ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଚିରହରିତ, କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ। ଶ୍ରୋତାବନ୍ଧୁ, ଆସନ୍ତୁ ଆପଣମାନଙ୍କ ଏସ୍ଏମ୍ଏସ୍ରେ ଅନୁରୋଧରେ କେତୋଟି ଓଡ଼ିଆ ଆଲବମ୍ ଏବଂ

ଆକାଶବାଣୀ କଟକ। ଆଜି ଶୁକ୍ରବାର 1948 ଶତାବ୍ଦ ଆଷାଢ଼ ମାସ 19 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସ 10 ତାରିଖ। ସମୟ ବର୍ତ୍ତମାନ ସକାଳ 5:58:30। ଶ୍ରୋତାବନ୍ଧୁମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଓନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି।

ଭକ୍ତ ପାଇଁ ତାଙ୍କର ନାନା ହୁନ୍ଦର ନାନା ଲୀଳା। ସେଦିନ ନୀଳାଚଳ ନାଥଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି ଶିଷ୍ୟ ମର୍ଦ୍ଦନଙ୍କ ସହିତ ଶିଖର ଧର୍ମଗୁରୁ ନାନକ ଦେବ। ମାତ୍ର ମନ୍ଦିର ଭିତରକୁ ପ୍ରବେଶ କରିପାରିଲେ ନାହିଁ। ବାହାରେ ଗୁରୁ ନାନକ ଶ୍ରୀଜଗନ୍ନାଥଙ୍କୁ ଧ୍ୟାନ କରିବାକୁ ଲାଗିଲେ। କାଳିଆ ଠାକୁର ଭକ୍ତର ଟେକ ରଖିବା ପାଇଁ ପଣ୍ଡାଏ ନିବେଦନ କରିଥିବା ଆରତୀ ଥାଳିକୁ ଭସେଇ ଆଣିଲେ ମନ୍ଦିରର ବାହାରକୁ, ଗୁରୁ ନାନକଙ୍କ ଧ୍ୟାନସ୍ଥଳ ନିକଟକୁ। ଶ୍ରୀକର୍ପୁର ଧୂଆଁରେ ମହମହ ପାଶୁଥିବା ଆରତୀ ଥାଳିକୁ ଦେଖି ଗୁରୁ ନାନକଙ୍କ ଆଖିରୁ ଝରି ଆସିଲା ଧାର ଧାର ଲୁହ। କଣ୍ଠରେ ଥିଲା ମହାପ୍ରଭୁଙ୍କ ଦିବ୍ୟ ନାମ କୀର୍ତ୍ତନ।

0: ଦିଲ୍ଲୀ ସମ୍ରାଟଙ୍କ ଦରବାରରେ ଦୂର ଅତୀତରେ ଜଣେ ସିପୁଟି ବାଦଶାହଙ୍କ ପାଇଁ ମୂଲ୍ୟବାନ ସେଜ ପ୍ରସ୍ତୁତ କରୁଥାନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପରମ ସେବକ ସେହି କାରିଗର ଜଣକ ବାଦଶାହଙ୍କ ବରାଦ ମୁତାବକ ତିଆରି କରିଥାନ୍ତି ଦୁଇଟି ସୁନ୍ଦର ମୁଚୁଳା। ଦିବ୍ୟ ମୁଚୁଳାକୁ ଦେଖି ସିପୁଟି ମନରେ ଭାବିଲା, ଯଦି ଏହାକୁ ପ୍ରଭୁ ଶ୍ରୀ ଜଗନ୍ନାଥ ଅଙ୍ଗଲାଗି କରନ୍ତେ ତେବେ କେତେ ଭଲ ହୁଅନ୍ତା। ଭକ୍ତପ୍ରିୟ ଜଗନ୍ନାଥ ଗୋଟିଏ ମୁଚୁଳା ସଙ୍ଗେ ସଙ୍ଗେ ସିପୁଟି ପାଖରୁ ନେଇଗଲେ ନିଜ ଅଙ୍ଗଲାଗି ପାଇଁ। ବାଦଶାହ ସିପୁଟିକୁ କ୍ରୋଧରେ ବନ୍ଦୀ କଲେ, ମାତ୍ର ବନ୍ଦୀଘରର ଅନ୍ଧାରକୁ ଦୂରେଇ ଭକ୍ତର ମାନରକ୍ଷା ପାଇଁ ଶ୍ରୀଜଗନ୍ନାଥ ଆବିର୍ଭୂତ ହେଲେ। ସେହିଠାରେ ବାଦଶାହ ମୁକ୍ତ କରିଦେଲେ ସିପୁଟିକୁ। ସିପୁଟି ଆନନ୍ଦରେ ନୀଳାଚଳ ବିହାରୀଙ୍କ ଲୀଳା କୀର୍ତ୍ତନ କରିବାକୁ ଲାଗିଲେ।
1: ପ୍ରଫୁଲ୍ଲ କୁମାର କରଙ୍କ ରଚନାରୁ ଗାଇଛନ୍ତି ଗୀତାରାଣୀ ଦାସ।

ଯବନକୂଳରେ ଜନ୍ମ ତାଙ୍କର। ଭକ୍ତ ପ୍ରବର ସାଲବେଗ ପହଞ୍ଚିଲେ ଯାଇ ଶ୍ରୀକ୍ଷେତ୍ରରେ। ପିଲାଦିନରୁ ଶ୍ୟାମରାଇଙ୍କ ଉପାସକ ସିଏ। ବଡ଼ଦାଣ୍ଡରେ ଭାବଫଳା ଭକ୍ତ ବୁଲି ବୁଲି ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଲୀଳାକୁ ଲୋକମୁଖରୁ ଶୁଣି ଭାବଗଦଗଦ ହୋଇଗଲେ। ନୀଳାଚଳିଆଙ୍କୁ ଦର୍ଶନ କରିବାକୁ ପ୍ରବଳ ଇଚ୍ଛା ହେଉଥାଏ ତାଙ୍କର। ଆସିଗଲା ସେହି ସୁଯୋଗ। ପବିତ୍ର ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସାଙ୍ଗରେ ରଥରେ ବସିଲେ। ନନ୍ଦିଘୋଷର ବିପୁଳ ସାଜଣୀ ଭିତରେ କଳା ଠାକୁରଙ୍କୁ ଦେଖିଦେଇ ତାଙ୍କ କଣ୍ଠରୁ ଆପେ ଆପେ ବାହାରି ଆସିଲା, ସାଲବେଗଙ୍କ ରଚନାରୁ ଗାଇଛନ୍ତି।

ଜଗନ୍ନାଥଙ୍କ ଦିବ୍ୟ ଲୀଳାକୁ ଲୋକମୁଖରୁ ଶୁଣି ଭାବଗଦଗଦ ହୋଇଗଲେ। ନୀଳାଚୂଳିଆଙ୍କୁ ଦର୍ଶନ କରିବାକୁ ପ୍ରବଳ ଇଚ୍ଛା ହେଉଥାଏ ତାଙ୍କର। ଆସିଗଲା ସେହି ସୁଯୋଗ। ପବିତ୍ର ରଥଯାତ୍ରାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭାଇ ଭଉଣୀଙ୍କ ସାଙ୍ଗରେ ରଥରେ ବସିଲେ। ନନ୍ଦିଘୋଷର ବିପୁଳ ସାଜାଣୀ ଭିତରେ

ଚାରିଆଡ଼େ ହୁରି ପଡ଼ିଗଲା। ନାମ ସଂକୀର୍ତ୍ତନରେ ଗହ ଗହ ମୁଖରିତ ହେଉଥାଏ ଗଗନ ପବନ। କେତେବେଳେ ବଡ଼ଦାଣ୍ଡରେ କଡ଼ିକଡ଼ି ଲୋଟି ଯାଉଥାନ୍ତି ସେ ଯୁବା ସନ୍ନ୍ୟାସୀ, ତ କେତେବେଳେ ସମୁଦ୍ରର ନୀଳଚଳକୁ ତରଳ ଜଗନ୍ନାଥ ବୋଲି କହି ଜୁଆର ଭିତରକୁ ଖେପି ଯାଉଥାନ୍ତି ସେ, ଆଉ କେତେବେଳେ ବା ଚକ୍ରଧର ଚୌବାହାଙ୍କ ନିକଟରେ ଆଖି ଲୁହ ଧରି ବିଗଳିତ ହୋଇଯାଉଥାନ୍ତି ସେ। ବୈଷ୍ଣବପାଣୀଙ୍କ ରଚନାରୁ ଗାଇଛନ୍ତି ସୁଧା ମିଶ୍ର।

ସେଦିନ ଶ୍ରୀକ୍ଷେତ୍ର ସାରା କହଳ ଚହଳ। ନଦିଆ ନବଦ୍ୱୀପରୁ ଆସିଛନ୍ତି କେଉଁ ଭାବଫଳା ସନ୍ନ୍ୟାସୀ। ଶ୍ରୀଜଗନ୍ନାଥଙ୍କୁ ରତ୍ନ ସିଂହାସନରେ ଦର୍ଶନ କରୁ କରୁ ଆଖିରୁ ଛରିଯାଉଛି ଧାର ଧାର ଅଶ୍ରୁଧାର। ଭାବବିହୋଳ ଭାବରେ ଚକା ନୟନକୁ ଚାହିଁ ଗରୁଡ଼ ସ୍ତମ୍ଭରେ ହାତ ରଖିଦିଅନ୍ତେ ତରଳିଗଲା ସେ ଜାଗାଟି।

କାହିଁ କେତେ ଦୂରରେ ଥାଇ କଳାମାଣିକଙ୍କୁ ନିବେଦନ କରେ ଭକ୍ତ, ଆକୁଳ କଣ୍ଠରେ ପ୍ରାର୍ଥନା କରେ ଦୁଃଖ ଜଳଧିରୁ ଉଦ୍ଧାର ପାଇବା ପାଇଁ। ଯେଉଁ ପ୍ରଭୁ ଲକ୍ଷ୍ମୀ ଯୋଜନା ଦୂରରେ ଥାଇ ଗଜ ଉଦ୍ଧାରଣ କରିଥିଲେ, ଦ୍ରୌପଦୀର ଲଜ୍ଜା ନିବାରଣ କରିଥିଲେ, ହରିଣୀର ଦୁଃଖ ହରଣ କରିଥିଲେ, ସେ କ'ଣ ଭକ୍ତର ନିବେଦନ ପାଣି ଶୁଣି ଥୟ।

ଶେଷ ହେଲା ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର କଣ୍ଠଶିଳ୍ପୀମାନେ ଥିଲେ ନନ୍ଦିତା ଭଞ୍ଜ, ମହମ୍ମଦ ସିକନ୍ଦର ଆଲାମ, ଗୀତାରାଣୀ ଦାସ, ମନୋରଞ୍ଜନ ପୃଷ୍ଟି, ସୁଧା ମିଶ୍ର ଏବଂ ଅଶୋକ କୁମାର ପଡ଼। ଗୀତଗୁଡ଼ିକୁ ରଚନା କରିଥିଲେ ନରେନ୍ଦ୍ରନାଥ ଦାସ।

0: ବେଗ, ପ୍ରଫୁଲ୍ଲ କୁମାର କର, ବୈଷ୍ଣବ ପାଣି ଏବଂ ପୁରାତନ ରଚନାରୁ।
1: ଆଲେଖ୍ୟ ଡକ୍ଟର ତୀର୍ଥାନନ୍ଦ ମିଶ୍ର, ଉପସ୍ଥାପନା ବିଜୟଲକ୍ଷ୍ମୀ ପତ୍ରୀ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆକାଶବାଣୀ କଟକ। ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ରଜତ କରା।

ନୀଳାଚଳ ନାମରେ ପ୍ରସିଦ୍ଧ ଶ୍ରୀମନ୍ଦିରର ଦୁଇ ସ୍ତମ୍ଭ ସମସ୍ତ ଭକ୍ତିପ୍ରାଣ ନରନାରୀଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଗରୁଡ଼ ସ୍ତମ୍ଭ ଥାଏ ମନ୍ଦିରର ନାଟମନ୍ଦିର ଭିତରେ ଓ ଅରୁଣ ସ୍ତମ୍ଭ ସିଂହଦ୍ୱାର ସାମ୍ନାରେ ରହି ଭକ୍ତଜନଙ୍କ ଦିଗବାରଣ ସ୍ତମ୍ଭ ଭାବେ କାର୍ଯ୍ୟ କରୁଛନ୍ତି। ଏ ଦୁଇଟି ମଧ୍ୟରୁ ଗରୁଡ଼ ସ୍ତମ୍ଭ ବହୁକାଳରୁ ପ୍ରତିଷ୍ଠିତ ହୋଇଥିଲେ ହେଁ ଅରୁଣ ସ୍ତମ୍ଭ ସ୍ଥାପିତ ହୋଇଛି ମରହଟ୍ଟାମାନଙ୍କ ସମୟରେ। କୋଣାର୍କ ମନ୍ଦିର ଭାଙ୍ଗିଯିବା ପରେ ସେଠାରେ ଥିବା ବହୁ ମୂର୍ତ୍ତି ଭାଙ୍ଗି ଚୁରମାର ହୋଇଗଲା। ପୂଜିତ ସୂର୍ଯ୍ୟମୂର୍ତ୍ତିଙ୍କୁ ସ୍ଥାନାନ୍ତର କରାଯାଇ ଶ୍ରୀମନ୍ଦିର ବେଢ଼ାର ଇନ୍ଦ୍ରଙ୍କ ଦେଉଳରେ ରଖାଗଲା। ଏହା ଇନ୍ଦ୍ରଙ୍କ ଦେଉଳ ବା ଏକ ବୌଦ୍ଧ ସ୍ତୂପର ବିରାଟକାୟ ବୁଦ୍ଧଙ୍କ ଧ୍ୟାନାସନ ମୂର୍ତ୍ତି ତାହା ଏବେ ମଧ୍ୟ ଆଲୋଚନାର ବିଷୟ ହୋଇ ରହିଛି। ସେହି ଧ୍ୟାନୀ ବୁଦ୍ଧ ମୂର୍ତ୍ତିଙ୍କ ଉପରେ କୋଣାର୍କର ସୂର୍ଯ୍ୟମୂର୍ତ୍ତିଙ୍କୁ ପ୍ରତିଷ୍ଠା କରାଗଲା। ସେତେବେଳେ ଭୋଇବଂଶର ତତ୍କାଳୀନ ରାଜାଙ୍କୁ ଦେବତାଙ୍କୁ ସ୍ଥାନାନ୍ତର କରିବା ପାଇଁ ମନା କରାଯାଉଥିଲା। ଦେବତାଙ୍କ ସ୍ଥାନାନ୍ତର ପରେ କ୍ଷେତ୍ର ଶ୍ରୀହୀନ ହୋଇଗଲା। ସୂର୍ଯ୍ୟମନ୍ଦିର ସମ୍ମୁଖରେ ଥିବା ବିରାଟ ଅରୁଣ ସ୍ତମ୍ଭ ସେଠାରେ ଅନାବଶ୍ୟକ ମନେ ହେଲା। ଦେବତାଙ୍କ ପୂଜାପୀଠ ସାମ୍ନାରେ ଦେବତାଙ୍କର ବାହନ ସ୍ତମ୍ଭରେ ସ୍ଥାପିତ ହେବା ହିନ୍ଦୁ ଧର୍ମର ଏକ ପ୍ରତିଷ୍ଠିତ ପରମ୍ପରା। ଗଣେଶ ମନ୍ଦିରରେ ମୂଷିକ, ଶିବାଳୟରେ ବୃଷଭ, ଦେବୀ ସମ୍ମୁଖରେ ସିଂହ, ବିଷ୍ଣୁଙ୍କ ସମ୍ମୁଖରେ ଗରୁଡ଼, ସୂର୍ଯ୍ୟମନ୍ଦିର ସାମ୍ନାରେ ସୂର୍ଯ୍ୟଙ୍କ ବାହନ ବା ରଥର ସାରଥି ଅରୁଣ ହାତ ଯୋଡ଼ି ରହିଥିବା ସ୍ତମ୍ଭ ପ୍ରତିଷ୍ଠା କରାଗଲା। ମରହଟ୍ଟାମାନେ ପରିତ୍ୟକ୍ତ କ୍ଷେତ୍ରରୁ ପ୍ରସିଦ୍ଧ କ୍ଷେତ୍ରକୁ ଅଣାଇଲେ ଏହି ଅରୁଣ ସ୍ତମ୍ଭ। ଗୋଟିଏ ଯୁକ୍ତିରେ ଜଗନ୍ନାଥ ସୂର୍ଯ୍ୟ ସ୍ୱରୂପ ଓ ତାଙ୍କ ସାମ୍ନାରେ ଅରୁଣ ସ୍ତମ୍ଭ ରହିପାରିବ। ଅପୂର୍ବ କାରୁକାର୍ଯ୍ୟ ମଣ୍ଡିତ ଅରୁଣ ସ୍ତମ୍ଭ ଏବେ ଶ୍ରୀମନ୍ଦିର ପରିବେଷ୍ଟନୀର ଅଂଶବିଶେଷ ହୋଇଯାଇଛନ୍ତି। ଏବେ ଜଗନ୍ନାଥ ମନ୍ଦିର ନିର୍ମାଣ ବେଳେ ମନ୍ଦିର ଆଗରେ ଏହି ଅରୁଣ ସ୍ତମ୍ଭ ପ୍ରତିଷ୍ଠା ଅପରିହାର୍ଯ୍ୟ ବୋଲି ଭାବନା ଆସିଯାଉଛି। ଗରୁଣ ସ୍ତମ୍ଭ ବିଷ୍ଣୁ ମନ୍ଦିରର ଅପରିହାର୍ଯ୍ୟ ଅଙ୍ଗ। କେତେକ ମନ୍ଦିରରେ ଏହା ଭିତରେ ଥାଏ ଓ ଅନ୍ୟ କେତେକ ସ୍ଥାନରେ ବାହାରେ ମଧ୍ୟ ରହିଥାଏ। ଶ୍ରୀ ଜଗନ୍ନାଥ ବିଷ୍ଣୁ ମନ୍ଦିର ଭାବରେ ପ୍ରତିଷ୍ଠା ହେବା ପରେ ମୁଖଶାଳା ସାମ୍ନାରେ ଗରୁଡ଼ ସ୍ତମ୍ଭର ସ୍ଥାପନା କରାଯାଇଛି। ପରବର୍ତ୍ତୀ କାଳରେ ଭୋଗମଣ୍ଡପ ନିର୍ମାଣ କରାଗଲା ଓ ମୁଖଶାଳା ସହିତ ଏହାକୁ ଯୋଡ଼ି ଦିଆଗଲା। ଏହି ସ୍ଥାନକୁ ନାଟମନ୍ଦିର କୁହାଗଲା ଓ ଏଥିରେ ଚୂନରେ ତିଆରି ମୂର୍ତ୍ତିମାନ ଖଞ୍ଜାଗଲା। ଏହାଫଳରେ ଭୋଗମଣ୍ଡପର ରମଣୀୟ କାରୁକାର୍ଯ୍ୟ ଲୁଚିଗଲା। ଏହି ନାଟମନ୍ଦିରକୁ ଉଚ୍ଚା କରାଯିବାରୁ ଗରୁଡ଼ ସ୍ତମ୍ଭର ଉଚ୍ଚତା କମିଗଲା ଓ ତାହାକୁ ନାଟମନ୍ଦିରର ଉଚ୍ଚତା ଅନୁଯାୟୀ ନୂତନ ରୂପ ଦିଆଗଲା। ଏବେ ଗରୁଡ଼ ସ୍ତମ୍ଭର ମରାମତି ପାଇଁ ଖୋଳା ହେବା ପରେ ପ୍ରତ୍ନତତ୍ତ୍ୱବିତ୍ମାନେ ତାହାର ମୂଳରେ ବୌଦ୍ଧ ସ୍ତୂପର ଅଂଶବିଶେଷ ଦେଖିଥିବା ସମ୍ବାଦ ମିଳିଛି। ପ୍ରଥମେ ଶଙ୍କରାଚାର୍ଯ୍ୟ ଆସି ଏଇଠାରେ ଡେରା ପକାଇ ରହିଥିଲେ। ଗରୁଡ଼ ସ୍ତମ୍ଭର ପଥର କୌଣସି ପୁରାତନ ପ୍ରସ୍ତର ଯୁଗର ଏକ ବୃକ୍ଷର ପ୍ରସ୍ତର ଭାବେ ରୂପାନ୍ତରିତ ରୂପ ବୋଲି ମନେ ହୁଏ। ଏଭଳି ପ୍ରସ୍ତର ପାଟଣା ମ୍ୟୁଜିୟମରେ ଅଛି, ଯାହାକୁ ଫସିଲ କୁହାଯାଏ। ଶ୍ରୀ ଜଗନ୍ନାଥଙ୍କର ଭକ୍ତମାନଙ୍କ ପାଇଁ ଗରୁଡ଼ ମହାରାଜ ଗରୁଡ଼ ସ୍ତମ୍ଭ ଉପରେ ରହି ପ୍ରଭୁଙ୍କୁ ନିବେଦନ କରନ୍ତି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହି ଭାବ ଫୁଟାଇ କହିଲେ, ଆଗେ କର ଯୋଡ଼ି ଜଣା।

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନ କରିଥିଲେ ରଜତ କର। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 91ତମ ଭାଗ।

ଭଗବାନ କପିଳ ପୁଣି ଜନନୀଙ୍କୁ କହୁଛନ୍ତି, ତାମସ ଗୁଣରୁ ପଞ୍ଚତନ୍ମାତ୍ରର ସୃଷ୍ଟି, ଆକାଶରୁ ଶବ୍ଦଜାତ ହେଇ ଆତ୍ମାଲିଙ୍ଗକୁ ପ୍ରକାଶ କରେ, ସ୍ପର୍ଶରୁ ବାୟୁ ହୁଏ, ଜଳ ପବନ ତେଜ ଆଦିର ସ୍ୱରୂପକୁ ସୁନ୍ଦର ଭାବରେ ସେ ବୁଝେଇ ଦେଇଛନ୍ତି। ଯିଏ ଦେହ ଧର୍ମରେ ବଦ୍ଧ ହେଇ ଅହଙ୍କାର ପ୍ରକାଶ କରେ, ସେ ନିତ୍ୟ ଦୁଃଖ ସୁଖ ଦେଇ ଭ୍ରମଣ କରେ।

ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 91ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସୁଭାଷ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରିଫ ମକା ଡାଲି ଜାତୀୟ ଫସଲ ଲଗାଯାଇଥିବା ସ୍ଥାନରେ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ବୃଷ୍ଟିପୁଷ୍ଟ ଉଚ୍ଚଜମିରେ ବିଭିନ୍ନ ଅଣଧାନ ଫସଲ ଯଥା ଚିନାବାଦାମ, ହରଡ଼, ରାଶି ଇତ୍ୟାଦି ଫସଲ ଲଗାନ୍ତୁ। ସିଡ୍ରିଲ୍ କିମ୍ବା ଦେଶୀ ଲଙ୍ଗଳ ସିଆର ପଛରେ 15x15 cm କିମ୍ବା 20x20 cm ବ୍ୟବଧାନରେ 4-6 cm ଗଭୀରରେ ସିଧା ଧାଡ଼ିରେ ଧାନ ବିହନ ବୁଣନ୍ତୁ। ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଗଜା ପରୀକ୍ଷା କରି ବିହନ ବ୍ୟବହାର କରନ୍ତୁ। ଶେଷ ଜମି ତିଆରି ସମୟରେ ଏକର ପ୍ରତି 2 ଟନ୍ ଗୋବର ଖତ ପ୍ରୟୋଗ କରନ୍ତୁ। ଧାନ ତଳିରେ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ବର୍ଗମିଟର ପ୍ରତି 10 ଗ୍ରାମ ଡିଏପି ଓ 10 ଗ୍ରାମ ପଟାସ ସାର ପ୍ରୟୋଗ କରି 50-60 ଗ୍ରାମ ବିଶୋଧିତ ବିହନକୁ ତଳି ପଟାଳିରେ 5 cm ବ୍ୟବଧାନରେ 3 cm ଗଭୀରରେ ବୁଣି ମାଟି ଘୋଡ଼ାଇ ଦିଅନ୍ତୁ। ପନିପରିବା ତଳିଘେରାକୁ ନଡ଼ା ଦ୍ୱାରା ଘୋଡ଼ାଇ ରଖିଲେ ମଞ୍ଜିରୁ ଶୀଘ୍ର ଗଜା ହୋଇଥାଏ। 6 ଧାଡ଼ି ଚିନାବାଦାମ ପରେ 2 ଧାଡ଼ି ହରଡ଼ ସମ ବ୍ୟବଧାନରେ ଅନ୍ତ ଫସଲ ହିସାବରେ ଚାଷ କଲେ ଯବକ୍ଷାରଜାନ ସାର ମିଳିବା ସହିତ ଉପକାରୀ କୀଟମାନଙ୍କର ସଂରକ୍ଷଣ ଓ ବଂଶବୃଦ୍ଧି ହୋଇଥାଏ। ଆଖୁ ଫସଲରେ 4-5ଟି ଗଛ ପତ୍ରଗୁଡ଼ିକୁ ଗୋଟିଏ ସ୍ଥାନରେ ବାନ୍ଧି ରଖନ୍ତୁ ଓ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ସରଳ କିମ୍ବା ମଧ୍ୟମ ଋତୁରେ ଦେଖାଯାଉଥିବା ମରୁଡ଼ିକୁ ଏଡ଼ାଇବା ପାଇଁ ବର୍ଷା ଜଳ ସଂଗ୍ରହ ପ୍ରକଳ୍ପଗୁଡ଼ିକୁ ମରାମତି କରନ୍ତୁ। ଚାଷୀଭାଇମାନେ ଜଳସେଚନ ଓ ଜଳ ନିଷ୍କାସନ ସୁବିଧା ଥିବା ଅଞ୍ଚଳକୁ କାଦୁଆ ତଳିଘେରା ପାଇଁ ଚୟନ କରନ୍ତୁ। ସାମୂହିକ ତଳିଘେରା କରନ୍ତୁ। ତଳିଘେରାକୁ 1.5 ମିଟର ଓସାର, 10 cm ଉଚ୍ଚତା ଏବଂ ସୁବିଧା ଅନୁସାରେ ଲମ୍ବ ରଖି ଛୋଟ ଛୋଟ ପଟାଳି କରନ୍ତୁ। ପଟାଳି ମଝିରେ 30 cm ଚଉଡ଼ା ନାଳି ଜଳସେଚନ ପାଇଁ ରଖନ୍ତୁ। ପଟାଳିର ପ୍ରତି ବର୍ଗମିଟର ପିଛା 40-50 ଗ୍ରାମ ବିଶୋଧିତ ଗଜା ଧାନକୁ ଧାଡ଼ିରେ 5 cm ବ୍ୟବଧାନରେ ବୁଣନ୍ତୁ ଓ ଶୁଖିଲା ଗୋବର ଖତକୁ ଛିଞ୍ଚି ଘୋଡ଼ାଇ ଦିଅନ୍ତୁ। ତଳିଘେରାକୁ ଓଦା ରଖନ୍ତୁ ଏବଂ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଯତ୍ନ ନିଅନ୍ତୁ। ହରଡ଼ର ଉନ୍ନତ ଓ ସହଳ କିସମଗୁଡ଼ିକ ହେଉଛି BRG-5, PRG-176, PRG-235, VL ଅରହର, ଟି ଅରହର ଇତ୍ୟାଦି। ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ପାର୍ବତୀ, ଆଶା, ଲକ୍ଷ୍ମଣ, ମାରୁତି ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ସହଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମରୁ 6 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ବେଡ଼ନାଜିମ୍ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏହା ଶୁଖିଲା ପରେ ବୁଣିବାର ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ପ୍ରତି 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ରାସାୟନିକ ବିହନ ବିଶୋଧନ ଏବଂ ରାଇଜୋବିୟମ୍ ଜୀବାଣୁ କଲଚର ଦ୍ୱାରା ବିହନ ଶୋଧନ ମଧ୍ୟରେ ଅତି କମ୍ରେ 7 ଦିନର ବ୍ୟବଧାନ ରହିବା ଉଚିତ।
0: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ବୈଜ୍ଞାନିକ ଦକ୍ଷତା କୌଣସି ବିକଳ୍ପ ନୁହେଁ, ଏହା ପ୍ରଗତିର ମୂଳଦୁଆ ବୋଲି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି। ଭୁବନେଶ୍ୱର ଜଟଣୀସ୍ଥିତ ନାଇଜରର ପଞ୍ଚଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି, ସାମ୍ପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନ ଓ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ବିଶ୍ୱ ପାଇଁ ଆହ୍ୱାନ ସୃଷ୍ଟି କରୁଛି। ବିଜ୍ଞାନର ସାମର୍ଥ୍ୟ ଦ୍ୱାରା ହିଁ ଏହାର ସମାଧାନ ହୋଇପାରିବ। ଏହି ଅବସରରେ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ପରିବେଶ ଅନୁକୂଳ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସହ ନିଜ ଜ୍ଞାନକୁ ସମାଜର କଲ୍ୟାଣ ପାଇଁ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଅନୁଗର୍ଗ ପ୍ରୟାସର ଦ୍ୱିତୀୟ ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, ପୁଷ୍ଟି ସାଧନ ଓ ଯକ୍ଷ୍ମାମୁକ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ରାଜ୍ୟରେ ପ୍ରତିକାରାତ୍ମକ ପଦକ୍ଷେପ ଯୋଗୁଁ ମାତୃ ନବଜାତ ଶିଶୁ ମୃତ୍ୟୁ ସଂଖ୍ୟା ହାର ହ୍ରାସ ପାଇଥିବା ଜଣାପଡ଼ିଛି। ବୈଠକରେ ଯକ୍ଷ୍ମା ନିରାକରଣ ପଦକ୍ଷେପ ଏବଂ ସଚେତନତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ରାଜ୍ୟର 13,271 ଗ୍ରାମ ଓ ୱାର୍ଡରେ ଯକ୍ଷ୍ମା ପରୀକ୍ଷଣ ପାଇଁ ନିଷ୍ପତ୍ତି ହୋଇଛି। ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ 2029 ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଅନ୍ତର୍ଭୁକ୍ତ ଅଞ୍ଚଳକୁ କୁପୋଷଣ ମୁକ୍ତ କରିବା ଲକ୍ଷ୍ୟ ରଖାଯାଇଥିବା ବୈଠକରୁ ଜଣାପଡ଼ିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସେତୁ ବନ୍ଧନ ଯୋଜନାରେ ଆଗାମୀ 5 ବର୍ଷରେ ବିଭିନ୍ନ ସେତୁ ନିର୍ମାଣ ଲାଗି 11,800 କୋଟି ଟଙ୍କା ବିନିଯୋଗ କରାଯିବ। ଏହାସହ ବ୍ରିଜ୍ କମ୍ ୱେଭ୍ ଯୋଜନା ପାଇଁ 600 କୋଟି ଟଙ୍କା ଖର୍ଚ୍ଚ ହେବ। ଏ ସମ୍ପର୍କରେ ବିଭାଗ ପକ୍ଷରୁ 2 ସଂକଳ୍ପ ଜାରି ହୋଇଛି। ସେତୁବନ୍ଧନ ସଂକଳ୍ପରେ ବିଭାଗୀୟ ସଚିବ ଯାମିନୀ ଷଡ଼ଙ୍ଗୀ ଉଲ୍ଲେଖ କରିଛନ୍ତି, ବିଜୁ ସେତୁ ଏବଂ ସେତୁବନ୍ଧନ ଯୋଜନାରେ ନିର୍ମାଣାଧୀନ ତଥା ଅସମ୍ପୂର୍ଣ୍ଣ ସେତୁଗୁଡ଼ିକର ନିର୍ମାଣ ହେବ। ସେହିଭଳି ବ୍ରିଜ୍ କମ୍ ୱେଭ୍ ଯୋଜନାରେ ଛୋଟ ଓ ମଧ୍ୟମ ସେତୁର ନିର୍ମାଣ କରାଯିବ। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେଉଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରି ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଆଜି ଶୋଇବା ଅବସ୍ଥାରୁ ଉଠି ବସିବେ। ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯାଇ ଅନବସର ନୀତି ଅନୁଷ୍ଠିତ ହେବ। ଏହି ନୀତି ଅନୁଯାୟୀ ଦଇତାପତିମାନେ ଶ୍ରୀଜୀଉମାନଙ୍କୁ ଚକା ଉପରେ ବିଜେ କରାଇବେ, ପରେ ଚକଟା ଓ ପଣାଭୋଗ ଲାଗି କରାଯିବ। ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ମଧ୍ୟାହ୍ନ ଧୂପ ପରେ ରାଜବୈଦ୍ୟ ଶ୍ରୀମନ୍ଦିର ଗାରଦକୁ 10 ମୂଳ ମୋଦକ ହସ୍ତାନ୍ତର କରିବେ। ଏକାଦଶୀ ତିଥିରେ ମୋଦକ ସେବନ ପରେ ଶ୍ରୀଜୀଉମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି। ଭଦ୍ରକ ଜିଲ୍ଲା ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣୀ ଉତ୍ସବ ପାଳନ ପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ 20 ତାରିଖ ସୋମବାରଠାରୁ ଶ୍ରାବଣୀ ଉତ୍ସବ ଆରମ୍ଭ ହୋଇ ଅଗଷ୍ଟ 24 ତାରିଖ ସୋମବାର ପର୍ଯ୍ୟନ୍ତ ଚାଲିବ। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଓ ଅନ୍ୟାନ୍ୟ ସୁବିଧା ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ବ୍ଲକ ବନେଇମୁଣ୍ଡାଠାରେ ଜାତୀୟ ଖାଦ୍ୟ ତେଲ ମିଶନ ଅଧୀନସ୍ଥ ରାଜ୍ୟସ୍ତରୀୟ ବୃହତ ତାଳତେଲ ଚାରାରୋପଣ କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଶୁଭାରମ୍ଭ କରିଛନ୍ତି। ତାଳତେଲ ଉତ୍ପାଦନକୁ କେନ୍ଦ୍ର ସରକାର ପ୍ରୋହାହିତ କରୁଥିବାରୁ ଏହି ଚାଷରୁ ଅଧିକ ଉତ୍ପାଦନ କରି ଚାଷୀମାନେ ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ଗଠନରେ ସହଯୋଗ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର 7 କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର 1,320 ଜଣ ଛାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି। ଏ ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି, ବାଳିକାମାନଙ୍କର ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଜିଲ୍ଲା ପ୍ରଶାସନର ପ୍ରାଥମିକତା। ସମସ୍ତ ଛାତ୍ରୀଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରିବା ପାଇଁ ପ୍ରଶାସନ ସଜାଗ ରହିଛି। ମତ୍ସ୍ୟଚାଷୀଙ୍କ ବିକାଶ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରାଯାଉଛି। ଦେଶରେ ମତ୍ସ୍ୟଚାଷୀ କ୍ଷେତ୍ରରେ ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଏବଂ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲକୁନିଙ୍କ ଅବଦାନକୁ ସମ୍ମାନ ଜଣାଇବା ହେଉଛି ଆଜିର ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଗତକାଲି ଭୁବନେଶ୍ୱରଠାରେ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନର ଶୁଭାରମ୍ଭ କରିଥିଲେ। ଏହାଦ୍ୱାରା ମତ୍ସ୍ୟଜୀବୀମାନଙ୍କ ବିକାଶ ସହ ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି ପାଇବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଚୀନ୍ର ଓଡୋସ୍ଠାରେ ଚାଲିଥିବା 23 ବର୍ଷରୁ କମ୍ ଏସିଆନ୍ ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ରେ ଭାରତୀୟ ଦଳକୁ ମିକ୍ସଡ୍ ରିଲେରେ ସ୍ୱର୍ଣ୍ଣପଦକ ମିଳିଛି।

0: ଏହି ଭାରତୀୟ ଦଳରେ ଓଡ଼ିଶାର ଆସ୍ତିକ ପ୍ରଧାନ ମଧ୍ୟ ସାମିଲ ଅଛନ୍ତି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରରୁ ଗତକାଲି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପରେ ବର୍ତ୍ତମାନ 10ଟି ଗେଟ୍ ଦେଇ ଜଳ ନିଷ୍କାସନ ପ୍ରକ୍ରିୟା ଜାରି ରହିଛି। ଆଜି ସକାଳ 6ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର 614.47 ଘନଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ 85,108 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 181,400 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପେତିକି ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜିଥିରେ ଶୁଣନ୍ତୁ ଅନିୟମିତ ଋତୁସ୍ରାବ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ହେମଲତା ସ୍ୱାଇଁ।
2: ସାଧାରଣ ଭାବରେ ସ୍ତ୍ରୀ ଲୋକମାନଙ୍କର ଋତୁସ୍ରାବ ମାସକୁ ଥରେ ଲେଖାଏଁ ହୁଏ ଓ ପ୍ରତ୍ୟେକ ମାସରେ 3 ଦିନରୁ 7 ଦିନ ପର୍ଯ୍ୟନ୍ତ ଉପଯୁକ୍ତ ପରିମାଣରେ ରକ୍ତସ୍ରାବ ହୋଇଥାଏ, କିନ୍ତୁ ବେଳେବେଳେ ମାସିକ ଋତୁସ୍ରାବରେ ଏସବୁ ସଂକ୍ରାନ୍ତରେ ବ୍ୟତିକ୍ରମ ଦେଖାଯାଏ, ଯେପରିକି ଶୀଘ୍ର ଶୀଘ୍ର ବା ଡେରିରେ ଡେରିରେ ଋତୁସ୍ରାବ ହେବା, ଅଳ୍ପ ରକ୍ତସ୍ରାବ ହେବା, ଅତ୍ୟଧିକ ରକ୍ତସ୍ରାବ ହେବା, ଋତୁସ୍ରାବ ସମୟରେ ପେଟକୁ ଅସହ୍ୟ ଯନ୍ତ୍ରଣା ହେବା ଇତ୍ୟାଦି। ତେବେ ଶୀଘ୍ର ଶୀଘ୍ର ଋତୁସ୍ରାବ ବିଷୟରେ ଆମକୁ ଏତିକି ଜାଣିବାକୁ ହେବ ଯେ 1 ମାସ ବା 30 ଦିନ ପାଖାପାଖି ବ୍ୟବଧାନରେ ଋତୁସ୍ରାବ ନ ହୋଇ ତାଠାରୁ ଶୀଘ୍ର ଋତୁସ୍ରାବ ହୋଇଯିବା। ତେବେ ଠିକ 1 ମାସ ବ୍ୟବଧାନରେ ଋତୁସ୍ରାବ ନ ହେଲେ ମଧ୍ୟ ମାସ ପୂରିବାର ପୂର୍ବ 7 ଦିନ ମଧ୍ୟରେ ଯେଉଁଦିନ ବି ରକ୍ତସ୍ରାବ ହେଲେ ତାହା ଠିକ୍ ବୋଲି ଧରାଯାଏ ଓ ଠିକ୍ ମାସକୁ ମାସ ଋତୁସ୍ରାବ କରିବା ପାଇଁ ଚିକିତ୍ସାର ଆବଶ୍ୟକତା ନଥାଏ। କିନ୍ତୁ ଯଦି ମାସ ପୂରିବାର 7 ଦିନ ବା ଅତି ବେଶୀରେ 10 ଦିନ ଆଗରୁ ଋତୁସ୍ରାବ ହୁଏ ତେବେ ସେଥିପାଇଁ ଡାକ୍ତର ପରାମର୍ଶ କରି ଚିକିତ୍ସା ହେବା ଦରକାର, କାରଣ ଏପରି ଶୀଘ୍ର ଶୀଘ୍ର ଋତୁସ୍ରାବ ହେବା ଦ୍ୱାରା ନାରୀଟି ଦେହରୁ ବେଶୀ ରକ୍ତହାନି ହୋଇଥାଏ ଓ ସେ ରକ୍ତହୀନତା ଜନିତ ନାନା ଅସୁବିଧାର ସମ୍ମୁଖୀନ ହୋଇଥାଏ। ସେହିପରି ପ୍ରତ୍ୟେକ ଥର ଋତୁସ୍ରାବରେ ଠିକଣା ପରିମାଣର ଓ ଠିକ୍ ଦିନ ଧରି ରକ୍ତସ୍ରାବ ନ ହୋଇ ଯଦି ଅଧିକ ପରିମାଣର ଓ ଅଧିକ ଦିନ ଧରି ରକ୍ତସ୍ରାବ ହୁଏ ତେବେ ନାରୀଟି ଶୀଘ୍ର ରକ୍ତହୀନ ହୋଇପଡ଼େ। ଯଦି ବାରମ୍ବାର ଅର୍ଥାତ୍ ଦିନକୁ 4-5 ଥରରୁ ଅଧିକ ଥର କପଡ଼ା ବା ପ୍ୟାଡ୍ ବଦଳାଇବାକୁ ପଡ଼େ ବା ମୁଣ୍ଡା ମୁଣ୍ଡା ହୋଇ ରକ୍ତସ୍ରାବ ହୁଏ ତାହାକୁ ଅଧିକ ରକ୍ତସ୍ରାବ ବୋଲି ଧରାଯାଏ। ସେହିପରି ଦିନକୁ ଠିକ୍ ପରିମାଣର ରକ୍ତସ୍ରାବ ହେଲେ ମଧ୍ୟ ତାହା ଯଦି 7 ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ହୁଏ ତେବେ ତାହାକୁ ମଧ୍ୟ ଅଧିକ ରକ୍ତସ୍ରାବ କୁହାଯାଏ। ତେବେ ଏକଥା ମନେ ରଖିବାକୁ ହେବ ଯେ ମାସିକ ଋତୁସ୍ରାବ ସଂକ୍ରାନ୍ତରେ ଯେତେ ପ୍ରକାର ଅନିୟମିତତା ରହିଛି ସେଥିମଧ୍ୟରେ ଏହି ଅଧିକ ରକ୍ତସ୍ରାବ ହିଁ ବିଶେଷ ବିପଦଜନକ, କାରଣ ଏ ପ୍ରକାର ପରିସ୍ଥିତିରେ ରୋଗୀଟି ରକ୍ତହୀନତାର ଶିକାର ହୁଏ ଓ ଏହାର କାରଣ ନିରୂପଣ କରି ଶୀଘ୍ର ଉପଯୁକ୍ତ ଚିକିତ୍ସା ନ କଲେ ରୋଗୀର ଜୀବନ ବିପଦସଂକୁଳ ହୋଇପଡ଼େ। ସବୁଠାରୁ ଭୟର କାରଣ ହେଉଛି ଅଧିକ ରକ୍ତସ୍ରାବର କାରଣମାନଙ୍କ ମଧ୍ୟରୁ ଜରାୟୁ କର୍କଟ ରୋଗ ମଧ୍ୟ ଗୋଟିଏ କାରଣ, ଯାହାକୁ ଆରମ୍ଭ ଅବସ୍ଥାରେ ଚିହ୍ନଟ କରି ଉପଯୁକ୍ତ ଆଶୁ ଚିକିତ୍ସା କଲେ ଯାଇ ରୋଗୀଟି ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ ଲାଭ କରିବ, ନହେଲେ ଡେରି ହୋଇଗଲେ ଏ ରୋଗରୁ ଭଲ ହେବା ସମ୍ଭବ ହେବ ନାହିଁ। ଜରାୟୁ କର୍କଟ ବ୍ୟତୀତ ଅଧିକ ରକ୍ତସ୍ରାବ ପାଇଁ ଜରାୟୁରେ ଅର୍ବୁଦ ଏ ମଧ୍ୟ ଅନ୍ୟ ଏକ ପ୍ରଧାନ କାରଣ। ଅନେକ ସମୟରେ ରକ୍ତରେ ଥିବା ବିଭିନ୍ନ ପ୍ରକାରର ହରମୋନର ପରିମାଣରେ ବ୍ୟତିକ୍ରମ କାରଣରୁ ମଧ୍ୟ ଅଧିକ ରକ୍ତସ୍ରାବ ହୋଇଥାଏ। ସେହିପରି ରକ୍ତଜନିତ ଦୋଷରୁ ମଧ୍ୟ ଅଧିକ ରକ୍ତସ୍ରାବ ହୋଇପାରେ। ତେବେ ମାସିକ ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ହେଉଥିଲେ ଯଥାଶୀଘ୍ର ସ୍ତ୍ରୀ ରୋଗ ଡାକ୍ତରଙ୍କ ସହ ପରାମର୍ଶ କରି ଆବଶ୍ୟକ ପରୀକ୍ଷା ନିରୀକ୍ଷା କରାଇ କାରଣ ନିର୍ଦ୍ଧାରଣ ପୂର୍ବକ ଉପଯୁକ୍ତ ଚିକିତ୍ସା କରାଇ ନେବା ଉଚିତ। ବେଳେବେଳେ ମାସକୁ ମାସ ସ୍ୱାଭାବିକ ଋତୁସ୍ରାବ ହେଉଥିଲେ ମଧ୍ୟ ମଝିରେ ମଝିରେ ଅଳ୍ପ ଅଳ୍ପ ରକ୍ତସ୍ରାବ ହୋଇଥାଏ, ତେଣୁ ଏପରି ହେଲେ ଶୀଘ୍ର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରି ଏହାର କାରଣ ନିର୍ଦ୍ଧାରଣ ପୂର୍ବକ ଉପଯୁକ୍ତ ଚିକିତ୍ସା କରାଇବାକୁ ହେବ। ବେଳେବେଳେ ମାସିକ ଋତୁସ୍ରାବ ମାସକୁ ମାସ ନ ହୋଇ 30 ଦିନଠାରୁ ଅଧିକ ଦିନ ବ୍ୟବଧାନରେ ହୋଇଥାଏ। ତେବେ ମାସେଠାରୁ ଅଧିକ 10 ଦିନ ମଧ୍ୟରେ ଯେଉଁଦିନ ବି ଋତୁସ୍ରାବ ହେଲେ ତାକୁ ଠିକ୍ ବୋଲି ଧରାଯାଏ ଓ ସେଥିପାଇଁ ଚିକିତ୍ସାର ଆବଶ୍ୟକତା ନଥାଏ। କିନ୍ତୁ ଯଦି ଋତୁସ୍ରାବ 1.5 ମାସରୁ ଅଧିକ ବ୍ୟବଧାନରେ ହେଉଥାଏ ତେବେ ଚିକିତ୍ସା ପାଇଁ ଡାକ୍ତର ପରାମର୍ଶ କରିବା ଉଚିତ। ସାଧାରଣତଃ 13-19 ବର୍ଷ ବୟସର କିଶୋରୀ କନ୍ୟାମାନଙ୍କର ମାସିକ ଋତୁସ୍ରାବ ଡେରିରେ ଡେରିରେ ହୋଇଥାଏ। କିଶୋରୀ କନ୍ୟାଙ୍କ କ୍ଷେତ୍ରରେ 3 ମାସରୁ ଅଧିକ ବ୍ୟବଧାନରେ ଋତୁସ୍ରାବ ହେଲେ ଯାଇ ଡାକ୍ତର ପରାମର୍ଶ କରିବା ଉଚିତ, ନହେଲେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସାଧାରଣ ସ୍ୱାସ୍ଥ୍ୟର ଯତ୍ନ ନେଲେ ମାସିକ ଋତୁସ୍ରାବ ଆପେ ଆପେ ଠିକ୍ ବ୍ୟବଧାନରେ ହୋଇଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଅନିୟମିତ ଋତୁସ୍ରାବ,

0: ଏ ସମ୍ପର୍କରେ କହିଲେ ଡାକ୍ତର ହେମଲତା ସ୍ୱାଇଁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅଷ୍ଟ୍ରେଲିଆ ଗସ୍ତର ଆଜି ଶେଷ ଦିନରେ ସେଠାକାର ବିରୋଧୀ ଦଳ ନେତାଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ସୁରକ୍ଷିତ ସୀମା, ବିକଶିତ ସୀମାବର୍ତ୍ତୀ ଅଞ୍ଚଳ ଏବଂ ଏକ ସତର୍କ ସମାଜ ଦେଶକୁ ସୁରକ୍ଷିତ ରଖିପାରିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଜିଠାରୁ ଗୋଆରେ ଯୁଗ୍ମ ସଂସଦୀୟ କମିଟି ପକ୍ଷରୁ ହେବ ଆଲୋଚନା ଏବଂ ଫିଫା ବିଶ୍ୱକପ୍ରେ ମୋରକୋକୁ ପରାସ୍ତ କରି ସେମିଫାଇନାଲରେ ଫ୍ରାନ୍ସ। ଅଷ୍ଟ୍ରେଲିଆ ଗସ୍ତର ଶେଷ ଦିନରେ ଆଜି ମେଲବୋର୍ଣ୍ଣଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆର ବିରୋଧୀ ଦଳ ନେତା ଅଙ୍ଗୁସ୍ ଟେଲରଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଓ ରାଜନୈତିକ ସହଯୋଗ ନେଇ ଆଲୋଚନା କରିବେ। ଏହି ବୈଠକ ଅଷ୍ଟ୍ରେଲିଆ ସଂସଦରେ ଭାରତ ଅଷ୍ଟ୍ରେଲିଆ ସମ୍ପର୍କକୁ ମିଳିଥିବା ସମର୍ଥନକୁ ସୂଚାଉଛି। ବିରୋଧୀ ଦଳ ନେତା ଟେଲର କହିଛନ୍ତି ରଣନୈତିକ ସହଭାଗିତାକୁ ସମର୍ଥନ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆର ଜଣେ ପ୍ରକୃତ ବନ୍ଧୁ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତାକୁ ବିରୋଧୀ ଦଳ ନେତା ସମର୍ଥନ କରିଛନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଭାରତକୁ ୟୁରାନିୟମ୍ ରପ୍ତାନୀ ଏବଂ ଆନ୍ତର୍ଜାତିକ ସୌର ମେଣ୍ଟରେ ସହଯୋଗକୁ ସେ ସମର୍ଥନ କରୁଥିବା କହିଛନ୍ତି। ଭାରତରେ ପିଏମ୍ ସୂର୍ଯ୍ୟଘର ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି
2: ପିଏମ୍ ସୂର୍ଯ୍ୟଘର ଯୋଜନା ସପୋର୍ଟ କରିବା ପାଇଁ ହମନେ ମିଲକର ଗୁଜରାତ ମେ ରୁପଟପ୍ ସୋଲାର ଟ୍ରେନିଂ ଏକାଡେମୀ ବନାଇ ହେ। ये एकेडमी अनेक महिलाओं और युवाओं की कैपेसिटी बिल्डिंग में योगदान देगी। न्यूक्लियर एनर्जी के क्षेत्र में हमने एक महत्वपूर्ण समझौता किया है। इससे ऑस्ट्रेलिया से भारत को यूरेनियम सप्लाई का मार्ग खुलेगा और हमारे क्लीन एनर्जी के उद्देश्यों को नई ताकत मिलेगी।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡ ଗସ୍ତରେ ଯିବେ। ପ୍ରାୟ 4 ଦଶନ୍ଧି ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ ଯିବାର କାର୍ଯ୍ୟସୂଚୀ ରହିଛି। ଅକ୍ଲାଣ୍ଡରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେଠାରେ ଥିବା ପ୍ରବାସୀ ଭାରତୀୟ ଏବଂ ନ୍ୟୁଜିଲାଣ୍ଡବାସୀ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପାଇଁ ଉତ୍ସାହିତ ଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସୁରକ୍ଷିତ ସୀମା, ବିକଶିତ ସୀମାବର୍ତ୍ତୀ ଅଞ୍ଚଳ ଏବଂ ଏକ ସତର୍କ ସମାଜ ମିଳିତ ଭାବେ ଦେଶକୁ ସୁରକ୍ଷିତ ରଖିପାରିବ। ସେ କହିଛନ୍ତି ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଅଧୀନରେ ପ୍ରବାସନ ରୋକିବା, କର୍ମନିଯୁକ୍ତି ସୃଷ୍ଟି କରିବା ଏବଂ ଶତପ୍ରତିଶତ ସରକାରୀ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ଶ୍ରୀ ଶାହା କହିଛନ୍ତି ଦେଶକୁ ଅନୁପ୍ରବେଶମୁକ୍ତ କରିବା ଲାଗି ସରକାର ଏକ ଦୃଢ଼ ବ୍ୟବସ୍ଥା ସୃଷ୍ଟି କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ଗତକାଲି ନୂଆଦିଲ୍ଲୀରେ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକର ପୁଲିସ୍ ଅଧୀକ୍ଷକମାନଙ୍କ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସୀମା ଭିଭିଭୂମି ବିକାଶ କାର୍ଯ୍ୟକୁ 400% ବୃଦ୍ଧି କରିଛନ୍ତି। ସେ କହିଛନ୍ତି ଭାରତ ମ୍ୟାମାର ସୀମାରେ ସରକାର 1600 କିଲୋମିଟର ଦୀର୍ଘ ଅଞ୍ଚଳରେ ତାରବାଡ଼ ବସାଇବା କାର୍ଯ୍ୟ କରୁଛନ୍ତି। ବୈଠକରେ ଅନୁପ୍ରବେଶ ଏବଂ ବେଆଇନ ଭାବେ ବସବାସ କରୁଥିବା ଲୋକଙ୍କ ବିରୋଧରେ ପଦକ୍ଷେପକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ଆଲୋଚନା ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରେ ଜନସଂଖ୍ୟାଗତ ପରିବର୍ତ୍ତନର କାରଣ ଯାଞ୍ଚ କରିବା ଏବଂ ଏହାକୁ ଚିହ୍ନଟ କରିବା ନେଇ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିଶ ପୃଷ୍ଠଭୂମିରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ସରକାର E85 ଇନ୍ଧନ ବଜାରକୁ ଛାଡ଼ିବା ଲାଗି ଯୋଜନା କରୁଛନ୍ତି। ସେ କହିଛନ୍ତି E20 ପେଟ୍ରୋଲ୍ ଦର ତୁଳନାରେ E85 ଇନ୍ଧନ ଲିଟର ପିଛା 20 ଟଙ୍କା ଶସ୍ତା ହେବ। ଏକ ଘରୋଇ ସମ୍ଭାଦ ଚ୍ୟାନେଲ ସହ ସାକ୍ଷାତକାରରେ ଶ୍ରୀ ପୁରୀ କହିଛନ୍ତି ଏହି ପ୍ରଚେଷ୍ଟାର ଲକ୍ଷ୍ୟ ହେଉଛି ଉପଭୋକ୍ତାମାନଙ୍କୁ ଆର୍ଥିକ ରିହାତି ପ୍ରଦାନ କରିବା ଏବଂ ସରକାରଙ୍କ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ ଆଗେଇ ନେବା। ଶ୍ରୀ ପୁରୀ ଇଥାନଲ ମିଶ୍ରିତ ପେଟ୍ରୋଲ୍ ଯୋଗୁଁ ଗାଡ଼ିର ଇଞ୍ଜିନ୍ ଖରାପ ହେଉଥିବା ଏବଂ ପ୍ରଦର୍ଶନ ହ୍ରାସ

ଓ ଗଣମାଧ୍ୟମ ପ୍ରତିନିଧି ଏବଂ ବିଭିନ୍ନ ଅଂଶୀଦାରଙ୍କ ସହ ବିସ୍ତୃତ ଆଲୋଚନା କରିବ। ପୂର୍ବରୁ କମିଟି ମୁମ୍ବାଇ, ଡେରାଡୁନ୍, ଚଣ୍ଡିଗଡ଼, ସିମ୍ଲା, ବେଙ୍ଗାଲୁରୁ ଏବଂ ଗାନ୍ଧୀନଗର ଗସ୍ତ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ମତାମତ ଗ୍ରହଣ କରିସାରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କୁଶଳ କାର୍ଯ୍ୟଦକ୍ଷତା, ଦୃଢ଼ ପ୍ରତିଷ୍ଠାନ ଏବଂ ନବସୃଜନ ପାଇଁ ଭାରତ ବିଶ୍ୱ ଦକ୍ଷତା କେନ୍ଦ୍ରର ସବୁଠାରୁ ପସନ୍ଦଯୋଗ୍ୟ ଦେଶ ହୋଇପାରିଛି। ନୂଆଦିଲ୍ଲୀରେ ଶିଳ୍ପ ମହାସଂଘ ଜାତୀୟ ବିଶ୍ୱ ସାମର୍ଥ୍ୟ କେନ୍ଦ୍ର ବ୍ୟବସାୟିକ ସମ୍ମିଳନୀକୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀମତୀ ସୀତାରମଣ କହିଛନ୍ତି ଭାରତରେ 2100ରୁ ଅଧିକ ଜିସିସି କାର୍ଯ୍ୟ କରୁଛି, ଯେଉଁଥିରେ 23 ଲକ୍ଷରୁ ଅଧିକ ଲୋକ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି। ଏହି କେନ୍ଦ୍ରଗୁଡ଼ିକରୁ ବର୍ଷକୁ ପ୍ରାୟ $10,000 କୋଟି ରାଜସ୍ୱ ମିଳିପାରୁଛି ବୋଲି ସେ କହିଛନ୍ତି। ଶ୍ରୀମତୀ ସୀତାରମଣ କହିଛନ୍ତି ଇଞ୍ଜିନିୟରିଂ, ଗବେଷଣା, କୃତ୍ରିମ ବୁଦ୍ଧିମତା, ସାଇବର ସୁରକ୍ଷା, ଅର୍ଥ, ଉତ୍ପାଦ ଡିଜାଇନ୍ ଏବଂ ଡାଟା ବିଜ୍ଞାନ କ୍ଷେତ୍ରରେ ଏହି କେନ୍ଦ୍ର ପରିବର୍ତ୍ତନ ଆଣିବା ସହ ନବସୃଜନ ବୃଦ୍ଧିରେ ସହାୟକ ହୋଇଛି। ଅର୍ଥମନ୍ତ୍ରୀ କହିଛନ୍ତି ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ଭାରତରେ ସେମାନଙ୍କର କ୍ଷମତା କେନ୍ଦ୍ର ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଏତ ଗସ୍ତ ଶେଷ କରି ଓମାନରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ଓମାନର ବୈଦେଶିକ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ଶେଖ୍ ମହମ୍ମଦ ଅଲ୍ ମସ୍କାରୀ ତାଙ୍କୁ ସ୍ୱାଗତ କରିଥିଲେ। ଡକ୍ଟର ଜୟଶଙ୍କର 11 ଦିନ ବ୍ୟାପୀ କତାର, ବାହାରିନ୍, କୁଏତ, ଓମାନ, ନ୍ୟୁୟର୍କ ଏବଂ ବ୍ରସେଲ୍ସ ଗସ୍ତ କରୁଛନ୍ତି। ଓମାନ ଯାତ୍ରା ପରେ ଡକ୍ଟର ଜୟଶଙ୍କର ନ୍ୟୁୟର୍କରେ ଜାତିସଂଘ ସୁରକ୍ଷା ପରିଷଦର 2028-29 ବର୍ଷ କାର୍ଯ୍ୟକାଳ ପାଇଁ ଭାରତର ଅଭିଯାନ ଆରମ୍ଭ କରିବେ। ପରେ ଆସନ୍ତା 14-15 ତାରିଖରେ ସେ ବ୍ରସେଲ୍ସ ଗସ୍ତ କରି ତୃତୀୟ ଭାରତ ୟୁରୋପୀୟ ସଂଘ ବାଣିଜ୍ୟ ଓ ଉଦ୍ୟୋଗୀ ପରିଷଦ ବୈଠକରେ ସାମିଲ ହେବେ। ଏହି ଅବସରରେ ଡକ୍ଟର ଜୟଶଙ୍କର ୟୁରୋପୀୟ ସଂଘ ଏବଂ ବେଲ୍ଜିୟମ୍ର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମବଙ୍ଗରେ ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ସୁଖେନ୍ଦୁ ଶେଖର ରାୟ, ସୁସ୍ମିତା ଦେବ ଏବଂ ପ୍ରକାଶ ଚିକ୍ ବାରାଇକୁ ପ୍ରାର୍ଥୀ ଘୋଷଣା କରିଛି। ଚଳିତ ମାସ 24 ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି 3 ଜଣ ନେତା ଗତକାଲି ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ସଂଘର୍ଷ ସମ୍ବନ୍ଧୀୟ ଯୌନ ହିଂସାକୁ ନିନ୍ଦା କରିବା ସହ ଏହାକୁ ଯୁଦ୍ଧ, ଆତଙ୍କବାଦ, ନିର୍ଯାତନା ଏବଂ ରାଜନୈତିକ ଦମନ ଲୀଳା ପାଇଁ ବ୍ୟବହାର ହେଉଥିବା ଅସ୍ତ୍ର ବୋଲି କହିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଜଦୂତ ପି ହରିଶ କହିଛନ୍ତି ଏଭଳି ହିଂସାତ୍ମକ କାର୍ଯ୍ୟକୁ ଭାରତ କଡ଼ାକଡ଼ି ଭାବେ ନିନ୍ଦା କରୁଛି। ଜାତିସଂଘ ମହାସଚିବଙ୍କ ରିପୋର୍ଟକୁ ଆଧାର କରି ଶ୍ରୀ ହରିଶ କହିଛନ୍ତି 2025ରେ ଏଭଳି ଘଟଣା ବୃଦ୍ଧି ପାଇଛି ଏବଂ ଏ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ଏହି ଅବସରରେ ଶ୍ରୀ ହରିଶ ଜାତିସଂଘ ଶାନ୍ତିରକ୍ଷା ବାହିନୀରେ ଭାରତର ଅବଦାନକୁ ପ୍ରଶଂସା କରିଛନ୍ତି ଏବଂ ମହିଳା ଶାନ୍ତି ରକ୍ଷକଙ୍କ ମୁତୟନ ହେବା ଦ୍ୱାରା ଏହାର ପରିବର୍ତ୍ତନଶୀଳ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ଅଲି ଖାମନେଇଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମସାଦର ଇମାମ ରୋଜାଠାରେ ତାଙ୍କ ଶେଷକୃତ୍ୟରେ ହଜାର ହଜାର ସମର୍ଥକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଇରାନ୍ ଗଣମାଧ୍ୟମ ସୂଚନା ଅନୁଯାୟୀ ବିଧି ମୁତାବକ ଖାମନେଇଙ୍କ କଫିନ୍କୁ ଇମାମ ରୋଜାକୁ ନିଆଯିବା ପରେ ଦର୍ ଅଲ୍ଧିକର୍ଠାରେ ସମାଧି ଦିଆଯାଇଛି। ତାଙ୍କ ବଡ଼ ପୁଅ ସୟଦ ମୁସ୍ତଫା ଖାମନେଇ ଅନ୍ତିମ ପ୍ରାର୍ଥନା ସଭାର ନେତୃତ୍ୱ ନେଇଥିଲେ। ସେଠାକାର ଗଣମାଧ୍ୟମ ସୂଚନା ଅନୁଯାୟୀ ଅତ୍ୟଧିକ ଭିଡ଼ ଯୋଗୁଁ ସ୍ୱର୍ଗତ ଖାମନେଇଙ୍କ ପାର୍ଥିବ ଶରୀରକୁ ବିମାନ ସହାୟତାରେ ଇମାମ ରେଜା ପର୍ଯ୍ୟନ୍ତ ନିଆଯାଇଥିଲା। ଫିଫା ବିଶ୍ୱକପ୍ରେ ଆମେରିକାର ବୋଷ୍ଟନ୍ରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ୍ରେ ଫ୍ରାନ୍ସ 2-0 ମୋରକୋକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ଏଥିସହିତ ପ୍ରଥମଥର ପାଇଁ ଫ୍ରାନ୍ସ କ୍ରମାଗତ ଭାବେ ତୃତୀୟ ବିଶ୍ୱକପ୍ ସେମିଫାଇନାଲ୍ରେ ପ୍ରବେଶ କରିଛି। ଆଜି ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ସ୍ୱେନ୍ ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ରବିବାର ଦିନ ଅନ୍ୟ 2ଟି କ୍ୱାର୍ଟର ଫାଇନାଲ୍ରେ ନରୱେ ଏବଂ ଇଂଲଣ୍ଡ ଓ ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ମହିଳା ଦଳ ଆଜି ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବ। ଲର୍ଡ଼ସ୍ରେ ପ୍ରଥମ ଥର ପାଇଁ ମହିଳା ଟେଷ୍ଟ ମ୍ୟାଚ୍ ଆୟୋଜନ କରାଯାଇଛି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ଏହି ଟେଷ୍ଟ ମ୍ୟାଚ୍ରେ ଉନ୍ନତ ଖେଳ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ଅଷ୍ଟ୍ରେଲିଆ ଗସ୍ତର ଆଜି ଶେଷ ଦିନରେ ସେଠାକାର ବିରୋଧୀ ଦଳ ନେତାଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ସୁରକ୍ଷିତ ସୀମା, ବିକଶିତ ସୀମାବର୍ତ୍ତୀ ଅଞ୍ଚଳ ଏବଂ ଏକ ସତର୍କ ସମାଜ ଦେଶକୁ ସୁରକ୍ଷିତ ରଖିପାରିବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଜିଠାରୁ ଗୋଆରେ ଯୁଗ୍ମ ସଂସଦୀୟ କମିଟି ପକ୍ଷରୁ ହେବ ଆଲୋଚନା ଏବଂ ଫିଫା

0: ବିଶ୍ୱକପ୍ରେ ମୋରକ୍କୋକୁ ପରାସ୍ତ କରି ସେମିଫାଇନାଲରେ ଫ୍ରାନ୍ସ ସମ୍ବାଦ ଶେଷ ହେଲା
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ରାତିର ଅନ୍ଧକାର ଅପସରି ଗଲାଣି, ସକାଳର କୋମଳ ପରଶରେ ବିମୋହିତ ସମଗ୍ର ଜଗତ। ରାତିର ଅନ୍ଧକାର ସହ ଦୂରେଇ ଯାଇଛି ଦେହର କ୍ଳାନ୍ତି ଆଉ ମନର ଅବସାଦ। ପ୍ରଭାତର ଆଗମନ ସହ ମନକୁ ଆସିଛି ପୁଣି କାମ କରିବାର ଆଗ୍ରହ। ମଣିଷ ତାର ଅଧୁରା କାମ ସବୁକୁ ପୂରା କରିବା ପାଇଁ ପ୍ରସ୍ତୁତ ହେବାର ବେଳ ଏହି ସକାଳ। ବିଭୁଙ୍କ ପାଦପଦ୍ମରେ ପ୍ରଣାମ ଜଣାଇ ସେ ଆରମ୍ଭ କରେ ତାର ଦିନଚର୍ଯ୍ୟା।

ନମସ୍କାର, ମୋ ନାଁ ଧନଶ୍ରୀ ମିଶ୍ର, ମୁଁ ଲେଖାଲେଖି କରେ। ଦିନର ପ୍ରଭାତ ମୁହୂର୍ତ୍ତଟି ଅତି ସୁନ୍ଦର, କାରଣ ଦିନର ଆରମ୍ଭ ହୁଏ ଆକାଶର ସୂର୍ଯ୍ୟଦେବଙ୍କ ଆଗମନରେ। କାଉର କା କା ରାବ ସାଙ୍ଗକୁ ପକ୍ଷୀମାନଙ୍କ କଳରବ ସୁପ୍ତ ପ୍ରାଣୀ ଜଗତକୁ ଜାଗ୍ରତ କରିଦିଏ। ଗଛପତ୍ର ନଦୀ ନାଳରେ ସୁନେଲି କିରଣ ପ୍ରାକୃତିକ ପରିବେଶକୁ ମନୋରମ କରିଦିଏ। ସମସ୍ତେ ଲାଗି ପଡ଼ନ୍ତି ନିଜ ନିଜ କର୍ମ ଜଞ୍ଜାଳରେ। ଛୋଟ ପିଲାମାନେ ବହି ବସ୍ତାନି ଧରି ବିଦ୍ୟାଳୟକୁ ଯିବା ପାଇଁ ବାହାରି ପଡ଼ନ୍ତି। ଆଉ କାହା ଘରେ ଗାଈ ଗୋରୁ ପଘା ବନ୍ଧନରୁ ମୁକ୍ତି ପାଇଁ ହମ୍ବାରଡ଼ି କରନ୍ତି। ଚଷା ପୁଅଟି ତରତରରେ ପଖାଳ କଂସାଏ ଖାଇଦେଇ କାନ୍ଧରେ ଲଙ୍ଗଳ ପକାଇ ବଳଦ ହଳକ ଧରି ଦୂର ବିଲକୁ ଯିବା ପାଇଁ ବାହାରି ପଡ଼େ। ଗୃହିଣୀମାନେ ଘରଦ୍ୱାର ପରିଷ୍କାରରେ ଲାଗି ପଡ଼ନ୍ତି। ଶଯ୍ୟାତ୍ୟାଗ କରି ବିଭୁଙ୍କ ସ୍ମରଣ କରୁ କରୁ ଚତୁଃପାର୍ଶ୍ୱର ଏହିସବୁ ଦୃଶ୍ୟ ମୋ ମନରେ ଅପୂରନ୍ତ ଆନନ୍ଦ ଭରିଦିଏ। ପିଲାବେଳୁ ବାପାଙ୍କ ପ୍ରେରଣା ପାଇ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ନିତ୍ୟକର୍ମ ସାରି ଦେଇଥାଏ। ସକାଳ ହେଲା ମାତ୍ରେ ଲେଖାଲେଖି ପଢାପଢି ଭଳି ଦିନର କାର୍ଯ୍ୟକ୍ରମ ପାଇଁ ମୁଁ ଏକ ପ୍ରକାର ପ୍ରସ୍ତୁତ ହୋଇ ରହିଥାଏ।

0: ଦିନର ଏହି ଆରମ୍ଭ ବେଳରେ ମଣିଷ ଅନେକ କିଛି କାମ କରିବା ପାଇଁ ଯୋଜନା ପ୍ରସ୍ତୁତ କରେ। କାମ ସବୁକୁ ସଠିକ ଭାବରେ ସମ୍ପାଦନ କରିବା ନିମନ୍ତେ ନିଜକୁ ପ୍ରସ୍ତୁତ କରେ। ଜଗତ ସ୍ରଷ୍ଟାଙ୍କୁ ପ୍ରଣାମ ଜଣାଏ ସବୁ କାମ ନିର୍ବିଘ୍ନରେ ହୋଇଯିବା ପାଇଁ। ହଁ, ଏହି ପ୍ରଭାତ ତ କାମ ଆରମ୍ଭ କରିବାର ଦିବ୍ୟ ମୁହୂର୍ତ୍ତ। ଆଜି ପ୍ରଭାତରେ ଏ ସମ୍ପର୍କରେ ସଂକ୍ଷିପ୍ତ ଭାବ ନିବେଦନ କରନ୍ତି ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ।
1: ସକାଳ ହେଲେ ଦିନଟି ଆରମ୍ଭ ହୁଏ, ଆଉ ଏହି ସକାଳ ସମସ୍ତଙ୍କୁ ପବିତ୍ରତାରେ ଭରପୁର କରିଦେଇଥାଏ। ସକାଳୁ ଯେଉଁ କାମଟି ଆରମ୍ଭ ହୁଏ ତାହା ଶୁଭ ହୁଏ ଏବଂ ଭଲରେ ହୁଏ। ସକାଳେ ଲୋକଙ୍କର ମାନସିକତା ଖୁବ ଥଣ୍ଡା ଥାଏ। ସକାଳେ ଯେଉଁ ସଂକଳ୍ପ ନିଆଯାଏ ସେ ସାରା ଦିନ ପାଇଁ, ସାରା ଜୀବନ ପାଇଁ ବହୁତ ଉପକାର କରେ। ଯେମିତି ବାୟୁମଣ୍ଡଳ, ପ୍ରକୃତି ଶାନ୍ତ ସରଳ ଥାନ୍ତି, ମଣିଷର ମନ ବି ସେମିତି ଶାନ୍ତ ଏବଂ ନିରୋଳା ଥାଏ ସକାଳ ସମୟରେ। ସକାଳେ ଯଦି ମଣିଷ କିଛି ପରିଶ୍ରମ କରେ, କିଛି କାମ କରେ, ଭଲ କାମ ଚିନ୍ତା କରେ, ତାହେଲେ ନିଶ୍ଚିତ ଭାବରେ ତାର ଫଳ ଆଗାମୀ

ସମୟରେ ଭଲ ହେଇକିରି ମିଳେ ତାକୁ ମଣିଷ ଭିତରେ ଯୋଉ କୁଗୁଣ ଆସୁଛି ତାକୁ ରୂପାନ୍ତରଣ କରି ଭଲ ଗୁଣରେ ପରିଣତ କରୁ। ମଣିଷ ଭିତରେ ଯଦି ଈର୍ଷା ଆସୁଛି ତାକୁ ଉପଯୋଗ କରି ତାକୁ ପ୍ରତିଯୋଗିତା ମନୋଭାବ ନଉ, ଅନ୍ୟମାନଙ୍କ ସହିତ ନିଜକୁ ପ୍ରତିଯୋଗୀ ସଜଉ। କାହାର କ୍ଷତି ନ କରିକିରି ପ୍ରତିଯୋଗିତା କରିବାର ଅର୍ଥ ହଉଛି ଜୀବନର ସଫଳତା। ପ୍ରତିଦ୍ୱନ୍ଦ୍ୱିତା ଆଉ ପ୍ରତିଯୋଗିତା ଦିଟା କଥା, ଜୀବନରେ ପ୍ରତିଯୋଗୀ ହଉ ପ୍ରତିଦ୍ୱନ୍ଦ୍ୱୀ ନ ହଉ।

0: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ। ଆଜି କଥିକାରେ ଶୁଣନ୍ତୁ ଆଲୋଚନା, ପରମ୍ପରା ସୁରକ୍ଷାରେ ଗଣମାଧ୍ୟମର ଭୂମିକା। ଆଲୋଚନା କରିଛନ୍ତି ନନ୍ଦକିଶୋର ସିଂ।
1: ମଣିଷ ଏକ ସାମାଜିକ ପ୍ରାଣୀ, ସମାଜରେ ପରସ୍ପର ସହଯୋଗ ଭିତ୍ତିକ ଜୀବନଚର୍ଯ୍ୟା ପାଇଁ ସେ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ରୀତିନୀତି, ପ୍ରଥା, ପରମ୍ପରା ଗଠନ କରି ସୁଖରେ ବସବାସ କରିବା ପଥ ପରିଷ୍କାର କରିଥାଏ। ଏହି ପ୍ରଥା ବା ପରମ୍ପରାକୁ ଆମେ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରିପାରିବା, ସୁସ୍ଥ ପରମ୍ପରା ଏବଂ ଅସୁସ୍ଥ ପରମ୍ପରା। ସୁସ୍ଥ ପରମ୍ପରା ସମାଜର ହିତ ସାଧକ ହୋଇଥିବା ବେଳେ ଅସୁସ୍ଥ ପରମ୍ପରା ବିଶେଷ କ୍ଷତିକାରକ। ଏହି ଅସୁସ୍ଥ ପରମ୍ପରାଗୁଡ଼ିକ ମୁଖ୍ୟତଃ ଅନ୍ଧବିଶ୍ୱାସ ଭିତ୍ତିଭୂମି ଉପରେ ତିଷ୍ଠି ରହିଥାଏ। ଏଣୁ ସୁସ୍ଥ ପରମ୍ପରାଗୁଡ଼ିକୁ ସମାଜ ରକ୍ଷା କରିବା ପାଇଁ ଯତ୍ନଶୀଳ ହେବା ବେଳେ ଅସୁସ୍ଥ ପରମ୍ପରା ତଥା ଅନ୍ଧବିଶ୍ୱାସକୁ ଦୂରେଇ ଦେବାର ଆବଶ୍ୟକତା ଉପଲବ୍ଧି କରାଯାଇଥାଏ। ଏହିସବୁ ପରମ୍ପରା ସମ୍ବନ୍ଧରେ ଏବଂ ସେଗୁଡ଼ିକ ସଂରକ୍ଷଣ ପାଇଁ ଟିକେ ଆସନ୍ତୁ ଚିନ୍ତା କରିବା। କହିବାକୁ ଗଲେ ଆମର ହିତକାରୀ ସାମାଜିକ ମୂଲ୍ୟବୋଧଗୁଡ଼ିକୁ ପରମ୍ପରା ହିଁ ସୁରକ୍ଷା ଦେଇଥାଏ। ବୋଧହୁଏ ଐତିହ୍ୟ ଓ ପରମ୍ପରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜକୁ ସଠିକ୍ ମାର୍ଗରେ ପରିଚାଳନା କରିବା। ଏଣୁ ଏହି ସୁସ୍ଥ ପରମ୍ପରାଗୁଡ଼ିକୁ ସଂରକ୍ଷଣ କରିବା ସଙ୍ଗେ ସଙ୍ଗେ ସେଗୁଡ଼ିକୁ ଉଜ୍ଜୀବିତ ରଖି ଭବିଷ୍ୟତ ବଂଶଧରଙ୍କୁ ସୁମାର୍ଗରେ ଚଳାଇବା ହେଉଛି ଆମର କର୍ତ୍ତବ୍ୟ। ଏହି କର୍ତ୍ତବ୍ୟ ସମ୍ପାଦନରେ ଆମ ସମାଜ ତଥା ଆମ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଗଣମାଧ୍ୟମଗୁଡ଼ିକ ମଧ୍ୟରେ ପତ୍ରପତ୍ରିକା, ଆକାଶବାଣୀ, ଦୂରଦର୍ଶନ, ମଞ୍ଚ, ଚଳଚ୍ଚିତ୍ର ଆଦି ପ୍ରଧାନ। ଏହି ମାଧ୍ୟମଗୁଡ଼ିକ ସ୍ୱ କ୍ଷେତ୍ରରେ ସୁଚିନ୍ତିତ ଉପାୟ ଅବଲମ୍ବନ କରି ପରମ୍ପରାଗୁଡ଼ିକର ପ୍ରଭାବ ଜନମାନସରେ ପ୍ରତିଫଳିତ କରାଇବାର ସମର୍ଥ ହୋଇଥାଏ। ଆମର ସାମାଜିକ ଚଳଣି, ଆଚାର ବ୍ୟବହାର, ଓଷାବ୍ରତ, ପର୍ବପର୍ବାଣୀ ପାଳନ, ବନ୍ଧୁ ବ୍ୟବସାୟ, ଅତିଥି ସତ୍କାର ଆଦି ପ୍ରତିଟି କ୍ଷେତ୍ରରେ ଆମ ପରମ୍ପରାର ସୂଚନା ପ୍ରଦାନ କରିଥାଏ। ମଣିଷ ଆଦିମ ଯୁଗରୁ ଏଯାବତ୍ ପରମ୍ପରା ମଧ୍ୟ ସଭ୍ୟତାର ରୂପାନ୍ତର ସଙ୍ଗେ ତାଳ ଦେଇ କାଳଚକ୍ରର ସଭ୍ୟତାର ବିକାଶ ସାଙ୍ଗକୁ ପରମ୍ପରାର ମଧ୍ୟ ସମୟ ଉପଯୋଗୀ ପରିବର୍ତ୍ତନ ହୋଇଆସୁଛି। ପରମ୍ପରାର ସଂରକ୍ଷଣ ସାଙ୍ଗକୁ ଏହାର ସାମାଜିକ ପ୍ରଭାବ ପ୍ରଦାନ କ୍ଷେତ୍ରରେ ସମ୍ବାଦପତ୍ରର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ଯେଉଁ ସମ୍ବାଦଗୁଡ଼ିକ ସାମାଜିକ ମୂଲ୍ୟବୋଧ ପ୍ରତିଷ୍ଠାରେ ସହାୟକ ସେଗୁଡ଼ିକୁ ଉଲ୍ଲେଖନୀୟ ଭାବେ ପ୍ରକାଶ କରାଯିବା ଉଚିତ। ଅନ୍ୟପକ୍ଷରେ ଯେଉଁ ସମ୍ବାଦଗୁଡ଼ିକ ଆମ ସମାଜର ଶୃଙ୍ଖଳା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବାର ସମ୍ଭାବନା ଥାଏ ସେଗୁଡ଼ିକୁ ପ୍ରୋତ୍ସାହିତ କରିବା ଆଦୌ ଉଚିତ ନୁହେଁ। ତେବେ ପର୍ବପର୍ବାଣୀ ପାଳନ ଯଥା ଧନୁଯାତ୍ରା, ଦୀପାବଳି, ଦୁର୍ଗାପୂଜା, ବୋଇତ ବନ୍ଦାଣ ଆଦିର ଉପଯୁକ୍ତ ପ୍ରଚାର ପ୍ରସାର ସାଙ୍ଗକୁ ପୂଜା କମିଟି, ଶୃଙ୍ଖଳା ରକ୍ଷା କମିଟି ମାଧ୍ୟମରେ ଭାଇଚାରା ବୃଦ୍ଧି, ସାମାଜିକ ସଦ୍ଭାବ ପ୍ରତିଷ୍ଠା ଆଦି ହୋଇଥାଏ। ଏସବୁ ସମ୍ବାଦପତ୍ର ପ୍ରକାଶ କରି ତା'ର ଭୂମିକା ସୁଚାରୁ ରୂପେ ସମ୍ପାଦନ କରିଥାଏ। ସମ୍ବାଦପତ୍ରର ଭୂମିକା ପରେ ମନକୁ ସ୍ୱତ ଆସେ ଆକାଶବାଣୀର ଭୂମିକା। ଆକାଶବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ସାମାଜିକ ମୂଲ୍ୟବୋଧ ପ୍ରତିଷ୍ଠାର ସହାୟକ ହେବାର ଦାବି ରଖେ। ଏହାର କାର୍ଯ୍ୟଧାରା ମୁଖ୍ୟତଃ ସୂଚନା ପ୍ରଦାନ ଓ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ହେଲେ ବି ସମାଜର ବିଭିନ୍ନ ବର୍ଗର ଲୋକଙ୍କ ମନରେ ଆମର ସମାଜ ପ୍ରତି କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ଜାଗ୍ରତ କରାଇବାର ଲକ୍ଷ୍ୟ ରଖିଥାଏ। ଆଲୋଚନା, ନାଟକ, ସଙ୍ଗୀତ ରୂପକ, ଅପେରା ଆଦି କାର୍ଯ୍ୟକ୍ରମ ଆମ ଚଳଣି ଓ ପରମ୍ପରାର ବାର୍ତ୍ତା ବହନ କରେ ଓ ଶ୍ରୋତା ମହଲରେ ପହଞ୍ଚାଇବାର ଦାୟିତ୍ୱ ନେଇଥାଏ। ଭାଗବତ, ଧାରାବାହିକ କାର୍ଯ୍ୟକ୍ରମଗୁଡ଼ିକ ଏ ଦିଗରେ ସଫଳ ଭୂମିକା ତୁଲାଇ ଆସୁଛି। ବିଶିଷ୍ଟ ବ୍ୟକ୍ତି, ସ୍ୱାଧୀନତା ସଂଗ୍ରାମୀ, ସାଧୁ ସନ୍ଥ, କଳା ସଂସ୍କୃତିର ପ୍ରତିଭାଧରଗଣଙ୍କ ସହ ସାକ୍ଷାତକାର ଓ ଆଲୋଚନା ସମାଜର ଉନ୍ନତ ରୁଚିଶୀଳ ମନୋଭାବ ସୃଷ୍ଟିରେ ସହାୟକ ହୋଇଥାଏ। ଆକାଶବାଣୀ ପରି ଦୂରଦର୍ଶନ, ମଞ୍ଚ, ଚଳଚ୍ଚିତ୍ର ଆଦିର ଭୂମିକା ମଧ୍ୟ ଅତୀବ ଗୁରୁତ୍ୱପୂର୍ଣ୍ଣ। ବେତାର କେବଳ ଶ୍ରାବ୍ୟ ମାଧ୍ୟମ ହୋଇଥିବା ବେଳେ ଚଳଚ୍ଚିତ୍ର, ମଞ୍ଚ, ଦୂରଦର୍ଶନ ସାଙ୍ଗକୁ ସୋସିଆଲ ମିଡିଆ ଉଭୟ ଦୃଶ୍ୟ ଓ ଶ୍ରାବ୍ୟ ମାଧ୍ୟମ ଭାବେ ଅଧିକ ଲୋକପ୍ରିୟ ତଥା ପ୍ରଭାବଶାଳୀ। ଏଣୁ ଏହି ମାଧ୍ୟମ ପାଇଁ ପ୍ରସ୍ତୁତ କାର୍ଯ୍ୟକ୍ରମ ସମାଜ ଉପରେ ଅଧିକ ପ୍ରଭାବ ପକାଇବାର ସକ୍ଷମ। ତେଣୁ ଏସବୁ ମାଧ୍ୟମରେ ପ୍ରସାରିତ କାର୍ଯ୍ୟକ୍ରମଗୁଡ଼ିକ ପ୍ରତି ଯଥେଷ୍ଟ ସାବଧାନତା ଆବଶ୍ୟକ। ମୋଟ ଉପରେ ଏସବୁ ମାଧ୍ୟମ ପାଇଁ ପ୍ରସ୍ତୁତ କାର୍ଯ୍ୟକ୍ରମ ଶସ୍ତା ମନୋରଞ୍ଜନଧର୍ମୀ ଓ ଯୌନ ଉଦ୍ଦୀପକ ସମ୍ବଳିତ ହେଲେ ଆମ ସାମାଜିକ ପ୍ରତିଷ୍ଠାର ଆଞ୍ଚ ଆଣିଥାଏ। ଯୁଗର ପରିବର୍ତ୍ତନ ଘଟୁଛି। ଇମେଲ, ଇଣ୍ଟରନେଟ୍ର ପରି ସାମାଜିକ ଗଣମାଧ୍ୟମ ଆଦିର ବହୁଳ ବ୍ୟବହାର ଘଟୁଛି। ଏଣୁ ଚାହିଁଲେ ଏସବୁ ମାଧ୍ୟମ ଆମ ପରମ୍ପରାକୁ ମାର୍ଜିତ ଓ ରୁଚିପୂର୍ଣ୍ଣ ସ୍ତରକୁ ନେଇଯାଇପାରନ୍ତି, କିନ୍ତୁ ଏହାର ଅପବ୍ୟବହାର ହେଲେ ଅପରିଣାମଦର୍ଶୀ କିଶୋର କିଶୋରୀ ଯୁବକ ଯୁବତୀ ଧ୍ୱଂସମାର୍ଗକୁ ଟାଣି ହୋଇଯିବାର ସମ୍ଭାବନା ଅଧିକ। ଆମର ଭାଗବତ ଟୁଙ୍ଗି, ଜାଗାଘର, ଜନ୍ତାଳ, ଆଖଡ଼ା ଆଦିର ପୁନରୁଦ୍ଧାର ଆବଶ୍ୟକ। ବାନପ୍ରସ୍ଥ ଏବେ ଜରାନିବାସକୁ, ସ୍ୱୟମ୍ବର ଏବେ ଚୁକ୍ତିଭିତ୍ତିକ ବିବାହରେ ରୂପାନ୍ତରିତ ହୋଇଛି। ଜନ୍ମଦିନର ପୋଡ଼ପିଠା, ବିରି ଚକୁଳି ଏବେ କେକ୍ କଟା, ବ୍ରେଡ୍ ବଟର, ଜାମ୍, ଜେଲିର ସ୍ଥାନ ନେଇଛି। ବିବାହ ପାଇଁ ବେଦୀ, ପୁରୋହିତ, ମନ୍ତ୍ରପାଠ ବଦଳରେ ରେଜିଷ୍ଟ୍ରେସନ

0: ଅଫିସ୍ ଏବଂ ଓକିଲ ଜଜ୍ଙ୍କର ଆବଶ୍ୟକତା ପଡ଼ୁଛି। ଏଣୁ ଯୁଗ ରୁଚିଭିତ୍ତିକ ପରିବର୍ତ୍ତନ ଅବଶ୍ୟମ୍ଭାବୀ, ତଥାପି ଆମ ଗଣମାଧ୍ୟମ ଆମ ସମାଜର ପ୍ରାଚୀନ ଐତିହ୍ୟ ଓ ପରମ୍ପରାର ସୁରକ୍ଷା ପାଇଁ ସଦା ଜାଗ୍ରତ ରହୁ। ପାଶ୍ଚାତ୍ୟ ସଭ୍ୟତା, ଶିଳ୍ପ ବିପ୍ଳବ, ଯାନ୍ତ୍ରିକ ନବଜାଗରଣ ଆମ ସମାଜକୁ ଧ୍ୱଂସପଥକୁ ଟାଣି ନ ନେଉ, ଏଥିପ୍ରତି ସତର୍କତା ଜରୁରୀ।
1: ଆଜି କଥିକାରେ ଶୁଣିଲେ ଆଲୋଚନା, ପରମ୍ପରା ସୁରକ୍ଷାରେ ଗଣମାଧ୍ୟମର ଭୂମିକା। ଆଲୋଚନା କରିଥିଲେ ନନ୍ଦକିଶୋର ସିଂ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। କଣ୍ଠଶିଳ୍ପୀ ପ୍ରତିଭା ପ୍ରଧାନ, ଗୀତ ରଚନା ଅଭୟ ସୁତାର, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ପ୍ରସେନଜିତ ସିଂ। ପ୍ରଥମେ ଶିଳ୍ପୀ ଗାଇଛନ୍ତି ଆହେ ଜଗନ୍ନାଥ ଚକାନୟନ, ନୀଳକନ୍ଦରରେ କଳା ସାନ୍ତ, ତୁମ ପାଖେ ମୁଁ ପାତିଛି ହାତ, ମଙ୍ଗଳ ଅଟଇ ତୁମ ବିଧାନ।

ଶିଳ୍ପୀଥର ଗାଇଛନ୍ତି ପରବର୍ତ୍ତୀ ଭକ୍ତିଗୀତ କଳାକାହ୍ନୁ ଯଶୋଦା ଧାନ ବ୍ରଜବାଳ ତୁହେ ନନ୍ଦନନ୍ଦନ କଦମ୍ବ ମୂଳିଆ ମୟୂର ଚୁଳିଆ ଗୋପୀଙ୍କ ବଲ୍ଲଭ ବଂଶୀବଦନ।

0: ଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି କଣ୍ଠଶିଳ୍ପୀ ପ୍ରତିଭା ପ୍ରଧାନ, ଗୀତ ରଚନା କରିଥିଲେ ଅଭୟ ସୁତାର, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ପ୍ରସେନଜିତ ସିଂ, ପ୍ରଯୋଜନା ପ୍ରଜ୍ଞା ପରମିତା ସାହୁ, ସହଯୋଗିତା ସତ୍ୟସ୍ମିତା ବେହେରା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନର DTH ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି।

ଲୀଳାମୟ ଠାକୁର ନୀଳାଦ୍ରି କେଶରୀ ସାମ୍ୟ ମୈତ୍ରୀ ଓ ସଂହତିର ପରିପୂର୍ଣ୍ଣ ଅବତାର। ତେଣୁ ସମଦୃଷ୍ଟି ସମ୍ପନ୍ନ ଶ୍ରୀଜଗନ୍ନାଥ ଗଭୀର ଧର୍ମଭାବର ଏବଂ ଦୃଢ଼ ଆତ୍ମବିଶ୍ୱାସର ଆତ୍ମରୂପେ ଅଧିଷ୍ଠିତ। ମୈତ୍ରୀ ଦେବତା ଶ୍ରୀଜଗନ୍ନାଥଙ୍କର ପ୍ରତ୍ୟକ୍ଷଦର୍ଶର ପ୍ରଭାବରେ ତାଙ୍କର ଭକ୍ତ ସକଳ ମଧ୍ୟ ଉଦାର ଓ ମହାନୁଭବ। ସେମାନଙ୍କର ହୃଦୟ ଯେପରି ଉନ୍ନତ ଚିନ୍ତାଧାରା ସମ୍ପନ୍ନ ସେହିପରି ବିସ୍ତୃତ। ସେଇଥିପାଇଁ ସେମାନେ ସୃଷ୍ଟି କରିପାରିଛନ୍ତି ପଥର ଗାତ୍ରରେ ଭାସ୍କର୍ଯ୍ୟ ମହାକାବ୍ୟ।

0: ସେହି ମହାନୁଭବତାର ପ୍ରଭାବରେ ଠାକୁରଙ୍କର ସେବା ନୀତିରେ ମଧ୍ୟ ସଂହତିର ଆଦର୍ଶ ପ୍ରତିଫଳିତ। ମୈତ୍ରୀର ଦେବତା ଜ୍ଞାନ ଆଉ ଭକ୍ତିର, ରୂପ ଆଉ ଅରୂପର ଯେପରି ମଧୁର ସମନ୍ୱୟ, ତାଙ୍କର ସେବା ନୀତିରେ ନିୟୋଜିତ ସେବକମାନେ ମଧ୍ୟ ସଂହତିର ଆଦର୍ଶରେ ସମନ୍ୱିତ। ଏହାର ଶ୍ରେଷ୍ଠ ନିଦର୍ଶନ ଦୈତାପତି ଓ ପତି ମହାପାତ୍ର ସେବକଙ୍କର ସେବା ନିଯୋଗ। ପତି ମହାପାତ୍ର ସେବକ ଦୈତାଙ୍କର ସହଯୋଗୀ ତଥା ଅଂଶୀଦାର ନିଯୋଗ। ସେମାନେ ସବୁ ପର୍ବ, ରଥଯାତ୍ରା, ଅଣସର, ମହାଅଣସର ବା ନବକଳେବର ସମୟରେ ଦୈତମାନଙ୍କ ସହିତ ପରିପୂରକ ଭାବେ କାର୍ଯ୍ୟ କରନ୍ତି। ତେବେ ପୁଙ୍ଖାନୁପୁଙ୍ଖ ଭାବରେ ଏହି ପତି ମହାପାତ୍ର ସେବା ସମ୍ପର୍କରେ ଆଲୋଚନା କରିବା ହେଉଛି ଆମର ମୁଖ୍ୟ ପ୍ରସଙ୍ଗ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଶ୍ରୀ ଶୁକଦେବ ମହାନ୍ତି।
1: ପୌରାଣିକ କାଳରୁ ଜଗନ୍ନାଥଙ୍କର ଉପାସନା ସହ ଜଡ଼ିତ ପତି ମହାପାତ୍ର, କାହିଁକି ନା ପତି ମହାପାତ୍ରଙ୍କର ଗୋଟେ ବିଶେଷ ଭୂମିକା ରହିଛି ଜଗନ୍ନାଥଙ୍କର ସେବା ପଦ୍ଧତିରେ ଏବଂ ଜଗନ୍ନାଥଙ୍କ ଅର୍ଚ୍ଚନା ବିଧି ବ୍ୟବସ୍ଥାରେ, କର୍ମାଙ୍ଗୀରେ। କର୍ମାଙ୍ଗୀ କହିଲେ ଏଇ ମାଦଳା ପାଞ୍ଜିର ଗୋଟେ ଅଂଶ, ଯେଉଁଥିରେ କି ଆମର ସେବକମାନଙ୍କର କାର୍ଯ୍ୟ ସମ୍ପର୍କରେ କିଛି ବିବରଣୀ ଲିପିବଦ୍ଧ କରାହୋଇଛି। ସେ କର୍ମାଙ୍ଗୀରେ ଗୋଟେ କଥା କୁହାଯାଉଛି ପତି ମହାପାତ୍ରଙ୍କ ସମ୍ପର୍କରେ, ଏ ମହାସାମନ୍ତ ବିଦ୍ୟାପତି ବଂଶ ଶ୍ରୀମନ୍ଦିରର ଅନେକ ନୀତିରେ ସେ ବ୍ରହ୍ମା ଆସନ ଅଳଙ୍କୃତ କରିଥାନ୍ତି ଏବଂ ସିଏ ମଧ୍ୟ ହେଉଛନ୍ତି ଏକାଏକ ସେବକ ଆଉ ମହାନାୟକ। ଶ୍ରୀମନ୍ଦିରରେ କିଛି ଅଛନ୍ତି ନାୟକ, କିଛି ଅଛନ୍ତି ବରନାୟକ ବା ଶ୍ରେଷ୍ଠ ନାୟକ, ଆଉ କେତେକ ଅଛନ୍ତି ମହାନାୟକ। ଏ ଶ୍ରୀମନ୍ଦିରରେ ଇଏ ହେଉଛନ୍ତି ଏକାଏକ ସେବକ, ଦଇତା ଓ ମହାଜନ ଉଭୟ ନିଯୋଗ ସହ ସେ ଜଡ଼ିତ, ଏଇଟା ହେଉଛି ତାଙ୍କର ବିଶେଷତ୍ଵ। ତେଣୁ ପତି ମହାପାତ୍ରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଶ୍ରୀ ଜଗନ୍ନାଥଙ୍କର ସେବା ବ୍ୟବସ୍ଥା।

0: ଶ୍ରୀମନ୍ଦିର ସତ୍ୱଲିପିରେ ପତି ମହାପାତ୍ରଙ୍କର ସେବାର ବିସ୍ତୃତ ବିବରଣୀ ବର୍ଣ୍ଣିତ ଅଛି। ଏହି ସେବାକାରୀମାନେ ଦୈନିକ ନୃସିଂହ ସେବା କରନ୍ତି। ବଡ଼ ସିଂହାର ପହୁଡ଼ ସମୟରେ ଏବଂ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତି କରନ୍ତି। ବର୍ଷ ତମାମ ସବୁ ପର୍ବପର୍ବାଣୀ ବନ୍ଦାପନା ଚନ୍ଦନ ସର୍ବାଙ୍ଗ ମଙ୍ଗଳାର୍ପଣ ଆଦି କରନ୍ତି। ସ୍ନାନ ପୂର୍ଣ୍ଣିମା ଦିନ ବେଦୀରୁ ଦିଅ ଫେରିବା ବେଳେ ରଥକୁ ବିଜେ, ରଥରୁ ଗୁଣ୍ଡିଚାଘର ବିଜେ, ଗୁଣ୍ଡିଚାଘରୁ ରଥକୁ ଓ ରଥରୁ ନୀଳାଦ୍ରି ବିଜେ ସମୟରେ ଏମାନେ ତିନି ବାଡ଼ରେ ବନ୍ଦାପନା, କର୍ପୁର ଆଳତି, କର୍ପୁର ଲାଗି, ଘଷା ଓ ବିଡ଼ିଆ ଲାଗି କରନ୍ତି। ପ୍ରତ୍ୟେକ ଜନ୍ମତିଥି ସହସ୍ର କୁମ୍ଭାଭିଷେକ ଆଦିରେ ପଣ୍ଡା ଓ ମୁଦିରଥଙ୍କ ସହ ବ୍ରହ୍ମା ଓ ବରୁଣ ହୁଅନ୍ତି। ଦୈତାଙ୍କ ସହିତ ଶ୍ରୀଅଙ୍ଗରେ ସକଳ ସେବା କରନ୍ତି।
1: ଇଏ ପ୍ରତିନିଧିତ୍ୱ କରନ୍ତି ବିଦ୍ୟାପତିଙ୍କୁ। ମହାପ୍ରଭୁଙ୍କର ଏମିତି ଦୈନିକ ନୀତି ସାଙ୍ଗରେ ତାଙ୍କର ସମ୍ପର୍କ ତ ରହିଛି, କାରଣ ଦୈନିକ ନୃସିଂହଙ୍କର ସେବା କରିବା, ଜଗନ୍ନାଥଙ୍କ ବାଡ଼ରେ ପହୁଡ଼ ଆଳତି କରିବା, ସବୁ ପର୍ବପର୍ବାଣୀରେ ବନ୍ଦାପନା କରିବା, ଚନ୍ଦନ ସର୍ବାଙ୍ଗ ଏବଂ ମଙ୍ଗଳାରୋପଣରେ ମଝିବାଡ଼ରେ ସେବା କରିବା, ଠାକୁର ଯେତେବେଳେ ସ୍ନାନବେଦୀରୁ ଫେରିବା ବେଳେ, ରଥକୁ ଯିବାବେଳେ ଏବଂ ରଥରୁ ଗୁଣ୍ଡିଚା ମନ୍ଦିର ବିଜେ କଲାବେଳେ ପୁଣି ତାର ଓଲଟ କ୍ରମରେ ଯେତେ ବନ୍ଦାପନା, ଇଏ ସବୁ ମଧ୍ୟ କରନ୍ତି ସେଇ ପତି ମହାପାତ୍ର। ତାଙ୍କର ବିଶେଷତ୍ୱ ହେଉଛି ଅଣସର ଘରେ ଯେ ଦଇତା ଏବଂ ମହାଜନ ଉଭୟ ନିଯୋଗ ସହିତ ଜଡ଼ିତ ହେଉଛନ୍ତି ପତି ମହାପାତ୍ର, ତେଣୁ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି ନବକଳେବର ସମୟରେ। ଆଉ ଅନ୍ୟାନ୍ୟ ବହୁତ ସେବା ତ ତାଙ୍କର ରହିଛି, ଯେମିତି ଜନ୍ମବିଧି ହୋମ ସହସ୍ର କୁମ୍ଭରେ ସେ ବ୍ରହ୍ମା ହୁଅନ୍ତି।

0: ନବକଳେବର ସମୟରେ ତିନି ବାଡ଼ର ଆଜ୍ଞାମାଳ ବାହାର କରି ତିନି ବାଡ଼ରେ ଦଇତାଙ୍କୁ ନେଇ ନିଜେ ସୁଦର୍ଶନ ବାଡ଼ରେ ଲାଗି ହୋଇ ଦାରୁ ଅନ୍ୱେଷଣରେ ଯାଆନ୍ତି। ବନ ଜାଗରେ ବିଦ୍ୟାପତି ବରଣ ହୁଅନ୍ତି। ଜାଗ ପରେ ସୁନା କୁରାଡ଼ି ଦ୍ୱାରା ପତି ମହାପାତ୍ର ପ୍ରଥମେ ନିର୍ଦ୍ଦିଷ୍ଟ ଗଛକୁ ସ୍ପର୍ଶ କଲାପରେ ଅନ୍ୟମାନେ ଦାରୁ କାଟିଥାନ୍ତି। ଦାରୁ ଆଣି ଭୋଗ କରିବା, ଘଟ ପରିବର୍ତ୍ତନ ସେବା ଓ ବିସର୍ଜନ ସେବା, ମହାଜନ ହିସାବରେ ବିଛା ମାସରେ ଦକ୍ଷିଣ ଘର ସେବା ଓ ମହାଜନ ସେବା ଆଦି ଗୁରୁତ୍ୱପୂର୍ଣ୍ଣ ସେବା ସେମାନଙ୍କର ଗୁରୁ ଦାୟିତ୍ୱର ଅଂଶବିଶେଷ। ବିଦ୍ୟାପତିଙ୍କର ଏହି ବଂଶଧର ସେବକମାନଙ୍କର ଦଇତା ସେବକମାନଙ୍କ ସହିତ ସହଯୋଗୀ ତଥା ଅଂଶୀଦାର ନିଯୋଗ ଭାବରେ ପ୍ରିୟତମ ପ୍ରଭୁଙ୍କର ସେବାର୍ଚ୍ଚନା ମଧ୍ୟରେ ପ୍ରକାଶିତ ମୈତ୍ରୀ ଭାବ ଶ୍ରୀ ପୁରୁଷୋତ୍ତମ ସଂସ୍କୃତିର ମୂଳ ସୂତ୍ର।
1: ଅଣସର ପିଣ୍ଡିରେ ଭିତରସଙ୍କ ଠାରୁ ଶାଢ଼ୀ ପାଇ ଦାରୁ ଅନ୍ୱେଷଣରେ ସେ ବାହାରନ୍ତି। ଯେ ସେଠି ଗୋଟେ ବନଜାଗ ହୁଏ ଏବଂ ଯୋଉ ବନଜାଗ ଯାତ୍ରା ଯେତେବେଳେ ଆରମ୍ଭ ହେଇଯାଏ ବିଦ୍ୟାପତି ଭାବେ ତାଙ୍କୁ ବରଣ କରାଯାଇଥାଏ। ଏବଂ ସେଠି ଯେମିତି ଯୋଉ ଯଜ୍ଞ ନାରାୟଣ ଯଜ୍ଞ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ମୂଳ, ତେଣୁ ଭଗବାନଙ୍କୁ କୁହାଯାଏ ଯଜ୍ଞେଶ ନାରାୟଣ କୃଷ୍ଣ ବିଷ୍ଣୁ, ତେଣୁ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଯଜ୍ଞ ରୂପ। ବନଜାଗ ଯେତେବେଳେ ହୁଏ ବିଦ୍ୟାପତି ଭାବେ ଯେତେବେଳେ ପତି ମହାପାତ୍ରଙ୍କୁ ବରଣ କରାଯାଏ, ଯଜ୍ଞ ସରିଗଲା ବନଜାଗ ସରିଗଲା, ସେ ଯଜ୍ଞ ପରେ ପ୍ରଥମେ ସୁନା କୁରାଡ଼ିରେ ଦାରୁ ବୃକ୍ଷକୁ ସ୍ପର୍ଶ କରିବେ ଏବଂ ତାପରେ ଆମର ବିଶ୍ୱାବସୁଙ୍କର ବଂଶଧର ଯିଏ ଥିବେ ତାଙ୍କ ପ୍ରତିନିଧିତ୍ୱ ଯିଏ କରିବେ ସିଏ ରୂପା କୁରାଢ଼ୀ ଲଗେଇବେ ଏବଂ ସଭା ଶେଷରେ ଆମର ବିଶ୍ୱକର୍ମାମାନେ ପ୍ରକୃତ ଯେଉଁ ଲୁହା କୁରାଢ଼ୀରେ ତାଙ୍କୁ ଛେଦନ କରିବେ। କିନ୍ତୁ ତାହା ପୂର୍ବରୁ ଦାରୁଙ୍କୁ ଭୋଗ କିଏ କରିବେ? ପତି ମହାପାତ୍ର କରିବେ। ଏବଂ ଦକ୍ଷିଣ ଘରୁ ନୃସିଂହଙ୍କୁ ଦାରୁ ଘରେ ବିଜେ କରାଇ ସେ ରହିବା ଦିନ ଯାକେ ତାଙ୍କର ପୂଜା ମଧ୍ୟ ସିଏ କରିବେ। ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ପତି ମହାପାତ୍ରଙ୍କର ହେଲା ଯେ ମହାପ୍ରଭୁ ଜଗନ୍ନାଥଙ୍କର ଗୋଟେ ନବକଳେବର ବିଧାନ ରହିଛି। ଯେମିତି ବାସାଂସି ଜିର୍ଣ୍ଣାନି ଯଥା ବିହାୟ ନବାନୀ ଗୃହାତି ନରୋ ପୁରାଣୀ ତଥା ଶରୀରାଣୀ ବିହାୟ ଜିର୍ଣ୍ଣା ନ୍ୟନାନି ସଂଜାତି ନବାନୀ ଦେହି। ମହାପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ରରେ ଯେତେବେଳେ ଘଟ ପରିବର୍ତ୍ତନ ହୁଏ, ଶ୍ରୀମନ୍ଦିର ଶୋଧ ହୋଇଯାଏ, ସମ୍ପୂର୍ଣ୍ଣ ଅନ୍ଧକାରରେ ସହର ଛାଇ ହୋଇକି ରହେ ଏବଂ ନିଶାର୍ଦ୍ଧ ସମୟରେ ସେ ଘଟ ପରିବର୍ତ୍ତନ କରାଯାଏ, ତାମାନେ ଏଇ ଯେଉଁ ପୁରୁଣା ବିଗ୍ରହ ତାଙ୍କୁ ସମାଧିସ୍ଥ କରାଯିବ କୋଇଲି ବୈକୁଣ୍ଠରେ, ତାଙ୍କ ଭିତରୁ ଯେଉଁ ବ୍ରହ୍ମ ସେ ଆସିବେ ନୂତନ ବିଗ୍ରହ ଭିତରେ ସଂସ୍ଥାପିତ ହେବେ, ତେଣୁ ଏ ଘଟ ପରିବର୍ତ୍ତନ ଆଉ ବିସର୍ଜନ ସେବା ଏ ଉଭୟ ସେବା ହେଉଛି ପତି ମହାପାତ୍ରଙ୍କର।

ଜଗନ୍ନାଥ ତ ପ୍ରତିଷ୍ଠା ଭିତରେ ହେଉଛନ୍ତି ନୃସିଂହ, ତେଣୁ ନୃସିଂହଙ୍କର ଯେଉଁ ସେବା ସିଏ କରିବେ ଏବଂ ଜଗନ୍ନାଥଙ୍କ ବାଡ଼ରେ ଯେଉଁ ପହୁଡ଼ ଏବଂ ଆଳତୀ ସେବା ତାକୁ ମଧ୍ୟ ସିଏ କରିବେ। ଇଏ ତ ବାର ମାସରେ ତେର ଯାତ୍ରା ଜଗନ୍ନାଥଙ୍କର, ତେଣୁ ବିବିଧ ଯେଉଁ ପର୍ବପର୍ବାଣୀରେ ଯେଉଁ ବନ୍ଦାପନା ଏବଂ ମହାପ୍ରଭୁଙ୍କର ଯେଉଁ ଚନ୍ଦନ ଲାଗି ହେବେ, ଯେଉଁ ସର୍ବାଙ୍ଗ ହେବେ ଏବଂ ଯେଉଁ ମଙ୍ଗଳାରୋପଣ କରାଯାଏ, ସେତେବେଳେ ମଧ୍ୟ ମହାପ୍ରଭୁଙ୍କର ଯେଉଁ ସେବା ଏବଂ ଠାକୁରଙ୍କର ପୁଣି ବିଶେଷ କରି ସ୍ନାନ ଯାତ୍ରା, ରଥଯାତ୍ରା, ଗୁଣ୍ଡିଚା ଯାତ୍ରାରେ ଯେତେବେଳେ ମହାପ୍ରଭୁ ବିଜେ ହେବେ, ମହାପ୍ରଭୁ ଯେତେବେଳେ ଫେରିବେ ଏବଂ ରଥ ଉପରେ ବା ମନ୍ଦିର ଭିତରେ ତାଙ୍କୁ ଯେଉଁ କର୍ପୂର ଆଳତୀ, କର୍ପୂର ଲାଗି ତାଙ୍କର ଯେଉଁ ଘଷା ଆଉ ବିଡ଼ିଆ ଲାଗି ଏବଂ ବିବିଧ ଜନ୍ମବିଧିରେ ହୋମ ଇତ୍ୟାଦି ଏ ସମସ୍ତ କ୍ରିୟାକର୍ମ ଏବଂ ଜଣେ ଶ୍ରୋତ୍ରିୟ ବ୍ରାହ୍ମଣ ଭାବରେ ମହାପ୍ରଭୁଙ୍କର ସକଳ ନୀତି ସମ୍ପାଦନ ମଧ୍ୟ କରିଥାନ୍ତି ପତି ମହାପାତ୍ର। ଇଏ ହେଉଛନ୍ତି ମହାନାୟକ ସେବାର ଅନ୍ତର୍ଗତ ପତି ମହାପାତ୍ର ମହୋଦୟ ଏବଂ ସିଏ ହେଉଛନ୍ତି ଶାଢ଼ୀ ବନ୍ଧା ସେବକ। ରାଜା ତାଙ୍କୁ ଶାଢ଼ୀ ବାନ୍ଧିଥାନ୍ତି ଏବଂ ଭିତରଚ ମଧ୍ୟ ତାଙ୍କୁ ଶାଢ଼ୀ ବାନ୍ଧିଥାନ୍ତି ଯେତେବେଳେ ବଣ ଜାଗାରେ ସେ ବାହାରିଥାନ୍ତି। କାଳିଆ

ଶ୍ରୀଜଗନ୍ନାଥଙ୍କ ନିକଟରେ ପହିଲି ଭୋଗ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସ ହୋଇଥାଏ। ଏହାର ପଶ୍ଚାତପଟରେ ଏକ ପୌରାଣିକ ଉପାଖ୍ୟାନ ମଧ୍ୟ ରହିଛି। ଏକଦା ଦ୍ୱାରକାରେ ଶ୍ରୀକୃଷ୍ଣ ମାତା ଯଶୋଦାଙ୍କ ଦୁଃଖରେ ବ୍ୟାକୁଳିତ ହେଉଥିଲେ। ସେ ବାତ୍ସଲ୍ୟ ରସରେ ଭାବାୟିତ ହୋଇ ବାଳଗୋପାଳ ରୂପ ଧାରଣ କଲେ। ସେହି ସମୟରେ ନାରଦ ସେଠାରେ ଉପସ୍ଥିତ ହୋଇ ବାଳଗୋପାଳ ରୂପ ଦର୍ଶନ କରି ଏହାର ରହସ୍ୟ ପଚାରନ୍ତେ ଶ୍ରୀକୃଷ୍ଣ ଯଶୋଦାଙ୍କ ବାତ୍ସଲ୍ୟ ପ୍ରେମ ବର୍ଣ୍ଣନା କରି ତାଙ୍କୁ ଗୋପକୁ ପ୍ରେରଣ କଲେ। ନାରଦଙ୍କ ମନରେ ଗର୍ବ ଆସିଲା ଯେ ଶ୍ରୀକୃଷ୍ଣ ତାଙ୍କ ବିନା ସହାୟତାରେ ଏହି କାର୍ଯ୍ୟ କରିପାରିବେ ନାହିଁ। ମାୟାଧରଙ୍କୁ ତାଙ୍କର ମନର ଭାବ ଅବିଦିତ ନଥିଲା, ତେଣୁ ସେ ମାୟା ରଚନା କଲେ। ନାରଦ ଗୋପରେ ପହଞ୍ଚି ଦେଖିଲେ ଯଶୋଦା କୃଷ୍ଣ ବଳରାମ ଦୁଇ ଭାଇଙ୍କୁ କୋଳରେ ବସାଇ ନାନା ସୁମିଷ୍ଟ ଦ୍ରବ୍ୟମାନ ଖୁଆଇ ଦେଉଛନ୍ତି। ଦୁଇ ଭାଇ ତାହା ଆନନ୍ଦରେ ଗ୍ରହଣ କରୁଛନ୍ତି। ଏହାର ସ୍ମାରକୀ ସ୍ୱରୂପ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ହୋଇଥାଏ। ଧନୁମାସ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଗୋପାଳବଲ୍ଲଭ ଭୋଗ ସହିତ ପହିଲି ଭୋଗ ହୋଇଥାଏ। ଏହି ସମୟରେ ଶ୍ରୀମନ୍ଦିରର ସ୍ୱତନ୍ତ୍ର ରୋଷରେ ପ୍ରସ୍ତୁତ ସୁମିଷ୍ଟ ଦ୍ରବ୍ୟମାନ ଯଥା ବଡ଼ଝିଲ୍ଲି, ଦରଶୁଆ, ବଡ଼ି, ଏଣ୍ଡୁରି, ଦରଶୁଆ ଝିଲ୍ଲି, ବଡ଼ବଡ଼ା, କାକେରି, ସାନ ଅମାଲୁ, କାକରା, ଆରିସା, ମୁଗେଇ, ଝଡ଼େଇ ନେଦା, ଲଡ଼ୁ, ଗଜା, ଗଇଁଠା, ଖଇରଚୁଳ, ମଣ୍ଡା, ଛତୁ, ଚୁଡ଼ାପୁଆ, କଣ୍ଟେଇ, ନଳୀ ଇତ୍ୟାଦି ଦିବ୍ୟ ଭଗବାନ ସମର୍ପିତ ହୋଇଥାଏ। ମା ଯଶୋଦାଙ୍କ ଏ ସେବାବିଧି କେଉଁ ପ୍ରାଚୀନ କାଳରୁ ଶ୍ରୀମନ୍ଦିରରେ ଅଦ୍ୟାବଧି ପ୍ରଚଳିତ ହୋଇଆସୁଅଛି, ଯାହାକି ମାଙ୍କର ପୁଅ ପ୍ରତି ବାତ୍ସଲ୍ୟ ସ୍ନେହମମତା ତଥା ନୈସର୍ଗିକ ପ୍ରେମର ଏକ ଚରମ ନିଦର୍ଶନ।

ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ପତି ମହାପାତ୍ର ସେବା। ଏ ସମ୍ପର୍କରେ ଆଲୋଚନା କରିଥିଲେ ସୁକଦେବ ମହାନ୍ତି, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବ ରାଉତରାୟ।

ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶ ବିଳାସର 80ତମ ଭାଗ। ସଙ୍ଗୀତ ପରିଚାଳନା ଅଖିଳ କୁମାର ଲେଙ୍କା, ପ୍ରଯୋଜନା ପ୍ରସ୍ୟଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ତିରିଶି ଛାନ୍ଦ ଆରମ୍ଭରେ ଶରତକାଳ ଶିବଙ୍କ ଭଳି ଆଡମ୍ବର ବହନ କରି ଆସିଛି ବୋଲି କବି ବର୍ଣ୍ଣନା କରିଛନ୍ତି। ଶିବ କାଳ ବା ମୃତ୍ୟୁର ଅନ୍ତ ବା ଶେଷ କରି ଆଡମ୍ବର ବା ପ୍ରତାପ ପ୍ରକାଶ କଲା ଭଳି ଶରତକାଳ ବର୍ଷାରୂପୀ କାଳକୁ ଶେଷ କରି ଗର୍ବ ବହିଲା। ଘନାଘନ ବା ବର୍ଷାରୂପୀ ମତ୍ତହସ୍ତିକୁ କେଶରୀ ସରି ବା ସିଂହ ଭଳି ଖଣ୍ଡ ଖଣ୍ଡ କଲା ଶରତକାଳ। ବର ନବବିବାହିତା କନ୍ୟାକୁ ଆଲିଙ୍ଗନ କରି ନିଜର ଶୋଭା ବଢ଼ାଇବା ଭଳି କନ୍ୟା ମାସରେ ପ୍ରକଟ ହେଉଥିବା ଶରତକାଳ ଶୋଭାଯୁକ୍ତ ହେଲା। ସେ ଶରତକାଳ ରଜକ ଭଳି ହେଲା, ସେ ଅମ୍ବର ବା ବସ୍ତ୍ର ସଫା କଲା ଭଳି ଇଏ ଅମ୍ବର ବା ଦିଗକୁ ନିର୍ମଳ କଲା। ଲୁବ୍ଧକ ବା ଲୋଭି ଶବର ସରରେ କୃଷ୍ଣସାର ମୃଗ ହତ ହେଲା ଭଳି ଶରତ ଋତୁ ବର୍ଷାର କୃଷ୍ଣ ବା କଳା ମେଘର ସାର ବା ବଳକୁ ହତ୍ୟା କରିଦେଲା। ପୁଷ୍କର ବା ପୁଷ୍କରିଣୀରେ କେଉଟ ତରଣୀ ବା ନୌକାର ଲୀଳାବର୍ଦ୍ଧନ ବା ନୌକା ଧରି ଖେଳିଲା ଭଳି ଶରତକାଳରେ ପୁଷ୍କର ବା ଆକାଶରେ ତରଣୀ ବା ସୂର୍ଯ୍ୟଙ୍କର ଲୀଳା ହେବାରୁ ଶରତକାଳ ସତେ ଯେପରି ଧୀବର ଭଳି ହେଲା। ସରିତବର ବା ସମୁଦ୍ର ଚନ୍ଦ୍ର ଓ ଲକ୍ଷ୍ମୀଙ୍କୁ ଜାତ କଲା ଭଳି ଶରତକାଳ ଉଜ୍ଜଳ ଚନ୍ଦ୍ରଙ୍କର ଶୋଭାକୁ ଜନ୍ମ ଦେଲା। ପୀତାମ୍ବର ଶ୍ରୀକୃଷ୍ଣ ବର୍ଗ ବର୍ଗ ସୁମନା ବା ରମଣୀମାନଙ୍କୁ ଉତ୍ଫୁଲ୍ଲିତ କଲା ଭଳି ଶରତକାଳ ବହୁ ସୁମନା ବା ବହୁ ଫୁଲ ଫୁଟାଇଲା। ବରହୀ ଅର୍ଥ ଅଗ୍ନି ଓ ମୟୂର, ହେମନ୍ତ ଋତୁରେ ଅଗ୍ନି ମଳିନ ହୁଏ, ଶରତକାଳରେ ବରହୀ ବା ମୟୂର ତା ପୁଚ୍ଛ ଟେକି ନାଚିଲା ନାହିଁ, ମଳିନ ପଡ଼ିଗଲା। ମନେ ହେଲା ଶରତକାଳ ହେମନ୍ତ ଭାବକୁ ନେଲା କି ସେ ପୁଣି ପଦ୍ମଭବ ବା ପଦ୍ମରୁ ଜାତ ବ୍ରହ୍ମା ଭଳି ହେଲା। ବ୍ରହ୍ମା ଭୁବନ ବା ସୃଷ୍ଟିକୁ ନିର୍ମଳ କଲା ଭଳି ଶରତ ଋତୁ ପୃଥିବୀର ବନ ବା ଜଳକୁ ନିର୍ମଳ କଲା। ଶରତକାଳର ପରିଷ୍କାର ପାଣିର ଏ କବିତ୍ୱ ଭାବର ବର୍ଣ୍ଣନା ବଡ଼ ଅଦ୍ଭୁତ। ବ୍ରଜ ଗୋପାଳକୁ ରାମ ଆନନ୍ଦରେ ବର ଦେଇଥିଲେ ପରଜନ୍ମରେ ତା ପୁତ୍ର ହେବେ ବୋଲି, କ୍ଷୀର ଦେଇ ସେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିଥିଲା। ପ୍ରଭୁ କଥା ରଖି ପରଜନ୍ମରେ କୃଷ୍ଣ ହେଇ ନନ୍ଦଘରେ ଜନ୍ମିଲେ। ପ୍ରଭୁ ନିଜ ଶପଥ ରଖନ୍ତି ବୋଲି ଭଞ୍ଜ ଏଠି ରାମଙ୍କୁ ବରଜ ବରଦ ବା ବ୍ରଜର ବରଦାତା କହି ପୂର୍ବରୁ ଶପଥ କରିଥିବା ସୁଗ୍ରୀବର ଆସିବାରେ ବିଳମ୍ବ ପ୍ରଭୁଙ୍କୁ ଚିନ୍ତିତ କଲା ବୋଲି କହିଲେ। ଏହି କାରଣରୁ ଲକ୍ଷ୍ମଣଙ୍କୁ ପଠେଇଲେ ସୁଗ୍ରୀବଙ୍କୁ ସତ୍ୱର ଆଣିବା ପାଇଁ। ବର୍ଷାରେ ଆହତ ବ୍ୟକ୍ତି ଭଳି ଗିରିଗୁହା ବୁଲି ସୀତାଙ୍କୁ ଖୋଜିଲେ ଶ୍ରୀରାମ। ଯଦି ଦେଖିଛ ତେବେ କୁହ, ମୁଁ ତୁମକୁ ବର ଦେବି ହେ ପର୍ବତମାନେ, ସୁର ନବର ବା ସ୍ୱର୍ଗରେ ଏପରି ଶୋଭାବତୀ ନାହିଁ। ବହୁମୂଲ୍ୟ ଦୁକୁଳ ବା ବସ୍ତ୍ର ପିନ୍ଧି ଅନ୍ୟ ସ୍ତ୍ରୀମାନେ ବରଣୀୟ ବୋଲାନ୍ତି, ସୀତା କିନ୍ତୁ ତାହା ନୁହେଁ। ତା ଶରୀର ଛୁଇଁବାରୁ ହରିଦ୍ରା ବା ହଳଦୀର ନାମ ବରବର୍ଣ୍ଣିନୀ ହେଲା। ମୋ ସୀତା କ୍ଷୀଣ ନୁହେଁ ଓ ପିବର ଅର୍ଥାତ୍ ସ୍ଥୂଳକାୟା ମଧ୍ୟ ନୁହେଁ। ହେମଭୂଷା ବା ସ୍ୱର୍ଣ୍ଣ ଅଳଙ୍କାରମାନ ତା ଦେହର ବର୍ଣ୍ଣ ଆଗରେ ମଳିନ ଓ ନ୍ୟୁନ ହୋଇଯାଆନ୍ତି। ବର ଚିହ୍ନ ବା ଅତି ସୂକ୍ଷ୍ମ ଶାଢ଼ୀ ତା ଦେହରେ ଜଡ଼ି ହୋଇଥାଏ, କେବଳ ତା ଧଡ଼ି ଦେଖି ତାହା ବସ୍ତ୍ର ବୋଲି ଜଣାପଡ଼େ। ମୋ ସ୍ତ୍ରୀ ଲାବଣ୍ୟ ସରୋବର ବା ତାର ସୌନ୍ଦର୍ଯ୍ୟ ପୁଷ୍କରିଣୀର ରୂପ ନେଇଛି। ତାର ଗତି ବା ଚାଲିବା ଭଙ୍ଗୀରେ ହଂସ ହାରିଯାଇ ଶରଣ ପଶିଛି, ଅର୍ଥାତ୍ ହଂସଗତିଠାରୁ ମନୋହର ମୋ ସୀତାର ଚଳନ ଭଙ୍ଗୀ। ବର ନିତମ୍ବା ବା ଶ୍ରେଷ୍ଠ କଟି ସମ୍ପନ୍ନା ସୀତାର ବଦନ ତାମରସ ବା ମୁଖପଦ୍ମ ଉଭୟ ରାତ୍ରି ଓ ଦିନରେ ମଧ୍ୟ ବିକାଶ ଲାଭ କରେ, ଅର୍ଥାତ୍ ମୋ ସୀତାର ମୁଖ ଦିନରାତି ପଦ୍ମ ଭଳି ସରସ ରହିଥାଏ। ଏହି ଛାନ୍ଦରେ ରାମଙ୍କର ବିରହଜନିତ ମାନସିକ ଅବସ୍ଥାର ବର୍ଣ୍ଣନା କରିବା ସହିତ ଶରତ ଋତୁକୁ ଜୀବନ୍ତ ରୂପ ଦେଇଛନ୍ତି ଭଞ୍ଜକବି।

ଶେଷ ହେଲା କବି ସମ୍ରାଟ ଉପେନ୍ଦ୍ରଭଞ୍ଜ କୃତ ବୈଦେଶ ବିଳାସର 80ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଘନଶ୍ୟାମ ପଣ୍ଡା, ଗୀତାରାଣୀ ଦାସ, ଦିବାକର ମହାନ୍ତି ଏବଂ ଶିବରାଣୀ ମହାପାତ୍ର। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ଅଖିଳ କୁମାର ଲେଙ୍କା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ

ବୈଦେଶର ଅଶୀତମ ଭାଗ ଏହି ଭାଗରେ କଣ୍ଠଦାନ କରିଥିଲେ ଘନଶ୍ୟାମ ପଣ୍ଡା, ଗୀତାରାଣୀ ଦାସ, ଦିବାକର ମହାନ୍ତି ଏବଂ ଶିବରାଣୀ ମହାପାତ୍ର। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ଅଖିଳ କୁମାର ଲେଙ୍କା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା
1: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
2: ଅସଲି ନୋଟ୍ରେ କାହିଁକି ଖେଳୁଛୁ?
3: ବ୍ରୁ, ଏଇଟା ଫଟା ଅଛି।
2: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ୍ କୁ
4: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
3: ବାଃ, ନୂଆ ନୋଟ୍ ମିଳିବ?
2: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
5: RBI କହେ, ସ୍ମାର୍ଟ ବନ, କୁଲ ରୁହ।
0: କିଛି କଥା କିଛି ଗୀତର ଉପସ୍ଥିତି, ସେଥିପାଇଁ ମୋତେ ଗୀତ ଗୀତିକା କରିଛି ଆପଣଙ୍କୁ ପ୍ରୀତି। ସେ ପ୍ରୀତି ଓ ଗୀତିର ମଧୁମୂର୍ଚ୍ଛନାରେ ସ୍ୱାଗତ ଆପଣଙ୍କୁ ଗୀତ ଗୀତିକାର ସଙ୍ଗୀତମୟ ପରିବେଶକୁ।

ସତରେ ବନ୍ଧୁ, ଆମ ଜୀବନରେ ବିଦ୍ୟା ବା ପାଠର ଗୁରୁତ୍ୱକୁ ଆମେ ବେଶ ଭଲ ଭାବରେ ଜାଣିଛେ। ବିଦ୍ୟା ହେଉଛି ଦୁନିଆର ସବୁଠାରୁ ବଡ଼ ସମ୍ପତ୍ତି। ଏ ସମ୍ପତ୍ତି ଯାହା ପାଖରେ ଥାଏ ସେ ସବୁଠି ଆଦର ଆଉ ସମ୍ମାନ ପାଏ। ବିଦ୍ୟା କେବେ ଚୋରି ହୁଏ ନାହିଁ କି ଏହାକୁ କିଏ ଚୋରି କରି ନେଇପାରିବ ନାହିଁ। ବିଦ୍ୟା ଆମ ଜୀବନର ଅମୂଲ୍ୟ ସମ୍ପଦ। ସେଥିପାଇଁ ତ କୁହାଯାଇଛି, ବିଦ୍ୟା ଅଟଏ ମହାଧନ, ବାଳକ କରୁ ଉପାର୍ଜନ। ବିଦ୍ୟା ଅଟଏ ମହାରତ୍ନ, ହୃଦୟକ୍ଷଣ କରି ଯତ୍ନ। ବିଦ୍ୟା ଅଟଏ ମହାମିତ୍ର, ସେ ସଙ୍ଗେ ହୁଅ ହେ ପବିତ୍ର। ବିଦ୍ୟା ଅଟଏ ମହାବଳ, ସେଭଳି ଚୀଣ ଭୂମଣ୍ଡଳ।

ବନ୍ଧୁ, ଜୀବନରେ ଉନ୍ନତି କରିବା ପାଇଁ ଏବଂ ଜଣେ ଭଲ ମଣିଷ ହେବା ପାଇଁ ଶିକ୍ଷା ଏକାନ୍ତ ଆବଶ୍ୟକ। ଆଉ ବାଲ୍ୟକାଳ ହେଉଛି ଶିଖିବାର ପ୍ରକୃତ ସମୟ। ଏ ସମୟରେ ଯିଏ ପରିଶ୍ରମ କରି ବିଦ୍ୟା ଅର୍ଜନ କରେ ସେ ଭବିଷ୍ୟତରେ ଭଲରେ ରୁହେ। ଏ ବିଦ୍ୟା ବା ଜ୍ଞାନ ଦୁନିଆର ସବୁଠାରୁ ବଡ଼ ସମ୍ପତ୍ତି। ଟଙ୍କା ପଇସା ସିନା ଚୋରି ହୋଇପାରେ, କିନ୍ତୁ ବିଦ୍ୟାକୁ କେହି ବି ଚୋରି କରିପାରିବନି। ଏହାକୁ ମଧ୍ୟ କେହି ମୂଲ୍ୟ ଦେଇ କିଣିପାରିବନି। ଏ ବିଦ୍ୟାଧନର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଅନ୍ୟ ଧନ ବାଣ୍ଟି ଚାଲିଲେ ଏହା ସରିଯାଏ, କିନ୍ତୁ ବିଦ୍ୟାଧନକୁ ଦାନ କଲେ ଏହାର କ୍ଷୟ ନାହିଁ, ବରଂ ବଢ଼ିଥାଏ।

ସତରେ ବନ୍ଧୁ, ଏ ବିଦ୍ୟାରୂପକ ଚାପିକାଠିକୁ ଆମ ସମସ୍ତଙ୍କୁ ସାଇତିକି ରଖିବା ପଡ଼ିବ। ସେଥିପାଇଁ ତ ଅନେକ ଗୁରୁତ୍ୱ ରହିଛି, ଅନେକ ମହତ୍ତ୍ୱ ରହିଛି ଆମ ଜୀବନରେ ଏ ବିଦ୍ୟାକୁ ନେଇ, କାରଣ ଏହା ବ୍ୟକ୍ତିକୁ ଜ୍ଞାନ, କୌଶଳ ଏବଂ ନୈତିକ ମୂଲ୍ୟବୋଧ ପ୍ରଦାନ କରି ଏକ ଉନ୍ନତ ଜୀବନ ଗଢ଼ିବାରେ ସାହାଯ୍ୟ କରେ। ଶିକ୍ଷା କେବଳ ବ୍ୟକ୍ତିଗତ ବିକାଶ ପାଇଁ ନୁହେଁ, ବରଂ ସମାଜର ପ୍ରଗତି, ଦେଶର ଉନ୍ନତି ପାଇଁ ମଧ୍ୟ ଏକ ଅପରିହାର୍ଯ୍ୟ ମାଧ୍ୟମ। କେବଳ ଏତିକି ନୁହେଁ, ଶିକ୍ଷା ବ୍ୟକ୍ତିର ଚିନ୍ତାଧାରାକୁ ପରିବର୍ତ୍ତନ କରିବା ସହ ତାକୁ ସମାଜରେ ଏକ ସମ୍ମାନଜନକ ସ୍ଥାନ ଦେଇଥାଏ।

ବନ୍ଧୁ, ଶିକ୍ଷା ହେଉଛି ସମାଜର ମାନଦଣ୍ଡ। ସମାଜକୁ ଉନ୍ନତ, ମହତ ଓ ପ୍ରଗତିଶୀଳ କରିବାରେ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପୁଣି ଜୀବନକୁ ସୁସ୍ଥ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ଶିକ୍ଷା ହିଁ ପଥ ପ୍ରଦର୍ଶକ ସାଜେ। ଦେଶ ଓ ଜାତିର ସାମୂହିକ କଲ୍ୟାଣ ପାଇଁ ଶିକ୍ଷା ଏକ ଅମୋଘ ଅସ୍ତ୍ର ପରି କାର୍ଯ୍ୟ କରେ। ପାଠ ପଢ଼ିବା ଦ୍ୱାରା ମଣିଷ ଭଲମନ୍ଦ, ଉଚିତ ଅନୁଚିତ ଏହା ମଧ୍ୟରେ ପାର୍ଥକ୍ୟ ବୁଝିପାରେ, ଯାହା ତା'ର ଚରିତ୍ର ଗଠନରେ ମଧ୍ୟ ବେଶ ସହାୟକ ହୋଇଥାଏ।

ହଁ ବନ୍ଧୁ, ଶିକ୍ଷା ହେଉଛି ମଣିଷ ଜୀବନର ଏମିତି ଏକ ସମ୍ପଦ ଯାହାର ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ମଧ୍ୟ ରହିଛି। ଶିକ୍ଷା ମାଧ୍ୟମରେ ମଣିଷ ନୂତନ ଜ୍ଞାନ ଆହରଣ କରେ ଏବଂ ତା'ର ଚିନ୍ତା କରିବାର ଶକ୍ତି ଅନେକାଂଶରେ ବୃଦ୍ଧି ପାଏ। ଏହା ସହିତ ଶିକ୍ଷା ବିବେକ, ନୀତିବୋଧ ଓ ଆତ୍ମନିର୍ଭରତାର ପଥ ଦେଖାଏ। କେବଳ ପାଠ୍ୟପୁସ୍ତକର ତଥ୍ୟ ମନେ ରଖିବା ଶିକ୍ଷାର ଲକ୍ଷ୍ୟ ନୁହେଁ। ଜୀବନକୁ ସଠିକ୍ ଭାବେ ବୁଝିବା, ସମସ୍ୟାର ସମାଧାନ କରିବା, ଭଲ ମଣିଷ ହେବା, ଏହା ହେଉଛି ପ୍ରକୃତ ଶିକ୍ଷାର ଉଦ୍ଦେଶ୍ୟ। ଆଉ ଏହି ପ୍ରକାରର ଶିକ୍ଷାକୁ ଗୁଣାତ୍ମକ ଶିକ୍ଷା କୁହାଯାଏ।

0: କିଏ ଜାଣିଛି ବିହନ ଠିକ୍ ସମୟରେ ବୁଣା ଯାଇ ସାରିଛି?
1: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
0: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
1: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ, ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
2: ବନ୍ଧୁ, ଗୁଣାତ୍ମକ ଶିକ୍ଷା ହେଉଛି ଏପରି ଶିକ୍ଷା ବ୍ୟବସ୍ଥା ଯାହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜ୍ଞାନ ସହିତ ଚିନ୍ତନ ଶକ୍ତି, ସୃଜନଶୀଳତା, ନୈତିକ ମୂଲ୍ୟବୋଧ, ଦକ୍ଷତା ଓ ଆତ୍ମବିଶ୍ୱାସର ବିକାଶ କରେ। ଏହା କେବଳ ପରୀକ୍ଷାରେ ଭଲ ନମ୍ବର ପାଇବା ପାଇଁ ନୁହେଁ, ବରଂ ଜୀବନରେ ସଫଳ ଓ ଦାୟିତ୍ୱବାନ ନାଗରିକ ହେବା ପାଇଁ ସାହାଯ୍ୟ କରେ। ଗୋଟିଏ ଦେଶର ପ୍ରଗତି ସେହି ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ନିର୍ଭର କରେ। ଯେଉଁ ଦେଶର ନାଗରିକମାନେ ଶିକ୍ଷିତ ଓ ଦକ୍ଷ, ସେହି ଦେଶ ଉନ୍ନତିର ଶିଖରକୁ ପହଞ୍ଚିପାରେ। ଏହି ଗୁଣାତ୍ମକ ଶିକ୍ଷା ଯୁବପିଢ଼ିଙ୍କୁ ନୂତନ ଆବିଷ୍କାର, ରୋଜଗାର ସୃଷ୍ଟି ଓ ସମାଜର ଉନ୍ନତି ପାଇଁ ପ୍ରେରଣା ଦିଏ।

ବନ୍ଧୁ, ଶିକ୍ଷା ହେଉଛି ସେହି ଆଲୋକ ଯାହା ଅଜ୍ଞାନତାର ଅନ୍ଧକାରକୁ ଦୂର କରି ଜୀବନକୁ ସଫଳତାର ପଥ ଦେଖାଏ, ଆଉ ସେ ପଥ ଦେଖାଇଥାନ୍ତି ଶିକ୍ଷକ। ଶିକ୍ଷକ ହେଉଛନ୍ତି ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ। ସେମାନେ କେବଳ ପାଠ ପଢ଼ାନ୍ତି ନାହିଁ, ବରଂ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ କରିଥାନ୍ତି। ଜଣେ ଆଦର୍ଶ ଶିକ୍ଷକ ଛାତ୍ରଛାତ୍ରୀଙ୍କ ମନରେ ଜିଜ୍ଞାସା, ଆତ୍ମବିଶ୍ୱାସ ଓ ନୂତନ କିଛି ଶିଖିବାର ଇଚ୍ଛା ସୃଷ୍ଟି କରିଥାନ୍ତି। ଶିକ୍ଷକ ହେଉଛନ୍ତି ସେ ପିଲାମାନଙ୍କ ଜୀବନର ମାର୍ଗଦର୍ଶକ। ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ସେମାନଙ୍କର ଦକ୍ଷତା ଓ ଆଗ୍ରହକୁ ଧ୍ୟାନରେ ରଖି ଶିକ୍ଷା ଦେବା ଉଚିତ।

ବନ୍ଧୁ, ଶିକ୍ଷା ହେଉଛି ଆମ ଜୀବନର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର। ଆଉ ଗୁଣାତ୍ମକ ଶିକ୍ଷା ଏପରି ଏକ ଶିକ୍ଷା ପ୍ରଣାଳୀ ଯାହା ମଣିଷକୁ କେବଳ ପୁସ୍ତକୀୟ ଜ୍ଞାନ ଦିଏ ନାହିଁ, ଏହା ଶିଖାଏ ନୈତିକତା, ସୃଜନଶୀଳତା, ଦକ୍ଷତା, ଆତ୍ମବିଶ୍ୱାସ, ପୁଣି ସମାଜ ପ୍ରତି ଦାୟିତ୍ୱବୋଧର ବିକାଶ। କେବଳ ଛାତ୍ରଛାତ୍ରୀ ନୁହନ୍ତି, ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ରହିଛି। ଏହା ବ୍ୟକ୍ତିଗତ ବିକାଶରେ ସାହାଯ୍ୟ କରେ। ଗୁଣାତ୍ମକ ଶିକ୍ଷା ମଣିଷକୁ ନିଜର କ୍ଷମତା ଚିହ୍ନିବାରେ ବି ସାହାଯ୍ୟ କରେ। ଏହା ଆତ୍ମନିର୍ଭର ଓ ଆତ୍ମବିଶ୍ୱାସୀ କରାଇଥାଏ। ପୁଣି ଗୁଣାତ୍ମକ ଶିକ୍ଷା ଲୋକମାନଙ୍କ ମଧ୍ୟରେ ସମାନତା, ସହଯୋଗ ଓ ମାନବିକତାର ଭାବନା ବି ସୃଷ୍ଟି କରାଏ, ଯେଉଁଥିପାଇଁ ସମାଜର ଉନ୍ନତି ହେବା ସହିତ ଦେଶର ବି ବିକାଶ ହୁଏ।

ବନ୍ଧୁ, ଶେଷରେ ଏହା ହିଁ କୁହାଯାଇପାରେ ଯେ ଗୁଣାତ୍ମକ ଶିକ୍ଷା ହେଉଛି ଏକ ସୁନ୍ଦର ଭବିଷ୍ୟତର ଚାବିକାଠି। ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା କେବଳ ଏକ ଆବଶ୍ୟକତା ନୁହେଁ, ଏହା ଏକ ଅଧିକାର। ଏହା ହିଁ ଏକ ଉନ୍ନତ, ସମୃଦ୍ଧ ଓ ସୁସଂସ୍କୃତ ସମାଜର ଭିତ୍ତି ଗଢ଼ିଥାଏ। ତେଣୁ ପ୍ରତ୍ୟେକ ଶିଶୁଙ୍କ ପାଖରେ, ପ୍ରତ୍ୟେକ ଯୁବପିଢ଼ିଙ୍କ ପାଖରେ ଗୁଣାତ୍ମକ ଶିକ୍ଷାକୁ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ। ଆଜିର ଗୁଣାତ୍ମକ ଶିକ୍ଷା ହିଁ ଆସନ୍ତାକାଲିର ଶକ୍ତିଶାଳୀ ରାଷ୍ଟ୍ର ଗଠନ କରିପାରିବ।

0: ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲେ ମୁଁ ଅଭିରାମ ଖୁଣ୍ଟିଆ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ମାଂସର ବିଳାପ। ରଚନା କାଳିନ୍ଦୀ ଚରଣ ପାଣିଗ୍ରାହୀ, ପ୍ରଯୋଜନା ମନୋରଞ୍ଜନ ଦାସ। ନାଟକ ମାଂସର ବିଳାପ।
1: ଏ ଡୋରାଟା କେମିତି ଦୌଡ଼ି ଆସି ମୋ ହାତରୁ ଘାସ ଗୁଡାକ ଛଡେଇ ନଉଛି। ମୁଁ ଜଲିକି ଦଉଥିଲି, ସେ କୁଆଡୁ ଦୌଡ଼ି ଆସି ଛଡେଇ ନଉଛି। ଭାରି ଦୁଷ୍ଟ।
2: ନୋ ନୋ, ଡୋଣ୍ଟ ବି ନାଟି ଡୋରା, ଡୋଣ୍ଟ ବି ନାଟି। ଜେମାମଣିଙ୍କ ବୋଲ ମାନିବାକୁ ପଡ଼ିବ ତୋତେ। ତୁ ଗୋଟାଏ କୁକୁର ହୋଇ ଘାସ ଖାଉଛୁ।
1: ହଁ ଆୟା, ଭାରି ନଟିଏ ଡୋରାଟା, ଜମାର କଥା ମନେ। ଦେଖିଲ ଆୟା, ଦେଖିଲ କୁକୁର କଣ ଘାସ ଖାଏ। ଜଲି ମୁହଁରୁ ଟାଣିନି, ଡୋରାଟା ଆପେ ତ ଖାଉନି, କାଲି କାଢି ପକାଉଛି। ଜଲି ସେଥିରେ ଭାରି ବାଦ। ତାର
2: ବାଦ କରିବନି କେମିତି ଜେମା, ଜଲିର ପରା ଆଜି ଜନ୍ମଦିନ। ନୂଆ ଜରି ପୋଷାକ ପିନ୍ଧିଛି ସେ, ଦେଖୁନ କେଡ଼େ ସୁନ୍ଦର ମାନୁଛି ତାକୁ। ସତେ ଅବା ନୂଆ ବୋହୁଟିଏ। ତୁମେ ଦିନେ ସେମିତି ନୂଆ ବୋହୁଟିଏ ହେବ, ନୂଆ ଶାଢ଼ୀ ପିନ୍ଧିବ, ନୁହେଁ କି ଜେମାମଣି?
1: ନା ନା, ମୁଁ କାହିଁକି।

0: ଭାବି ମୋ ଜଲିକି ଛାଡ଼ି ମୁଁ କୁଆଡେ ଯିବିନି।
1: ହେଲେ ଡୋରାଟା ପରା ତୁମଠାରୁ ଯେ ବେଶୀ ସୁଖ ପାଏ ଏଇ ଜଲିକୁ, ଦଣ୍ଡେ ହେଲେ କୁଆଡେ ତାକୁ ଛାଡ଼ି ସେ ଭଲା ରହିପାରିଲେଣି କି? ମଣିମା ତ ଏବେ ଯେତେ ଧର ଶିକାର ଯାଉଛନ୍ତି, ଜଲିକୁ ସାଥିରେ ନ ନେଲେ ଡୋରା ବି ନ ଯାଏ।
0: ହଁ ହଁ, ଜଲିର ସେଥିରେ ଦେହ ଦୁଃଖ ବେଳେ ଡୋରା କେମିତି ତାକୁ ଦିନ ରାତି ଜଗି ରଖିଲା ଦେଖିଛ ଟିକେ ଆୟା?
1: କାହିଁକି ଜଲି ବି ସେମିତି ଯେ, ଡୋରାକୁ ସେ କ'ଣ କମ୍ ସୁଖ ପାଏ କି? ଆଜି ପୁଣି ଜନ୍ମଦିନରେ ନୂଆ ପୋଷାକ ପିନ୍ଧିଛି ବୋଲି ସୁଆଗତାର କହିଲେ ପରା ନ ସରେ।
0: ନା ନା, ଜଲିର ଆଜି ଜନ୍ମଦିନ ନୁହେଁ ତ, ବାପି ପରା ଏଇଦିନ ତାକୁ ଜଙ୍ଗଲରୁ ପାଇଥିଲେ। ଏଇ ଦେଖିଲ ନାଲ ଜରି ପୋଷାକଟା ଜଲିଟିକୁ ଖାସା ମାନୁଛି ଆଜି ନୁହେଁ କି ଆୟା?
1: ହଁ ହଁ, ଖାସା ମାନୁଛି। ଦେହଟା ତାର କଳା ଛିଟ ଉପରେ ନାଲି ଜରିର ଏ ଜାମାଟା ବେଶ ଖେଳିଛି ତାକୁ। ଡୋରାର ଧଳା ଦେହକୁ ବି ସେମିତି ବ୍ରାଉନ ରଙ୍ଗର ଗରମ ଜାମାଟା, ସତେକି ଗୋଟାଏ ମସ୍ତ ବଡ଼ ଅଫିସର ସେ ନୁହେଁ କି ଜେମା?
0: ନା ନା, ବଡ଼ ଅଫିସର କାହିଁକି ହବ, ଜଲିର ଯେମିତି ଗୋଟେ ଚାକର ସେ।
1: ହଁ, ହେଇ ଦେଖିଲ ଜେମା, ଜଲି ସାମ୍ନାରେ କେମିତି ବସି ପଡ଼ି ଆଗ ଦିଗୋଡ଼କୁ ଯୋଡ଼ି ଦଣ୍ଡବତ କଲା ଭଳି ଚାହିଁଛି, ପୁଣି ପଛପଟେ ତାର ଝଙ୍କା ଲାଙ୍ଗୁଡ଼ଟାକୁ ଗୁଡ଼ାଇ ଆସ୍ତେ ଆସ୍ତେ ଚଅଁର ଭଳି ହଲାଉଛି।
2: ଭାରି କସୁର ହୋଇଛି ମୋର ଜେମାମଣି, ଭାରି କସୁର। ଆପଣଙ୍କୁ ଜୁହାର ହଉଛି, ହଜୁରଙ୍କ କାନରେ ଯେମିତି ଏକଥା ନ ପଡ଼େ।
0: କିରେ ମାଧିଆ, ତୁ କାହିଁକି ଡୋରାକୁ ଜଗି ରଖିଲୁ ଛାଡ଼ିଦେଲୁ? ସେ ମୋ ଜଲି ମୋର ଘାସ ଟାଣିନି, ଆମକୁ ଭାରି ହଇରାଣ କଲାଣି।
2: ମାଫ କରିବେ ଜେମାମଣି, କିଛି ଦୋଷ ନାହିଁ ମୋର।
0: ନା, କିଛି ଦୋଷ ନାହିଁ। ଆଚ୍ଛା ହଉ, ବାପିଙ୍କୁ କହିଦେଉଛି ଏଥର।
2: ସେତେବେଳେ ସେ ଶିକୁଳୁରୁ ଖସି ପଳାଇ ଆସିଛି ମଣିମା। ଜୁହାର ଜେମାମଣି, ମାଫ କରିବେ, କାନ ମୋଡ଼ି ହଉଛି, ଆଉ କେବେ ଦିନେ ଏମିତି ହବନି। ସନ୍ୟା ଜିମା, ମୁଁ ଡୋରାକୁ ଛାଡ଼ିଦେଇ ମଣିମାଙ୍କ ପାଇଁ ତମାଖୁ ସଜାଡ଼ିବାକୁ ଯାଇଥିଲି, ସନ୍ୟାଟା ତାକୁ ସମ୍ଭାଳି ପାରିଲାନି। ହଜୁର, ଡୋରା କ'ଣ ମୋ ଛଡ଼ା ଆଉ କାହାରି କଥା ଶୁଣିବ କି? ସନ୍ୟାଟା ତାକୁ ସମ୍ଭାଳି ନ ପାରିବାରୁ ତାରି ହାତରୁ ଖସି ସେ ପଳାଇ ଆସିଛି। ଜୁହାର ଜେମାମଣି, ହେଇ ଦେଖନ୍ତୁ ମଣିମା ଇଆଡ଼ିକି ବିଜେ ହେଉଛନ୍ତି ବୈଠକଖାନାରୁ ବାହାରି।
0: ହଉ ଯା, ଏଥରଟା ତତେ ଛାଡ଼ିଦେଲି, ଆଉ ଯେବେ ଏମିତି କରିଥିବୁ ନା ତେବେ ଦେଖିବୁ। ଜାଣିଛୁ ଟି ମୁଁ କିଏ?
2: ଜାଣିଛି ଆଜ୍ଞା, ଖୁବ୍ ଜାଣିଛି। ନ ଜାଣିଥିଲେ କି ଆଜି ଯାକେ ମୋର ମୁଣ୍ଡ ରହନ୍ତା। ଜେମାମଣି ଦାନାଦାର ପରା। ହେଇ ଦେଖନ୍ତୁ ଆଜ୍ଞା, ଏ ମଣିମା ଆସିଗଲେ, ପଛେ ପଛେ ତାଙ୍କର ତମାକୁ ହୁକା ଧରି ହୁକା ନିଆ ଫୁଙ୍କି ଫୁଙ୍କି ସନ୍ୟା ଚାଲିଛି କେମିତି, ଆଉ ମଣିମାଙ୍କ ହାତରେ ସେ ଲମ୍ବ ତମାଖୁ ନଳିକା। ମାଫ କରିବେ ଜେମାମଣି, ମୁଁ ଯାଉଛି ତେବେ।
1: ଦେଖିଲ ଜେମାମଣି, ଡୋରା କେମିତି ମଣିମା ଆସିବା ଜାଣିପାରି ସାଙ୍ଗେ ସାଙ୍ଗେ ଦୌଡ଼ି ପଳାଉଛି, ତା ପଛେ ପଛେ ପୁଣି ନାଚି ନାଚିକା ଧାଇଁ ଚାଲିଛି ଜଲି।
0: ଆସିଲି ମୋ ପାଖକୁ, ଗଲେ ଯାଉଛେ ବଦମାସ ଡୋରା, ତା ସାଥିରେ ତୁ ଜମାରୁ ସାଙ୍ଗ ହେଲା ବୁଝିଲୁ? ଏଇ ବୁଟ ଭଜା ଖାଇଲୁ ଜଲି ଡାଲି ନେ, ଭାରି ୱିକେଟ ସେ ଡୋରାଟା ନୁହେଁ କି ଆୟା? ଏଇ ଦେଖିଲ ଆୟା କେମିତି ସେ ଲନ୍ ସାରା ଘୁରି ଯାଉଛି, ଲନ୍ ଭିତରେ ଏଥର ସ୍ଲିଜିନ୍ ଫ୍ଲାୱାର ବେଗ ଗୁଡ଼ିକ କି ସୁନ୍ଦର, ନାଲି ନେଳି ଧଳା ହଳଦିଆ ଫୁଲରେ।

0: ଆସିଲୁ ମୋ ପାଖକୁ?
1: ଗଲେ ଯାଉ ସେ ବଦମାସ ତୋରା, ତା ସାଥିରେ ତୁ ଜମାରୁ ସାଙ୍ଗ ହେଲା, ବୁଝିଲୁ?
0: ଆ
1: ନେ ଏ ବୁଟ ଭଜା ଖାଇଲୁ ଜଲି ଡାଲି?
0: ନେ ଭାରି ୱିକେଟ୍ ସେ ଡୋରାଟା, ନୁହେଁ କି ଆୟା? ଏଇ ଦେଖିଲ ଆୟା କେମିତି ସେ ଲନ୍ ସାରା ଘୁରି ଯାଉଛି, ଲନ୍ ଭିତରେ ଏଥିରେ ସ୍ଲିଜିନ୍ ଫ୍ଲାୱାର ବେଗ୍ ଗୁଡିକ କି ସୁନ୍ଦର ନାଲି ନେଳି ଧଳା ହଳଦିଆ ଫୁଲରେ ଭର୍ତ୍ତି, ତାରି ଭିତରେ ଡୋରା କେମିତି ବିଜୁଳି ଭଳି ଏଣେ ତେଣେ ଛୁଟିଛି, ଭାରି ୱିକେଟ୍, ନୁହେଁ କି ଆୟା?
2: ଓ ୟେସ୍, ଡ୍ୟାମ୍ ୱିକେଟ୍। ତେବେ କ'ଣ କି ଜେମା ମଣି, ସେ ଦୁଇଟା ଯାକ ଭାରି ଦୋସ୍ତ ବି। ଜଲିର ସେଥର ଯେମିତି ଦେହ ଦୁଃଖ ହେଲା, ଡୋରା କେମିତି ତାକୁ ରାତିଦିନ ଜଗି ବସିଲା, ଖାଇବାକୁ ସୁଦ୍ଧା ଜଲି ପାଖରେ ତା ପାଇଁ ଦିଆଗଲା ପରା। କାହିଁ ହେଲେ ଡୋରାଟା ତ ଚମକିଲାନି ସେଥର, ଦେଖିନ
1: ପୁଣି ଯୋଉଥର ଡୋରାର ପାଦ ଜୋଖମ ହେଲା, ଜଲି କ'ଣ ତାର ପାଖ ଛାଡ଼ିଲା କି? ସତେ ଯେମିତି ଜଲିଟା ତୋର ମା। ମୋ ମାଆକୁ ତୁମେ ଦେଖିଛ ଆୟା, ସେ କ'ଣ ମୋତେ ଏମିତି ସୁଖ ପାଆନ୍ତି, ଆଦର କରନ୍ତି।
2: ହଁ ଜେମା, ନିଶ୍ଚୟ ୟାଠାରୁ ବହୁତ ବେଶୀ ଆଦର କରନ୍ତି ତୁମ ମା। ଏ ଯେତେ ହେଲେ ପଶୁଜନ୍ତୁ ପରା, ମଣିଷ ସାଥିରେ ପୁଣି ପଶୁ କେବେ ସମାନ ହେଲେଣି କି?
1: ମୋ ମାଆଙ୍କୁ ଦେଖିଛ ତୁମେ ଆୟା, ସେ ଭାରି ଭଲ ମଣିଷ ଥିଲେ ନା, ଆଉ ଖୁବ୍ ସୁନ୍ଦର ନା?
2: ଅତି ଉତ୍ତମ ମଣିଷ ସେ, ସାକ୍ଷାତ ଠାକୁରାଣୀ। ହଁ ଜେମା, ଏଇ ପରା ମଣିମା ଆସିଗଲେଣି, ଦେଖିଲ ଦେଖିଲ ଡୋରା କେମିତି ତାଙ୍କ ଦୁଇ ଗୋଡ଼ ମଝିରେ ପଶିଯାଇ ଘସି ହୋଇ ଛନ୍ଦି ହୋଇ ଏପାକ ସେପାକ ହଉଛି, ବାଟ ସୁଦ୍ଧା ଚଲାଇ ଦେଉନି ତାଙ୍କୁ। ଦେଖୁଛ ଜେମା, ମାଧିଆଟା ଯେତେ ଉଠାରୁଛି ଟାଣି ଆଣି ପାରୁନି ଜମାରୁ ତାକୁ, ମଣିମା ଖାଲି ହସୁଛନ୍ତି, ଦେଖୁଛ?
3: ତମକୁ ନ ମାନି ପୁଣି ଯିବ କୁଆଡେ ସେ?
1: ହଁ ବାପି, ସେ ମାନନ୍ତା ଯେ ଏ ବଦମାସ ଡୋରା ତାକୁ ଜମାରୁ ଛାଡ଼ୁନି ପରା, ଗୋଡ଼ି ଗୋଡ଼ି ତାକୁ ଜଗି ରହିଛି ଯେମିତି।
3: ଦିହିଁକି ଦିହେଁ ଭାରି ସୁଖ ପାଆନ୍ତି କି ନା, ସେଇଥିପାଇଁ।
1: ଆରେ ଦେଖିଲୁ ବାପି, ଏ ବୁଲା କୁତି ଗୁଡିକ ଜଲିକୁ କେମିତି ଚାହିଁଛନ୍ତି, ସତେ ଯେମିତି ଖାଇଯିବେ ତାକୁ ସେମାନେ।
3: ନା ନା, ଜଲିର କେହି ରୁମ ବଙ୍କା କରିପାରିବେନି ମା, ଏଇଟା ଡୋରା ଉପରେ ତାଙ୍କ ନଜର ପଡ଼ିବା କିଣି କେମିତି ଲାଙ୍ଗୁଡ଼ ଯାକି ମୁହଁ ତଳୁ କରି ଗୋଟେ ଗୋଟେ ଖସି ପଳାଉଛନ୍ତି। ଆଚ୍ଛା ମା, ଏଥର ତୁମେ ୱାସ୍ ଭିତରକୁ ଗଲ, କାକର ଫରା ପଡ଼ିଲାଣି, ଥଣ୍ଡା ଧରିବ। ଏଇ ଦେଖ ଦେବାନ ସାହେବ କାହିଁକି ତରବ ହେଇ ଆସୁଛନ୍ତି, କିଛି ହୁଏ ଜରୁରୀ କାମ। ଆୟା
2: ଆସନ୍ତୁ ଜେମା ମାନେ,
1: ଜଲି ଜଲି ଯିବନି ମୋ ସାଥିରେ?
3: ନିଶ୍ଚୟ ଯିବ ମା। ମାଧିଆ
4: ହଜୁର ଚାଲନ୍ତୁ ଜେମାମଣି, ଜଲି ଆଉ ଡୋରାକୁ ନେଇ ମୁଁ ଯାଉଛି।
3: କ'ଣ କି ଦେବାନ ସାହେବ, ହଠାତ୍ ଏମିତି ଅସମୟରେ କିଛି ଜରୁରୀ କାମ?
5: ମାଫ କରିବା ହଜୁର, ଗୋଟାଏ ଏକ୍ସପ୍ରେସ୍ ଟେଲିଗ୍ରାମ।
3: ଏକ୍ସପ୍ରେସ୍ ଟେଲିଗ୍ରାମ ଦେଖି। ହେଲା, ଡିଆଇଜି ହାମିଲଟନ ପଠାଇଛନ୍ତି, ଗଲାଥର ପରା କଟକରେ ତାଙ୍କ ଘରକୁ ମୋତେ ସେ ନିମନ୍ତ୍ରଣ କରିଥିଲେ, ତେଣୁ ତାଙ୍କୁ ମଧ୍ୟ ମୋତେ ପ୍ରତି ନିମନ୍ତ୍ରଣ କରିବାକୁ ପଡ଼ିଥିଲା, ସେଇ ନିମନ୍ତ୍ରଣଟା ରକ୍ଷା କରି ସେ ଆସୁଛନ୍ତି। ଏଥର କ'ଣ କିଛି ଅସୁବିଧା ହେବ କି ଦେବାନ ସାହେବ?
5: ଅସୁବିଧା ଆଉ କ'ଣ ହଜୁର, ଇଣ୍ଡିଆନ ଆଉ ୟୁରୋପିଆନ ଦୁଇଟା ଯାକ ଗେଷ୍ଟ ହାଉସ ଟିପ୍ଟପ୍ ଅବସ୍ଥାରେ ରହିଛି ବରାବର ହଜୁର।
3: କିନ୍ତୁ ହାମିଲଟନ ଯେ ସପରିବାରରେ ଆସୁଛନ୍ତି,
5: ସପରିବାର ବୋଇଲେ ତ ମିଷ୍ଟର ହାମିଲଟନ, ମିସେସ୍ ହାମିଲଟନ ଆଉ ମିସ୍ ହାମିଲଟନ, ଆମ ୟୁରୋପିଆନ ଗେଷ୍ଟ ହାଉସ ପାଇଁ ସେ ତିନି ଜଣଙ୍କ ପାଇଁ ଯଥେଷ୍ଟ ହବ ହଜୁର।
3: ଠିକ କହିଛନ୍ତି, ସେଥର ସିନା ଲାଟ ସାହେବ ସଦଳ ବେଳେ ଆସିଥିବାରୁ ଦୁଇଟା ଯାକ ଗେଷ୍ଟ ହାଉସ ଦରକାର ପଡ଼ିଲା।
5: ଡିଆଇଜି ସାହେବଙ୍କ ସାଥିରେ ଆଉ ବି କେହି ପୋଲିସ ଅଫିସର ଆସିଥିଲେ, ତାଙ୍କ ପାଇଁ ଇଣ୍ଡିଆନ ଗେଷ୍ଟ ହାଉସ ଟା ମଧ୍ୟ ଠିକ ରହିଛି ହଜୁର।
3: କିନ୍ତୁ ଡିଆଇଜିଙ୍କର ଯେ ଅସଲ ମତଲବ ହେଲା ଶିକାର,
5: ଶିକାର ପାଇଁ ତ ତଣ୍ଟିକଟା ଜଙ୍ଗଲ ଡାକ ବଙ୍ଗଳାଟା ଆଗରୁ ପ୍ରସ୍ତୁତ ରହିଛି।
3: ଆଗରୁ?
5: ହଁ ହଁ ହଜୁର ହଁ, ଆମର ପୁରା ଷ୍ଟାଣ୍ଡିଂ ଅର୍ଡର, ସବୁ ବର୍ଷ ସେଠାରେ ଶିକାର ପାଇଁ ଖ୍ରୀଷ୍ଟମାସ ଆଗରୁ ବ୍ୟବସ୍ଥା କରାଯାଇଥାଏ।
3: ସତେ ତ, ମୋର ଆଦୌ ମନେ ନଥିଲା ସେ କଥା, ଧନ୍ୟବାଦ ଦେବାନ ସାର। କିନ୍ତୁ ତଣ୍ଟିକଟା ଡାକ ବଙ୍ଗଳା ଯେ ଏଠାରୁ 12-14 ମାଇଲ ବାଟ ହବ,
5: କିଛି ଚିନ୍ତା ନାହିଁ ହଜୁର, କିଛି ଚିନ୍ତା ନାହିଁ, କାଲି ସକାଳୁ ସେଠିକି ଲୋକ ଯାଇ ତମ୍ବୁ ପକେଇଦେବେ, ସେସବୁ ତଦାରଖ କରିବାକୁ ମୁଁ ସେକେଣ୍ଡ ଅଫିସରକୁ ପଠେଇ ଦେଉଛି ଆଜ୍ଞା।
3: ସେଠାରେ ପାହାଡ ଜଙ୍ଗଲ ଛଡ଼ା ଗାଁ ଗଣ୍ଡା ଯେ କିଛି ନାହିଁ, ଏଣେ ହାମିଲଟନ ଯେ ଯୁଦ୍ଧ ପର୍ଯ୍ୟନ୍ତ ଖାଣ୍ଟି ଗୋରା ମିଲିଟାରୀ ଅଫିସର, କିଛି ଟିକେ ତାଙ୍କର ଅସୁବିଧା ହେଲେ ମୁଁ ଆଉ ପଦାରେ ମୁହଁ ଦେଖି ପାରିବିନି।
5: ଆମେ ତେବେ ସବୁ ଅଛୁ କାହିଁକି ହଜୁର, ଛେଳି ମେଣ୍ଢା ଗୋରୁ କୁକୁଡ଼ା ଯାହା ଇଚ୍ଛା ତାଙ୍କର, ଯୋଉଦିନ ସବୁ ମହଜୁଦ ରହିବ ଖାଇବା ପାଇଁ।
3: କିନ୍ତୁ ସେ ପଶୁ ପକ୍ଷୀ ଜନ୍ତୁ ଗୁଡା ଯେମିତି ରୋଗିଣା ନ ହୁଅନ୍ତି,
5: ପରୀକ୍ଷା କରିବାକୁ ପଶୁ ଡାକ୍ତର ଯାଇ ବରାବର ନମଦ କରୁଥିବେ, ହଜୁରଙ୍କୁ କୌଣସି ବିଷୟରେ ଚିନ୍ତା କରିବାକୁ ଦେବିନି, ଯଦି ସେମିତି କିଛି ଘଟେ ତା ଆଗରୁ ମୁଁ ଇସ୍ତଫା ଦେଇସାରିଥିବି ହଜୁର।
3: କିନ୍ତୁ ଆପଣଙ୍କ ଇସ୍ତଫା

0: ଦାଖଲ ଫଳରେ ମୋ ଅପମାନ ତ କମିବନି କି ସମ୍ମାନ କଦାପି ବଢିବନି, ବରଂ
1: ନାଇଁ ହଜୁର ନାଇଁ ନାଇଁ ନାଇଁ, ନିଶ୍ଚିନ୍ତ ରୁହନ୍ତୁ, ଏକାବେଳେକେ ସବୁ ଠିକ କରିଦେଉଛି ମୁଁ।
0: ଆଗ ଆପଣ ଟେଲିଗ୍ରାମର ପ୍ରାପ୍ତି ସ୍ୱୀକାରତା କରିସାରି ସାହେବଙ୍କୁ ମୋର ଅଭିନନ୍ଦନ ଜଣାଇ ଦିଅନ୍ତୁ। ଆଜି ରାତିରେ
1: ସାଙ୍ଗେ ସାଙ୍ଗେ ସାଙ୍ଗେ ସାଙ୍ଗେ ହଜୁର।
0: ହଁ ଶୁଣନ୍ତୁ, ଶିକାର ନ ମିଳିଲେ ଯେ ସବୁ ଅକାରଣ, ସେଥିପାଇଁ ଆଗରୁ ଆମକୁ ଟିକେ ନିଶ୍ଚିନ୍ତ ହେବାକୁ ପଡିବ।
1: କେତୋଟା ଶିକାର ନେଇ ଆଗରୁ ବଣ ଭିତରେ ଛାଡ଼ିବାକୁ ହବ ତ ଆଜ୍ଞା? ହଁ ସବୁଥର ପରି ସେ ବ୍ୟବସ୍ଥା ରହିଛି। ତେବେ ସାହେବ କଣ ବାଘ ଶିକାରକୁ ସୁଖ ପାଆନ୍ତି କି? ହଁ ମିଲିଟାରୀ ଅଫିସର ପରା ପାଇଲେ ପାଉଥିବେ, ତାହେଲେ କିନ୍ତୁ ବାଘ ଆଣି ବଣରେ ଛାଡ଼ିବା ତ ମୁସ୍କିଲ ହଜୁର। ଆଉ ଯଦି ହାତୀ ଶିକାର କରିବେ ତେବେ କଣ ହାତୀ ଖେଦା ଏତେ ଜଲ୍ଦି ହେଇପାରିବ କି ହଜୁର?
0: ନା ନା, ଏଇ ଦେଖନ୍ତୁ ଆପଣଙ୍କର ଅକଲ, ସାହେବ କଣ ବାଘ ହାତୀ ଶିକାର କରିବାକୁ ଆସୁଛନ୍ତି? ପକ୍ଷୀ ହରିଣ ହେଲେ ତାଙ୍କର ଚଳେ, ଛୁଟି କଟେଇବା ଭିତରେ ଟିକେ ମନ ଖୁସି କରିବା, ଫୁର୍ତ୍ତି କରିବା, ବୁଝିଲେ?
1: ଖୁବ୍ ବୁଝିଲି, ଖୁବ୍ ବୁଝିଲି ହଜୁର, ଖୁବ୍ ବୁଝିଲି। ହଁ ସାହେବ ପୁଣି ତାଙ୍କ ୱାଇଫ ପୁଣି ଡକ୍ଟରଙ୍କୁ ଘେନି ଏଠିକି ଆମର ଶୀତ ଛୁଟା କଟେଇବେ ଏଥର। ଆମେ ଖାଲି ଦୁଇ ଚାରି ଡଜନ ଛେଳି ହରିଣ ସେଇ ଜଙ୍ଗଲ ଭିତରେ ଛାଡ଼ିଦେଲେ ହେଲା, କିନ୍ତୁ ହଜୁର ଚଢ଼େଇ ଗୁଡ଼ାଙ୍କୁ ତ ପାରି ହବନି। ତେଳାଙ୍କୁ ଖବର ଦେଇ ଚଢ଼େଇ ଗୁଡ଼ାରେ ଅଠା ଲଗେଇ ଗଛ ଡାଳରେ ବସିବା ପାଇଁ ବେଳ କାହିଁ ହଜୁର? ତେବେ ଅଜଗରିକ ଅହିରାଜ ନହେଲେ ଦୁଇ ଚାରିଟା ଗୋଖର ସାପ ଯଦି ଚାହାନ୍ତେ?
0: ନା ନା, ମହା ମୁସ୍କିଲ, ସାପ ଦେଖିଲେ ସେମାନେ ଡରିବେ। ଭାରତ ବର୍ଷର ବଡ଼ ବିଜ୍ଞାପନ ଯେ ସାପ, ଆଉ ଦଶ ବାରଟା ହରିଣ ଗୋଡ଼ରେ ଲମ୍ବ ସରୁ ଦୌଡ଼ି ବାନ୍ଧି ଲୋକେ ଯେମିତି ବଣ ଭିତରେ ଲୁଚି ରହନ୍ତି, ନହେଲେ ହରିଣ ଶିକାର କରୁ କରୁ ସାହେବ ଯଦି ମଣିଷ ଶିକାର କରିପକାନ୍ତି ସେଥିପାଇଁ ଦାୟୀ ହେବେ ଆପଣ ଦେବାନ ସାର।
1: କଦାପି ନୁହେଁ, କଦାପି ନୁହେଁ ହଜୁର, ମୋ କାମରେ କେବେ ହେଲେ କିଛି ଅସାବଧାନତା ଦେଖିଛନ୍ତି କି ହଜୁର? ସେଥର କମିଶନର ସାହେବ ଆସିଲା ବେଳେ ଯେମିତି ସବୁ ଥଣ୍ଟିଆ ପୁଣି ମଣିଷକିଆ କିମ୍ବିର ଧରେ ଆଣି ନଈଟା ପୁରେ ପୋଖରିଆ ଭିତରେ ଛାଡ଼ିଦେଲୁ, ଶିକାର କରି ଖୁସି ହେଇ ସାହେବ ମୋତେ ସାର୍ଟିଫିକେଟ୍ ଦେଇଯାଇଛନ୍ତି ହଜୁର।
0: ସବୁ ଜାଣିଦେବାନ ସାର୍, ତଥାପି ଆଉ ଥରେ ଆପଣଙ୍କର ମନେ ପକେଇ ଦେବାଟା।
1: ହଁ ହଁ ହଜୁର, ମନେ ପକେଇବେନି ତ ଆଉ କିଏ ପକେଇବ ହଜୁର, ଯେ ମା ବାପ।
0: ହଁ ଆଉ ଦେଖନ୍ତୁ, ଦିଆଜୀ ସାହେବଙ୍କର ଯେମିତି କର୍ଣ୍ଣଗୋଚର ହୁଏ ଯେ କ୍ୟାମ୍ପରେ ଯେତେ ଦୁଧ ଅଣ୍ଡା ମାଂସ କୁକୁଡ଼ା ରୋଜ ଖର୍ଚ୍ଚ ହୁଏ ସେସବୁ ଟିକିନିକି ଭାବରେ ଭେଟେନାରୀ ଡାକ୍ତରଙ୍କ ପରୀକ୍ଷାରେ ପାସ୍ କରିସାରି ସାହେବଙ୍କ ରନ୍ଧନଶାଳକୁ ଅଣାଯାଏ, ତାହା ନହେଲେ ଯେ ଆମର ସବୁ ପରିଶ୍ରମ ପଣ୍ଡ।
1: କୌଣସି ବିଷୟରେ କିଛି ମାତ୍ର ତ୍ରୁଟି ହବନି ହଜୁର, ସେଗୁଡ଼ାକ ତ ହେଲା ମାମୁଲି କଥା।
0: ହଁ ଆଉ ଶୁଣନ୍ତୁ
1: ଆଜ୍ଞା,
0: ଆପଣ ସବୁବେଳେ ଏମିତି ମୋତେ ମଣିମା ହଜୁର ବୋଲି ଡାକିବେନି।
1: କାହିଁକି ହଜୁର?
0: ଏଇ ସାଙ୍ଗେ ସାଙ୍ଗେ ପୁଣି ସେଇ ହଜୁର ହଜୁର, ମଣିମାର ଯୁଗ ତ ନାହିଁ ଦେବାନ ସାହେବ, ଟଙ୍କା ଯାଇ ପରା ନୋଟ ବାହାରିଲାଣି, ଯାହା ଅଚଳ ହେଇପଡ଼ିଛି ତାକୁ ଆଉ ବ୍ୟବହାର କଲେ ଚଳିବ କେମିତି? ଏସବୁ ଛାଡ଼ିବାକୁ ହବ ଦେବାନ ସାହେବ, ପାସୋରି ଦେବାକୁ ପଡ଼ିବ।
1: ପାସୋରି ହବ କେମିତି ଆଜ୍ଞା, ହଜୁରଙ୍କୁ ତ ପୁଣି ଖୋଦ ଇଂରେଜ ସରକାର KCI ଉପାଧିରେ ଭୂଷିତ କରିଛନ୍ତି, ଭାରତ ସାମ୍ରାଜ୍ୟର ନାଇଟ କମାଣ୍ଡର ପରା ହଜୁର।
0: ତାର ଅର୍ଥ ହେଲା ମୁଁ ଜଣେ ସାର୍ ବା ମହାଶୟ ବ୍ୟକ୍ତି, ଆପଣ ମୋତେ ସାର୍ ବୋଲି ଡାକିପାରନ୍ତି।
1: ସାର୍ଟା ତ ବିଦେଶୀ ଶବ୍ଦ ହଜୁର, ସାର୍ ତ ସ୍କୁଲ ପିଲାମାନେ ତାଙ୍କ ମାଷ୍ଟରଙ୍କୁ ଡାକନ୍ତି।
0: ସ୍କୁଲ ପିଲାଙ୍କ କଥା ଛାଡ଼ନ୍ତୁ, ଏଇ ଯେ ପୋଲିସ DIG ଆସୁଛନ୍ତି ନା, ସିଏ କଦାପି ହଜୁର ମଣିମା ଆଜ୍ଞା ଅବଧାନ କଥାଗୁଡ଼ାକ ପସନ୍ଦ କରିବେନି, ଶୁଣିଲେ ଖାଲି ହସିବେ। ଇଂରେଜ ଜାତି ପରା ସେମାନେ, ଅନେକ ବର୍ଷ ଓଡ଼ିଶାରେ ରହି ଓଡ଼ିଆ କହିବା ବୁଝିବା ତାଙ୍କ ପକ୍ଷରେ ସହଜ ହେଇ ପଡ଼ିଲାଣି କି ନା, ଠିକ ଏଇ ଆମ କଟକ କଲେଜିଏଟ୍ ସ୍କୁଲର ହେଡ଼ମାଷ୍ଟର ହେଣ୍ଡରସନ୍ ସାହେବଙ୍କ ଭଳି। ଆପଣଙ୍କ ମୋର ଏସବୁ ଶବ୍ଦ ଶୁଣିଲେ ସେମାନେ ଆମକୁ ପୁରୁଣା କାଳିଆ ମରଟି ଭାବି ହସିବେ ସିନା।
1: କଦାପି ନୁହେଁ, କଦାପି ନୁହେଁ ହଜୁର, କଦାପି ନୁହେଁ ହଜୁରଙ୍କୁ କହିବେ ପୁରୁଣା କାଳିଆ ମରଟି, ଆଉ ତାହେଲେ ଅପ୍ ଟୁ ଡେଟ୍ କୁହାଯିବ କାହାକୁ ହଜୁର?
0: ଅପ୍ ଟୁ ଡେଟ୍? ହଁ ମୁଁ ଆଉ ମୋର ଦେୱାନ ସାହେବ ଆପଣ ନୁହେଁ କି? ମୁଁ ଜଣେ ବିଲାତ ଫେରନ୍ତା, ଆଉ ଆପଣ ହେଲେ ଇଂରେଜ ପଢୁଆ।
1: କଲେଜିଏଟ୍ ସ୍କୁଲ ହେଣ୍ଡରସନ୍ ସାହେବଙ୍କ ପାଖରେ ମୁଁ ପଢିଛି ଆଜ୍ଞା, ସିଏ ତ ନିଜେ ଓଡ଼ିଆରେ ବହି ଲେଖିଛନ୍ତି, କିନ୍ତୁ ସେଇମାନେ ତ ପୁଣି ୟୋର ଅନର, ୟୋର ମେଜେଷ୍ଟି, ୟୋର ହାଇନେସ୍, ମି ଲର୍ଡ ଏମିତି କେତେ କଥା ବାହାର କରିଛନ୍ତି ଆଜ୍ଞା।
0: ଆପଣଙ୍କୁ ପାରି ହବନି ଦେୱାନ ସାହେବ, ଆଉ ପାରି ହବନି, ଏ ବିଷୟରେ ମଧ୍ୟ ଅନେକ କଥା ଭାବିଛନ୍ତି ଦେଖୁଛି।
1: ହଜୁରଙ୍କ ଠାରୁ ଯେତିକି ଶିଖିଛି ସେତିକି, ହଜୁର ତ କେତେ ଥର ବିଲାତ ଯାଆସ କଲେଣି, ତେବେ ଉଆସ ଭିତରେ କାହିଁ ହେଲେ ଟିକେ ବିଲାତି କାଇଦା ଦେଖିବା ଯେ ମୁସ୍କିଲ।
0: ସେଟା ମୋର କିଛି ହେଲେ ବାହାଦୁର ନୁହେଁ ଜାଣନ୍ତି, ବାହାଦୁରୀଟା ଉଆସର। ଆପଣ ତ ଜାଣନ୍ତି କେତେକ ନୈତିକ ଲୋକ ମୋତେ ଭ୍ରଷ୍ଟାଚାରୀ ବିଧର୍ମୀ ବୋଲି ବିଚାରନ୍ତି, ତାର କାରଣ ମୁଁ ଉଆସ ଭିତରେ ଖିଆ ପିଆ ଆଚାର ବ୍ୟବହାର ଚାଲିଚଳନରେ କିଛି ବିଦେଶୀ ଢଙ୍ଗ ପୁରେଇବାର ଚେଷ୍ଟା କରିଛି ମାତ୍ର, କିନ୍ତୁ ପାରି ନାହିଁ। ଆଚ୍ଛା ଆସନ୍ତୁ, ଆପଣ
1: ଆସୁଛି ହଜୁର, ଆଉ କିଛି କହିବାକୁ ଅଛି କି?
0: ହଁ ଦେଖିବେ, ଆମ ଷ୍ଟକ୍ରୁ ସାହେବଙ୍କ ଗାଡ଼ିରେ ପେଟ୍ରୋଲ ଯେମିତି ସବୁବେଳେ ଭରା ହେଇ ରହେ, ଆଉ ଯେମିତି ଭରା ହେଇ ରହେ ବିୟର ବ୍ରାଣ୍ଡି ହୁସ୍କି ସାମ୍ପେନ୍,
1: କିଛି କିଛି କାହିଁରେ ଗଲତି ହବନି ହଜୁର।
0: अच्छा डोरा और जल

0: ଡୋରାକୁ ତ ଯିବାକୁ ପଡ଼ିବ ଶିକାର ଜାଗାକୁ, ଆଉ ସେ ବି ଛାଡ଼ି ଯାଇପାରିବନି ଜଲିକୁ ତାର। ଅତଏବ ଏଥର ମଧ୍ୟ ଦୁହିଁକୁ ନେବାକୁ ପଡ଼ିବ ସବୁଥର ଭଳି ହଜୁର।
1: ଆଚ୍ଛା, ସେଇ ଯେ ପାହାଡ଼ ମୁଣ୍ଡିଆ ଗେଷ୍ଟ ହାଉସ୍ ପାଖରେ ନା ତାର
0: ଭାରି ଭୋଳା ମନ ହଜୁରଙ୍କର, ନିଜେ ପୁରା ତାର ଆଜ୍ଞା ନାଁ ଦେଇଛନ୍ତି ହଜୁର ଦିଗନ୍ତ।
1: ହଁ ହଁ ହଁ, ସେଇ ଦିଗନ୍ତ ପାହାଡ଼ ଉପର ରାସ୍ତାଟା ଠିକ ଅଛି ତ?
0: ସେଟାକୁ ତ ଯାହା ଖାଲି ଚଲା ବାଟ ହଜୁର।
1: ଆଚ୍ଛା ଠିକ ଅଛି, ସେମାନେ ତ ସବୁ ବାଟକୁ ଧୁରନ୍ଧର।
0: ହଁ, ନଇଲେ କି ସେମାନେ ସାତ ସମୁଦ୍ର ତେର ନଈ ପାର ହେଇ ଏ ଦେଶରେ ଆସି ରାଜୁତି କରନ୍ତେ ହଜୁର। ମୁଁ ଆସୁଛି ହଜୁର।
1: ଆଚ୍ଛା ଆଚ୍ଛା।

0: ଆପଣଙ୍କ ଶକୁନ୍ତଳା ଓ ଦୁଷ୍ମନ୍ତ ତାଙ୍କର ତଲାକ୍ ମ୍ୟାରେଜ୍ ହୁଏ ନୁହେଁ କି? ଦୁଷ୍ମନ୍ତ ପରା ମ୍ୟାରେଜ୍ ଆଗରୁ ଶକୁନ୍ତଳାକୁ ପ୍ରେମ କରନ୍ତି। ମୁଁ ଶକୁନ୍ତଳାର ଇଂରେଜ ଅନୁବାଦ ପଢ଼ିଛି ମିଷ୍ଟର ଦେଓ। ଜର୍ମାନୀର ମହାକବି ଗେଟେ ମଧ୍ୟ ତାର ଖୁବ୍ ପ୍ରଶଂସା କରିଛନ୍ତି। ଆପଣଙ୍କ ଇଣ୍ଡିଆରେ ତ ସେଭଳି ପ୍ରଥା ରହିଛି।
1: ଇଣ୍ଡିଆରେ ସବୁ ପ୍ରକାର ପ୍ରଥା ରହିଛି ବୁଝିଲେ, ସବୁ ପ୍ରକାର ପ୍ରଥା, ଯାହା ଅବଶ୍ୟ ସମାଜ ବିରୋଧରେ ଯାଏ ନାହିଁ। ମିସ୍ ହାମିଲଟନ, ଜଣେ ସ୍ତ୍ରୀ ଜଣେ ପୁରୁଷ, ଜଣେ ପୁରୁଷ ବହୁ ସ୍ତ୍ରୀ, ପୁଣି ଜଣେ ସ୍ତ୍ରୀ ବହୁ ପୁରୁଷ, ସେଗୁଡ଼ା ଅବଶ୍ୟ ପ୍ରାଚୀନ ପ୍ରଥା। ହ୍ୟୁମରସ୍ ନାହିଁ ମିସ୍ ହାମିଲଟନ, ଆପଣଙ୍କର ଇଂଲଣ୍ଡରେ ଆହୁରି ଅନେକ ହ୍ୟୁମରସ୍ ପ୍ରଥା ଅଛି।
0: କିନ୍ତୁ ଆପଣଙ୍କ ଇଣ୍ଡିଆନ ମାନେ ଖୁବ୍ ଗୋଟେ ଗର୍ବ କରନ୍ତି କି ନା ମରାଲିଟି ନେଇ। ସତେ ମିଷ୍ଟର ଦେଓ, ମୁଁ ଏଭଳି ଗର୍ବର କିଛି ଅର୍ଥ ବୁଝିପାରେନି। ମରାଲିଟି ମରାଲିଟି, ଖାଲି ଏଇ କଥାରେ ଆପଣଙ୍କ ଦେଶଟା ଯେମିତି ଉଚ୍ଛନ୍ନ ହେଇଗଲା।
1: ଆପଣ କାହିଁକି ବୁଝିବେ ମିସ୍ ହାମିଲଟନ, ଆପଣ ନିଜ ଦେଶର ଗର୍ବ ସିନା ବୁଝିବେ, ଅନ୍ୟ ଦେଶର ଗର୍ବ ବୁଝିବା ଆପଣଙ୍କର କି ଦରକାର?
0: ଓ ଆପଣଙ୍କ ସେକେଣ୍ଡ ଡଟର ସେଇ ଜଲି କଥା କୁହନ୍ତୁ ନା, ଦ୍ୟାଟ ଫୋର୍ ଲେଗେଡ୍ ଆନିମାଲ, ସେଇ ଚତୁଷ୍ପଦ ଜନ୍ତୁ।
1: ଶୁଣନ୍ତୁ ତାହେଲେ ଏଇ ଦ୍ୱିପଦ ଜନ୍ତୁ ମୁହଁରୁ ସେଇ ଚତୁଷ୍ପଦ ଜନ୍ତୁଟିର କାହାଣୀ।
0: ହାଉ ଇଣ୍ଟରେଷ୍ଟିଂ, ହାଉ ଲଭ୍ଲି ୟୁ ଆର୍ ମିଷ୍ଟର ଦେଓ। କୁହନ୍ତୁ କୁହନ୍ତୁ।
1: ଶୁଣନ୍ତୁ, ଥରେ ମୁଁ ଠିକ ଏଇ ଜାଗାରେ, ଠିକ ଏଇ ଡାକବଙ୍ଗଳାରେ ଆସି ଶିକାର ପାଇଁ କ୍ୟାମ୍ପ କରିଥାଏ। ଜିଲ୍ଲା କଲେକ୍ଟର ମିଷ୍ଟର ଫର୍ଗୁସନ୍ ମୋର ଅତିଥି ହେଇଥାଏ।
0: ଓ ମିଷ୍ଟର ଫର୍ଗୁସନ୍, ମିଷ୍ଟର ଫର୍ଗୁସନ୍ ଆସିଥିଲେ, ମୋର ଜଣେ ଘନିଷ୍ଠ ବନ୍ଧୁ। ସେ ଦୁହେଁ ଏକ ସାଙ୍ଗରେ ଚିଲିକାରେ ବୋଟ୍ ଚଳାଇ ପକ୍ଷୀ ଶିକାର କରିଛୁ।
1: ସେଇ ଜଙ୍ଗଲରେ ମିଷ୍ଟର ଫର୍ଗୁସନ୍ ଆଉ ମୁଁ ଶିକାର ଖୋଜି ବୁଲୁଥିବା ବେଳେ ଗୋଟେ ଚମତ୍କାର ଦୃଶ୍ୟ ଦେଖିଲୁ।
0: ୱଣ୍ଡରଫୁଲ, କି ଚମତ୍କାର ଦୃଶ୍ୟ ଦେଖିଲେ ମିଷ୍ଟର ଦେଓ କୁହନ୍ତୁ? ହୋ ୟୁ ଆର୍ ଭେରି ଇଣ୍ଟରେଷ୍ଟିଂ।
1: ଜଲି ସେତେବେଳେ ଛୋଟ ଛୁଆଟି, ବୋଧହୁଏ 4-5 ମାସର, ମୋଟେ 4-5 ମାସର। ହଁ, ଦୂରରେ ଏଇ ବିରାଟ ପିଆଶାଳ ଗଛଟା ଦେଖିପାରୁଛନ୍ତି ମିସ୍ ହାମିଲଟନ, ଏଇ ଦୂରରେ?
0: ହଁ ହଁ, ଖୁବ୍ ପାରୁଛି। ତା ପାଖରେ ଆଉ କେତୋଟା ଛୋଟ ଛୋଟ ଗଛ ନୁହେଁ କି? ମହୁଲ ଗଛ ହେବ କି? ମହୁଲ ଫୁଲର ଗନ୍ଧଟା ଭାରି ମିଠା ନୁହେଁ କି ମିଷ୍ଟର ଦେଓ?
1: ସେଇ ଶାଳ ଗଛ ମୂଳେ ଠିଆ ହେଇଥାଏ ଜଲି ଆଉ ତାର ମା। ଜଲି ତା ମା ଠାରୁ

0: ଜଲି ତା ମା ଠାରୁ ଦୁଧ ଖାଉଥାଏ। ଖୁବ ଖୁସି ହେଇ ନିଶ୍ଚିନ୍ତରେ।
1: ତାପରେ ତାପରେ କଣ ହେଲା ମିଷ୍ଟର ଦେଓ?
0: ମିଷ୍ଟର ଫର୍ଗୁସନ ମୋ ସାଥିରେ ଗୋଟେ ବାଜି ମାରିଲେ ଯେ ମୁଁ ଖାଲି ମାଆକୁ ତାର ଲକ୍ଷ୍ୟ କରି ଗୁଳି ମାରିପାରିବି କି ନାହିଁ, ଅଥଚ ପିଲାର କିଛି ହବନି।
1: ୱଣ୍ଡରଫୁଲ, ଚମତ୍କାର ବାଜି। ଆଚ୍ଛା ତାପରେ କଣ ହେଲା?
0: ମୁଁ ତାଙ୍କ ବାଜିକୁ ଗ୍ରହଣ କଲି। ମୋର ଗୋଟାଏ ଗୁଳିରେ ଜଲିର ମା ସେଇଠି ତଳି ପଡ଼ିଲା, କିନ୍ତୁ ନିର୍ବୋଧ ଶିଶୁ ଜଲିଟି ଅବାକ ହେଇ ଠିଆ ହେଇଥାଏ ଆଉ ମାଆକୁ ତାର ଚାହିଁ ରହିଥାଏ। ବୁଝିବାକୁ ବୋଧେ ଚେଷ୍ଟା କରୁଥାଏ ମା ତାର କାହିଁକି କିଛି ସମୟ ପାଇଁ ଛଟପଟ ହେଇ ନିଶ୍ଚଳ ହେଇ ପଡ଼ି ରହିଲା। ପାଖକୁ ଯାଇ ଦେଖିଲୁ ଗୁଳିଟା ଠିକ୍ ତା ମାଆର ତୁଟି ପାଖରେ ବାଜିଛି, ସେଇଠି ରକ୍ତ ଭରି ଘାସ ଗୁଡ଼ାକ ଲାଲ ହେଇ ପଡ଼ିଥାଏ ଆଉ ମୁହଁରୁ ତାର ବାହାରି ଅବସ୍ଥା ଗୋଟେ ଅଦ୍ଭୁତ ଶବ୍ଦ। କିଛି ସମୟ ପରେ ସେ ଶବ୍ଦଟା ମଧ୍ୟ ବନ୍ଦ ହେଇଗଲା।
1: ତାପରେ କଣ ହେଲା ମିଷ୍ଟର ଦେଓ?
0: ମିଷ୍ଟର ଫର୍ଗୁସନ ମୋର କରମର୍ଦ୍ଦନ କଲେ, ସାବାସ ସାବାସ ବ୍ରାଭୋ ବ୍ରାଭୋ ଚିତ୍କାର କରି, କିନ୍ତୁ
1: କିନ୍ତୁ କଣ?
0: କିନ୍ତୁ ସେ ନିର୍ବୋଧ ହରିଣ ଶିଶୁ ତାର ମାତୃହନ୍ତାକୁ ଦେଖି ସେ ଡରି ପଳାନ୍ତା କଣ, ଏକା ନଜରରେ ମୋତେ ଚାହିଁ ରହିଲା ଏମିତି ବଡ଼ ବଡ଼ ଡୋଳା ବାହାର କରି।
1: ଭାରି ଦୁଃଖ, ଭାରି ଦୁଃଖ, ଆପଣ ଭାରି ନିଷ୍ଠୁର। ଓ ୟେସ୍, ଆପଣ ବଡ଼ ନିଷ୍ଠୁର ମିଷ୍ଟର ଦେଓ, ଠିକ୍ ମୋ ବାପାଙ୍କ ପରି ନିଷ୍ଠୁର। ବାପାଙ୍କର ଶିକାର ନ କଲେ ଭଲ ନିତ ହୁଏନି, ଜାଣନ୍ତି ଆପଣ?
0: ଆପଣଙ୍କ ପିତାଙ୍କ ପକ୍ଷରେ ତାହା ସ୍ୱାଭାବିକ, ଯୁଦ୍ଧ ଫେରନ୍ତା ସୈନ୍ୟ ବିଭାଗର ଅଫିସର କି ନା, କିନ୍ତୁ ଶିକାରୀ ମାତ୍ରେ ନିଷ୍ଠୁର, ତାହା ନହେଲେ ସେ ଶିକାରୀ ହେଇପାରେ ନା। ତେବେ କେବଳ ଶିକାର ପାଖରେ ସେ ସିନା ନିଷ୍ଠୁର, ସବୁରି ପାଖରେ ତ ନୁହେଁ, କଣ କହୁଛନ୍ତି?
1: ଓ ନିଶ୍ଚୟ ନିଶ୍ଚୟ।
0: ଏଇ ଯେ ମିସ୍ ହାମିଲଟନ, ଦିନ ଆସି ଗୋଟାଏ ବାଜିଲାଣି, ତେଣେ ଆପଣଙ୍କ ବାପ ମା ଲଞ୍ଚ ପାଇଁ ଆମକୁ ଅପେକ୍ଷା କରି ରହିଥିବେ ଯେ, ଚାଲନ୍ତୁ ଫେରିବା ଏଥର।
1: ଓ ଫେରିବା? କିନ୍ତୁ ଫେରିବାକୁ ଯେ ମୋର ଆଦୌ ଇଚ୍ଛା ନୁହେଁ ମିଷ୍ଟର ଡେଓ। ଏଇ ପବନ, ଏଇ ସୂର୍ଯ୍ୟ, ଚାରିଆଡ଼ର ଏଇ ଦୃଶ୍ୟ, ଏସବୁ ଛାଡ଼ି ଯିବାକୁ ମନଟା ଏକା କେମିତି ନାରାଜ ମିଷ୍ଟର ଡେଓ।
0: ମୋ ପକ୍ଷରେ କିନ୍ତୁ ଏସବୁର ଆଜି କିଛି ହେଲେ ନୂତନତା ନାହିଁ, ଜାଣନ୍ତି? ଏସବୁ ଦେଖି ଦେଖି ଯେ ଆଖି ମୋର ଅଭ୍ୟସ୍ତ।
1: ଆପଣ ଭାରି ସେଲ୍ଫିସ୍ ମିଷ୍ଟର ଡେଓ, ଭାରି ସେଲ୍ଫିସ୍। ଆପଣ ସବୁବେଳେ ଏ ଦୃଶ୍ୟ ଦେଖୁଛନ୍ତି ବୋଲି ଅନ୍ୟକୁ ତାହା ଏନ୍ଜୟ କରିବା ସୁଖରୁ ବଞ୍ଚିତ କରିବାଟା କ'ଣ ଠିକ୍?
0: କଦାପି ନୁହେଁ, କଦାପି ନୁହେଁ ମିସ୍ ହାମିଲଟନ। ବରଂ ଆଜି ମୋର ଏହା ସୌଭାଗ୍ୟ ଯେ ଆପଣଙ୍କ ସହିତ ପାହାଡ଼ ଚଢ଼ିବା ସୁଯୋଗ ମୋତେ ମିଳିଛି। ଆଉ
1: ଆଉ କ'ଣ କୁହନ୍ତୁ, କୁହନ୍ତୁ ଟିକିଏ। ଆରେ ଚାହିଁ ରହିଲେ କାହିଁକି ଏମିତି ବୋକାଙ୍କ ପରି ମୋ ଆଡ଼କୁ, କୁହନ୍ତୁ।
0: କହିବି, ଶୁଣନ୍ତୁ ତାହେଲେ ମିସ୍ ହାମିଲଟନ, ଏଇ ନିର୍ଜନ ବନ ପର୍ବତ ଭୂମି ଯେତେ ମୋ ଦେହ କଥା ହେଲେ ବି ଆଜି ପୁଣି ତାହା ନୂଆ ହେଇ ଉଠିଛି, ଏକାବେଳେକେ ନୂଆ, ଏକାବେଳେକେ ଅଜଣା ଅଶୁଣା ରହସ୍ୟମୟ ଅପରିଚିତ। ଏଇ ବିରାଟ ନିର୍ଜନତା, ଏଇ ଅଚଳ ଶ୍ରେଣୀର ସ୍ଥବିରତା ସହସା ହେଇ ଉଠିଛି ଚଞ୍ଚଳ, ଜୀବନ୍ତ, ନୂତନ, ମଧୁର, ସୁନ୍ଦର, ମୋହନୀୟ, କେବଳ ଗୋଟିଏ କାରଣରୁ। ଆଉ ସେ କାରଣଟି ହେଲା ମୋ ଦୀର୍ଘ 40 ବର୍ଷ ବୟସ ଭିତରେ ଆଜିର ଏଇ 4 ଘଣ୍ଟାର ବନ୍ଧୁତ୍ୱ।
1: ହଁ କୁହନ୍ତୁ, କୁହନ୍ତୁ ଆଉ ଟିକିଏ। ଭାରି ଭଲ ଲାଗୁଛି ଆପଣଙ୍କ କଥା ଏଇ ନିର୍ଜନ ଗଭୀର ଅରଣ୍ୟ ମଧ୍ୟରେ।
0: ଓ ହାଉ ଲର୍ନେଡ୍, ୟେଟ୍ ହାଉ ସିମ୍ପଲ୍ ୟୁ ଆର୍ ଲାଇକ୍ ମିରାଣ୍ଡା, ମିସ୍ ହାମିଲଟନ୍। ମିରାଣ୍ଡାଙ୍କ ଭଳି ଆପଣ ଯେମିତି ସରଳ, ଆଉ ସେଇ ସରଳତା ହିଁ ଯାହାର ଭୂଷଣ, ତାଠାରୁ ସୁନ୍ଦର ଆଉ କେହି ହେଇନପାରେ।
1: ଆପଣ ଯେ ମୋତେ ଖୁବ୍ ଫ୍ଲାଟର୍ କରୁଛନ୍ତି ମିଷ୍ଟର ଦେଓ। କୋଉଠି ମହାକବି ଶେକ୍ସପିୟରଙ୍କ ଟେମ୍ପେଷ୍ଟ ନାଟକର ଶ୍ରେଷ୍ଠ ନାୟିକା ମିରାଣ୍ଡା, ପୁଣି କେଉଁଠି ମୁଁ?
2: ଓହୋ, ଆରେ ବିଦ୍ୟା ଆଣ ମୋ ସିଲଣ୍ଡା, ଟିକେ ଆଣ, ଏଠି ଦମ୍ ମାରିବା। ବୁଝିଲୁ ବିଶିଆ, ଏ ଜଙ୍ଗଲରେ ମୁଁ ଏତେ ଧାଁ ଧପଡ଼ା ଆଉ କରିପାରିବି ନାହିଁ। ସରି, ଏ ଦିନ 7ଟାରେ ଜଙ୍ଗଲଟା ଏକ ଏକାଳ ପଦା ହେଇଗଲା।
3: ସତରେ ଭାଇ, ମୁଁ ଏତେ ଗୋରା ସାଇବ ଦେଖିଛି, ହେଲେ ଏମିତି ଗୋଟେ ରାକ୍ଷସ ଭାଇ ଦିନ 7ଟାରେ ଜଙ୍ଗଲଟାକୁ ପଦା କରିସାରିଲାଣି ହେ। ଆରେ ଦିନକୁ କେତେ ମହଣ ମାଂସ ସିଏ ହଜମ କରୁଛି କିରେ?
2: ଆରେ କେତେ ମହଣ କ'ଣ କହୁଛୁ ମ, ଗୋଟାଏ ମଇଁଷି ତା ଆଗରେ ଥୋଇଦେଲେ ତାକୁ କାଟି ଘଣ୍ଟା ଭିତରେ ସବୁ ଜଳଖିଆ କରିଦେବ ପରା।
3: ଦେଖ, ସେଦିନ 12ଟାରୁ

0: ଅଧେ ଖାଇପାରିଲାନି ଆଉ ତୁ କହୁଛୁ ମଇଁଛି।
1: କେମିତି କେମିତି ଶାଳବଦା ଭଳି ମଣିଷଟା ହେଇଛି ଦେଖୁନୁ, ଖାଲି କଣ ଏକାଦଶୀ ବ୍ରତ କରି ସେମିତି କେହି ହେଇପାରେ?
0: ଆରେ ସବୁଦିନେ ତାର ଏକାଦଶୀ ପାରଣା ବୁଝିଲୁ, ଆମ ଗାଁ ସାହୁକାରଙ୍କୁ ଦେଖୁନୁ କେଉଁ ମାସରେ ଭଲା ତାଙ୍କର ପୁଣ୍ୟ ଅମେଷା ଏକାଦଶୀ ପାରଣା ନ ହୁଏ, ଖାଲି କ୍ଷୀରି ସାକର ଦୁଧ ଘିଅର ଏକାଦଶୀ ବୁଝିଲୁ। ନହେଲେ ହାତ ଗୋଡ଼ ପେଟ ପିଠି ଯେମିତି ତିନି ଚାରିଟା ମଣିଷଙ୍କର ଏକାଠି ହେଇ ତିଆରି ହେଇଛି, ହରି ତା ହଁତା କେମିତି?
1: ଆରେ ନେ ଚିଲମଧ, ତୁ ଏକାବେଳେ ଢେଙ୍କାନାଳରୁ ଯାଇ ଢିଙ୍କିଶାଳରେ ପହଞ୍ଚିଲୁଣି। ଆରେ କୋଉଠି ପୋଲିସ ଗୋରା ସାହିବ ଆଉ କୋଉଠି ଆମ ଗାଁ ସାହୁକାର, ସେ ତ ହେଲେ ଗାଁ ଭିତରେ ରହି ଆଖି ଆଗରେ ଯାହା କିଛି କରୁଛି କରୁ, ହେଲେ ଏ ପରା ସାତ ସମୁଦ୍ର ତେରେ ନେଇ ପାରି ହେଇ ଆମ ଜଙ୍ଗଲ ପଦା କରିସାରିଲାଣି।
2: ଏଠି ବସିବ ଆଡ୍ଡା ମାରୁଛ ପରା?
0: ଆଡ୍ଡା ମାରୁନା ଆଉ କଣ, ଜଙ୍ଗଲଟା ଯାକ ଧାଇଁ ଧାଇଁ ପଛେ ଗୋଡ଼ରୁ ବାକୁଲି ବାହାରିଲାଣି।
2: କଣ କହିଲୁ? ଆରେ କଣ କହିଲୁ, ସାଙ୍ଗେ ସାଙ୍ଗେ ମୁହଁ ଉପରେ ଜବାବ, ତୁ ଏକା ନା ସମସ୍ତେ ଧାଇଁଛନ୍ତି କେବେ?
3: ଏମିତି ବେ ବା କଲେ ଚଳିବ କି ମାତ ସାନ୍ତେ, ଥରୁଟାଏ ଚିଲମ ସବୁରି ହାତକୁ ଯାଇଛି କି ନାହିଁ ତମେ ଆସିକି ନା ହାଜର ହେଇଗଲ, ଆମେ କଣ ମଣିଷ ନା ଗୋରୁ କହିଲ ଦେଖିଥାନ୍ତେ?
2: ହଉ ତେବେ ତମେ ସବୁ ମଣିଷ ନା ଗୋରୁ ତାହା ତ ମୁଁ କହିପାରିବିନି, ଡାକିବି ତାହେଲେ ସିପାହୀକି।
0: ଡାକନ ସିପାହୀକି? ଆମେ କଣ ଚୋରି କରିଛୁ କି? ସିପାହୀକି ଦେଖିଲେ ଡରିଯିବୁ, ଆଠ ଦିନ ହେଲା ପଛେ ଖିଆ ନାହିଁ ପିଆ ନାହିଁ ନିଦ ନାହିଁ, ସିପାହୀ ଆମର କଣ କରିବ? ହେ ଡାକୁନ,
2: ଦେଖ ନାତିଆ ସେମିତି ମୁହଁ ଭଣଙ୍ଗ କର ନା କହୁଛି, ଏସା କରେଙ୍ଗା ତେସା କରେଙ୍ଗା ସିପାହୀ ଦେଖିଲେ ଶୋଇ ପଡ଼େଙ୍ଗା। କଣ ବା ମତେ ଦେଖୁଛ ଟି, ଏକା ଡୋରା ପଛରେ ତମେ କିଏ ଜଣେ ଖଟିଲ?
1: ଆରେ ଚିଲମ ଟିକେ ବଢେଇଲୁ ମାଧ ସାନ୍ତେ ହାତକୁ,
2: ଦେ ଗୋଟେ ଦମ ଦେ।
1: ସତ କହୁଛ ମାଧ ସାନ୍ତେ, ଆଛେ ସାହେବ ଭଲା କହୁଛ ଯିବ ତାହେଲେ ଜଙ୍ଗଲଟା ଟିକେ ଥଣ୍ଡା ପଡ଼ିଯାଆନ୍ତା।
2: କିରେ କିଛି ନ ଜାଣିଲା ପରି ପଚାରୁଛୁ କଣ?
1: ଏ କେମିତି ଜାଣିବୁ ସାନ୍ତେ, ଆମକୁ ତ ରଖିଲ ଜଙ୍ଗଲ ଡ୍ୟୁଟିରେ, ଆମେ ସିଆଡ଼ିକା ଖବର କେମିତି ପାଇବୁ କହିଲ?
2: କାଲି ଭୋରରୁ ବୁଝିଲ, ଆଜିଠାରୁ ସବୁ ଜିନିଷ ପତ୍ର ଗଡ଼କୁ ବୁହା ସରିଲାଣି ପରା, ମଣିମା ଆଉ ସାହେବ ଆଜି ସନ୍ଧ୍ୟା ସୁଦ୍ଧା ଯାହା ଶିକାର କରିବେ ସେତିକି, ଆଜି ରାତିଟା ଖାଲି କ୍ୟାମ୍ପରେ ଶେଷ ଥର କୋଲ ସାନ୍ତାଳ ଗାଧବା ନାଚ, କାଲି ତୁମମାନଙ୍କର ଛୁଟି ବୁଝିଲ।
4: ମାଧ ସାନ୍ତେ ଦେଖିଲ ଦେଖିଲ ସେ ହାଣ ମୁଣ୍ଡିଆ ପାହାଡ ପଛକୁ,
5: ଆରେ ସେଇ ତ ଆମର ନଜର ନଥିଲା, ଆରେ ଉଠୁ କେମିତିଆ କଳାହାଣ୍ଡିଆ ମେଘଟା ଆଇଲାଣି, ଆରେ ଆକାଶ ସେପଟେ ବାହାରିଲାଣି ଦେଖୁଛୁ, ଓହୋ ଚାହୁଁ ଚାହୁଁ ତ ଏଇଠୁଣି ମାରି ଆସିବ ରେ।
2: ଆରେ ଚାଇଆ ଟିପା ସୋନା ଚଇତୁ ଚାଲ ଚାଲ, ସେ ହାଣ ମୁଣ୍ଡିକୁ ତ ମଣିମା ଆମ ସାହବଙ୍କୁ ନେଇକି ଯାଇଛନ୍ତି, ସେଇଠି ତ ଆଖପାଖରେ ଗାଁ ଗଣ୍ଡା କିଛି ନାହିଁ, ଆଉ ଶିକାର କଣ କରିବେ ଏମିତି ମେଘ ଅନ୍ଧା ରାତି? ଚାଲ ଚାଲ ଚାଲ,
6: ଆଉ ଚାଲିବା ଆଣିକି ଦରକାର ନାହିଁ।

0: ପାଖରେ ଆପଣଙ୍କର ରହିଛି ମୁଁ ଭୀଷଣ ଏଇ ଧୂଳିର ଛାଡ଼ ଆପଣ ନାକ କାନ ଆଖି ପାଟି ବନ୍ଦ କରି ପଡି ରହନ୍ତୁ
1: ମୁଁ ଜାଣିପାରୁଛି ସେ ଆପଣଙ୍କର ଉପାୟଟା
0: ପାଟି ଫିଟେଇବେ ନାହିଁ ଖବରଦାର।

দেখো তো এখানে কুমোর

0: ମୋତେ ଆପଣମାନେ କ୍ଷମା କରିବେ କର୍ଣ୍ଣେଲ, ଆଜି ରାତିରେ ଡିନର ପାଇଁ ପୁଣି ପ୍ରଚଣ୍ଡ ଝଡ଼ ପାଇଁ ମୋଷ୍ଟ ଅନଏକ୍ସପେକ୍ଟେଡ୍ ଏହି ଝଡ଼ ତୋଫାନ।
1: ମୋତେ ନୁହଁ ମିଷ୍ଟର ଦେଓ, ସେ ଯେ ଗୋଟେ ମସ୍ତ ବଡ଼ ଅଭିଜ୍ଞତା। ଏମିତି ଝଡ଼ ତୋଫାନ ମୋତେ ଭାରି ଭଲ ଲାଗେ।
2: ହଁ ବତେବି, ଆପଣଙ୍କୁ ଆମେ ଖୁବ ହଇରାଣ କଲୁ ମିଷ୍ଟର ଦେଓ।
0: ମୋତେ ନୁହେଁ, କ'ଣ କହୁଛନ୍ତି ଆପଣ, ସେ କି କଥା? ମୋର ସୌଭାଗ୍ୟ ଆପଣମାନଙ୍କର ଆତିଥ୍ୟ ଏଇ ଜଙ୍ଗଲ ଭିତରେ ମୁଁ ପାଇଛି।
3: ମାଂସଟା ଯେ ଅତି ଚମତ୍କାର, ଭାରି ନରମ, ସେଇ ଭେରି ଟେଷ୍ଟଫୁଲ, ସୁଇଟ, ମିଠା ଆପଣଙ୍କ ଏଇ ଜଲେର ମାଂସ। ଓ ୱଣ୍ଡରଫୁଲ ମିଷ୍ଟର ଦେଓ, ଏ ମାଂସ ଖଣ୍ଡକ ନିଅନ୍ତୁ, ହଁ ଦେଖନ୍ତୁ ନା, ଟେଷ୍ଟ କରନ୍ତୁ। ୱା ମିଷ୍ଟର ଦେଓ, କୁକ୍ ଆପଣଙ୍କର ଖୁବ୍ ଭେରି ୱେଲ୍ ଟ୍ରେନ୍, ମୁଁ ଦେଖୁଛି, ଚମତ୍କାର ଫ୍ରାଏ କରି ଶିଖିଛି ତ। ନୋ ବେବି, ରାନ୍ଧିବାରେ ଯେମିତି ସର୍ଭ କରିବାକୁ ଠିକ ସେମିତି ଉସ୍ତାଦ ହେଉଛନ୍ତି ସେ।
2: ଲଣ୍ଡନ ରୁ ଟ୍ରେନିଂ ପାଇ ଆସିଛି ସେ। ଆପଣଙ୍କ ସାଥିରେ ଯାଇଥିଲା ବୋଲି କହୁଥିଲେ।
0: ହଁ, ମୋ ସାଥିରେ ରହି ସ୍ୱିଜରଲ୍ୟାଣ୍ଡ ଓ ପ୍ୟାରିସରେ ବି କିଛି ଦିନ ରହିଥିଲା, ସେଇଠି ତାକୁ ଟ୍ରେନିଂ ଦେବାର ବ୍ୟବସ୍ଥା କରିଥିଲି ମୁଁ।
1: ଚମତ୍କାର, ବାସ୍ତବିକ ଖୁବ ଚମତ୍କାର ଡିଶେସ। ଇଣ୍ଡିଆକୁ ଆସି ଏମିତି ଡିଶେସ ମୁଁ କେବେ ଖାଇନଥିଲି।
2: ଦେଖୁଛ ତ ମାମା, ଡିନର ଟେବୁଲକୁ ରୋଜ କିପରି ବଦଳୁଛି ତାର ଚେହେରା। ରୋଜ ନୂଆ ନୂଆ ଟେବୁଲ କ୍ଲଥ, କ୍ରକେରୀ, ତା ସାଥିକୁ ନୂଆ ନୂଆ ପ୍ରିପାରେସନ। ବିୟୁଟିଫୁଲ ମିଷ୍ଟର ଦେଓ, ବିୟୁଟିଫୁଲ। ଆପଣଙ୍କୁ କି ଭାଷାରେ ଯେ ଧନ୍ୟବାଦ ଦିଆଯାଇପାରେ, ଆଉ ଏଇ ଅପୂର୍ବ ହସ୍ପିଟାଲିଟିର ପ୍ରତିଦାନ ଆମେ କ'ଣ ଦେଇପାରିବୁ।
1: ମିଷ୍ଟର ଦେଓ, ଆପଣଙ୍କର ହସ୍ପିଟାଲିଟିର କିଛି ପ୍ରତିଦାନ ନାହିଁ। ନୋ କମ୍ପାରିସନ।
2: ଓ ମମି, ୟୁ ଆର୍ ଆବସୋଲ୍ୟୁଟଲି ଇଗ୍ନୋରାଣ୍ଟ ଅଫ୍ ଇଣ୍ଡିଆନ୍ ଟ୍ରେଡିସନ୍। ମମି, ତୁମେ ଭାରତୀୟ ଆତିଥ୍ୟତା ବିଷୟରେ କିଛି ହେଲେ ଜାଣନି।
0: ଆପଣଙ୍କ ବେବି ଦେଖୁଛି ଆମ ପୁରାଣ ଶାସ୍ତ୍ରରେ ୱେଲ୍ ଇନଫର୍ମ।
1: ହଁ ମିଷ୍ଟର ଦେଓ, ବେବି ଆମର ବନାରସ ହିନ୍ଦୁ ସ୍କୁଲରେ ପଢା ଆରମ୍ଭ କରିଛନ୍ତି, ଅନେକ ଗପ ଜାଣିଛନ୍ତି ସେ। What a variety of dishes, darling. ଦେଖୁଛ ଏଇ ବ୍ରେନ୍ ସୁପ୍, ବୋନ୍ ସୁପ୍, ମାସ୍ ପଟାଟୋ, ରୋଷ୍ଟ ମିଟ୍, ବଏଲ୍ଡ ହାର୍ଟ, ନେକ୍ ସ୍ଲାଇସେସ୍, ଅନେକ ରକମ, ଯାହା କହନ୍ତି ରଜା ଘର ଖାନା।
3: Well, so darling, you are counting the varieties to serve me a dinner hereafter. ତୁମେ ତାହେଲେ ମୋତେ ଏଣିକି ଭଲ ଡିନର ଦେବା ପାଇଁ ଭରାଇଟି ସବୁ ତନିଖି କରୁଛନ୍ତି, ଇଜ୍ ଦାଟ?
1: କିନ୍ତୁ ତମେ ତ କେବେ ହେଲେ ମୋର ଗେଷ୍ଟ ହଉନାହାନ୍ତି।
3: ୱାଲ ଦେନ ଆମେ ମିଷ୍ଟର ଦେଓଙ୍କୁ ଇନଭାଇଟ କରିବା। ୱାଲ ମିଷ୍ଟର ଦେଓ, ଆପଣଙ୍କୁ ମୋର ଆଡଭାନ୍ସ ନିମନ୍ତ୍ରଣ ରହିଲା। ଏଇ ହା ମିଷ୍ଟର ଦେଓ, ଏଇ ଆପଣଙ୍କର ଜଲିର ହାର୍ଟ ଲୁଖିଆ କି।

0: ଯେ ଆମେ ଥକିଲୁ, କାହିଁ ହେଲେ ତାର କିଛି ଖୋଜ ଖବର ମିଳିଲା ନାହିଁ ହଜୁର।
1: ତାହେଲେ ଡୋରା ବି ବାହାରି ଗଲା ଜଲିକୁ ଖୋଜିବା ପାଇଁ। ଯାଉ ଯାଉ, ସେ ଏ ଜଙ୍ଗଲରେ ଅନେକ ଜଲି ମିଳିବେ ଯେ ଡିଆଇଜି ହାମିଲଟନ ସାହେବ କହିଛନ୍ତି, ସେମିତି ବି ତାଙ୍କ ବିଲାତ ଦେଶରେ ଅନେକ ଗ୍ରେହାଉଣ୍ଡ ମିଳିବେ, ଅନେକ ଡୋରା ନୁହେଁ କି? ଡୋରା ତ ଛାର କୁକୁରଟା ମାତ୍ର, ଆଉ ମୁଁ ଯେ ହଜାର ହଜାର ପ୍ରଜାଙ୍କ ଉପରେ ରାଜା, ହଜାର ହଜାର ମଣିଷ, ସବୁ ଜନ୍ତୁଙ୍କ ଉପରେ ଶ୍ରେଷ୍ଠ ଏଇ ମଣିଷ, ଆଉ ଡୋରା ତ ଛାର କୁକୁରଟା ମାତ୍ର। ଶୁଣ ମାଧିଆ।
0: ଯେ ଆଜ୍ଞା ଛାମୁ।
1: ଦେବାନ ସାହେବଙ୍କୁ ଜଲ୍ଦି ଖବର ଦିଅ, ଏ ରାଜ୍ୟ ତମାମ ସମସ୍ତେ ଆମେ ଖୋଜି ବାହାରିବୁ, ଜଲି ଆଉ ଡୋରାକୁ, ଡୋରା ଆଉ ଜଲିକୁ।

ଶୁଣ ଶୁଣ ସବ କହି ଶୁଣ, ଆଜିଠାରୁ ଏଇ ରାଜ୍ୟର ଘର ବାହାର ଗାଁ ଗଣ୍ଡା ସହର ବଜାର ବିଲ ବାଡ଼ି ନଈ ନାଳ ପାହାଡ଼ ଜଙ୍ଗଲ କେଉଁଠି ହେଲେ କେହି ହରିଣ ମାରିପାରିବେ ନାହିଁ। ଖେଳିବା କି ଧରିବା ଆଳରେ ଖୁରୁଙ୍ଗ ବାଲି ହରିଣ ସମ୍ବର କେହି ଶିକାର କରିପାରିବେ ନାହିଁ। କିଏ କେଉଁଠି ସେପରି କିଛି କଲେ କି କରାଇଲେ ମାରିଲେ କି ମରାଇଲେ 10 ବର୍ଷ ସଶ୍ରମ କାରଦଣ୍ଡ କିମ୍ବା 10,000 ଟଙ୍କା ଜୋରିମାନା। ହୁକୁମ ଖୋଦ ରାଜ ସରକାରଙ୍କର।

ଶେଷ ହେଲା ନାଟକ ମାଂସର ବିଳାପ। ନାଟକର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଦେଓ ସାମୁଏଲ ସାହୁ, ମିଷ୍ଟର ହାମିଲଟନ ନିରଞ୍ଜନ ଶତପଥୀ, ଦେୱାନଜୀ ଗିରିଶ୍ଚନ୍ଦ୍ର ନାୟକ, ମାଥିଆ ଭୋଳେଶ୍ୱର ପଣ୍ଡା, ଘନିଆ ଶରତଚନ୍ଦ୍ର ଶତପଥୀ, ବିଶିଆ ପ୍ରାଣକୃଷ୍ଣ ପଟ୍ଟନାୟକ, ନାଥିଆ ଭଗବାନ ମହାନ୍ତି, ଜେମା କନକ ବଳବନ୍ତରାୟ, ଆୟା ମେନକାନନ୍ଦ, ମିସେସ୍ ହାମିଲଟନ କୁମୁଦିନୀ ଜୀ, ମିସ୍ ହାମିଲଟନ ଝରଣା ଦାସ। ରଚନା କାଳିନ୍ଦୀ ଚରଣ ପାଣିଗ୍ରାହୀ, ପ୍ରଯୋଜନା ମନୋରଞ୍ଜନ ଦାସ, ସହଯୋଗିତା ନରସିଂହ ମହାପାତ୍ର। ଶ୍ରୋତନ୍ତୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଗୀତଟିଏ, ମୋହିତ ଚକ୍ରବର୍ତ୍ତୀଙ୍କ ରଚନାରୁ ଗାଇଛନ୍ତି କରୁଣାକର ସେଠୀ।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ। ଅଭୁଲା ଗୀତ ଦିନ 11:10 ଶିଳ୍ପୀ ବିଶ୍ୱନାଥ ରାଓ ଏବଂ ପ୍ରସନ୍ନ କୁମାର ମିଶ୍ର। ପାଲା ଦିନ 11:30 ପରିବେଷଣ କରିଛନ୍ତି କପିଳ ଖଣ୍ଡାଇ ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12। ଡାକ୍ତରଙ୍କୁ ପଚାରି ବୁଝିବା ଦିନ 12:30। ଏଥିରେ ବିଷୟ ରହିଛି ବୃଦ୍ଧାବସ୍ଥାରେ ସ୍ୱାସ୍ଥ୍ୟର ଯତ୍ନ। ଏହି ବିଷୟରେ ଡାକ୍ତର ଧୀରେନ୍ଦ୍ରନାଥ ମହାରଣାଙ୍କ ସହ ଆଲୋଚନା। କେନ୍ଦ୍ରାଗୀତ ଦିନ 1:10 ପରିବେଷଣ କରିଛନ୍ତି ଧୂଳିନାଥ। ନାରୀମହଲ ଦିନ 1:20 ଏଥିରେ ଆଳାପରେ ଦୀପ୍ତିମୟୀ ବିଶ୍ୱାଳଙ୍କ ସହ ସାକ୍ଷାତକାର ଶୁଣିପାରିବେ। ଗାନ୍ଧି ଚର୍ଚ୍ଚା ଦିନ 2:45 ବିଷୟ ରହିଛି ମାତୃଭାଷା ଓ ଗାନ୍ଧିଜୀ। ଆଲୋଚକ ପ୍ରଶାନ୍ତ କୁମାର ମହାନ୍ତି। ଓଡ଼ିଆ କଥାଚିତ୍ର ଗୀତ ଅପରାହ୍ନ 5:00 ଏବଂ ରାତି 7:02 ଯୁବବାଣୀରେ ଫୋନ୍ ଇନ୍ ମଲ୍ଲାର 5:30। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 74ତମ ଭାଗ ସନ୍ଧ୍ୟା 6:10। ଓଡ଼ିଆ ଆଲବମ୍ ଗୀତ ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲ।

ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ରାତି 7:25ରେ ପଲିମଞ୍ଚ ରାତି 7:30ରେ ଏଥିରେ ବିଷୟ ରହିଛି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ବିଭିନ୍ନ ଦିଗ ଆଲୋଚିକା ଡକ୍ଟର ଶୁଭଶ୍ରୀ ନାୟକ ହିନ୍ଦୀ କଥାଚିତ୍ର ଗୀତ ରାତି 8:02ରେ ଇଂରାଜୀ ଆଲୋଚନା ରାତି 8:30ରେ ବିଷୟ ରହିଛି ଫଲ୍ ଅଫ୍ ଅନ୍ ଦ ଥନ୍ସ ଅଫ୍ ଲାଇଫ୍ ଆଲୋଚକ ଡକ୍ଟର ହିମାଂଶୁ ଶେଖର ମହାପାତ୍ର ସାମ୍ପ୍ରତିକ ଘଟଣାବଳୀ ଉପରେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:30ରେ ନାଟକ ଅରଜା ରାତି 10:02ରେ ମୂଳ ହିନ୍ଦୀ ଲକ୍ଷ୍ମୀନ୍ଦ୍ର ଚୋପ୍ରା ଓଡ଼ିଆ ଅନୁବାଦ ଆର୍ଯ୍ୟ କୁମାର ହର୍ଷବର୍ଦ୍ଧନ ପ୍ରଯୋଜନା ଅନନ୍ତ ଚରଣ ଜେନା ଆର୍କେ ସୂର୍ଯ୍ୟନାରାୟଣଙ୍କ ଗାୟତ୍ରୀ ବୀଣା ବାଦନ ଶୁଣିପାରିବେ ରାତି 10:30ରେ ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ

ଏବେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ସାଧାରଣତଃ ମେଘାଚ୍ଛନ୍ନ ରହିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 32 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 27 ଡିଗ୍ରୀ ସେଲ୍ସିୟସ୍ ରହିପାରେ। ପାଣିପାଗର ସୂଚନା।

0: ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ବାପା ଦିଅ 3000।
5: କାହିଁକି?
4: ମୋର ପକେଟ ମନି।
5: ଆରେ ଏବେ ମାତ୍ର 2000 କ୍ୟାଶ ଅଛି।
4: ଆରେ ବାପା, ବୁଲେଟ ଟ୍ରେନ ଯୁଗରେ ଶଗଡ ଚଲଉଛ? ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେଁ, ହଁ ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
5: ଆରେ ବା, ମତେ ବି ଶିଖା, ନିଜର 1000 ନେଇଯା।
4: ତମ ମୋବାଇଲ ଦିଅ,
5: ନେଇଯା।
6: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
7: ସହଜ ଅଟେ ପ୍ରତିଟି ନେଣ ଦେଣ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଅଭଲା ଗୀତରେ ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ବିଶ୍ୱନାଥ ରାଓ, ସେ ଗାଇଛନ୍ତି ନାରାୟଣ ପ୍ରସାଦ ସିଂଙ୍କ ରଚନା।

0: ଅବଲା ଗୀତରେ ଶୁଣୁଥିଲେ କେତୋଟି ଆଧୁନିକ ଗୀତ। ଶିଳ୍ପୀ ଥିଲେ ବିଶ୍ୱନାଥ ରାଓ ଏବଂ ପ୍ରସନ୍ନ କୁମାର ମିଶ୍ର। ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ପ୍ରଚାର କରୁଛୁ ପାଲା, ପରିବେଷଣ କରିଛନ୍ତି କପିଳ ଖଣ୍ଡା ଏବଂ ସାଥୀ ନନ୍ଦକିଶୋର ଦାସ, ବ୍ରଜକିଶୋର ବେହେରା, ସହଦେବ କବି ଏବଂ ଜଳନ୍ଧର ପାଢ଼ୀ।

0: ଶୀତ ବର୍ଣ୍ଣ ଋତି ଅରୁଣ ଅଶୀତ କହିଲେ ଶ୍ୟାମଳ ବର୍ଣ୍ଣ ଶ୍ୟାମଳ ବର୍ଣ୍ଣ ରୂପ କାନ୍ତି କାହାର
1: ନାରାୟଣଙ୍କର
0: ଆଚ୍ଛା ଶୀତ ଯେ ଶୁକ୍ଳ ଶୁକ୍ଳ ବର୍ଣ୍ଣ ରୂପ କାହାର
1: ମହାଦେବଙ୍କର
0: ଅରୁଣ କହିଲେ ରକ୍ତ ରକ୍ତ ବର୍ଣ୍ଣ ରୂପ କାହାର
1: ବ୍ରହ୍ମାଙ୍କର
0: ଆଚ୍ଛା ବିଦିତ ଅଷ୍ଟ ପନ୍ଦର ଦୁଇ ଯାହାଙ୍କର ନେତ୍ର ସଂଖ୍ୟା ହେଲା ଆଠ ପନ୍ଦର ଦୁଇ ଆଚ୍ଛା ସାରସ ପୁରୁଷ ଖଗପତି ସାରସ କହିଲେ ହଂସ ହଂସ ଉପରେ ଆରୋହଣ ହଉଛନ୍ତି କି ଆଚ୍ଛା ବୃଷ କହିଲେ ବୃଷଭ ବୃଷଭ ଉପରେ ଆରୋହଣ କରନ୍ତି କି
1: ମହାଦେବ
0: ଆଚ୍ଛା ଖଗପତି କହିଲେ ଗୌର ଗୌର ଉପରେ ଆରୋହଣ କରନ୍ତି କି
2: ନାରାୟଣ
0: ନାରାୟଣ ଆଚ୍ଛା ଏଇ ଯୋଉ ବ୍ରହ୍ମା ବିଷ୍ଣୁ ମହିଷ ତ୍ରିଶକ୍ତି ଏ ତ୍ରିଶକ୍ତି ସର୍ବପ୍ରଥମେ ମୁଁ ନମସ୍କାର କହୁଛି କୃଷ୍ଣାବସର ବିତରଣ ବେଗ ଦୈ ପୁଣ୍ୟ ପୁଣ୍ୟ ପାଠାନୁଠାନ ପୁରାଣ ଅଧିପତି ହିତାର ଯୋଜୁହା ବାହବାଗୁନ ମତିଆ ମତିଆ ରଜତ ଯୋଉ ଭୂପବର କରୁ ମୁଁ ସ୍ୱର୍ଗତ ଉନର୍ଗର ଉଦା ଦନ୍ତା ବୁଳାତି ସପରମ ପୁରୁଷ ସନ୍ତତଂ ସନ୍ତ ରୋତୁ ସହ ପରମ ପୁରୁଷ ଶ୍ରୀକୃଷ୍ଣ ସନ୍ତତଂ ସନ୍ତ ନୋତୁ ପରମ ପୁରୁଷ ଶ୍ରୀକୃଷ୍ଣ ସମସ୍ତଙ୍କର ମଙ୍ଗଳ
2: କାମନା କରନ୍ତୁ
0: ଆଚ୍ଛା ସେଇ ପରମ ପୁରୁଷ ଶ୍ରୀକୃଷ୍ଣ ଚିହ୍ନୁତ ନା ତେନେ ଯେ ନେହ କୃଷ୍ଣା ବସଲ ବିତରମ ବେଗଳୈ ପୁଣ୍ୟ ପୁଣ୍ୟ କୃଷ୍ଣା କହିଲେ ଦ୍ରୌପଦୀ ପୁରୁଷ ଭାବିତେ ଦୁଃଶାସନ ଦ୍ରୌପଦୀକୁ ଉଲ୍ଲପୁଲ ଆମେ ଟୋପିଏ ବସ୍ତ୍ର ଦାନ କରି ଲଜ୍ଜା ଆଣିବା କହିଲେ ଦ୍ରୌପଦୀଙ୍କର ଯୋଉ କୃଷ୍ଣ ଆଚ୍ଛା

0: ଆଚ୍ଛା ରହିଲ ନା ଭାଇଟା
1: ଭାଇ
0: ଦେଖ ଆଜି ଆମେ ଯୋଉ ବିଷୟବସ୍ତୁ କି ଆରମ୍ଭ କରିବାକୁ ଯାଉଛେ ବର୍ତ୍ତମାନ ବିଷୟବସ୍ତୁ କି ଆମର ହବ ଜନ୍ମରୁ ଜାତି କର୍ମରୁ ଜାତି
1: କର୍ମରୁ ଜାତି
0: ଦେଖ ପଢିତ

ସ୍ଥାନୀୟ ସୁଧ ସଂଗ୍ରହ ସୈନ୍ୟମାନଙ୍କୁ ସଂଗ୍ରହ ଯାଇଛି ଜଙ୍ଗଲ ଭିତରକୁ ଶିକାର କରିବା ପାଇଁ ଦୈବ ଦୁର୍ଘଟଣା କଥା ହଠାତ୍ ମେଘ ପବନ ବିଜୁଳି ଘର ଭଳିଆ ପହଞ୍ଚିଲା ରାଜା ଏବଂ ସଙ୍ଗର ସୈନ୍ୟଙ୍କର ହଜାର ହଜାର ସୈନ୍ୟ ବଡ ଭିତରେ ମେଘ ପବନ ବିଜୁଳି ଘର ଭଳିଆ ପହଞ୍ଚି

0: ଇଏ ତମର ବିଜୁଳି ଘର ହୋଇ ଏକ ସମୟରେ ଆସି ପହଞ୍ଚି ଯାଇଛି। ରାଜା ଏବଂ ସନ୍ଦେ ବାହାରେ ସେ ଜଙ୍ଗଲ ଭିତରେ ଚିନ୍ତା କରୁଛନ୍ତି, ଆମେ କଣ କରିବା
1: କଣ କରିବା?
0: ଡାକୁଛନ୍ତି, ହେ ରାଜା ଆମକୁ ରକ୍ଷା କର, ଜାଣିଲେ କାନ୍ୟକୁଦ ରାଜା ବିସ୍ତାପିତ ଶିକାର କରିବାକୁ ଆସିକରି ଆଜି ଗୋଟା ବିପଦ ପଡ଼ିଯାଇଛି। ତେଣୁ କାନ୍ୟକୁଦ ରାଜାକୁ ରକ୍ଷା କରିବା ଉଦ୍ଦେଶ୍ୟରେ ବଶିଷ୍ଠ ଯାଇ ପହଞ୍ଚିଛନ୍ତି। ଏ ଲେଖ ପବନ ଘର ଗଲି ଯାଇ ପହଞ୍ଚନ୍ତି, ଅବସ୍ଥାଟା କର, ଯେତିକି ବେଳେ ବିସ୍ତା ଯେଉଁ ବଶିଷ୍ଠ ହାତ ଦେଖି ଡାକିଲେ, ରାଜା ତୁମେ ଏଇଠାକୁ ଚାଲି ଆସ, ତୁମର ସମସ୍ତ ଅରିଷ୍ଟ ଖଣ୍ଡନ ହେବ। ଭକ୍ତିଙ୍କ କେତେ କ୍ଷମତା ଥିଲା ଯେତେବେଳେ ହାତ ଟେକିକି ଡାକି ଦେଇଛନ୍ତି, କେଡ଼େ ଘନ ଘ

0: ଆକାଶକୁ କୁଆଡ଼େ ବିଲୀନ ହେଇଗଲା, ଆକାଶରେ ତୟ ତରୁଦ
1: ହେଇପାରିଲେ
0: ଜଣା ପଡିଲା ଦିନ ଶେଷ ହୋଇ ରାତି ହେଇଯାଇଛି। ରାଜା ଏବଂ ସଞ୍ଜବାନ ଯାଇ ବଶିଷ୍ଠଙ୍କ ପାଖରେ
1: ପହଞ୍ଚି ଯାଇଛନ୍ତି।
0: ବଶିଷ୍ଠକାରୀ ରାଜା, ବର୍ତ୍ତମାନ ସମୟ ଆସିବ ଅତୀତ ହେଲାଣି, ତୁମେ ଆଉ ରାଜ୍ୟକୁ ଫେରି ଯାଇପାରିବନି। ଆସ ଗୋଟିଏ ରାତି ପାଇଁ ମୋ ଆଶ୍ରମରେ ଅତିଥି ହେଇଯିବ, କାଳିପ୍ରଭାକୁ ଯିବ। ରାଜା ବଶିଷ୍ଠଙ୍କର କଥାକୁ ଭାଙ୍ଗି ପାରିଲେନି, ବଶିଷ୍ଠଙ୍କ ସାଙ୍ଗରେ ଚାଲିଲେ କିନ୍ତୁ ଆଶ୍ରମ ଯେତେବେଳେ ଯାଇ ରାଜା ପହଞ୍ଚାନ୍ତି, ସେନା ସଞ୍ଜମାନେ ସଙ୍ଗେ ଅଛନ୍ତି। ଦେଖିଲେ ଖଣ୍ଡେ ସୁନ୍ଦର ଛିଣ୍ଡା ଭଙ୍ଗା କୁଳିଆ, ଚିନ୍ତା କରି ଇଏ ମୋ ସାଙ୍ଗରେ ହତାଶର ସୈନ୍ୟ ଅଛନ୍ତି, ଦୃଷ୍ଟିପଥ ରଖିକି ଆସିଲେ ଯେ ବ୍ୟବସ୍ଥା କେମିତି କରିବ।
1: ରହିଲେ
0: କିନ୍ତୁ ଦେଖ ଏମିତି ଆଉ ପରିସ୍ଥିତି କଣ ହେଲା, ଦୃଷ୍ଟିଙ୍କର ସେ ଆମର କାମ ଧେନୁ ବଶିଷ୍ଠ ଯାଇକି କହିଲେ ବା କାମ ଧେନୁ ବିଶ୍ୱାମିତ୍ର ଆଶ୍ରମରେ ଅତିଥି ହେଇଛି, ସେ ଯେମିତି ସେବା ହବ ତାର ବ୍ୟବସ୍ଥା ତୁ କର।

ବାହାରେ ସବୁ ହନ୍ତାର ହନ୍ତାର ଶୁଣିବା ଅପେକ୍ଷା କରି ବସିଥିଲେ। ରାଜାଙ୍କ ପାଟିରେ ବାହାରି ପଡ଼ିଥିବା ନିଘିନି ଆସ ବୋଲି ସୈନ୍ୟମାନେ ଗୁହାଳ ଭିତରେ ପଶିଥିଲେ ବି ଧାବାଇଲା, କିଏ ତାପୁର ବାଲିଲା, କିଏ ଲାଙ୍ଗୁର ବନିଦେଲା, ସେ ପାଞ୍ଚ ଜଣ ପିଡ଼ିଲା, ବିଭିନ୍ନ ପ୍ରକାର ଦଣ୍ଡ ଯାଇ ନନ୍ଦିନୀକି ଆଣି ଇଚ୍ଛା କରିଦେଲେ। ବସିଷ୍ଠଙ୍କ ଆଗରେ ନନ୍ଦିନୀ ଆସି ଇଚ୍ଛା ହେଇଯାଇଛି, ବସିଷ୍ଠ ନନ୍ଦିନୀକି ଚାହିଁ ଯାଇଛି।

ଭୀଷ୍ମପୁତ୍ର ସମ୍ୟ ଗୋଟେ ପାଖରେ ନନ୍ଦିନୀ ସଂଜ୍ଞା ଲକ୍ଷ୍ମୀ ହଉ।

0: ସାରା ଭାଇ ସମୟ ଦରକାର ଯେତିକି ସଭା ଭିତରେ ବିଶ୍ୱାସ ଭିତରେ ଯେତେ ସୈନ୍ୟ ଥିଲେ ନନ୍ଦିନୀ ପାର୍ଟିରୁ ବାହାରିଥିଲେ ସୈନ୍ୟ ମାନେ ଗୋଟିଏ ନିମିଷ ଭିତରେ ମାରିକି ବଧା କରିଲେ ଏକ ସମୟରେ ମୁଁ ବିଶ୍ୱାମିତ୍ର କରିକି ଫିଙ୍ଗି ଦେଇଛନ୍ତି ବିଶ୍ୱାମିତ୍ର ରାଜା ଯାଇ ପଡ଼ିଲେ କାନ୍ୟକୁଦରେ ଯେତେବେଳେ ରାଜାଙ୍କର ଜ୍ଞାନ ଫେରି ଆସିଛି ରାଜା ଚିନ୍ତା କଲେ ଗୋଟା ଭିକାରୀ ବ୍ରାହ୍ମଣ ହାତରେ ମୁଁ ଟିକେ ହିରସ୍ତା ଭିକାରୀ ବ୍ରାହ୍ମଣ ଆଜି ମୋତେ ଅପରସ୍ତ କଲା ତାହେଲେ ଦୁନିଆରେ ରାଜପତ୍ର ବଳ ନୁହେଁ ବଳ ହଉଛି ଯେ ବ୍ରହ୍ମ ଜ୍ଞାନୀ
1: ଜ୍ଞାନୀ
0: ଅସୁସ୍ଥ ପାଇଁ ବ୍ରାହ୍ମଣ ହେବି କେମିତି ନନ୍ଦିନୀ ଗାଇକି ଯାଇକି
1: ରଖିବି
0: ତେଣୁ ସେଇଠୁ ରାଜା ରାଜୁ ଛାଡ଼ି ଯାଇ ଜଙ୍ଗଲ ଭିତରେ ତପସ୍ୟା କରେ
1: ତପସ୍ୟା କରୁଛନ୍ତି
0: ବୁଝିଲେ କେମିତି ତପସ୍ୟା କରେ ଆମର ଭଗବତ ଗୀତାରେ ଲେଖା ହେଇଛି ଓ ପାଣି କ୍ଷତି ପ୍ରାଣ ପ୍ରାଣ ପାଣ କ୍ଷତି ଉଦ୍ଧାର ପ୍ରାଣାୟାମ ପ୍ରାୟ ଗୋଟେ

0: ଅନାବୃଷ୍ଟି
1: ରାତି ପାଇଲାଣି ହଜାର ହଜାର ପିଲାକୁ ଆସି ପହଞ୍ଚିଲି ଆମେ ଆମ କଣ ଖାଇବୁ ଖାଇବୁ ରାଜା ବ୍ୟବସ୍ଥା କରିବା ଲାଗି ରାଣୀ ଯେତେ ପ୍ରକାର ବ୍ୟବସ୍ଥା କଲେ ଦାଳ ଝାଳ କଲେ ଦାଗଦନ୍ତ କଲେ କୌଣସି ପ୍ରକାର ମିଛ ବେଙ୍କିଲା ନାହିଁ ରାଣୀଙ୍କର ହଉଛି ତିନୋଟି ପୁଅ ପୁଅ ତିନୋଟି ଆସି କହିଲେ କଣ ଖାଇବୁ ଆମକୁ ଖାଇବୁ
0: ଆମକୁ ଭୋକ ହେଲାଣି ଖାଇବା ପାଇଁ ଦିଅ ମା
1: କଣ କରିବେ ରାଣୀ ହାତ ଆଉ ଗୁଞ୍ଜେ ମାତ୍ର ସମ୍ପର୍କ ନାହିଁ ଦେଖିଲେ ମୁଁ ଯଦି କାନ୍ୟକୃତ ଦେଉଛି ତାହେଲେ ଛୁଆ ତୁ ବଞ୍ଚେଇ
0: ପାରୁ ନାହିଁ
1: କାନ୍ୟକୃତ ଆଉ ଅଧୁଛା ଇଲେ ଯୋଡ଼ିଏ ଲଗାଲଗି ଲାଗିବ ମଝିରେ ବ୍ୟବଧାନ ହେଇଛି ସହଜ ନାହିଁ ରାଣୀ ପୁଅ ତିନୋଟି ସାଙ୍ଗରେ ନାହିଁ ପହଞ୍ଚାଇଛନ୍ତି କୋଉ ନା ଅଯୋଧ୍ୟା
0: ଅଯୋଧ୍ୟାରେ
1: ଆଚ୍ଛା ଅଯୋଧ୍ୟାରେ ପହଞ୍ଚିଲି ଚିନ୍ତା କରୁଛନ୍ତି ମୁଁ କଣ କରିବି କି ଉପାୟରେ ଛୁଆ ତୁ ବଞ୍ଚିବି
0: ବଞ୍ଚେଇବି

0: ବରପୁଅ ପଚାରିଲି ବାବା
1: ହଁ
0: ତୁ ହଉଛୁ ମୋର ବଡ଼ ପୁଅ
1: ହଁ
0: ମୁଁ ତତେ ଦୁର୍ଦିନରେ ବର୍ତ୍ତମାନ ବିକ୍ରି କରିକି ମୋର ତୋର ଭାଇ ଯୋଡ଼ିକି ବଞ୍ଚିବାକୁ ଚାହୁଁଛି
1: ମା ମତେ ବିକ୍ରି କରିବା ପାଇଁ ଚାହୁଁଛନ୍ତି ମୁଁ ଯେ କାନ୍ୟକୁଜର ବଡ଼ ପୁତ୍ର ଯେ ସମୟ ଆସିଲେ ମୁଁ ସେ କାନ୍ୟକୁଜର ରାଜା ହେବି
0: ମତେ ବଡ଼ ପୁଅ ବିକ୍ରି ହେବା ପାଇଁ ନାରାଜ ସାନ ପୁଅ ବି ବିକ୍ରି ହେବା ପାଇଁ ନାରାଜ ମୋ ଝିଅ ପୁଅ ବିକ୍ରି ହେବାକୁ ନାରାଜ ରାଣୀ ଚିନ୍ତା କରିବି ମୁଁ ଦେଶ ନ୍ୟାୟ କରିବି ନ୍ୟାୟରେ ପ୍ରକୃତ ଯୋଉ ମୋର ହକ ବିକ୍ରିର ହକଦାର ହବ ସେ ବୁଝିବି କଣ ରାଣୀ ନ୍ୟାୟ କରି
1: କଣ କଲେ
0: ବଡ଼ ପୁଅ।

0: ଚିନ୍ତା କରୁଛୁ ମୁଁ ଭିକ୍ଷା କରି ପେଟ ପୋଷନ୍ତି ଛୁଆ ତୁମେ ବନ୍ଧାନ୍ତି ତୁ ତୁମେ ଭିକ୍ଷା କରିବିନି ଯେଉଁ ମୁଁ କ୍ଷତ୍ରିୟ ବ୍ରବଣୀ ବ୍ରାହ୍ମଣ ଯେଡ଼େ ବଡ଼ ଲୋକ ହେଲେ ମଧ୍ୟ ସେ ଭିକ୍ଷାରୀ ଭିକାରୀ ବ୍ରାହ୍ମଣ ଭିକ ମାଗିବ
1: ମାଗିବ
0: କିନ୍ତୁ କ୍ଷତ୍ରିୟ ବରଣକାରୀ କରିବେ ହଉ ଖାଇବାକୁ ପାଇଁ ମରିଯିବ
1: ମରିଯିବ
0: ସେ ଭିକ ମାଗିବନି ଚିନ୍ତା କରି ମୁଁ ଭିକ୍ଷା କରିବି ମୋର ତିନୋଟି ପୁଅ ଅଛନ୍ତି ତିନି ପୁଅ ଭିତରୁ ଗୋଟେ ପୁଅକୁ ବିକ୍ରି କରିବି ସେଇ ଧରଣ ଯାଉଛୁ ଏପଟକୁ ବଞ୍ଚିବି
1: ବଞ୍ଚାଇବି
0: ତାହେଲେ ଚିଲି ପୁଅ ଭିତରୁ ମୁଁ କୋଉ ପୁଅକୁ ବିକ୍ରି କରିବି

0: ବଡ ପୁଅକୁ ବିକ୍ରି କରିପାରିବି କାହିଁକିନା ବଡ ପୁଅ ହଉଛି ବାପର ହଁ ଏଣୁ ବାପ ପୁଅକୁ ମୁଁ ବିକ୍ରି କରିପାରିବିନି ସାନ ପୁଅ ବିକନ୍ତି ସାନ ପୁଅକୁ ବିକି ପାରିବିନି
1: କାହିଁକି
0: ସାନ ପୁଅ।

ଶୁଣୁଥିଲେ ପାଲା, ପରିବେଷଣ କଲେ କପିଳ ଖଣ୍ଡାଇ ଏବଂ ସାଥୀମାନେ ହେଲେ ନନ୍ଦକିଶୋର ଦାସ, ବ୍ରଜକିଶୋର ବେହେରା, ସହଦେବ କବି ଏବଂ ଜଳଧର ପାଢ଼ୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଆପଣଙ୍କ ସହ ମୁଁ ଅଛି ଗିରିଜା। ତାହେଲେ ଆଉ ଡେରି କରନ୍ତୁନି, ମୋବାଇଲର ମେସେଜ ବକ୍ସକୁ ଯାଆନ୍ତୁ, କ୍ୟାପିଟାଲ ଅକ୍ଷରରେ ACTC ଲେଖି ସ୍ପେସ୍ ଦେଇ ଗୀତର ନାମ, ଚଳଚ୍ଚିତ୍ରର ନାମ ଏବଂ ଆପଣଙ୍କ ନାଁ ଗାଁ ଠିକଣା ଲେଖି ଆମ ମୋବାଇଲ ନମ୍ବର 09495963210ରେ ଆମକୁ ପଠାଇ ଦିଅନ୍ତୁ। ଆମେ ସାଙ୍ଗେ ସାଙ୍ଗେ ଆପଣଙ୍କର ଗୀତଟିକୁ ଶୁଣାଇଦେବୁ। ଶ୍ରୋତାବନ୍ଧୁ, ପ୍ରଥମେ ଆମ ପାଖକୁ ଏସ୍ଏମ୍ଏସ୍ ଆସି ପହଞ୍ଚିଯାଇଛି। ପଠାଇଛନ୍ତି ବାମଦେବ ପୃଷ୍ଟି, ବଳରାମ ସାହୁ, ଦକ୍ଷିଣକୂଳ ଯାଜପୁରରୁ। ବାମଦେବ ଭାଇ, ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଆଜି ପ୍ରଥମେ ଏସ୍ଏମ୍ଏସ୍ଟି ଆମକୁ ସକାଳୁ ସକାଳୁ ପଠାଇ ଦେଇଛନ୍ତି, ଆପଣଙ୍କୁ ଧନ୍ୟବାଦ। ଆପଣ ଅନୁରୋଧ କରିଛନ୍ତି ଡୋରା କଥା ଚିତ୍ରରେ ସୁରେଶ ୱାଡକର ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଭାଇ, ଶୁଣାଇ ଦେଉଛୁ ଆପଣଙ୍କୁ ଆପଣଙ୍କର ମନପସନ୍ଦର ଗୀତଟିଏ।

ପରେ ଆମ ପାଖରେ ପୁଣି ଏକ ଏସ୍ଏମ୍ଏସ୍ ଆସି ପହଞ୍ଚିଛି। ପଠାଇଛନ୍ତି ସୁଶାନ୍ତି ସେଠୀ, ପୁରୀ ଅସ୍ତରଙ୍ଗରୁ ପଠାଇଛନ୍ତି। ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି କଥାଚିତ୍ର ତୁମସେ ଆଚ୍ଛା କୌନ ହେରେ ଚାନ୍ଦ ତାରେ ଫୁଲ ଶବ୍ଦମ ତୁମସେ ଆଚ୍ଛା କୌନ ହେ। ଶ୍ରୋତାବନ୍ଧୁ, ଏଇଟା ସୁନ୍ଦର ଗୀତଟିଏ, କିନ୍ତୁ ଦୁଃଖର ସହ କହୁଛୁ ଏଇଟା ଆମର ଅଭିଲେଖାଗାରରେ ନଥିବାରୁ ପୁରୁଣା ତୁମସେ ଆଚ୍ଛା କୌନ ହେ କଥାଚିତ୍ରର ମହମ୍ମଦ ରଫି ଗାଇଥିବା ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ। ଆଶା କରେ ଆମ ପସନ୍ଦର ଗୀତ ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ।

ପରବର୍ତ୍ତୀ ଏକ ଅଭିମାନ ଭରା ଏସ୍ଏମ୍ଏସ୍ ଆସି ଆମ ପାଖରେ ପହଞ୍ଚିଛି, ପଠାଇଛନ୍ତି ସୁନିତା କଟକରୁ। ଶ୍ରୋତା ଭଉଣୀ, ଆପଣଙ୍କୁ ନମସ୍କାର। ଆପଣ ଆଜି ଅଭିମାନ କରି ଲେଖିଛନ୍ତି, ମୋ ଏସ୍ଏମ୍ଏସ୍ ଗୀତ କାହିଁକି କାଟି ଦେଉଛନ୍ତି। ଆଉ କିଛି ଶ୍ରୋତାଙ୍କର ଏସ୍ଏମ୍ଏସ୍ ଗୀତକୁ ସବୁଦିନ ବାଜୁଛି। ଶ୍ରୋତା ଭଉଣୀ, ଏ କଥା ମୁଁ ତ ବିଶ୍ୱାସ କରୁନାହିଁ, କାରଣ ଆମେ ତ କୋଉ ଶ୍ରୋତାଙ୍କୁ ଚିହ୍ନିନୁ କି ଜାଣିନୁ ମଧ୍ୟ। ଆପଣ ଯଦି ଭାବୁଛନ୍ତି ସେମିତି କିଛି ନୁହେଁ, ଆମେ ସିରିଏଲ୍ ଅନୁସାରେ 1, 2, 3, 4 ଏମିତି ବଜାଇ ଚାଲିଛୁ। ଯେହେତୁ ସବୁ ଶ୍ରୋତାଙ୍କୁ ସାମିଲ କରିବାକୁ ଆମେ ସେଥିରେ ଚାହୁଁଛୁ, କାରଣ ଆମ ପାଖରେ ଅନେକ ଏସ୍ଏମ୍ଏସ୍ ଆସି ପହଞ୍ଚୁଛି, ତେଣୁ ହୁଏତ ଆପଣଙ୍କ ଗୀତକୁ ଗୋଟାଏ ପଦରୁ କାଟି ଦିଆଯାଇଥାଇ ପାରେ। ଏଥର ଶ୍ରୋତା ଭଉଣୀ, ଆପଣ ଏସ୍ଏମ୍ଏସ୍ ଆମକୁ ଦିଅନ୍ତୁ। ଆଜି ତ କିଛି ଗୀତ ଆମକୁ ଦେଇନାହାନ୍ତି, ଏଥର ଦେଲେ ଆପଣଙ୍କ ଗୀତକୁ ଆମେ ବଜାଇବାକୁ ଚେଷ୍ଟା କରିବୁ। ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି, ବି ବରହମପୁର ଆସିଛି, ପଠାଇଛନ୍ତି ନାରାୟଣ ପ୍ରଧାନ। ନାରାୟଣ ବାବୁ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ, ନମସ୍କାର। ଆପଣ ଆଜି ପଠାଇଛନ୍ତି ହିନ୍ଦୀ କଥାଚିତ୍ର ଦର୍ଦ୍ଦରେ ଲତା ମଙ୍ଗେସ୍କର ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ମନପସନ୍ଦର ଗୀତଟିଏ।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ବାସୁଦେବ ତ୍ରିଲୋଚନ କାଳିଆ ବଳିଆ କୁନି ନିନି ଲିଟୁନି ବାପା ବୋଉ ଏସଏମଏସଟି ଆସିଛି ରାଇସଙ୍ଗୁଡ଼ା ସାଲେପୁର କଟକରୁ ଶ୍ରୋତାବନ୍ଧୁ ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣ ତ ହେଉଛନ୍ତି ଆମର ନିୟମିତ ଶ୍ରୋତା ଆମକୁ ପ୍ରତିଦିନ ଆପଣଙ୍କର ଏସଏମଏସ ଆସି ପହଞ୍ଚିଥାଏ ଆଜି ଆପଣ ଅନୁରୋଧ କରିଛନ୍ତି ଅମାନୁଷ କଥା ଚିତ୍ରରେ କିଶୋର କୁମାର ଗାଇଥିବା ଗୀତଟି ଶୁଣିବା ପାଇଁ ଦିଲ୍ ଇସା କେସେ ମେରେ ତୋଡ଼ା ସୁନ୍ଦର ଗୀତଟିଏ କିଶୋର କୁମାରଙ୍କର ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ମନପସନ୍ଦର ଗୀତଟିଏ।

ପରବର୍ତ୍ତୀ ଏସଏମଏସଟି ଆମ ପାଖରେ ଆସି ପହଞ୍ଚିଛି। ଏସଏମଏସଟି ଆସିଛି ପଟାମୁଣ୍ଡି କେନ୍ଦ୍ରାପଡ଼ା ଜିକରଣରୁ। ପଠାଇଛନ୍ତି ଆମର ପ୍ରିୟ ଲିସନର, ପ୍ରିୟ ଶ୍ରୋତା ସୋମନାଥ ସାହୁ। ସୋମନାଥ ଭାଇ, ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ପ୍ରତିଦିନ ଆମକୁ ଏସଏମଏସ ପଠାଇଥାନ୍ତି, ଆମକୁ ସୁନ୍ଦର ସୁନ୍ଦର କଥା ଦେଇ ଲେଖିଥାନ୍ତି, ଆମ ଆର୍ଯ୍ୟମାନଙ୍କୁ ଶୁଭେଚ୍ଛା ଶୁଭକାମନା ଜଣାଇଥାନ୍ତି, ଶ୍ରୋତାମାନଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି, କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଶ୍ରୋତାଙ୍କୁ ତାଙ୍କୁ ମଧ୍ୟ ଜଣାଇଛନ୍ତି। ଆଜି ଆପଣ ଡେଡିକେଟେଡ୍ କରିଛନ୍ତି ଏହି ଗୀତଟିକୁ, ଆମର ସବୁ ଆର୍ଯ୍ୟମାନଙ୍କୁ ଡେଡିକେଟ୍ କରିଛନ୍ତି। ସବୁ ଆର୍ଯ୍ୟମାନେ ଆପଣ ତ ସମସ୍ତଙ୍କ ନାଁ ଲେଖିଛନ୍ତି, ଝୁନା ମ୍ୟାମ୍, ଚର୍ଚ୍ଚିକା ମ୍ୟାମ୍, ଗୀତାଞ୍ଜଳି ମ୍ୟାମ୍, ପ୍ରକାଶ ସାର୍, ଚିତ୍ତ ସାର୍, ଅକ୍ଷୟ ସାର୍, ସମସ୍ତଙ୍କୁ ଏ ଗୀତ ମାଧ୍ୟମରେ ମୁଁ ପହଞ୍ଚାଇ ଦେଉଛି। ଆପଣଙ୍କର ଗୀତଟି ହେଉଛି ଶଙ୍ଖା ସିନ୍ଦୁର, ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ। ତାହେଲେ ସୋମନାଥ ସାର୍, ପହଞ୍ଚାଇ ଦେଉଛୁ ଆପଣଙ୍କର ଗୀତଟା ଆପଣଙ୍କ ପାଖରେ, ଆପଣ ଡେଡିକେଟେଡ୍ କରିଥିବା ଆର୍ଯ୍ୟମାନଙ୍କ ପାଖରେ।

ପରବର୍ତ୍ତୀ ଏସଏମଏସଟି ଆସି ପହଞ୍ଚିଛି, ପଠାଇଛନ୍ତି ଦୁର୍ଗା ଏବଂ ମୀରା। ବାଙ୍କିରୁ ଆସିଛି ଏସଏମଏସଟି। ଆପଣ ଅନୁରୋଧ କରିଛନ୍ତି ମୋହରା କଥାଚିତ୍ରରେ ଉଦିତ ନାରାୟଣ ଏବଂ କବିତା କୃଷ୍ଣମୂର୍ତ୍ତି ଗାଇଥିବା ଗୀତଟି ଶୁଣିବା ପାଇଁ। ଗୀତଟି ହେଉଛି ତୁ ଚିଜ୍ ବଡ଼ି ହେ ମସ୍ତ ମସ୍ତ। ତାହେଲେ ପହଞ୍ଚି ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ଗୀତଟି।

କାର୍ଯ୍ୟକ୍ରମ ଶେଷରେ ଏସ୍ଏମ୍ଏସ୍ଟି ଆସିଛି, ପଠାଇଛନ୍ତି କୈଳାସଚନ୍ଦ୍ର ଗିଲ୍ ଏବଂ ରଞ୍ଜନ କୁମାର ଗିଲ୍, ଭରତଚନ୍ଦ୍ର ପାତ୍ର, ପ୍ରଭାକର ପାତ୍ର ଏବଂ ମଙ୍ଗୁଳି କୁଣ୍ଡ। ଏସ୍ଏମ୍ଏସ୍ଟି ଆସିଛି ମହମ୍ମଦପୁର ବିଲହାଟ କଟକରୁ। ଶ୍ରୋତାବନ୍ଧୁ, ଆପଣ ଆଜି ଅନୁରୋଧ କରିଛନ୍ତି ତତେ ମୋ ରାଣ କଥା ଚିତ୍ରରେ ଇରା ମହାନ୍ତି ଏବଂ କୁମାର ବାପି ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶ୍ରୋତାବନ୍ଧୁ, ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ଗୀତଟିଏ।

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଡାକ୍ତରଙ୍କୁ ପଚାରି ବୁଝିବା।

0: ନମସ୍କାର, ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ବନ୍ଧୁ, ବୃଦ୍ଧାବସ୍ଥାରେ ଶରୀରରେ ଅନେକ ସମସ୍ୟା ଦେଖାଯାଏ। ଶରୀରର କାର୍ଯ୍ୟକ୍ଷମତା କମିଯାଏ ଆଉ ବିଭିନ୍ନ ରୋଗ ହେବାର ଆଶଙ୍କା ବଢ଼ିଯାଏ। ତେଣୁ ସୁସ୍ଥ ନିରାମୟ ଜୀବନଯାପନ ପାଇଁ ବୃଦ୍ଧାବସ୍ଥାରେ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ। ତେବେ ଆଜି ଡାକ୍ତରଙ୍କୁ ପଚାରି ବୁଝିବା କ୍ରମରେ ଆମର ଆଲୋଚନାର ବିଷୟବସ୍ତୁ ରହିଛି ବୃଦ୍ଧାବସ୍ଥାରେ ସ୍ୱାସ୍ଥ୍ୟର ଯତ୍ନ। ଏ ସମ୍ପର୍କରେ ଡାକ୍ତର ଧୀରେନ୍ଦ୍ରନାଥ ମହାରଣାଙ୍କ ସହିତ ଆଲୋଚନା। ତାଙ୍କୁ ପ୍ରଥମେ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଦେଖନ୍ତୁ, ଆଜି ଯେଉଁ ଆମର ଆଲୋଚନାର ବିଷୟବସ୍ତୁ ରହିଛି ବୃଦ୍ଧା ଅବସ୍ଥାରେ ସ୍ୱାସ୍ଥ୍ୟର ଯତ୍ନ, ଆପଣ ପ୍ରଥମେ କୁହନ୍ତୁ ଏଇ ଯେଉଁ ବୃଦ୍ଧା ଅବସ୍ଥାରେ ସାଧାରଣତଃ କି କି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଏ?
1: ସ୍ୱାସ୍ଥ୍ୟଗତ ସମସ୍ୟାକୁ ପ୍ରଥମେ କିଛି ଭାଗରେ ବିଭକ୍ତ କରିବା, ସେଗୁଡ଼ିକ ହେଲା କେତୋଟି ରୋଗ ବହୁତ ଅଧିକା ପରିମାଣରେ ପ୍ରାପ୍ତ ବୟସରେ ଦେଖାଯାଏ, ଦ୍ୱିତୀୟ କଥା ହେଲା ଫଲ୍ସ ଆକ୍ସିଡେଣ୍ଟସ୍ ଫ୍ରାକ୍ଚର୍ସ ସେଗୁଡ଼ା ଇଞ୍ଜୁରିଜ୍ ସେଗୁଡ଼ାକ ବାର୍ଦ୍ଧକ୍ୟ ବୟସରେ ବେଶୀ ହୁଏ, କାହିଁକି ନା ଦେଖାଯିବା ଶକ୍ତି ଓ ଶୁଣିବା ଶକ୍ତି କମିଯାଇଥାଏ। ତୃତୀୟ ହେଉଛି ARPD ଯାହାକୁ ଏଜ୍ ରିଲେଟେଡ୍ ଫିଜିକାଲ ଡିକ୍ଲାଇନ୍ କହନ୍ତି, ଯଥା ଆଣ୍ଠୁ ଫିଟିବନି, ଅଣ୍ଟା ସିଧା ହେବନି, ହାତ ଗୋଡ଼ ଭଲ କି ଚାଲିବନି, ସୁଇଫ୍ଟ ନଥିବ, ମସଲ ପାୱାର ରେସ୍ପନ୍ସ ଏସବୁ ପୁଅର ହେଇଥିବ। ରେସ୍ପନ୍ସ ମାନେ ଗୋଟେ ଗାଡ଼ି ବାଇକ୍ ହଉ ଚାରିଚକିଆ ହଉ ଆସୁଛି ପଛରୁ କହି ସେମାନେ ଖୁବ୍ ଶୀଘ୍ର ତାଙ୍କ ରିଫ୍ଲେକ୍ସ ହବନି ଦୂରେଇ ଯିବାକୁ, ତେଣୁ ଏମିତି ତିନିଟା କାରଣରେ ରୋଗ ପ୍ରାପ୍ତ ବୟସରେ ହେଇଥାଏ। କେତୋଟି ରୋଗର ପରିମାଣ ଅଧିକା, ଡାଇବେଟିସ୍, ହାଇ ବିପି, ହାର୍ଟ ଆଟାକ୍, ସର୍ବୋପରି କ୍ୟାନ୍ସର ବର୍ତ୍ତମାନ ପରିମାଣରେ ବହୁତ ଦେଖାଯାଉଛି, ସେ ସବୁ ପ୍ରାପ୍ତ ବୟସରେ ବହୁତ ଅଧିକା। ବହୁତ ଗୁଣ କ'ଣ, କେତୋଟି ସମସ୍ୟା ତ 20 ଗୁଣ ଅଧିକା।

0: ଗୋଟେ ଆଡଲ୍ଟ ୟଙ୍ଗର ବାର୍ଦ୍ଧକ୍ୟ ଲୋକକୁ ତୁଳନା କଲେ କେତୋଟି ରୋଗ ବାର୍ଦ୍ଧକ୍ୟ ବୟସରେ ପ୍ରାପ୍ତ ବୟସରେ 20 ଗୁଣରୁ ଅଧିକା ପରିମାଣରେ ହୋଇଥାଏ। ସେ ଅନୁସାରେ ଆମକୁ ସେ ଟ୍ରିଟମେଣ୍ଟର ସବୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଗୋଟାଏ ଉଦାହରଣ ଦେବି, କ୍ୟାନ୍ସର ବା କର୍କଟ ରୋଗ। କର୍କଟ ରୋଗ ପାଇଁ ସରକାର ବର୍ତ୍ତମାନ ବହୁତ ପ୍ରସ୍ତୁତ ହେଉଛନ୍ତି, କାହିଁକି ନା କର୍କଟ ରୋଗ ଯେଉଁଠି ଗୋଟାଏ କିଛି ଫୁଲିଲା ସେଇଟା ଗୋଟେ କର୍କଟ ରୋଗର ସବୁ କରାହବ ଟେଷ୍ଟ, ତାମାନେ ସେଇଟା କର୍କଟ ରୋଗ ହେବାର ସମ୍ଭାବନା ବହୁତ ରହିଛି। ପାଟି ଭିତରେ ଗୋଟେ ଦରଜ ହେଇକି ଅଲସର ହେଲା ପାନ ଖାଇଲା ବାଲାଙ୍କର ସ୍ପେଶିଆଲି, ସେଟା ବି କ୍ୟାନ୍ସର ହେବାର ସମ୍ଭାବନା ଅଛି। ପରୀକ୍ଷା ନିରୀକ୍ଷା କରିବାକୁ ପଡ଼ିବ, ନହେଲେ ହେଳା ହେଲା ବୋଲି ଜଣାପଡ଼ିବ। ତେଣୁ କେତୋଟି ରୋଗ, ତୃତୀୟ ହେଲା ଯୋଉ କହିଲି ଫଲ୍ସ ଫ୍ରାକ୍ଚର, ତୃତୀୟ ହେଲା କମ୍ ଶୁଭିବା କମ୍ ଦେଖାଯିବା, ଆଉ କେତୋଟି ସ୍ୱାସ୍ଥ୍ୟଗତ ସମସ୍ୟା ଯୋଉଟା ପ୍ରାପ୍ତ ବୟସରେ ବହୁତ ପରିମାଣରେ ଅଧିକା ହୁଏ, ଯଥା ଆଣ୍ଠୁ ବାତ, ଅଣ୍ଟା ବଥା, ଭଲ ଦେଖା ନଯିବା, ଭଲ ନ ଶୁଭିବା, ମନ ନ ରହିବା, ବାଚାଳାମି ଟିକେ ହବା,
1: ଏଇସବୁ ସମସ୍ୟା ପ୍ରାୟ ଦେଖାଯାଇଥାଏ।
0: ଆଜ୍ଞା, ଏଇସବୁ ସମସ୍ୟା ପ୍ରାପ୍ତ ବୟସରେ ବେଶୀ ଦେଖାଯାଏ।
1: ତେବେ ଆପଣ କୁହନ୍ତୁ ଯେ ଏଇ ଯୋଉ ବୃଦ୍ଧାବସ୍ଥାରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ କେମିତି ନବା?
0: ମାନସିକ ସ୍ୱାସ୍ଥ୍ୟ ଗୋଟାଏ ବହୁତ ବଡ଼ ଅବଶ୍ୟ ସାମାଜିକ ସମସ୍ୟା କହନ୍ତୁ, ଆଉ ଲୋକ ଇଆଡ଼ୁ ସିଆଡ଼ୁ ଗପନ୍ତି, ସବୁ କଥା ଭୁଲି ଯାଆନ୍ତି, ହଠାତ୍ ଯିଏ ହଉ ରାଗି ଯାଆନ୍ତି, କିଏ କୋଉ ସ୍ତରର ଲୋକ ସେଗୁଡ଼ା ଚିହ୍ନନ୍ତିନି। ମାନସିକ ବାଚାଳାମି ବହୁତ ସାଧାରଣ, ରାଗି ଯିବା ଏସବୁ ବେଶୀ ହୁଏ। ତେଣୁ ମାନସିକ ସମସ୍ୟାର ଯୋଉଟା ଭୁଲି ଯାଆନ୍ତି ସବୁ କଥା, ମାନସିକ ସମସ୍ୟାର ସମାଧାନ ହେଉଛି ସେ ଯେହେତୁ ଭୁଲି ଯାଆନ୍ତି, ସବୁବେଳେ ତାଙ୍କ ସାଙ୍ଗରେ କଥାବାର୍ତ୍ତା କରିବାର ଅଛି। ତାଙ୍କ ଝିଅ ହଉ ବୋହୁ ହଉ ଯିଏ ଘରେ ରହିଛି ତାଙ୍କ ପାଖରେ, ସେ ପଚାରିକି ବୁଝିବା କଥା, ବାପା ଆଜି ସକାଳେ କୋଉ ଜିନିଷଟା ଭଲ ଲାଗିଲା, ସେଥିରୁ ସେ କିଛି ଆନାଲାଇଜ୍ କରିବେ, ମନ ପକେଇବେ କଣ କଣ ଖାଇଛି। ଆଉ ଯଦି ଆମେ ତାଙ୍କ ବ୍ରେନ୍କୁ ଲେଥାର୍ଜିକ ରଖିଦେବୁ, ସେମିତି ଏକ୍ସରସାଇଜ୍ ନ କରିବୁ ବ୍ରେନ୍କୁ, ତାହେଲେ ଭୁଲିଯିବା ମନ ନ ରହିବା ସେଟା କମିଯିବ। ତେଣୁ ମାନସିକ ସ୍ୱାସ୍ଥ୍ୟ ପାଇଁ ତାଙ୍କୁ ସବୁବେଳେ ଏନକରେଜ୍ କରିବା, ଖୁସିରେ ରଖିବା, ତାଙ୍କର ଆଚିଭମେଣ୍ଟ ଗୁଡା ସେ ଯାହା ଜୀବନରେ କରିଛନ୍ତି, ବାପା ତମେ ଚାକିରି କଲାବେଳେ ତମେ ସେଥିରେ ପ୍ରଥମ ହେଇଥିଲ ନା ରାଜ୍ୟରେ, ଆଉ ତମେ କଣ ଆୱାର୍ଡ ପାଇଥିଲ ନା, ସେ ବୋଉ ମତେ କହୁଥିଲା। ଏମିତି କହିଲେ ସେ କହିବେ ତାହେଲେ ବୋଉ କେମିତି ଜାଣିଲା, ବୋଉ ଆକୁ କହିଲା, ହଉ କହିଥିଲା ଯଦି ଭଲ କଥା। ଏମିତି ସବୁ ମନ ରହିବା ଶକ୍ତି ବୃଦ୍ଧି ହବ ଆଉ ଏକ୍ସରସାଇଜ ହବ।
1: ଇଏ ତ ଆପଣ କହିଲେ ଯେ ମାନସିକ ସମସ୍ୟା ଦେଖାଯାଇଥାଏ, ଅନେକ ସମୟରେ କଣ ହୁଏ ନା ସେମାନେ ମନକୁ ମନ ଗପିଥାନ୍ତି କି ସବୁବେଳେ ଭୟ ଭୟ କରନ୍ତି,
0: ସେଗୁଡା ହଉଛି ବାଚାଳାମି, ତେଣୁ ସେଇଟା ବହୁତ ସାଧାରଣ। ସେଗୁଡାକ ପାଇଁ ଆମେ ପ୍ରଥମେ ତାଙ୍କର ନ୍ୟୁଟ୍ରିସନର ଯତ୍ନ ନବା, ତାଙ୍କୁ ଭିଟାମିନ ଦବା, ସଫା ସୁତୁରା ରଖିବା, ନିଦ ଇନସ୍ୟୁର କରିବା ହଉଛି କି ନାହିଁ, ଏଇସବୁ ଯୋଉ ମାନସିକ ବାଚାଳାମି ପାଇଁ ବହୁତ ପ୍ରକାର ଔଷଧ ବାହାରିଛି। ବାଚାଳାମି ତାକୁ କରେଇ ଦବା ନାହିଁ, ଆମେ ହଠାତ୍ ରାଗିଯିବା, ହଠାତ୍ କାହାକୁ ସନ୍ଦେହ କରିବା, ସବୁ କଥା ଯୋଉଟା ଅବସେସନ, ବାରମ୍ବାର କବାଟ ତାଲା ଦିଆ ହେଲା କି ନାହିଁ, ସେ ବହୁତ ଡିଷ୍ଟର୍ବାନ୍ସ ଘରେ କରିବେ, ଅନ୍ୟମାନଙ୍କୁ ନିଦ ହେଇଥିବ, ତାଙ୍କ ପୁଅକୁ ସେ ଦେଖ ଗେଟ୍ରେ ତାଲା ଦିଆ ହେଇଛି କି ନାହିଁ, କାଲି ଗାଈ ପଶି ଯାଇଥିଲା, ଫୁଲ ଖାଇଦେଲା। ତେଣୁ ଏଇସବୁ ସମସ୍ୟା ଆମର ଗୋଟାଏ ପାରିବାରିକ ସମସ୍ୟା,
1: ତାକୁ ଦୂର କରାଯାଇ ପାରିବ କି?
0: ତାକୁ ଦୂର କରିବା ପାଇଁ କହିଲି ପ୍ରଥମେ ଭିଟାମିନ, ହିମୋଗ୍ଲୋବିନ ବଢ଼େଇବାକୁ ଆଇରନ, ପ୍ରୋଟିନ, ଭଲ ଖାଇବା ପିଇବାକୁ ଦବା, ଭଲ ନିଦ ହବା, ଏସବୁ କରିବାକୁ ପଡିବ, ନହେଲେ ମାନସିକ ଟ୍ରିଟମେଣ୍ଟ କରିବାକୁ ପଡିବ।
1: ଆଜ୍ଞା, ଏ ଯୋଉ ଆପଣ କହିଲେ ଯେ ତାଙ୍କୁ ଭଲ ନିଦ ହେବା ଦରକାର, କିନ୍ତୁ ଏ ଯୋଉ ବୟସ୍କ ମାନଙ୍କ କ୍ଷେତ୍ରରେ ପ୍ରାୟ ସେମାନଙ୍କର ନିଦ ଟିକେ କମ ହେଇଥାଏ, ସେ କ୍ଷେତ୍ରରେ ଆମେ କଣ କରିପାରିବା?
0: ବାର୍ଦ୍ଧକ୍ୟରେ ନିଦ ନିଶ୍ଚୟ କମ ହୁଏ, ସେଟା ଗୋଟେ ହରମୋନାଲ ଇନଫ୍ଲୁଏନ୍ସ, ମେଲାଟୋନିନ, ଏବେ ବହୁତ ମେଲାଟୋନିନ ତିଆରି ହେଇକି ସିନ୍ଥେସିସ ହେଇକି ଭାରତରେ, ସେଗୁଡ଼ାକ ସାରା ବିଶ୍ୱକୁ ଜଣା ହେଲାଣି ଯେ ନିଦ ପାଇଁ ନିଦ ବଟିକା ଦିଅନି, ମେଲାଟୋନିନ ହରମୋନ ଗୋଟେ ଆମ ବ୍ରେନ୍ରେ ତିଆରି ହେଉଛି, ସେଟା ନିଜର, ସେଟା ଯଦି ବେଶୀ ହେଲା ସେଟା ପରିସରରେ ବାହାରିଯିବ, ତାର କୌଣସି ସାଇଡ୍ ଇଫେକ୍ଟ ନାହିଁ, ତେଣୁ ମେଲାଟୋନିନ ଦିଅ ନିଦ ପାଇଁ, ଯେହେତୁ ମେଲାଟୋନିନ।

0: କମିଗଲେ ନିଦ କମ ହଉଛି।
1: ଆଉ ଗୋଟିଏ ସମସ୍ୟା ହଉଛି ପ୍ରାୟ ବୟସ୍କ ମାନଙ୍କର ଯୋଉ ପରିସ୍ରା ସମସ୍ୟା, ମାନେ ସେମାନେ ରାତିରେ ପ୍ରାୟ ବାରମ୍ବାର ପରିସ୍ରା
0: ଯାଇଥାନ୍ତି। ନିଦ ପରେ ପରିସ୍ରାଗତ ସମସ୍ୟା, ପୁରୁଷ ଲୋକର ଗୋଟେ ପ୍ରୋଷ୍ଟେଟ ବୋଲି ଗ୍ରନ୍ଥି ଅଛି, ସେଇଟା ବହୁତ ସମସ୍ୟା ଦିଏ, ଅକଥନୀୟ ସମସ୍ୟା। ପ୍ରତ୍ୟେକ ଘରେ ବୁଝିବେ ବାପାଙ୍କର ବେଡ୍ରେ ଏକ ହେଇଯାଉଛି, ଏଡ଼େ ବଡ ମୋଟା ରେଜେଇକି ନେଇ ଶୁଖେଇବାକୁ ପଡୁଛି, ଆଉ ଧୋଇବା ତ ଇମ୍ପସିବୁଲ। ଜାଣିପାରନ୍ତିନି ତାଙ୍କର ଏକ ହେଇଯାଏ, ସେମାନେ ଜାଣିପାରନ୍ତିନି ପରିସ୍ରା, ଘରକୁ ଗଲା ବେଳକୁ ପାଇଖାନାକୁ ସେମାନଙ୍କର ବୋହି ବୋହି ଯାଏ ପରିସ୍ରା। ସେ ତେଣୁ ଏଇଟାକୁ ୟୁରିନାରୀ ଇନକଣ୍ଟେନେନ୍ସ କହନ୍ତି, ଆଉ ଏଇଟା ପ୍ରୋଷ୍ଟେଟ ଯୋଗୁ ନୁହେଁ। ଆଉ ବେଳେବେଳେ ପରିସ୍ରା ଅଟକି ଅଟକି ଯାଏ, ବେଳେବେଳେ ଅତର୍ଚ୍ଛା ହେଇଯାଏ, ବେଳେବେଳେ ପୋଡ଼େ ପରିସ୍ରା, ଲାଲ ହୁଏ, ତତଲା ହୁଏ, ଏଇସବୁ ସମସ୍ୟା ପ୍ରୋଷ୍ଟେଟ ଯୋଗୁ ହୁଏ, ଆଉ ଏଇଟା ଅତି ସାଧାରଣ। କଥାରେ ଅଛି ପ୍ରାପ୍ତବୟସ୍କ ପୁରୁଷଙ୍କୁ ପ୍ରୋଷ୍ଟେଟ ବଢ଼େ, ଆଉ ସ୍ତ୍ରୀ ଲୋକଙ୍କୁ ୟୁଟେରସ୍ ମୋଟା ହୁଏ, ୟୁଟେରସ୍ର ୱାଲ୍ ମୋଟା ହୁଏ, ଯାହାକୁ ଫାଇବ୍ରଏଡ୍ କହନ୍ତି। ତେଣୁ ପ୍ରୋଷ୍ଟେଟ ସମସ୍ୟା ବହୁତ, ପ୍ରୋଷ୍ଟେଟର କ୍ୟାନ୍ସର ଏକ ସାଧାରଣ ରୋଗ, ଆଉ କ୍ୟାନ୍ସରକୁ ଲୁଚେଇ ଲୁଚେଇ ରଖନ୍ତି ଏକଦମ ପ୍ରାପ୍ତ ବୟସରେ, ଆଉ କ୍ୟାନ୍ସର ହେଲା ବାଟେ ତାହାର ଚିକିତ୍ସା କରିବାକୁ ପଡ଼ିବ, ଆଉ ବହୁତ ଜଲ୍ଦି ହାଡ଼କୁ ସ୍ପ୍ରେଡ୍ କରିଯାଏ, ଫ୍ରାକ୍ଚର କରେଇ ଦିଏ ଅଣ୍ଟା ପେଲଭିସ୍।
1: ତେଣୁ ଡାକ୍ତରଙ୍କର ପରାମର୍ଶ ନେବା ନିହାତି ଜରୁରୀ,
0: ନିହାତି ଦରକାର। କୌଣସି ପ୍ରକାର ଅତି ସ୍ଲାଇଟ୍ ପ୍ରୋଷ୍ଟେଟ ପରିସ୍ରା ସମସ୍ୟା ଦେଖାଗଲେ ମଧ୍ୟ ତାର ଯତ୍ନ ନେବା ଜରୁରୀ।
1: ଆଜ୍ଞା, ଆଉ ଗୋଟିଏ ସମସ୍ୟା ଆମେ କଥା ହଉଥିଲେ ଯେ ବୟସ୍କମାନଙ୍କର ଆଣ୍ଠୁ ଗଣ୍ଠି ସମସ୍ୟା ଦେଖାଯାଏ।
0: ହଁ, ଆଣ୍ଠୁ ଗଣ୍ଠି ବାତ ଏତେ ଶୋଚନୀୟ ନହେଲେ ବି ବହୁତ କଷ୍ଟକର, ବେଳେବେଳେ ଏତେ ଶୋଚନୀୟ ହୁଏ ଯେ ସେମାନେ କାନ୍ଦନ୍ତି, ଆଉ ତାଙ୍କୁ ବହୁତ ଔଷଧ ଦରକାର ପଡ଼େ। ଆଣ୍ଠୁ ଗଣ୍ଠି ଅଷ୍ଟିଓଆର୍ଥରାଇଟିସ୍ ବୋଲି ଗୋଟେ ରୋଗ, ସେଇଟା ବୟସ ଜନିତ ଗଣ୍ଠି ରୋଗ, ଗଣ୍ଠି ବାତ ଅଷ୍ଟିଓ, ତା ଭିତରେ ଆଣ୍ଠୁ ଭିତରେ ଫ୍ଲୁଇଡ଼ କମିଯାଏ, ଆଣ୍ଠୁ ଠିକ୍ ଚାଲେ ନାହିଁ, ଆଉ କାର୍ଟିଲେଜ୍ ପୁରା ଡ୍ୟାମେଜ୍ ହେଇଯାଏ। କାର୍ଟିଲେଜ୍ ମାନେ ଦୁଇଟା ହାଡ଼ ମଝିରେ ଯେଉଁ ଗୋଟାଏ ମୋଟା ପରଦା ଭଳିଆ ଥାଏ, ସେଇଟା ଥିନ୍ ମାନେ ପତଳା ହେଇଯାଏ ଆଉ ଡ୍ୟାମେଜ୍ ହେଇଯାଏ। ତେଣୁ ମୁଭମେଣ୍ଟ କଲାବେଳେ ଆଣ୍ଠୁ କି ଯେକୌଣସି ଗଣ୍ଠି ହଉ, ସେଇଟା ବହୁତ ପେନ୍ ହୁଏ, ପେନ୍ ଅତି ସାଧାରଣ ସମସ୍ୟା। କିଛି ଲୋକ ଇଗ୍ନୋର କରିଦିଅନ୍ତି ଯେ ଆଣ୍ଠୁରେ ନିକାପ ୟୁଜ୍ କରିବା, ଆଣ୍ଠୁ କଥା କଥା କହିବାନି। ଆଜିକାଲି ଅପରେସନ୍ କରୁଛନ୍ତି, ଲକ୍ଷ ଲକ୍ଷ ଟଙ୍କା ଲାଗୁଛି, ପୁଅ ପାଖରେ ଏତେ ପଇସା ନଥିବ କହି ବାପା କହୁନାହାନ୍ତି। ଆଉ ଆଣ୍ଠୁ ଗଣ୍ଠି ବାତ ସ୍ତ୍ରୀ ଲୋକଙ୍କ ପାଖରେ ବେଶ, ଆଉ ତଳେ ଚେକାମୌଲି ପକେଇ ବସିବା, ବିନା କମଳରେ ଝାଡ଼ା ଯିବା, ଏସବୁ ପେନ୍ ବଢ଼େଇ ଦିଏ। ତେଣୁ ଆଣ୍ଠୁ ଗଣ୍ଠି ବାତ ଆଜିକାଲି ରିପ୍ଲେସମେଣ୍ଟ ହେଉଛି, ଗୋଟାଏ ମୋଟା ପରଦା ଦେଇ ଜଏଣ୍ଟର ଦୁଇଟା ହେଡ଼ରେ ଦୁଇଟା ଏଣ୍ଡରେ ଲଗେଇ ଦିଆ ହେଉଛି। ସେ ମୋଟା ପରଦା ମାନେ ସେଇଟା ବହୁତ ଷ୍ଟ୍ରଙ୍ଗ ସିଲିକନ୍, ତାକୁ କୁହନ୍ତି ନି ରିପ୍ଲେସମେଣ୍ଟ, ଅନ୍ୟ ଜଏଣ୍ଟ ରିପ୍ଲେସମେଣ୍ଟ ସେଇଟା କରୁଛନ୍ତି, ଫଳରେ ରିଲିଫ କିଛି ଦିନ ପାଇଁ ମିଳୁଛି। ଫେର୍ କିଛି ଦିନ ପରେ ବଥା ଆରମ୍ଭ ହେଉଛି, ସେଇଟା ଅବଶ୍ୟ ବର୍ଷେ ଦୁଇ ବର୍ଷ ପରେ। ତେଣୁ ଗଣ୍ଠି ବଥା ଗୋଟେ,
1: କିନ୍ତୁ ଆମେ ଘରୋଇ ଉପଚାର କ'ଣ କରିପାରିବା?
0: ଘରୋଇ ଉପଚାର ଗୋଟିଏ କଥା, ଚେକାମୌଲି ପକେଇବେନି, ତଳେ ବସିବେନି, ଆଣ୍ଠେଇକି ଠାକୁର ପୂଜା କରିବେନି, କମୋଡ଼ରେ ଝାଡ଼ା ଯିବେ, ଠିଆ ହେଇକିନି ଅନ୍ୟ କାମ ଯାହା କରିବେ, ବେଞ୍ଚ ଉପରେ ବସି ପରିବା କାଟିବେ, ଠିଆ ହେଇକି ରୋଷେଇ କରିବେ, ସ୍ଲାବ ଗୋଟାଏ ପକେଇଦେବେ ରୋଷେଇ ଶାଳରେ, କେବେ ହେଲେ ପ୍ରାପ୍ତ ବୟସ୍କଙ୍କୁ ତଳେ ବସି ରୋଷେଇ କରିବାକୁ ଦେବେନି। ଗୋଟାଏ ଯୋଗ ଅଛି, ସେଇ ୱାକିଂ ଯୋଗ, ସେଇଟା କଲେ ଗଣ୍ଠି ସବୁ ଫିଟିଯାଏ, ଆଉ ଟିକେ ଦରଜ କମିଯାଏ, ସକାଳେ ସଞ୍ଜେ ସେଇଟା କରିବାକୁ କୁହାହଉଛି।
1: ବୃଦ୍ଧ ଅବସ୍ଥାରେ ଆଉ ଗୋଟିଏ ମୁଖ୍ୟ ସମସ୍ୟା ହେଲା ମଧୁମେହ ଆଉ ଉଚ୍ଚ ରକ୍ତଚାପ, ଏଇ ରୋଗରେ ପ୍ରାୟ ଅଧିକାଂଶ ଲୋକ ଆକ୍ରାନ୍ତ ହେଇଥାନ୍ତି, ତାକୁ ଆମେ କେମିତି ନିୟନ୍ତ୍ରଣରେ ରଖିବା?
0: ମଧୁମେହ ରୋଗ ତ ଗୋଟେ ମାନେ କଣ୍ଟିନ୍ୟୁଅସ୍ ଥେରାପି ଚାଲିଥାଏ, କ୍ୟାରି ଓଭର ଥେରାପି, ସେ ମଧୁମେହ ରୋଗ 35-40 ବର୍ଷରେ ଡିଟେକ୍ଟ ହେଇଥିବ, ଯୋଉ ବଟିକା ଖାଉଥିବେ ସେଇ ବଟିକାକୁ 10-15 ବର୍ଷ ପରେ ନିଶ୍ଚୟ ବଦଳେଇବାକୁ ପଡ଼ିବ। ବଟିକା ବନ୍ଦ କରିବାକୁ ପଡ଼ିପାରେ, ଇନ୍ସୁଲିନ୍ ନେବାକୁ ପଡ଼ିପାରେ, ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ, ଡାଇବେଟିସ୍ ଜାଣିବା।

0: ଡାଇବେଟିସକୁ ଜିଣିବା, ତେଣୁ ତା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟର ଯେଉଁ ଯାହା ସବୁ ଆମେ ଯେମିତି ଭାତ ଓ ଭାତ ଜାତୀୟ, ଆଳୁ ଓ ଆଳୁ ଜାତୀୟ, ଚିନି ଓ ଗୁଡ଼ ଓ ଗୁଡ଼ ଜାତୀୟ, ଏହିସବୁ ଖାଦ୍ୟ ଆମକୁ ରେଷ୍ଟ୍ରିକ୍ଟ କରିବାକୁ ପଡ଼ିବ। ଆମକୁ ଆର୍ଟିଫିସିଆଲ ସୁଗାର ଖାଇବାକୁ ପଡ଼ିବ। ଯଦି ମିଠା ଦରକାର ହୁଏ, ଗହମରୁ ଚାଉଳ ତିଆରି ହେଇକି ମିଳୁଛି, ସେସବୁ କରିକିନି ଭାତ ବନ୍ଦ କରିବାକୁ ପଡ଼ିବ। ସେମିତି ଆମକୁ ଆଳୁ ଜାତୀୟ ପରିବା ତରକାରୀରୁ କାଢି ଦେଇକି ଆମକୁ ଖାଇବାକୁ ପଡ଼ିବ ତରକାରୀ।
1: ଏହିସବୁ ଦିଗ ପ୍ରତି ଆମେ ଦୃଷ୍ଟି ଦେବା ଦରକାର।
0: ଆଜ୍ଞା, ଉଚ୍ଚ ରକ୍ତଚାପରେ କମ୍ପ୍ଲିକେସନ୍ସ ବହୁତ ହୁଏ। ଉପରୁ ତଳକୁ ଡିସାଇଡ୍ କଲେ କମ୍ପ୍ଲିକେସନ୍ ହେଉଛି ଷ୍ଟ୍ରୋକ୍, ଗୋଟେ ଅତି ସାଧାରଣ ମସ୍ତିଷ୍କାଘାତ, ଅତି ସାଧାରଣ ସମସ୍ୟା। ଲୋକ ପରମାନେଣ୍ଟଲି ବିକଳାଙ୍ଗ ହେଇଯାଏ, ଲୋକର ପରିସ୍ରା ନଳୀ ଲାଗେ, ଲୋକର ଝାଡ଼ା ହାତ ପରି କାଢ଼ିବାକୁ ପଡ଼େ, ଲୋକର ଚାଲି ପାରନ୍ତିନି, ବାଡ଼ି ଧରେଇକି ଚଲେଇବାକୁ ପଡ଼େ, ଖାଇପାରନ୍ତିନି, କଥା କହିପାରନ୍ତିନି, ଶୁଅନ୍ତି ନାହିଁ। ତେଣୁ ଉଚ୍ଚ ରକ୍ତଚାପ ଜନିତ ରୋଗ ବହୁତ। ଆଉ ଗୋଟେ ହେଉଛି ହାର୍ଟ ଆଟାକ୍, ହାର୍ଟ ଫେଲିଓର, ଏମିତି ସବୁ ହୁଏ। ଉଚ୍ଚ ରକ୍ତଚାପ ଔଷଧ ଯାହା 10 ବର୍ଷ ତଳେ ଦିଆ ହେଉଥିଲା ସେ ଚଳିବନି, ସେ କମ୍ପ୍ଲିକେସନ୍ ସାଇଡ୍ ଇଫେକ୍ଟ କରିବ, ପାଦ ଫୁଲିଯିବ। ତେଣୁ ଯତ୍ନ ନେଇକିନି ସେ ଔଷଧ ବଦଳେଇବାକୁ ପଡ଼ିବ। ପାଦ ଫୁଲିଯିବ ମାନେ ବେଶୀ ପାଣି ପିଇବା ହେଇପାରେ, ପାଦ ଫୁଲିଲେ ପାଣି କମେଇବେ, ଜାଣିବେ ଯେ ପାଣି ବେଶୀ ହେଇଯାଉଛି, ବ୍ଲଡ୍ ପ୍ରେସରରେ କମ୍ ପାଣି ପିଇବେ, ଆଉ କେତେଟା ଔଷଧ ଅଛି ସେ ବି ପାଦ ଫୁଲାଏ। ସାଧାରଣ ପାଦ ଫୁଲିଛି ମାନେ ରକ୍ତଚାପ ଔଷଧ ଖାଉଥିବେ, ଆଉ ପାଦ ଫୁଲିଲେ ଘା ହେବ, ଚାଲିବାରେ ହଇରାଣ ହେବେ, ଓଜନ ବହୁତ ହେଇଯିବ ଲୋୟର ଲିମ୍ବରେ, ଏହିସବୁ ଜିନିଷର ଯତ୍ନ ନେବାକୁ ପଡ଼ିବ।
1: ଆଉ ଯୋଉ ଶ୍ରବଣ ଶକ୍ତି ଆଉ ଦୃଷ୍ଟି ଶକ୍ତିକୁ ଅତୁଟ ରଖିବା ପାଇଁ ଆମେ
0: ଶ୍ରବଣ ଶକ୍ତି ହ୍ରାସ ପାଇଁ ମନେ କରନ୍ତୁ ମାଲ୍ୟ ସିଙ୍କ ଷ୍ଟେପିସ୍, ତିନିଟା ଅତି କ୍ଷୁଦ୍ର ବୋନ୍ ମାଇକ୍ରୋସ୍କୋପରେ ଦେଖାଯାଏ, ଆଖିକି ଦେଖାଯାଏନି, ସେ ତିନିଟା ଯୋଉ ହଲିଲେ ପର୍ଦ୍ଦା ଥରିବ ଆଉ ସାଉଣ୍ଡ ତିଆରି ହେବ, ସେ ତିନିଟା ଜାମ୍ ହେଇଯାଏ, ସେ ତିନିଟା ମାନେ କଡ଼ା ଭଳି ଥାଏ ଆମର ଜଞ୍ଜିର ଭଳି, ସେଗୁଡ଼ାକ ଟାଣ ହେଇଯାଏ ଆଉ ମୁଭମେଣ୍ଟ କରେନି, ଆଉ ତା ସର୍ଜରୀ ହେବା ଅସମ୍ଭବ। ଆମର ଯୋଉଟା ସେନ୍ସରି ନ୍ୟୁରାଲ ଡିଫରେନ୍ସ, ସେ ଇମ୍ପଲ୍ସଟା ଯାଇକି ବ୍ରେନ୍ର ତଳ ଭାଗରେ ରହିଲେ ପହଞ୍ଚିଲେ ଯାଇକି ଶୁଣିବା ଇଏ ହୁଏ, ତେଣୁ ଅପରେସନ୍ କିଛି ହେଇପାରିବନି ଶ୍ରବଣ ଶକ୍ତି ହ୍ରାସ ପାଇଁ। ଭିଟାମିନ୍ ଛଡ଼ା ଭଲ ଔଷଧ ନାହିଁ ଯେଉଁଥିରେ ଶ୍ରବଣ ଶକ୍ତି ଇମ୍ପ୍ରୁଭ୍ ହେବ। ଗୋଟିଏ କଥା, ଇୟରଫୋନ୍ ଇୟର ଏଡ୍ ୟୁଜ୍ କରିବାକୁ ପଡ଼ିବ। ଆଉ ଦୁଃଖର କଥା, ଇୟର ଏଡ୍ ଯେଉଁଟା କମ୍ ଦାମ୍ର ସେଇଟା ଖୁବ୍ ଜଲ୍ଦି ଖରାପ ହେଇଯିବ, ଆଉ ବେଳେବେଳେ ଏତେ ଜୋର ସାଉଣ୍ଡ ହେବ ଯେ ରୋଗୀଟି ଛଟପଟ ହେବ, ଘାଇକି ଗୋଟେ ସାଉଣ୍ଡ କାନ ଭିତରେ ହେବ। ତେଣୁ କାନର ଶ୍ରବଣ ଶକ୍ତିର ଚିକିତ୍ସା ଏତେ ଫଳପ୍ରଦ ନୁହେଁ, ଆଉ ବହୁତ ଖର୍ଚ୍ଚ। ଏଇ ଯେଉଁ ହିୟରିଂ ଏଡ୍ ତାକୁ କୁହନ୍ତି। ଦୃଷ୍ଟି ଶକ୍ତିର ହଁ କିଛି ଚିକିତ୍ସା ଅଛି, ଯେମିତି ରେଟିନାଲ ଡିଟାଚମେଣ୍ଟ ହେଉ, କାଟାରାକ୍ଟ ହେଉ, ସ୍କ୍ଲେରୋସିସ୍ ହେଉ, ମାକୁଲାର ଡିଜେନେରେସନ୍ ହେଉ, ବହୁତ ପ୍ରକାର ଜିନିଷର କିଛି ଟ୍ରିଟମେଣ୍ଟ ଅଛି। ତେଣୁ ଦୃଷ୍ଟି ଶକ୍ତି ଶ୍ରବଣ ଶକ୍ତିର ଯତ୍ନ ନେବାକୁ ପଡ଼ିବ।
1: ତେବେ ବୟସ୍କମାନଙ୍କ ପାଇଁ କୋଉ ପ୍ରକାରର ସୁଷମ ଖାଦ୍ୟ ସେମାନେ ଖାଇବେ?
0: ସୁଷମ ଖାଦ୍ୟର ବେଶୀ ଆବଶ୍ୟକତା ଅଛି। ସୁଷମ ଖାଦ୍ୟ

0: ମାଂସ ଆଣ, ଏସବୁ ଜିନିଷ ବେଶି ଦରକାର ନାହିଁ, ଖାଲି ଦେହ ଖରାପ ହିଁ ସାର ହେବ। ପ୍ଲାଣ୍ଟ ବେସ୍ଡ ପ୍ରୋଟିନ୍ ଯେତେ ପ୍ରକାର ଦେଇପାରିବେ, ଦାମିକା ପରିବା, ଦାମିକା ଫଳ, ଶାଗ ଭଲକି ରୋଷେଇ କରି ସେସବୁ ଜିନିଷ ଦେଲେ ଭଲ।
1: ମାନେ ସବୁଜ ପନିପରିବା ଖାଇବା ନିହାତି ଜରୁରୀ,
0: ସବୁଜ ପନିପରିବା, ଅଧିକା ପ୍ଲାଣ୍ଟ ବେସ୍ଡ ପ୍ରୋଟିନ୍, ଆଉ ମଞ୍ଜି କି ଡାଲି ଏସବୁ ବେଶୀ ଖାଇବାକୁ ଦେବାକୁ ପଡିବ। ଛେନା, ଦହି, କ୍ଷୀରଜାତ ଦ୍ରବ୍ୟ
1: ଏଇସବୁ ଖାଇବା ଦରକାର।
0: ଆଜ୍ଞା,
1: ତେବେ କେତେ ପରିମାଣରେ ପାଣି ପିଇବା ଉଚିତ?
0: ପାଣି ପାଦ ଫୁଲୁଛି ମାନେ ଅଧିକା ହେଇଯାଉଛି, ଜିଭ ଶୁଖିଯାଉଛି ମାନେ କମ୍ ହେଇଯାଉଛି।
1: ଆଜ୍ଞା,
0: ତେଣୁ ଆମେ ପାଣିର ଶୋଷ ଯେତିକି ହେବ, ଖାଇବା ବେଳେ ଯେତିକି ପାଣି, ସେଥିରେ ଆମେ ରେଷ୍ଟ୍ରିକ୍ଟ କରିବାନି, କିନ୍ତୁ ଦେଖିବା ଯେ ବାପା ବେଶୀ ପାଣି ମାଗୁଛନ୍ତି କି, ଆଉ ଗୋଡ଼ ଫୁଲିଲା ଦେଖାଗଲାଣି, ଆଉ ଏତେ ଜିଭ ଶୁଖିଯାଉଛି, ବାପା ପାଣି ଡରିକି ପିଉନାହାନ୍ତି କି ଏକ ଲାଗିବ ବୋଲି, ତେଣୁ ସେମିତି ଆସେସ୍ କରିବାକୁ ପଡିବ ରଫଲି।
1: ତେବେ ଯୋଗ ପ୍ରାଣାୟମ ବୃଦ୍ଧ ବୃଦ୍ଧାମାନଙ୍କ ପାଇଁ କେତେ ଆବଶ୍ୟକ?
0: ବେଶୀ ଆବଶ୍ୟକ, ଆଉ ଯୋଗ ହିଲ୍ସ ଉନ୍ନତି କରେ, ବା ସବୁ ଜିନିଷର ଫଙ୍କସନର ଇମ୍ପ୍ରୁଭମେଣ୍ଟ କରେ, ଇଭିନ୍ ଘାକୁ ବି ଶୁଖାଏ। ଯୋଗ ବହୁତ ଆବଶ୍ୟକ, ମନେ କରନ୍ତୁ ରିଗରସ୍ ଏକ୍ସରସାଇଜ ଯୋଉଟା ଆମେ ଆରୋବିକ୍ ଏକ୍ସରସାଇଜ କହୁଛୁ, ଆମେ ଚାଲୁଛୁ ମାନେ ଜୋରରେ, ଆଉ ତାଙ୍କୁ ସେମିତି କଲେ ହବନି, ତାଙ୍କ ପାଇଁ ୱାକର ଦେବାକୁ ପଡିବ, ତାଙ୍କୁ କହିବାକୁ ପଡିବ ଆପଣ ଆସ୍ତେ ଆସ୍ତେ ଚାଲନ୍ତୁ। ଆପଣ ଭାବନ୍ତୁ ନାହିଁ ଯେ ସେ ପିଲାଟା ଏତେ ଜୋର ଦୌଡ଼ୁଛି, ସେ ମୋ ପୁଅ ଏତେ ଜୋର ଚାଲୁଛି, ତେଣୁ ମୁଁ କାହିଁ ଏମିତି ଚାଲିବି, ସେ ତେଣୁ ଯଦି ଚାଲିବା ଟିକେ ୱାକର ଧରି ଯେମିତି ନ ପଡ଼ିବେ, ଇଞ୍ଜୁରୀ ନ ହବ, ସେମିତି ଆଡଭାଇସ୍ କରିବାକୁ ପଡିବ। ଆଉ କେତେ ପ୍ରକାର ଯୋଗ ଅଛି ଯୋଉଟା ସେମାନେ ବସିକି ଆଣ୍ଠେଇକି କରିପାରନ୍ତିନି, ତାଙ୍କୁ ୱାକିଂ ଯୋଗ, ଗୋଟାଏ ଠିଆ ହେଇକି ଗୋଟେ କେତେ ପ୍ରକାର ଯୋଗ କରିବେ, ଗୋଡ଼କୁ ଛାଟିବେ, ଗୋଡ଼କୁ ଚଲେଇବେ, ଏଠି ଗୋଡ଼କୁ ଯୋଡ଼ିବେ, ଗୋଡ଼କୁ ମେଲା କରିବେ, ଏଇସବୁ ଏକ୍ସରସାଇଜ ସକାଳେ ଓ ସଞ୍ଜେ କରିବାକୁ ପଡିବ।
1: ପ୍ରାତଃ ଭ୍ରମଣର ଆବଶ୍ୟକତା ରହିଛି କି?
0: ପ୍ରାତଃ ଭ୍ରମଣର ବେଶୀ ଆବଶ୍ୟକତା ଅଛି, ଦୃଷ୍ଟି ଶକ୍ତି ପାଇଁ, ଶ୍ରବଣ ଶକ୍ତି ପାଇଁ, କନଷ୍ଟିପେସନ ପାଇଁ, ମାନସିକ ସ୍ୱାସ୍ଥ୍ୟ ପାଇଁ, ଅଣ୍ଟା ବଥା ପାଇଁ, ଆଣ୍ଠୁ ବଥା ପାଇଁ ସେ ଉପଯୋଗୀ।
1: ଆଜ୍ଞା, ଏକାକୀପଣ ବୟସ୍କମାନଙ୍କ ଉପରେ କି କୁପ୍ରଭାବ ପକାଇଥାଏ?
0: ଗୋଟାଏ ରିସର୍ଚ୍ଚରେ ବାହାରିଲା ୟୁରୋପରେ ଯେ ଲୋନ୍ଲିନେସ୍ ବର୍ତ୍ତମାନ ସାରା ପୃଥିବୀରେ ପ୍ରାପ୍ତବୟସ୍କଙ୍କୁ ବେଶୀ ହାର୍ମଫୁଲ, ଲୋନ୍ଲିନେସ୍ କାହାକୁ ରଖିବାନି। ଆମେ ତ ୟୁରୋପରେ ମୁଁ ଯାଇଛି କେତେ ଥର ଦେଖିଛି, ବହୁତ ଫ୍ୟାମିଲି ଲୋନ୍ଲି, ନିଜର କଷ୍ଟ ଦୁଃଖ କାହାକୁ କହିପାରନ୍ତିନି, ରୋଗର ବହୁତ ଲେଟ୍ ଷ୍ଟେଜରେ ଡାକ୍ତର ପାଖକୁ ଯାଆନ୍ତି, କିଏ ସିନା ବାଧ୍ୟ କରି ଚାଲ ଚାଲ ବାପା ଯିବା, ଉଠେ ଘୋଷାଡ଼ିଲେ ହବ, ସେମାନେ ଯିବେ ଯିବେ ବୋଲି ଯାଆନ୍ତି ନେ, ଅଣ୍ଟା ବଥା ହେଉଛି, ଆଣ୍ଠୁ ବଥା ହେଉଛି, ଭଲ ଦେଖାଯାଉନି, ପଡ଼ିଯିବାର ଚାନ୍ସ ଅଛି, ତେଣୁ ଟ୍ରିଟମେଣ୍ଟ ବି ଭଲ କରନ୍ତିନି, ଆଉ ଲୋନ୍ଲିନେସ୍ ହେଇକି ସେମିତି ଦୁଃଖରେ ଥାନ୍ତି।
1: ଆଜ୍ଞା, ମାନେ ତାଙ୍କୁ କେବେ ଏକା ଛାଡ଼ିବାକୁ ଦେବା ଉଚିତ ନୁହଁ,
0: ଲୋନ୍ଲିନେସ୍ ପୁରା ସମ୍ପୂର୍ଣ୍ଣ ଆଭଏଡ୍ କରିବାକୁ ପଡିବ। ଜଣେ କେୟାର ଟେକର, ବହୁତ ଭଲ କେୟାର ଟେକର, ତାକୁ ଟେଷ୍ଟ କରିକି ସେ କେତେ ଯତ୍ନବାନ, ତାପରେ ବାପା ମା ପାଖରେ ଛାଡ଼ିବାକୁ ପଡିବ, କିମ୍ବା ପୁଅ ବୋହୂ ଝିଅ ଜ୍ୱାଇଁ ଭିତରୁ ଜଣେ ରୋଷ୍ଟର କରିକି ତାଙ୍କ ପାଖରେ ଯାଇକି ରହିବାକୁ ପଡିବ। ଖାଲି ଗପ କରିବେ, ତାଙ୍କୁ ଟେକିଲା ଭଳିଆ କଥାବାର୍ତ୍ତା କରିବାକୁ ପଡିବ, ତାଙ୍କର ଆଚିଭମେଣ୍ଟସ ଗୁଡାକ ଡିସ୍କସ କରିବାକୁ ପଡିବ,
1: ମାନେ ସ୍ମୃତି ଗୁଡିକ ସବୁ ବଖାଣିବାକୁ ପଡିବ,
0: ବଖାଣିବାକୁ ପଡିବ।
1: ତେବେ ଆଉ ଗୋଟେ କଥା ହେଲା ଯେ ବୟସ୍କମାନେ ପ୍ରାୟ ବିଭିନ୍ନ ପ୍ରକାରର ଔଷଧ ଖାଇଥାନ୍ତି, ଏହି ଔଷଧ ସେବନ ସମୟରେ କି କି ସାବଧାନତା ଅବଲମ୍ବନ କରିବା ଉଚିତ?
0: ବହୁତ ଗୁଡ଼ାଏ ଔଷଧ, ଆଉ ବେଶୀ ସାଇଡ୍ ଇଫେକ୍ଟ, ଔଷଧ ଖାଇବାର ମାତ୍ରା ଏସବୁ ଭୁଲ ହେବାର ସମ୍ଭାବନା ବେଶୀ, ତେଣୁ ବହୁତ ଗୁଡ଼ାକ ଔଷଧ ମାନେ ଆମର ସାଧାରଣତଃ ଆମେ ଥରେ ଖାଉ କିମ୍ବା ଦୁଇଥର ଖାଉ, ଆଉ ମୁଁ ଭାବୁଛି ଛଅ ଥର, ସାତ ଥର, ଆଠ ଥର ବୁଢ଼ା ଲୋକ, ବୁଢ଼ୀ ଲୋକ ଖାଇଲେ ବହୁତ ଭଲ ହୁଅନ୍ତା। ପେଟ ଗ୍ୟାସ ଔଷଧ ଆଇଦର 6 AM ଅର 6 PM, ତେଣୁ ସେଇ ଅନୁସାରେ ଟାଇମ ସବୁ ମୋବାଇଲରେ ଆଲାର୍ମ ଦେଇକି, କି ଘରେ କୌଣସି ପ୍ରକାର ଆଲାର୍ମ ଟାଇପ୍ର ଜିନିଷ

0: ରଖିକି ଛ ଆଠ ଥର କହିଲେ ବେଶି ସାଇଡ୍ ଇଫେକ୍ଟ ହେବନି, ଛ ଆଠ ଥର କହିଲେ ଡ୍ରଗ୍ ଡ୍ରଗ୍ ରିଆକ୍ସନ୍ ହେବନି, ଇନଭିଟ୍ରୋ ମାନେ ପେଟ ଭିତରେ ଏସବୁ ହେବନି। ତେଣୁ ଡ୍ରଗ୍ ଯେଉଁମାନେ ବେଶୀ ଖାଉଛନ୍ତି ବହୁତ ସାବଧାନତା ଅବଲମ୍ବନ କରିବା ଉଚିତ। ମନେ କରନ୍ତୁ କୌଣସି ଦାମିକା ଆଣ୍ଟିବାୟୋଟିକ୍ ଖାଉଛନ୍ତି, ତା ସାଙ୍ଗରେ ଝାଡ଼ା ସଫା ପାଇଁ ଔଷଧ ଖାଇଲେ ସେ କିଛି ଆଣ୍ଟିବାୟୋଟିକ୍ ବାହାରିଯିବ, ତାର ଇଫେକ୍ଟିଭନେସ୍ କମିଯିବ। ଭିଟାମିନ୍ ଖାଇଲେ ସେମିତି ଆଣ୍ଟିବାୟୋଟିକ୍ର ଇଫେକ୍ଟ କମିଯିବ। ତେଣୁ ଏକା ସାଙ୍ଗରେ ସବୁ ମୁଠାଏ ଖାଇଦେଲେ ଖାଇବା ଅପେକ୍ଷା ଆମର ବେଶୀ କି ମଲ୍ଟିପୁଲ୍ ଡୋଜେସ୍ ମଲ୍ଟିପୁଲ୍ ମୋର୍ ଟାଇମ୍ ଏମିତି ଖାଇବାକୁ ପଡ଼ିବ।
1: ଏ ଯୋଉ ବୟସ୍କମାନଙ୍କ କ୍ଷେତ୍ରରେ ଅନେକ ଦୁର୍ଘଟଣା ଘଟେ, କିଏ ଖଟରୁ ପଡ଼ିଯାଇଥାନ୍ତି, କିଏ ବାଥରୁମ୍ ଯିବା ସମୟରେ ମଧ୍ୟ ପଡ଼ିଯାଆନ୍ତି, ସେ ଦିଗ ପ୍ରତି ପରିବାରର ସଦସ୍ୟମାନେ କିପରି ଧ୍ୟାନ ଦେବା ଦରକାର?
0: ସବୁ କାମ ବେଳେ ଟଏଲେଟିଂ ବା ୱାସରୁମ୍କୁ ଗଲାବେଳେ ସାଙ୍ଗରେ ଜଣେ ଯିବାକୁ ପଡ଼ିବ, ତାଙ୍କୁ ବସେଇବାକୁ ପଡ଼ିବ। ନ୍ୟୁଜ୍ ପେପର ଥିବ ଯୋଉଟା ବାପା ଭଲ ପାଆନ୍ତି, କିଛି ଜର୍ନାଲ ମାଗାଜିନ୍ ଥିବ ଯୋଉଟା ସେ ପଢ଼ନ୍ତି, ସେ ବସିଯିବେ କମୋଡ଼ରେ ଆଉ ସେଗୁଡ଼ାକ ଦେଖିବେ। ଠିଆ ହେଲା ବେଳେ ସେତକ ମନେ କରନ୍ତୁ ତାଙ୍କୁ ଦିଆହେଇଥିବ, ସେ ଅଧଘଣ୍ଟାଏ କନଜ୍ୟୁମ୍ କରନ୍ତି, ସେ ଅଧଘଣ୍ଟାଏ ପରେ ଜଲ୍ଦି ତାଙ୍କ ପାଖକୁ ଯିବାକୁ ପଡ଼ିବ। ଜଣେ ଲୋକ ଆକମ୍ପାନି କରିବେ ଆଉ ସେଇଟା ବହୁତ ଭଲ। ଶୋଇବା ବେଳେ ଟିକେ ଦେଇଦେବା କଥା ସାଇଡ୍ ରେଲିଂ, କିଛି ସାଇଡ୍ ରେଲିଂ ଆଜିକାଲି ମିଳୁଛି, ଦେଇଦେବେ ଫେର ସାଇଡ୍ ରେଲିଂ ସକାଳୁ ଖୋଲିଦେବେ। ଏମିତି ସବୁ ରଖିଲେ ଇଞ୍ଜୁରିଜ୍ କମ୍ ହେବ। ପାହାଚ ଚଢ଼ିଲା ବେଳେ, ପାହାଚ ଉଠିଲା ବେଳେ ଆଲୁଅଳ ରଖିବାକୁ ପଡ଼ିବ, ଆମ ଷ୍ଟେୟାର କେସ୍ ପାଖରେ ଏତେ ଆଲୁଅ ରଖିବାକୁ ପଡ଼ିବ, ଆଉ ରେଲିଂ ଦୁଇ ସାଇଡ୍ ରଖିବାକୁ ପଡ଼ିବ, ନହେଲେ ତାଙ୍କ ପାଇଁ ଲିଫ୍ଟ ରଖିବାକୁ ପଡ଼ିବ, କାହିଁକିନା ଆଣ୍ଠୁରେ ପାହାଚ ଚଢ଼ିବା ବିପଦ, ଆଉ ପାହାଚ ହିଁ ଆଣ୍ଠୁ ରୋଗ ବଢ଼େଇ ଦିଏ।
1: ତେବେ ବୟସ୍କମାନଙ୍କ ପାଇଁ ମନୋରଞ୍ଜନ ଆଉ ଭ୍ରମଣର କେତେ ଆବଶ୍ୟକତା ରହିଛି?
0: ସେ ତ ବହୁତ ଆବଶ୍ୟକତା ରହିଛି। ମାନସିକ ଡିପ୍ରେସନ୍ ଏଇସବୁ ନ ହେବା, ମନୋରଞ୍ଜନ ନ କରିବା, ଭ୍ରମଣ କରି ମନକୁ ଖୁସି ନ ରଖିବା ମୁଖ୍ୟ କାରଣ। ପିଲାମାନଙ୍କୁ ନେଇକି ଖେଳିବା ଟିକେ, ସ୍ୱାସ୍ଥ୍ୟ ଭଲ ରହିବ, ଗଣ୍ଠି ଭଲ ରହିବ, ଭ୍ରମଣ କରିକି ବିଭିନ୍ନ ଜାଗା ଦେଖିବା, ବିଭିନ୍ନ ଜିନିଷ ଜାଣିବା, ସେଥିରେ ବ୍ରେନ୍ ଏକ୍ସରସାଇଜ୍ ହେବ। ମ୍ୟୁଜିକ୍ ଥେରାପି ତାଙ୍କ ପାଇଁ ବହୁତ ଏସେନ୍ସିଆଲ, ଆଉ ମ୍ୟୁଜିକ୍ ତାଙ୍କୁ ପ୍ରୋଭାଇଡ୍ କରିବା, ଯେମିତି ଶୋଇଲା ବେଳେ ଟିକେ ଠାକୁରଙ୍କ ଭଜନ, ବିଭିନ୍ନ ପ୍ରକାର ପୌରାଣିକ ଗୀତ ତାଙ୍କୁ ଶୁଣେଇଲେ ଭଲ।
1: ଆଜ୍ଞା, ତେବେ ଶେଷରେ ଯୋଉ ଶ୍ରୋତାବନ୍ଧୁମାନେ ଏହି କାର୍ଯ୍ୟକ୍ରମକୁ ଶୁଣୁଛନ୍ତି ସେମାନଙ୍କୁ କ'ଣ ପରାମର୍ଶ ଦେବେ?
0: ପ୍ରାପ୍ତବୟସ୍କଙ୍କ ଯତ୍ନ ନେବା ଘରେ ସେଇଭଳିଆ ମଡୁଲେଟ୍ କରନ୍ତୁ ତାଙ୍କ ପିଲାଙ୍କୁ, ମାନେ ସେମାନେ ଶିଖନ୍ତୁ ଯେ ଆମେ ଆମର ଏ ଟାଇମ୍ରେ ଆମର ବାପମା ଆମର ଜେଜେ ଜେଜେମା ପିଲାବେଳୁ ଏମାନଙ୍କର ଯତ୍ନ ନେଲେ ଆମର ଯୌବନ ପରେ କି ଆମର ପିଲା ପୁଅ ଝିଅମାନେ ସେମାନେ ଶିଖିବେ ବୟସ୍କ ଲୋକମାନଙ୍କର ଅବସ୍ଥା ସବୁ, ଅଧିକା ସମସ୍ୟା କ'ଣ, ଆଉ ସେମାନଙ୍କ ଯତ୍ନ କିଭଳି ନିଆ ହେଇପାରିବ, ଲୋନ୍ଲିନେସ୍ ପ୍ରିଭେଣ୍ଟ କରିବା ଯେମିତି ଆପଣ କହିଲେ, ବା ଏକାକୀ ରହିବା ପ୍ରିଭେଣ୍ଟ କରିବା ଅତି ଆବଶ୍ୟକ। ସେମାନଙ୍କ କଥା ଟିକେ ବୁଝିବେ, ଟିକେ ଅଧିକା ସମୟ ଦେବେ, ସେଥିରେ ତାଙ୍କ ଉପରେ ରାଗିବେନି, ଆଉ ତାଙ୍କୁ ବହୁତ ମୂଲ୍ୟବାନ ମୋ ଜୀବନ ପାଇଁ ବୋଲି ଜାଣିବେ।
1: ଯାଉ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆଜି ଯୋଉ ଆମର ଆଲୋଚନାର ବିଷୟବସ୍ତୁ ଥିଲା ବୃଦ୍ଧା ଅବସ୍ଥାରେ ସ୍ୱାସ୍ଥ୍ୟର ଯତ୍ନ ଆଉ କେମିତି ନେବା, ସେ ବିଷୟରେ ଅନେକ ଗୁଡ଼ିଏ ପରାମର୍ଶ ଆମର ଶ୍ରୋତାବନ୍ଧୁମାନଙ୍କୁ ଦେଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ନମସ୍କାର।
1: ଆଜି ଡାକ୍ତରଙ୍କୁ ପଚାରି ବୁଝିବା କ୍ରମରେ ଆପଣମାନେ ଶୁଣୁଥିଲେ ଆଲୋଚନା ବୃଦ୍ଧାବସ୍ଥାରେ ସ୍ୱାସ୍ଥ୍ୟର ଯତ୍ନ, ଏ ସମ୍ପର୍କରେ ଡାକ୍ତର ଧୀରେନ୍ଦ୍ରନାଥ ମହାରଣାଙ୍କ ସହିତ ଆଲୋଚନା। ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ, ପୁଣି ସାକ୍ଷାତ ହେବ ଆସନ୍ତା କାର୍ଯ୍ୟକ୍ରମରେ। ରହୁଛି

ଶୁଣୁଥିଲେ କାର୍ଯ୍ୟକ୍ରମ ଡାକ୍ତରଙ୍କୁ ପଚାରି ବୁଝିବା। ପ୍ରଯୋଜନାରେ ଥିଲେ ପ୍ରଜ୍ଞାପାରମିତା ସାହୁ, ଉପସ୍ଥାପନରେ ଥିଲେ ସୁପର୍ଣ୍ଣା ଦତ୍ତ।

0: ଶୁଣୁଥିଲେ କେନ୍ଦରା ଗୀତ ପରିବେଷଣ କଲେ ତୁଳୀନାଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
5: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
6: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
5: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
6: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ପ୍ରଚାର କରୁଛୁ ନାରୀ ମହଲ।

0: ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆଜିର ନାରୀ ମହଲ ପରିସରକୁ। ଶ୍ରୋତା ଭଉଣୀ, ଆଜି ଆମ ସହିତ ଅଛନ୍ତି ଜଣେ ମହିଳା ଉଦ୍ୟୋଗୀ ଯିଏକି ବିଭିନ୍ନ କିସମର ଅଳଙ୍କାର ଏବଂ ଉପହାର ସାମଗ୍ରୀ ପ୍ରସ୍ତୁତ କରି ଆଜି ଜଣେ ସଫଳ ମହିଳା ଉଦ୍ୟୋଗୀ ହୋଇପାରିଛନ୍ତି, ଅନ୍ୟ ମହିଳାମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଆସନ୍ତୁ ତାଙ୍କୁ ଭେଟିବା ଆମ କାର୍ଯ୍ୟକ୍ରମରେ। ସେ ଭଉଣୀ ହେଲେ ଦୀପ୍ତିମୟୀ ବିଶ୍ୱାଳ। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆପଣ ତ ବିଭିନ୍ନ ପ୍ରକାରର ଅଳଙ୍କାର ସବୁ ପ୍ରସ୍ତୁତ କରୁଛନ୍ତି, ହାର, କାନଫୁଲ, ଚୁଡ଼ି, ଆଜି ତ ଆପଣ ଆଣିଛନ୍ତି ଆମର ଏଇ ଷ୍ଟୁଡିଓକୁ। ଏହିପରି ଗୋଟିଏ ଅଭିନବ ପନ୍ଥାଟିଏ ଗ୍ରହଣ କରିବାକୁ କାହିଁକି ଇଚ୍ଛା ହେଲା ଆପଣଙ୍କର?
1: ଇଚ୍ଛା ଆକ୍ଚୁଆଲି ଛୋଟବେଳୁ ମୋର ଅଛି, କାହିଁକି ନା ମୁଁ ଛୋଟବେଳୁ ଡ୍ରଇଂ ଶିଖେ। ଡ୍ରଇଂ ଯେତେବେଳେ ପେଣ୍ଟିଂ ଫେଣ୍ଟିଂ କରେ ବହୁତ ଭଲ ଲାଗେ, ନିଜ ମନକୁ ଶାନ୍ତି ମିଳେ। ତାପରେ ପାଠପଢା ସହିତ ଜବ୍ କଲି, ସବୁକିଛି
0: କରୁଥିଲେ ଆପଣ?
1: ଆଜ୍ଞା, ଚାକିରି କଲି, ତା ଭିତରେ ମୁଁ ବିଜି ରହିଗଲି। କିନ୍ତୁ ଯେତେବେଳେ ଏବେ ଜବ୍

0: ଛାଡ଼ି ଦେଇଛି କିଛି ବର୍ଷ ହବ।
1: କଣ ଚାକିରି କରୁଥିଲେ ଆପଣ?
0: ମୁଁ ଆକ୍ଚୁଆଲି ଗଣମାଧ୍ୟମରେ ଥିଲି, ଜର୍ନାଲିଷ୍ଟ ଥିଲି।
1: ଆଚ୍ଛା।
0: ତ ସେଥିରୁ ମୁଁ ଟିକେ ମୋର ହେଲ୍ଥ ଇସ୍ୟୁ ପାଇଁ ମୁଁ ସେଥିରୁ ବିରତି ନେଇଗଲି। ସେ ଯୋଉ ପିରିୟଡ୍ରେ ମୁଁ ରହିଗଲି ଘରେ, ତ ମତେ କିଛି କରିବାକୁ ଇଚ୍ଛା ହେଲା। ଲୋକମାନେ ଯେତେବେଳେ ହ୍ୟାଣ୍ଡମେଡ୍ ଜିନିଷକୁ ଦେଖନ୍ତି, ବହୁତ ଇଚ୍ଛା କରନ୍ତି ଯେ ତାକୁ କିଣିବାକୁ, ତ ମୁଁ ତାକୁ ଦେଖେ ଯେତେବେଳେ, ମୁଁ ଭାବେ ଏସବୁ ଜିନିଷ ମୁଁ ବନେଇ ପାରିବି। ତ ସେଇଥିରୁ ଇଚ୍ଛା ଶକ୍ତିରୁ ସୋସିଆଲ ସାଇଟ୍ ଦେଖିଲି, ତା ଭିତରେ ବହୁତ କିଛି

0: ତା ସହିତ ଯୋଉ ଅଦରକାରୀ ଜିନିଷ ଗୁରା ଆମେ ଫୋପାଡ଼ି ଦଉଛେ, ନଷ୍ଟ ହେଇଗଲେ ଖରାପ ହେଇଗଲେ ଆମେ ରଖିଦଉଛେ ଯେ ନାଇଁ ଏଇଟା ଖରାପ ହେଇଗଲେ ଆମେ ତାକୁ ଆଉ ୟୁଜ୍ କରିବାନି, କିନ୍ତୁ ମୁଁ ସେଇ ସବୁ ଜିନିଷକୁ ରିସାଇକଲ୍ କରି ଘରର ସୁନ୍ଦର ସୁନ୍ଦର ଜିନିଷ କରିବାକୁ ଚେଷ୍ଟା କରେ। ଘଣ୍ଟା ଆମର ଯୋଉ ମିରର ଗୋଟେ ଭାଙ୍ଗିଗଲେ ତାର ଆମେ ଫ୍ରେମଟାକୁ ଫୋପାଡ଼ି ଦଉଛେ, କିନ୍ତୁ ଆମେ ସେଇ ଫ୍ରେମଟାକୁ ହିଁ ଫଟୋ ଫ୍ରେମ କରିପାରିବା। ଲୋକ ଭାବିପାରନ୍ତିନି ଯେ ଆମେ ସେଟାକୁ କିଛି କରିପାରିବା, ଅଦରକାରୀ ଭାବେ ଫୋପାଡ଼ି ଦିଅନ୍ତି। ମୁଁ ତାକୁ ଫଟୋ ଫ୍ରେମ ଭାବେ କିଛି କରିପାରେ କି କିଛି ତାକୁ ଆଉ ଗୋଟେ ମିରର ପକେଇକି ସୁନ୍ଦର ଭାବେ ମିରର ବି କରିପାରିବି, ସେ ସବୁ ଭଳି ଏମିତି ସବୁ ଜିନିଷ ତିଆରି କରୁଛି।
1: ଆଜ୍ଞା, ଏମିତି ଉପହାର ସାମଗ୍ରୀ ମଧ୍ୟ ଆପଣ ପ୍ରସ୍ତୁତ କରୁଛନ୍ତି?
0: ଆଜ୍ଞା।
1: ତ ଆମେ ପ୍ରଥମେ ଜାଣିବା ଯେ ଆପଣ ଯୋଉ ମହିଳାମାନଙ୍କ ପାଇଁ ଯୋଉ ବିଭିନ୍ନ ପ୍ରକାର ହାର ପ୍ରସ୍ତୁତ କରୁଛନ୍ତି, ଚୁଡ଼ି ପ୍ରସ୍ତୁତ କରୁଛନ୍ତି, ସେଥିରେ କଣ ସବୁ ବ୍ୟବହାର କରୁଛନ୍ତି, ସେ ତାର କଞ୍ଚାମାଲ କୋଉଠୁ ଆଣୁଛନ୍ତି?
0: କଞ୍ଚାମାଲ ଆକ୍ଚୁଆଲି ମୁଁ ଏବେ ଆଣୁଛି ଘର ପାଖ ଦୋକାନ ପାଖରୁ କିଛି ଆଣୁଛି, ଆଉ କିଛି ଏକ୍ସଟ୍ରା କିଛି ଦରକାର ପଡିଲେ ଯୋଉ ଓଡ଼ିଶା ବାହାରୁ କିଛି ଅନଲାଇନରେ ମୁଁ ଅର୍ଡର କରୁଛି ତାକୁ, ସେଥିରେ ଫେବ୍ରିକ୍ସ, ଷ୍ଟୋନ, ମାଳି, ମୋତି ଏସବୁ ଜିନିଷ ୟୁଜ ହୁଏ, ତ ତାକୁ ହିଁ ମୁଁ ତାକୁ ଆଣେ ଆଉ ତାକୁ ହିଁ କରେ।
1: ଆଜ୍ଞା, ମାନେ ଲୋକଙ୍କର ପସନ୍ଦ ଯାହାର ଯୋଉଟା ପ୍ରକାର ପସନ୍ଦ ସେଇ ଅନୁଯାୟୀ ଆପଣ?
0: ଲୋକମାନେ ତାଙ୍କର ଧର ଶାଢୀ କିଣନ୍ତୁ କି ଡ୍ରେସ କିଣନ୍ତୁ, ସେ ସବୁକୁ ଆଣିକି ମତେ କହିବେ ଯେ ମତେ ଏମିତି ହିଁ କଲରର କପଡ଼ା ଦରକାର, ଏମିତି କପଡ଼ା କଲରରେ ମୋର ଜୁଏଲେରୀ ଦରକାର କି ହାର ଦରକାର କି ସେଟ୍ ଦରକାର, ତ ସେଇ ହିସାବରେ ମୁଁ ତାଙ୍କୁ ବନେଇକି ହିଁ ଦିଏ। ତାଙ୍କର ଯୋଉଭଳି ରିକ୍ୱାରମେଣ୍ଟ ଥାଏ ମୁଁ ତାଙ୍କୁ ସେଇଭଳି ରିକ୍ୱାରମେଣ୍ଟରେ କଷ୍ଟମାଇଜ କରିକି ହିଁ ଦିଏ।
1: ଆଜିକାଲି ଦେଖାଯାଉଛି ଯେ ଆପଣଙ୍କର ବିଭିନ୍ନ ପ୍ରକାର ହାର ହେଲା, ମୁଦି ହେଲା, ସେଥିରେ କାନଫୁଲ ହେଲା, କପଡ଼ାର ବ୍ୟବହାର ବେଶୀ ଭାବରେ ହଉଛି, କେମିତି କଣ କରନ୍ତି ସେ ବିଷୟ ଟିକେ କୁହନ୍ତୁ।
0: କପଡ଼ାର ବ୍ୟବହାର କାହିଁକି ହଉଛି ନା, ଲୋକମାନେ ଯେତେବେଳେ ତାଙ୍କର ଶାଢୀ ସାଙ୍ଗରେ ଆମେ ଝିଅମାନେ ତ କହିବାକୁ ଗଲେ ମ୍ୟାଚିଂ କରିକି ପିନ୍ଧିବା ବହୁତ ସଉକ ଲୋକଙ୍କ, ଆଉ ସୁନ୍ଦର ଦେଖିବା ହିଁ ଲୋକ ଡିଫରେନ୍ସ ଦେଖିବା ସମସ୍ତଙ୍କଠାରୁ ଚାହାନ୍ତି, ତ ଯେତେବେଳେ ଆମେ
1: କେମିତି ଆହୁରି ସୁନ୍ଦର ଦେଖା,
0: ଆଜ୍ଞା, ମାନେ ଜଣଙ୍କ ଠାରୁ ଆଉ ଜଣେ କେତେ ସୁନ୍ଦର ଦେଖାଯିବ, ଅଲଗା ଦେଖାଯିବ, ସେଇଟା ଲୋକମାନେ ସବୁବେଳେ ଚାହାନ୍ତି। ତ ବର୍ତ୍ତମାନ ଲାଇଫରେ ଲୋକମାନେ ହ୍ୟାଣ୍ଡମେଡ୍ ଉପରେ ବହୁତ ପ୍ରିଫର କରୁଛନ୍ତି, ଯେତିକି ରିଟେଲ ରେଡିମେଡ୍ ଉପରେ ଯେତିକି ରିଫର କରୁନାହାନ୍ତି, ହ୍ୟାଣ୍ଡମେଡ୍ ଉପରେ ବହୁତ ତାଙ୍କର ଇଚ୍ଛା ଶକ୍ତି ବଢ଼ିଯାଉଛି, ଯେ କାହିଁକି ନା ସେମାନେ ତାଙ୍କ ଅନୁସାରେ ତାଙ୍କ ଜୁଏଲେରୀ ସେଟ୍ କରିପାରିବେ, ତାଙ୍କ ଅନୁସାରେ ଡିଜାଇନ୍ କରିପାରିବେ, କପଡ଼ା ହଉ କି ଷ୍ଟୋନ୍ ହଉ କି କୌଡ଼ି ହଉ, ସେ ସବୁକୁ ବ୍ୟବହାର କରିକି ତାଙ୍କ ଲାଇଫରେ ସେ ୟୁଜ୍ କରିପାରିବେ। ଆଉ ତା ସାଙ୍ଗରେ କହିବାକୁ ଗଲେ ଏବେ ଯୋଉ ବାହାଘର ହଉଛି, ବାହାଘରରେ ହଳଦୀ, ମେହେନ୍ଦି, ସଙ୍ଗୀତ ସବୁ କିଛିରେ ସବୁ କିଛି ଡିଜାଇନରେ ମାନେ ଟାଇପ୍ର କଷ୍ଟ୍ୟୁମ୍ ଥାଏ, କଷ୍ଟ୍ୟୁମ୍ ଥାଏ, ତା ସାଙ୍ଗରେ ଲୋକମାନେ କଣ କରିବେ ବାହାଘର ଟାଇମ୍ରେ ସମସ୍ତେ ମ୍ୟାଚିଂ କରିକି ପିନ୍ଧିବାକୁ ଚେଷ୍ଟା କରନ୍ତି, ତ ମ୍ୟାଚିଂ କରିବାକୁ ହେଲେ ତ ସେମାନେ ସବୁ ହ୍ୟାଣ୍ଡକ୍ରାଫ୍ଟ ଉପରେ ବେଶୀ ପ୍ରିଫର କରନ୍ତି, ତ ସେମାନେ ସବୁ ମତେ ଅର୍ଡର କରିବେ ଯେ ଏଇଭଳି ଆମକୁ ଏତେଟା ପିସ୍ ଦରକାର, ତ ଆମେ ସେଇ ଅନୁସାରେ ତାଙ୍କୁ ବନେଇକି ହିଁ ଦଉ। ବର ଆଉ କନ୍ୟା ମାନଙ୍କର ଯୋଉ ଥାଏ, ହାର ଥାଏ, କାନର ଥାଏ, ମୁଦି ଥାଏ, ହାତ ବ୍ରେସଲେଟ୍ ଥାଏ, ସେ ସବୁକୁ ବି ଆମେ ବନେଇକି ହିଁ ଦଉ। ସେମାନେ କଷ୍ଟମାଇଜ କରନ୍ତି ଯେ ଆମକୁ ଏମିତି କୌଡ଼ିରେ ଦରକାର, ମାଳିରେ ଦରକାର, କାଚରେ ଦରକାର, ସେ ସବୁ ଅନୁସାରେ ତାଙ୍କୁ ବନାହିକି ଦିଆ ହୁଏ।
1: ଆମର ଶ୍ରୋତା ଭଉଣୀ ମାନଙ୍କର ନିଶ୍ଚୟ ଜାଣିବାକୁ ଇଚ୍ଛା ହଉଥିବ ଯେ ଆପଣ ତ ଅନଲାଇନରେ ଏସବୁ ଶିଖିଛନ୍ତି, ଦେଖିକିରି ମଧ୍ୟ ଶିଖିଛନ୍ତି, ଧରନ୍ତୁ ଗୋଟିଏ ହାର ତିଆରି କରିବାକୁ ଚାହୁଁଛନ୍ତି, ତାଙ୍କର ଅଦରକାରୀ ଜିନିଷ ହଉ ବା ମାଳି ହଉ ଚୁମକି ହଉ ଏସବୁ ଦେଇକିରି କେମିତି ପ୍ରଥମେ ପ୍ରସ୍ତୁତ କରିବେ?
0: ପ୍ରଥମେ ଅଦରକାରୀ ଜିନିଷ କହିବାକୁ ଗଲେ ଆମେ କେକ୍ ଆଣୁଛେ, କେକ୍ର ଯୋଉ ତଳ ବେସ୍ଟା ଥାଏ ସେଟା ଆମେ ଫୋପାଡ଼ି ଦଉ, କେକ୍ ଖାଉ ତାପରେ ତଳ ବେସ୍ଟାକୁ ଆମେ ଫୋପାଡ଼ି ଦଉ, କିନ୍ତୁ ସେ ବେସ୍ରୁ ହିଁ କିଛି ହେଇପାରିବ, ସେ ବେସ୍ରୁ ଆମେ ଫେବ୍ରିକ୍ର ଇୟରିଙ୍ଗସ୍ ବନେଇ ପାରିବା, କାହିଁକି ନା ଆମେ ଯୋଉ କପଡ଼ା ଗୁରା ଆମର ପୁରୁଣା ଡ୍ରେସ୍ କି ନୂଆ ଡ୍ରେସ୍ର ବ୍ଲାଉଜ୍ ପିସ୍ ହଉ କି ଆମ ଡ୍ରେସ୍ ପିସ୍ ହଉ ଆମେ ସେଗୁଡ଼ାକୁ ୟୁଜ୍ କରୁନେ, ଟେଲର ମାନେ କାଟୁଛନ୍ତି ଛୋଟ ଛୋଟ କପଡ଼ାକୁ ଫୋପାଡ଼ି ଦେଉଛନ୍ତି, ଆମେ ସେଇ କପଡ଼ାକୁ ଆଣିକି ସେଇ ବେସ୍ରେ ପକେଇକି ସେଇ ମାପରେ ଆମେ ତାକୁ କଷ୍ଟମାଇଜ୍ କରୁଛୁ। ଆମ ପାଖରେ ମାଳି ଥାଏ, ବିଭିନ୍ନ ପ୍ରକାର ଷ୍ଟୋନ୍ ଘରେ ପଡ଼ିଥାଏ, ବିଭିନ୍ନ ପ୍ରକାର କୌଡ଼ି ବି ଥାଏ, ତ ଆମେ ସେଇଆକୁ ସୂତା ଛୁଞ୍ଚିରେ ୟୁଜ୍ କରିକି ଆମେ ତାକୁ ବନେଇ ପାରିବା। ଫାଷ୍ଟ ବନେଇବା ଷ୍ଟାର୍ଟ କଲି, ଟେଲର ପାଖରେ ଯୋଉ କପଡ଼ା ଗୁରା ୱେଷ୍ଟେଜ୍ ହେଇକି ପଡ଼େ ମୁଁ ସେମାନଙ୍କ ପାଖରେ ଯାଇକି ଠିଆ ହେବି, ମତେ କହିବି ମତେ ଦିଅନ୍ତୁ ସେ କପଡ଼ା ଗୁରାକୁ, ସେମାନେ

0: ହଉ ସବୁ ସେପ୍ ପକେଇକି ମୁଁ ସେ କପଡାକୁ କାଟିବି, କପଡାକୁ ସେଥିରେ ଷ୍ଟିକ୍ କରିବି, ତା ସହିତ ମୁଁ ମାଳି ଷ୍ଟୋନ୍ ଆଉ ଏମ୍ବ୍ରୋଡୋରୀ ବି ତା ଉପରେ କରିପାରେ। ଏମ୍ବ୍ରୋଡୋରୀ କରିକି ତାକୁ ସିଲେଇ କରିକି ପୁରା ଅଠା ଦେଇକି ଫିକ୍ସ କରିକି ହିଁ ତାକୁ ହାର କରେ, କାନର କରେ, ମୁଦି କରେ।
1: ଧରନ୍ତୁ ଗୋଟେ ହାର ଆପଣ ପ୍ରସ୍ତୁତ କରିବାକୁ ଯାଉଛନ୍ତି,
0: ଆଜ୍ଞା,
1: କେତେ ଦିନ ଆପଣଙ୍କୁ ସମୟ ଲାଗେ?
0: ଗୋଟେ ଦିନ ଭିତରେ ଆରାମସେ ମୁଁ ବନେଇ ଦେବି, କିନ୍ତୁ ତା ସହିତ ମତେ ଘରର ବି କିଛି, ଘରର ବୋହୂ ମୁଁ, ଘରର ବି କିଛି ଦାୟିତ୍ୱ ଅଛି, ଘର ଦାୟିତ୍ୱକୁ ଦେଖିକି ହିଁ ମୁଁ ବନାଏ। ଆଉ ଯୋଉମାନେ ଯେତେବେଳେ ରିକ୍ୱାରମେଣ୍ଟ କରନ୍ତି, ଯୋଉମାନେ ଅର୍ଡର ଦିଅନ୍ତି, ତାଙ୍କୁ ସେଇ ଟାଇମ ଅନୁସାରେ ହିଁ ମତେ ଦବାକୁ ପସନ୍ଦ, ଯେ ସେମାନେ କେବେ ଅସନ୍ତୁଷ୍ଟ ନ ହୁଅନ୍ତୁ ଯେ ମୁଁ ଲେଟ୍ରେ ପାଇଲି କି କିଛି ଅସୁବିଧା ହେଲା। ତାଙ୍କ ଟାଇମ ଅନୁସାରେ କି ଟାଇମ ପୂର୍ବରୁ ମୁଁ ବନେଇକି ଦବାକୁ ତାଙ୍କୁ ବହୁତ ପସନ୍ଦ କରେ, ଯେ ସେମାନଙ୍କ ମୁହଁରେ ଟିକେ ଖୁସି ଦେଖିଦେଲେ ସେଇଟା ମତେ ବହୁତ ଭଲ ଲାଗେ।
1: ଆପଣ ଯୋଉ କହିଲେ ଯେ ଅର୍ଡର ଆଣନ୍ତି, କେମିତି ଆଣନ୍ତି ଆଉ କେମିତି ଦିଅନ୍ତି?
0: ଅର୍ଡର ଆକ୍ଚୁଆଲି ମୋ ସୋସିଆଲ ସାଇଟ୍ରେ ଆଇଡି ଅଛି। ଯେତେବେଳେ ମୁଁ ଯେକୌଣସି ଜିନିଷ ବନାଏ ତାକୁ ମୁଁ ଭିଡିଓ କରେ, ଭିଡିଓ କରିକି ସେ ସୋସିଆଲ ସାଇଟ୍ରେ ଛାଡେ, ଅପଲୋଡ କରେ। ଅପଲୋଡ କଲା ପରେ ଲୋକମାନେ ଦେଖନ୍ତି, ସାଙ୍ଗ ସାଥି ସେମାନେ ଦେଖନ୍ତି, ସେମାନଙ୍କ ଭିତରୁ ଗୋଟେ ହଉ ଦୁଇ ଜଣ ହୁଅନ୍ତୁ ସେମାନେ ମତେ ଅର୍ଡର କରନ୍ତି।
1: ସେଥିରେ ଆପଣ ଫୋନ ନମ୍ବର ଦେଇଛନ୍ତି?
0: ହଁ, ଫୋନ ନମ୍ବର ଆଉ ସେମାନଙ୍କୁ କହିଛି ଯଦି ଆପଣଙ୍କୁ ଦରକାର ହଉଛି ତାହେଲେ ମତେ ଏଥିରେ ମେସେଜ କରନ୍ତୁ। ସେମାନେ ମତେ ମେସେଜ କରନ୍ତି ଆଉ ମୁଁ ତାଙ୍କର ରିପ୍ଲାଏ କରିକି ତାଙ୍କୁ ମୋ ଫୋନ ନମ୍ବର ଦିଏ, ଆଉ ସେମାନେ ମତେ ସେଇଠି କୁହନ୍ତି ଯେ ମତେ ଏଇଭଳି ଜିନିଷ ଦରକାର କି ଏଇଭଳି ଉପହାର ଦରକାର। ବାହାଘରରେ ଯୋଉ ଏମ୍ବ୍ରୋଡରୀ ହୁପ୍ ହଉଛି, ୱେଡିଂ ହୁପ୍ ଆଜିକାଲି ଟ୍ରେଣ୍ଡିଂରେ ଚାଲିଛି, ରିଜିନ୍ ଆର୍ଟ ଆଉ ୱେଡିଂ ହୁପ୍, ସେ ସବୁ ୱେଡିଂ ହୁପ୍ ହେଉଛି ପ୍ରଥମେ କରି କହିବାକୁ ଚାହୁଁଛି ଏମ୍ବ୍ରୋଡରୀ ଜିନିଷ। ଆମେ ସୂତାରେ ତାକୁ ଯେକୌଣସି ଷ୍ଟାଇଲରେ, ଯେକୌଣସି ଫୁଲ ହଉ, ଯେକୌଣସି
1: ଉପରେ ତିଆରି କରିଥାନ୍ତି,
0: ବର କନ୍ୟାରଙ୍କର ଫଟୋ ଦେବେ କି ତାଙ୍କର ଡ୍ରେସ, ସେମାନେ ଯୋଉ ବାହାଘର ଦିନ ପିନ୍ଧନ୍ତି ଡ୍ରେସ ଲେହେଙ୍ଗା, ସେ ଅନୁସାରେ କଷ୍ଟମାଇଜ କରିକି ମୁଁ ଏମ୍ବ୍ରୋଡରୀ ହୁପ୍ ବନାଏ। ସୁନ୍ଦର ସୁନ୍ଦର ଫୁଲ ତିଆରି କରେ, ତାଙ୍କୁ କଣ୍ଢେଇ ଭଳିଆ ସଜାଏ, ଯେପରି କହିବାକୁ ଗଲେ ଆମେ ଯେମିତି ଛୋଟବେଳେ କଣ୍ଢେଇ ଖେଳୁ, କଣ୍ଢେଇକି ଶାଢ଼ୀ ପିନ୍ଧେଇ ଦଉ, ଲେହେଙ୍ଗା ପିନ୍ଧେଇ ଦଉ, ସେମିତି ମୁଁ ଲେହେଙ୍ଗା ତିଆରି କରେ ହାତରେ। ବିଭିନ୍ନ ପ୍ରକାର ଲେସ୍ ଆଣିବି, କପଡ଼ା ଆଣିବି, ତାକୁ ଜଏଣ୍ଟ କରିକି ଲେହେଙ୍ଗା ତିଆରି କରିବି, ତା ସହିତ ଏମ୍ବ୍ରୋଡରୀ ବି କରେ। ଆଉ ବରର ଡ୍ରେସ କପଡ଼ା ପାଇଁ ପେଣ୍ଟିଂ କରିବି, ତାକୁ ପେଣ୍ଟିଂ ସବୁଯାକ କରିକି ତାକୁ ରେଡି କରିକି ହିଁ ଦିଏ। ଆଉ ଏବେ କାଲି ଆହୁରି ଗୋଟେ ଟ୍ରେଣ୍ଡ ହେଇଯାଇଛି, ବର କନ୍ୟାଙ୍କର ଯୋଉ ବରମାଳ କୁହନ୍ତି, ବରମାଳକୁ ପ୍ରିଜର୍ଭ କରିଦିଅନ୍ତି। ବରମାଳ ହଉ, ଯେଉଁ କଏନ୍ରେ ସିନ୍ଦୁର ପିନ୍ଧା ହଉଛି, ଶଙ୍ଖା, ସେ ସବୁକୁ ଆଜିକାଲି ଜେନେରେସନ ଲୋକମାନେ ତାକୁ ପ୍ରିଜର୍ଭ କରିକି ରଖୁଛନ୍ତି ଚିରଦିନ ପାଇଁ, ସ୍ମରଣୀୟ ହେଇକି ରହିବ ବୋଲି, ତ ସେମାନଙ୍କୁ ସେ ସବୁକୁ ଦିଅନ୍ତି ଆଉ ସେ ସବୁକୁ ମୁଁ ପ୍ରିଜର୍ଭ କରିକି ତାଙ୍କୁ ଦିଏ। ଆଉ ରିଜିନ୍ ଆର୍ଟ ବନେଇବାକୁ ମିନିମମ 15 ଦିନ ପାଖାପାଖି ଲାଗେ, କାହିଁକି ନା ସେ ଗୋଟେ ଗୋଟେ କୋଟ୍ ବନେଇବାକୁ 24 ଘଣ୍ଟା ଶୁଖିବାକୁ ଲାଗେ, ତ ତାକୁ ଆମେ ବନେଇବାକୁ ଆମେ ଟାଇମ ନଉ। କିନ୍ତୁ ଏମ୍ବ୍ରୋଡରୀ ହୁପ୍ ମୁଁ ବନେଇବାକୁ 4 ରୁ 5 ଦିନ ନିଏ, ବନେଇକି ଦିଏ।
1: ଏ ଯୋଉ ଆପଣ ଏମ୍ବ୍ରୋଡରୀ କରନ୍ତି, ତାକୁ କଣ ବିଧିବଦ୍ଧ ଶିକ୍ଷା କରିଥିଲେ କି?
0: ନା ନା, ବିଧିବଦ୍ଧ ମୁଁ ତ ଶିକ୍ଷା କରିନାହିଁ। ମୁଁ ଆକ୍ଚୁଆଲି ସୋସିଆଲ ସାଇଟ୍ରୁ ଲୋକମାନେ ଦେଖିକି କୁହନ୍ତି ଯେ ଖରାପ ହେଇଯାନ୍ତି, କିନ୍ତୁ ମୁଁ ସେସବୁ ଦେଖିକି ବହୁତ ଇଚ୍ଛା ହୁଏ କରିବାକୁ।
1: କିଛି ଶିକ୍ଷା ପାଇଛନ୍ତି?
0: ଆଜ୍ଞା, ମୁଁ କହିବାକୁ ଗଲେ ଗୋଟେ ଛୁଞ୍ଚି ସୂତାରେ ସିଲେଇ ବି ଜାଣିନଥିଲି, କିନ୍ତୁ ନିଜେ ନିଜେ ଚେଷ୍ଟା କରିକରି ପ୍ରଥମେ ଭୁଲ ହୁଏ, ନାଇଁ ମୁଁ କରିବି ଚେଷ୍ଟା, ମନରେ ଇଚ୍ଛା ଶକ୍ତି ଥାଏ ନା ଏଇଟା ଭୁଲ ହେଲା ତ ଠିକ ଅଛି ମୁଁ ନେକ୍ସଟ ଟାଇମ୍ ପୁଣି ଟ୍ରାଏ କରିବି। ଟ୍ରାଏ କରି କରି କରି କରି ଆଜି କି ଗୋଟେ ବର୍ଷ ହବ ମୋ ହାତକୁ ମୁଁ ସେଟ୍ କରିସାରିଛି। ଗୋଟେ ବର୍ଷ ଭିତରେ ମୁଁ ନିଜେ ନିଜକୁ ନିଜ ଏତେ ମାତ୍ରାରେ ପଲିସ କରିଛି ଯେ ନିଜ କାମକୁ ନିଜେ ଦେଖିଲେ ବହୁତ ଖୁସି ଲାଗୁଛି, ସେଥିପାଇଁ ମତେ ବହୁତ ଖୁସି ଲାଗେ ସେସବୁ ବନେଇକି।
1: ଏମିତି ଯୋଉ ସବୁ ସାମଗ୍ରୀ ଆପଣ ପ୍ରସ୍ତୁତ କରିଛନ୍ତି, ଘରୁ କେହି ଆସି ନେଇଯାନ୍ତି ଆପଣଙ୍କ ପାଖରୁ?
0: ହଁ, ଘରୁ ଯୋଉମାନେ, ଘର ପାଖରେ ଯୋଉମାନେ ଲୋକ ଥାନ୍ତି ସେମାନେ ଜାଣନ୍ତି ଯେ ମୁଁ ଏଇସବୁ ଜିନିଷ ବନାଏ, ସେମାନେ ସମସ୍ତେ ଅର୍ଡର କରନ୍ତି ଫୋନରେ ଯେ ତମେ ଏମିତି ବନେଇ ଦିଅ ଆମେ ଆସିକି ନେଇଯିବୁ। ସେମାନେ ଆସିକି ତାଙ୍କୁ ତାଙ୍କ ଡେଟ୍ କହିଦିଏ କୋଉ ଦିନ ଆସିକି ନେବେ, ସେମାନେ ଆସିକି ନେଇଯାନ୍ତି।
1: ଏମିତି ବିଭିନ୍ନ ପ୍ରକାର ବିବାହ, ଜନ୍ମଦିନ, ସେସବୁ ପାର୍ଟିକୁ ଆପଣ ଯାଆନ୍ତି?
0: ହଁ, ପାର୍ଟିକି ଯାଏ, ତା ସହିତ ମୁଁ ପେଣ୍ଟିଂ ଗିଫ୍ଟ କରେ, ଏମ୍ବ୍ରୋଡରୀ ହୁପ୍ ଗିଫ୍ଟ କରେ, ନେମ୍ ପ୍ଲେଟ୍ସ ଗୁଡ଼ିକ ହିଁ ଗିଫ୍ଟ କରେ।
1: ତା ସହିତ ଆପଣ ପେଣ୍ଟିଂ ମଧ୍ୟ କରନ୍ତି?
0: ଆଜ୍ଞା।
1: କଣ କେମିତି

0: ପେଣ୍ଟିଂ ଛୋଟବେଳ ମୋର ଗୋଟେ ହାବିଟ୍ ଅଛି, କାହିଁକି ନା ମୁଁ ଛୋଟବେଳେ ଡ୍ରଇଂ ଶିଖୁଥିଲି, ତାପରେ ପାଠପଢା ପ୍ରେସରରେ ଡ୍ରଇଂ ଛାଡ଼ିଦେଲି, ତା ଉପରେ ଆଉ ଏତେ ଆଗକୁ ଗଲିନି ସେ ପାଠପଢା ଉପରକୁ। କିନ୍ତୁ ଡ୍ରଇଂ ମୋର କହିବାକୁ ଗଲେ ନିଜର ଯେତେବେଳେ ମନ ଦୁଃଖ ଥାଏ, କେତେବେଳେ ବୋରିଂ ଲାଗେ, ସେତେବେଳେ ମୁଁ ବନେଇକି ନିଜକୁ ଭାରି ଖୁସି ମନେ କରେ। ମୁଁ ଯେତେବେଳେ ପେଣ୍ଟିଂ ସାଙ୍ଗମାନଙ୍କୁ ହଉ ବାହାଘରରେ କାହାକୁ ଗିଫ୍ଟ କରେ, ସେମାନେ ମୋତେ ଚିରଦିନ ପାଇଁ ମନେ ରଖନ୍ତି, ଆଉ ପ୍ରଥମେ ପ୍ରଥମେ ଭାବନ୍ତି ଯେ ମୁଁ ତାକୁ କିଣିକି ଆଣିକି ଦେଇଦେଇଛି। କିନ୍ତୁ ଯେତେବେଳେ ଦେଖନ୍ତି ମୋ ନାଁଟା ତଳେ ଲେଖା ହେଇଛି, ସେମାନେ ଫୋନ୍ କରିକି ପଚାରନ୍ତି, ଆରେ ଏଇଟା ତମେ କରିଛ? ମୁଁ କହିବି ହଁ। ସେମାନେ ଏତେ ଖୁସି ହୁଅନ୍ତି, ତାକୁ ସିଏ ଫ୍ରେମ୍ କରନ୍ତି ଭଲ ମଜାରେ, ତାକୁ କାନ୍ଥରେ ଲଗେଇବେ, ଆଉ ମତେ ଫୋନ୍ କରିକି ଫଟୋ ଉଠେଇକି ଦେବେ, ଦେଖ ମୁଁ ଏଇଟା ରଖିଛି। ଆଉ ଯେତେବେଳେ ସେମାନେ ଭିଡିଓ କରନ୍ତି, ମୁଁ ତାଙ୍କ ପଛରେ ବ୍ୟାକଗ୍ରାଉଣ୍ଡରେ ଯଦି ମୋର କିଛି ଜିନିଷ ଦେଖିଦିଏ, ଭାରି ଖୁସି ମନେ ହୁଏ ଯେ ନାଇଁ ସେମାନେ ମୋ ଜିନିଷକୁ ମେମୋରେବଲ୍ ଭଳିଆ ଆଜି ଯାଏ ରଖିଛନ୍ତି, ମତେ ଚିରଦିନ ପାଇଁ ମନେ ରଖିବେ।
1: ବର୍ତ୍ତମାନ କୋଉ ସାମଗ୍ରୀର ଚାହିଦା ବେଶୀ ରହିଛି ଆପଣଙ୍କର?
0: ଆଜିକାଲି ମୋ ଚାହିଦାରେ ଫେବ୍ରିକ୍, ଇୟରିଙ୍ଗସ୍, ଏମ୍ବ୍ରୋଡରୀ ହୁପ୍ ଆଉ ରିଜେନ୍ ଆର୍ଟ ବେଶୀ ଚାହିଦାରେ ରହିଛି।
1: ତ ଆପଣ ମଧ୍ୟ ପିଲାମାନଙ୍କର ବିଭିନ୍ନ ପ୍ରକାରର କ୍ଲିପ୍ ହେଲା, ହେୟାର କ୍ଲିପ୍ ହେଲା, ହେୟାର ବ୍ୟାଣ୍ଡ ହେଲା, ସେସବୁ ପ୍ରସ୍ତୁତ କରନ୍ତି, କେମିତି କଣ କରୁଛନ୍ତି?
0: ଟିକ୍ଟକ୍ କ୍ଲିପ୍ସ ଗୁଡ଼ିକକୁ କିଣିକି ଆଣେ, ତାପରେ ତା ସହିତ ସେଗୁଡ଼ାକୁ ଫେବ୍ରିକ୍ କପଡ଼ା ଉପରେ ଏମ୍ବ୍ରୋଡରୀ କରିବି, ଏମ୍ବ୍ରୋଡରୀ କରିକି ତାକୁ କ୍ଲିପ୍ ଭିତରେ ଜଏଣ୍ଟ କରିବି, ତାକୁ ପୁଣି ସୂତା ଛୁଞ୍ଚିରେ ତାକୁ ସିଲେଇ କରେ, ଫିକ୍ସ କରିକି ରଖେ, ଯେମିତି ସେଟା କିଛି ୱାନ୍ ୟୁଜ୍ ନ ହୁଏ, ସେଟା ଲାଇଫ୍ ଟାଇମ୍ ପାଇଁ ଯିଏ ଯେପର୍ଯ୍ୟନ୍ତ ୟୁଜ୍ କରିପାରିବ ସେପର୍ଯ୍ୟନ୍ତ ୟୁଜ୍ କରିପାରନ୍ତି।
1: ଆପଣ ମାସକୁ ପ୍ରାୟ କେତେ ଉପାର୍ଜନ କରୁଛନ୍ତି?
0: ଏସବୁକୁ ନେଇକି ମୁଁ ମାସକୁ ବର୍ତ୍ତମାନ ମିନିମମ୍ କହିବାକୁ ଗଲେ 15,000-20,000 ଭିତରେ ଇନକମ୍ କରୁଛି। ଆଗକୁ ଦେଖୁଛି, ଟ୍ରାଏ କରୁଛି ଏସବୁ ଜିନିଷକୁ ଟିକେ ଆଗକୁ ବଢ଼େଇବାକୁ, କାହିଁକି ନା ମୁଁ ଯେତେବେଳେ ସୋସିଆଲ ସାଇଟ୍ରେ ଦେଖେ ଏସବୁ ଜିନିଷରେ ଲୋକମାନେ ବହୁତ ଆଗକୁ ଯାଇଛନ୍ତି, ବହୁତ ବେନିଫିଟ୍ କରିଛନ୍ତି, ତାଙ୍କର ଗୋଟେ ଗୋଟେ ଦୋକାନ ବି ଖୋଲିକି ବସିଛନ୍ତି। ତ ମୁଁ ଚାହୁଁଛି ସେସବୁ ଜିନିଷକୁ ମୁଁ ଆଗକୁ ବଢ଼େଇବାକୁ ଚାହୁଁଛି, ଆହୁରି ଲୋକଙ୍କ ପାଖରେ ପହଞ୍ଚିବାକୁ ଚାହୁଁଛି, ଲୋକମାନେ ଯେମିତି ମୋତେ ଜାଣନ୍ତୁ, ମୋ କାମକୁ ଦେଖନ୍ତୁ ଆଉ ମୋତେ ବହୁତ ଭଲ ପାଆନ୍ତୁ।
1: ଆପଣ ତ ବିବାହ କରିଛନ୍ତି,
0: ଆଜ୍ଞା,
1: ଶାଶୁଘରେ କିଏ ସବୁ ଅଛନ୍ତି?
0: ଶାଶୁଘରେ ଶାଶୁ, ଶ୍ୱଶୁର, ଦିଅର ଆଉ ସ୍ୱାମୀ।
1: ଆଚ୍ଛା, ସେମାନେ ଆପଣଙ୍କୁ କାମରେ କେତେ ସହଯୋଗ କରନ୍ତି?
0: ସେମାନେ ଶାଶୁ ଶ୍ୱଶୁରଙ୍କୁ ତ ଏସବୁ ଆସିବନି, ସେମାନେ ମତେ ବହୁତ ପ୍ରୋତ୍ସାହନ ଦିଅନ୍ତି, ନାଇଁ ବନାଅ, ବନେଇକି ଆହୁରି ସେମାନେ ବହୁତ ସୁନ୍ଦର ଲାଗେ ତାଙ୍କୁ। ସେ ଯେତେବେଳେ ଘରକୁ ଲୋକ ଆସନ୍ତି ସେମାନଙ୍କୁ ଦେଖାନ୍ତି, ଦେଖନ୍ତୁ ଇଏ ଆମ ବୋହୁ କରିଛି, କେତେ ସୁନ୍ଦର ଲାଗୁଛି, ଆପଣଙ୍କୁ ଯଦି ଦରକାର ହବ ମୋ ବୋହୁକୁ ଫୋନ କରିକି କହିବି, ସେ ବନେଇ ଦେବ ଆପଣଙ୍କ ପାଇଁ।
1: ବହୁତ ଖୁସି ଲାଗେନି?
0: ଆଜ୍ଞା।
1: ତ ଆପଣ ଗୋଟେ ଗୋଟେ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ବହୁତ ସମୟ ଲାଗୁଥିବ?
0: ଆଜ୍ଞା।
1: ଆଉ ଗୋଟେ ପଟେ ଆପଣଙ୍କର ରୋଷେଇବାସ କେମିତି କଣ କରନ୍ତି?
0: ସେଟାକୁ ମୁଁ ଟାଇମ୍ ମ୍ୟାନେଜ୍ କରିକି ଚାଲିବାକୁ ପଡେ ମତେ, ଏମିତି ମୁଁ କିଛି ମୋ ଜିନିଷ କରିବିନି ଯେ ଶାଶୁ ଶ୍ୱଶୁର କହିବେ ଯେ ମୁଁ ସେ ଟାଇମ୍ରେ ସବୁଯାକ ଟାଇମ୍ ସ୍ପେଣ୍ଡ କରୁଛି, ଘରକୁ ଦେଖୁନି। ମୁଁ ଘରକୁ ବି ଦେଖୁଛି, ତା ସହିତ ନିଜ କାମ ବି କରୁଛି, ମତେ ଲେଟ୍ ନାଇଟ୍ ହଉ ପଛେ ବସିକି କରିବାକୁ ପସନ୍ଦ, ଯେ ନା ମୋ କାମଟା ସରିଗଲା ପରେ ମୋ ହେଡେକ୍ କମିଯିବ। ମତେ ଯେଉଁମାନେ ଅର୍ଡର ଦିଅନ୍ତି, ମତେ ମୋ ମୁଣ୍ଡରେ ଗୋଟେ ହେଡେକ୍ ଥାଏ, ନା ମୁଁ ସେମାନଙ୍କୁ ମୋ କାମଟା କରିବି, ଫିନିଶ୍ କରିବି, ଦେନ୍ ଉଠିବି ଯୁଆଡେ। ମୁଁ ସେଥିପାଇଁ ଯେତେବେଳେ ମୋର ରୋଷେଇ କାମ ଥାଏ, ରୋଷେଇବାସ କାମ, ଘର କାମ ସାରିଦିଏ, ତାପରେ ବସିକି ଫ୍ରି ଟାଇମ୍ରେ ଆରାମସେ ବସିକି ବନାଏ।
1: ବେଳେବେଳେ ଇଚ୍ଛା ହୁଏନି, ଏ କାମ କରିବା ବହୁତ କଷ୍ଟ, ମୁଁ ଯଦି ଚାକିରି କରିଥାନ୍ତି ବା ଚାକିରିକୁ ଯଦି କଣ୍ଟିନ୍ୟୁ କରିଥାନ୍ତି ମୁଁ ସେଥିରୁ ବେଶ କିଛି ଆତ୍ମସନ୍ତୋଷ ପାଆନ୍ତି ବୋଲି?
0: ହଁ, ବେଳେବେଳେ ଯେତେବେଳେ ଅର୍ଡର ନ ଆସେ ମନ ଭିତରେ ଗୋଟେ ଦୁଃଖ ବି ଆସେ, ମୁଁ ଚାକିରି ଛାଡି ନଥାନ୍ତି, ଆଗକୁ ଚାକିରି କଣ୍ଟିନ୍ୟୁ କରିଥାନ୍ତି, କିନ୍ତୁ ତାପରେ ଭାବେ ନାଇଁ, ମୁଁ ଏଥିରେ ପର ପାଇଁ ଖଟିବା ଆଗରୁ ନିଜ ପାଇଁ ଖଟିକି କିଛି ସମୟ ପାଉଛି, ଠିକ ଅଛି, ମୁଁ ଏସବୁ ଜିନିଷରେ ମୁଁ ନିଜ ଚାକିରି ଉପରେ ଯେତିକି ଫୋକସ୍ କରୁଥିଲି ଏବେ ନିଜ କାମ ଉପରେ ଫୋକସ୍ କରିବି, ତାପରେ ନାଇଁ ଚାକିରି କଲେ ଆଉ ଏସବୁ ଜିନିଷକୁ ମୁଁ ଟାଇମ୍ ଦେଇପାରିବିନି, ତା ସହିତ ଘରକୁ ବି ଆଉ ଟାଇମ୍ ଦେଇପାରିବିନି।
1: ତ ଏଇ ଯୋଉ ବ୍ୟବସାୟକୁ ଆଗକୁ ଆହୁରି ବଢ଼େଇବା ପାଇଁ କଣ ମନସ୍ଥ କରିଛନ୍ତି?
0: ମୋ ସ୍ୱାମୀଙ୍କୁ ମୋ କାମ ବହୁତ ପସନ୍ଦ, ସିଏ ଚାହାନ୍ତି ଯେ ମୋ ସ୍ତ୍ରୀ ସବୁକିଛି କରୁ ସିଏ ସବୁ କ୍ଷେତ୍ରରେ ମତେ ସପୋର୍ଟ କରନ୍ତି ତ ସିଏ ସବୁବେଳେ ଲାଗନ୍ତି ଯେ ତମେ କର ମୁଁ ତମକୁ ହେଲ୍ପ କରିବି ସିଏ ସବୁ କ୍ଷେତ୍ରରେ ଚାହାନ୍ତି ଯେ ମୋ ସ୍ତ୍ରୀ ସବୁବେଳେ ଆଗରେ ରହୁ ଆଉ

0: ଜିନିଷକୁ ପରଫେକ୍ଟଲି କରୁ। ଆଉ ଯେତେବେଳେ ବି ମୁଁ ନିରାଶ ହେଇଯାଏ ନା ଏଇଟା ମୋର ହଉନି ସେଲ୍ ହଉନି, ସ୍ୱାମୀ ସବୁବେଳେ କହନ୍ତି ନାଇଁ ବ୍ୟସ୍ତ ହୁଅନି, ଆଜି ହେଇନି କାଲି ହବ, ବ୍ୟସ୍ତ ହବାର ନାହିଁ କି ଟେନସନ ନବାର ନାହିଁ, ଆରାମସେ ତମ କାମ ତମେ କର, ଆରାମସେ ଆଗକୁ ହିଁ ବଢିବ।
1: ଆପଣ ଏତେ କର୍ମ ବ୍ୟସ୍ତତା ଭିତରେ ରହି ଆପଣଙ୍କୁ କେବେ ଅବସର ସମୟ ମିଳେନି?
0: ଅବସର ସମୟ ମିଳେ, ଯେତେବେଳେ ମିଳେ ସେ ଅବସର ସମୟ ମୁଁ ମୋ ସାଙ୍ଗସାଥୀଙ୍କୁ ଦିଏ, ସ୍ୱାମୀଙ୍କୁ ଦିଏ, ମୋ ବାପ ଘର ଲୋକଙ୍କୁ ଦିଏ, ଶାଶୁ ଘର ଲୋକଙ୍କୁ ଦିଏ।
1: ଆଉ ମନୋରଞ୍ଜନ ପାଇଁ କଣ କରନ୍ତି?
0: ମନୋରଞ୍ଜନ ପାଇଁ ଫିଲ୍ମ ଦେଖେ, ମ୍ୟୁଜିକ୍ ଶୁଣେ, ଆଉ ଡ୍ରଇଂ କରେ,
1: ଗୀତ ଶୁଣନ୍ତି।
0: ଆଜ୍ଞା,
1: ଆଜି କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବେ?
0: ଅକ୍ଷୟ ମହାନ୍ତିଙ୍କ।

0: ଜିନିଷକୁ ପରଫେକ୍ଟଲି କରୁ। ଆଉ ଯେତେବେଳେ ବି ମୁଁ ନିରାଶ ହେଇଯାଏ, ନା ଏଇଟା ମୋର ହଉନି, ସେଲ୍ ହଉନି, ସ୍ୱାମୀ ସବୁବେଳେ କହନ୍ତି ନାଇଁ ବ୍ୟସ୍ତ ହୁଅନି, ଆଜି ହେଇନି କାଲି ହବ, ବ୍ୟସ୍ତ ହବାର ନାହିଁ କି ଟେନସନ ନବାର ନାହିଁ, ଆରାମସେ ତମ କାମ ତମେ କର, ଆରାମସେ ଆଗକୁ ହିଁ ବଢିବ।
1: ଆପଣ ଏତେ କର୍ମ ବ୍ୟସ୍ତତା ଭିତରେ ରହି ଆପଣଙ୍କୁ କେବେ ଅବସର ସମୟ ମିଳେନି?
0: ଅବସର ସମୟ ମିଳେ, ଯେତେବେଳେ ମିଳେ ସେ ଅବସର ସମୟ ମୁଁ ମୋ ସାଙ୍ଗସାଥୀଙ୍କୁ ଦିଏ, ସ୍ୱାମୀଙ୍କୁ ଦିଏ, ମୋ ବାପ ଘର ଲୋକଙ୍କୁ ଦିଏ, ଶାଶୁ ଘର ଲୋକଙ୍କୁ ଦିଏ।
1: ଆଉ ମନୋରଞ୍ଜନ ପାଇଁ କଣ କରନ୍ତି?
0: ମନୋରଞ୍ଜନ ପାଇଁ ଫିଲ୍ମ ଦେଖେ, ମ୍ୟୁଜିକ୍ ଶୁଣେ, ଆଉ ଡ୍ରଇଂ କରେ,
1: ଗୀତ ଶୁଣନ୍ତି।
0: ଆଜ୍ଞା,
1: ଆଜି କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବେ?
0: ଅକ୍ଷୟ ମହାନ୍ତିଙ୍କ।
1: ତାହେଲେ ଶୁଣନ୍ତୁ ଆପଣଙ୍କର ମନ ପସନ୍ଦର ଏଇ ଗୀତଟି।

0: ପାଠ ସାଠ ପଢି ଭାବୁଛନ୍ତି କଣ କରିବେ ନ କରିବେ, ତ ସେମାନଙ୍କୁ ଆପଣ କଣ କହିବେ ଆଜି?
1: ମୁଁ କହିବାକୁ ଚାହିଁବି, ଘରେ ବସିକି ଏକାଟିଆ ବୋରିଂ ହବା ଅପେକ୍ଷା ଏସବୁ କାମ କରିକି ନିଜକୁ ବିଜି ରଖନ୍ତୁ, ତା ସହିତ କିଛି ଇନକମ୍ କରନ୍ତୁ। ଆଜିକାଲି ବ୍ୟାଙ୍କରେ ବିଭିନ୍ନ ପ୍ରକାର ଲୋନ୍ ବି ଦଉଛନ୍ତି ଲୋକ, ତ ଆମେ ଲୋନ୍ ନେଇକି ବି କିଛି କରିପାରିବା।
0: ଶେଷରେ ଯୋଉ ଭଉଣୀମାନେ ଆଜି ଆପଣଙ୍କୁ ଶୁଣୁଛନ୍ତି, ସେମାନଙ୍କୁ କଣ କହିବେ?
1: ମୁଁ କହିବାକୁ ଚାହିଁବି ଯେ ମନରେ ଇଚ୍ଛା ଶକ୍ତି ଥିଲେ ଆମେ ସବୁ କିଛି ବି କରିପାରିବା। କହିବାକୁ ଗଲେ ଆମର ଯୋଉ ଘରେ ଯୋଉ ଅଦରକାରୀ ଜିନିଷକୁ ଆମେ ଫୋପାଡ଼ି ଦଉଛେ, ଫିଙ୍ଗି ଦଉଛେ ବାହାରେ, ଯେ ଏଇସବୁ ଜିନିଷ ଦରକାର ନାହିଁ, ଆମେ ସେସବୁ ଜିନିଷକୁ କଲେକ୍ଟ କରିକି ରଖିବା, ଆଉ ସେସବୁ ଜିନିଷର ଆମ ରିସାଇକଲ ବିନ୍ରେ ଘରର ଡେକୋରେସନ ଆଇଟମ୍ ବି ବନେଇ ପାରିବା। ପୁରୁଣା ଘଣ୍ଟାକୁ ଆମେ ଲିପନ୍ ଆର୍ଟରେ ସଜେଇକି ନୂଆ ଷ୍ଟାଇଲର ଘଣ୍ଟା କରିପାରିବା।
0: ଆପଣ ଯୋଉ କହୁଛନ୍ତି ଲିପନ୍ ଆର୍ଟ,
1: ଆଜ୍ଞା,
0: ଭଉଣୀମାନଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ, ଏହା କ'ଣ?
1: ଲିପନ୍ ଆର୍ଟ ହଉଛି କ୍ଲେରେ ଆମେ ଯୋଉ ଆଗରୁ ଚିକ୍ଟା ମାଟିରେ ଲୋକମାନେ ମୂର୍ତ୍ତି ତିଆରି କରୁଛନ୍ତି, ଆଜିକାଲି ସମୟରେ କ୍ଲେ ଆସୁଛି, ସେ କ୍ଲେକୁ ଆମେ ତିଆରି କରିକି ସେ କ୍ଲେରେ ପତଳା ପତଳା, ଯେମିତି ଆମେ ରୁଟି ବେଲୁ ସେମିତି ପତଳା ପତଳା ଆମେ ତାକୁ ରୋଲ କରିବା, ସେଇ ଅନୁସାରେ ସୁନ୍ଦର ସୁନ୍ଦର ଫୁଲ ବି ବନେଇ ପାରିବା,
0: ବିଭିନ୍ନ ସେପ୍ ଦେଇପାରିବା,
1: ଆଜ୍ଞା, ବିଭିନ୍ନ ସେପ୍ ଦେଇପାରିବା, ବିଭିନ୍ନ ସେପ୍ ଦେଇକି ସେଥିରେ ମିରର ବି ଆମେ ଫିଟିଂ କରିକି ଆମେ ତାକୁ ସୁନ୍ଦର ସୁନ୍ଦର ଲିପନ୍ ଆର୍ଟ ବନେଇ ପାରିବା।
0: ସେଥିରେ କଲର ଦିଆଯାଏ?
1: ଆଜ୍ଞା, କଲର ବି ଦିଆଯାଏ, ଆଉ ବିଭିନ୍ନ ପ୍ରକାର ଷ୍ଟାଇଲର ମିରର ଆଜିକାଲି ମିଳୁଛି, ଗୋଲ୍ର ମିଳୁଛି, ଗୋଲ୍ର ତ ବିଭିନ୍ନ ପ୍ରକାର ଛୋଟରୁ ବଡ ଯାଏଁ କହିବାକୁ ଗଲେ ଆମେ ଯୋଉ ଛୋଟ ଛୋଟ ବିନ୍ଦି ପିନ୍ଧୁଛୁ ସେ ସାଇଜ୍ର ମିରର ବି ମିଳୁଛି, ସେ ସବୁକୁ ବି ଆଣିକି ଆମେ ସେଥିରେ ୟୁଜ୍ କରିପାରିବା, କଲର ୟୁଜ୍ କରିପାରିବା, ପେଣ୍ଟିଂ ବି କରିପାରିବା, ତା ଭିତରେ ସବୁ କିଛି ହେଇପାରିବ।
0: ଆପଣ ତ ଆଜି ଆଣିଛନ୍ତି ବିଭିନ୍ନ ପ୍ରକାରର ଫୁଲଦାନୀ, ଏସବୁ ଫୁଲଦାନୀ ସବୁ କେମିତି ପ୍ରସ୍ତୁତ କରିଛନ୍ତି?
1: ଏସବୁ ଫୁଲଦାନୀ ମୁଁ ପେପରରେ ବନେଇଛି, କାର୍ଡବୋର୍ଡ ଯୋଉ ଆମ ଘରକୁ ଆସେ, ପେଟିଟି ଆସେ, ସେ ପେଟିରୁ ମୁଁ ଏମିତି ଏଭଳିଆ ଫୁଲଦାନୀ ତିଆରି କରିଛି, ଫ୍ରେମ୍ ବି ବନାଏ। ଡେକୋରେସନ ପାଇଁ ଆମକୁ ଯୋଉ ଅନଲାଇନ୍ରେ ଦେଖାଏ, ଗୋଟେ ପକ୍ଷୀ ହଉ କି ଗୋଟେ ଆନିମଲ ହଉ, ଆମେ ସେସବୁ ଯୋଉ ପଶୁ ପକ୍ଷୀଙ୍କ ଚିତ୍ର ଥାଏ ସେ କାର୍ଡବୋର୍ଡକୁ କାଟିକି ଆମେ ତାକୁ ବନେଇ ପାରିବା।
0: ଆଜ୍ଞା, ଆପଣ ଏଥିରେ ବୋତଲର ବ୍ୟବହାର କରନ୍ତି?
1: ହଁ, ଯୋଉ ଅଦରକାରୀ କାଚ ବୋତଲକୁ ଯୋଉ ଫିଙ୍ଗି ଦିଅନ୍ତି, ସସ୍ ବୋତଲ ହଉ, ଔଷଧ ବୋତଲ ହଉ, ଆମେ ଯୋଉ ଫିଙ୍ଗି ଦିଅନ୍ତି ସେସବୁକୁ ଆମେ ରିୟୁଜ୍ କରିକି ତା ଉପରେ ପେଣ୍ଟିଂ ବି କରିପାରିବା, ତା ଉପରେ କ୍ଲେରେ ଲିପନ୍ ଆର୍ଟ, ମୁଁ ଯୋଉ ଲିପନ୍ ଆର୍ଟ କହୁଛି ସେ ଲିପନ୍ ଆର୍ଟକୁ ୟୁଜ୍ କରିକି ସେଥିରେ କାଚ ବି ଦେଇପାରିବା, ଆଉ ଫଟୋ ଲଗେଇକି ତାକୁ ଫଟୋ ଫ୍ରେମ୍ ବି କରିପାରିବା।
0: ଆଜିକାଲି ଦେଖାଯାଉଛି ଯେ ଏଇ ଯୋଉ ଅଳଙ୍କାର ମାନଙ୍କରେ ଆପଣଙ୍କର ବାଉଁଶର ବ୍ୟବହାର କରାଯାଉଛି, ବିଭିନ୍ନ ପ୍ରକାର ବତା କାଟିକିରି କରୁଛନ୍ତି, ଆମେ ଯୋଉ ସବୁ ଜରି, ଚକୋଲେଟ୍ ଜରି ହେଲା, ବିଭିନ୍ନ ପ୍ରକାର ଜରି ଯୋଉ ଆମେ ପକେଇ ଦଉଛୁ ତାକୁ ଆଣି ମଧ୍ୟ ଏଥିରେ ବ୍ୟବହାର କରୁଛନ୍ତି। ଆପଣ ଏସବୁ ବ୍ୟବହାର କରିବାକୁ ମନସ୍ଥ କରିଛନ୍ତି କି?
1: ହଁ, ମୁଁ ରିଜିନ୍ ଆର୍ଟରେ ଏସବୁ ବ୍ୟବହାର କରେ, ଯୋଉମାନେ ଭଲ ପାଆନ୍ତି, ଚକୋଲେଟ୍ର ରାପର ବି ରଖନ୍ତି, ସେ ରାପିଙ୍ଗକୁ ଜୁଏଲେରୀ ବି ବନେଇ ହୁଏ। ରିଜିନ୍ ଆର୍ଟରେ ତାକୁ ଆମେ ପ୍ରିଜର୍ଭ କରୁ ସେସବୁ ଜିନିଷକୁ, ତାକୁ ଜୁଏଲେରୀ ବି କରିପାରୁ, ରିଙ୍ଗ ବି କରିପାରୁ, ବ୍ରେସଲେଟ୍ ବି କରିପାରୁ, ତାକୁ ଫଟୋ ଫ୍ରେମ୍ ବି କରିପାରୁ, ଚାବି ରିଙ୍ଗ ବି କରିପାରୁ। ଆମେ ତାକୁ ଫିଙ୍ଗିଦେଲେ ପରିବେଶ ଦୂଷିତ ହେଉଛି, କିନ୍ତୁ ସେସବୁକୁ ଯଦି ଆମେ ରିୟୁଜ୍ କରିବା ସେଟା ଆମ ଘରର ଡେକୋରେସନ ପାଇଁ ୟୁଜ୍ ହବ, ଆମର ସ୍ମୃତିରେ ସେଟା ରହିବ, ଯେ ଏ ଚିରଦିନ ପାଇଁ ସ୍ମୃତିରେ ରହିବ ଏ ଜିନିଷଟା ଆମେ ଏଇଥିରେ ବନେଇଛୁ, ଯେ କିଛି ଜିନିଷ ନ ଫୋପାଡ଼ିକି ତାକୁ ଆମେ ରିୟୁଜ୍ କରିକି ଆମ ଘରର ଡେକୋରେସନରେ ୟୁଜ୍ କରିପାରିବା। ତା ସହିତ ମୁଁ ଚାବି ରିଙ୍ଗ କରେ, ରୋଜ୍ ପେଟଲ୍ସ ଗୁଡ଼ାକୁ ଆମେ ଡ୍ରାଏ କରିକି ସେ ରିଜିନ୍ ଆର୍ଟରେ ୟୁଜ୍ କରିକି ତାକୁ ଚାବି ରିଙ୍ଗ ବନାଉ, ତା ସହିତ କଲର୍ସ ଆଉ ଫଟୋ ଦେଇକି ଆମେ ସେଥିରେ ରିଜିନ୍ ଆର୍ଟରେ ଚାବି ରିଙ୍ଗ ଆଉ ଇୟରିଙ୍ଗସ୍, ଫଟୋ ଫ୍ରେମ୍ ଏସବୁ ବନାଉ।
0: ଆପଣ ଏମିତି ନିଜର ବ୍ୟବସାୟକୁ ଆହୁରି ଆଗକୁ ବଢ଼ାନ୍ତୁ, ଉପାର୍ଜନକ୍ଷମ ଆହୁରି ହୁଅନ୍ତୁ। ଆଜି ଆମ ଷ୍ଟୁଡିଓକୁ ଆପଣ ଆସିଲେ, ଅନେକ ଗୁଡ଼ିଏ ମୂଲ୍ୟବାନ ତଥ୍ୟ ଆମର ଭଉଣୀମାନଙ୍କୁ ଦେଲେ, ଅନେକ ଗୁଡ଼ିଏ ପରାମର୍ଶ ମଧ୍ୟ ଦେଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
1: ନମସ୍କାର।
0: ଆଜି ଆଳପରେ ଶୁଣିଲେ ଆତ୍ମନିର୍ଭରଶୀଳ ମହିଳା ଦୀପ୍ତିମୟୀ ବିଶ୍ୱାଳଙ୍କ ସହିତ ସାକ୍ଷାତକାର। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ, ନମସ୍କାର।

0: ଆପଣ ଏଇ ଯୋଉ ସବୁ ଅଳଙ୍କାର ସବୁ ପ୍ରସ୍ତୁତ ଯୋଉ କରୁଛନ୍ତି ତାକୁ ବିଭିନ୍ନ ପ୍ରକାର ଏକ୍ଜିବିସନ ହେଲା ମେଳା ମହୋତ୍ସବକୁ ନେଇ ଯାଆନ୍ତି?
1: ମୁଁ ଗୋଟେ ବର୍ଷ ହବ ଷ୍ଟାର୍ଟ କରିଛି ମୋ ଏଇସବୁ ଜିନିଷକୁ, ଭାବେ ବାଲିଯାତ୍ରାକୁ ନେଇକି ଯିବାକୁ, କିନ୍ତୁ ସାହସ ପାଏ ନା, କାହିଁକି ନା ମୁଁ ଏକାଟିଆ, ମୁଁ ଏକା ହିଁ ବନାଇବାକୁ ଚେଷ୍ଟା କରେ। ଆଉ ଆପଣମାନେ ତ ଜାଣିଥିବେ ବାଲିଯାତ୍ରା ଆମର 9 ଦିନ 10 ଦିନ ଚାଲେ, ତ ମୁଁ ମନରେ ଅଛି ମେଳା ମହୋତ୍ସବକୁ ଯିବାକୁ, କିନ୍ତୁ ସେଟାକୁ ମୁଁ ଲକ୍ଷ୍ୟରେ ରଖିଛି ଆଗକୁ ଯେତେବେଳେ ଫ୍ୟୁଚରରେ ମୁଁ ମୋ କାମକୁ ବ୍ୟବସାୟକୁ ଟିକେ ଆଗକୁ ବଢ଼େଇବି, ସେତେବେଳେ ଲୋକମାନଙ୍କ ସହଯୋଗରେ ମୁଁ ଯେତେବେଳେ ମେଳା ଆଉ ବାଣିଜ୍ୟ ମେଳାକୁ ସବୁ ଯାଇପାରିବାକୁ ବହୁତ ଇଚ୍ଛୁକ ଅଛି।
0: ଆଜ୍ଞା, ଯୋଉ ଭଉଣୀ ମାନେ ଘରେ ବସିଛନ୍ତି।

0: ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛିକ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଦୃଢ଼ ସଂକଳ୍ପ ପ୍ରଦାନ କରିଥିବା ସୂଚନା। ଦ୍ୱିତୀୟ ଥର ଲାଗି ଦେଶର ବିଦ୍ୟୁତ୍ ଚାହିଦାର 50% ପୂରଣ କରିଛି ସ୍ୱଚ୍ଛ ଶକ୍ତି। ମହାରାଷ୍ଟ୍ରରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ ପ୍ରସ୍ତୁତି ଲାଗି ସାତଜଣିଆ କମିଟି ଗଠିତ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଆଜି ଅନୁଷ୍ଠିତ ହେବ ସ୍ପେନ୍ ଓ ବେଲଜିୟମ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇଦିନିଆ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଅକ୍ଲାଣ୍ଡରେ ପହଞ୍ଚବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ବିଶେଷ କରି ଗତ ଦୁଇ ବର୍ଷରେ ବାଣିଜ୍ୟ, ବ୍ୟବସାୟ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ଗତ 40 ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ଗସ୍ତ କରୁଛନ୍ତି। ସେଠାରେ ଶ୍ରୀ ମୋଦି ପ୍ରମୁଖ ବ୍ୟବସାୟିକ ଏବଂ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କ ସହ ବାର୍ତ୍ତାଳାପ କରିବେ। ଶ୍ରୀ ମୋଦି ଏହି ଗସ୍ତକାଳରେ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତ ଭାରତ ଅଷ୍ଟ୍ରେଲିଆ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଭବିଷ୍ୟତ ପାଇଁ ଏକ ଦୃଢ଼ ବିଶ୍ୱାସ ପ୍ରଦାନ କରିଛି। ଏହି ଯାତ୍ରାକାଳରେ ଦୁଇ ଦେଶ ମଧ୍ୟରେ କୂଟନୈତିକ, ଆର୍ଥିକ ଏବଂ ସୁରକ୍ଷା ସମ୍ପର୍କ ନୂଆ ଶିଖର ହାସଲ କରିଛି। ପ୍ରଧାନମନ୍ତ୍ରୀଙ୍କ ଅଷ୍ଟ୍ରେଲିଆ ଗସ୍ତର ପ୍ରାରମ୍ଭରେ ଉଭୟ ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମ୍ମିଳନୀରେ 2022 ବୁଝାମଣା କ୍ଷେତ୍ରରେ 55% ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧିକୁ ସ୍ୱାଗତ କରାଯାଇଥିଲା। ଏହାକୁ ଆହୁରି ବୃଦ୍ଧି କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ବ୍ୟାପକ ଆର୍ଥିକ ସହଯୋଗ ବୁଝାମଣା ଉପରେ ମତ ବିନିମୟକୁ ତ୍ୱରାନ୍ୱିତ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଉଭୟ ଦେଶ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଐତିହାସିକ ସଫଳତା ଲାଭ କରିଛନ୍ତି। ଭାରତକୁ ଅଷ୍ଟ୍ରେଲିଆରୁ ୟୁରାନିୟମ୍ ଆମଦାନୀ ନେଇ ଏହି ଗସ୍ତକାଳରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତା ଲାଗି ଉଭୟ ଦେଶ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ନେଇ ସଂଯୁକ୍ତ ଘୋଷଣାନାମା ଓ ସାମୁଦ୍ରିକ ସୁରକ୍ଷା ସହଯୋଗ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ମେଲବୋର୍ଣ୍ଣର ମାର୍ବଲ୍ ଷ୍ଟାଡିୟମ୍ରେ ଆୟୋଜିତ ମେଲବୋର୍ନ ମିଟ୍ସ ମୋଦି ପ୍ରବାସୀ ଭାରତୀୟ ସମ୍ମିଳନୀରେ 25,000 ଲୋକ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ମୋଦି ଉଭୟ ଦେଶ ମଧ୍ୟରେ 10 ଲକ୍ଷ ଭାରତୀୟ ଅଧିବାସୀ ଏବଂ ଅଷ୍ଟ୍ରେଲିଆର ଜନସାଧାରଣ ସୁସମ୍ପର୍କ ସ୍ଥାପନ କରିଛନ୍ତି ବୋଲି କହିଥିଲେ। ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଆଲବାନିଜ୍ ଅଷ୍ଟ୍ରେଲିଆର ବିକାଶ ଦିଗରେ ବହୁମୁଖ୍ୟ ସାଂସ୍କୃତିକ ଶକ୍ତିର ଯୋଗଦାନ ରହିଛି ବୋଲି କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ବିରୋଧୀ ଦଳ ନେତା ଏଙ୍ଗସ୍ ଟେଲରଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଶ୍ରୀ ଟେଲର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଷ୍ଟ୍ରେଲିଆର ପ୍ରକୃତ ବନ୍ଧୁ ବୋଲି ବର୍ଣ୍ଣନା କରି ଆନ୍ତର୍ଜାତିକ ସୌରମେଣ୍ଟ ଏବଂ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ପାଇଁ ୟୁରାନିୟମ୍ ରପ୍ତାନୀ ଭଳି ପଦକ୍ଷେପକୁ ସମର୍ଥନ କରିଥିଲେ। ଦେଶର ବିଦ୍ୟୁତ୍ ଚାହିଦାର 50% ଦ୍ୱିତୀୟ ଥର ଲାଗି ସ୍ୱଚ୍ଛ ଶକ୍ତି ଦ୍ୱାରା ପୂରଣ ହୋଇପାରିଛି ବୋଲି ନୂତନ ଏବଂ ନବୀକରଣୀୟ ଶକ୍ତିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି ଚଳିତ ମାସ 6 ତାରିଖରେ ନବୀକରଣୀୟ ଶକ୍ତି ଉତ୍ସରୁ 50.2% ଶକ୍ତି ଯୋଗାଣ ସଫଳ ହୋଇଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏ କ୍ଷେତ୍ରରେ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରୁଛି। ଜାମ୍ମୁ କାଶ୍ମୀରରେ 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଡିଜିଟାଲ୍ ତଥ୍ୟ ଆଧାରରେ 100% ଗୃହ ଗଣନା କରାଯାଇଛି। ପ୍ରାୟ ମାସେ ବ୍ୟାପି ଚାଲିଥିବା ଏହି କାର୍ଯ୍ୟରେ 24,000 ଗୃହ ଗଣନା କରାଯାଇଥିବା ଜଣାପଡ଼ିଛି। ଏବେ ସେଠାରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ

ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଜନଗଣନା ଏବଂ ଅକ୍ଟୋବର ମାସ ସୁଦ୍ଧା ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନୀତି ଆୟୋଗ ସଦସ୍ୟ ଡକ୍ଟର ଜୋରାମ ଅନିୟ ଆଜି ନୂଆଦିଲ୍ଲୀରେ ୟୁନିସେଫ୍ ଇଣ୍ଡିଆର ପ୍ରତିନିଧି ସିନ୍ଥିଆ ମାକ୍ରାଫି ଏବଂ ତାଙ୍କ ପ୍ରତିନିଧି ଦଳ ସହ ଶିଶୁ କୈନ୍ଦ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଦେଶରେ ବିଦ୍ୟାଳୟ, ଶିକ୍ଷା ଏବଂ ମାନବ ବିକାଶ ସମ୍ବନ୍ଧୀୟ ବ୍ୟବସ୍ଥାକୁ ସହଯୋଗ ଭିତ୍ତିରେ ଆହୁରି ସୁଦୃଢ଼ କରିବା ଲାଗି ଆଲୋଚନା ହୋଇଛି। ନୀତି ଆୟୋଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଆଲୋଚନା କାଳରେ ନିରାପଦ ଏବଂ ସମାବେଶୀ ଶିକ୍ଷଣ, ଶିକ୍ଷକ ଶିକ୍ଷା, ଛାତ୍ରଛାତ୍ରୀଙ୍କ ବିକାଶ, ସାଇବର ନିରାପତ୍ତା ଓ ଡିଜିଟାଲ୍ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା। ବିଶେଷକରି ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ୍ଗୁଡ଼ିକରେ ଏହିସବୁ ବ୍ୟବସ୍ଥାଗୁଡ଼ିକ କିଭଳି ସୁଦୃଢ଼ ଭାବେ ଲାଗୁ କରାଯାଇପାରିବ ସେ ନେଇ ପ୍ରତିନିଧି ଦଳଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି। ଆଲୋଚନା କାଳରେ ଡକ୍ଟର ଅନିୟ ନୀତି ନିର୍ଦ୍ଧାରଣ, ସମ୍ପ୍ରଦାୟ ଯୋଗଦାନ, ବିପର୍ଯ୍ୟୟ ମୁକାବିଲା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଯୋଗଦାନ ସୁନିଶ୍ଚିତ କରି ଶିଶୁ ବିକାଶ ଏବଂ ଶିକ୍ଷା ପ୍ରସାର ଉପରେ ମତ ଉପସ୍ଥାପନ କରିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ରାଜ୍ୟରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ ପ୍ରସ୍ତୁତି ପାଇଁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ଅଧ୍ୟକ୍ଷତାରେ ଏକ ସାତଜଣିଆ କମିଟି ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ଚଳିତ ବର୍ଷ ବଜେଟ୍ ଅଧିବେଶନରେ କମିଟି ଗଠନ ଲାଗି ଘୋଷଣା କରିଥିଲେ। ଆସନ୍ତା ଛଅ ମାସ ମଧ୍ୟରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ କମିଟି ଦାଖଲ କରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଗୁଜରାଟର ସୁରତରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗଭିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲା ସମନ୍ୱୟ କମିଟି ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଥଇଥାନ ବ୍ୟବସ୍ଥା ଜୋରଦାର କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 48-72 ଘଣ୍ଟା ମଧ୍ୟରେ ସାଧାରଣ ଜନଜୀବନ ଓ ବ୍ୟବସାୟିକ କାର୍ଯ୍ୟକଳାପ ସ୍ୱାଭାବିକ କରିବା ଲାଗି ଶ୍ରୀ ସାଙ୍ଗଭି ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ 9000ଟି ପରିବାରର ସର୍ଭେ କାର୍ଯ୍ୟ ଶେଷ ହୋଇଥିବାବେଳେ 800ରୁ ଅଧିକ ପରିବାରକୁ 6,800 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗୋଆ ସରକାର ପ୍ରସ୍ତାବିତ ଏକ ଦେଶ ଏକ ନିର୍ବାଚନ ପଦକ୍ଷେପକୁ ସମ୍ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ଦେଶରେ ବିକାଶ ଏବଂ ପ୍ରଶାସନିକ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଇପାରିବ। ଆଜି ଏବଂ ଆସନ୍ତାକାଲି ଦୁଇଦିନ ଧରି ଯୁଗ୍ମ ସଂସଦୀୟ କମିଟି ପ୍ରସ୍ତାବିତ ଏକ ଦେଶ ଏକ ନିର୍ବାଚନ ଉପରେ ଗୋଆରେ ବିସ୍ତୃତ ଆଲୋଚନା କରିବେ। ଏହି ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ କମିଟି ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ କରି ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କଠାରୁ ସେମାନଙ୍କ ମତାମତ ସଂଗ୍ରହ କରୁଛନ୍ତି। କମିଟିର ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ ସମ୍ଭିଧାନର 129ତମ ସଂଶୋଧନ ବିଧେୟକ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଧେୟକ 2024ର ପରୀକ୍ଷା ନିରୀକ୍ଷା କରୁଛନ୍ତି। ଇରାନ ଉପରେ ଆମେରିକାର ସଦ୍ୟ ଆକ୍ରମଣ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଆମେରିକାର ସାମରିକ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉଭୟ ନେତା ଗତ ରାତିରେ ଫୋନ୍ ଯୋଗେ ଦୀର୍ଘ ସମୟ ବାର୍ତ୍ତାଳାପ କରିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମନ୍ୱୟ ରକ୍ଷା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଇତିମଧ୍ୟରେ ଇରାନ୍ର ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ କୁହାଯାଇଛି ଗତକାଲି ଜୋର୍ଡାନ୍ରେ ଥିବା ଆମେରିକାର ଏକ ବାୟୁସେନା ଘାଟି ଉପରେ 10ଟି କ୍ଷେପଣାସ୍ତ୍ରମାଡ଼ କରାଯାଇଛି। ଆମେରିକାର ସଦ୍ୟ ଆକ୍ରମଣର ଜବାବରେ କ୍ଷେପଣାସ୍ତ୍ରମାଡ଼ କରାଯାଇଥିବା ଇରାନ୍ କହିଛି। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ଅଲି ଖାମନେଇଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମସାଦର ଇମାମ ରେଜାଠାରେ ତାଙ୍କ ଶେଷକୃତ୍ୟରେ ହଜାର ହଜାର ସମର୍ଥକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଇରାନ୍ ଗଣମାଧ୍ୟମର ସୂଚନା ଅନୁଯାୟୀ ବିଧି ମୁତାବକ ଖାମନେଇଙ୍କ କଫିନ୍କୁ ଇମାମ ରେଜାକୁ ନିଆଯିବା ପରେ ଦର୍ ଅଲ୍ ଧିକର୍ଠାରେ ସମାଧି ଦିଆଯାଇଛି। ତାଙ୍କ ବଡ଼ ପୁଅ ସୟଦ ମୁସ୍ତାଫା ଖାମନେଇ ଅନ୍ତିମ ପ୍ରାର୍ଥନା ସଭାର ନେତୃତ୍ୱ ନେଇଥିଲେ। ସେଠାକାର ଗଣମାଧ୍ୟମ ସୂଚନା ମୁତାବକ ଅତ୍ୟଧିକ ଭିଡ଼ ଯୋଗୁଁ ସ୍ୱର୍ଗତ ଖାମନେଇଙ୍କ ପାର୍ଥିବ ଶରୀରକୁ ବିମାନ ସହାୟତାରେ ଇମାମ ରେଜା ପର୍ଯ୍ୟନ୍ତ ନିଆଯାଇଥିଲା। ଫିଫା ବିଶ୍ୱକପ୍ରେ ଆଜି ବିଳମ୍ବିତ ରାତିରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ସ୍ୱେନ୍ ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପୂର୍ବରୁ ଆମେରିକାର ବୋଷ୍ଟନ୍ରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ 2-0 ମୋରକ୍କୋକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ଏଥିସହିତ ପ୍ରଥମଥର ପାଇଁ ଫ୍ରାନ୍ସ କ୍ରମାଗତ ଭାବେ ତୃତୀୟ ବିଶ୍ୱକପ୍ ସେମିଫାଇନାଲ୍ରେ ପ୍ରବେଶ କରିଛି। ରବିବାର ଦିନ ଅନ୍ୟ ଦୁଇଟି କ୍ୱାର୍ଟର ଫାଇନାଲ୍ରେ ନରୱେ ଏବଂ ଇଂଲଣ୍ଡ ଓ ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ମହିଳା ଦଳ ଆଜି ଲର୍ଡ୍ସ କ୍ରିକେଟ୍ ପଡ଼ିଆରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବ। ଲର୍ଡ୍ସରେ ପ୍ରଥମ ଥର ପାଇଁ

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ର ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ୍ ମେ ମାସରେ ଅନୁଷ୍ଠିତ ହେବ ପଞ୍ଚାୟତ ଓ ପୌର ନିର୍ବାଚନ। ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଚକା ବିଜେ ନୀତି ଏବଂ ମତ୍ସ୍ୟଚାଷୀଙ୍କ ବିକାଶ ଓ ଅବଦାନକୁ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇ ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ସୁଦ୍ଧା 370,947 ଜଣ ନୂଆ ଆବେଦନ କରିଛନ୍ତି। ଡିବିଟି ସକ୍ରିୟକରଣ, ଇ କେୱାଇସି, ଏନ୍ପିସିଆଇ ମ୍ୟାପିଂ ଆଦି କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। ଏଥିରେ 82,036 ଡିବିଟି ସକ୍ରିୟ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 25 ତାରିଖ ସୁଦ୍ଧା ହିତାଧିକାରୀଙ୍କ କ୍ଷେତ୍ରସ୍ତରୀୟ ଯାଞ୍ଚ ଶେଷ କରିବାକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
2: 370,966 ସମସ୍ତଙ୍କର ଡିବିଟି ସକ୍ରିୟକରଣ, ଇ କେୱାଇସି, ଫିଲ୍ଡ ଇନ୍କ୍ୱାରି, ଏନ୍ପିସିଆଇ ମ୍ୟାପିଂ, ପେମେଣ୍ଟର ଫାଇଲ୍ ପ୍ରସ୍ତୁତି ଏବଂ ବ୍ୟାଙ୍କ ସମନ୍ୱୟ ଆଦି କାର୍ଯ୍ୟରେ ଅଗ୍ରଗତିର ଆଜି ପୂରା ସମୀକ୍ଷା ହୋଇଥିଲା। 82,036 ଡିବିଟି ସକ୍ରିୟକରଣ ପାଇଁ କୁହାଯାଇଛି। 28,611 ବାୟୋମେଟ୍ରିକ ଇକେୱାଇସି, 353,069 ଫିଲ୍ଡ ଇନ୍କ୍ୱାରି ସମ୍ବନ୍ଧୀୟ ମାମଲା ଶୀଘ୍ର ସମ୍ପନ୍ନ କରିବାକୁ ଗୁରୁତ୍ୱ ଦିଆଯାଇଛି।
1: ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଗାମୀ ରଥଯାତ୍ରା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଶସୂତ୍ରୀ ନିର୍ଦ୍ଦେଶକୁ ଅନୁପାଳନ କରି ରଥଯାତ୍ରାର ସୁପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଗୁଇନ୍ଦା ନିର୍ଦ୍ଦେଶକ, ବିଭିନ୍ନ ବିଭାଗର ସଚିବ, ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଏଥିରେ ଉପସ୍ଥିତ ଥିଲେ। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ୍ ଓ ମଇ ମାସରେ

0: ପଞ୍ଚାୟତ ଓ ପୌର ନିର୍ବାଚନ ହେବା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ କହିଛନ୍ତି ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତା ବର୍ଷ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜସ୍ୱ ଉପଖଣ୍ଡ ଆୟୁକ୍ତ ଆର୍ଡିସି ଓ ଜିଲ୍ଲାପାଳଙ୍କ ସହ ବୈଠକ ହୋଇଛି ବୋଲି ଶ୍ରୀ ଦାସ କହିଛନ୍ତି।
1: ଅର୍ଲି 2027ରେ ଆମର ପଞ୍ଚାୟତ ଓ ପୌରାଞ୍ଚଳ ନିର୍ବାଚନ ହେବ। ଇସିଆଇଙ୍କ ରୋଲ୍ ପବ୍ଲିସ୍ ହେଲା ପରେ ତାହାକୁ ଆମେ ଯେଉଁ ସ୍ପ୍ଲିଟ୍ କରିବୁ, ଭାଗ କରିବୁ, ଆମର ୱାର୍ଡ ୱାରି ଡୋର୍ ଟୁ ଡୋର୍ ସର୍ଭେ ମାଧ୍ୟମରେ କରିବୁ, ଫଳରେ ଗୋଟେ କ୍ଲିନ୍ ଅପଡେଟେଡ୍ ଏରର୍ ଫ୍ରି ବୁଥ୍ ୱାରି ଇଲେକ୍ଟୋରାଲ୍ ରୋଲ୍ଟେ ବାହାରିବ। ଆମର ଉଦ୍ଦେଶ୍ୟ ହେଲା ଏଥିରେ ବୁଥ୍ର ସବୁ ଭୋଟର ସେହି ବୁଥ୍ରେ ଯେମିତି ଭୋଟ୍ ଦେବେ।
0: ସୂଚନା ଅନୁଯାୟୀ ଆସନ୍ତା 21 ତାରିଖରେ ୱାସନ୍ ପ୍ଲାଟଫର୍ମରେ ଆଭାସୀ ଜରିଆରେ ନିର୍ବାଚନ ସମ୍ପର୍କିତ ଏକ ବୈଠକ ହେବ। ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି। ପତ୍ରରେ ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ନୋଡାଲ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ଯୋଗଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ବୁଥ୍ସ୍ତରୀୟ ନିର୍ବାଚନୀ ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ସର୍ଭେ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରାଯିବ। ଏଥିରେ 2022 ସହରାଞ୍ଚଳ ନିର୍ବାଚନ ସମ୍ବନ୍ଧୀୟ ବିଲ୍ ଏବଂ ବ୍ୟବହାର ପ୍ରମାଣପତ୍ର ସ୍ଥିତିର ସମୀକ୍ଷା କରାଯିବ। ଏକବିଂଶ ଶତାବ୍ଦୀରେ ଜାତୀୟ ଶିକ୍ଷାନୀତି 2020 ଆଧାରରେ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଆଧାରିତ ଓ ରୋଜଗାର ଭିତ୍ତିକ ଶିକ୍ଷାଦାନ କରିବାକୁ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଅନୁଗୁଳ ଜିଲ୍ଲା ପାଲଲହଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାୟୀ କ୍ୟାମ୍ପସ୍ର ଭୂମିପୂଜନ ଓ ଅସ୍ଥାୟୀ କ୍ୟାମ୍ପସ୍ର ଉଦ୍ଘାଟନ ସମାରୋହରେ ଆଭାସୀ ଜରିଆରେ ସାମିଲ ହୋଇ ଶ୍ରୀ ପ୍ରଧାନ କହିଛନ୍ତି, କୌଣସି ଅଞ୍ଚଳର ପ୍ରଗତି ତା'ର ଶିକ୍ଷା ବ୍ୟବସ୍ଥା ଉପରେ ନିର୍ଭର କରେ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସ୍ଥାପିତ ହେବାକୁ ଥିବା ଏହି କେନ୍ଦ୍ରୀୟ ବିଦ୍ୟାଳୟ ପାଲଲହଡ଼ା ସମେତ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ତଥା ଆଧୁନିକ ଶିକ୍ଷା ପ୍ରଦାନରେ ବିଶେଷ ସହାୟକ ହେବ। ସମାଜର ଶେଷ ଧାଡ଼ିରେ ଥିବା ପିଲାଟି ପାଖରେ ଶିକ୍ଷା ସହଜରେ ପହଞ୍ଚପାରିଲେ ଏହା ସାର୍ଥକତା ଲାଭ କରିଥାଏ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱରସ୍ଥିତ ରେଳ ସଦନଠାରେ 198ତମ ରକ୍ଷା ପେନ୍ସନ୍ ସମାଧାନ ଆୟୋଜନ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସେନା ଏବଂ ପ୍ରତିରକ୍ଷା ଆକାଉଣ୍ଟସ୍ ମହାନିୟନ୍ତ୍ରକଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ସଶସ୍ତ ବାହିନୀର ଅବସରପ୍ରାପ୍ତ ସୈନିକ ଏବଂ ଭେଟେରାନ୍ମାନଙ୍କ ପେନ୍ସନ୍ ଜନିତ ବିଭିନ୍ନ ଅଭିଯୋଗ ଓ ସମସ୍ୟାର ସମାଧାନ ଉପରେ ଆଲୋଚନା କରାଯାଇଛି। ବିଶେଷକରି ବିଚାରାଧୀନ ମାମଲାଗୁଡ଼ିକର ସମାଧାନ, ସରଳ କାର୍ଯ୍ୟପନ୍ଥା ଓ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କମାଣ୍ଡର ଜେନେରାଲ୍ ଅନିନ୍ଦ୍ୟ ସେନ୍ଗୁପ୍ତ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେଉଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଆଜି ଶୋଇବା ଅବସ୍ଥାରୁ ଉଠି ବସିବେ। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
2: ଅନବସର ଦଶମୀରେ ଶ୍ରୀଜୀଉମାନେ ଆଜି ଚକା ଉପରେ ବିରାଜମାନ କରିବେ। ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହରଣ ଦ୍ୱାର ଫିଟାଯାଇ ଅନବସର ନୀତି ଅନୁଷ୍ଠିତ ହେବ। ଏହି ନୀତି ଅନୁଯାୟୀ ଦୈତାପତିମାନେ ଶ୍ରୀଜୀଉମାନଙ୍କୁ ଚକା ଉପରେ ବିଜେ କରାଇବେ। ପରେ ଚକଟା ଓ ପୋଣାଭୋଗ ଲାଗି କରାଯିବ। ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ମଧ୍ୟାହ୍ନ ଧୂପ ପରେ ରାଜବୈଦ୍ୟ ଶ୍ରୀମନ୍ଦିର ଗାରଦକୁ ଦଶମୂଳ ମୋଦକ ହସ୍ତାନ୍ତର କରିବେ। ଏକାଦଶୀ ତିଥିରେ ମୋଦକ ସେବନ ପରେ ଶ୍ରୀଜୀଉମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି। ଏ ସମ୍ପର୍କରେ ଡକ୍ଟର ଆଶୁତୋଷ ପ୍ରସାଦ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି,
3: ସ୍ନାନ ପୂର୍ଣ୍ଣିମାର ମଧ୍ୟରାତ୍ରଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ପ୍ରାୟ ଗୋଟିଏ ପକ୍ଷ କାଳ ମହାପ୍ରଭୁଙ୍କର ଦିବ୍ୟ ଅଣସର ଲୀଳା ଅନୁଷ୍ଠିତ ହୁଅନ୍ତି, ଯାହା ମଧ୍ୟ କେବଳ ଦୈତା ପତି ମହାପାତ୍ର ଏବଂ ସର୍ବୋପରି ଦତ୍ତ ମହାପାତ୍ର ସେବକମାନେ ପ୍ରବେଶ କରି ନିଜର ସ୍ୱତନ୍ତ୍ର ସେବାକୁ ସମର୍ପଣ କରନ୍ତି। ଦଶମୀ ଦିନ ସାମନ୍ତଙ୍କ ଶ୍ରେୟଙ୍ଗରେ ସୁସ୍ଥତା ଆସିଯିବ, ଉଶ୍ୱାସ ହେଇଯିବେ ମଣିମା ମହାପ୍ରଭୁ ଏବଂ ତାପରେ ଚକା ବିଜେ ହେବେ। ତିନି ଗୋଟି ଚକା ବୈଠି ଉପରେ କାଳିଆ ସାମନ୍ତେ ବଡ ଠାକୁର ସୁଭଦ୍ରାଙ୍କ ସହିତ ଚକା ପାରି ବସିବେ ଏବଂ ସେ ଦିବ୍ୟ ଦୃଶ୍ୟର ଦର୍ଶନ ହେବ। ତାହା ହେଉଛି ଚକା ବିଜେ ପର୍ବ।
2: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ମାତ୍ର 6 ଦିନର ଅପେକ୍ଷା। ରଥ ଖଳାରେ ଭକ୍ତିର ଅପୂର୍ବ ଆବେଗ ସହ ରଥ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଆକର୍ଷଣୀୟ ଝୋଟିଚିତା କାର୍ଯ୍ୟ ଜାରି ରହିଛି, ଯାହା ଆମ ସମୃଦ୍ଧ ପରମ୍ପରା ଓ ସଂସ୍କୃତିର ଏକ ଅପୂର୍ବ ନିଦର୍ଶନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କୋଟି କୋଟି ଭକ୍ତଙ୍କ ଆସ୍ଥା, ଭକ୍ତି ଓ ଓଡ଼ିଆ ଅସ୍ମିତାର ମହାପର୍ବ। ଚଳିତ ବର୍ଷ ରଥଯାତ୍ରାକୁ ଅଧିକ ସୁରକ୍ଷିତ, ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରଥରେ ବସି ଅଗଣିତ ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
0: ମତ୍ୟଚାଷୀଙ୍କ ବିକାଶ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ମତ୍ୟଚାଷୀ ଦିବସ ପାଳନ କରାଯାଉଛି। ଦେଶରେ ମତ୍ୟଚାଷ କ୍ଷେତ୍ରରେ ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଏବଂ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲକୁନିଙ୍କ ଅବଦାନକୁ ସମ୍ମାନ ଜଣାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ।

ଜାତୀୟ ମହ୍ୟଚାଷୀ ଦିବସ ଉପଲକ୍ଷେ ରାଜ୍ୟର ସମସ୍ତ ମହ୍ୟଚାଷୀ ମହ୍ୟଜୀବୀ ଉଦ୍ୟୋଗୀ ଏବଂ ମହ୍ୟଚାଷ ସହ ଜଡ଼ିତ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଗଜପତି ଜିଲ୍ଲା ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ 78ଟି ପରିବାରକୁ ପୁନର୍ବାସ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର 8,48,63,932 ଟଙ୍କାର ସଂଶୋଧିତ ଆର୍ଥିକ ରାଶି ଅନୁମୋଦନ କରିଛନ୍ତି। ଏ ସମ୍ପର୍କିତ ଅନୁମୋଦନ ଆଦେଶ ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ହୋଇଛି। ବରଗଡ଼ ଜିଲ୍ଲାରେ ଜନଗଣନା ନିମନ୍ତେ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କ ଚାରିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି। ଜନଗଣନା 2027 କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜିଲ୍ଲାରେ ଚଳିତ ମାସ 7 ତାରିଖରୁ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିଲା। ଜନଗଣନା 2027ର ସଫଳ ରୂପାୟନ ପାଇଁ କଟକ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ପାଞ୍ଚଦିନିଆ ପ୍ରଶିକ୍ଷଣ ଶିବିର ଆଜି ସମାପ୍ତ ହୋଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କାରାଗାରରେ ଅନ୍ତେବାସୀଙ୍କ ଆଇନ ସହାୟତା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନ୍ଦୀ ଜୀବନରୁ ମୁକ୍ତ ହେବା ପରେ ଅନ୍ତେବାସୀମାନେ କିପରି ସ୍ୱାବଲମ୍ଭୀ ହୋଇପାରିବେ ସେ ସମ୍ପର୍କରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ଆଲୋଚନା କରିଥିଲେ। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ସମୟୋପଯୋଗୀ ପେନ୍ସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିବା ନେଇ ବୌଦ୍ଧ ଜିଲ୍ଲା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଅଧିକାରୀମାନେ ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ପୁରୀ ଜିଲ୍ଲାପାଳ ସହରର 5 କିଲୋମିଟର ପରିସର ମଧ୍ୟରେ ଥିବା ଅଞ୍ଚଳକୁ ଆସନ୍ତା 16-27 ତାରିଖ ପର୍ଯ୍ୟନ୍ତ ନିଷେଧ ଉଡ଼ାଣ କ୍ଷେତ୍ର ଭାବରେ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ଡ୍ରୋନ୍ର ଅନଧିକୃତ ପରିଚାଳନା ଉପରେ ନିଷେଧାଦେଶ ଜାରି କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ୍ ମେ ମାସରେ ଅନୁଷ୍ଠିତ ହେବ ପଞ୍ଚାୟତ ଓ ପୌର ନିର୍ବାଚନ। ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଚକା ବିଜେ ନୀତି ଏବଂ ମହ୍ୟଚାଷୀଙ୍କ ବିକାଶ ଓ ଅବଦାନକୁ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇ ପାଳନ କରାଯାଉଛି ଜାତୀୟ ମହ୍ୟଚାଷୀ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଗାନ୍ଧୀ ଚର୍ଚ୍ଚା। ଉପସ୍ଥାପନା ଜ୍ଞାନରଞ୍ଜନ ସାମନ୍ତରାୟ, ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ।

ସବୁ ଦେଶର ସଂସ୍କୃତି ବାଧାହୀନ ଭାବରେ ମୋ ଘର ଭିତରେ ପଶିଆସୁ, ମାତ୍ର ମୋତେ ଏହା ଉଡ଼େଇ ନ ଦେଉ। ଭାଷା ହେଉଛି ପ୍ରତ୍ୟେକ ଜାତିର ଜୀବନ ଶକ୍ତି। ତାରି ଯୋଗୁଁ ଜାତି ଉନ୍ନତ ପ୍ରତ୍ୟାଶା କରେ। ମାତୃଭାଷାର ଉନ୍ନତି ବିନା ଦେଶର ଜାତିର ଜନସାଧାରଣଙ୍କର ଉନ୍ନତି ଆଦୌ ସମ୍ଭବ ନୁହେଁ। ଆମ ଦେଶ ଭାରତ ହେଉଛି ଏକ ଭାଷା ବହୁଳ ରାଷ୍ଟ୍ର। ଏ ଦେଶରେ 780 ପ୍ରକାରର ଭାଷା ଉପଭାଷା ରହିଛି, କିନ୍ତୁ ଗତ 50 ବର୍ଷ ଭିତରେ ସଠିକ ଭାବରେ ବ୍ୟବହାର ନ ହେବାରୁ 22 ପ୍ରକାର ଭାଷା ନିଶ୍ଚିନ୍ନ ହୋଇଗଲାଣି। ମଣିଷ ତା ରକ୍ତ ସମ୍ପର୍କକୁ ଯେତିକି ଆଦର କରେ, ତାର ଭାଷା ସାହିତ୍ୟ ଓ ସଂସ୍କୃତିକୁ ସେ ତଦନୁରୂପେ ମମତ୍ୱ ବୋଧରେ ବାନ୍ଧି ରଖେ। ୟଙ୍ଗ ଇଣ୍ଡିଆ ଜୁନ 1, 1921 ସଂଖ୍ୟାରେ ଗାନ୍ଧିଜୀ ଲେଖିଥିଲେ, ମୋ ଘରେ ଆମ ତରୁଣ ତରୁଣୀ ଇଂରେଜୀ ଭାଷା ଓ ପୃଥିବୀର ଯେତେ ଭାଷା ପାରିବେ ଶିଖନ୍ତୁ, ଭାରତ ତଥା ପୃଥିବୀକୁ ତାର ଲାଭ ଦିଅନ୍ତୁ, କିନ୍ତୁ ମୁଁ କଦାପି ଚାହେଁ ନାହିଁ ଜଣେ ହେଲେ ଭାରତୀୟ ନିଜ ମାତୃଭାଷା ଭୁଲି ଯାଉ ବା ନିଜ ଭାଷା କହିବା ପାଇଁ ତାକୁ ଲାଜ ମାଡ଼ୁ ଓ ସେ ବିଚାରୁ ଯେ ନିଜ ମାତୃଭାଷାରେ ସେ ତାର ସର୍ବୋତ୍କୃଷ୍ଟ ବିଚାର ପ୍ରକଟ କରିପାରିବ। ଗାନ୍ଧୀଙ୍କ ନିଜ ମାତୃଭାଷା ଥିଲା ଗୁଜୁରାଟୀ। ଅକ୍ଟୋବର 2, 1869 ଗୁଜୁରାଟର ପୋରବନ୍ଦରରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତୃଭାଷା ପ୍ରତି ତାଙ୍କର ଗଭୀର ଅନୁରାଗ ଥିଲା, ସେଥିପାଇଁ ସେ ଗୁଜୁରାଟରେ ନରସିଂହ ମେହେଟ୍ଟାଙ୍କ ଭଜନ ବୈଷ୍ଣବ ଜନ ତୋ ତେନେ କହିଏ ଯେ ପିଢ଼ି ପରାଇ ଜାଣରେ ଏହି ପ୍ରାର୍ଥନାକୁ ସାରା ଜୀବନ ଗ୍ରହଣ କରିଥିଲେ। ଆଜି ମଧ୍ୟ ଦେଶର କୋଣ ଅନୁକୋଣରେ ଏହି ପ୍ରାର୍ଥନା ଗାନ କରାଯାଉଛି। ଆମ ଭାଷା ବହୁଳ ରାଷ୍ଟ୍ରରେ ବିଭିନ୍ନତା ଭିତରେ ଏକତା ଆମ ଦେଶର ବୈଶିଷ୍ଟ୍ୟ। ଭାରତର ଭିନ୍ନ ଭିନ୍ନ ପ୍ରଦେଶରେ ଭିନ୍ନ ଭିନ୍ନ ଭାଷାର ବହୁଳ ବ୍ୟବହାର ଦେଶବାସୀଙ୍କ ମଧ୍ୟରେ ଅଖଣ୍ଡ ଭାତୃତ୍ୱ ଭାବର ପ୍ରତିଷ୍ଠା କରିଆସିଛି, କିନ୍ତୁ ପ୍ରତ୍ୟେକ ପ୍ରାଦେଶିକ ଭାଷାର ନିଜସ୍ୱ ଶୈଳୀ, ପରମ୍ପରା ଓ ସାହିତ୍ୟ ଏକତ୍ୱ ଭାବର ମର୍ଯ୍ୟାଦାକୁ ପ୍ରତିଷ୍ଠା କରିଆସିଛି। ଗାନ୍ଧୀ ଥିଲେ ବହୁଭାଷିକତାର ପ୍ରବକ୍ତା। ନିଜେ ଗୁଜୁରାଟୀ ଓ ଇଂରେଜୀରେ ଲେଖୁଥିଲେ, ଗୁଜୁରାଟୀ ଲେଖାକୁ ଅନୁବାଦ କରାଇ ବୃହତ୍ ପାଠକମାନଙ୍କ ନିକଟରେ ପହଞ୍ଚାଉଥିଲେ। ତାଙ୍କର ଅନୁଗାମୀ ମଧ୍ୟ ବହୁ ଭାଷାର ଲୋକ ଥିଲେ। ସେ ଭାଷଣ ଦେଉଥିଲେ ଇଂରେଜୀ, ହିନ୍ଦୀ ଓ ଗୁଜୁରାଟୀ ଭାଷାରେ। ସେ ଯେଉଁ ପ୍ରଦେଶକୁ ଯାଉଥିଲେ ସେ ପ୍ରଦେଶର ଭାଷା ଶିଖୁଥିଲେ। ଓଡ଼ିଶା ଗସ୍ତ ସମୟରେ ଗୋଦାବରୀ ଦେବୀ ଗାନ୍ଧୀଙ୍କୁ ଓଡ଼ିଆ ଶିଖାଉଥିଲେ। ଓଡ଼ିଶାର ବିଶିଷ୍ଟ ସମାଜସେବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କଠାରୁ ଗାନ୍ଧୀ ଓଡ଼ିଶା ସମ୍ବନ୍ଧରେ ଖବର ରଖୁଥିଲେ। ଅମୃତଲାଲ ଠାକରେ ଓ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଅନୁରୋଧ ରକ୍ଷା କରି 1921 March 23 ଗାନ୍ଧୀ ଓଡ଼ିଶା ଆସିଥିଲେ। 1921-1946 ମଧ୍ୟରେ ସେ ମୋଟ 8 ଓଡ଼ିଶାକୁ ଆସିଥିଲେ। ଭାଷା ଭିତରେ ଓଡ଼ିଶାକୁ ସ୍ୱତନ୍ତ୍ର ଓଡ଼ିଶା ଗଠନ କରିବାକୁ 1931 March 29 ଗାନ୍ଧୀ ଓଡ଼ିଶାର ଦାବିକୁ ସ୍ୱୀକାର କରିଥିଲେ। ଏହା ଓଡ଼ିଶାର ନାଜ୍ୟ ଆପତ୍ତି ବୋଲି ସେ କହିଥିଲେ। ଫଳରେ 1936 ସ୍ୱତନ୍ତ୍ର ଉତ୍କଳ ରାଜ୍ୟ ଗଠନ ପ୍ରକ୍ରିୟାକୁ ଏହା ଯଥେଷ୍ଟ ସହାୟତା କରିଥିଲା। 1931 ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ସେ ଲଣ୍ଡନ ଗୋଲ୍ ଟେବୁଲ ବୈଠକରେ ଓଡ଼ିଶାର ପ୍ରତିନିଧି ଭାବରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ଯୁକ୍ତି କରିବେ। ଏଥିରୁ ଜଣାପଡ଼େ ସେ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଯଥେଷ୍ଟ ଧ୍ୟାନ ଦେଉଥିଲେ। ସେ ଦୃଷ୍ଟି ଦେଉନଥିଲେ ସ୍ୱତନ୍ତ୍ର ରାଜ୍ୟ ଗଠନ ଆହୁରି ବିଳମ୍ବ ହୋଇଥାନ୍ତା। ଗାନ୍ଧୀ ଓଡ଼ିଶାକୁ ପ୍ରାଣ ଭରି ଭଲ ପାଉଥିଲେ। ଓଡ଼ିଶାର ପ୍ରକୃତି ତାର ଦାରିଦ୍ର୍ୟତା ଭଲ ପାଇବାକୁ ବାଧ୍ୟ କରିଥିଲା। ଓଡ଼ିଶାର ସରଳ ସଂଘର୍ଷପୂର୍ଣ୍ଣ ଜୀବନ, ଆଧ୍ୟାତ୍ମିକ ଦର୍ଶନ ଓ ଗଭୀର ଈଶ୍ୱର ବିଶ୍ୱାସ ବିଶୃଙ୍ଖଳିତ ପ୍ରକୃତିର ସତ ଆକ୍ରମଣରେ ତଳିତଳାନ୍ତ ହୋଇ ମଧ୍ୟ ପୁଣି ଥରେ ଅଣ୍ଟା ସଳେଇକି ଠିଆ ହେବାର ଅଦମ୍ୟ ଧୈର୍ଯ୍ୟ ଓ ଇଚ୍ଛାଶକ୍ତି ତାଙ୍କୁ ଅନୁପ୍ରେରିତ କରିଥିଲା, ଯାହାଫଳରେ ଏକ ଦୁର୍ଲଭ ପ୍ରାଣଶକ୍ତିର ମୂଳସ୍ରୋତକୁ ସେ ଆବିଷ୍କାର କରିପାରିଥିଲେ। ପତ୍ରକାରିତା ବାଟେ ବହୁଭାଷିକତାକୁ ସମ୍ମାନ ଦେବାରେ ଗାନ୍ଧୀ ଥିଲେ ଅନ୍ୟତମ ଅଗ୍ରଦୂତ। ଦ୍ୱିତୀୟ ଗୁଜୁରାଟ ଶିକ୍ଷା ସମ୍ମିଳନୀରେ ଭାଷଣ ଦେଲାବେଳେ ଗାନ୍ଧୀ କହିଥିଲେ, ହିନ୍ଦୀ ଭାରତର ଅନ୍ତରର ଭାବ ହେବା ଉଚିତ ଓ ଆଞ୍ଚଳିକ ଭାଷାଗୁଡ଼ିକ ନିଜ ନିଜ ପ୍ରଦେଶରେ ରାଜ୍ୟ ଭାଷା ହେବା ଉଚିତ, ଯାହା ପ୍ରାଦେଶିକ ଭାଷାଗୁଡ଼ିକ ଦ୍ୱାରା ସମୃଦ୍ଧ ହେବ। ଗାନ୍ଧୀଙ୍କର ନିଜସ୍ୱ ଲେଖା ଥିଲା ସ୍ୱଷ୍ଟ, ସରଳ, ସ୍ୱଚ୍ଛନ୍ଦ ଓ ବୋଧଗମ୍ୟ, ପ୍ରାସଙ୍ଗିକ, ସଂକ୍ଷିପ୍ତ ଏବଂ ଆଳାପଧର୍ମୀ। ସାଧାରଣ ଲୋକଙ୍କର ପରିଚିତି ଏବଂ ଦୈନନ୍ଦିନ ଜୀବନର କଥା ହିଁ ସେ ଲେଖୁଥିଲେ। ସେ କେବଳ ସ୍ୱାଧୀନତା ସଂଗ୍ରାମର ମହାନାୟକ ନଥିଲେ, ସେ ଥିଲେ ଆତ୍ମକଥାର ଲେଖକ, ପ୍ରାବନ୍ଧିକ, ପତ୍ର ଲେଖକ, ଅନୁବାଦକ ମଧ୍ୟ। ଭାରତ ଫେରିଲା ପରେ ସେ ନବଜୀବନ ଓ ୟଙ୍ଗ ଇଣ୍ଡିଆର ସମ୍ପାଦନା ସହିତ ହରିଜନ ଓ ହରିଜନ ବନ୍ଧୁ ପତ୍ରିକାର ସମ୍ପାଦନା ମଧ୍ୟ କରିଥିଲେ। ଗାନ୍ଧିଜୀ ରାଷ୍ଟ୍ରବ୍ୟାପୀ ଚେତନା ସୃଷ୍ଟି କରିବା ପାଇଁ କେବଳ ଗୁଜୁରାଟୀ ସାହିତ୍ୟ ନୁହେଁ, ଭାରତର ଅନ୍ୟାନ୍ୟ ଭାଷା ସାହିତ୍ୟକୁ ପ୍ରେରଣା ଦେଇଥିଲେ। ସେ ମାନବିକତାକୁ ଅଗ୍ରାଧିକାର ଦେବା ସହିତ ଉଗ୍ର ବିଚାରଧାରାକୁ ବିରୋଧ କରୁଥିଲେ। ତାଙ୍କ ଦ୍ୱାରା ରଚିତ କେତେକ ପୁସ୍ତକ ହେଲା ସତ୍ୟ ନା ପ୍ରୟୋଗ, ଆତ୍ମକଥା, ହିନ୍ଦ ସ୍ୱରାଜ୍ୟ, ସତ୍ୟାଗ୍ରହ ନୁ ଇତିହାସ, ଧର୍ମଯୁଦ୍ଧ ନୁ ରହସ୍ୟ, ଧର୍ମମନ୍ଥନ, ମଙ୍ଗଳ ପ୍ରଭାତ, ରଚନାତ୍ମକ କାର୍ଯ୍ୟକ୍ରମ, ଆରୋଗ୍ୟ ନି ଚାବି, ମାରୋ ଜେଲ୍ ନୁ ଅନୁଭବ, ସର୍ବୋଦୟ, ଗୀତାବୋଧ,

0: ଅନାସକ୍ତ ଯୋଗ, ଗୋସେବା, ବର୍ଣ୍ଣ ବ୍ୟବସ୍ଥା, ବ୍ୟାପକ ଧର୍ମ ଭାବନା, ହରିକେଳବଣୀ, ସର୍ବୋଦୟ ଦର୍ଶନ, ଆହୁରି ଅନେକ। ଏସବୁ ପୁସ୍ତକ ବିଶ୍ୱ ସାହିତ୍ୟର ଗୋଟିଏ ଗୋଟିଏ ଅମୂଲ୍ୟ ଗ୍ରନ୍ଥ। ଗାନ୍ଧୀଙ୍କ ଅମୂଲ୍ୟ ଗ୍ରନ୍ଥ ସତ୍ୟ ନା ପ୍ରୟୋଗ ଅଥବା ଆତ୍ମକଥା 1927 ମସିହାରେ ପ୍ରକାଶ ପାଇଥିଲା। ଏହି ଗ୍ରନ୍ଥ ସମଗ୍ର ବିଶ୍ୱ ସାହିତ୍ୟକୁ ପ୍ରଭାବିତ କରିଥିଲା। ସେହିପରି ଦକ୍ଷିଣ ଆଫ୍ରିକା ନା ସତ୍ୟଗ୍ରହଣ ଇତିହାସ ତାଙ୍କର ଆଉ ଗୋଟିଏ ଅମୂଲ୍ୟ ଗ୍ରନ୍ଥ। ସତ୍ୟାଗ୍ରହ ସମୟର ସଂଘର୍ଷ, ବର୍ଣ୍ଣ ବିଦ୍ୱେଷ ଭାବର ପ୍ରଭାବ ଏବଂ ବିଭିନ୍ନ ଘଟଣାମାନଙ୍କୁ ସେ ଅତି ସାବଲୀଳ ଭାବରେ ରଚନା କରିଥିଲେ। ସେହିପରି ହିନ୍ଦ ସ୍ୱରାଜ୍ୟ ଏବଂ ମଙ୍ଗଳ ପ୍ରଭାତ ତାଙ୍କର ବିଶେଷ ଗ୍ରହଣୀୟତା ଲାଭ କରିଥିବା ପୁସ୍ତକ। ଜୀବନରେ 5ଟି ବ୍ରତ ଗ୍ରହଣ କରିବାକୁ ଗାନ୍ଧୀ ପରାମର୍ଶ ଦେଇଥିଲେ। ସତ୍ୟ, ଅହିଂସା, ବ୍ରହ୍ମଚର୍ଯ୍ୟ, ଅସ୍ତେୟ, ଅପରିଗ୍ରହ। ଏହାଦ୍ୱାରା ସତ୍ୟର ଦର୍ଶନ ମିଳିବ ବୋଲି ଗାନ୍ଧୀ କହୁଥିଲେ। ସରଳ ଓ ସାବଲୀଳ ଭାଷାରେ ତାଙ୍କ ଦ୍ୱାରା ରଚିତ ପ୍ରତ୍ୟେକ ପୁସ୍ତକ ବିଭିନ୍ନ ଭାଷାରେ ଅନୁବାଦ ହୋଇ ଲୋକପ୍ରିୟତା ହାସଲ କରିପାରିଛି।
1: ଶ୍ରୋତା ବନ୍ଧୁ, ଆମର ମାତୃଭାଷା କେବଳ ଆମର କଥାବାର୍ତ୍ତାର ମାଧ୍ୟମ ନୁହେଁ, ଏହା ଆମର ଗୌରବ, ଆମର ସାହିତ୍ୟ, ଆମର ଇତିହାସ ଆଉ ସଂସ୍କୃତିର ବାହକ। ଆମେ ଯଦି ଆମର ମାତୃଭାଷାକୁ ଭଲ ପାଇବା, ବ୍ୟବହାର କରିବା ଆଉ ଆଗାମୀ ପିଢ଼ିକୁ ଏହାର ମହତ୍ୱ ବୁଝାଇବା, ତାହେଲେ ଆମର ସାଂସ୍କୃତିକ ପରିଚୟ ଅଧିକ ସୁଦୃଢ଼ ହୋଇପାରିବ। ଆଜିର ବୈଶ୍ୱିକ ଯୁଗରେ ଇଂରାଜୀ ଓ ଅନ୍ୟ ଭାଷା ଶିଖିବା ନିଶ୍ଚିତ ଭାବେ ଆବଶ୍ୟକ, କିନ୍ତୁ ନିଜ ମାତୃଭାଷାକୁ ଭୁଲିଯିବା କେବେ ବି ଉଚିତ ନୁହେଁ। ଗାନ୍ଧିଜୀଙ୍କ ଆଦର୍ଶ ଆମକୁ ଶିଖାଇଛି, ଯିଏ ନିଜର ମାତୃଭାଷାକୁ, ନିଜର ଭିତ୍ତିକୁ ସମ୍ମାନ କରେ, ସେ ହିଁ ପ୍ରକୃତ ଅର୍ଥରେ ହୋଇପାରିବ ବିଶ୍ୱ ନାଗରିକ। ଆସନ୍ତୁ ଆଜି ଆମେ ଶପଥ ନେବା ନିଜ ମାତୃଭାଷାକୁ ସମ୍ମାନ କରିବା, ଦୈନନ୍ଦିନ ଜୀବନରେ ତାହାର ବ୍ୟବହାର ବଢ଼ାଇବା ଆଉ ଆଗାମୀ ପିଢ଼ିକୁ ଏହାର ମହତ୍ୱ ସମ୍ପର୍କରେ ବୁଝାଇବା। ଏହା କରିପାରିଲେ ଗାନ୍ଧିଜୀଙ୍କ ପ୍ରତି ଏହା ହିଁ ହେବ ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି।

ଏବେ ଆସନ୍ତୁ ଶୁଣିବା ତାଙ୍କ ଜୀବନୀରୁ କିଛି। ନୂଆଖେଳି ଦଙ୍ଗା ସମୟର କଥା। ଭାରତ ପାକିସ୍ତାନ ବିଭାଜନ ପରେ ବାଂଲାଦେଶ ସୀମାନ୍ତରେ ହିଂସାକାଣ୍ଡର ମୁକାବିଲା ପାଇଁ ଗାନ୍ଧିଜୀ ସେଠାରେ ପଦଯାତ୍ରା କରୁଥାନ୍ତି। ଗାଁ ଗଣ୍ଡା ମଧ୍ୟରେ ଯିବା ଆସିବା କଲାବେଳେ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ମହିଳା ଉପରେ ପଡୁଥିଲା ତାଙ୍କର ନଜର। ଦିନକର କଥା, ଗାନ୍ଧିଜୀ ସକାଳୁ ସକାଳୁ ରାସ୍ତାରେ ପଡିଥିବା ମହିଳା ଉଠାଇବା କାମରେ ଲାଗିଗଲେ। ଏହା ଦେଖି ତାଙ୍କର ସେବାକାରୀ ମନମୋହନ ବାପୁଜୀଙ୍କ ଉପରେ ବିରକ୍ତ ହେଲେ। ମନମୋହନ କହିଲେ, ଏ କାମ ମୁଁ କରିଥାନ୍ତି ବାପୁ, ଆପଣ କାହିଁକି କଲେ? ମନମୋହନ ଏକଥା ବାପୁଙ୍କୁ କହୁଥିଲେ ମଧ୍ୟ ମନ ଭିତରେ ନିଜକୁ ଦୋଷୀ ମଣୁଥିଲେ। ମାତ୍ର ବାପୁ ତାଙ୍କୁ ବୁଝାଇଦେଲେ ଯେ ଅନ୍ୟକୁ କାମ କରିବା ପାଇଁ ନିର୍ଦ୍ଦେଶ ଦେବା ଅପେକ୍ଷା ସେହି କାମଟିକୁ ନିଜେ କରିଥିବାରେ ଆନନ୍ଦ ମିଳେ ଆଉ ସେଥିରେ ଅଧିକ ସଫଳତା ମଧ୍ୟ ରହିଛି। ଆହୁରି ମଧ୍ୟ ଏହି କାର୍ଯ୍ୟ ମାଧ୍ୟମରେ ସୁଦୂରପ୍ରସାରୀ ପ୍ରଭାବ ପଡ଼ିବାର ସମ୍ଭାବନା ରହିଥାଏ। ନୂଆଖାଲିରେ ବାପୁ ଯେଉଁ ମହିଳା ସଫା କାମ ଆରମ୍ଭ କଲେ ତାହାର ପରିଣାମ ମଧ୍ୟ ଦେଖିବାକୁ ମିଳିଲା। ରାସ୍ତା କଡ଼ରୁ ମହିଳା ସଫା କରୁଥିବା ଅବସ୍ଥାରେ ବାପୁଙ୍କୁ ଦେଖି ନୂଆଖାଲିର ଲୋକେ ବିବ୍ରତ ହୋଇପଡ଼ିଲେ। ବାପୁ ପୁଣି ତାଙ୍କ ରାସ୍ତା ସଫା କରିବେ ଆଉ ମହିଳା ଉଠାଇବେ, ଏ କଥା ନୂଆଖାଲିର ଲୋକଙ୍କୁ ଠିକ୍ ମନେ ହେଲା ନାହିଁ। ଜାଣନ୍ତି ଶ୍ରୋତାବନ୍ଧୁ, ପରଦିନଠାରୁ ଆଉ ବାପୁଙ୍କୁ ମହିଳା ଉଠାଇବାକୁ ପଡ଼ିଲା ନାହିଁ। କାହିଁକିନା ନୂଆଖାଲିର ଲୋକେ ସେହିଦିନଠୁ ରାସ୍ତା ସଫା କରିବା କାମରେ ଲାଗିଗଲେ। ଏଥିରୁ ମନମୋହନ ବାପୁଙ୍କ କଥାର ମହତ୍ତ୍ୱ ଆଉ କାମରେ କରିବା ବିଷୟରେ ଅବଗତ ହେଲେ। ଶ୍ରୋତାବନ୍ଧୁ, ବାପୁଙ୍କ ଆଶ୍ରମରେ ପାଇଖାନା ସଫା କରିବା ସମସ୍ତଙ୍କ ପାଇଁ ଥିଲା ଅନିବାର୍ଯ୍ୟ। ବାପୁଙ୍କର ପ୍ରମୁଖ ଶିଷ୍ୟ ବିନୋବା ଭାବେ ମଧ୍ୟ ଏହି କାର୍ଯ୍ୟକୁ ଆନନ୍ଦର ସହିତ କରୁଥିଲେ। ଏପରିକି ସେବାଗ୍ରାମ ଆଶ୍ରମରୁ ବିନୋବା ପ୍ରତିଦିନ 5 କିଲୋମିଟର ଦୂର ତାଙ୍କ ପୌନାର ଆଶ୍ରମକୁ ଯାଉଥିବା ବେଳେ ସାଙ୍ଗରେ ଝୁଡ଼ି ଆଉ କୋଦାଳ ନେଇ ଯାଉଥିଲେ। ରାସ୍ତାକଡ଼ରେ ଥିବା ମହିଳାଗୁଡ଼ିକୁ ସେ ସଫା କରି କରି ଚାଲୁଥିଲେ। ଏହି କାର୍ଯ୍ୟ ତାଙ୍କର ନିତ୍ୟ ନୈମିତ୍ତିକ ହୋଇଯାଇଥିଲା। ଏହା ଥିଲା ବାପୁଙ୍କର ପ୍ରଭାବ। ଶ୍ରୋତାବନ୍ଧୁ, ଏହି କଥା ଛୋଟ କଥା ନୁହେଁ। ଏଥିରୁ ଅନୁମିତ ହୁଏ ଯେ କାମର ମାନ ସମ୍ପର୍କରେ ଗାନ୍ଧିଜୀଙ୍କର ମତ ଆଉ ବିଚାର ଜନଜୀବନ ଉପରେ କେତେ ପ୍ରଭାବଶାଳୀ ଥିଲା।

0: ଏମିତି ଲାଗିଲା ଆଜିର କାର୍ଯ୍ୟକ୍ରମ। ନିଶ୍ଚୟ ଲେଖିବେ ଆମର ଠିକଣା ଗାନ୍ଧୀ ଚର୍ଚ୍ଚା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001। ଆଜ ପାଇଁ ଏତିକି, ନମସ୍କାର।
1: ଶେଷ ହେଲା ଗାନ୍ଧୀ ଚର୍ଚ୍ଚା। ଉପସ୍ଥାପନରେ ଥିଲେ ଜ୍ଞାନରଞ୍ଜନ ସାମନ୍ତରାୟ, ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ, ଆକାଶବାଣୀ କଟକ। ଶ୍ରୋତାବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ, ଅପରାହ୍ନ 3-5 ପର୍ଯ୍ୟନ୍ତ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ ଯୋଗୁଁ ଟ୍ରାନ୍ସମିଟର ଯୋଗେ ପ୍ରସାରଣ ବନ୍ଦ ରହିବ, କିନ୍ତୁ ନ୍ୟୁଜ୍ ଅନ୍ ଏୟାର ଆପ୍ ଏବଂ ଷ୍ଟ୍ରିମିଂ ମାଧ୍ୟମରେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ।

0: ଅପେକ୍ଷା କରିପାରିବିନି।
1: ପ୍ଲିଜ ଫର ଗଡ୍ ସେ ଆଉ ଅଧ ଘଣ୍ଟେ।
0: ଆରେ ନଅଟା ବାଜିଗଲାଣି ଯେ
1: କହିଲି ପରା ଅଧ ଘଣ୍ଟେ। ଲେଟ୍ସ ବି କୁଲ ୟାର।
0: ତୁ ପରା କହୁଥିଲୁ ସେ ଅଲଟ୍ରା ପଙ୍କଚୁଆଲ।
1: ହଁ ତ
0: କାଲିଫର୍ଣ୍ଣିଆରେ ଗୋଟେ ୟୁନିଭର୍ସିଟି ଖୋଲିଛନ୍ତି।
1: ଖାଲି କାଲିଫର୍ଣ୍ଣିଆରେ ନୁହେଁ, ପୃଥିବୀର ପ୍ରାୟ ସବୁ ଦେଶରେ।
0: ଲାଇକ୍ ବୁଦ୍ଧ ବିହାର
1: ପ୍ରାୟ
0: ଏଇସବୁ ଫରେନ୍ କଣ୍ଟ୍ରି ମାନଙ୍କରେ ପଙ୍କଚୁଆଲିଟିର ତର୍ଜମା ସେ କିପରି କରନ୍ତି?
1: ମୁଁ ବୋଧେ ଏତେଟା ତାଙ୍କ ସମ୍ପର୍କରେ ଜାଣିନି, କିନ୍ତୁ ଏତିକି କହିପାରେ ସେ ଆମ ଚେତନା ବହିର୍ଭୂତ ଏକ ଶକ୍ତି।
0: ୟୁ ଇଡିଅଟ୍, ଦୁଇ ପେଗ୍ ପଞ୍ଚରେ ସେ ଶକ୍ତି ମୁଁ ବାହାର କରିଦେବି।
1: ହେ ହେ, ତୁ ଏତେ ଅପ୍ଟିମିଷ୍ଟିକ୍ ନହେଲେ ଚଳନ୍ତା।
0: ଡ୍ୟାମ୍ ୟୋର୍ ଅପ୍ଟିମିଜମ୍, ଆଇ କ୍ୟାନଟ୍ ୱେଟ୍।
1: ନିର୍ମଳ, ତୁ ମୋତେ ଲଜ୍ଜିତ କରିବୁ।
0: ଲଜ୍ଜିତ ଫର୍ ଦ୍ୟାଟ୍ ସୋ କଲ୍ଡ ସ୍ୱାମୀ? ଆଇ ଡୋଣ୍ଟ ବିଲିଭ୍।
1: ତୋର ବିଶ୍ୱାସ ଅବିଶ୍ୱାସର ପ୍ରଶ୍ନ ଉଠୁନି। ଫର୍ ମାଇ ସେକ୍, ୟେସ୍, ଓନ୍ଲି ଫର୍ ମାଇ ସେକ୍।
0: ଦେ ଗୋଟେ ସିଗାରେଟ୍ ଦେ।
1: ଷ୍ଟିଲ୍ ଆଇ ପ୍ରେ ୟୁ।
0: ସିଗାରେଟ୍ ବି ନୁହଁ।
1: ନୋ ନୋ ନା।
0: ତୁ ଏଣିକି ଗୈରିକ ବସ୍ତ୍ର ପରିଧାନ କର।
1: କିନ୍ତୁ କ୍ଲବ୍ ଆସିବା ବନ୍ଦ ହେଇଯିବ ଯେ।
0: ଆମେ ତୁ ଘରେ କ୍ଲବ୍ କରିବା।
1: ହୋ ମାଇ ଲର୍ଡ।
0: କଣ ମିସେସଙ୍କ କଥା ଚିନ୍ତା କରୁଛୁ?
1: ନାଇଁ ଯେ, ମାନେ ମୁଁ କଣ କହୁଥିଲି କି
0: ମୋ ମିସେସ୍ ବି ଠିକ୍ ସେମିତି ଥିଲେ।
1: ଠିକ୍ ସେମିତି?
0: ୟେସ୍। କାନ୍ତା କହୁଥିଲା ସେ ଏପରିକି ସିଗାରେଟ୍ ସୁଦ୍ଧା ସଜ୍ଜି କରିପାରେନି। ବାହାଘର ପରେ ପରେ ଆମର ଗୋଟେ ସ୍ମୋକିଂ ରୁମ୍ର ବନ୍ଦୋବସ୍ତ ହେଇଥିଲା। ଡିନର ପରେ ସ୍ମୋକିଂ, ତାପରେ ପାର୍ଟି ବ୍ରସ୍, ତାପରେ ତାପରେ ଏକ୍ସ ୱାଇ ଜେଡ୍।
1: ତାପରେ ତାପରେ କଣ ହେଲା?
0: ତାପରେ ତୁ ତ ନିଜେ ଦେଖିଛୁ।
1: ହଁ,
0: ପାର୍ଟିରେ ସବୁବେଳେ ସ୍ପ୍ୟାରୋ ହିଲ୍, ସପ୍ତାହରେ ଚାରିଥର କ୍ଲବ୍, ତା ଛଡ଼ା ତାର ସ୍ୱତନ୍ତ୍ର କିଚେନ୍ କ୍ଲବ୍।
1: ହୋ ମାଇ ଲର୍ଡ, ତୁ ରିଏଲି ଭାଗ୍ୟବାନ।
0: ଭାଗ୍ୟବାନ ମାନେ?
1: ମୁଁ ପ୍ରତିଦିନ କ୍ଲବ୍ରୁ ଫେରିବା ବେଳେ ସାତ ଥର ଚଣ୍ଡୀ ସ୍ତୋତ୍ରକୁ ବୋଲି ଘରକୁ ଫେରିବାକୁ ପଡ଼େ।
0: ଡ୍ୟାମ୍ ୟୋର୍ ଚଣ୍ଡୀ ସ୍ତୋତ୍ର କାଢ଼ ଶିଖିଲୁ?
1: ଅବଧୂତ ମହାବାବାଙ୍କ ଠାରୁ।
0: ତୁ ଆଜି ପର୍ଯ୍ୟନ୍ତ କେତେ ଜଣ ବାବାଙ୍କ ଭକ୍ତ ହେଇଛୁ କିରେ?
1: ଭକ୍ତ କହିଲେ ଠିକ ହବନି, ମାନେ ଫଲୋଅର୍।

0: କ'ଣ ବୁଝିପାରିଲେ ତ ମୁଁ ଯାହା କହିଲି?
1: ସ୍ୱାମୀଜୀ ଆପଣ ବହୁତ ଆବଷ୍ଟ୍ରାକ୍ଟ ହେଇଯାଉଛନ୍ତି।
0: ଆବଷ୍ଟ୍ରାକ୍ଟ ତା ମାନେ କ'ଣ?
1: ମାନେ ପଙ୍କଜର ଘଣ୍ଟା।
0: ୟେସ୍ ୟେସ୍, ପଙ୍କଜ ଘଣ୍ଟା ହିଁ ଏକମାତ୍ର ଠିକ୍ ଘଣ୍ଟା, ସେଇଟା ନିଶ୍ଚୟ ଇମ୍ପୋର୍ଟେଣ୍ଟ ନୁହେଁ, ଆମେ ରାଇଟ୍?
2: ୟେସ୍।
0: ଶୁଣନ୍ତୁ, ନିର୍ବୋଧ ଭଳି ସମୟକୁ ମାପିବାକୁ ଜମା ଚେଷ୍ଟା କରନ୍ତୁ ନାହିଁ। ଡୁ ୟୁ ନୋ ହ୍ୱେନ୍ ଦ ଟାଇମ୍ ୱାଜ୍ ବର୍ନ? 10^-35, 10^-33। ହ୍ୟାଲୋ ନିର୍ମଳ, ଦ ଗ୍ରେଟ୍ ମ୍ୟାଥମେଟିସିଆନ୍, କ୍ୟାନ୍ ଡିସାଇଡ୍ ଇଟ୍?
2: ମାନେ?
0: ଆରେ ମାନେଟା ତ ତମେ ବୁଝେଇବ। ମାତ୍ର 2 ସେକେଣ୍ଡ, ମାତ୍ର 2 ସେକେଣ୍ଡ ବ୍ୟବଧାନରେ ଯେତେବେଳେ ଏ ବିରାଟ ବିଶ୍ୱ ତିଆରି ହେଲା, ସେତେବେଳେ ପରିବ୍ୟାପ୍ତ ହେଲା କୋଟି କୋଟି ଆଲୋକ ବର୍ଷର ବ୍ୟବଧାନ। ଆଉ ଏଇ ବ୍ୟବଧାନକୁ ମାପିବା ପାଇଁ ଦ ନିର୍ମଳ ତିଆରି କଲା ଗୋଟା ଘଣ୍ଟା। ତାକୁ ଆହୁରି ଭାଗ କଲେ ଘଣ୍ଟାକୁ ହେଲା 60 ମିନିଟ୍, 2 ଭାଗ କଲେ ମିନିଟକୁ ହେଲା 60 ସେକେଣ୍ଡ, ତାପରେ ଗୋଟିଏ ଗୋଟିଏ ସେକେଣ୍ଡକୁ 6 ଲକ୍ଷ ଥର ଭାଗ କରାଯାଇ ସାରିଲାଣି। ଆମାଇ କରେକ୍ଟ ନିର୍ମଳ?
1: ସ୍ୱାମୀଜୀ, ୟୁ ଆର୍ ଅଲୱେଜ୍ ରାଇଟ୍।
0: ୟେସ୍,
1: ପ୍ଲିଜ୍ ଟେକ୍ ୟୋର୍ ସିଟ୍। ପ୍ଲିଜ୍
2: ସ୍ୱାମୀଜୀ, ଆମେ ଯଥେଷ୍ଟ ସୀମିତ, କାଳର ଏ ପରିବ୍ୟାପ୍ତିଟାକୁ ମାପିବାକୁ ମ୍ୟାଥ୍ ଅସମର୍ଥ।
0: ଷ୍ଟେଟ୍ସରେ ଏହି ପରିବ୍ୟାପ୍ତିର ଥିଓରିଟାକୁ ବୁଝାଇବାକୁ ଚେଷ୍ଟା କରିଆସିଛି, କିନ୍ତୁ ଏପର୍ଯ୍ୟନ୍ତ ପାରିନି। ବଟ୍ ଆଇ ଆମ୍ ସିଓର ୱାନ୍ ଡେ ଦେ ୟୁ ୱିଲ୍ ଅଣ୍ଡରଷ୍ଟାଣ୍ଡ ଇଟ୍।
1: ୱେଲ୍ ଜେଣ୍ଟଲମ୍ୟାନ୍,
0: ଆଇ ଆମ୍ ଥର୍ଷ୍ଟି, ପ୍ଲିଜ୍ ଗିଭ୍ ମି ଗ୍ଲାସ୍ ଅଫ୍ ୱାଟର୍।
1: ବୟ ସାର୍, ଗ୍ଲାସ୍ ଅଫ୍ ୱାଟର୍।
0: ୟେସ୍
2: ସାର୍। ଫ୍ରିଜ୍ ପାଣି ଦେବି?
1: ଫିଲ୍ଟର ପାଣି ନାହିଁ?
2: ନା ସାର୍।
1: ସ୍ୱାମୀଜୀ, ଏଠି ଆପଣଙ୍କ ପିଇଲା ଭଳି ପାଣି ନାହିଁ, ମୁଁ ଘରୁ ମଗେଇ ଦେଉଛି। ଓନ୍ଲି 2 ମିନିଟ୍ସ।
0: ପାଣି ନାହିଁ ମାନେ ଏସବୁ ବୋତଲରେ ସବୁ କ'ଣ ଥୁଆ ହେଇଛି?
2: ନା ମାନେ ସେଗୁଡ଼ାକ
1: ସେଗୁଡ଼ାକ ବିଶୁଦ୍ଧ ପିଇବା ପାଣି ନୁହେଁ।
0: ମୁଁ ପଚାରୁଛି ସେଗୁଡ଼ିକ ପାନୀୟ କି ନୁହେଁ?
1: ସିଓର ପାନୀୟ, କିନ୍ତୁ
0: 3 ବଟଲ୍ସ।
2: ସ୍ୱାମୀଜୀ, ସେଗୁଡ଼ାକ ସ୍କଚ୍ ଆଉ ହ୍ୱିସ୍କି, ଆପଣଙ୍କ ଭଳି ପବିତ୍ର ପୁରୁଷ ସେଗୁଡ଼ାକ
0: ପବିତ୍ର? ତା ମାନେ କ'ଣ?
1: ମାନେ ମାନେ ନିଶାଦ୍ରବ୍ୟ।
0: ପୃଥିବୀର ପ୍ରତ୍ୟେକ ଖାଦ୍ୟ, ପ୍ରତ୍ୟେକ ପାନୀୟ ଏକ ନିଶା। ମଣିଷ ବଞ୍ଚିବା ପାଇଁ ନିଶାର ପ୍ରୟୋଜନ।
2: ପରେ ଭାତ, ରୁଟି, ଦୁଧ
0: ସବୁ ନିଶା, ସେସବୁକୁ ଛାଡ଼ି ତମେ କେବେ ବଞ୍ଚିପାରିବ?
1: ତୁଳସୀ ପତ୍ର କିଛି ନେଇ
2: ଆଣୁଛି ସାର୍।

0: ಹೇಳಿ, ಬರೀ ಕಂಫರ್ಟೇಬಲ್ ಸಿಕ್ಕಾರ. ଆଚ୍ଛା, ସେ ବଏ ମତେ ପଚାରୁଥିଲା କିଛି ଡ୍ରିଙ୍କ୍ସ ଦରକାର କି ନା?
1: ମୁଁ କେବେ ଡ୍ରିଙ୍କ୍ କରେ
0: ନାହିଁ, ମାନେ ଏଇ ଥଣ୍ଡାରେ ଅଧ ପେକ୍ ବ୍ରାଣ୍ଡି ପିଇଲେ ସକାଳୁ ଖୁବ୍ ଭଲ ଲାଗେ ତ?
1: ଠିକ୍ ଅଛି, ତମେ ପିଇପାର, ପିଲାମାନଙ୍କୁ ସୁପ୍ରେ ମିଶେଇ ଦେଇପାର, କିନ୍ତୁ ମୋ ପାଇଁ ନୁହେଁ, ଷ୍ଟ୍ରିକ୍ଟଲି ଫର୍ବିଡେନ୍।
0: ଓ ବାବା ଶଙ୍କରାନନ୍ଦ, ମୁଁ ତମକୁ ଉତ୍ତେଜିତ କରୁନାହିଁ। ଟିକେ ସିଟୁକୁ କୋଳକୁ ନେଲ, ମିଟୁ ମୋ ପାଖରେ।
1: କାହିଁକି ସେମାନଙ୍କ ବେଡ୍ରେ ସେମାନେ ଶୋଇବେ?
0: ଓହୋ, ତମେ ବାପ ନା ବାଲିଷ୍ଟିକ୍ ମିସାଇଲ୍ସ?
1: କାଇଁ ବ୍ଲାଙ୍କେଟ ବ୍ଲାଙ୍କେଟ ନାହିଁ?
0: ଆରେ, ବ୍ଲାଙ୍କେଟ ଠାରୁ ବାପା ମାଙ୍କ ଉଷ୍ମତା ଆହୁରି କମ୍ୟୁନିକେବଲ।
1: ତା ମାନେ ମିଟୁ ତମ ଭଳିଆ ହବ ବୋଲି ତମେ ଭାବୁଛ ନୁହେଁ?
0: ମିଟୁ ସିଟୁ ଦି ଜଣ ଯାକ ଆମ ଦିହିଙ୍କ ଭଳିଆ ହେବେ। ତମର ପ୍ରାଜ୍ଞତା ଆଉ ମୋର କୋମଳତାର ଗୋଟେ ଅପୂର୍ବ ସମିଶ୍ରଣରେ ସେମାନେ ସଂସାରରେ ଠିଆ ହେଇପାରିବେ। ଭାରତୀୟ ଦାମ୍ପତ୍ୟ ଜୀବନ ମାନେ ତ ମୁଁ ସେଇଆ ବୁଝେ, ଆମେ ତ ଆମେରିକା ନୁହଁ। ଆମ ପୂର୍ଣ୍ଣତା ହିଁ ଆମର ଭବିଷ୍ୟତର ପୂର୍ଣ୍ଣତା, ତାର ଉତ୍ତରାଧିକାରୀ ସିଟୁ ଆଉ ମିଟୁ। ଏ କଣ ଶୋଇଗଲଣି?
1: ବ୍ରାଣ୍ଡି ଅଧପେକ୍ ପିଅ।
0: ଓଃହୋ, ତମେ ଯେ କି ନିଷ୍ଠୁର!
1: କାଲି ସ୍କିଂ କରିବ?
0: ସ୍କିଂ କଥା ମୁଁ କହୁନି।
1: ଆଉ ଆଉ କଣ କହୁଛ?
0: ତମେ ଡିନର ଖାଇନ ପରା? ଉଠ ପ୍ଲିଜ, ମୋରା ଉଠ। ଦେଖ ବଏ କେତେବେଳେ ଚିକେନ ସୁପ୍ ଆଣି ରଖିଲା, ଗରମ ନ ଖାଇଲେ ଆଉ ଖାଇ ହବନି।
1: ଠିକ୍ ଅଛି, ତମେ ଖାଇନିଅ।
0: ତମେ ନ ଖାଇଲେ ମୁଁ କେବେ ଖାଇଛି? ଓ ମାଇ ଲର୍ଡ, ଗଲା ଚିକେନ ପ୍ଲେଟଟା ତଳେ ପଡ଼ିଗଲା।
1: କଣ?
0: ଆଚ୍ଛା ଠିକ୍ ଅଛି, ମୁଁ ଆଉ ଗୋଟେ ମଗେଇ ଦଉଛି। ବଏ
1: ମିନୁ ଥାଉ, ଯେତିକି ଅଛି ସେତିକିରେ ରାତିଟା କଟେଇ ଦବା, ମାନେ ଆମେ ଦୁହେଁ ଆଦି ପୁରୁଷ ଆଦି ସ୍ତ୍ରୀ, କେହି କାହାକୁ ଛାଡ଼ିପାରିବାନି।

0: ତମ ପିଲାମାନଙ୍କୁ କହିନଥିଲ ସେମାନେ ରେଡି ହେଇଗଲେଣି?
1: ଏକ କପ୍ ଅଫ୍ ଟି ପ୍ଲିଜ୍।
0: ଚା କେତେବେଳେ ହେଇଗଲାଣି? ନିଅ।
1: ହୋ ମିନୁ, ୟୁ ହାଭ୍ ଗନ୍ ମ୍ୟାଡ୍।
0: କଣ ହେଲା?
1: ଆରେ ଚାରି କ୍ଷୀର କେହି?
0: ଓ ୟୁନିଭର୍ସିଟି ବ୍ଲୁ, ଏଠି ଚାରେ କେହି କ୍ଷୀର ଖାଆନ୍ତିନି।
1: ହୋ ଲାଇକ୍ ଦ ୟଙ୍କିଜ୍।
0: ଚାଲ ସିଟ, ମିଟୁ ବହୁତ ବ୍ୟସ୍ତ ହେଇପଡ଼ିଲାଣି।
1: କାହିଁକି?
0: ଆରେ ସେମାନେ ସ୍କିଙ୍ଗକୁ ଯିବେ ବୋଲି ସକାଳ 7ଟାରେ ରେଡି ହେଇ ବସିଲେଣି।
1: ମିଟୁ, ମିଟୁ
2: କଣ ପାପା?
1: ଏଠିକି ଆସିଲୁ?
2: ମୁଁ ବେଲ୍ଟ ବାନ୍ଧି ସାରିଲିଣି ପରା, ଆଉ ଯାଇପାରିବି ନାହିଁ।
1: ଆଉ ସିଟୁ?
2: ସିଏ ବି ଯାଇପାରିବ ନାହିଁ ପାପା।
1: ଆରେ ଆମେ ବି କରିବା।
0: ତମର ପରଭର୍ସନ ଆରମ୍ଭ ହେଇଗଲାଣି ବୁଝିଲ, ଶାଢ଼ୀ ପିନ୍ଧିକି ସ୍କିଙ୍ଗ କରେ।
1: ଓହ, ମୁଁ କହୁଥିଲି ଗୋଟେ ସ୍ଲିଭଲେସ୍ ତମ ପାଇଁ କିଣାଯିବ।
0: ସବୁ ଭାରତୀୟ ନାରୀମାନଙ୍କର ଲଜ୍ଜା ବୋଲି ଗୋଟେ ଭୂଷଣ ଅଛି, କେହି ଅର୍ଦ୍ଧନଗ୍ନ ହୋଇପାରେନି।
1: ସମ୍ପୂର୍ଣ୍ଣ ନଗ୍ନ ହେଇ
0: ଯେତିକି ଯେତିକି ବୟସ ବଢୁଛି ସେତିକି ତମେ ପିଲା ହେଇଯାଉଛ। ଗେଟ୍ ଅପ୍, ଗେଟ୍ ଅପ୍ ଆଣ୍ଡ ବି ରେଡି।
1: ଓ ହାତରା ଛାଡ଼, ପ୍ଲିଜ୍ ପ୍ଲିଜ୍ ହାତରା ଛାଡ଼ ନା। ଓ ବାବା, ତମ ଦେହରେ ଶକ୍ତି,
0: ଆମକୁ ଆଦ୍ୟା ଶକ୍ତି ବୋଲି କୁହାଯାଏ ଯେ।
1: ଚାଲ ଚାଲ, ମିଟୁ ମିଟୁ, ଆଇ ଆମ୍ ରେଡି।
2: ଓ ପାପା, ହାଉ ୟୁ ଲୁକ୍?
1: ଓ ଫାଇନ୍, ଫାଣ୍ଟାଷ୍ଟିକ୍, ଲାଇକ୍ ଦ ନରୱେଜିଆନ୍ ହିରୋଜ୍ ଅଫ୍ ସେକେଣ୍ଡ ୱାର୍ଲ୍ଡ ୱାର୍। ବ୍ୟୁଟିଫୁଲ୍।
2: ଆମର ଗାଇଡ୍ ଦରକାର ନାହିଁ ପାପା। ସିଟ୍ର ପାଟି ଦେଖିଲ? କାହିଁକି ତୋ ପାଟି ଦେଖଉନ?
1: କଣ ହେଲା କଣ ହେଲା, ପାଟି କେମିତି ଦେଖାଯିବ?
2: ଦି କୋଲା କଇଁଆ ତା ପାଟିରେ ଅଛି ପାପା, ଗୋଟା ଡବା ଲୁଚେଇ କରି ଆଣିଛି, ମୁଁ ମାଗିଲାରୁ ମତେ ଜମାରୁ ଦେଲା।
1: ଓ ସିଟୁ, ଡୋଣ୍ଟ ମେକ୍ ସଚ୍ ନନ୍ସେନ୍ସ, ଥ୍ରୋ ଇଟ୍ ଆୱେ, ଆଇ ସେ ଥ୍ରୋ ଇଟ୍ ଆୱେ, କମ୍ ଅନ୍।

Mittu, be careful.

0: ମିତୁ ଗୋଡ଼ ଉପରେ ଯୋଉ ମ୍ୟାଗ୍ନେଟ୍ ଆସୁଥିଲି ସେଇଟା ତଳେ ପଡି କେମିତି ଘୁରୁଛି, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ
1: ଦେଖୁଛନ୍ତି।
0: ମାମି ପିଲାଟା ଖେଳିବାକୁ ଚାହୁଁଛି, ଖେଳିବାକୁ ଦିଅନ୍ତୁ। ତୋ ଗୋଡ଼ରେ ମୁଁ ସ୍କି ବାନ୍ଧି ଦଉଛି। ତାକୁ ଖେଳିବାକୁ ଦିଅନ୍ତୁ, ସେ ଈଶ୍ୱରଙ୍କ ସନ୍ତାନ, ଆପଣ ମାତ୍ର ତାର କଷ୍ଟେଡିଆନ।
2: ରିଏଲି ସାର୍, ଇଟ୍ସ ଅ ମ୍ୟାଜିକ୍। ଦୁଇ ଖଣ୍ଡ ହୋଇ ପଦାକୁ ବାହାରି ଆସିଥିବା ଟିବିଆ ମାତ୍ର 15 ମିନିଟ୍ରେ ଯଦି ଯୋଡ଼ି ହେଇପାରିଲା,
0: ତମେ ସେ ଶକ୍ତିକୁ ଦେଖିପାରିବନି ଦେବକାନ୍ତ।
2: କଣ ହେଲା? ୟୁ ନୋ ମାଇ ନେମ୍?
0: ୟେସ୍।
2: ୟୁ ନୋ ମାଇ ଆଡ୍ରେସ୍?
0: ୟେସ୍।
2: ଓ ମାଇ ଗଡ୍!
1: ତାହେଲେ ଥରଟିଏ ପାଇଁ ଆମ ଘରକୁ ଆସିବେ?
0: ଓ ଥରେ କାହିଁକି, ହଜାର ଥର ଯିବି।

0: മിറ്റു കേട്ടോ കേട്ടോ
1: മിറ്റു
2: ഓ പാപ്പ മോര കോണ ഇല്ല മിറ്റു ദേഖ തോ ഗുഡ
1: അരി അരി മോ സ്കീ ബാർ കേ നല്ല
2: ହଠାତ୍ କଣ ଫ୍ରାକ୍ଚରଟା ଏତେ ଶୀଘ୍ର ଭଲ ହେଇଯାଏ?
3: ନାଇଁ ନାଇଁ, ଆପଣମାନଙ୍କର ହେଇଥିଲେ ଗୋଟେ ଦିନ ଲାଗିଥାନ୍ତା, କିନ୍ତୁ ସେମାନଙ୍କ ପାଇଁ କେତେଟା ମୁହୂର୍ତ୍ତ ଦରକାର। ହଁ, ଏଇ ବ୍ଲିଡିଂ ଗୁଡ଼ାକ ଘରେ ପୋଛିଦେବେ, ଆଉ କିଛି ହବନି।
1: ଆଚ୍ଛା, ଆପଣ କଣ ଓଡ଼ିଆ?
3: ନା,
1: କିନ୍ତୁ ଆପଣ ଏତେ ଚମତ୍କାର ଓଡ଼ିଆ କହିପାରୁଛନ୍ତି।
3: ଦେଖନ୍ତୁ ଦେଖନ୍ତୁ।

0: ମୁଁ ଦେଖିଥିଲି ସେଦିନ ତମେ ଉର୍ବଶୀ, ଆଇ ମିନ୍ ମେନକାର ସମ୍ଭାର ନେଇ ମୋ ଆଗରେ ନାଚ କରୁଥିଲ। କାଳର କରାଳ ମୁହୂର୍ତ୍ତରେ ତମେ ଥିଲ କାଳୀ, ବିଶ୍ୱ ବିଜୟିନୀ। ତାପରେ ଆରମ୍ଭ ହେଲା ତୁମର ସୁଲଳିତ କଣ୍ଠ ସଙ୍ଗୀତ। ୟା ଦେବୀ ସର୍ବଭୂତେଷୁ, ମୁଁ ମୁଗ୍ଧ ଆଉ ବିଭୋର। ଶକ୍ତି ରୂପେଣ ସଂସ୍ଥିତାଂ, ସ୍ୱପ୍ନର ଅତି ଚେତନାରେ ମୁଁ ଯେମିତି ଭାସି ବୁଲୁଥିଲି, ନା ନା ପହଁରୁଥିଲି ଗୋଟିଏ ମେଘରୁ ଆଉ ଗୋଟିଏ ମେଘ ପର୍ଯ୍ୟନ୍ତ। ଆଜି ଗଢ଼ିବାର ନିଶାରେ ଏତେ ଭଙ୍ଗୁର କାହିଁକି ପ୍ରିୟେ, ତଥାପି ତୁମର ସୁନ୍ଦର ସଙ୍ଗୀତକୁ ମୁଁ ଏଇ ଡିସେମ୍ବର ରାତିରେ ଉପଭୋଗ କରୁଛି। ମୁଁ ସିକ୍ତ ହେଇପାରେ ନା, ତିକ୍ତ ହେଇପାରେ ନା, ବିଭକ୍ତ ହେଇପାରେ ନା, ବିରକ୍ତ ହେଇପାରେ ନା। ମୋର ଜଗତ ଆଉ ତୁମ ଜଗତ ଭିନ୍ନ। ମୁଁ ଅତି ଚେତନାର ଆହୁରି ଉର୍ଦ୍ଧ୍ୱରେ, ତମେ ଚେତନାର ସେଇ ସମାନ୍ତରାଳରେ ରହି ତାର ସମୀକ୍ଷା କରିପାରିବନି।
1: ମୁଁ ଜାଣେ ମୋର ମଧ୍ୟ ପ୍ଲେନ୍ ଟିକେଟ୍ ହେଇସାରିଛି।
0: କାହିଁକି?
1: ପ୍ରିନ୍ସଟନ୍ରେ PhD କରିବି।
0: ଓ, ମୁଁ ରୁର୍ରେ ସିନିୟର ଜିଓଫିଜିସିଷ୍ଟ। ଆଜି ରାତି ସାରା ମୋର ବେଗେଜ୍ ପ୍ରସ୍ତୁତ କରିବି। ମୋର ଫ୍ଲାଇଟ୍ଟା କିନ୍ତୁ କଲିକତାରୁ।
1: What about C2?
0: ସେ ଅମୃତର ସନ୍ତାନ।
1: ମିଟୁ?
0: ତା ଡୁନ୍ରେ ଆଡମିସନ୍ ହେଇଯାଇଛି।
1: ମିସ୍ ସୋନିଆ ତମ ସାଙ୍ଗରେ ଯିବେ?
0: ଓ ୟେସ୍।

0: ମୂଷା ବାପା କଣ ଆମକୁ ଛାଡି ଚାଲିଯିବେ?
1: ମୁଁ ତ ଶୁଣିନି।
0: ମୋର ଡୁନର ଆଡମିସନ ବାପା କରେଇଛନ୍ତି କାଲି ରାତିରେ ନା, ମୁଁ ସବୁ ଶୁଣିଛି।
1: କାହିଁକି ଏଟା ସ୍କୁଲ କଣ ଭଲ ନୁହେଁ?
0: ସେଠି ପଢିଲେ ପିଲାମାନେ କୁଆଡେ ମଦ ଖାଆନ୍ତି, ଖୁବ ମଉଜ କରନ୍ତି।
1: ମିଟୁ ତମେ କଣ ମଦ ଖାଇବ?
0: ହଁ ବାପା ତ ଖାଆନ୍ତି, ତମେ କଣ ଚାଖିନ କି ମୂଷା?
1: ଥରେ ଚାଖିଥିଲି, ମୁଁ ତ ଶୂନ୍ୟ ଶୂନ୍ୟକୁ ବାଳି ଉଡ଼ିଗଲି।
0: ଭାରି ବଢିଆ ନା?
1: ତାପରେ ଖାଲି ବାନ୍ତି, ଖାଲି ବାନ୍ତି କରିଛି।
0: ମିଛୁଆ, ବାପା କଣ ବାନ୍ତି କରନ୍ତି କି?
2: ମାମି କଣ ବାନ୍ତି କରେ?
1: ମିନୁ କଣ ମଦ ପିଏ?
2: ନାଇଁ, ସେ ଗୋଟାଏ କଣ ଟାବଲେଟ୍ ଖାଏ।
1: ଟାବଲେଟ୍? ଆରେ ଟାବଲେଟ୍ କଣ ସେଠୁ?

0: ନୀଳି ନୀଳି ଗୋଲ ଗୋଲ ଗୋଟାଏ ଜରି ଭିତରେ ରହେ ମଉସା, ତମେ ଦେଖିନ କି?
1: ତୋର ଦେଖିଲି ଦେଖିଛି ଦେଖିଛି
0: ଖାଇଲନି?
1: ଖାଇଦେଲି।
0: କେମିତି ଲାଗିଲା?
1: କି ପିତା,
0: ଫୋପାଡ଼ି ଦେଲ?
1: ନାଇଁ ଗିଡ଼ି ଦେଲି ଯେ, ରାତି ଅଧକୁ ମତେ ଲାଗିଲା ମୁଁ ତ ଖାଲି ସମୁଦ୍ରରେ ପହଞ୍ଚି ଆଉ ପହଞ୍ଚି ଖାଲି ପହଞ୍ଚି।
0: କେତେ ବାଟ ପହଞ୍ଚିଲ?
1: କେତେ ବାଟ, ସେ ସମୁଦ୍ର କଣ ଶେଷ ଅଛି? ଶେଷ ନାଇଁ।
0: ମଗର
1: ସେଗୁଡାକ ସେମାନେ କେତେ ଛୋଟ
0: ଛୋଟ ହେଇଥିଲେ ନା ମୂଷା, ଛୋଟ କରିଦେଲ
1: ମା। ଛୋଟ ହେଇଥିଲେ
0: ତାପରେ କଣ ହେଲା?
1: ତାପରେ ତାପରେ ସକାଳ ହେଇଗଲା ତ ଏଇ ହରିଆଣା ତା ମତେ ଉଠେଇ ଦେଲା। ଆଉ
0: ତମେ ଆଉ ପହଁରିଲନି ମୂଷା?
1: ଆଉ ନି ତ ଭାଙ୍ଗିଗଲେ କଣ ଆଉ ପହଁରିବି ପହଁରିବି।
2: ମୂଷା ମୂଷା
1: ଯାଉଛି ଯାଉଛି,
2: ମିଟର ବ୍ରିଫକେସ୍ ସଚଡ଼ା ହେଲା।
1: ସରିନି।
2: ଆଉ କେତେବେଳେ ସରିବ? ଗାଡି ଠିକ 9ଟାରେ, ତା ପୂର୍ବରୁ ଷ୍ଟେସନରେ ପହଞ୍ଚିବାକୁ ହବ।
1: ମୋର 10 ମିନିଟ ଲାଗିବ।
2: ଆଚ୍ଛା ମଉସା, ସେ ଲଙ୍ଗ କୋଟା ଦବ।
1: ଆଚ୍ଛା ଆଚ୍ଛା,
2: ଉଲେନ ପୁଲୋଭର ହଁ ସବୁ ସବୁ ବ୍ରସ ପାନିଆ ସବୁ ଦବ।
1: ହଁ ହଁ ସବୁ ଦବ ସବୁ ଦବ, କି ବ୍ୟସ୍ତ ହୁଅନ୍ତୁ।
0: ଭାଇ ପଙ୍କଜକୁ କହିଥିଲି କଇଁଆ ପାଇଁ, ମୁଁ ନେଇଯିବି ନା? ତୁ ତ ଗାଡ଼ିରେ ପାପାଙ୍କ ସାଙ୍ଗରେ ଯିବୁ, କେମିତି ନବୁ? ମୁଁ ଚାଲି ଚାଲି ଷ୍ଟେସନ ଯିବି, ବାଟରେ ପଙ୍କଜଠୁ କଇଁଆ ନେଇଯିବି।
3: ମାମି ଯଦି ନ ଛାଡ଼ନ୍ତି?
1: ଆରେ ସିଟୁ, ମାମି କୁଆଡେ ବାହାରିଲେଣି?
0: ମାମି ବୋଧେ ପାପାଙ୍କ ସାଙ୍ଗରେ ଯିବେ ଆଉ।
1: ନାଇଁ ସିଟୁ, ମାମି ଦିଟା କଣ ବଡ଼ ସୁଟକେସରେ ସବୁ ଗହଣା ରଖୁଛନ୍ତି ଆଉ।
0: ମାମି ତ ସେମିତି ରାଗେ, କିନ୍ତୁ କୁଆଡ଼େ ତ ଯାଏ ନାହିଁ।
1: ନାଇଁ ତମେ ତମେ ସରକା ବାଟ ଦେଖୁନା, ଡ୍ରଇଂ ରୁମ୍କୁ ଯାଇ ଦେଖ। ଦେଖ ସେଠି ସେ ଯୋଉ ମେମ୍ ସାହେବ ବାବୁଙ୍କ ସେକ୍ରେଟେରୀ ନୁହନ୍ତି, ସେଠି ବସିଛି ପରା।
0: କଣ କହୁଛି?
1: ବାପାଙ୍କ ଲଗେଜ୍ ନେଇ ଗାଡ଼ିରେ ରଖୁଛି।
0: ଆଉ ମାମି?
1: ମାମି ମାମି ଗୋଟେ କଣ କାଗଜ ଧରି ବାପାଙ୍କୁ ଦସ୍ତଖତ କରିବାକୁ କହୁଛନ୍ତି। ଚୁପ୍ ଚୁପ୍ ଏଇ ଶୁଣିବା,
4: ଏଇଠି ଦସ୍ତଖତ କରିଦିଅ।
2: କଣ ଖାଲି କାଗଜରେ?
4: ମୁଁ ତ ଓକିଲଙ୍କୁ କହିଥିଲି 8ଟାରେ ପହଞ୍ଚିବା କଥା, କଣ୍ଡିସନାଲ ସିଗ୍ନେଚର କରିଦେଇପାରୁ?
2: ମୁଁ ସିଟୁକୁ ଷ୍ଟେସନରେ ଛାଡ଼ି ଦେଇ ଆସିବା ପର୍ଯ୍ୟନ୍ତ ଅପେକ୍ଷା କର।
4: ମୋର ଧୈର୍ଯ୍ୟ ନାହିଁ।
2: ତାମାନେ ତମେ ଆଜି ଚାଲିଯିବ?
4: ହଁ 12:05
2: ମୁଁ ଶୀଘ୍ର ଫେରି ଆସୁଛି।
4: ମୁଁ ଜାଣେ ତମେ ଆସିବ ନାହିଁ, ଅନକଣ୍ଡିସନାଲ ସିଗ୍ନେଚର କରିଦେଇ ଯାଅ।
2: ଆଇ ଆମ ଏ ଫାଦର,
4: ଆଇ ଆମ ଏ ମଦର ଟୁ।
2: ସିଟୁ ଗାଡ଼ିରେ ବସ।
0: ପାପା ଆପଣ ଗାଡ଼ିରେ ଚାଲନ୍ତୁ, ମୁଁ ପଙ୍କଜ ବାଟ ହୋଇ ଚାଲି ଚାଲି ଲାଇନ କ୍ରସ କରି ପ୍ଲାଟଫର୍ମରେ ପହଞ୍ଚିଯିବି।
2: ଏକା
0: ସିଟୁ ଯିବ ପରେ
2: କମ୍ ଇନ୍ ଟାଇମ୍, ବୁଝିଲୁ? ଗାଡି 9ଟାରେ, ଡୋଣ୍ଟ କ୍ରସ୍ ଦ ଲେନ୍ ଇଫ୍ ଦ ଗେଟ୍ ଇଜ୍ କ୍ଲୋଜ୍ଡ, ଓକେ?
3: ବର୍ତ୍ତମାନ 8:20, ମତେ 5 ମିନିଟ୍ ଲାଗିବ। ୟେସ୍ ପାପା।
2: ଓକେ ବି କ୍ୱିକ୍, କମ୍ ଅନ୍ ମିସ୍ ସୋନିଆ।

Yeah.

0: Doctor Mishra.
1: Leave us to do our job, please.

0: ମେନୁ, ସ୍ୱାମୀଜୀ ଆସୁଛନ୍ତି। ଏଇ ଦେଖ, ସେ ଗୋଟେ ରୁମ୍କୁ ବସୁଛନ୍ତି। ଏଇ ଦେଖ, ସେ ରୁମ୍ରୁ ବାହାରି ଆସିଲେ। ସ୍ୱାମୀଜୀ, ସ୍ୱାମୀଜୀ, ସ୍ୱାମୀଜୀ!
1: କିଏ ଦେବ? ଆଉ ଇଏ କିଏ? ମାମି, ମାମି, ତମେ କାନ୍ଦୁଛ
2: କାହିଁକି? ତମେ ମୋର ସର୍ବନାଶ କରିଛ।
1: ହଁ, କହିଯାଅ, କହିଯାଅ, ମୁଁ ଶୁଣୁଛି।
2: ତମେ ଗୋଟାଏ ଭଣ୍ଡ ତପସ୍ୱୀ, ଲୋକମାନଙ୍କୁ ଭେଳିକି ଦେଖାଇ ଟଙ୍କା ଆଦାୟ କରି ଏଠି ଗୋଟେ ବ୍ୟବସାୟ ଚଳେଇଛ। ଚରସ, ଭାଙ୍ଗ, ଅଫିମ, ମଦ, ଏସବୁର ମୂଳରେ ତମେ।
1: କୁହନ୍ତୁ, ଆଇ ଏମ୍ ଡାଇରେକ୍ଟେଡ୍ ଟୁ ଲିସନ୍।
2: ମୁଁ ତମକୁ ପରିସ୍ରେ ଧରେଇ ଦେବି। ଏଠିକି ଆସି, ଏଠିକି ଆସି ଗୋଟାଏ ଗଣ ସର୍ବନାଶର ଯୋଜନା କରୁଛ, ଆଉ ତାର ଶିକାର ହେଉଛନ୍ତି ଦେବ ମହାପାତ୍ର ଭଳି ଅନେକ ଶିକ୍ଷିତ ମୂର୍ଖ।
1: ଆହୁରି କୁହନ୍ତୁ,
2: ମୁଁ ମଧ୍ୟ ସାଇକୋଲୋଜିର ଷ୍ଟୁଡେଣ୍ଟ ଥିଲି। ମୁଁ ମଧ୍ୟ ହିପ୍ନୋଟାଇଜ୍ ବିଦ୍ୟାରେ ବେଶ ସଫଳତା ହାସଲ କରିଛି। ଶୂନ୍ୟରେ ହାତ ବୁଲେଇ ସନ୍ଦେଶ ବାହାର କରିବା, ଅବା ସୁନା ଚୁଡ଼ି, ହୀରା ଚୁଡ଼ି ବାହାର କରିପାରେ ମୁଁ।
1: ମାମି, ଆହୁରି କୁହନ୍ତୁ।
2: ଆଉ କିଛି କହିବାର ନାହିଁ, କରିବାର ଅଛି। ଭଗବାନ ଯଦି ଥାନ୍ତି, ତେବେ ତମ ଭଳି ଗୋଟେ ଇମ୍ପୋଷ୍ଟର୍ର ଫାଶୀ ହେବା ଉଚିତ।
1: ଆଉ କିଛି କହନ୍ତୁ,
2: ମୋର ଆଉ ଧୈର୍ଯ୍ୟ ନାହିଁ,
1: ମୋ କଥା ଶୁଣିବେ? ମୁଁ ଭଗବାନଙ୍କୁ ବିଶ୍ୱାସ କରେ ନା। ଭଗବାନ କସ୍ମସ୍ର ଏକ ବାଇପ୍ରଡକ୍ଟ। ମଦ୍ୟପ ହେବା ଅପରାଧ ନୁହେଁ, ମଦପି ମାତାଲ ହେବା ଅପରାଧ। ମେଟେରିଆଲିଷ୍ଟିକ ପ୍ଲେନ୍ରେ ଜଡ଼ିତ ହେବା ଅପରାଧ। ମୁଁ ତାର ଉର୍ଦ୍ଧ୍ୱରେ, ମୁଁ ତାର ଉର୍ଦ୍ଧ୍ୱକୁ ଚାଲିଯାଏ।
0: ସ୍ୱାମୀଜୀ, ପ୍ଲିଜ୍, ପ୍ଲିଜ୍ ଡୋଣ୍ଟ ମାଇଣ୍ଡ ସ୍ୱାମୀଜୀ, ମିନୁ ହାଜ୍ ଲଷ୍ଟ ହର୍ ସେନ୍ସ।
1: କ'ଣ ହେଲା? ଏ ଡାକ୍ତରଖାନା ବାରଣ୍ଡାରେ ନାଟକ କାହିଁକି?
0: ମୋର ଦୁଇ ପୁଅ ଝିଅ ଟ୍ରେନ୍ ଆକ୍ସିଡେଣ୍ଟରେ
1: ବ୍ୟସ୍ତ ହେବାର କ'ଣ ଅଛି? ଆକ୍ସିଡେଣ୍ଟ ଇଜ୍ ଆକ୍ସିଡେଣ୍ଟ।
0: କିନ୍ତୁ କିନ୍ତୁ ସେମାନଙ୍କର ସ୍ପାଇନାଲ ବୋନ୍ ଚୁନା ହେଇଯାଇଛି।
1: ହଉ, ପୁଣି ଠିକ୍ ହେଇଯିବ।
0: କିନ୍ତୁ ଡାକ୍ତରମାନେ କହୁଛନ୍ତି ଷ୍ଟ୍ରେଟ୍ସ ନେଇଯିବାକୁ, ଭଲ ହେବାକୁ 2 ବର୍ଷ ଲାଗିପାରେ।
1: କ'ଣ ଦରକାର? ସମୟକୁ ସଙ୍କୁଚିତ କରି ଦିଆଯାଉ, ମାନେ 2 ବର୍ଷ 2 ସେକେଣ୍ଡ।
0: ସେମାନଙ୍କ ରକ୍ତରେ HIV ବ୍ଲଡ୍, ଟ୍ରାନ୍ସଫ୍ୟୁଜନ୍ ହେଇପାରିବନି।
1: ନାଦ ବ୍ରହ୍ମ, ତମେ ସେଇ ନାଦ ବ୍ରହ୍ମର ସଙ୍ଗୀତ ଶୁଣିବାକୁ ଚେଷ୍ଟା କର। ଗୋ ଟୁ ଟ୍ରାନ୍ସ ଆଣ୍ଡ ଲିସନ୍। ସେଇଟା ରୁକ୍ଷ ହେଇପାରେ, ସୁଲଳିତ ବି ହେଇପାରେ। ଗୋ ଟୁ ଟ୍ରାନ୍ସ। 10, 9, 8, 7, 6, 5, 4, 3.

0: ମୋ ନିଦ୍ରା ଭଗ୍ନ ଏତେ ବିଳମ୍ବିତ ହେଇଗଲା, ଏଇ ତ ଗୁରୁକଳାଶ୍ରମ ଅନ୍ତେବାସୀଙ୍କ ସ୍ନାନନ୍ତ ସୂର୍ଯ୍ୟ ପ୍ରଣାମର ଦ୍ୱାଦଶ ବୀଜ ମନ୍ତ୍ର ଆବୃତ୍ତି ସରିଲା। ଅପୂର୍ବ ଆନନ୍ଦମୟ, ଦୂରସ୍ଥ ହ୍ରଦର ଜଳରାଶି ଯେମିତି ସତ୍ୟ ଆଉଟା ସ୍ୱର୍ଣ୍ଣାଭ ନୀଳ ଲୋହିତ ରଙ୍ଗଯୁକ୍ତ, ଉର୍ଦ୍ଧକୁ ଉର୍ଦ୍ଧକୁ ପ୍ରସାରିତ ପଳାଶ ପାତାଳ ଆକାଶ, ଆଉ ଠିକ୍ ସେଇ ଜଳ ଓ ଦିଗ୍ବଳୟ ମଧ୍ୟରେକ୍ଷାକୁ ଅତିକ୍ରମ କରୁଛନ୍ତି ମହାପ୍ରଭୁ ଅଂଶମାନ। ପ୍ରଣାମ ଗ୍ରହଣ କର ଦିବାକର। ହେ ସର୍ବଶକ୍ତିର ଆଧାର, ତୁମେ ହିଁ ସୃଷ୍ଟିର ନିୟାମକ, ତୁମେ ସତ୍ୟ, ତୁମେ ଚିରନ୍ତନ। ଆରେ ଆରେ, ଏଇ ତ ଗୋଟେ ଯାନ୍ତ୍ରିକ ଜଳଯାନ ଆମ ଅମରାବତୀର ବାଲୁକା ବେଳକୁ ମାରି ଆସୁଛି ନା କଣ? ଏଥିରେ ବାହ୍ୟ ଜନପଦର କେହି ଜନମତ ସଂଗ୍ରହକାରୀ ଦଳ ଆସୁନାହାନ୍ତି ତ? ତାହା କିପରି ସମ୍ଭବ? ସ୍ୱାମୀ ଅଦିତାନନ୍ଦଙ୍କ ପ୍ରଗାଢ଼ ପ୍ରଚେଷ୍ଟା ଫଳରେ ଆମ ଅମରାବତୀ ଦ୍ୱୀପରାଜ୍ୟର ଦିବ୍ୟ ସମାଜ ଯେ ମତଦାନ ବର୍ଜିତ ଭୂଭାଗ ବୋଲି ସ୍ୱୀକୃତ। ଆରେ ଏଇ ତ ଜଳଯାନର ଏକମାତ୍ର ଆରୋହୀ ଜଣକ ଆମ ସୁନାଭ ବାଲୁକା ବେଳା ଉପରେ ପାଦ ରଖୁଛନ୍ତି ନା? ଏ ଅନୁଧ୍ୟାନ ପ୍ରକୋଷ୍ଠରେ ବସି ରହି ଅନୁପ୍ରବେଶକାରୀ ଯୁବକଙ୍କ ପଥରୋଧ କରିବା ସମ୍ଭବ ନୁହେଁ। ମୋତେ ଏଇ ମୁହୂର୍ତ୍ତରେ ହିଁ ବେଳାଭୂମି ପର୍ଯ୍ୟନ୍ତ ଯାତ୍ରା କରିବାକୁ ହେବ।
1: କି ଅପରୂପ ପ୍ରକୃତି ବିମଣ୍ଡିତ ଏ ଅମରାବତୀ ଦ୍ୱୀପରାଜ୍ୟ! ତରଙ୍ଗାୟିତ ପର୍ବତ ଶ୍ରେଣୀ, ଫୁଲ ଫଳ ଶୋଭିତ ବୃକ୍ଷରାଜି, ମଝିରେ ମଝିରେ ସବୁଜ ସମତଳ ପ୍ରାନ୍ତର ହ୍ରଦର ଝଳ ଝଳ ଜଳରାଶି, ସ୍ୱର୍ଣ୍ଣାଭ ବାଲୁକା ବେଳା, ପ୍ରାତର ବର୍ଣ୍ଣିଳ ଆକାଶ, ଆହ କି ମନୋହର ଏ ରାଜ୍ୟ!
2: ଏଇ ତ ହାତଘଡ଼ିରେ ସକାଳ 6। ନା ନା, ମୋତେ ଶୀଘ୍ର ଏହାର ଆଭ୍ୟନ୍ତରକୁ ଲମ୍ବେ ଥିବା ପାଦଚଲା ରାସ୍ତା ଖୋଜି ବାହାର କରିବାକୁ ହେବ।
0: ହୋ ହୋ ଆଗନ୍ତୁକ, ହୋ ଆଗନ୍ତୁକ, ଯେଉଁଠାରେ ଅଛ ସେଇଠାରେ ରୁହ, ଟିକେ ବି ପାଦ ଆଗକୁ ବଢ଼ାଉନି।
3: କିଏ ତୁମେ ଯୁବକ?
2: ମୁଁ ଅଂଶୁମାନ ପଟ୍ଟନାୟକ, ଜଣେ ସମାଜବିଜ୍ଞାନୀ ଗବେଷଣାକାରୀ।
0: ଓ ତୁମେ ତେବେ ବାହ୍ୟ ଜନପଦର ଜନୈକ ଆଗନ୍ତୁକ ନିଶ୍ଚୟ?
2: ମହାଭାଗ, ଆପଣ ଏ କଥା ଜାଣିଲେ କିପରି? ମୁଁ ବି ଏ ଦ୍ୱୀପରାଜ୍ୟର ଜଣେ ବାସିନ୍ଦା ହେଇନଥିବି କାହିଁକି?
0: ତର୍କର ଆବଶ୍ୟକତା ନାହିଁ ଅଂଶୁମାନ, ଏଥିପାଇଁ ସୂତ୍ର ଅଛି।
2: ସୂତ୍ର?
0: ହଁ, ଏଇ ଯେପରି ଆମର ବସ୍ତ୍ର ଧବଳ ଏବଂ ଲୋହିତ ପଗଡ଼ି, କିନ୍ତୁ ତୁମର ପୋଷାକ ସମ୍ପୂର୍ଣ୍ଣ ଭିନ୍ନ ନୁହେଁ କି?
2: ମହାଭାଗ, ଏହା ବ୍ୟତିରେକେ ଆଉ କିଛି ସୂତ୍ର ଅଛି କି?
0: ହଁ, ଆମ ନାମ ଏକ ଶବ୍ଦ କିମ୍ବା ଯୁଗ

0: ଶବ୍ଦ ବିଶିଷ୍ଟ ହେଲା ବେଳେ ତୁମର କିନ୍ତୁ ବହୁ ଶବ୍ଦ ବିଶିଷ୍ଟ, ଏଇ ଯେମିତି ଅଂଶମାନ, ପୁଣି ତା ସହିତ ପଟ୍ଟନାୟକ।
1: ତେବେ ଆପଣଙ୍କର ଏଭଳି ବିଚିତ୍ର ନାମ ଗଠନ କରିବାରେ କି ମହତ ଉଦ୍ଦେଶ୍ୟ ନିହିତ?
0: ଦେଖ ଅଂଶମାନ, ତୁମର ଶେଷୋକ୍ତ ନାମାଂଶଟି ମଣିଷ ଜାତିକୁ ବହୁତ ବିଭକ୍ତ କରୁନି କି? କିନ୍ତୁ ଆମ ଅମରାବତୀ ଦ୍ୱୀପ ରାଜ୍ୟର ଦ୍ୱୀପ ସମାଜ ଜାତି ଧର୍ମ ବର୍ଣ୍ଣର ଅହଙ୍କାର ରହିତ।
1: ଓ ଏଇ କଥା, ଆଚ୍ଛା ମହାଭାଗଙ୍କ ଶୁଭ ନାମ ଜାଣିପାରେ କି?
0: ବଜ୍ରବାହୁ।
1: ବାସ୍, ଏହି ଗୋଟାଏ ଯୁଗ୍ମ ଶବ୍ଦ ମାତ୍ର, ହାଉ ଷ୍ଟ୍ରେଞ୍ଜ।
0: ତୁମ ବଚନିକାର ଶେଷାଂଶ ଅବଧ୍ୟ ରହିଗଲା ଅଂଶମାନ।
1: ମାନେ ଏଠାରେ କ'ଣ ଇଂରାଜୀ ଭାଷାର ପ୍ରଚଳନ ନାହିଁ?
0: ନା, ତାହା ଏଠାରେ ସମ୍ପୂର୍ଣ୍ଣ ଅଜ୍ଞାତ। ଅଧିକାଂଶ ଆମେ ମାତୃଭାଷାକୁ ପ୍ରାଥମିକତା ଦେଉ ଏବଂ ତାପରେ ଆଦି ଭାଷା ସଂସ୍କୃତର ସ୍ଥାନ।
1: ଆଶ୍ଚର୍ଯ୍ୟ, କାହିଁ ଦୀର୍ଘ 300 ବର୍ଷର ଇଂରେଜ ଶାସନ, ଅଥଚ ଏଠାରେ ଟିକେ ବି
0: ନା। ତୁମେ କହୁଥିବା ଶାସନ ପରିବର୍ତ୍ତେ ଆମେ ଆହୁରି ଉନ୍ନତ ଅନୁଶାସନ ଇତିହାସ ଜାଣୁ। ଏଠାରେ ପରାଗ ଐତିହାସିକ ଧରିତ୍ରୀ ସୃଷ୍ଟିର ଇତିହାସରୁ ଆରମ୍ଭ ହୋଇ ମହର୍ଷି ବାଲ୍ମୀକ, ଆଚାର୍ଯ୍ୟ ଶଙ୍କର, କୌଟଲ୍ୟ ଚାଣକ୍ୟ ଏବଂ ଏହି ଅମରାବତୀ ଦ୍ୱୀପ ରାଜ୍ୟର ଦିବ୍ୟ ସ୍ରଷ୍ଟା ଋଷି ପ୍ରତିମ ସ୍ୱାମୀ ଅଦ୍ୱୈତାନନ୍ଦଙ୍କ ଆଧ୍ୟାତ୍ମ ଭାବନାର ନାନାବିଧ ବିଶ୍ଳେଷଣ ହୁଏ।
1: ବାହ ବାହ, ଚମତ୍କାର ଦ୍ୱୀପ ରାଜ୍ୟର ସଂସ୍କୃତି। ମହାଭାଗ, ମୋତେ ଏହା ମଧ୍ୟକୁ ପ୍ରବେଶାଧିକାର ମିଳିବ କି?
0: ନା ଯୁବକ, ନା, ତାହା ମୋର ସାଧ୍ୟାତୀତ।
1: ତାମାନେ ମୋତେ କ'ଣ?
0: ହଁ, ତୁମେ ବାହ୍ୟ ଜନପଦକୁ ଫେରିଯାଅ ଅଂଶମାନ।
1: ଦେଖନ୍ତୁ ମହାଭାଗ, ମୁଁ ଏକ ଉଜ୍ଜଳ ଗବେଷଣାର ଲକ୍ଷ୍ୟ ନେଇ ବହୁ ଶ୍ରମ ସ୍ୱୀକାର କରି ଏଠାରେ ପାଦ ଦେଇଛି, ମୋତେ ଆପଣ ଫେରାଇ ଦିଅନ୍ତୁ ନାହିଁ।
0: ଯୁବକ, ଅବଶ୍ୟ ମୁଁ ତୁମର ମହତ ଆକାଂକ୍ଷା ବୁଝିଛି, କିନ୍ତୁ ସ୍ୱାମୀ ଅଦ୍ୱୈତାନନ୍ଦଙ୍କ ନିର୍ଦ୍ଦେଶ ପ୍ରାପ୍ତି ବିନା ଏ ଦ୍ୱୀପ ରାଜ୍ୟରେ କିଛି ବି ସମ୍ଭବ ନୁହେଁ।
1: ମହାଭାଗ, ମୋର ବିନମ୍ର ଅନୁରୋଧ, ଆପଣ ମୋର ପଥରୋଧ କରନ୍ତୁ ନାହିଁ।
0: ନା ଅଂଶୁମାନ, ନା, ତୁମେ ଫେରିଯାଅ।
1: କିନ୍ତୁ ଏହା କିପରି ସମ୍ଭବ?
0: ବଜ୍ରବାହୁ ସମ୍ଭବ ଅସମ୍ଭବ କିଛି ବୁଝେନି। ତା ପାଖରେ ସୀମା ସୁରକ୍ଷା ସହିତ ରାଜ୍ୟକୁ ବାହ୍ୟ ଜନପଦରୁ ଅନୁପ୍ରବେଶ ବନ୍ଦ କରିବା ହିଁ ଏକମାତ୍ର କର୍ତ୍ତବ୍ୟ।
1: ମୁଁ ଯଦି ଏବେ ବଳପୂର୍ବକ ଆଗକୁ ଆଗକୁ ମାଡ଼ି ଚାଲେ?
0: ନା ଅଂଶୁମାନ, ନା, ତମେ ସେ ଭୁଲ କରନା।
1: ନା, ମୁଁ କିନ୍ତୁ ଯିବି, ନିଶ୍ଚୟ ଯିବି।
0: ଅଂଶୁମାନ,
1: ନିଶ୍ଚୟ। ଇଏ କ'ଣ ହେଲା? ଆପଣଙ୍କ ଶଙ୍ଖ ନିନାଦିତ ହେବା ମାତ୍ରେ ଏଇ ତ ଦୂରରୁ ଏକ ଜନସମୁଦ୍ର ମାଡ଼ି ଆସୁଛି। ଆପଣ ମୋତେ ରକ୍ଷା କରନ୍ତୁ, ମୋତେ ରକ୍ଷା କରନ୍ତୁ ମହାଭାଗ, ମୋତେ ରକ୍ଷା କରନ୍ତୁ।
0: ଦେଖିଲ ତ ଯୁବକ, ମହାଭାରତ ଯୁଦ୍ଧରେ ଏହି ଶଙ୍ଖନାଦୀ ଧର୍ମ ଯୁଦ୍ଧର ଡାକରା ଦେଇଥିଲା। ତୁମର ଅନୁପ୍ରବେଶ ରୋକିବା ପାଇଁ ମୋର ବି ଏହା ଏକ ଧର୍ମଯୁଦ୍ଧର ଡାକରା ଥିଲା। ଆଉ ଯେଉଁଥିପାଇଁ ଦେଖ, ଅଧିବାସୀମାନେ ସୀମା ସୁରକ୍ଷା ପାଇଁ କିପରି ଆମ ଦିଗକୁ ମାରି ଆସୁଛନ୍ତି।
1: ନା ନା ମହାଭାଗ, ନା, ଆପଣ ଆପଣ ଏ ସମସ୍ତ ବନ୍ଦ କରନ୍ତୁ, ମୁଁ ଆପଣଙ୍କର ଶରଣାପନ୍ନ।
0: ବେଶ, ଧୈର୍ଯ୍ୟ ଧର ଅଂଶମାନ, ଏ ଜନସମୁଦ୍ର ପୁନଶ୍ଚ ପ୍ରତ୍ୟାବର୍ତ୍ତନ କରିବ।

0: ମୁଁ ତୁମର ଇଚ୍ଛା ପୂରଣ କରିବାର ସହାୟକ ହେବାକୁ ପ୍ରସ୍ତୁତ।
1: ମହାଭାଗ,
2: ସୀମା ସୁରକ୍ଷା ମୁଖ୍ୟଙ୍କୁ ମୋର ସଭକ୍ତି ଅଭିବାଦନ।
0: ଶୀଳ ସିଦ୍ଧ, ଏ ଆଗନ୍ତୁକ ଯୁବକ ଅଂଶମାନ ଆଜିଙ୍କ ପାଇଁ ଆମ ଦ୍ୱୀପ ରାଜ୍ୟର ପଳାସପଲ୍ଲୀ ଅତିଥିଶାଳାର ଅତିଥି ହେବେ। ମୋର କନ୍ୟା ବସୁନ୍ଧରା ଅତିଥିଙ୍କର ସେବା ଯତ୍ନ ଦାୟିତ୍ୱରେ ରହିବେ। ଏବେ ତୁମେ ଦୁହେଁ ଅବିଳମ୍ବେ ଅତିଥିଶାଳାକୁ ଯାତ୍ରା କର। ମୁଁ ମଧ୍ୟ ସ୍ୱାମୀଜୀ ଅଯୋଧ୍ୟାନନ୍ଦଙ୍କ ଅନନ୍ଦାଶ୍ରମକୁ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ନିମିତ୍ତ ଗମନ କରୁଛି।
2: ତା ଅବିଳମ୍ବେ ପାଳିତ ହେବ ମହାଭାଗ। ଆସ ଅଂଶୁମାନ, ଆସ। ଅଂଶୁମାନ, ଏହି ହେଲା ପଳାଶ ପଲ୍ଲୀର ସେହି ଅତିଥିଶାଳା। ଚତୁର୍ଦ୍ଦିଗରେ ଧାଡ଼ି ଧାଡ଼ି ନିମ, ବେଲୋ ଆଉ ପଳାଶର ବିଶାଳ ବୃକ୍ଷ, ଦୂରରେ କିଆ କେତକୀର ବଣ, ଆଉ ମଧ୍ୟଭାଗ ଶ୍ୟାମଳ ପ୍ରାନ୍ତରରେ ଏହି ପର୍ଣ୍ଣକୁଟୀର ହିଁ ଅତିଥିଙ୍କର ଆବାସ ସ୍ଥଳ।
1: ବାଃ, ପର୍ଣ୍ଣକୁଟୀର ପଶ୍ଚିମ ଭାଗରେ ଘଞ୍ଚ ଘଞ୍ଚ ତୁଳସୀ ବଣ, ପୁଣି ପ୍ରମୁଖ ଦ୍ୱାର ସନ୍ନିକଟ ଗୋଲାପ, ଚମ୍ପା ଏବଂ ମଲ୍ଲୀର ବଣ ବାସ୍ତବିକ ମନୋରମ।
2: ଏଇ ସେ ଦୂରସ୍ଥ ଆମ୍ରକୁଞ୍ଜକୁ ଲକ୍ଷ୍ୟ କର, ଗଛ ଗହଳି ମଧ୍ୟରୁ ଦେଖାଯାଉଥିବା ପର୍ଣ୍ଣକୁଟୀର ହିଁ ସୀମା ସୁରକ୍ଷା ମୁଖ୍ୟ ବଜ୍ରବଙ୍କର। ମୁଁ ଏବେ ବସୁନ୍ଧରାଙ୍କୁ ତାଙ୍କ ପିତାଙ୍କ ଆଦେଶ ଶୁଣାଇ ବିଦାୟ ନେଉଛି। ହଁ, ବିଦାୟ ପୂର୍ବରୁ ଗୋଟିଏ କଥା ଯୁବକ, ଦ୍ୱୀପ ରାଜ୍ୟର ସାଧାରଣ ଶାଳୀନତା ଆଉ ଶୃଙ୍ଖଳା ଯେପରି ତୁମ ଦ୍ୱାରା ଉଲ୍ଲଙ୍ଘନ ନ ହୁଏ।
1: ତୁମର ସର୍ତ୍ତ ସଦା ସ୍ମରଣୀୟ ରହିବ ଶୀଳ ସିଦ୍ଧ। ଏହି ପରିବେଶ ଦେଖି ମୋର ବେଦର ଆରଣ୍ୟକ ସମାଜର ଦୃଶ୍ୟ ସ୍ମରଣକୁ ଆସେ। ଆରେ, ଏଇ ତ ପୁଷ୍ପିତ କୃଷ୍ଣଚୂଡ଼ାର ଗହଳି ମଧ୍ୟରେ କେହି ଜଣେ ତନ୍ୟ ଆସୁଛନ୍ତି ନା କଣ? ସେ ତ ଏଇ ଅତିଥିଶାଳା ଦିଗକୁ ଆସୁଛନ୍ତି। ତାମାନେ ଇଏ କଣ ସେହି ବସୁନ୍ଧରା? ଆହ, ବେଶ ଗୌରବର୍ଣ୍ଣା ସୁଦୀର୍ଘା କ୍ଷୀଣ କଟିଯୁକ୍ତା ଆଜାନୁଲମ୍ବିତ ଘନକୃଷ୍ଣ କେଶୀ, ସତେ ଯେମିତି ଦେବକନ୍ୟାଟିଏ ସ୍ୱର୍ଗର ଅମରାବତୀରେ ପଦଚାରଣ କରୁଛନ୍ତି। ଏଇ ତ ତାଙ୍କ ପାଦର ନୋବୁର ନିକୁଣ ସ୍ପଷ୍ଟ ବାରି ହେଇ ପଡ଼ିଲାଣି। ସେ ଖୁବ୍ ନିକଟକୁ ଚାଲି ଆସୁଛନ୍ତି। କି ସରଳ ସମ୍ଭ୍ରମ ଚକ୍ଷୁ ଯୁଗଳ, ତୀକ୍ଷ୍ଣ ନାସା, ପଳାଶ ପାଟଳ ଚିବୁକ, ଏସବୁ କଣ ମୁଁ ଭାବିଯାଉଛି? ଏହା ଯେ ସାଧାରଣ ଶାଳୀନତା ଗରହିତ।
3: ପ୍ରଣାମ ଅତିଥି ଦେବ, ପିତାଙ୍କ ଆଦେଶ ପ୍ରାପ୍ତ ହୋଇ ସମସ୍ତ ଅବଗତ ହୋଇଛି। ଏବେ ଆପଣ ଏ କାଷ୍ଠପୀଠିକା ସ୍ଥଳକୁ ଆସନ୍ତୁ। ମୁଁ ସ୍ୱହସ୍ତରେ ଆଣିଥିବା ପବିତ୍ର ନିର୍ଝରିଣୀ ଜଳରେ ଆପଣଙ୍କ ପଦଧୌତ କରି ନିଜକୁ ସୌଭାଗ୍ୟବତୀ ମଣିବି। ଆସନ୍ତୁ, ଆସନ୍ତୁ ନା, ଆରେ ଆସନ୍ତୁ ନା। ଆର୍ଯ୍ୟପୁତ୍ର, ସେବା ବିଳମ୍ବିତ ହେଲେ ତାହାର ମର୍ଯ୍ୟାଦା କ୍ଷୁର୍ଣ୍ଣ ହୁଏ।
1: କଣ କହିଲ ଯୁବତୀ?
3: ଏଥିରେ ଲଜ୍ଜା ବା ସଙ୍କୋଚର ଆବଶ୍ୟକତା ନାହିଁ ଆର୍ଯ୍ୟପୁତ୍ର। ଆମ ଦ୍ୱୀପ ରାଜ୍ୟର ପ୍ରତିଟି ନାରୀ ଯେ ଅତିଥି ସେବାକୁ ପରମ ସୌଭାଗ୍ୟ ବୋଲି ମନେ କରନ୍ତି। ଦୟାକରି ଏ କାଷ୍ଠପୀଠିକା ସ୍ଥଳକୁ ଆସିବା ହୁଅନ୍ତୁ।
1: ନା ଯୁବତୀ, ଏହା କିପରି ସମ୍ଭବ? ମୋ ପରି ଯୁବକର ପାଦ ସ୍ପର୍ଶ କରିବ ଜଣେ ଯୁବତୀ? ନା ନା ନା ନା ନା ନା,
3: ଚିତ୍ତ ନିର୍ମଳ ରହିଲେ ପାଦ ସ୍ପର୍ଶରେ କ୍ଷତି କିଛି ନାହିଁ।
1: ନା ନା ଯୁବତୀ,
3: ବେଦର ଆପ୍ତବାଣୀ କହେ, ଅତିଥି ଦେବ ଭବଃ, ଅତିଥିଙ୍କୁ ଦେବତା ଜ୍ଞାନ କରିବା ଆମର ଧର୍ମ।
1: କିନ୍ତୁ
3: ନା ଆର୍ଯ୍ୟପୁତ୍ର, ଆପଣ ଶଙ୍କାମୁକ୍ତ ପୂର୍ବକ ମୋତେ ଅତିଥି ସେବାର ବିମଳ ଆନନ୍ଦ ପ୍ରଦାନ କରନ୍ତୁ।
1: କିନ୍ତୁ ଯୁବତୀ,
3: ମୁଁ କୌଣସି ପ୍ରସଙ୍ଗ ଶୁଣିବାକୁ ପ୍ରସ୍ତୁତ ନୁହେଁ ଦେବ। ଦୟାକରି ଏ କାଷ୍ଠପୀଠିକା ନିକଟକୁ ଆଗମନ କରନ୍ତୁ।
1: ତାମାନେ ଆପଣ ନିଶ୍ଚୟ ପାଦଧୌତ କରିବେ?
3: ନା ନା, ଆହୁରି ସନ୍ନିକଟ ହୁଅନ୍ତୁ, ଆହୁରି ସନ୍ନିକଟ ହୁଅନ୍ତୁ, ଅନ୍ତତଃ ଏଇ ଜଳକୁମ୍ଭ ଏବଂ ହସ୍ତ ପର୍ଯ୍ୟନ୍ତ ଆସନ୍ତୁ, ଆହୁରି ପାଖକୁ, ଆହୁରି ଆହୁରି ପାଖକୁ ଆସନ୍ତୁ,
1: ଆହୁରି ନିକଟକୁ।
3: ହଁ ଦେବ, ଆହୁରି ନିକଟକୁ। ଏଇ ମୋର ହସ୍ତ ପାପୁଲି ଯେମିତି ଆପଣଙ୍କ ପାଦକୁ ଖୁବ୍ ସହଜରେ ଧୌତ କରିବାର ଅପୂର୍ବ ସୁଯୋଗ ପାଏ।
1: ତୁମ କର ସ୍ପର୍ଶରେ ମୋ ଶରୀର

0: ରୋମାଞ୍ଚିତ ହୋଇ ଉଠୁଛି ଯୁବତୀ।
1: ଏଇ ଅମରାବତୀ ଦ୍ୱୀପରାଜ୍ୟର ଦିବ୍ୟ ସମାଜରେ ଦୀପକନ୍ୟାମାନେ ଅତିଥିଙ୍କୁ ଦେବତାର ସ୍ଥାନରେ ବସାନ୍ତି।
0: କିନ୍ତୁ ଯୁବତୀ, ମୁଁ ଯେ ଜଣେ ସାମାନ୍ୟ ମଣିଷ।
1: ମଣିଷ ସୁସଂସ୍କାର ବଳରେ ଦେବତ୍ୱକୁ ଉତ୍ତରିତ ହୁଏ ଆର୍ଯ୍ୟପୁତ୍ର।
0: କି ଚମତ୍କାର ବାଗ୍ମିତା!
1: ଅଯଥାରେ ପ୍ରଶଂସାର ପାତ୍ରୀ ମୁଁ ନୁହେଁ, ଏହା ତ ଆମ କନ୍ୟାଶ୍ରମ ଶିକ୍ଷା ପ୍ରସ୍ତୁତ ପ୍ରଜ୍ଞା ମାତ୍ର।
0: ଯୁବତୀ,
1: ମତେ ଯୁବତୀ ସମ୍ବୋଧନ କରି କଷ୍ଟ ଦିଅନ୍ତୁନି ଆର୍ଯ୍ୟପୁତ୍ର, ବରଂ ବସୁନ୍ଧରା ଡାକି ମୋ ଦେହ ମନକୁ ପୁଲକିତ କରନ୍ତୁ।
0: ବସୁନ୍ଧରା
1: ମୋ ଧନ୍ୟା ଦେବ, ମୋ ଧନ୍ୟା। ତେବେ ଆର୍ଯ୍ୟପୁତ୍ରଙ୍କ ଶୁଭ ନାମ?
0: ଅଂଶୁମାନ।
1: ଅଂଶୁମାନ ଦିବାକର, ପଞ୍ଚ ମହାଭୂତର ତୃତୀୟ ମହାଭୂତ ତେଜର ସେଇ ଦିବ୍ୟ ନିୟାମକ।
0: ବାହ ବାହ ବସୁନ୍ଧରା ବାହ, ସତରେ ତୁମ ବାଗ୍ମିତା ଖୁବ ଅତୁଳନୀୟ।
1: ଆର୍ଯ୍ୟପୁତ୍ର, ମୋର ତ୍ରୁଟି ମାର୍ଜନା କରିବେ, ମୁଁ ବାର୍ତ୍ତାଳାପରେ ବ୍ୟସ୍ତ ରହି ଆପଣଙ୍କ ଫଳାହାର ସମୟକୁ କିଛି ବିଳମ୍ବିତ କରିଛି। ଏବେ ଆପଣ ଅତିଥିଶାଳାରେ ପ୍ରବେଶ କରନ୍ତୁ ଏବଂ ମୁଁ ଉପବନସ୍ଥ ପୁଷ୍କରିଣୀରେ ଯଥାଶୀଘ୍ର ସ୍ନାନ ସାରି ଫଳାହାର କରିନିଅନ୍ତୁ। ଭୋଜନଶାଳାରେ ମୁଁ ସଦ୍ୟ ପକ୍ୱ ଫଳ ରଖିଯାଉଛି। ଆଚ୍ଛା, ମୁଁ ତେବେ ଯାଏ।
0: ନା, ଆଉ କିଛି ସମୟ ରହିଲେ?
1: ନା ନା, ତେଣେ ଗୋସେବା ସମେତ କୁଟୀରରେ ସାକନ ରନ୍ଧନ କରିବାକୁ ହେବ ଯେ। ଆସୁଛି ଆସୁଛି ମହାଭାଗ।
0: ବସୁନ୍ଧରା ବସୁନ୍ଧରା।

0: ఓం ఏ మోర పరమ ప్రేమస్పద శ్రద్ధాళు భక్తగణ, ఏ సంసార అసార ଅନିତ୍ୟ, ତାହାର ଆସୁରିକ ମାୟାରେ ପତିତ ହେଲେ ଦୁଃଖ ହିଁ ଭୋଗିବାକୁ ହେବ। ଏ ଦିବ୍ୟ ସୃଷ୍ଟିର ସ୍ରଷ୍ଟା ଜଣେ, ସେ କସ୍ମିନ୍ କାଳେ ଅନେକ ହୋଇ ନ ପାରନ୍ତି। ଈଶ୍ୱରଙ୍କ ବହୁବିଧ ରୂପକଳ୍ପନା, ଅପରିପକ୍ୱ ମଣିଷର ବିକୃତ ଚିନ୍ତାଧାରା, ଯେ ସ୍ରଷ୍ଟା ସେ ଈଶ୍ୱର, ସେ ହିଁ ବ୍ରହ୍ମ, ପୃଥିବୀର ସକଳ ଧର୍ମର ସେ ହିଁ ସର୍ବନିୟନ୍ତା। ଅତଏବ ହେ ମୋର ପୁତ୍ର ସମ ଭକ୍ତଗଣ, ସୃଷ୍ଟିର ଜନ୍ମିତ ସଭିଏ ସମାନ, ସମସ୍ତେ ସମସ୍ତଙ୍କୁ ପ୍ରେମ କର, ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଅ, କସ୍ମିନ୍ କାଳେ କାମନା ଅଧୀନ ହୁଅ ନାହିଁ। ଜୀବନକୁ ସ୍ୱଚ୍ଛ ଦର୍ପଣ କରି ସେଥିରେ ତୁମର ସତ୍କର୍ମର ପ୍ରତିଫଳନ କରାଅ, ତାହେଲେ ଏ ପୃଥିବୀ ସ୍ୱର୍ଗର ଅମରାବତୀକୁ ତ୍ୱରିତ ହେବ। ଓମ୍ ଶାନ୍ତି ଶାନ୍ତି ଶାନ୍ତି।
1: ଅଂଶମାନ ଏବେ ଉର୍ଦ୍ଧକୁ ଚାହ, ଏଇ ତ ଚୈତନ୍ୟ ପର୍ବତ ଶିଖର ଦେଶ ପରିଦୃଷ୍ଟ ହେଲାଣି। ବୋଧ ହୁଏ ପ୍ରାତଃ ଯଜ୍ଞାନୁଷ୍ଠାନ କ୍ରିୟା ସମାପ୍ତ ହେଲା।
2: ଏଠାରେ କଣ ପ୍ରତ୍ୟହ ଯଜ୍ଞାନୁଷ୍ଠାନ ହୁଏ?
1: ହଁ, ବିଶ୍ୱ କଲ୍ୟାଣ ପାଇଁ ଏହା ଅନିବାର୍ଯ୍ୟ। ଏଇ ତ ଆମେ ଯଜ୍ଞ ମଣ୍ଡପର ନିକଟବର୍ତ୍ତୀ ହୋଇ ଆସୁଛେ, ତେବେ ଏଇ ପାବଚ ଶ୍ରେଣୀ ଦେଇ ନିମ୍ନକୁ ଓହ୍ଲେଇ ଆସ।
2: ମହାଭାଗ, ଆମେ ଏବେ କେଉଁ ସ୍ଥାନକୁ ଯାଉଛେ?
1: ନିମ୍ନରେ ଥିବା ଏକ ନିର୍ଝରଣୀ କୂଳକୁ, ସେଠାରେ ପଦଧୌତ କରି ଆନନ୍ଦାଶ୍ରମକୁ ଯାତ୍ରା କରିବା। ଆସ ଆସ ଆସ ଅଂଶୁମାନ, ଏ ପ୍ରସ୍ତର ଚଟାଣ ଉପରେ ଠିଆ ହୋଇ ପଦଧୌତ କର।
2: ତାହା ହିଁ ତ କରୁଛି ମହାଭାଗ।
1: ହଁ, ଏଥର ଏଇ ପାବଚ ଶ୍ରେଣୀ ଦେଇ ଉପରକୁ ଉଠ। ସ୍ୱାମୀଜୀଙ୍କ ବିଶ୍ରାମସ୍ଥଳକୁ ଏହା ଏକ ସଂକ୍ଷିପ୍ତ ପଥ। ଏଇ ତ ଆମେ ପ୍ରାୟ ଆନନ୍ଦାଶ୍ରମର ଶୀର୍ଷ ପାବର୍ଚ୍ଚକୁ ଉଠିଲେ।

0: ଏବେ କିନ୍ତୁ ସମ୍ଭ୍ରମତା ରକ୍ଷା କରିବାକୁ ହବ ଅଂଶମାନ।
1: ହଁ ମହାଭାଗ।
0: ତୁମ ବାମ ପାର୍ଶ୍ୱକୁ ଚାହାନ୍ତୁ ଅଂଶମାନ, ବାମ ପାର୍ଶ୍ୱକୁ।
1: ହଁ।
0: ଦୂରସ୍ଥ ଗହଳ ବଟବୃକ୍ଷ ନିମ୍ନ ଦେଶରେ ଥିବା ସେଇ ଗୋଲେଇ ପିଣ୍ଡିକୁ ଦେଖୁଛ ନା?
1: ହଁ ହଁ।
0: ସେଇ ଯେଉଁ ଆଧ୍ୟାତ୍ମ ଦିବ୍ୟ ପୁରୁଷଙ୍କୁ ମଣିମୁଦ୍ରାରେ ବସିବାର ଦେଖୁଛ, ସେ ହିଁ ସ୍ୱାମୀ ଅଦୈତାନନ୍ଦ।
1: ଆହ, କି ତେଜଯୁକ୍ତ ଶ୍ମଶୃଳ ସ୍ୱର୍ଣ୍ଣାଭ ଶରୀରର ଦିବ୍ୟ ପୁରୁଷ।
0: ଏବେ ଦକ୍ଷିଣ ପାର୍ଶ୍ୱକୁ ଲକ୍ଷ୍ୟ କର, ସମ୍ମୁଖସ୍ଥ ବିଶାଳ ଚନ୍ଦନ ବୃକ୍ଷକୁ ଅତିକ୍ରମ କଲେ ଯାଇ ସ୍ୱାମୀଜୀଙ୍କ ଦିବ୍ୟ ଦୃଷ୍ଟି ଆମ ଉପରେ ନିବଦ୍ଧ ହେବ। କିନ୍ତୁ ସାବଧାନ ସମାନ, ତୁମର ଅଶୁଦ୍ଧି ଲକ୍ଷଣ ଯେପରି ପ୍ରକାଶ ନ ପାଏ।
1: ମୁଁ ସମଗ୍ର ପ୍ରସଙ୍ଗ ପ୍ରତି ସଚେତନ ମହାଭାଗ।
0: ଏଇତ ସ୍ୱାମୀଜୀଙ୍କ ଦୃଷ୍ଟି ଆମ ଉପରେ ନିବଦ୍ଧ ହେଲା, ଆସ ଆସ ଅଂଶୁମାନ, ଆମେ ତାଙ୍କୁ ଭକ୍ତିପୂତ ଶାସ୍ତାଙ୍ଗ ପ୍ରଣିପାତ କରିବା।
2: ପ୍ରଣାମ ଧରନ୍ତୁ ସ୍ୱାମୀଜୀ।
3: ଆୟୁଷ୍ମାନ ଭବ, ହରି ଓମ ତତ୍ସତ୍।
0: ଏଇ ସେ ଆଗନ୍ତୁକ ଯୁବକ ସ୍ୱାମୀଜୀ।
3: ଓ ବତ୍ସ, ତୁମେ, ତୁମର ପିତୃଦତ୍ତ ନାମ?
1: ଅଂଶୁମାନ ପଟ୍ଟନାୟକ।
3: ଆମ ଦିବ୍ୟ ସମାଜ ପାଇଁ ତୁମର ଶେଷୋକ୍ତ ନାମଟି ଆଉ ଅନାବଶ୍ୟକ। ଆଚ୍ଛା, ତୁମର ମୁଖ୍ୟ କର୍ମ?
1: ସାହିତ୍ୟ ରଚନା ଏବଂ ଗବେଷଣା।
3: ଗବେଷଣାର ପ୍ରସଙ୍ଗ?
1: ଏହି ପୃଥିବୀରେ ପୁରାତନ ଏବଂ ନୂତନ ବିକଶିତ ସମାଜ ସମ୍ପର୍କୀୟ ଏକ ତୁଳନାତ୍ମକ ଅନୁଶୀଳନ, ବିଶେଷ କରି ଏହି ଦ୍ୱୀପରାଜ୍ୟର ଜୀବନଶୈଳୀର ସ୍ୱତନ୍ତ୍ର ଅନୁଶୀଳନ।
3: କିନ୍ତୁ ବତ୍ସ,
1: ପ୍ରକାଶ କରନ୍ତୁ ସ୍ୱାମୀଜୀ।
3: ସମ୍ଭବତଃ ତୁମକୁ ତାହା ଆଘାତ ଦେଇପାରେ।
1: ଆଘାତ?
3: ଆମ ଅମରାବତୀ ଦ୍ୱୀପରାଜ୍ୟର ଦିବ୍ୟ ସମାଜ ଯେହେତୁ ପ୍ରଚାର ରହିତ, ସେହେତୁ
1: ଅଟକି କଲେ ଯେ ଅବ୍ୟକ୍ତ ବ୍ୟକ୍ତ ହେବା ପରେ ଏକ ପରିବର୍ତ୍ତିତ ଦିଗର ଉନ୍ମୋଚନ ହୋଇପାରେ ସ୍ୱାମୀଜୀ।
3: ବତ୍ସ, ତୁମକୁ ନିରାଶ ହେବା ପୂର୍ବକ ତୁମ ପିତୃରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବାକୁ ହେବ।
1: ନା ନା ସ୍ୱାମୀଜୀ, ନା। ମାନବ କଲ୍ୟାଣ ପାଇଁ ଦିବ୍ୟ ଚେତନା, ଦିବ୍ୟ ସମାଜର ଆହୁରି ଆହୁରି ବିକାଶ ଏବଂ ଗବେଷଣାର ଆବଶ୍ୟକ ରହିଛି।
3: ଅବଶ୍ୟ, ମୁଁ ତୁମ ଅନ୍ତରସ୍ଥ ସୁମହତ ଆକାଂକ୍ଷାକୁ ବେଶ ସନ୍ଦର୍ଶନ କରିପାରୁଛି। ହେଲେ ଯୁବକ, ତୁମେ କ'ଣ ଆମ ସର୍ତ୍ତ ପାଳନ କରିପାରିବ?
1: ହଁ ସ୍ୱାମୀଜୀ, ହଁ।
3: ଏହା ଯଦି ଭୀଷଣ ନିଷ୍ଠୁର ହୁଏ?
1: ପାରିବି।
3: କିନ୍ତୁ ତୁମେ ଏ ପ୍ରକାର ଅଗ୍ନି ପରୀକ୍ଷାକୁ ପ୍ରବେଶ କରିବ ବା କାହିଁକି?
1: ସ୍ୱାମୀଜୀ, ଆପଣଙ୍କର ଏହି ଦିବ୍ୟ ସମାଜରେ ଗୋଟିଏ ଦିନରେ ଅବସ୍ଥାନ ମଧ୍ୟରେ ମୁଁ ଏହାର ବୈଦିକ ଜୀବନଧାରାରେ ବିଶେଷ ପ୍ରଭାବିତ।
3: ତେବେ ତୁମେ ଚରମ ତ୍ୟାଗ ସ୍ୱୀକାର କରିପାରିବ ବତ୍ସ?
1: କ'ଣ କହିଲେ, ଚରମ ତ୍ୟାଗ?
3: ହଁ ହଁ, ତ୍ୟାଗ ପାରିବ ତୁମେ ବତ୍ସ?
1: ହଁ ହଁ ହଁ, ମୁଁ ପାରିବି ସ୍ୱାମୀଜୀ, ମୁଁ ପାରିବି, ମୁଁ ନିଶ୍ଚୟ ପାରିବି। ମୋତେ ଆପଣଙ୍କର ଏ ଦିବ୍ୟ ସମାଜ ପ୍ରଲୁବ୍ଧ କରିଛି, ମୁଁ ପାରିବି ସ୍ୱାମୀଜୀ।
3: ତୁମକୁ ଯଦି ତୁମ ବାହ୍ୟ ଜନପଦକୁ ଭୁଲି ଯିବାକୁ କୁହାଯାଏ?
1: କ'ଣ କହିଲେ, ବାହ୍ୟ ଜନପଦକୁ?
3: ହଁ, ଏ ଦିବ୍ୟ ସମାଜର ଗବେଷଣାଧିକାର ପ୍ରତିବଦଳରେ ତୁମକୁ ତୁମର ମାତୃଭୂମି ପ୍ରତ୍ୟାବର୍ତ୍ତନ ନିଷିଦ୍ଧ।
1: ନିଷିଦ୍ଧ? କିନ୍ତୁ ଏହାର ସମୟ ସୀମା?
3: ସାରା ଜୀବନ ପାଇଁ।
1: ତାମାନେ ମୋର ପିତା ମାତା ସମାଜ,
3: ସେମାନଙ୍କୁ ତୁମେ ଚିରଦିନ ପାଇଁ ଭୁଲିଯିବାକୁ ହେବ। ପାରିବ, ପାରିବ ତୁମେ ବତ୍ସ?
1: ମୁଁ ପାରିବି ସ୍ୱାମୀଜୀ, ପାରିବି। ମୁଁ ଅମରାବତୀ ଦିବ୍ୟ ସମାଜର ତାତ୍ତ୍ୱିକ ଅନୁଶୀଳନ କରିବି। ମୁଁ ଆମ ବାହ୍ୟ ଜନପଦର ସୈତାନୀ ସମାଜରେ ନିଜକୁ ଓ ପାପପଙ୍କିଳ କରିବାକୁ ଦେବିନି। ମୁଁ ପାରିବି ସ୍ୱାମୀଜୀ, ମୁଁ ପାରିବି। ହଁ ହଁ, ମୁଁ ପାରିବି।
3: ତୁମ ଜିଜ୍ଞାସାର, ତୁମ ମହାନୁଭବର ଜୟ ହେଇଛି ବତ୍ସ।
1: ସ୍ୱାମୀଜୀ।
3: ବଜ୍ରବାହୁ
0: ସ୍ୱାମୀଜୀ,
3: ଆମ ଦିବ୍ୟ ସମାଜର ପ୍ରତି ଗ୍ରାମମଣ୍ଡଳର ଗ୍ରାମ ମୁଖ୍ୟଙ୍କୁ ଅଂଶୁମାନର ଏହି ମହତ ଆକାଂକ୍ଷା ଜଣାଇ ଦିଅ। ସେମାନଙ୍କ ପାଖକୁ ମୋ ଆଦେଶ ପ୍ରେରଣ କର, ଗବେଷଣା କାଳରେ ସେ ଯେପରି ସମସ୍ତ ସହଯୋଗ ପ୍ରାପ୍ତ ହୁଅନ୍ତି
0: ତାହା ହିଁ ଅବିଳମ୍ବେ ପାଳିତ ହେବ ସ୍ୱାମୀଜୀ।
3: ହଁ ଶୁଣ ବଜ୍ରବାହୁ, ଅଂଶୁମାନ ତୁମର ଓ ତୁମ କନ୍ୟା ବସୁନ୍ଧରାର ତତ୍ତ୍ୱାବଧାନରେ ପଳାସପଲ୍ଲୀ ଅତିଥିଶାଳାରେ ଅତିଥି ଭାବେ ଅନ୍ତତ 6 ମାସ ପାଇଁ ଅବସ୍ଥାନ କରିବେ।
0: ତାହା ତ ଆମର ପରମ ସୌଭାଗ୍ୟ ସ୍ୱାମୀଜୀ।
3: କିନ୍ତୁ ଗୋଟିଏ କଥା ଅଂଶୁମାନ,
1: ପ୍ରକାଶ କରନ୍ତୁ ସ୍ୱାମୀଜୀ।
3: ତୁମେ ଏ ଦିବ୍ୟ ସମାଜର ଆଚାର ସଂହିତା ପଠନ ପୂର୍ବକ ସମସ୍ତ ଶାଳୀନତା ସମ୍ଭ୍ରମତା ରକ୍ଷା କରିବ, ଅନ୍ୟଥା ତୁମକୁ ଚରମ ଶାସ୍ତି ଭୋଗିବାକୁ ପଡ଼ିବ ଅଂଶୁମାନ।
1: ସେଥିପାଇଁ ମୁଁ ତ ଅଙ୍ଗୀକାରବଦ୍ଧ ସ୍ୱାମୀଜୀ।

0: ମାନେ ଏବେ ପଳାଶ ପଲ୍ଲୀ ଯାତ୍ରା କର।
1: ପ୍ରଣାମ ସ୍ୱାମୀଜୀ।
0: ହରି ଓମ ତତ୍ସତ୍। କିଏ କିଏ ଏଇ ଯୁବକ? ତାର ମନଲୋଭା କଥା ମୋ ହୃଦୟକୁ ସ୍ପର୍ଶ କରେ କାହିଁକି। ମୁଁ ତ ବାସ୍ତବତାକୁ ବହୁ ପଛରେ ଛାଡ଼ି ଦେଇ ଆସିଛି। ଲିପୁ, ଅରୁନ୍ଧତୀ, ସଭିଏ ମୋର ଅତୀତ। ଅତୀତକୁ ରୋମନ୍ଥନ କରି ଲାଭ କଣ? ଅରୁନ୍ଧତୀ, ଅରୁନ୍ଧତୀ, ଅରୁନ୍ଧତୀ,
2: ମୋର ଚିଠି ପାଇ କାନ୍ଦିବନି ସ୍ୱାମୀ, ମୋର ପ୍ରଣାମ ନେବ। ମୁଁ ଜାଣେ ତମେ ଆଜି ଆସିବ, ଏ କଥା ବି ଜାଣେ ତୁମ ଟ୍ରେନ୍ ଷ୍ଟେସନରେ ପହଞ୍ଚିବ ଠିକ ରାତି 1:30। କିନ୍ତୁ ତୁମେ ଆସିଲା ବେଳକୁ ହୁଏତ ମୁଁ ନଥିବି। ତୁମେ ଚାଲିଗଲ, ମୋତେ ଏକୁଟିଆ ଛାଡ଼ି ଚାଲିଗଲ। ଠିକ ତ ପରଦିନ ଠାରୁ ତମ ବାପା ବୋଉଙ୍କ ମୋ ଉପରେ ଅମାନସିକ ଅତ୍ୟାଚାର ଆରମ୍ଭ ହୋଇଗଲା। ତାପରେ
3: ବୋହୁ,
4: ଭାତ ଗାଳି ଦେଇ ଯାଉଛି ବାପା।
3: ନା, ତୁମେ ଯେତେ ଶୀଘ୍ର ପାର ଏଠିକି ଆସ।
4: ହଉ ଯାଉଛି।
2: କଣ କହୁଛନ୍ତି ବାପା?
5: ଆଲୋ, ଏତେ ଗେଲେଇ ହେଇ କଣ କହୁଛୁ ବା?
2: ଗେଲେଇ କୋଉଠି ହେଲି ବୋଉ?
5: ପୁଣି ବଢି ବଢି କଥା କହୁଛୁ? ଆଲୋ ହେ, ତୋ ଭାଗ୍ୟ ଭଲ ଲୋ, ଏ ପରିବାରକୁ ବୋହୁ ହେଇ ଆସିଛୁ, ନହେଲେ କୋଉ ପତର ଗୋଟାଳି ଘରକୁ ଯାଇଥାନ୍ତୁ।
3: ହଁ, ତାଙ୍କୁ ନିଷ୍ପତ୍ତି ଶୁଣେଇ ଦିଅ। କଲ୍ୟାଣୀ
5: ଶୁଣ ବୋହୁ, ତୋ ଶ୍ୱଶୁର ଆଉ ମୁଁ ଆସନ୍ତାକାଲି ସିମଲାକୁ ବୁଲି ଯାଉଛୁ, ଆଉ ହେଟି ଫେରିବୁ 15 ଦିନ ପରେ।
2: ବୋଉ, ମତେ ଏକୁଟିଆ ଛାଡ଼ି ଦେଇଯିବେ, ସିଏ ନାହାନ୍ତି ଆଉ ମୁଁ
5: ମଲା, ସେଥିପାଇଁ କଣ ଆମେ ଲଗା? ହଁ ଶୁଣୁ, ଆମେ ଫେରିବା ପୂର୍ବରୁ ତୋ ବାପା ପାଖରୁ ଯୌତୁକ ବାବଦ 50,000 ଟଙ୍କା ଯେମିତି ହେଲେ ଆଣିଥିବୁ।
2: ନା ବୋଉ, ଆପଣ ସେମିତି କୁହନ୍ତୁନି। ବାପାଙ୍କର ହାର୍ଟ ଅପରେସନ ପରେ ସେ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ସର୍ବଶେଷ ଜମି ଖଣ୍ଡିକକୁ ବି ଟ୍ରିଟମେଣ୍ଟ ପାଇଁ ବିକ୍ରି କରିସାରିଛନ୍ତି।
3: ନାଇଁ ନାଇଁ, ଆମେ ସେ କଥା ଜାଣିନୁ, ଆମର ଟଙ୍କା ଦରକାର।
2: ଥରେ ବୁଝିବାକୁ ଚେଷ୍ଟା କରନ୍ତୁ ବାପା।
5: ସେ କୁମ୍ଭୀର କାନ୍ଦଣାରେ କଲ୍ୟାଣୀ ଫୁଲିଯିବା ମଣିଷ ନୁହେଁ, ବୁଝିଲୁ? ହେଇଟି ଟଙ୍କା ନ ଆଣିଲେ ମୋ ପୁଅକୁ ଆଉ ଥରେ ବାହା କରେଇ ବୋହୁ ଆଣି।
2: ବୋଉ, ଏଇଟା କଣ ନ୍ୟାୟ? ବିବାହ ଘର ସମୟରେ ପୁରା ଆପଣ କହିଥିଲେ ଆମର କିଛି ଆବଶ୍ୟକ ନାହିଁ, ଯାହା ଖୁସି ଆପଣ ଆପଣଙ୍କର ଝିଅକୁ ଦେବେ, ଆମର କଣ ଅଛି?
5: ତା ମାନେ କଣ, ଖାଲି ଶାଢ଼ୀ ଖଣ୍ଡେ ପିନ୍ଧେଇ ପଠେଇଦେବେ?
2: ସବୁ ତ ଦେଇଛନ୍ତି ବୋଉ, ମୋର ଚଳିବା ପାଇଁ ଯାହା ଆବଶ୍ୟକ, ଫ୍ରିଜ, ଟିଭି, ବାସନ କୁସନ।
3: ସୁନା ଗହଣା କାହିଁ?
2: ବାପା, ଆପଣ ପୁରା ମନା କରିଥିଲେ, ପୁଣି କହୁଛନ୍ତି କ୍ୟାସ୍, ସୁନା ଗହଣା?
5: ଆଲୋ ହେ ପଡ଼ା ମୁହିଁ, ମୁହଁରେ ଜବାବ ଦଉଛୁ? ମୁହଁରେ ଜବାବ ଦଉଛୁ ନାହିଁ, ଆଲୋ ମୌନ ମୁହିଁର ଗୁଣ ତ କିଛି କମ ନୁହେଁ। ଆଜି ମାନସ ଆସୁ, ଏ ଘରେ ତୁ ରହିବୁ ନହେଲେ ମୁଁ ରହିବି।
2: ଆପଣ କାହିଁକି ଯିବେ ବୋଉ, ବରଂ ମୁଁ ଯିବି।
3: ହଁ ହଁ, ଯା ଏଇ ନେ ଘରୁ ଯା। ଦେଖ, ମୋ ମୁହଁରେ ଜବାବ ଦଉଛି?
2: ଜବାବ ଦଉନି ବାପା, ବୋହୁ କରି ଘରକୁ ଆଣିଥିଲେ, କହିଥିଲେ ବୋହୁ ତ ନୁହଁ ଆମ ଘରର ଝିଅ, ଏତେ ଶୀଘ୍ର କଣ ଭୁଲିଗଲେ ବାପା?
5: ହେ, ସେ ଶୁଖିଲା ବୋହୁ ଆମର ଦରକାର ନାହିଁ, ବୁଝିଲୁ? ତୋ ପୁଅକୁ ଧର ଆଉ ଏଠୁ ଯା। ହରେ,
2: ପୁଅକୁ ପୁଅକୁ ତ ମୁଁ ଘରୁ ଆଣି ନଥିଲି ବୋଉ, ମୁଁ ଏକା ଆସିଥିଲି, ଏକା ଯିବି। ଯଦି ପିଲାଟାକୁ ନ ରଖିବେ ଅନାଥ ଆଶ୍ରମରେ ଛାଡ଼ି ଦିଅନ୍ତୁ।
5: ହେ, ତା ବାପ ସେ ପିଲା କଥା ବୁଝିବ ମ, ଆସ ହ, ଆମେ ପୁରା ମାର୍କେଟ ଯିବା, ଆସୁନ ଭାଇ ମ।
3: ହଁ ହଁ, ଚାଲ
5: ଆସ ଆସ।
2: ଏବେ କୁହ, ଏବେ କୁହ ମାନସ, ମୁଁ କଣ କରିଥାନ୍ତି? ତମେ ବାପା ବୋଉଙ୍କ ବିରୁଦ୍ଧରେ ଯାଇପାରିବନି ଆଉ ମୋ ଘରୁ ଟଙ୍କା ଆଣିପାରିନଥାନ୍ତି। କୁହ ମାନସ, ମୁଁ କଣ କରିଥାନ୍ତି? ମୁଁ କ୍ଳାନ୍ତ ହୋଇ ପଡ଼ିଛି ମାନସ, ମୁଁ କ୍ଳାନ୍ତ ହୋଇ ପଡ଼ିଛି। ଆଉ ଏ ସଂସାରରେ ରହିବାକୁ ଇଚ୍ଛା ନାହିଁ।

0: ଅବାଖ୍ୟା ବନ୍ଦ କରିବାକୁ ଯେପରି ତୁମେ ନ ଭୁଲ।
1: ଆପଣ ନିଶ୍ଚିନ୍ତ ରୁହନ୍ତୁ ପିତା। ହଁ, ମତେ ବି କିଛି ଔଷଧ ପ୍ରସ୍ତୁତି ପାଇଁ ସନ୍ନିକଟ ଔଷଧୀୟ ବୃକ୍ଷ ଅରଣ୍ୟରୁ ଚେରମୂଳି ଚୟନ କରିବାକୁ ହବ। ଆରେ, ଏଇ ତ ଅଂଶୁମାନ। ଅଂଶୁମାନ ମୋ ଆଡ଼କୁ ଅଗ୍ରସର ହେଉଛନ୍ତି। କେଉଁ ଦିଗକୁ ଯାତ୍ରା କରିବେ ଆର୍ଯ୍ୟପୁତ୍ର?
2: ଏ ତ ଅପରାହ୍ନ ଉପଗତ। ଅତିଥିଶାଳରେ ବସି କିଛି ବିବରଣୀ ଲିପିବଦ୍ଧ ପରେ

0: କିଛି କହିଲେ କି ଆର୍ଯ୍ୟପୁତ୍ର?
1: ନା ନା,
0: ସତ କହୁଛନ୍ତି?
1: ଦେଖ ବସୁନ୍ଧରା, ସତ ନ କହିଲେ ବି ପ୍ରକାଶ କରିପାରିବିନି। ଆଚ୍ଛା ବସୁନ୍ଧରା, ଏପରି କୁଟୀର ଏବଂ ଅତିଥିଶାଳକୁ ପରିତ୍ୟାଗ କରି ବିନା ଜଗୁଆଳରେ ଯିବାଟା?
0: ଦେବ, ଆପଣ ଚୌର୍ଯ୍ୟବୃତ୍ତି କଥା ଭାବୁଛନ୍ତି ତ?
1: ହଁ,
0: ଆମ ଅମରାବତୀରେ ଏହା ଅଚିନ୍ତନୀୟ, କାରଣ ପ୍ରତି ଅଧିବାସୀ ସତ୍ସଙ୍ଗ ଓ ସଚ୍ଚିନ୍ତା ଅଭ୍ୟାସ ଦ୍ୱାରା ଆପଣଙ୍କର ଚିତ୍ତଶୁଦ୍ଧି ପ୍ରାପ୍ତ ହୋଇଛନ୍ତି। ଏଇ ତ ଆମେ ଏବେ ଔଷଧୀୟ ବୃକ୍ଷ ଉପବନର ସମୀପବର୍ତ୍ତୀ ହେଉଛେ।
1: ବାଃ, ଅନେକ ବିଶାଳ ବୃକ୍ଷରେ ପରିପୂର୍ଣ୍ଣ ଏ ଉପବନ। ସତରେ
0: ସେଇ ବିଶାଳ ତରୁମାନଙ୍କ ମଧ୍ୟରେ ଅନେକ ଅଶୋକ ବୃକ୍ଷ ଅଛନ୍ତି, ଯେଉଁଥିରେ କି ବହୁ ମୂଲ୍ୟବାନ ଔଷଧି ପ୍ରସ୍ତୁତ ହୋଇଥାଏ।
1: ଆଚ୍ଛା ବସୁନ୍ଧରା, ଏଇ ବାମପାର୍ଶ୍ୱସ୍ଥ ବୃକ୍ଷମାନଙ୍କର କଣ ପ୍ରକାରଭେଦ ହେଇପାରେ?
0: ସେଥିରେ ଅନେକ ତ୍ରିଫଳା ଯଥା ହରିଡ଼ା, ବାହାଡ଼ା ଓ ଅଁଳା ଗଛ ରହିଛନ୍ତି। ଏମାନେ ଶରୀରସ୍ଥ ରୋଗର ମୁଖ୍ୟ ହେତୁ ବାତ, ପିତ ଓ କଫନାଶକ।
1: ଆଚ୍ଛା, ଆରେ ବସୁନ୍ଧରା, ଏଇ ଦେଖ ଆକାଶରେ କଳା ବାଦଲ ଘୁଟି ଆସିଲାଣି।
0: ଆରେ ଟିକେ ଅପେକ୍ଷା କରନ୍ତୁ, ମୁଁ ରକ୍ତଚନ୍ଦନ ବୃକ୍ଷର କିଛି ଚେରମୂଳି ସଂଗ୍ରହ କରି ଆଜିର ଚୟନ କାର୍ଯ୍ୟ ସମ୍ପନ୍ନ କରିବି, ତାପରେ କୁଟୀରକୁ ପ୍ରତ୍ୟାବର୍ତ୍ତନ କରିବା।
1: ହେଲେ ଦେଖ ବସୁନ୍ଧରା, ବୁଦା ଗହଳି ଖୁବ୍ ଘଞ୍ଚ ଦେଖାଯାଉଛି, ସାବଧାନରେ ପ୍ରବେଶ କରିବ।
0: ନା ଆର୍ଯ୍ୟପୁତ୍ର, ଆପଣ ଶଙ୍କାମୁକ୍ତ ରୁହନ୍ତୁ।

0: କି ଭୟଙ୍କର ସର୍ପ ଆର୍ଯ୍ୟପୁତ୍ର ଆର୍ଯ୍ୟପୁତ୍ର
1: ବସୁନ୍ଧରା ବସୁନ୍ଧରା ବସୁନ୍ଧରା
0: ଆର୍ଯ୍ୟପୁତ୍ର
1: କଣ ହେଇଛି କଣ
0: ସେଠି କି ଭୟଙ୍କର ସର୍ପ
1: ବସୁନ୍ଧରା ଶିଳସିଦ୍ଧ ଡାକୁଛନ୍ତି ଆରେ ତମ ତାକୁ ବନ୍ଧନମୁକ୍ତ କର ବସୁନ୍ଧରା ଛାଡ଼ ମୋତେ ବସୁନ୍ଧରା
0: କ୍ଷମା କରିବେ ଆର୍ଯ୍ୟପୁତ୍ର ମୁଁ ଭୟ ପାଇଯାଇଥିଲି
1: ବସୁନ୍ଧରା ଭୟ ନ ପାଇ ଏଇଟା କଣ ସମ୍ଭବ ନୁହେଁ ନା ଆରେ କିଛି ଉତ୍ତର ଦେଲନି ଯେ

0: ଶୀଳସିଦ୍ଧ, ଏଇତ ମୋ ଗୋ ସେବାରେ ବ୍ୟସ୍ତ। ଆଉ କିଛି ସତ୍ୟତାର ଉପନୀତ ହେଲେ କି?
1: ହଁ, ଗତକାଲି ଅଂଶୁମାନଙ୍କ ଗ୍ରାମ୍ୟ ମଣ୍ଡଳ ଭ୍ରମଣ କାଳରେ ଏକ ଯନ୍ତ୍ର ବ୍ୟବହାର କରୁଥିବାର ଗୁପ୍ତଚର ସମ୍ବାଦ ମିଳିଛି।
0: ଯନ୍ତ୍ର?
1: ହଁ, ସେଥିରେ କୁଆଡ଼େ ବାର୍ତ୍ତାଳାପ ସବୁ ଲିପିବଦ୍ଧ ହୋଇ ପରବର୍ତ୍ତୀ ସମୟରେ ଜୀବନ୍ତ ଭାବରେ ଶୁଣାଯାଇପାରିବ।
0: ତେବେ କ'ଣ ସ୍ୱାମୀଜୀଙ୍କ ଭବିଷ୍ୟତବାଣୀ ସତ୍ୟ? ଅଂଶୁମାନ ଯେ ବାହ୍ୟ ଜନପଦର ଜଣେ ଅଧିବାସୀ।
1: ଏଇ ଯେ ବସୁନ୍ଧରା ଆସୁଛନ୍ତି।
2: ପିତା, ମୁଁ ଗୋମାତାଙ୍କ ତୃଣ ସେବା କରାଉଛି, ଆପଣ ସୀମା ସୁରକ୍ଷାର ଅନୁଧ୍ୟାନ ପ୍ରକୋଷ୍ଠକୁ ଯାତ୍ରା କରିପାରନ୍ତି।
0: ଶୀଳସିଦ୍ଧ, ଏବେ ଆନନ୍ଦାଶ୍ରମକୁ ଯାତ୍ରା କରିବା ଏବଂ ତାପରେ ସୀମା ସୁରକ୍ଷା ଅନୁଧ୍ୟାନ ପ୍ରକୋଷ୍ଠକୁ।
2: ପିତା, ପୂର୍ବରୁ ତ ଆପଣ ସୀମା ସୁରକ୍ଷା ଅନୁଧ୍ୟାନ ପ୍ରକୋଷ୍ଠକୁ ଯାତ୍ରା କରିବାକୁ ବିଶେଷ କାରଣ ଦର୍ଶାଉଥିଲେ।
0: ହଁ, କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ। ଆଚ୍ଛା, ତୁଥାମା, ମୁଁ ଆସୁଛି, ଆସ ଶୀଳସିଦ୍ଧ।
2: କଣ ହେଇଛି ପିତାଙ୍କର? ସେ ଯେ ମୋ ପାଖରେ କିଛି ତଥ୍ୟ ଗୁପ୍ତ ରଖିବା ଭଳି ମନେ ହୁଏ। ଖାଲି ସେତିକି ନୁହେଁ, ଶୀଳସିଦ୍ଧ ମଧ୍ୟ ଏକ ଭିନ୍ନ ଆଖିରେ ଚାହୁଁଛନ୍ତି ମୋତେ। ତା ମାନେ ସେଦିନ ଔଷଧ ବୃକ୍ଷ ଉପବନରେ ଅଂଶୁମାନ ଏବଂ ମୋତେ ଦେଖି ଶୀଳସିଦ୍ଧ ହୁଏତ ପିତାଙ୍କୁ କିଛି ତଥ୍ୟ ଦେଇଛନ୍ତି ନିଶ୍ଚୟ। ଆମ ଦୁହିଁଙ୍କର ତ ଏହା ସ୍ୱତଃସ୍ଫୂର୍ତ୍ତ ଶାରୀରିକ ଆକର୍ଷଣ ନଥିଲା, ଏହାର ହେତୁ ଯେ ସର୍ପଭୟର କ୍ଷଣିକ ଆତଙ୍କ। ସେଇଥିପାଇଁ ଅଂଶୁମାନଙ୍କୁ ଦ୍ୱୀପରାଜ୍ୟର ଆଚାର ସଂହିତା ଅମାନ୍ୟ କରି ଦଣ୍ଡାଦେଶ କରିବା ଖୁବ୍ ଅନ୍ୟାୟ।
3: ସତ କହୁଛ ବସୁନ୍ଧରା? ତମ ଦୁଇ ଜଣଙ୍କର ଏହା ସ୍ୱତଃସ୍ଫୂର୍ତ୍ତ ଶାରୀରିକ ଆକର୍ଷଣ ନଥିଲା? ନା।
2: ଆର୍ଯ୍ୟପୁତ୍ର, ଆପଣଙ୍କ ପାଇଁ ଆହାର ଆଣିଛି, ଭୋଜନ କରିବା ହୁଅନ୍ତୁ।
4: ନାଇଁ ବସୁନ୍ଧରା, ତମେ ତାହା ଫେରାଇ ନିଅ, ମୋତେ ଆଜି ବି କ୍ଷୁଧା ନାହିଁ।
2: ଏ କ'ଣ କହୁଛନ୍ତି ଦେବ, ଗତ ଦୁଇ ଦିନ ଧରି ଆହାର ଫେରାଇ ଦେଉଛନ୍ତି।
4: ଦେଖ ବସୁନ୍ଧରା, ଯେଉଁଠି ଚିତ ଅସ୍ଥିର ସେଠାରେ କ୍ଷୁଧା ବା ଆସିବ କୋଉଠୁ?
2: ଦେବ, ଆପଣଙ୍କର ଏ ଚିତ ଚାଞ୍ଚଲ୍ୟ ଅବସ୍ଥା ତ ଗତ କେଇ ଦିନ ଠାରୁ ଖୁବ୍ ସ୍ପଷ୍ଟ।
4: କିଏ ତେବେ ଏ ସ୍ୱାମୀ ଅଦ୍ୱୈତାନନ୍ଦ? କାହିଁକି ସେ ଏକ ଶିଶୁର କ୍ରନ୍ଦନ ଧ୍ୱନିରୁ ବାରମ୍ବାର ଅଚେତନ ହେଉଛନ୍ତି?
2: ଦେବ, ଆଧ୍ୟାତ୍ମ ପୁରୁଷଙ୍କୁ ତାଙ୍କ ବ୍ୟକ୍ତିଗତ ଘଟଣା ପୂଛା କରିବାଟା।
4: ଦେଖ ବସୁନ୍ଧରା, ମୁଁ ବି ଗତ କିଛି ଦିନ ହେବ ସ୍ୱାମୀଜୀଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରିଥିଲି, ସେ କିନ୍ତୁ ବଡ଼ ଦ୍ୱିଧା ଏବଂ ଦ୍ୱନ୍ଦ୍ୱରେ ଝୁଲି ରହି ମୋତେ ଏହାର ଉତ୍ତର ପାଇଁ ଆସନ୍ତା ଶୁକ୍ଳ ଚତୁର୍ଦ୍ଦଶୀ ତିଥିକୁ ଅପେକ୍ଷା କରିବାକୁ କହିଛନ୍ତି।
2: ଦେବ, ଏ ପ୍ରସଙ୍ଗ ଜାଣିବାକୁ ଆପଣ ଯେ ଏତେ ଉଦ୍ବିଗ୍ନ କାହିଁକି?
4: ବସୁନ୍ଧରା, ମୋ ପରିବାରର ଝାପ୍ସା ଇତିହାସରେ ହୁଏତ ସ୍ୱାମୀଜୀ ଏକ କେନ୍ଦ୍ରବିନ୍ଦୁ ହୋଇପାରନ୍ତି।
2: ଆର୍ଯ୍ୟପୁତ୍ର!
4: ହଁ ବସୁନ୍ଧରା, ମୋ ବାଲ୍ୟ ଜୀବନ ଯେତିକି ତାତ୍ପର୍ଯ୍ୟପୂର୍ଣ୍ଣ ନୁହେଁ, ମୋ ପିତାଙ୍କ ବାଲ୍ୟ ଜୀବନ ତାଠାରୁ ଭୀଷଣ ରହସ୍ୟମୟ। ଏବେ ତୁମେ କୁହତ ବସୁନ୍ଧରା, କୋଉ ସନ୍ତାନ ନିଜର ବଂଶ ଇତିହାସ ଜାଣିବାକୁ ଇଚ୍ଛା ନ କରେ?
2: ପ୍ରାଣୀ ମାତ୍ରକେ ଏହା ତ ଏକ ସହଜାତ ପ୍ରବୃତ୍ତି। ଦେବ,
4: ଶୁଣ ବସୁନ୍ଧରା, ମୋ ପିତା ଏକ ଅନାଥାଶ୍ରମର ପାଳିତ ପୁତ୍ର ଥିଲେ। ବନ୍ଧୁମାନେ ମୋତେ ଯେବେ ମୋ ବଂଶ ବୃତ୍ତାନ୍ତ ପଚାରନ୍ତି, ମୋ ମନରେ ଏକ ଝଡ଼ ମୁଣ୍ଡ ଟେକେ। ମୁଁ ମୋର ପିତାଙ୍କୁ ଆମ ବଂଶ ଇତିହାସ କଥା ପଚାରିଲେ ସେ କୁହନ୍ତି, ଅନାଥାଶ୍ରମର ବିବରଣୀ ପୁସ୍ତକ ମଧ୍ୟ ତାଙ୍କ ପାଇଁ ଏକ ଶୂନ୍ୟ ଭର୍ତ୍ତ।
2: ପ୍ରସଙ୍ଗଟି ଖୁବ୍ ଅସ୍ୱାଭାବିକ ବୋଧ ହେଉଛି ଦେବ, ତେବେ।
4: ନା ନାଇଁ ବସୁନ୍ଧରା, ଜାଣିବାର ଉପାୟ କିଛି ବି ନଥିଲା। ମୋର ପିତାମହ କୁଆଡ଼େ ମୋ ପିତାଙ୍କୁ ସଦ୍ୟ ଶିଶୁ ଅବସ୍ଥାରେ ଫାଦର ଜୋସେଫଙ୍କ ଅନାଥାଶ୍ରମରେ ଛାଡ଼ିଦେଇ ଯେ ଅନ୍ତର୍ଦ୍ଧାନ ହୋଇଗଲେ, ଆଉ ଫେରିଲେନି। ଏଯାଏ ବି ସେ ଏକ ରହସ୍ୟମୟ ନାୟକ ହୋଇ ଆମ ପାଖରେ ରହିଯାଇଛନ୍ତି। ଆମ ମୂଳ ଭୂଖଣ୍ଡରେ ମୁଁ ତାଙ୍କର ଅନେକ ଅନୁସନ୍ଧାନ କରିଛି,

0: ଶିଶୁର କ୍ରନ୍ଦନ ଧ୍ୱନିରେ କାହିଁକି ଆପଣ ଅଚେତନ ହୁଅନ୍ତି? କୁହନ୍ତୁ ସ୍ୱାମୀଜୀ, ଆପଣ ଲୋତକ ବର୍ଷଣ କରୁଛନ୍ତି, କିନ୍ତୁ କାହିଁକି? ଫାଦର, ଇଏ କଣ? ଆପଣ ବି ନିରବ, କଣ ହେଇଛି ଆପଣଙ୍କର? ତାହେଲେ କିଏ ମୋର ଜେଜେ? ନିଜ ଇତିହାସର ସନ୍ଧାନରେ ଆସି ଆସି ଏଠାରେ ଯେ ମୁଁ ବନ୍ଦୀ, ଥରେ ମୋତେ ପରିଚୟ, ମୋର ଆତ୍ମ ପରିଚୟ ଦେବାର ଗୌରବ ଦାନ କରନ୍ତୁ ଫାଦର। କିଏ ମୋର ଜେଜେ ବାପା? କୁହନ୍ତୁ ଫାଦର, ପ୍ଲିଜ ପ୍ଲିଜ।
1: ଅଂଶୁମାନ, ତୁମେ ତୁମ ପିତାମହଙ୍କୁ ଖୋଜୁଥିଲ ନା?
0: ହଁ ଫାଦର। କାହାନ୍ତି ସେ? ତାଙ୍କର ଠିକଣା କଣ?
1: ଏଇ ତ ହେଇ ସେ ତୁମ ଆଗରେ ଧ୍ୟାନ ମୁଦ୍ରାରେ ବସିଛନ୍ତି।
0: କଣ କହିଲ ଫାଦର? ସ୍ୱାମୀ ଅଦ୍ୱୈତାନନ୍ଦ ମୋର ପିତାମହ?
1: ହଁ ହଁ ସୁମାନ, ହଁ। ଅତୀତର ଦର୍ଶନ ଶାସ୍ତ୍ରର ଅଧ୍ୟାପକ ମାନସ ଦାସ ଏବଂ ଏବେର ବୃଦ୍ଧ ସ୍ୱାମୀ ଅଦ୍ୱୈତାନନ୍ଦ, ଅମରାବତୀ ଦ୍ୱୀପ ରାଜ୍ୟ ଦିବ୍ୟ ସମାଜର ସ୍ରଷ୍ଟା ପୁରୁଷ, ତୁମର ପିତାମହ, ଜେଜେ।
2: ମୋ ଛାତି, ମୋ ମସ୍ତକ।
3: ଦୀପର ପ୍ରମୁଖ ଆୟୁର୍ବେଦାଚାର୍ଯ୍ୟଙ୍କୁ ଆହ୍ୱାନ କର।
2: ନା ନା ବଜ୍ରବାହୁ, ଉର୍ଦ୍ଧରୁ ପରମ ପିତାଙ୍କର ଡାକରା ଆସିଲାଣି। ମୋ ଦିବ୍ୟ ସମାଜ ଅମରାବତୀ ଏବେ ଦୀର୍ଘ ପରୀକ୍ଷାରେ ଉତ୍ତୀର୍ଣ୍ଣ। ତୁମକୁ ମୋର ଏଇ ଶେଷ ଆଶୀର୍ବାଚନ ବଜ୍ରବାହୁ।
4: ସ୍ୱାମୀଜୀ,
2: ଦ୍ୱୀପ ରାଜ୍ୟର ଆମ ବୈଦିକ ସଂସ୍କୃତିକୁ ବାହ୍ୟ ଜନପଦର ଯାନ୍ତ୍ରିକ ଚାକଚକ୍ୟ ତଳେ କେବେ ବି ତମେ ଚାପି ଦେବନି। ଏହାର ତାତ୍ତ୍ୱିକ ମୂଲ୍ୟବୋଧର ସ୍ୱର୍ଗୀୟତା କୁତ୍ରପି ନା ନା କୁତ୍ରପି ଉପଲବ୍ଧ ହେବାକୁ ଦେବନି। ମୋ ମସ୍ତକ, ମୋ ଛାତି। ଅଂଶୁମାନ, ମୋର ସମୟ ଉପସ୍ଥିତ। ତମେ ମୋ ଦ୍ୱୀପ ରାଜ୍ୟର ଅଧିବାସୀ ହେଇ ଦିବ୍ୟ ଜୀବନ ଯାପନ କରିବ।
1: ଯାତ୍ରୀ ସ୍ୱାମୀଜୀ, ଲେଟ୍ ହିଜ୍ ସୋଲ୍ ରେଷ୍ଟ ଇନ୍ ପିସ୍। ଅଂଶୁମାନ, ତୁମେ ମୋ ସହିତ ଯିବ ପରା? ଶୀଘ୍ର ସ୍ୱାମୀଜୀଙ୍କୁ ସମାଧିସ୍ଥ କରିବାର ବ୍ୟବସ୍ଥା କର।
5: ନା ଦିବ୍ୟାତ୍ମା, ଆର୍ଯ୍ୟପୁତ୍ର ତାହା କରିପାରିବେନି। ଏହା ସତ୍ୟର, ସର୍ତ୍ତର, ସ୍ୱାମୀଜୀଙ୍କୁ ତୁମ ଅଙ୍ଗୀକାରର ଏବଂ ସର୍ବୋପରି ତାଙ୍କ ଶେଷ ଇଚ୍ଛାର ଏକ ଚରମ ଉଲ୍ଲଂଘନ ହେବ।
1: ଅଂଶୁମାନ, ତୁମେ କଣ ଏଇ ପୂର୍ଣ୍ଣ ବିକଶିତ ଅମରାବତୀରେ ରହିଯିବ? ଅଥଚ ଆମ ବାହ୍ୟ ଜନପଦର ସାଂସ୍କୃତିକ ପ୍ରଦୂଷଣକୁ, ରୁଚିର ପ୍ରଦୂଷଣକୁ, ମାନବିକ ଉଚ୍ଚ ମୂଲ୍ୟବୋଧର ପ୍ରଦୂଷଣକୁ ରୋକି ତା ମଧ୍ୟରେ ଏଇ ଦିବ୍ୟ ଅମରାବତୀତ୍ୱ ପ୍ରଦାନ କରିବାର ସାମାନ୍ୟ ପ୍ରଚେଷ୍ଟା ବି ତୁମେ କରିବନି?
5: ନା ଦିବ୍ୟାତ୍ମା, ଆର୍ଯ୍ୟପୁତ୍ରଙ୍କୁ ଏକ ଉଲ୍ଲଂଘନର ପାପ ସମୁଦ୍ରକୁ ନିକ୍ଷେପ କରନ୍ତୁନି, ନିକ୍ଷେପ କରନ୍ତୁନି ଆପଣ।
1: ଦେଖ ଅଂଶୁମାନ, ଏଇ ଅମରାବତୀ ଯେ ସ୍ୱାମୀଜୀଙ୍କ ଦିବ୍ୟ ସ୍ପର୍ଶରେ ସ୍ୱର୍ଗର ଅମରାବତୀରେ ପରିଣତ ହେଇସାରିଛି, ତୁମର ଏଠାରେ ରହିବା ନିଷ୍ପ୍ରୟୋଜନ। ବରଂ ତୁମେ ଆସ ଆମ ମୁଖ୍ୟ ଜନପଦକୁ। ଉଗ୍ର ଆଧୁନିକତା ନାମରେ ମାଡ଼ି ଆସୁଥିବା ଚରମ ଅସଭ୍ୟତାର, ଅଶ୍ଳୀଳତାର, ବର୍ବରତାର କାଳଚକ୍ର ମଧ୍ୟରୁ ଉଦ୍ଧାର କରିବାର ଏକ ପ୍ରଯତ୍ନ କରିବା।
5: ଆର୍ଯ୍ୟପୁତ୍ର, ମତେ ଏକାକୀ କରି ଆପଣ ଯାଇପାରିବେନି।
0: ନାଇଁ ବସୁନ୍ଧରା, ନାଇଁ, କ୍ଷଣିକ ପାଇଁ ହେଲେ ବି ତମର ଆତ୍ମୀୟତା ମୋର ଚିରସ୍ମରଣୀୟ ହୋଇ ରହିବ।
5: ଆପଣ ଏକ ଉଲ୍ଲଂଘନର ପାପ ଅର୍ଜନ କରନ୍ତୁନି ଆର୍ଯ୍ୟପୁତ୍ର।
0: ବସୁନ୍ଧରା, ତମ ଆକ୍ଷେପର ଉଲ୍ଲଂଘନ ଜନିତ ପାପଠାରୁ ଏକ ବ୍ୟାଧିଗ୍ରସ୍ତ ସମାଜକୁ ଉତ୍ତରିତ କରିବାର ପୁଣ୍ୟତା ଢେର ବେଶୀ। ହଁ ବସୁନ୍ଧରା।

0: ଆସନ୍ତୁ, ତେବେ ଜେଜେଙ୍କୁ ସମାଧିସ୍ଥ କରିସାରି ଆମେ ତୁରନ୍ତ ଅମରାବତୀର ଜଳରାଶି ପରିତ୍ୟାଗ କରିବା। ଆସନ୍ତୁ।
1: ଅଂଶୁମାନ, ତୁମେ ଏ ଦିବ୍ୟ ସମାଜର ଅନ୍ତଃସ୍ୱରକୁ ଥରେ ବୁଝିବାକୁ ଚେଷ୍ଟା କର।
2: ତମେ ଆମକୁ ଏମିତି ପରିତ୍ୟାଗ କରି ଚାଲିଯାଅନି ଆର୍ଯ୍ୟ ପୁତ୍ର, ନା ନା ଯାଅନି, ତମେ ଯାଅନି।
0: ମହାଭାଗ, ଆପଣ ମୋର ଗୋଟେ ବିନମ୍ର ଅନୁରୋଧ ରଖିବେ।
1: କହନ୍ତୁ ଆର୍ଯ୍ୟ ପୁତ୍ର।
0: ପିତାମହଙ୍କ ଅମରାବତୀର ଏଇ ପାରିଜାତ ପୁଷ୍ପକୁ ମୋ ହସ୍ତରେ ଆପଣ ଅର୍ପଣ କରନ୍ତୁ। ମହାଭାଗ, ସେହି ମୋର ସହଯାତ୍ରୀ ହେବେ। ଏ ଦିବ୍ୟ ସମାଜର ଅନ୍ତଃସ୍ୱରକୁ ରାଜ୍ୟ ରାଜ୍ୟ ଘୁରି ଘୁରି ସେ ମୋ ସହିତ ପରିପ୍ରକାଶ କରିବେ।
3: ସମ୍ମତି ପ୍ରଦାନ କରନ୍ତୁ ମହାଭାଗ।
1: ବସୁନ୍ଧରା, ଯାଅ ପୁତ୍ରୀ, ସଫଳତା ଲାଭ କର। ସ୍ୱାମୀଜୀଙ୍କ ଆଶୀର୍ବାଦ ତୁମ ପଥ ପ୍ରଦର୍ଶକ ହେବ। ଯାଅ ଯାଅ ପୁତ୍ରୀ।

ଆକାଶବାଣୀ କଟକ ସମୟ ବର୍ତ୍ତମାନ ଅପରାହ୍ନ 5ଟା। ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। କାର୍ଯ୍ୟକ୍ରମର ଆରମ୍ଭରେ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଓ ମାଇ ଲଭ୍ କଥାଚିତ୍ରର। ଗୀତଟିରେ କଣ୍ଠଦାନ କରିଛନ୍ତି ହୀରା ମହାନ୍ତି।

0: ଜଗତର ଏକମାତ୍ର ସଫଳ ଯୋଡ଼ି।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଡୋରା କଥାଚିତ୍ରର। ଗୀତଟିରେ କଣ୍ଠଦାନ କରିଛନ୍ତି

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶେଖର ଘୋଷ ଏବଂ ସେବା ମହାପାତ୍ରଙ୍କ କଣ୍ଠରେ ତାଙ୍କର କାନା କଥାଚିତ୍ର ଗୀତ।

ଏଥର ଗୀତଟିକୁ ନେଇଛୁ ଶେଷ ଶ୍ରାବଣ କଥାଚିତ୍ରର। ଗୀତଟିକୁ ଗାଇଛନ୍ତି ବାଣୀ ଜୟରାମ, ଚିତ୍ତରଞ୍ଜନ ଜେନା ଏବଂ ସାଥୀ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kilohertz ଯୋଗେ।
1: ହ୍ୟାଲୋ
2: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
1: ପୁଣି ଥରେ
2: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ। 10 lakh ଦିଅନ୍ତୁ, ବଞ୍ଚିଯିବେ।
1: ସାର୍ ଏତେ କୋଉଠୁ?
2: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 lakh ପଠାନ୍ତୁ, ବାକି ପରେ।
1: ସାର୍ 2 lakh
3: କଣ ହେଲା ବାପା?
1: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
2: ଆରେ
1: କାଟିଦେଲା,
3: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
1: ଫ୍ରଡ୍?
3: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରେଇବେ।
4: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: ନମସ୍କାର ଶ୍ରୋତା ବନ୍ଧୁ,
1: ଶୁଭ ସନ୍ଧ୍ୟା।
0: ସ୍ୱାଗତ କରୁଛୁ ଆପଣମାନଙ୍କୁ ଆଜିର ଫୋନ୍ ଇନ୍ ମଲ୍ହାର କାର୍ଯ୍ୟକ୍ରମକୁ।
1: ଆଜିର କାର୍ଯ୍ୟକ୍ରମରେ ମୁଁ ଅଛି ଆପଣମାନଙ୍କର ଉପସ୍ଥାପିକା ଶ୍ରିୟା,
0: ଆଉ ମୁଁ ଅନନ୍ୟା।
1: ଜାଣିଛୁ ଅନନ୍ୟା,
0: କଣ
1: ଆଜିକାଲି ସମସ୍ତେ ନିଜ ନିଜ କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ନିଜର ମନର ଖୁସି ଓ ଶାନ୍ତିକୁ ଭୁଲି ଯାଉଛନ୍ତି। ଆଚ୍ଛା, ତମେ କହିଲ ତମ ମନ ଖୁସି ରଖିବା ପାଇଁ ତମେ କଣ କର?
0: ଶ୍ରିୟା, ଦିନସାରା କାମର ବ୍ୟସ୍ତତା ପରେ ଯେତେବେଳେ ଟିକେ ମୁଁ ନିଜ ପାଇଁ ସମୟ ପାଏ ନା, ସେତେବେଳେ ଗୋଟେ ସୁନ୍ଦର ଗୀତ ଶୁଣିକି ମୁଁ ମନକୁ ଖୁସି କରିଦିଏ।
1: ଏକଦମ ଠିକ୍ କହିଲ ଅନନ୍ୟା, ସଙ୍ଗୀତ ଏମିତି ଏକ ସାଥୀ ଯାହା ଖୁସିରେ ହେଉ କି ଦୁଃଖରେ ସବୁବେଳେ ଆମ ସହିତ ରହିଥାଏ।
0: ଶ୍ରିୟା, ଗୋଟେ କଥା ତ ସମସ୍ତେ ମାନିବେ, ସଙ୍ଗୀତ ଏମିତି ଏକ ଭାଷା ଯାହାକୁ ବୁଝିବା ପାଇଁ କୌଣସି ଅନୁବାଦର ଆବଶ୍ୟକତା ନାହିଁ। ମନ ଭଲ ଥିଲେ ଗୀତ ଖୁସିକୁ ଆହୁରି ବଢ଼ାଇ ଦିଏ, ଆଉ ମନ ଖରାପ ଥିଲେ ସେହି ଗୀତ ହିଁ ମନକୁ ସାନ୍ତ୍ୱନା ଦିଏ।
1: ଠିକ୍ କହିଲ ଅନନ୍ୟା, କେବେ କେବେ ଗୋଟିଏ ପୁରୁଣା ଗୀତ ଶୈଶବର ସ୍ମୃତିକୁ ଫେରାଇ ନେଇଯାଏ ତ ଆଉ କେବେ ନୂଆ ଗୀତ ଜୀବନରେ ନୂଆ ଉତ୍ସାହ ଭରିଦିଏ। ସେଥିପାଇଁ ତ ସଙ୍ଗୀତ ସବୁ ବୟସର ଲୋକଙ୍କୁ ପସନ୍ଦ।
0: ଆଉ ଗୋଟେ ଭଲ କଥା ଜାଣିଛ ଶ୍ରେୟା?
1: କଣ?
0: ପ୍ରତ୍ୟେକ ଲୋକଙ୍କର ପସନ୍ଦ ଅଲଗା ଅଲଗା ହୋଇଥାଏ। କାହାକୁ ଭଜନ ଭଲ ଲାଗେ ତ ଆଉ କାହାକୁ ଉତ୍ସାହ ଭରା ଗୀତ ଭଲ ଲାଗେ, କିନ୍ତୁ ସବୁ ଗୀତର ଉଦ୍ଦେଶ୍ୟ ଗୋଟିଏ, ମନକୁ ଖୁସି ଦେବା।
1: ଏକଥା ବି ତମର ଏକଦମ ଠିକ୍ ଅନନ୍ୟା, ବ୍ୟସ୍ତ ଜୀବନ ଭିତରେ ଯଦି ଆମେ ନିଜ ପାଇଁ ଅଳ୍ପ କିଛି ସମୟ ବାହାର କରି ସଙ୍ଗୀତ ସହିତ କାଟିବା, ତାହେଲେ ଦିନ ସାରାର କ୍ଲାନ୍ତି ମଧ୍ୟ କୁଆଡେ ହଜିଯାଏ, ଆମକୁ ଜଣା ହିଁ ପଡେ ନାହିଁ।
0: ଠିକ୍ କହିଲା ଶ୍ରେୟା। ତେବେ ବନ୍ଧୁ, ଆପଣମାନେ ମଧ୍ୟ ନିଜ ବ୍ୟସ୍ତ ସମୟ ମଧ୍ୟରୁ ଟିକିଏ ସମୟ ନିଜ ପାଇଁ ବାହାର କରନ୍ତୁ, ନିଜର ମନପସନ୍ଦର ଗୀତ ଶୁଣନ୍ତୁ, ହସନ୍ତୁ, ଖୁସିରେ ରୁହନ୍ତୁ, କାରଣ ଛୋଟ ଛୋଟ ଖୁସି ହିଁ ଜୀବନକୁ ସୁନ୍ଦର କରିଥାଏ। ନା କଣ କହୁଛ ଶ୍ରେୟା?
1: ହଁ ହଁ, ଏକଦମ ଠିକ୍ କହିଲ ଅନନ୍ୟା, ମୁଁ ବି ସେୟା ହିଁ କହିବାକୁ ଯାଉଥିଲି ଆମ ଶ୍ରୋତା ବନ୍ଧୁଙ୍କୁ। ତେବେ ଅନନ୍ୟା, ଚାଲ ଆରମ୍ଭ କରିବା ଆମର ଆଜିର ଫୋନ୍ ଇନ୍ ମଲ୍ହାର କାର୍ଯ୍ୟକ୍ରମକୁ। ଦେଖିବା ଆଜିର ଆମର ପ୍ରଥମ କଲ୍ଟି କିଏ ଆଉ କେଉଁଠୁ କରିଛନ୍ତି।
0: ନିଶ୍ଚୟ।
1: ହେଲୋ, ଫୋନ୍ ଇନ୍ ମଲ୍ହାର, ଆପଣ ପରିଚୟଟି ଦିଅନ୍ତୁ, ଆପଣ କିଏ ଆଉ କେଉଁଠୁ କହୁଛନ୍ତି?
2: ହ୍ୟାଲୋ, ଫୋନ୍ ଇନ୍ ମଲ୍ହାର, ମୁଁ କବିରାଜ ପରିଡ଼ା, ଲତାହରଣ, କାକଟପୁର, ପୁରୀରୁ କହୁଥିଲି। ଆଜ୍ଞା
1: ଭାଇ ନମସ୍କାର, ଆପଣ କେମିତି ଅଛନ୍ତି ଭାଇ, କୁହନ୍ତୁ ଟିକେ।
2: ହଁ, ମୁଁ ବହୁତ ଭଲରେ ଅଛି, ଆଉ ଆଶା ବ୍ୟକ୍ତ କରୁଛି ଆପଣମାନେ ଜଗନ୍ନାଥ କୃପାରୁ, ମା ମଙ୍ଗଳାଙ୍କ କୃପାରୁ ବହୁତ ଭଲରେ ଥିବେ, ଆପଣଙ୍କ ଚଲାପଥରେ ପୁଷ୍ପ ବୃଷ୍ଟି ହେଉ ଏଇଆ କାମନା କରୁଛି।
1: ବହୁତ ବହୁତ ଧନ୍ୟବାଦ ଭାଇ।
0: ଆଚ୍ଛା ଭାଇ, ଆପଣ କଣ ନିୟମିତ ଭାବେ ଆମର ଯୁବବାଣୀର କାର୍ଯ୍ୟକ୍ରମକୁ ଶୁଣୁଛନ୍ତି?
2: ମୁଁ ଯୁବବାଣୀ ସହିତ ଉତ୍ତପ୍ରତ ଅଙ୍ଗାଙ୍ଗୀ ଭାବେ ଜଡିତ, ଯୁବବାଣୀକୁ ଛାଡିକିରି ମୁଁ କେବେ ରହିବାନି, ତାର ପ୍ରତ୍ୟେକ କାର୍ଯ୍ୟକ୍ରମ ଶୁଣେ, ପ୍ରତ୍ୟେକ ଉପସ୍ଥାପକ ଉପସ୍ଥାପିକା ଭାଇ ଭଉଣୀ ମାନଙ୍କର ଅକ୍ଷୁଣ୍ଣ ସ୍ନେହ, ସାହାଯ୍ୟ, ସହାନୁଭୂତି ଏବଂ ଭଲ ପାଇବା, ଆଉ ଯୁବବାଣୀ ବିଷୟରେ ଯେତେ କମ୍ କହିବି ସେତେ ମୋ ପାଇଁ ଭାଷା ପରିଲକ୍ଷିତ ହେବ। ଯୁବବାଣୀ ତ ଶିଖର ଦେଶକୁ ଛୁଇଁଛି ବି କହିଲେ ଅତ୍ୟୁକ୍ତି ହେବ ନାହିଁ।
1: ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ ସବୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଟା ଜାଣିକି ବହୁତ ଖୁସି ଲାଗିଲା।
2: ଅନ୍ୟାନ୍ୟ ଆପଣଙ୍କୁ ମୋ ତରଫରୁ ବହୁତ ବହୁତ ନମସ୍କାର ଏବଂ ହୃଦୟରେ ଜଣାଉଛି ଆନ୍ତରିକ ଶୁଭେଚ୍ଛା ଏବଂ ଅଭିନନ୍ଦନ।
1: ଆଚ୍ଛା ଭାଇ, ଆଜିର ମଲ୍ହାର କାର୍ଯ୍ୟକ୍ରମରେ ଆପଣଙ୍କର ଅନୁରୋଧର ଗୀତ କ'ଣ, ଆପଣଙ୍କ ମନ ପସନ୍ଦର ଗୀତ?
2: ଦେଖନ୍ତୁ, ଯେହେତୁ ବର୍ଷା ଋତୁ ଚାଲିଛି, ସେଇ ବିଷୟକୁ ଆଧାର କରିକିରି ଗୋଟେ ଗୀତ ରଖିଛି ହିନ୍ଦୀ ଚଳଚ୍ଚିତ୍ର। ଗୀତ ହେଲା, ଚଳଚ୍ଚିତ୍ରର ନାଁ ହେଲା ମଜବୁର, ଯାହାକୁ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ଅନୁରାଧା ପଡୱାଲ। ଆଉ ଗୀତଟି ହେଲା, ରିମ୍ ବରସା ବାହାରେ ପାନି ଅନ୍ଦର ଆଗ ଲାଗି ହେ,

0: ନମସ୍କାର।
1: ହ୍ୟାଲୋ ନାନୀ ନମସ୍କାର।
0: ନମସ୍କାର ଭାଇ, ଆପଣ କୋଉଠୁ, ଆପଣଙ୍କ ପରିଚୟ ଟିକେ ଦେବେ, ଆପଣ କିଏ ଆଉ କେଉଁଠୁ କହୁଛନ୍ତି?
1: ମୁଁ ଲାଞ୍ଚଳ ଭାଇ କହୁଛି, ଗ୍ରାମ ତଲଗା ଜିଲ୍ଲା ବଲାଙ୍ଗୀରର।
2: ଧନ୍ୟବାଦ ଭାଇ ଆମକୁ କଲ୍ କରିଥିବାରୁ। ଆପଣ କେମିତି ଅଛନ୍ତି?
1: ମୁଁ ତ ଭଲ ଅଛି। ମୁଁ ତ ଅନେକ ଦିନ ହେଲା ଆପଣଙ୍କୁ ଟ୍ରାଏ କରିଥିଲି, ବର୍ତ୍ତମାନ 2 ମାସ ବ୍ୟବଧାନ ପରେ ଫୋନ୍ଟି ଲାଗିଲା, ଆଜି ଟିକେ ବହୁତ ଖୁସି ଲାଗୁଛି।
2: ଧନ୍ୟବାଦ ଭାଇ, ଏତେ ଦିନ ଅପେକ୍ଷା କରି ଆପଣ ଆମକୁ ଫୋନ୍ଟି ଲଗେଇଛନ୍ତି, ଆଉ ଫୋନ୍ଟି ଲାଗି ବି ଯାଇଛି। ଆପଣଙ୍କ ଅନୁରୋଧର ଗୀତଟା ଆମକୁ ଜଣାଇ ଦିଅନ୍ତୁ, ସେଟା ଆମେ ଆପଣଙ୍କୁ ଶୁଣାଇ ପାରିବୁ।
1: ମୋର ଗୀତଟି ହେଉଛି ମହାମହି ଦେଖା ହେଲେ ମହାପର୍ତ୍ତି ଦଉଛ, ଏଟା ହେଉଛି ମହାପର୍ତ୍ତିତ ଆଲବମ୍ର ଗୀତ।
0: ଠିକ୍ ଅଛି ଭାଇ, ବହୁତ ସୁନ୍ଦର ଗୀତଟି, ଆମେ ଆପଣଙ୍କୁ ଶୁଣାଇ ଦଉଛୁ ଆପଣଙ୍କର ମନପସନ୍ଦର ଗୀତ।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ସମସ୍ତ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ 19 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିୟୋଜନ କରାଯାଇଛି। ଦିବ୍ୟାଙ୍ଗ ବୟୋଜ୍ୟେଷ୍ଠ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନର ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଅଗ୍ରଗତି ଓ ସଫଳତା ସମ୍ପର୍କରେ ସମୀକ୍ଷା ହୋଇଛି। ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଂ ଯୋଗ ଦେଇଛନ୍ତି। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଚକା ବିଜେ ନୀତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପାଲଲହଡ଼ାରେ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ ଓ ଅସ୍ଥାୟୀ କ୍ୟାମ୍ପସ୍ର ଉଦ୍ଘାଟନ କରିଛନ୍ତି। ଆସନ୍ତା ସୋମବାର 13 ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ ଏବଂ ମତ୍ସ୍ୟଚାଷୀଙ୍କ ବିକାଶ ଓ ଅବଦାନକୁ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 7ଟାରେ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ପ୍ରଥମେ ସାନ୍ଧ୍ୟ ଅଧିବେଶନର ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 74ତମ ଭାଗ ପ୍ରଚାର କରିବୁ ସନ୍ଧ୍ୟା 6:10। ଓଡ଼ିଆ ଆଲବମ୍ ଗୀତ ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ 7:25। ପଲିମଞ୍ଚ ଶୁଣିବେ 7:30। ଏଥିରେ ବିଷୟ ରହିଛି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ବିଭିନ୍ନ ଦିଗ, ଆଲୋଚିକା ଡକ୍ଟର ଶୁଭଶ୍ରୀ ନାୟକ। ହିନ୍ଦୀ କଥାଚିତ୍ର ଗୀତ 8:02। ଇଂରାଜୀ ଆଲୋଚନା 8:30। ଏଥିରେ ବିଷୟ ରହିଛି ଫଲ୍ ଅପନ୍ ଦ ଥ୍ରୋନ୍ସ ଅଫ୍ ଲାଇଫ୍, ଆଲୋଚକ ଡକ୍ଟର ହିମାଂଶୁ ଶେଖର ମହାପାତ୍ର। ସାମ୍ପ୍ରତିକ ଘଟଣାବଳୀ ଉପରେ କାର୍ଯ୍ୟକ୍ରମ ରିଲେଗରେ ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ 9:30। 10:02 ପ୍ରଚାର କରିବୁ ନାଟକ ଅରଜା, ମୂଳ ହିନ୍ଦୀ ରଚନା ଲକ୍ଷ୍ମେନ୍ଦ୍ର ଚୋପ୍ରା, ଓଡ଼ିଆ ଅନୁବାଦ ଆର୍ଯ୍ୟ କୁମାର ହର୍ଷବର୍ଦ୍ଧନ, ପ୍ରଯୋଜନା ଅନନ୍ତ ଚରଣ ଜେନା। ଆର୍କେ ନାରାୟଣଙ୍କ ଗାୟତ୍ରୀ ବୀଣାବାଦନ ଶୁଣିବେ 10:30। ଶୁଣିଲେ ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ ସକାଳ 6:05। ଅଣୁଚିନ୍ତା ସକାଳ 6:35 ଉପସ୍ଥାପନା କରିବେ ସୁଲୋଚନା ଦାସ। ଶ୍ରୀମଦ ଭାଗବତର 92ତମ ଭାଗ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10। ଏଥିରେ ଶୁଣିବେ ଆଲୋଚନା ବିଶ୍ୱ ଜନସଂଖ୍ୟା ଦିବସ। ଆଲୋଚନା କରିବେ ଡାକ୍ତର ରବିନାରାୟଣ ରଥ। ପ୍ରଭାତ ପରିକ୍ରମା ସକାଳ 7:25। ଠିକ୍ କୁହନ୍ତୁ, ଠିକ୍ ଲେଖନ୍ତୁ ଶୁଣିବେ ସକାଳ 7:35। ଏଥିରେ ବିଷୟ ରହିଛି ଶବ୍ଦର ସଂକ୍ଷିପ୍ତୀକରଣ। ଚିର ସବୁଜ ସକାଳ 7:40 ଶିଳ୍ପୀ ମହାପ୍ରସାଦ କର। ଶ୍ରୀକ୍ଷେତ୍ର ମାଧୁରୀ ସକାଳ 8:30। ବିଷୟ ରହିଛି ରଥଯାତ୍ରାରେ ସେବକମାନଙ୍କର ଭୂମିକା। ଆଲୋଚନା କରିବେ ପୂର୍ଣ୍ଣଚନ୍ଦ୍ର ଗୋଚିକାର। ବୈଦେଶିକ ବିଳାସର 81ତମ ଭାଗ ସକାଳ 8:40। ଗୀତ ଗୀତିକା ସକାଳ 9। ଦିନ 10ଟାରେ ପ୍ରଚାର କରିବୁ ନାଟକ କାହାଣୀ ଗୋଟିଏ ଗାଁର। ରଚନା ପଞ୍ଚାନନ ଦାସ, ପ୍ରଯୋଜନା ଶାନ୍ତିପ୍ରିୟା ମହାପାତ୍ର। ଅଭୁଲାଗୀତ ଦିନ 11:10 କଣ୍ଠଶିଳ୍ପୀ ଇନ୍ଦିରା ନନ୍ଦ ଏବଂ ସ୍ୱରୂପା ଚକ୍ରବର୍ତ୍ତୀ। ଦାସକାଠିଆ ଗୀତ ଦିନ 11:30 ପରିବେଷଣ କରିବେ ସର୍ବେଶ୍ୱର ପ୍ରଧାନ ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ଦିନ 12। ସାନ୍ତାଳି ଗୀତ ଦିନ 1:10 ପରିବେଷଣ କରିବେ କାହ୍ନୁ ହାସ୍ତା ଏବଂ ସାଥୀ। ନାରୀ ମହଲେ ଶୁଣିବେ ଜନସଂଖ୍ୟା ରୋକିବାରେ ମହିଳାମାନଙ୍କ ଦାୟିତ୍ୱ। ଏ ସମ୍ପର୍କରେ ଡକ୍ଟର ଲୀଳାବତୀ ଗୁରୁଙ୍କ ସହ ଶୁଣିବେ ଆଲୋଚନା ଦିନ 1:20। ଆମ ଆଇନ ଦିନ 2:45। ବିଷୟ ରହିଛି ରୋଗୀ ସୁରକ୍ଷା ଆଇନ। ଆଲୋଚକ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା। ପିପୁଲ୍ସ ପଦ୍ମନ ଆକାଶବାଣୀ ଶୁଣିବେ ଅପରାହ୍ନ 3:10। ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଅସରନ୍ତି ଅପରାହ୍ନରେ ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ର ଗୀତ ଅପରାହ୍ନ 3:25। ଚିରହରିତ କାର୍ଯ୍ୟକ୍ରମରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଶୁଣିବେ ଅପରାହ୍ନ 4। କିଶୋର ଚକ୍ର ଅପରାହ୍ନ 5। ଏଥିରେ ଶୁଣିବେ ଶିବାଲୀ ନାୟକଙ୍କ ଗଠରେ ଭଜନ ଏବଂ ବଲିଗୀତ। ଜାଣିବା କଥାରେ ରହିଛି ଓଡ଼ିଶା ସଂସ୍କୃତିରେ ରଥଯାତ୍ରା। ଏ ସମ୍ପର୍କରେ କହିଛନ୍ତି ପ୍ରତାପ ପତି। ଶେଷରେ ଶୁଣିବେ ବିଜ୍ଞାନ ବାର୍ତ୍ତାରେ ବର୍ଷା ଜଳ ଅମଳ, କହିଛନ୍ତି ଅନସୂୟା ମିଶ୍ର। ଯୁବବାଣୀ ନେକ୍ସଟ ଶୁଣିବେ ଅପରାହ୍ନ 5:30। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 75ତମ ଭାଗ ସନ୍ଧ୍ୟା 6:10। ଝୁମର ଗୀତ

ସନ୍ଧ୍ୟା 6:30ରେ ପରିବେଷଣ କରିବେ ମନୋଜ କୁମାର ଦାସ। ନବରଙ୍ଗପୁର ଜିଲ୍ଲାର ହାଲଚାଲ ଶୁଣିବେ ରାତି 7:25ରେ। ବନାନୀ ରାତି 7:30ରେ। ଏଥିରେ ବିଷୟ ରହିଛି ମାଟିର ଜଳଧାରଣ କ୍ଷମତା ଓ ଜଙ୍ଗଲ ଆଲୋଚକ ହର୍ଷବର୍ଦ୍ଧନ ଉଦ୍ଗାଥା। ହିନ୍ଦୀ କଥାଚିତ୍ର ଗୀତ ରାତି 8:02ରେ। ପାରିବାରିକ ଧାରାବାହିକ ନାଟକ ଶ୍ରୀହରିଙ୍କ ସଂସାରର ଦଶମ ଭାଗ ଶୁଣିବେ ରାତି 8:30ରେ। ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଅଖିଳ ଭାରତୀୟ ସାଂସ୍କୃତିକ ପତ୍ରିକା ରାତି 9:30ରେ ଏବଂ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ରାତି 10ରେ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 74ତମ ଭାଗ।
1: ଏପିସୋଡ 74 74।

0: ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସହଯୋଗ ସମନ୍ୱୟ ରକ୍ଷା କରି ପୁରୀ ରଥଯାତ୍ରାର ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ଦେଶର ଦୁର୍ଗମ ଅଞ୍ଚଳରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି। ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ପୁରୀ ରଥଯାତ୍ରାର ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ମାଝୀ ସହଯୋଗ ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରଥଯାତ୍ରା ନୀତିକାନ୍ତିର ସମାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରୁ ଜଣାପଡ଼ିଛି ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ 12,000 ପୁଲିସ୍ କର୍ମଚାରୀ ମୁତୟନ ହେବେ। ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ 19 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି 463 ସିସିଟିଭି କ୍ୟାମେରା ଲଗାଯିବା ସହ ଶ୍ରଦ୍ଧାଳୁମାନଙ୍କୁ ଜରୁରୀ ସୂଚନା ପ୍ରଦାନ ପାଇଁ ଏଲ୍ଇଡି ସ୍କ୍ରିନ୍ର ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଇଭାକୁଏସନ୍ କରିଡର ପାଇଁ ନିଷ୍ପଭି ହୋଇଛି। ଏହାସହ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ 8 ଅସ୍ଥାୟୀ ହସ୍କିଟାଲ ମଧ୍ୟ କରାଯାଇଛି। ନୂଆଦିଲ୍ଲୀ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଏବିଡିଏମ୍ର ତୃତୀୟ ମିଶନ ଷ୍ଟିଅରିଂ

0: ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଅଗ୍ରଗତି ଓ ସଫଳତା ସମ୍ପର୍କରେ ସମୀକ୍ଷା କରାଯିବା ସହିତ 2031 ମସିହା ପର୍ଯ୍ୟନ୍ତ ମିଶନର ସମ୍ପ୍ରସାରଣ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଏବିଡିଏମ୍କୁ ଆଗାମୀ 2026 2031 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବା ପାଇଁ 2,700 କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳ ସହ ମିଶନ ଷ୍ଟିୟରିଂ ଗ୍ରୁପ୍ର ଅନୁମୋଦନ ଲୋଡ଼ାଯାଇଛି। ମିଶନର ଆଗାମୀ ପର୍ଯ୍ୟାୟରେ ଦେଶର ଦୁର୍ଗମ ଅଞ୍ଚଳରେ ଡିଜିଟାଲ୍ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏବଂ ପ୍ରତିଟି ନାଗରିକଙ୍କୁ ଆଭା ଆଇଡି ସହ ଯୋଡ଼ିବା ଉପରେ ସ୍ୱତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେବା ପରେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ରୋଗ ନିରୂପଣ ଏବଂ ସ୍ୱାସ୍ଥ୍ୟ ଡାଟା ପରିଚାଳନାରେ କୃତ୍ରିମ ବୁଦ୍ଧିମତାର ସର୍ବୋତ୍ତମ ଉପଯୋଗ କରି ଚିକିତ୍ସା ପ୍ରକ୍ରିୟାକୁ ଅଧିକ ସହଜ ଓ ସ୍ୱଚ୍ଛ କରିବାକୁ ନିଷ୍ପତ୍ତି ନିଆଯାଇଛି। ସାଧାରଣ ଲୋକଙ୍କ ପାଇଁ ଡିଜିଟାଲ୍ ଓପିଡି ପଞ୍ଜୀକରଣ ଏବଂ ଇ ସଞ୍ଜୀବନୀ ଟେଲି ଯୋଗାଯୋଗ ସେବାକୁ ଆହୁରି ବ୍ୟାପକ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିବା ନେଇ ଡକ୍ଟର ମହାଲିଙ୍ଗ କହିଛନ୍ତି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ସହ ସୁଦୃଢ଼ ଶିକ୍ଷା ଭିଭିଭୂମି ଗଠନକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଦିନିକିଆ ବଡ଼ଗଡ଼ ଜିଲ୍ଲା ଗସ୍ତରେ ଯାଇ ତୋରା କନିଷ୍ଠ ମହାବିଦ୍ୟାଳୟରେ 49,50,000 ଟଙ୍କା ବ୍ୟୟରେ ନିର୍ମିତ ଅଡିଟୋରିୟମ୍ ଏବଂ ବାଳିକା କମନ୍ ରୁମ୍ର ଉଦ୍ଘାଟନ କରିଛନ୍ତି। ଏଥିସହ ପ୍ରାୟ 49 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବରଗଡ଼ ବାପୁଜି ସ୍ୱତନ୍ତ୍ର ବିଦ୍ୟାଳୟରେ ନୂତନ ଶ୍ରେଣୀ କୋଠରୀ ନିର୍ମାଣର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା ଲାଗୁ କରାଯାଇଛି। ମାତ୍ର ସେଲ୍ଫ ଫାଇନାନ୍ସିଂ ଓ ବୃତ୍ତିଗତ ଶିକ୍ଷା ଉପରେ ଫି ଦେବାକୁ ପଡ଼ିବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଯୋଜନା ଆରମ୍ଭ ହେବା ପୂର୍ବରୁ ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖାଇ ସାରିଛନ୍ତି ସେମାନେ ଟଙ୍କା ଫେରସ୍ତ ପାଇବେ। ବ୍ଲକ୍ ଗ୍ରାଣ୍ଡ କଲେଜକୁ ସରକାର ଅର୍ଥ ପ୍ରଦାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି।
1: କେଜିରୁ ପିଜି କେବଳ କେତେକ ପ୍ରଫେସନାଲ କଲେଜ, ପ୍ରଫେସନାଲ କୋର୍ସେସ, ସେଲ୍ଫ ଫାଇନାନ୍ସିଂ କୋର୍ସେସ ଏଗୁଡ଼ିକୁ ବାଦ ଦିଆଯାଇ ଆଉ ସବୁ କଲେଜର ସବୁ ଫୋଲ୍ଡ ଗୁଡ଼ିକୁ କେଜିରୁ ପିଜି ଫୋଲ୍ଡ ଭିତରକୁ ଅଣାଯାଇଛି। ତେଣୁ କେହି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ, ଯେହେତୁ ଆଡମିସନ ପ୍ରୋସେସ ଆରମ୍ଭ ହୋଇଯାଇଥିଲା। ଯେଉଁ ଜାଗାରେ ବି ପିଲାମାନେ ପଇସା ବି ଦେଇଛନ୍ତି ତାହାକୁ ସରକାର ରିମ୍ବର୍ସ କରିଦେବେ।
0: ଜମି ଲିଜ୍ ସମ୍ବନ୍ଧୀୟ ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଓ ବିଧିବଦ୍ଧ ପ୍ରକ୍ରିୟାର ଯଥାର୍ଥ ପାଳନକୁ ଗୁରୁତ୍ୱ ଦେଇ ଆବଶ୍ୟକୀୟ ସଠିକ୍ ସଂରକ୍ଷିତ ରେକର୍ଡ ପ୍ରଦାନ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଏ ସମ୍ପର୍କରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ ଉଲ୍ଲେଖ ରହିଛି, ଜମି ଲିଜ୍ ସଂକ୍ରାନ୍ତୀୟ ସମସ୍ତ ମାମଲାରେ ନ୍ୟାୟାଳୟଙ୍କ ଆଦେଶ, ପ୍ରଚଳିତ ଆଇନ ଏବଂ ନିର୍ଦ୍ଧାରିତ ପ୍ରକ୍ରିୟାର ଅନୁପାଳନ କରାଯିବା ଆବଶ୍ୟକ। ଏଥିରେ କୌଣସି ଅବହେଳାକୁ ଗୁରୁତର ଭାବେ ନିଆଯିବ। ରାଜ୍ୟ ସରକାର ହସ୍ତତନ୍ତ ହସ୍ତଶିଳ୍ପ କ୍ଷେତ୍ରର ସର୍ବାଙ୍ଗୀନ ବିକାଶ, ବୁଣାକାର ଓ କାରିଗରଙ୍କ ଆର୍ଥିକ ଉନ୍ନତି ଏବଂ ରାଜ୍ୟର ସମୃଦ୍ଧ ପାରମ୍ପରିକ ବସ୍ତ୍ରକୁ ବିଶ୍ୱ ବଜାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ଦିଗରେ ପ୍ରାଥମିକତା ଦେଉଛନ୍ତି ବୋଲି ସମବାୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସମ୍ମତ କହିଛନ୍ତି। ପୁରୀରେ ବୟନିକାର ଏକ ନୂତନ ଶୋରୁମ୍କୁ ଉଦ୍ଘାଟନ କରି ଶ୍ରୀ ବଳସମ୍ମତ କହିଛନ୍ତି, ଏଠାରେ ଦେଶ ବିଦେଶରୁ ଆସୁଥିବା ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ରାଜ୍ୟର ପ୍ରସିଦ୍ଧ ହସ୍ତତନ୍ତ ବସ୍ତ୍ର ଏକତ୍ର ପାଇପାରିବେ। ଏହାଦ୍ୱାରା ରାଜ୍ୟର ପ୍ରାଥମିକ ବୁଣାକାର ସମବାୟ ସମିତି ଓ ବୁଣାକାରମାନଙ୍କ ପାଇଁ ବଜାର ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ସହାୟତା ରାଶି ଆସନ୍ତା ମାସରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଦାନ କରାଯିବ। ଭୁବନେଶ୍ୱର ଲୋକସେବା ଭବନରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ପ୍ରକ୍ରିୟାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଆସନ୍ତା 25 ତାରିଖ ସୁଦ୍ଧା ସମସ୍ତ କ୍ଷେତ୍ରସ୍ତରୀୟ ଯାଞ୍ଚ ଶେଷ ପାଇଁ ନିର୍ଦ୍ଧାରିତ ହୋଇଛି। ହିତାଧିକାରୀଙ୍କୁ ବାୟୋମେଟ୍ରିକ୍ ଇ କେୱାଇସି କରିବାକୁ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ଯୋଜନାରେ 3,17,966 ଜଣ ନୂତନ ଆବେଦନକାରୀ ରହିଛନ୍ତି। 82,036 ଜଣଙ୍କର ଡିବିଟିକୁ ସକ୍ରିୟ କରିବା ପାଇଁ କୁହାଯାଇଛି। ସେଥିମଧ୍ୟରୁ 28,611 ଜଣଙ୍କର ବାୟୋମେଟ୍ରିକ୍ ଇ କେୱାଇସି ହୋଇନାହିଁ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
2: ସୁଭଦ୍ରା ପୋର୍ଟାଲରୁ ଏବଂ ନିଜେ ଯାଇ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରରେ ଏଇ କେୱାଇସି ସମ୍ପନ୍ନ କରାଇଦେବେ ଜୁଲାଇ 25 ପୂର୍ବରୁ, ତାହେଲେ ଆପଣମାନେ ଯେଉଁମାନେ ଏଥିରେ ଡ୍ୟୁ ଅଛି ସେମାନଙ୍କୁ ସୁଭଦ୍ରା ବି ମିଳିଯାଇପାରେ। ଯେଉଁ କିସ୍ତି ମିଳିବ ଆମର ରକ୍ଷାବନ୍ଧନରେ ତା ପୂର୍ବରୁ ଆକୁ ସାରିବା ପାଇଁ ସମସ୍ତଙ୍କୁ କୁହାଯାଇଛି। ଆଉ ଯେଉଁମାନଙ୍କର ଫିଲ୍ଡ ଇନ୍କ୍ୱାରୀ ଆଗରୁ କେବେ ଯାଇଥିବେ ଫିଲ୍ଡ ଇନ୍କ୍ୱାରୀ ପାଇଁ ଆପଣ ନଥିବେ, ସେମାନେ ବି ଏ ଫିଲ୍ଡ ଇନକ୍ୱାରିରେ ସାମିଲ ହେଇପାରିବେ।

0: କରିବେ।
1: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓଟିଟିସି ଆର୍ଥିକ ବର୍ଷ 2024-25 ପାଇଁ ରାଜ୍ୟ ସରକାରଙ୍କୁ 1,17,00,000 ଟଙ୍କାର ଲାଭାଂଶ ପ୍ରଦାନ କରିଛି। ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଓଟିଟିସିର ପରିଚାଳନା ନିର୍ଦ୍ଦେଶକଙ୍କଠାରୁ ଏହି ଚେକ୍ ଗ୍ରହଣ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେଉଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷଲାଗି ପରେ ମହାପ୍ରଭୁ ଆଜି ଶୋଇବା ଅବସ୍ଥାରୁ ଉଠି ବସିବେ। ଅନବସର ଦଶମୀରେ ଶ୍ରୀଜୀଉମାନେ ଆଜି ଚକା ଉପରେ ବିରାଜମାନ କରିବେ। ମଧ୍ୟାହ୍ନ ଧୂପ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯାଇ ଅଣସର ନୀତି ଅନୁଷ୍ଠିତ ହେଉଛି। ଏହି ନୀତି ଅନୁଯାୟୀ ଦୈତାପତିମାନେ ଶ୍ରୀଜୀଉମାନଙ୍କୁ ଚକା ଉପରେ ବିଜେ କରାଇବେ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକରେ 140,83,00,000 ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସ୍ଥାନୀୟ ଆର୍ଏନ୍ସି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏହାକୁ ଉଦ୍ଘାଟନ କରିଛନ୍ତି। 51,06,00,000 ଟଙ୍କା ବ୍ୟୟରେ 8 ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ପ୍ରାୟ 99,77,00,000 ଟଙ୍କା ବ୍ୟୟରେ ନିର୍ମିତ 15 ପ୍ରକଳ୍ପର ଲୋକାର୍ପଣ କରାଯାଇଛି। ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଓ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆସନ୍ତା 14 ତାରିଖରେ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ନମସ୍ତେ ଦିବସ ପାଳନ କରାଯିବ। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦକୁ ନିର୍ଦ୍ଦେଶ ଜାରି କରାଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ ଦୁଇବର୍ଷିଆ ବିଏଡ୍ ଏମ୍ଏଡ୍ ଏବଂ ବିଏଚ୍ଏଡ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ମୋଟ 1500 ସିଟ୍ ରହିଛି। ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସବୁଜ ଓ ସୁନ୍ଦର ପରିବେଶର ଗଠନ ଲକ୍ଷ୍ୟରେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ଶତାଧିକ ମୂଲ୍ୟବାନ ତଥା ଔଷଧୀୟ ଚାରା ରୋପଣ କରାଯାଇଛି। କୋରାପୁଟର ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୃଷି ବିଭାଗ ଓ ଆଇସିଏଆର୍ର ମିଳିତ ଆନୁକୂଲ୍ୟରେ 5-ଦିନିଆ ଅନ୍ତର୍ଜାତୀୟ କର୍ମଶାଳା ଓ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧିକାରୀମାନେ ଯୋଗଦେଇ କୃଷି କ୍ଷେତ୍ରରେ ଗବେଷଣା ନବସୃଜନ ଓ ପ୍ରଯୁକ୍ତିର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। କଟକ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟଚାଷ ଦିବସ ଅନୁଷ୍ଠିତ ହୋଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ସୁଶାନ୍ତ ନାୟକ ମଣ୍ଡଳ ସମବାୟ ନିରୀକ୍ଷକ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସଚେତନତା ଓ ମତ୍ସ୍ୟଚାଷୀ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ହୀରାକୁଦ ଜଳଭଣ୍ଡାରର 8 ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ସହଯୋଗ ସମନ୍ୱୟ ରକ୍ଷା କରି ପୁରୀ ରଥଯାତ୍ରାର ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ଦେଶର ଦୁର୍ଗମ ଅଞ୍ଚଳରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ ସ୍ଥାୟୀ ନୀଳ ଅର୍ଥନୀତି ପାଇଁ ମତ୍ସ୍ୟ ଚାଷୀଙ୍କ ସଶକ୍ତିକରଣ ଆଲେଖ୍ୟ ମଳୟରଞ୍ଜନ ମିଶ୍ର ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ମାଛ ଚାଷ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏବଂ ମତ୍ସ୍ୟଚାଷୀଙ୍କୁ ପ୍ରୋହାହନ କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରାଯାଉଛି। ଦେଶର ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ମାଛ ଚାଷର ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ମାଛ ଆଧାରିତ ପ୍ରୋଟିନ୍ର ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଏବଂ ଗ୍ରାମାଞ୍ଚଳ ନିଯୁକ୍ତି କ୍ଷେତ୍ରକୁ ମତ୍ସ୍ୟଚାଷ ଅଧିକ ସଶକ୍ତ କରିପାରୁଛି। ଏ କ୍ଷେତ୍ରରେ ମତ୍ସ୍ୟଚାଷୀଙ୍କର ପ୍ରତିବଦ୍ଧତାକୁ ଏହା ପ୍ରତିପାଦନ କରୁଛି। ଚଳିତ ବର୍ଷ ଏକ ସ୍ଥାୟୀ ନୀଳ ଅର୍ଥନୀତି ପାଇଁ ମତ୍ସ୍ୟଚାଷୀଙ୍କ ସଶକ୍ତିକରଣ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ମତ୍ସ୍ୟଚାଷୀଙ୍କର ପ୍ରୟାସ କେବଳ ଜୀବିକା ନିର୍ବାହ କରୁନାହିଁ, ବରଂ ଦେଶରେ ସ୍ଥାୟୀ ଜଳଚାଷ ଏବଂ ସମୃଦ୍ଧ ନୀଳ ଅର୍ଥନୀତିର ଦୃଷ୍ଟିକୋଣକୁ ଉଲ୍ଲେଖନୀୟ ସହଯୋଗ ପ୍ରଦାନ କରୁଛି। ଭାରତୀୟ ମତ୍ସ୍ୟଚାଷ କ୍ଷେତ୍ରରେ ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଏବଂ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲୁକୁନିହିଙ୍କ ଅବଦାନକୁ ସମ୍ମାନ ପ୍ରଦାନ ଏବଂ ସ୍କରଣ କରିବା ହେଉଛି ଆଜି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ସେମାନେ ଦେଶରେ ମାଛ ଚାଷର ମାର୍ଗଦର୍ଶନ କରିଥିଲେ। 1957 ଆଜିର ଦିବସରେ ସେମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ମତ୍ସ୍ୟଚାଷ କ୍ଷେତ୍ରରେ ଏକ ବିପ୍ଳବ ଆଣିଥିଲା।

0: ଦେଶର ମତ୍ସ୍ୟଚାଷୀଙ୍କ ବିକାଶ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଦିବସକୁ ମଧ୍ୟ ପାଳନ କରାଯାଇଥାଏ। ଏହା ମାଧ୍ୟମରେ ମତ୍ସ୍ୟ ସମ୍ପଦର ନିରନ୍ତର ପରିଚାଳନା ଏବଂ ଏ କ୍ଷେତ୍ରରେ ଅଧିକ ବିଚାର ବିମର୍ଶର ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ଏହି ଦିବସ ସୂଚିତ କରିଥାଏ। ଆଧୁନିକ ଜଳ ଚାଷ କୌଶଳ ଗ୍ରହଣ କରିବା, ମାଛ ଉତ୍ପାଦନରେ ଉନ୍ନତି ଆଣିବା ଏବଂ ଜଳୀୟ ସମ୍ପଦ ସଂରକ୍ଷଣ କରିବାରେ ମତ୍ସ୍ୟଚାଷୀଙ୍କର ଉତ୍ସର୍ଗ ଏବଂ ନବସୃଜନକୁ ଏହା ପରିପ୍ରକାଶ କରିଥାଏ। ବିଗତ କିଛି ବର୍ଷ ଧରି ବୈଜ୍ଞାନିକ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ହସ୍ତକ୍ଷେପ ଦ୍ୱାରା ମତ୍ସ୍ୟଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳୁଛି। ମତ୍ସ୍ୟଚାଷକୁ ପ୍ରାଥମିକତା ପ୍ରଦାନ କରିବା ସହ ସରକାର ଦେଶରେ ନୀଳ ବିପ୍ଳବ ମାଧ୍ୟମରେ ଆର୍ଥିକ ପ୍ରଗତି ଏବଂ ସମୃଦ୍ଧି ଆଣିବାରେ ଲକ୍ଷ୍ୟ ରଖିଛନ୍ତି। ଗଭୀର ସମୁଦ୍ରରେ ନିରନ୍ତର ମାଛ ଧରିବା, ମତ୍ସ୍ୟ ଭିତ୍ତିଭୂମି, ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଏବଂ ଉପକୂଳ ଜୀବିକାକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟ ନେଇ ଗଭୀର ସମୁଦ୍ର ମାଛଧରା ମିଶନ କାର୍ଯ୍ୟକାରୀ କରାଯାଇଛି। ଦୀର୍ଘସ୍ଥାୟୀ ସାମୁଦ୍ରିକ ଅର୍ଥନୀତିର ବିକାଶ, ମତ୍ସ୍ୟଜୀବୀଙ୍କ କଲ୍ୟାଣ ଏବଂ ଓଡ଼ିଶାକୁ ବିଶ୍ୱସ୍ତରରେ ସାମୁଦ୍ରିକ ଖାଦ୍ୟ ପେଣ୍ଠସ୍ଥଳୀରେ ପରିଣତ କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଗତକାଲି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିଥିଲେ। ଗଭୀର ସମୁଦ୍ରରେ ମାଛ ଧରିବା ଏବଂ ସନ୍ତୁଳିତ ସାମୁଦ୍ରିକ ପରିବେଶକୁ ରକ୍ଷା କରିବା ତଥା ମତ୍ସ୍ୟଜୀବୀଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ସୁଧାର ଆଣିବା ଏହି ମିଶନର ପ୍ରମୁଖ ଲକ୍ଷ୍ୟ। ଗଭୀର ସମୁଦ୍ରରେ ମାଛ ଧରିବା ନେଇ ଜାହାଜ କିମ୍ବା ବଡ଼ ନୌକାର ମାଲିକଙ୍କୁ ଉପରାଷ୍ଟ୍ରପତି ଅନୁମତି ପତ୍ର ବଣ୍ଟନ କରିଛନ୍ତି। ଏହାଦ୍ୱାରା ଯୋଗ୍ୟ ଭାରତୀୟ ମାଛଧରା ଜାହାଜଗୁଡ଼ିକ ଗଭୀର ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ମାଛ ଧରିବା ପାଇଁ ଅନୁମତିପ୍ରାପ୍ତ ହୋଇଛନ୍ତି। 2015 ଏ କ୍ଷେତ୍ରରେ ସରକାର 38,572 କୋଟି ଟଙ୍କାର ନିବେଶ କରିଛନ୍ତି। ଏହାଦ୍ୱାରା ଦେଶର ମତ୍ସ୍ୟ ଉତ୍ପାଦନ ଦୁଇ ଗୁଣରୁ ଅଧିକ ହୋଇଛି। 2013-14 ଆର୍ଥିକ ବର୍ଷରେ ମତ୍ସ୍ୟ ଉତ୍ପାଦନ 95,79,000 ଟନ୍ ହୋଇଥିବା ବେଳେ 2023-24 ଆର୍ଥିକ ବର୍ଷରେ ଏହା 195,00,000 ଟନ୍କୁ ବୃଦ୍ଧି ପାଇଛି। ଏ କ୍ଷେତ୍ରରେ ରେକର୍ଡ ସଂଖ୍ୟକ 104% ଅଭିବୃଦ୍ଧି ଘଟିଛି। ଗତ ଆର୍ଥିକ ବର୍ଷରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ 73,890 କୋଟି ଟଙ୍କାରେ ପହଞ୍ଚିଥିଲା। ଦେଶରେ ଜଳସମ୍ପଦର ଶକ୍ତି ଏବଂ ସରକାରଙ୍କର ଏ ଦିଗରେ ରହିଥିବା ପ୍ରତିବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ଚିଙ୍ଗୁଡ଼ି ରପ୍ତାନୀରେ ଭାରତ ବିଶ୍ୱର ଅଗ୍ରଣୀ ରାଷ୍ଟ୍ରର ମାନ୍ୟତା ପାଇଛି। ଗତ ଏକ ଦଶନ୍ଧି ମଧ୍ୟରେ ଚିଙ୍ଗୁଡ଼ି ଉତ୍ପାଦନ 270%କୁ ବୃଦ୍ଧି ପାଇଛି। ଏ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଦେଶରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ ସଶକ୍ତ ହୋଇଛନ୍ତି। ବିଶ୍ୱସ୍ତରରେ ଭାରତ ଏବେ ଦ୍ୱିତୀୟ ବୃହତ୍ତମ ମାଛ ଉତ୍ପାଦନକାରୀ ଏବଂ ଦ୍ୱିତୀୟ ବୃହତ୍ତମ ଜଳଚର ପାଳନ ଦେଶ ଭାବେ ମାନ୍ୟତା ଲାଭ କରିଛି। ଦେଶର ମୋଟ ମାଛ ଉତ୍ପାଦନର 75%ରୁ ଅଧିକ ଅନ୍ତର୍ଦେଶୀୟ ମତ୍ସ୍ୟଚାଷରୁ ହିଁ ମିଳିପାରୁଛି। ସରକାର ମତ୍ସ୍ୟଚାଷୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସ୍ୱଳ୍ପ ସୁଧ ହାରରେ ବ୍ୟାଙ୍କ ଋଣ ଏବଂ କିଷାନ କ୍ରେଡିଟ୍ କାର୍ଡ ସୁବିଧା ପ୍ରଦାନ କରିଛନ୍ତି। ଜାତୀୟ ମତ୍ସ୍ୟଚାଷୀ ଦିବସ ନୀଳ ଅର୍ଥନୀତି ବିପ୍ଳବ କ୍ଷେତ୍ରରେ ଆମର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ସମସ୍ତ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ 19 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ନିୟୋଜିତ। ଦିବ୍ୟାଙ୍ଗ ବୟୋଜ୍ୟେଷ୍ଠ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନର ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଅଗ୍ରଗତି ଓ ସଫଳତା ସମ୍ପର୍କରେ ସମୀକ୍ଷା ହୋଇଛି। ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇଛନ୍ତି। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଏହି ଯୋଜନାରେ ସାମିଲ ହେବା ପାଇଁ 3,17,000 ଉର୍ଦ୍ଧ୍ୱ

ଆବେଦନ ହୋଇଛି। ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକା ବିଜେନୀତି ଅନୁଷ୍ଠିତ ହେଉଛି। ପୁରୀର ରାଧାବଲ୍ଲଭ ମଠ ନିକଟରେ ବୟନିକା ପକ୍ଷରୁ ନିର୍ମିତ ଆଧୁନିକ ମେଗା ଶୋରୁମ୍କୁ ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଆଜି ଉଦ୍ଘାଟନ କରିଛନ୍ତି। ହୀରାକୁଦରେ ଆଜି 8 ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଚଳିତ ଶିକ୍ଷାବର୍ଷର 2 ବର୍ଷିଆ ବିଏଡ୍, ଏମ୍ଏଡ୍ ଓ ବିଏଚ୍ଏଡ୍ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷାର ଫଳ ପ୍ରକାଶ ପାଇଛି। ଜମି ଲିଜ୍ ରେକର୍ଡର ସଠିକ୍ ରକ୍ଷଣାବେକ୍ଷଣ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଦୃଢ଼ ନିର୍ଦ୍ଦେଶ ଜାରି କରାଯାଇଛି। ନ୍ୟାୟିକ ମାମଲାରେ ଅଦାଲତରେ ସଠିକ୍ ସଂରକ୍ଷିତ ରେକର୍ଡ ପ୍ରଦାନ କରିବା ପାଇଁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 8:00।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଆଖି ଛୁଉଁଛି ଭଲ ପାଉଛି। ଗୀତଟିରେ କଣ୍ଠଦାନ କରିଛନ୍ତି ଅରବିନ୍ଦ ଦତ୍ତ ଏବଂ ଶ୍ରେୟା।

0: ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ କଟକ। ସମୟ ବର୍ତ୍ତମାନ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଉପସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିଶ୍ରତିବଦ୍ଧତା ଦୋହରାଇଲେ ଭାରତ ଓ ଓମାନ। ସଂସଦର ମୌସୁମୀ ଅଧିବେଶନର ପ୍ରସ୍ତୁତିର ସମୀକ୍ଷା କଲେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଆଜି ସ୍ପେନ୍ ଭେଟିବ ବେଲ୍ଜିୟମ୍କୁ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି। ଅକ୍ଲ୍ୟାଣ୍ଡ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କର ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ ଜଣାଇଥିଲେ। ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ମଧ୍ୟ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଉଭୟ ଦେଶର ଲୋକେ ଭାରତୀୟ ତ୍ରିରଙ୍ଗା ହାତରେ ଧରି କିଆ ଓରା ମୋଦି ଉଚ୍ଚାରଣ କରି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି। ପ୍ରାୟ 40 ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି 2 ଦିନ ଲାଗି ଏହି ଐତିହାସିକ ଗସ୍ତ କରିଛନ୍ତି। ତାଙ୍କର ଏହି ଗସ୍ତ ଲାଗି ନ୍ୟୁଜିଲାଣ୍ଡରେ ଅନେକ ଉତ୍ସାହ ପରିଲକ୍ଷିତ ହୋଇଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଏହି ଗସ୍ତ ଅବସରରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶିକ୍ଷା, ଜ୍ଞାନକୌଶଳ, ଜନସମ୍ପର୍କ ଆଦି କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଉଭୟ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର ଆଶା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସମ୍ପ୍ରତି ଅଷ୍ଟ୍ରେଲିଆ ଗସ୍ତ ଅବସରରେ ସେଠାରେ

ତାଙ୍କୁ ପ୍ରଦାନ କରାଯାଇଥିବା ଆତିଥେୟତା ଲାଗି ସେ ଅଷ୍ଟ୍ରେଲିଆ ସରକାର, ଜନସାଧାରଣ ଏବଂ ବିଶେଷକରି ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି ତାଙ୍କର ଅଷ୍ଟ୍ରେଲିଆ ଗସ୍ତ ସଫଳ ହୋଇଛି। ତାଙ୍କର ଏହି ଗସ୍ତ ଦ୍ୱାରା ଭାରତ ଅଷ୍ଟ୍ରେଲିଆ ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗ ଲାଗି ନୂତନ ସୁଯୋଗ ସୃଷ୍ଟି ହୋଇପାରିବ। ଅଷ୍ଟ୍ରେଲିଆ ଗସ୍ତର ସଫଳତା ଦ୍ୱାରା ଉଭୟ ଦେଶ ଉପକୃତ ହୋଇପାରିବେ। ଏତଦ୍ବ୍ୟତୀତ ବିଶ୍ୱ ସମ୍ପ୍ରଦାୟ ପ୍ରତି ଏହାର ଏକ ସକାରାତ୍ମକ ଅବଦାନ ରହିବ ବୋଲି ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆଶାବ୍ୟକ୍ତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ମସ୍କାଟ୍ଠାରେ ତାଙ୍କର ଓମାନ ପ୍ରତିପକ୍ଷ ବାଦର ବିନ୍ ହମାଦ ଅଲ୍ ବୁସାଇଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ବାଣିଜ୍ୟ, ପୁଞ୍ଜିନିବେଶ, ଯୋଗାଯୋଗ, ବୈଷୟିକ ଜ୍ଞାନକୌଶଳ, ପ୍ରତିରକ୍ଷା, କୃତ୍ରିମ ବୁଦ୍ଧିମତା, ସାମୁଦ୍ରିକ ଓ ସାଇବର କ୍ଷେତ୍ର ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା। ଏହିସବୁ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଏହାଛଡ଼ା ଉପସାଗରୀୟ ଅଞ୍ଚଳର ବିକାଶ ଉପରେ ଉଭୟ ନେତା ବିସ୍ତୃତ ଆଲୋଚନା କରିବା ସହିତ ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ମିଳିତ ପ୍ରୟାସ ଜାରି ରଖିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି। ଭାରତ ଓମାନ ମଧ୍ୟରେ ରଣନୈତିକ ଭାଗିଦାରୀର ବିଶ୍ୱାସ ଓ ଶକ୍ତି ଏହି ଆଲୋଚନା ମାଧ୍ୟମରେ ପ୍ରତିଫଳିତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଇତିମଧ୍ୟରେ ଓମାନ ବୈଦେଶିକ ମନ୍ତ୍ରୀ କହିଛନ୍ତି ଭାରତ ଓମାନ ମଧ୍ୟରେ ଦୀର୍ଘଦିନରୁ ରହିଆସିଥିବା ସାମୁଦ୍ରିକ ସମ୍ପର୍କ ଦୁଇ ଦେଶର ଜନସାଧାରଣଙ୍କୁ ଶତାବ୍ଦୀ ଶତାବ୍ଦୀ ଧରି ଯୋଡ଼ି ରଖିଛି। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ଥିବା ଭାଗିଦାରୀକୁ ଏକ ସଶକ୍ତ ଭିତ୍ତିଭୂମି ପ୍ରଦାନ କରିବାରେ ସହାୟକ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସୂଚନା ଦେଇ ଶ୍ରୀ ଆଲବୁସାଇଦି କହିଛନ୍ତି ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷିତ ଜାହାଜ ଚଳାଚଳ ସମ୍ପର୍କରେ ସେ ତାଙ୍କ ଭାରତୀୟ ପ୍ରତିପକ୍ଷ ଡକ୍ଟର ଜୟଶଙ୍କରଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି ଏବଂ ଏ ଦିଗରେ ସମର୍ଥନ ଲାଗି ସେ ଭାରତକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଡକ୍ଟର ଜୟଶଙ୍କର ଆଜି ଓମାନରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ସେଠାରେ ସ୍ଥାନୀୟ ଭାରତୀୟ ବଂଶୋଦ୍ଭବଙ୍କର ବିଭିନ୍ନ କ୍ଷେତ୍ରରେ ଅବଦାନ ଏବଂ ଉତ୍ସାହ ମାଧ୍ୟମରେ ଭାରତ ଓମାନ ସମ୍ପର୍କ ଅଧିକ ସଶକ୍ତ ହୋଇପାରିଛି। ଉଭୟ ସମାଜ ଓ ଦୁଇ ଦେଶର ଭାଗିଦାରୀ ପ୍ରତି ସେମାନଙ୍କର ଅବଦାନକୁ ଡକ୍ଟର ଜୟଶଙ୍କର ପ୍ରଶଂସା କରିଛନ୍ତି। ଦେଶର ବିଦ୍ୟୁତ୍ ଚାହିଦାର 50% ଦ୍ୱିତୀୟ ଥର ଲାଗି ସ୍ୱଚ୍ଛ ଶକ୍ତି ଦ୍ୱାରା ପୂରଣ ହୋଇପାରିଛି ବୋଲି ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି ଚଳିତ ମାସ 6 ତାରିଖରେ ନବୀକରଣୀୟ ଶକ୍ତି ଉତ୍ସରୁ 50.2% ଶକ୍ତି ଯୋଗାଣ ସଫଳ ହୋଇଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏହି କ୍ଷେତ୍ରରେ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ବିହାର ଗସ୍ତ କରିବେ। ଏହି ଗସ୍ତ ଅବସରରେ ଉପରାଷ୍ଟ୍ରପତି ବିହାର ବିଧାନସଭା ସଦସ୍ୟମାନଙ୍କର ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେବେ। ଏହି ତାଲିମ କାର୍ଯ୍ୟକ୍ରମ ବିହାର ସାଧାରଣ ପ୍ରଶାସନ ଓ ସହରାଞ୍ଚଳ ବିକାଶ ପ୍ରତିଷ୍ଠାନରେ ଆୟୋଜିତ ହୋଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହେବାକୁ ଥିବାରୁ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଡକ୍ଟର ଏଲ୍ ମୁର୍ଗାନ ଆଜି ସଂସଦ ଭବନ ପରିସରରେ ଏହାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମେଘୱାଲ କହିଛନ୍ତି ଆଗାମୀ ଅଧିବେଶନ ଲାଗି ସଂସଦରେ ହେବାକୁ ଥିବା ବିଭିନ୍ନ ବୈଧାନିକ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିବା ସହିତ ଏଥିଲାଗି ଆବଶ୍ୟକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଦେଶର ଉତ୍ତରାଞ୍ଚଳ ରେଳବାଇର 680 କିଲୋମିଟର ଦୀର୍ଘ ରେଳପଥରେ କବଚ ସୁରକ୍ଷା ବ୍ୟବସ୍ଥା ସ୍ଥାପନ ଲାଗି 206 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାଦ୍ୱାରା ସମ୍ପୃକ୍ତ ରେଳପଥର ସୁରକ୍ଷା ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ତଥା ମାତ୍ରାଧିକ ଟ୍ରେନ୍ ଚଳାଚଳ କରୁଥିବା ରେଳପଥଗୁଡ଼ିକରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସୁରକ୍ଷା ବ୍ୟବସ୍ଥା ସ୍ଥାପନ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ଏ ସମ୍ପର୍କରେ ସୂଚନା ଦେଇ ରେଳ ମନ୍ତ୍ରଣାଳୟ କହିଛି କବଚର 4.0 ସଂସ୍କରଣ ଦିଲ୍ଲୀ ଡିଭିଜନର ରେୱାରୀ ଦିଲ୍ଲୀ ଏବଂ ଶକୁରବସ୍ତି ଭତିଣ୍ଡା ସେକ୍ସନରେ କାର୍ଯ୍ୟକାରୀ କରାଯିବ। ଟ୍ରେନ୍ ଧକ୍କା ଭଳି ବିପଦପୂର୍ଣ୍ଣ ଅଘଟଣ ସମୟରେ ଏବଂ ଏପରିକି କୁହୁଡ଼ି ଭଳି ପ୍ରତିକୂଳ ପାଗରେ ମଧ୍ୟ ଏହି ବ୍ୟବସ୍ଥା ମାଧ୍ୟମରେ ସୁରକ୍ଷା ପ୍ରଦାନ କରାଯାଇପାରିବ ବୋଲି ମନ୍ତ୍ରଣାଳୟ କହିଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏଥିରେ ଉଦ୍ବୋଧନ

0: ଶ୍ରୀ ନଡ୍ଡା କହିଛନ୍ତି ଏହି ମିଶନ ଅଧୀନରେ ଦେଶବ୍ୟାପୀ ଏକ ସଶକ୍ତ ଡିଜିଟାଲ୍ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସ୍ଥାପନ କରାଯାଇପାରିଛି। ଦେଶବାସୀଙ୍କୁ ଏହି ଯୋଜନା ମାଧ୍ୟମରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ସମ୍ପୃକ୍ତ ଭିତ୍ତିଭୂମିର କିଭଳି ସର୍ବାଧିକ ଉପଯୋଗ କରାଯାଇପାରିବ ତା ଉପରେ ଶ୍ରୀ ନଡ୍ଡା ଗୁରୁତ୍ୱାରୋପ କରିଛନ୍ତି। ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ସମାବେଶୀ ସୁଗମ ତଥା ସହଜରେ ଉପଲବ୍ଧ ହୋଇପାରୁଥିବା ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିଶ୍ୱର ସର୍ବବୃହତ୍ ଏହି ଡିଜିଟାଲ୍ ସ୍ୱାସ୍ଥ୍ୟ ଇକୋସିଷ୍ଟମ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ ଅଧୀନରେ ପ୍ରାୟ 94 କୋଟି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ନମ୍ଘର ସୃଷ୍ଟି କରାଯାଇପାରିଛି ଏବଂ 105 କୋଟି ସ୍ୱାସ୍ଥ୍ୟ ରେକର୍ଡ ସଂଯୋଗ ହୋଇଛି। ଏତଦ୍ବ୍ୟତୀତ ପ୍ରାୟ 10 ଲକ୍ଷ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏଥିରେ ପଞ୍ଜିକୃତ ହୋଇଥିବାବେଳେ 5,30,000 ଉର୍ଦ୍ଧ୍ୱ ସ୍ୱାସ୍ଥ୍ୟ ଯତ୍ନ କେନ୍ଦ୍ର ଏହି ମିଶନ ଅଧୀନରେ ଦେଶବ୍ୟାପୀ ସ୍ଥାପନ କରାଯାଇଛି ବୋଲି ବୈଠକରୁ ସୂଚନା ମିଳିଛି। ଫିଫା ବିଶ୍ୱକପ୍ରେ ଆଜି ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ସ୍ୱେନ୍ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30ରେ ଲସ୍ ଆଞ୍ଜେଲସ୍ ଷ୍ଟାଡିୟମ୍ରେ ଖେଳାଯିବ। ପୂର୍ବରୁ ଆମେରିକାର ବୋଷ୍ଟନ୍ରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ 2-0ରେ ମରକୋକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ଏଥିସହିତ ପ୍ରଥମ ଥର ପାଇଁ ଫ୍ରାନ୍ସ କ୍ରମାଗତ ଭାବେ ତୃତୀୟ ଥର ଲାଗି ବିଶ୍ୱକପ୍ ସେମିଫାଇନାଲ୍ରେ ପ୍ରବେଶ କରିଛି। ରବିବାର ଦିନ ଅନ୍ୟ 2ଟି କ୍ୱାର୍ଟର ଫାଇନାଲ୍ରେ ନରୱେ ଇଂଲଣ୍ଡକୁ ଏବଂ ଆର୍ଜେଣ୍ଟିନା ସ୍ୱିଜରଲ୍ୟାଣ୍ଡକୁ ଭେଟିବ। ୱିମ୍ବିଲଡନ୍ ଟେନିସ୍ର ପୁରୁଷ ସିଙ୍ଗଲ୍ସ ବର୍ଗର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଜାରି ରହିଛି। ବ୍ରିଟେନ୍ର ଆର୍ଥର୍ ଫେରି ଏବଂ ଜର୍ମାନ୍ର ଆଲେକ୍ଜାଣ୍ଡର ଜଭେରେଭ୍ଙ୍କ ମଧ୍ୟରେ ଏହି ମ୍ୟାଚ୍ ଚାଲିଛି। ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ପୂର୍ବବର୍ଷର ଚାମ୍ପିୟନ୍ ଇଟାଲୀର ଜାନିକ୍ ସିନର 7 ଥର ୱିମ୍ବିଲଡନ୍ ଚାମ୍ପିୟନ୍ ହୋଇଥିବା ସର୍ବିଆର ନୋଭାକ୍ ଜୋକୋଭିକ୍ଙୁ ଭେଟିବେ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 7:40ରେ ଆରମ୍ଭ ହେବାର କାର୍ଯ୍ୟସୂଚୀ ରହିଛି। ଭାରତ ଇଂଲଣ୍ଡ ମହିଳା କ୍ରିକେଟ୍ ଦଳ ମଧ୍ୟରେ ଏକକ ଟେଷ୍ଟ ମ୍ୟାଚ୍ ଆଜି ଲର୍ଡ଼ସ୍ଠାରେ ଜାରି ରହିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରି ସମ୍ବାଦଟି ପ୍ରସ୍ତୁତ ହେବା ସମୟରେ ଭାରତୀୟ ଦଳ 3 ୱିକେଟ୍ ହରାଇ 170 ରନ୍ ସଂଗ୍ରହ କରିଛି। ଲର୍ଡ଼ସ୍ରେ ପ୍ରଥମ ଥର ପାଇଁ ଏହି ମହିଳା ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଆଜିର ମ୍ୟାଚ୍କୁ ମିଶାଇ ଭାରତୀୟ ମହିଳା କ୍ରିକେଟ୍ ଦଳ 16 ଥର ଇଂଲଣ୍ଡ ବିପକ୍ଷରେ ପ୍ରଦର୍ଶନ କରିଛି। ସେଥିମଧ୍ୟରୁ ଇଂଲଣ୍ଡ ଗୋଟିଏରେ ବିଜୟ ଲାଭ କରିଥିବା ବେଳେ ଭାରତ 3ଟିରେ ବିଜୟ ଲାଭ କରିଥିଲା। ଅନ୍ୟ 11ଟି ମ୍ୟାଚ୍ ଅମୀମାଂସିତ ରହିଥିଲା। 2021 ଜୁନ୍ରେ ଅନୁଷ୍ଠିତ ଶେଷ ଟେଷ୍ଟ ମ୍ୟାଚ୍ ଡ୍ର ରହିଥିଲା। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଉପସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିଶ୍ରତିବଦ୍ଧତା ଦୋହରାଇଲେ ଭାରତ ଓ ଓମାନ। ସଂସଦର ମୌସୁମୀ ଅଧିବେଶନର ପ୍ରସ୍ତୁତିର ସମୀକ୍ଷା କଲେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ସ୍ପେନ୍ ଭେଟିବ ବେଲ୍ଜିୟମ୍କୁ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଯଶୀପୁର ବ୍ଲକର ରାମତୀର୍ଥଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କ ସହିତ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଚାରାରୋପଣ କରିଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ,
3: ଗତବର୍ଷ ବି ବୃକ୍ଷରୋପଣ ହୋଇଥିଲା। 72 ଏକର ଜାଗାକୁ ଆମେ ଗୋଟେ ମଡେଲ ଇକୋ ପାର୍କ ହିସାବରେ ଡେଭଲପ୍ କରୁଛୁ। ଆଜି ସେ ଭିତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲିଛି। ନିଶ୍ଚିତ ଭାବରେ ଏ ବର୍ଷ ଆହୁରି ଆମେ ବ୍ୟାପକ ବୃକ୍ଷରୋପଣ କରିବାର କାର୍ଯ୍ୟକ୍ରମ ରହିଛି। ଆପଣମାନେ ଦେଖୁଛନ୍ତି ଜଳବାୟୁ ପରିବର୍ତ୍ତନର ପ୍ରଭାବ, ଏ ବର୍ଷ ବିଳମ୍ବରେ ବର୍ଷା ଆସିଛି, ଗୋଟେ ଚିନ୍ତାଜନକ ବିଷୟ ଅଛି। ତ ଆଗାମୀ ଭବିଷ୍ୟତ ପାଇଁ ଆମେ ଯଦି ସୁରକ୍ଷା କରିବେ ସୃଷ୍ଟି ଏବଂ ବୃକ୍ଷ ହିଁ ଜୀବନ, ଜଳ ହିଁ ଜୀବନକୁ ଆଧାର କରିକି ଆମେ ଆଗକୁ ଯାଉଛେ। ଜଳ ବିଭାଗ ଏଥର 3 କୋଟିରୁ 4 କୋଟି ବୃକ୍ଷରୋପଣ ଏଥର କରିବାର ଅଛି।
2: ବାରିପଦା ପୌରାଞ୍ଚଳର ରଘୁନାଥପୁର ଲେପ୍ରୋସି କଲୋନୀରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ପରିବାରଙ୍କ ଜମି ପଟ୍ଟା ନଥିବାରୁ ସେମାନେ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଥିଲେ। ଲେପ୍ରୋସି କଲୋନୀରେ ଆୟୋଜିତ ଉତ୍ସବ

0: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଥିଲେ,
1: ଜଙ୍ଗଲ ଜମି ପଟ୍ଟା ଆଜି 27 ଜଣଙ୍କୁ ଲେପ୍ରୋସି କଲୋନୀରେ ଦିଆଗଲା, ଯୋଉଟାକି ଦୀର୍ଘ ଦିନର ତାଙ୍କର ଅପେକ୍ଷା ଥିଲା। ସେମାନେ ପାଇବା ଯୋଗ୍ୟ ଥିଲେ କିନ୍ତୁ ପଟ୍ଟା ପାଇପାରୁନଥିଲେ, ଆଉ ପଟ୍ଟା ନ ପାଇବା କାରଣରୁ ପଟ୍ଟର ଜାଗାରେ ଥାଇକି ମଧ୍ୟ ସେମାନେ ଘର ଖଣ୍ଡେ ପାଇପାରୁନଥିଲେ, ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ ହଉଥିଲେ। ତେଣୁ ଏବେ ଆଜି ଆମେ ତାଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛୁ। 27 ଜଣ ଟୋଟାଲ ଆମେ ଜଙ୍ଗଲ ଜମି ପଟ୍ଟା ତାଙ୍କୁ ଦେଲୁ ଏବଂ 49 ଜଣଙ୍କୁ ଶିରନାମା ମଧ୍ୟ ଆଜି ଦିଆଗଲା। ଏବଂ ସେମାନେ ଯୋଉ 27 ଜଣ ଏଠି ପଟ୍ଟା ପାଇଲେ ସେମାନଙ୍କୁ ଖୁବ୍ ଜଲ୍ଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ଏବଂ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଦିଆଯିବ, ଯାହାକି ସେମାନଙ୍କ ପାଇଁ ମଧ୍ୟ ଏକ ଆନନ୍ଦର ଦିନ ନିଶ୍ଚିତ ଭାବରେ ଆଜି ରହିବ। ଘର ପାଇବେ ଏବଂ ଭଲରେ ସେମାନେ ରହିବା ବ୍ୟବସ୍ଥା ପାଇବେ ଏବଂ ଏଠି ମଧ୍ୟ ଆମେ ରାସ୍ତାଘାଟ ସହିତ ଅନ୍ୟାନ୍ୟ ତାଙ୍କର ଯୋଉ ଆବଶ୍ୟକତା ଅଛି ତାକୁ ମଧ୍ୟ କରୁଛୁ। ଏଠି ଗୋଟେ ଭଲ ଶୌଚାଳୟ ମଧ୍ୟ ଆମେ କରୁଛୁ, ଯାହା ଅଛି ତାକୁ ମଧ୍ୟ ସଫା କରିକି ଆହୁରି

0: ଆନନ୍ଦର ଦିନ ନିଶ୍ଚିତ ଭାବରେ ଆଜି ରହିବ, ଘର ପାଇବେ ଏବଂ ଭଲରେ ସେମାନେ ରହିବା ବ୍ୟବସ୍ଥା ପାଇବେ, ଏବଂ ଏଠି ମଧ୍ୟ ଆମେ ରାସ୍ତାଘାଟ ସହିତ ଅନ୍ୟାନ୍ୟ ତାଙ୍କର ଯେଉଁ ଆବଶ୍ୟକତା ଅଛି ତାକୁ ମଧ୍ୟ କରୁଛେ। ଏଠି ଗୋଟେ ଭଲ ଶୌଚାଳୟ ମଧ୍ୟ ଆମେ କରୁଛୁ, ଯାହା ଅଛି ତାକୁ ମଧ୍ୟ ସଫା କରିକି ଆହୁରି ରିନୋଭେସନ କରୁଛୁ। ତେଣୁ ତାଙ୍କର ଚଳଣି ପାଇଁ ଯାହା ଆବଶ୍ୟକତା ଅଛି ଆମ ସରକାର ତାକୁ କରିବାକୁ ଯାଉଛି।
1: ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଗତମାସ 29 ତାରିଖଠାରୁ ବନ୍ଦ କରାଯାଇଛି। ବର୍ଷା ଋତୁରେ ଶିମିଳିପାଳ ପର୍ବତମାଳାର ରାସ୍ତାଗୁଡ଼ିକ ଧୋଇ ହୋଇ ଯାଉଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥାଏ। ବର୍ଷା ଋତୁରେ ଜାମୁପାଣି ଓ ତାଳବନ୍ଧ ଇକୋ ଟୁରିଜିମ୍ କମ୍ପ୍ଲେକ୍ସ ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ରହିବ ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି। ବିଶ୍ୱରେ କେବଳ ଶିମିଳିପାଳରେ କଳା ରଙ୍ଗର ମହାବଳ ବାଘ ଅଛନ୍ତି। ଶିମିଳିପାଳରେ 32ଟି ମହାବଳ ବାଘ ରହିଥିବାବେଳେ 20ରୁ ଉର୍ଦ୍ଧ କଳା ରଙ୍ଗର ମହାବଳ ବାଘ ଅଛନ୍ତି। ମହାରାଷ୍ଟ୍ରର ତଡ଼ୋବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳ ଅଣାଯାଇଥିବା ଜନ୍ନତ ବାଘୁଣୀ 4ଟି ଶାବକଙ୍କୁ ଜନ୍ମ ଦେବାରୁ ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଛି। ବରେହିପାଣି ପ୍ରାକୃତିକ ସୌନ୍ଦର୍ଯ୍ୟ, ଘଞ୍ଚ ଶାଳ ଜଙ୍ଗଲ, ବରେହିପାଣି ଓ ଜୋରନ୍ଦା ଜଳପ୍ରପାତ ଏବଂ ବନ୍ୟପ୍ରାଣୀ ଦେଶ ବିଦେଶ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ। ମୟୂରଭଞ୍ଜ ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାର 9ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚିଠା ଭୋଟର ତାଲିକାରେ ତ୍ରୁଟି ରହିଥିଲେ ଅଗଷ୍ଟ ମାସ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ହେମକାନ୍ତ ସୟ କହିଛନ୍ତି। ଚିଠା ଭୋଟର ତାଲିକା ଅନୁଯାୟୀ ଜିଲ୍ଲାରେ ମୋଟ 18,70,680 ଜଣ ମତଦାତା ରହିଛନ୍ତି। ସେଥିମଧ୍ୟରୁ 9,07,238 ଜଣ ପୁରୁଷ ଓ 9,07,238 ଜଣ ମହିଳା ମତଦାତା ଅଛନ୍ତି। 352ଟି ନୂତନ ମତଦାତା କେନ୍ଦ୍ର ସୃଷ୍ଟି କରାଯାଇଛି। ଜିଲ୍ଲାରେ ମୋଟ 2,724 ମତଦାନ କେନ୍ଦ୍ର ହୋଇଛି। 63,946 ଜଣ ମୃତ ମତଦାତା ଏବଂ 32,623 ଜଣ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ମତଦାତାଙ୍କୁ ବାଦ୍ ଦିଆଯାଇଥିବା ଜିଲ୍ଲାପାଳ ଶ୍ରୀ ସୟ କହିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଜ ଯୋଗେ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ପଲ୍ଲୀ ମଞ୍ଚ।

ଆମ ରାଜ୍ୟରେ ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହନ ଦେବା ଦିଗରେ ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଏକ ପ୍ରମୁଖ ପଦକ୍ଷେପ ଭାବେ ଉଭା ହୋଇଛି। ଏହି ଯୋଜନା ମାଧ୍ୟମରେ ଜିଲ୍ଲାର ଅନେକ ପାରମ୍ପରିକ ଗୋପାଳକ ଓ ବେକାର ଯୁବକ ଆର୍ଥିକ ଭାବେ ସଶକ୍ତ ହେବାର ଏକ ନୂଆ ବାଟ ପାଇଛନ୍ତି। ଗୋଟିଏ ପଟେ ହିତାଧିକାରୀଙ୍କ ସ୍ଥିତି ସୁଧୁରୁଥିବା ବେଳେ ଅନ୍ୟପଟରେ ସବୁ ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଏକ ବଡ଼ ସକାରାତ୍ମକ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳୁଛି। ରାଜ୍ୟରେ ଗ୍ରାମାଞ୍ଚଳରେ ରହୁଥିବା ଗୋପାଳକମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ଯାହାଫଳରେ ଗ୍ରାମାଞ୍ଚଳର ବେକାର ଯୁବକ, ସ୍ଥାନୀୟ କୃଷକ ଓ ନୂଆ ଡେରୀ ଫାର୍ମ କରିବାକୁ ଚାହୁଁଥିବା ଉଦ୍ୟୋଗୀମାନଙ୍କ ପାଇଁ ଏହି ଯୋଜନା ଆତ୍ମନିଯୁକ୍ତିର ଏକ ବଡ଼ ସୁଯୋଗ ସୃଷ୍ଟି କରିଛି। ଅଧିକ ଦୁଗ୍ଧ ଉତ୍ପାଦନକାରୀ ପ୍ରଜାତିର ଗାଈ ପାଳନ ଉପରେ ଜୋର୍ ଦିଆଯାଉଥିବାରୁ କେମିତି କମ୍ ଖର୍ଚ୍ଚରେ ଆମର ଚାଷୀ ଭାଇ ଭଉଣୀମାନେ, ଆମର ଗୋପାଳକ ଭାଇ ଭଉଣୀମାନେ ଲାଭ ପାଇପାରିବେ, ଏହାର ମୁଖ୍ୟ ଉଦ୍ଦେଶ୍ୟ। ବଜାରରେ ଦୁଗ୍ଧ ବିକ୍ରି କରିବା ସହ ସ୍ଥାୟୀ ରୋଜଗାରର ପନ୍ଥା ମଧ୍ୟ ପାଇପାରିବେ। ଗୋପାଳନକୁ କେବଳ ପାରମ୍ପରିକ ଜୀବିକା ନୁହେଁ, ବରଂ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିବାରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଏକ ସଞ୍ଜୀବନୀ ଭଳି ଆମର ଗାଁର ଅର୍ଥନୀତିକୁ ସ୍ୱାବଲମ୍ବୀ କରିବାରେ ଏହି ଯୋଜନା ଏକ ବିଶେଷ ଭୂମିକା ନିର୍ବାହ କରୁଛି। ତେବେ କଥା ତ ହେଲେ ଆଗକୁ ଆହୁରି କଥା ହେବା, କିନ୍ତୁ ଭଲ ଲୋକଗୀତ ଶୁଣିବା, ତାପରେ କଥା ହେବା।

ଚାଷୀ ଭାଇ ଓ ଭଉଣୀମାନେ ଗୋପାଳନ ଏକ ଲାଭଜନକ ବ୍ୟବସାୟ। ଆମ ରାଜ୍ୟର ଗାଁ ଗହଳିରେ ରହିଥିବା ଗୋପାଳକମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। 2024 ମସିହା ସେପ୍ଟେମ୍ବର ମାସରୁ ସାରା ରାଜ୍ୟରେ ଏହି ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହେଉଥିବା ବେଳେ ବ୍ୟାପକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି। ଉନ୍ନତମାନର ଗାଈ ଓ ମଇଁଷି କ୍ରୟ କରିବାଠାରୁ ଆରମ୍ଭ କରି ଆଧୁନିକ ଡେରି ୟୁନିଟ୍ ସ୍ଥାପନ, ବାଛୁରୀମାନଙ୍କର ସୁରକ୍ଷିତ ପାଳନ ଏବଂ ଗୋ ଖାଦ୍ୟ ପାଇଁ ସବୁଜ ଚାରା ଉତ୍ପାଦନ ଏବଂ ସବୁଠାରୁ ବଡ଼ କଥା ହେଲା ପଶୁମାନଙ୍କ ବୀମା କରିବା ପାଇଁ ସରକାରଙ୍କ ତରଫରୁ ମୋଟା ଅଙ୍କର ଅନୁଦାନ ବା ସବ୍ସିଡିର ବ୍ୟବସ୍ଥା ରହିଛି।

0: କଣ ଶ୍ରୋତା ବନ୍ଧୁ, ଲୋକଗୀତ ମନକୁ ଗଲା ତ? ହଁ, ଆମେ ତ ଆଜି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଉପରେ କଥା ହେଉଛେ। କେମିତି ଗାଁ ଗହଳିର ଗୋପାଳକ ଭାଇମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହେବ, କେମିତି ସେମାନଙ୍କର ଆର୍ଥିକ ଉନ୍ନତି ହେବ, ଏହା ହେଉଛି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ମୂଳ ଉଦ୍ଦେଶ୍ୟ। ଆଜି ଆମର ପଲ୍ଲୀମଞ୍ଚ କାର୍ଯ୍ୟକ୍ରମରେ ଏହି ଉପରେ ଆଲୋଚନା ରହିଛି, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ବିଭିନ୍ନ ଦିଗ। ଏ ବିଷୟରେ ଆଲୋଚନା କରିବା ପାଇଁ ଆମ ଗହଣରେ ଅଛନ୍ତି ଆଠଗଡ଼ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ପ୍ରାଣୀ ଚିକିତ୍ସା ଅଧିକାରିଣୀ ଡକ୍ଟର ଶୁଭଶ୍ରୀ ନାୟକ। ତେବେ ଆଲୋଚନା ଶୁଣିବା। ଶୁଭଶ୍ରୀ ମ୍ୟାଡାମ, ସ୍ୱାଗତ କରୁଛୁ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ। ନମସ୍କାର।
1: ନମସ୍କାର।
0: ଆଜି ଆମେ ଆଲୋଚନା ରଖିଛେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ବିଭିନ୍ନ ଦିଗ। କାରଣ ସରକାର ଯାହା ବି ଆମର ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କରିଛନ୍ତି ବିଭିନ୍ନ ପ୍ରକାର ଯୋଜନା, କେମିତି ଆର୍ଥିକ ଦିଗରୁ ସ୍ୱଚ୍ଛଳ ହେବେ, କେମିତି ଆର୍ଥିକ ଉନ୍ନତି ହେବ, ଏବଂ ବ୍ୟବସାୟିକ ମନୋବୃତ୍ତି ନେଇ ଯଦି ଆମେ ଚାଷଟାକୁ କରିବା ତେବେ ମଧ୍ୟ ଲାଭବାନ ହେବା, ଏ ଯୋଉ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ବିଭିନ୍ନ ଦିଗ, ତା ଭିତରେ ସେମିତି କିଛି ଉପଯୋଜନା ସବୁ ରହିଛି?
1: ଆଜ୍ଞା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ମୂଳ ଲକ୍ଷ୍ୟ ହେଉଛି ରାଜ୍ୟରେ କ୍ଷୀର ଉତ୍ପାଦନ ବୃଦ୍ଧି ସହିତ କ୍ଷୁଦ୍ର ଗୋଚାଷୀ ବା ଗୋପାଳକ ମାନଙ୍କର ଉନ୍ନତିକରଣ ଏବଂ ସେମାନଙ୍କର ଆୟ ବୃଦ୍ଧିରେ କିପରି ସହାୟତା ହୋଇପାରିବ, ସେଇଟା ରହିଛି ରାଜ୍ୟ ସରକାରଙ୍କର ମୁଖ୍ୟ ଲକ୍ଷ୍ୟ। ଏହା ସହିତ ଆମର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ମଧ୍ୟରେ ସାତଟି ଉପଯୋଜନା ରହିଛି। ପ୍ରଥମଟି ହେଉଛି ଗୋପାଳନ ଯୋଜନା, ସେକେଣ୍ଡରେ ରହୁଛି ଆମର ଗ୍ରେଡେଡ୍ ମୁରା ମଇଁଷି ପାଳନ ଉଦ୍ୟୋଗ ଯୋଜନା, ଯୋଉଟାକି ଆମେ ବିଡ୍ସ କହୁଛୁ। ତୃତୀୟଟି ହେଉଛି ମାଈ ବାଛୁରୀ ପାଳନ ଯୋଜନା। ଚତୁର୍ଥଟି ହେଉଛି ଗୋ ସମ୍ପଦ ବୀମା ଯୋଜନା। ପଞ୍ଚମଟି ତୃଣ ଉଦ୍ୟୋଗ ବିକାଶ ଯୋଜନା। ଷଷ୍ଠଟି ହେଉଛି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା MKUI ଅନ୍ତର୍ଗତ ହିତାଧିକାରୀଙ୍କୁ ଅତିରିକ୍ତ ରିହାତି, ଯୋଉଟାକି ଆମେ ଟପ୍ଅପ୍ କହୁଛୁ। ସପ୍ତମଟି ହେଉଛି କ୍ୟାସ୍ ଇନ୍ସେଣ୍ଟିଭ୍ ଫର୍ ଡାଇରୀ ଫାର୍ମର୍ସ, ଯୋଉଗୁଡାକ ହେଉଛି ଦୁଗ୍ଧ ଉତ୍ପାଦକ ଚାଷୀମାନଙ୍କ ପାଇଁ ପ୍ରୋତ୍ସାହନ ରାଶି।
0: ତେବେ କେଉଁ କେଉଁ ମାନେ ବେକାରୀ ଯୁବକ ଯୁବତୀ ହୁଅନ୍ତୁ, କିମ୍ବା ଚାଷୀ ଭାଇ ଭଉଣୀମାନେ ହୁଅନ୍ତୁ, କିମ୍ବା ଯୋଉମାନେ କରିବାକୁ ଚାହୁଁଛନ୍ତି, ଏହି ସ୍କିମ୍ରେ ଲାଭ ନେଇପାରିବେ?
1: ଆଜ୍ଞା, ଯୋଉମାନଙ୍କର ଗୋପାଳନରେ ପୂର୍ବରୁ ଏକ୍ସପେରିଏନ୍ସ ଥିବ ସେଇମାନଙ୍କୁ ଆମର ବେଶୀ ପ୍ରାଧାନ୍ୟ ଦିଆଯାଉଛି। ଯେଉଁ କ୍ଷୁଦ୍ର ଗୋଚାଷୀମାନେ ସର୍ବନିମ୍ନ ଗୋଟିଏ ଗାଈ କିମ୍ବା ସର୍ବାଧିକ ପାଞ୍ଚଟି ଗାଈ ପାଳନ କରୁଥିବେ ସେହିମାନେ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ତେବେ ସେମାନେ ଯାଇକି ଗୋ ସୁଗମ ପୋର୍ଟାଲରେ ଆବେଦନ କରିପାରିବେ ଏବଂ ଗୋଟିଏ ପରିବାରରୁ ଜଣେ ହିଁ 3 ବର୍ଷ ପାଇଁ ଏହି ଯୋଜନା ପାଇଁ ସବସିଡି ପାଇପାରିବ, ତାଙ୍କ ପରିବାର ମଧ୍ୟରେ ଆଉ କେହି ଏହି ସ୍କିମ୍ରେ ଆପ୍ଲାଏ କରିପାରିବେ ନାହିଁ।
0: ତ ଯଦି ଜଣେ ଆପ୍ଲାଏ କରିବ ତା ପାଇଁ ତ ପୁଣି କିଛି ଡକ୍ୟୁମେଣ୍ଟ ଦରକାର ଥିବ?
1: ଆଜ୍ଞା,
0: କଣ କଣ ସବୁ?
1: ପ୍ରଥମତଃ ହେଉଛି ଆମର ଆଧାର କାର୍ଡ ଆଉ ବ୍ୟାଙ୍କ ପାସବୁକ୍, ଏଇ ଦିଟା ସ୍କାନ ହେଇ ଆମର ଗୋସୁଗମ ପୋର୍ଟାଲରେ ଅପଲୋଡ କରାହବ, ଯୋଉଟାକି ଚାଷୀ ବା ବେନିଫିସିଆରୀର ଆଇଡିରେ ଗୋସୁଗମ ପୋର୍ଟାଲରେ। ଯଦି ଆମର ଏଥିରେ 2 ରହୁଛି ଦିଗ, ପ୍ରଥମତଃ ଯଦି ଚାଷୀଟି ଗୁହାଳ ସହିତ 2 ଗାଈ କିଣିପାରିବ, ନହିଁ ତ ବିନା ଗୁହାଳରେ, କିମ୍ବା କେହି ଯଦି ଭୂମିହୀନ ଅଛନ୍ତି ତାହେଲେ ସେ ଖାଲି 2 ଗାଈ ଆଣିପାରିବେ। ଯିଏ ଗୁହାଳ ପାଇଁ ଆବେଦନ କରିବ ସେମାନଙ୍କ ପାଇଁ କିନା ଲ୍ୟାଣ୍ଡ ରେକର୍ଡର ଆବଶ୍ୟକତା ରହିଛି। ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ସହିତ ଲ୍ୟାଣ୍ଡ ରେକର୍ଡ ମଧ୍ୟ ଆପଣଙ୍କର।

0: ସୁଗମ ପୋର୍ଟାଲରେ ଆପଣ ଆପ୍ଲାଏ କଲାବେଳେ ଆପଣ ସେଟା ଅପଲୋଡ କରିବେ। ଆଉ ଯେଉଁମାନେ ସାଧାରଣ ବର୍ଗ ବ୍ୟତୀତ ଆଉ ଯେଉଁମାନେ ରହିଲେ ଏସ୍ସି ଏସ୍ଟି ଟ୍ରାନ୍ସଜେଣ୍ଡର ଦିବ୍ୟାଙ୍ଗ ବା ପିଡବ୍ଲ୍ୟୁଡି ସେମାନେ ତାଙ୍କର ସାର୍ଟିଫିକେଟ୍ ମଧ୍ୟ ଅପଲୋଡ କରିବେ। ତ ଏହି ଚାରୋଟି ଡକ୍ୟୁମେଣ୍ଟସର ଆବଶ୍ୟକତା ରହିଛି। ଆମର ଦୁଇଟି ପ୍ରକାର ସବସିଡି ରହୁଛି, ଗୋଟେ ରହୁଛି 60% ଆଉ ଗୋଟେ ରହୁଛି 70%। ଯେଉଁମାନେ ସାଧାରଣ ବର୍ଗର ପୁରୁଷମାନେ ରହୁଛନ୍ତି ତାଙ୍କ ପାଇଁକିନା 60% ସବସିଡି ବା ରିହାତି ରହୁଛି। ଆଉ ଯେଉଁମାନେ ରହିଲେ ମହିଳା ସ୍ତ୍ରୀଲୋକ ଏସ୍ସି ଏସ୍ଟି ଟ୍ରାନ୍ସଜେଣ୍ଡର ଆଉ ପିଡବ୍ଲ୍ୟୁଡି ଅନ୍ତର୍ଗତ ଯେଉଁମାନେ ରହିଲେ ସେମାନେ 70% ସବସିଡି ନେଇପାରିବେ।
1: 70%
0: ଆଜ୍ଞା।
1: ମୋଟ ଖର୍ଚ୍ଚ ଯଦି ଆମେ ଆକଳନ କରିବା ପାଖାପାଖି କେତେ ଲକ୍ଷ ଟଙ୍କାର ସେମାନେ ସବସିଡି ପାଇପାରିବେ?
0: ଆମର ଏହି ପ୍ରୋଜେକ୍ଟଟା ଦୁଇ ଟାଇପ୍ର ରହୁଛି। ପ୍ରଥମତଃ ରହୁଛି ଆପଣ ରାଜ୍ୟ ବାହାରୁ ଯାଇ ଗୋଟେ ହଳ କିମ୍ବା ଦୁଇଟି ଗାଈ କିମ୍ବା ମଇଁଷି ବାହାର ରାଜ୍ୟରୁ କିଣିକି ଆଣିପାରିବେ। ଆଉ ଦ୍ୱିତୀୟଟି ହେଉଛି ଆମର ଏନ୍ଡିଏସ୍, ଯୋଉଥିରୁ ଆମେ ଡାଇରେକ୍ଟ ଆମର ରାଜ୍ୟ ଭିତରୁ ଗଭର୍ଣ୍ଣମେଣ୍ଟରୁ ଦିଟା ଗାଈ କିମ୍ବା ଦିଟା ମଇଁଷି କିଣିପାରିବା। ତ ପ୍ରଥମତଃ ଯୋଉଟା ରହୁଛି ଆମେ ରାଜ୍ୟ ବାହାରୁ ଯାଇକି ଦୁଇଟି ଗାଈ ଆଣିପାରିବା। ତ ତା ମଧ୍ୟରେ ରହୁଛି ଦିଟା ଜିନିଷ, ଗୋଟେ ହେଉଛି ଗୁହାଳ ସହିତ ଆଉ ଗୋଟେ ଗୁହାଳ ବିନା। ଯଦି ଗୁହାଳ ସହିତ ଆମେ ପ୍ରୋଜେକ୍ଟ ଦେଖୁଛୁ, ଦୁଇଟି ଗାଈ କିଣିବା ପାଇଁ 90,000 ଲକ୍ଷେ 80 ଏବଂ ଗୁହାଳ ପାଇଁ ରହୁଛି 50,400। ତ ସମୁଦାୟ ଆମର ପ୍ରୋଜେକ୍ଟ କଷ୍ଟ ବା ମୋଟ ଖର୍ଚ୍ଚ ଅଟକଳଟା ରହୁଛି 2,30,400। ଯଦି ଆମେ ସାଧାରଣ ବର୍ଗର ପୁରୁଷ ଯଦି 60% ଦେଖୁଛନ୍ତି ଆମର ଗୁହାଳ ସହିତ, ତାଙ୍କୁ ସମୁଦାୟ ମିଳିବ 138,240 ଟଙ୍କା। କିନ୍ତୁ ଏହି ବର୍ଷ 2026-27 ଆମର ଯୋଉ ରହୁଛି ଆର୍ଥିକ ବର୍ଷ, ଏହି ବର୍ଷରେ ଆମର ଗଭର୍ଣ୍ଣମେଣ୍ଟ ନୂଆ ଇଣ୍ଟ୍ରୋଡ୍ୟୁସ୍ କରିଛନ୍ତି, ତିନିଟା ଫେଜ୍ରେ ଆମର ସବସିଡି ଦିଆହେଉଛି। ପ୍ରଥମ ଫେଜ୍ରେ 40%, ଦ୍ୱିତୀୟ ଫେଜ୍ରେ ମଧ୍ୟ 40%, ଆଉ ଯୋଉ ବଳକା ରହିଗଲା 20%ର ସବସିଡି ଆପଣଙ୍କର ବର୍ଷେ ପରେ ଆପଣଙ୍କର BLIT ଯୋଉଟାକି ବ୍ଲକ ଲେବଲ ଇନ୍ସପେକ୍ସନ ଟିମ୍ ଯାଇକିନା ଭେରିଫାଏ କରିବେ କି ଗାଈ ଆପଣ ରଖିଛନ୍ତି ଏବଂ ସୁସ୍ଥ ଅଛନ୍ତି ଗାଈ, ତାପରେ ଆପଣଙ୍କୁ 20% ମିଳିବ। ପ୍ରଥମ ଫେଜ୍ରେ ଯୋଉ 40% ମିଳୁଛି, ପ୍ରଥମ ଫେଜ୍ରେ ଆପଣ ଗୋଟେ ଗାଈ ଏବଂ ତା ସହିତ ଗୁହାଳ କରିସାରିଲା ପରେ ଆପଣଙ୍କୁ 40% ମିଳିବ। ଦ୍ୱିତୀୟ ଗାଈ ଆଣିଲା ପରେ ଆଉ 40% ମିଳିବ। ଆପଣ ଯଦି ଚାହିଁବେ ଏକା ସାଙ୍ଗରେ ମଧ୍ୟ ଦୁଇଟି ଗାଈ ଆଉ ଗୁହାଳ ଦେଖିକି 80% ସବସିଡି ଆପଣ ନେଇପାରିବେ। ଆମର ଗୁହାଳ ସହିତ ଯଦି ଦେଖିବା 70% ଯେଉଁମାନେ ଆସୁଛନ୍ତି ମହିଳା ଏସ୍ସି ଏସ୍ଟି ଆମର ଟ୍ରାନ୍ସଜେଣ୍ଡର ରହିଗଲେ ପିଡବ୍ଲ୍ୟୁଡି ରହିଗଲେ, ତ ତାଙ୍କୁ ମିଳୁଛି 161,280 ଆଉ 80% ହେଉଛି 129,024 ଟଙ୍କା ଆଉ ବଳକା 32,256 ଟଙ୍କା ଆପଣଙ୍କର ମିଳିବ ବର୍ଷେ ପରେ। ସେହି ହିସାବରେ 60%ରେ ଆପଣଙ୍କୁ 138,240 ମିଳିବ। ଆପଣ ଯଦି ବିନା ଗୁହାଳରେ କେବଳ ଦୁଇଟି ଗାଈ ଆଣୁଛନ୍ତି ଯାହାର ପୁରା ପ୍ରୋଜେକ୍ଟ କଷ୍ଟ ରହୁଛି 180,000, ତ ସେହି କେସ୍ରେ ଆପଣ ଯଦି 70% ସବସିଡି ଅଣ୍ଡରରେ ଆସୁଛନ୍ତି ଆପଣଙ୍କୁ ମିଳିଯିବ 126,000। ଯଦି 60% ରହୁଛନ୍ତି ସେହି କେସ୍ରେ ଆସିଯିବ 108,000 ଟଙ୍କା ଆପଣଙ୍କୁ ମିଳିବ। ଦ୍ୱିତୀୟଟି ରହୁଛି ଏନ୍ଡିଏସ୍, ଯୋଉଟାକି ହେଉଛି NDDB ଡାଇରି ସର୍ଭିସେସ। ସେହି ଥ୍ରୁରେ ଆମର ଚିପିଲିମା ଆଉ କଟକ ଫୁଲନଖରାଠାରେ ଗାଈ ଆମର ଆଭେଲେବୁଲ କରାହଉଛି ଗଭର୍ଣ୍ଣମେଣ୍ଟ ତରଫରୁ, ଯୋଉଠୁ କି ଆପଣ ସବସିଡି ଆମାଉଣ୍ଟକୁ ଛାଡିକି ବଳକା ଯୋଉ 40% ଆଉ 30% ରହିଲା, 60% ଆଉ 70%କୁ ଛାଡିଲା ପରେ ସେତିକି ଫାର୍ମର ଆଡଭାନ୍ସ ଡିପୋଜିଟ୍ କରି ଲଟେରୀ ସିଷ୍ଟମ ମାଧ୍ୟମରେ ଆପଣ ଦୁଇଟି ଗାଈ ନିଜ ହିସାବରେ ଚୟନ କରି ଆପଣ ଗଭର୍ଣ୍ଣମେଣ୍ଟରୁ କିଣିପାରିବେ। କେବଳ ଗୁହାଳର ଯୋଉ ସବସିଡିଟା ରହୁଛି ଆପଣଙ୍କର 60% ହଉ 70% ହଉ ସେଇଟା ଆପଣଙ୍କୁ ମିଳିବ, କିନ୍ତୁ ଗାଈ ପାଇଁ ଆପଣଙ୍କୁ କେବଳ ସବସିଡି ଆମାଉଣ୍ଟକୁ ଛାଡିକି ବାକି ପଇସା ଡିପୋଜିଟ୍ କଲେ ଆପଣଙ୍କୁ ମିଳିପାରିବ।
1: ଆମର ଯୋଉ ଗୁହାଳ ପାଇଁ ମିଳୁଛି 50,400, ତା ଭିତରେ ଆମେ ଗୁହାଳଟା କେମିତି ତିଆରି କରିବା, କୋଉ ଟାଇପ୍ର ହେଇଥିବା ଦରକାର?
0: ଆଜ୍ଞା, ଆପଣ ଗାଈ ଦୁଇଟି ଆଣିଲା ପରେ ପ୍ରଥମତଃ ଗୁହାଳଟା ଆପଣଙ୍କର 120 square foot ଗୁହାଳଟି ହେବ, ଯାହାର ତଳଟି ପକ୍କା ଆଉ କାନ୍ଥଟି ଇଟାରେ ତିଆରି ହେବା ଦରକାର। ଆଉ ଛାତ ଉପରେ ଆପଣ ଆଜବେଷ୍ଟ ପକେଇ ପାରିବେ, ଫାଇବର କିମ୍ବା PVC ସିଟ୍ ପକେଇ ପାରିବେ, ନାହିଁ ତ କ୍ଲେ ଟାଇଲ୍ଟା ପକେଇ ପାରିବେ।
1: ଆଚ୍ଛା, ଭଲ ଗାଈ ଆମେ କେମିତି କଣ ଚୟନ କରିବା?
0: ଆମର ଗାଇଡଲାଇନରେ ରହୁଛି କେଉଁ କେଉଁ ଆମେ ପ୍ରଜାତିର ଗାଈ ଆଣିପାରିବା। ଆମର ବିଦେଶୀ ପ୍ରଜାତିର ଯୋଉଟା କ୍ରସବ୍ରେଡ୍ ଜର୍ସି ବା କ୍ରସବ୍ରେଡ୍ ହଲଷ୍ଟିନ୍, ଏଇ ଦୁଇଟି ଗାଈ, ଆଉ ଆମର ଦେଶୀର ଯୋଉଟା ଅଧିକ ଦୁଗ୍ଧ ଉତ୍ପାଦନ କରନ୍ତି ଯେମିତିକି ଗିର୍ ଆଉ ସହିବାଲ, ଏଇ ଚାରୋଟି ବ୍ରିଡ୍କୁ ଆମର ପ୍ରାଧାନ୍ୟ ଦିଆହେଉଛି। ଗାଈ କିଣିଲା ସମୟରେ ଆପଣ ଦେଖିବେ ଗାଈଟି ମିନିମମ 10 ଲିଟରର କ୍ଷୀର ଦେଉଥିବ, ସେଇ ଗାଈଟି ପ୍ରଥମ କିମ୍ବା ଦ୍ୱିତୀୟ ଫଳ ହେଇଥିବ, ଦୁଇଥର ଛୁଆ ଜନ୍ମ କରିଥିବ, ଦୁଇଥର କ୍ଷୀର ଦେଇଥିବ। ଗାଈ ସହିତ ବାଛୁରୀ ମଧ୍ୟ ଆଣିବା ନିହାତି ଜରୁରୀ, ଯୋଉ ବାଛୁରୀର ବୟସ ମିନିମମ 1 ମାସ ହୋଇଥିବା ଦରକାର ବା 60 days ଅଫ ଲାକ୍ଟେସନ ହେଇଥିଲେ ମଧ୍ୟ ଚଳିବ। ଯଦି ଚାଷୀ ଏକାଥରକରେ ଦୁଇଟି ଗାଈ ଆଣିବ ତାକୁ ତାହେଲେ 80% ସବସିଡି।

0: ସେ ପାଇପାରିବ। କିନ୍ତୁ ବାହାର ରାଜ୍ୟରୁ ଗାଈ ଆଣିଲା ବେଳେ ଆପଣ ଏଇ କଥା ଧ୍ୟାନରେ ଦେବେ, ଏଇ ବର୍ଷ ଯୋଉ 2026-27 ଆମର ରହୁଛି ଆର୍ଥିକ ବର୍ଷ, ସେଇଥିରେ ଆମର ଦେଖାଯାଉଛି ଭାରତ ପଶୁଧନ ଆପ୍ରେ ସେହି ଗାଈଟି ବାହାର ରାଜ୍ୟରେ ବର୍ଷେ ପୂର୍ବରୁ ନିହାତି ରେଜିଷ୍ଟର ହେଇଥିବା ଦରକାର, ନହେଲେ ଆପଣ ସବସିଡି ପାଇବା ପାଇଁ ଯୋଗ୍ୟ ହେଇପାରିବେ ନାହିଁ।
1: ମନେ କରନ୍ତୁ ଚାଷୀ ଭାଇଟେ ଗୋ ସୁଗମରେ ଆପ୍ଲାଏ କଲା, ତାପରେ ଆପ୍ଲାଏ କରିବା ପରେ ତାର ସେମିତି କିଛି କ୍ରାଇଟେରିଆ ରହୁଛି, କେମିତି କଣ ତାର ସିଲେକ୍ସନ ପ୍ରୋସେସ ରହୁଛି, ସେ ବିଷୟରେ କହିବେ କି?
0: ଆଜ୍ଞା, ଆପଣ ଗୋ ସୁଗମ ପୋର୍ଟାଲରେ ଆପ୍ଲାଏ କଲା ପରେ ଆପଣଙ୍କର ଯୋଉ ବ୍ଲକ ଲେବଲ ଇନ୍ସପେକ୍ସନ ଟିମ୍ ବା BLIT ଯୋଉଥିରେ କି BBO, ଆଡିସନାଲ VS, VS ଆଉ LI ମାନେ ଯୋଉମାନେ ରହୁଛନ୍ତି, ସେମାନେ ପ୍ରଥମତଃ ଆପଣଙ୍କର ଯୋଉ ଡକ୍ୟୁମେଣ୍ଟ ଅପଲୋଡ କରିଥିବେ, ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍, ଲ୍ୟାଣ୍ଡ ରେକର୍ଡ କିମ୍ବା ସାର୍ଟିଫିକେଟ ଯାହା ବି ଆପଣ ଅପଲୋଡ କରିଥିବେ, ତାକୁ ସେମାନେ ଯାଞ୍ଚ କରିବେ। ଯାଞ୍ଚ କରିସାରିଲା ପରେ ସେଥିରେ ଠିକ ଦେଖି ସାରିଲା ପରେ ତାପରେ ଇନିସିଆଲ ସାଇଟ ଭେରିଫିକେସନ କରାହବ, ଯୋଉ ଜାଗାରେ ଆପଣଙ୍କର ଗୁହାଳ ହବ କିମ୍ବା ଯୋଉ ଜାଗାକୁ ଗାଈ ଆସିବ ସେହି ଜାଗାକୁ ଯାଇକି 5 ଜିଓଟ୍ୟାଗ ଫଟୋ ନେବେ, ଏବଂ ଏହି ଗୁଡ଼ାକ ଫାଷ୍ଟ କମ୍ ଫାଷ୍ଟ ସର୍ଭିସ ହିସାବରେ ଭେରିଫିକେସନ ହବ, ଏବଂ ଏହି ଯୋଉ 5 ଫଟୋ ଆସିବ ସେଇଟାକୁ ଅପଲୋଡ କରାହବ, ଯୋଉଟାକି ଆମର ଡିଷ୍ଟ୍ରିକ୍ଟ ଲେବଲ କମିଟି ତାକୁ ଆପ୍ରୁଭ କରିବେ, ଏବଂ ଚାଷୀକୁ ଗୋ ଆହେଡ୍ ଲେଟର ଦେବେ। ଗୋ ଆହେଡ୍ ଲେଟର ଦେଲା ପରେ ଚାଷୀଟି କାର୍ଯ୍ୟ ଆରମ୍ଭ କରିପାରିବ। ତ ଏଥିରେ ରହିଛି କି ଗୋ ଆହେଡ୍ ପାଇବାର 2 ମଧ୍ୟରେ ଆପଣ ଗୁହାଳଟି କରିବେ, ଏବଂ 6 ଭିତରେ ସମ୍ପୂର୍ଣ୍ଣ କାର୍ଯ୍ୟ ଯେପରିକି ଗୁହାଳ କରିବା ସହିତ 2 ଗାଈ ଆଣିବା ଏବଂ ସମସ୍ତ ବିଲ୍ ଡିପୋଜିଟ୍ କରିବା, ଏଇଟା 6 ଭିତରେ ସରିବ, ନାହିଁ ତ ଆପଣଙ୍କର ଯୋଉ ଗୋ ଆହେଡ୍ଟା ଦିଆଯାଇଥିବ ସେଇଟା ଆପଣଙ୍କର କ୍ୟାନସେଲ ହେଇଯିବ।
1: ସବସିଡି ପାଇବା ପାଇଁ କିଛି ତାର ଡକ୍ୟୁମେଣ୍ଟ ଯାଞ୍ଚ ହଉଥିବ, କଣ କଣ ଡକ୍ୟୁମେଣ୍ଟ ସବୁ ପୁଣି ଦରକାର?
0: ଆଜ୍ଞା, ଯେତେବେଳେ ଆପଣ ରାଜ୍ୟ ବାହାରୁ ଗାଈଟି କିଣିକି ଆଣିବେ ଆପଣଙ୍କର ବହୁତ ଗୁଡ଼ାଏ ଡକ୍ୟୁମେଣ୍ଟସ ରହୁଛି। ପ୍ରଥମତଃ ରହିବ ବିକ୍ରେତାଙ୍କର ଆଧାର କାର୍ଡର ଜେରକ୍ସ, ତାର ସିଗ୍ନେଚର ସହିତ ଯୋଉ ବାହାର ରାଜ୍ୟରେ ଆପଣ ଗାଈଟି କିଣିଥିବେ ସେହି ଜାଗାରେ ଗାଈର ଫଟୋ ଏବଂ ତାର କାନନଳୀ ଫଟୋ ଯାହାକି ଭଲରେ ଦେଖାଯାଉଥିବ,
1: ଯୋଉଟାକି ଟ୍ୟାଗ୍ ଦିଆଯାଏ,
0: ଇୟର୍ ଟ୍ୟାଗ୍ ଯୋଉଟା ଆମେ କହୁଛୁ, ତାର ଜିଓ ଟ୍ୟାଗ୍ ଫଟୋଟା ଦରକାର। ଆଉ ତା ମାଲିକ ଆଉ ଯିଏ କିଣୁଛନ୍ତି, କ୍ରେତା ବିକ୍ରେତା 2 ଠିଆ ହୋଇକି ସେହି ଗାଈ ପାଖରେ ଫଟୋ ବାହାର ରାଜ୍ୟରେ ନେବେ, ଏବଂ ସେହି ଗାଈ ଆସିକି ଓଡ଼ିଶାରେ ପହଞ୍ଚିଲା ପରେ ତାର ନୂଆ ଗୁହାଳରେ ପହଞ୍ଚିଲା ପରେ ସେହି ଗାଈର ଫଟୋ ତାର କାନନଳୀ ସହିତ ମାଲିକ ଫଟୋ ଆମକୁ ଜିଓଟ୍ୟାଗ୍ ଫଟୋ ଦେବେ। ତାପରେ ଆନିମଲ୍ ଟ୍ରାନ୍ସପୋର୍ଟ ପରମିଟ୍, ଯୋଉଟାକି ଆମର ଗାଈଟା ଆସିବା ପାଇଁ ଯୋଉ ପରମିସନଟା ଦରକାର ସେଇଟା, ଗାଈ କିଣିବାର ଯୋଉଟା ରସିଦଟା, କିଣା ବିକା ରସିଦ ସେଟା ଦରକାର। ତା ସହିତ ଅନଲାଇନ୍ ମନି ଟ୍ରାନ୍ଜାକ୍ସନ ରିସିପ୍ଟ, ଆପଣ ଯୋଉ ବ୍ୟାଙ୍କ ଆକାଉଣ୍ଟରୁ ଆପଣ ପଠେଇଥିବେ, ଅନଲାଇନ୍ ଟ୍ରାନ୍ଜାକ୍ସନ କରିଥିବେ 90,000 ତାର ରିସିପ୍ଟ, ସେଇଟା ସହିତ ଆପଣଙ୍କର ହେଲ୍ଥ ସାର୍ଟିଫିକେଟ, ଯୋଉ ରାଜ୍ୟରୁ ଆପଣ ଆଣିଲେ ସେଠି ଯିଏ ଆପଣଙ୍କ ଭେଟନାରୀ ଅଫିସର ଥିବେ ସିଏ ସେଇ ଗାଈର ଗୋଟେ ହେଲ୍ଥ ସାର୍ଟିଫିକେଟଟେ ଦେଇଥିବେ, ସେଇ ହେଲ୍ଥ ସାର୍ଟିଫିକେଟ ଏହି 7 ଡକ୍ୟୁମେଣ୍ଟ ଆଣିକିନା ବ୍ଲକରେ ଦେବେ, ଯୋଉଟାକି BLIT ବା ବ୍ଲକ ଲେବଲ ଇନ୍ସପେକ୍ସନ ଟିମ୍ ତାକୁ ଯାଞ୍ଚ କରିବେ। ଯାଞ୍ଚ କରିସାରିଲା ପରେ ଗାଈ ଗୁଡାକ ଆମର ବୀମା କରାହବ, ଯୋଉଟାକି ଆମର ସବସିଡି ରେଟ୍ରେ, ଗଭର୍ଣ୍ଣମେଣ୍ଟର ସବସିଡି ରେଟ୍ରେ ସେହି ଗାଈ 2 ଆମର ବୀମା କରାଯିବ।
1: ଯୋଉ ବୀମା କଥା କହିଲେ, ଏ ଗୋ ସମ୍ପଦ ମାନଙ୍କର ବୀମା ପୁଣି କେମିତି କଣ କରାଯିବ?
0: ଆଜ୍ଞା, ତ ଗାଈଟି ଆସି ପହଞ୍ଚିଲା ପରେ ଯାଞ୍ଚ କରିସାରିଲା ପରେ BLIT ଯୋଉ ଟିମ୍ ଥିବେ ସେମାନେ ତାହାର ବୀମା କରିବେ। ତ ଏହି ବୀମାଟା 3 ପାଇଁ କିନା କରାଯାଉଛି, ସବସିଡି ମଧ୍ୟ ରହିଛି, 85% ସବସିଡି ରହିଛି। ଚାଷୀ କେବଳ ବୀମା ରାଶିର 15% ଦେବ, ଯଦି ଆମର ଗାଈର ମୂଲ୍ୟ ରହୁଛି 90,000 ତ 3 ପାଇଁ ବେନିଫିସିଆରୀ ବା ଚାଷୀର ଯୋଉ 15% ରହୁଛି, ଯୋଉଟାକି 869 କେବଳ ଦେବାକୁ ପଡିବ, ବାକି 85% ପ୍ରିମିୟମଟା ଆମର ଗଭର୍ଣ୍ଣମେଣ୍ଟ ଦେବେ।
1: ଆପଣ ଯେମିତି କହୁଥିଲେ ମୁରା ମଇଁଷି ପାଳନ ଉଦ୍ୟୋଗ, ଏ ବିଷୟରେ ଜଣେ ଚାଷୀ ଭାଇ ଜାଣିବ କେମିତି?
0: ଆଜ୍ଞା, ଯେପରି ଆପଣଙ୍କର ଗୋପାଳନ ଯୋଜନା ରହୁଛି ସେହିପରି ଗ୍ରେଡେଡ୍ ମୁରା ମଇଁଷି ପାଳନ ଯୋଜନା ମଧ୍ୟ ରହୁଛି, ଯୋଉଥିରେ କି ଯୋଉ ମଇଁଷିଟି ଅଧିକ କ୍ଷୀର ଦେଉଥିବ, ଯାହାର ବଡି ୱେଟ୍ ଅଧିକ ଥିବ ଏବଂ ସେ କ୍ଷୀର ଅଧିକ ଦେଇପାରୁଥିବ, ଗ୍ରେଡେଡ୍ ମୁରାର ସର୍ବନିମ୍ନ 8 କ୍ଷୀର ଦେଉଥିବ, ସେହି ମୁରା ମଇଁଷିଟି ଆମେ ଚୟନ କରି ବାହାର ରାଜ୍ୟରୁ ଆଣିପାରିବା। ଆମର ଏହି ମଇଁଷି ପାଳନ ଉଦ୍ୟୋଗ ଯୋଜନାର 2 ଲକ୍ଷ୍ୟ ରହୁଛି, କ୍ଷୀର ବଢ଼େଇବା ସହିତ ଯେଉଁ ଅଣ୍ଡିରା ବାଛୁରୀଟି ହବ ସେହି ଅଣ୍ଡିରା ବାଛୁରୀଟିକୁ ଆମର ଜିନ୍ ଅପଗ୍ରେଡେସନ, ଯୋଉ ଦେଶୀ ଆମର ମଇଁଷି ରହିଲେ ତାର ଜିନ୍ ଅପଗ୍ରେଡେସନ କରିବା ପାଇଁ କିନା ସାହାଯ୍ୟ କରିବ, ଯୋଉଥିରେ କି ଆମର ଦେଶୀ ଗାଈ ଅଧିକ କ୍ଷୀର ଦେଇପାରିବେ ତାଙ୍କ ନେକ୍ସଟ ଜେନେରେସନକୁ। ଏହାର ସବସିଡି ଗୋପାଳନ ଯୋଜନାରେ ଯେତିକି ସବସିଡି, ଏଇଥିରେ ମଧ୍ୟ ସେତିକି ସବସିଡି, ଯୋଉଟାକି ଆପଣ କିଣିବା ରେଟ୍ଟା ହଉଛି 90,000 ପର୍ ଗାଈ।
1: ତୃଣ ଉଦ୍ୟୋଗ ବିକାଶ ଯୋଜନା, ସେ ବିଷୟରେ କଣ କହିବେ?
0: ଆଜ୍ଞା, ତୃଣ ଉଦ୍ୟୋଗ ବିକାଶ ଯୋଜନା ଫର୍ଡର ଏଣ୍ଟରପ୍ରେନରସିପ୍ ସ୍କିମ୍, ତାହା ମଧ୍ୟରେ 2 ଜିନିଷ ରହୁଛି, ଗୋଟେ ରହୁଛି ସବୁଦିନିଆ ଘାସ ଚାଷ, ଆଉ ଦ୍ୱିତୀୟ

0: ହଉଛି ଋତୁକାଳୀନ ମାଗଣା ଘାସ ମିନିକିଟ୍ ବଣ୍ଟନ। ତ ସବୁଦିନିଆ ଘାସ ଚାଷ ପାଇଁ କି ନା ଆମର ରହୁଛି ମିନିମମ ଯଦି ଚାଷୀଟିର ଜମି 25 ଡିସମିଲ ଥିବ ମ୍ୟାକ୍ସିମମ 5 ଏକର ଯଦି ଇଣ୍ଡିଭିଜୁଆଲ ନଉଛନ୍ତି ଯଦି ଗ୍ରୁପ ବେସିସ୍ରେ ନଉଛନ୍ତି 10 ଏକର ପର୍ଯ୍ୟନ୍ତ ମଧ୍ୟ ଆପଣ ଏହିଥିରେ ଆପ୍ଲାଏ କରିପାରିବେ। ଏକର ପିଛା 35,000 ଟଙ୍କା ଆପଣଙ୍କୁ ମିଳୁଛି ସବସିଡି। ତ ପ୍ରଥମ ବର୍ଷ ଆପଣଙ୍କୁ 15,000, ସେକେଣ୍ଡ ବର୍ଷ 12,000, ତୃତୀୟ ବର୍ଷ 8,000, ଏହି ହିସାବରେ ଆପଣ 15,000 ଟଙ୍କା ଏକର ହିସାବରେ ଆପଣ ପାଇପାରିବେ। ସେପରି ଯୋଉଟା ଋତୁକାଳୀନ ଆମର ମାଗଣା ମିନିକିଟ୍ ବଣ୍ଟା ହଉଛି 2 ଫେଜ୍ରେ, ଗୋଟେ ହଉଛି ରବି ଆଉ ଗୋଟେ ହଉଛି ଖରିଫ। ରବିରେ ଆମର ମିଳୁଛି ଓଟ ବର୍ଷିମ ଆଉ ଖରିଫ ମିଳୁଛି ମକା ବରଗୁଡ଼ି। ତ ଇଚ୍ଛୁକ ଚାଷୀମାନେ ଆସିକିନା ବ୍ଲକ ଭେଟନାରୀ ଅଫିସରେ ନିଜର ଆଧାର କାର୍ଡ ଦେଇକି ମିନିକେଟ୍ଟେ ନେଇପାରିବେ।
1: ଆଉ ମାଈ ବାଛୁରୀ ପାଳନ ଯୋଜନା ସେଇଟା କ'ଣ?
0: ଆଜ୍ଞା, କୃତ୍ରିମ ପ୍ରଜନନ ବା AI କରାହେଇକି ଯୋଉ ମାଈ ବାଛୁରୀଟି ବାହାରେ ଥିବ ସେଇ ମାଈ ବାଛୁରୀ ପାଇଁକି ନା ଆମର FCRS ଯୋଜନାଟି ରହିଛି ଯୋଉଥିରେ କି ଆପଣ ଅଧା ଦରରେ ଆପଣ କ୍ୱିଣ୍ଟାଲ ଲେଖାଏ ଦାନା ପାଇପାରିବେ। ତ ଆପଣଙ୍କର ଦାନା ରେଟ 2800 ଟଙ୍କା, ତ ଚାଷୀଟି କେବଳ 1400 ଟଙ୍କା ଦେଇ କ୍ୱିଣ୍ଟାଲ ଦାନା ପାଇପାରିବ। ଯଦି ଆପଣଙ୍କର ବାଛୁରୀର ବୟସ 2 ମାସ ତ ଆପଣ FCRS ମାଧ୍ୟମରେ ଆପ୍ଲାଏ କରିପାରିବେ ଆଉ ଆପଣଙ୍କୁ ମୋଟ 8ଟି କିସ୍ତିରେ ଏହି ଦାନା ମିଳିବ, ଯୋଉଟାକି ଗୋଟେ ଲୋକ 2ଟି ବାଛୁରୀ ପାଇଁ FCRS ଆପ୍ଲାଏ କରିବା ପାଇଁ ଏଲିଜିବୁଲ, ଯୋଉଥିରେ କି ସେ 8ଟି କିସ୍ତିରେ 8 କ୍ୱିଣ୍ଟାଲ ପାଇପାରିବ ଦାନା। ଯଦି 2ଟି ବାଛୁରୀ ହଉଛି ତ 16 କ୍ୱିଣ୍ଟାଲ ଦାନା ସେ ପାଇପାରିବ।
1: ଆମେ ଏବେ କଥା ହେବା ଯୋଉ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଯୋଉ ଆପଣ କହୁଥିଲେ ଟପ୍ଅପ୍, କଣ ସେ ଟପ୍ଅପ୍ଟା?
0: ଆଜ୍ଞା, ଯଦି ଆପଣ ଆମର ଯୋଉ ରହୁଛି 10 କିମ୍ବା 10ରୁ ଉର୍ଦ୍ଧ ଯୋଉମାନେ ରଖୁଛନ୍ତି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଯୋଉମାନେ ଆପ୍ଲାଏ କରୁଛନ୍ତି, ତ ସେମାନଙ୍କ ପାଇଁକି ନା ଏକ୍ସଟ୍ରା ସବସିଡି ଗୋପାଳନ ଯୋଜନା ବା ଯୋଉ କାମଧେନୁ ଯୋଜନାରେ ରହିଛି, ଯୋଉଥିରେ କି ଯଦି ଆପଣ ଓଡ଼ିଶା ବାହାରୁ ଆପଣ ଯଦି ଗାଈ ଆଣିବେ ଆପଣଙ୍କର ଗାଈ ଉପରେ ଏକ୍ସଟ୍ରା 15% ରିହାତି, ଯଦି ଆପଣ 50% ରିହାତି ପାଉଛନ୍ତି MKUI ଥ୍ରୁରେ, ଯଦି ଆପଣ ଓଡ଼ିଶା ବାହାରୁ ଆଣୁଛନ୍ତି ଆପଣଙ୍କୁ 65% ବା 65% ଏକ୍ସଟ୍ରା ଆପଣଙ୍କୁ ସବସିଡି ମିଳୁଛି।
1: ଆଚ୍ଛା, ଯୋଉ ସମୟରେ ଆମର ଦୁଗ୍ଧ ଉତ୍ପାଦନ କମ୍ ରହୁଛି ସରକାରଙ୍କ ସେମିତି କିଛି ସୁବିଧା ସୁଯୋଗ ରହିଛି କି?
0: ଆଜ୍ଞା, ଆମର ଗୋଟେ ରହୁଛି କ୍ୟାସ୍ ଇନ୍ସେଣ୍ଟିଭ୍ ଫର୍ ଡାଇରୀ ଫାର୍ମର, ଯୋଉଟାକି ମୁଁ ଆପଣଙ୍କୁ ଅଲରେଡି କହିସାରିଛି, ଦୁଗ୍ଧ ଉତ୍ପାଦକ ଚାଷୀମାନଙ୍କ ପାଇଁ ଗୋଟେ ପ୍ରୋତ୍ସାହନ ରାଶି ରହୁଛି, ଯୋଉଟାକି ଆମର କ୍ଷୀର ସୋସାଇଟି ବା ଯୋଉ ପୋରିଙ୍ଗ ମେମ୍ବର ମାନେ ରହୁଛନ୍ତି ଯୋଉଟା କ୍ଷୀର ସୋସାଇଟିରେ ବିକ୍ରି କରୁଛନ୍ତି କ୍ଷୀର, ସେମାନେ ଅତିରିକ୍ତ ବୋନସ ପାଇପାରିବେ। କୋଉ ସିଜନ୍ରେ? ଯୋଉ ସିଜନ୍ରେ ଆମର ଯୋଉ ଡ୍ରାଏ ପିରିୟଡ୍ ଥାଏ, ଯୋଉ ଟାଇମ୍ରେ ଗାଈ କମ୍ କ୍ଷୀର ଦିଅନ୍ତି, ସେହି ସମୟରେ 1 ଟଙ୍କାରୁ 5 ଟଙ୍କା ପର୍ଯ୍ୟନ୍ତ ଲିଟର ପିଛା ଏକ୍ସଟ୍ରା ଆମର ଗଭର୍ଣ୍ଣମେଣ୍ଟ କ୍ୟାସ୍ ଇନ୍ସେଣ୍ଟିଭ୍ ଫାର୍ମରକୁ ଦେଇଥାଏ।
1: ତ ଆଜି ଆମର ଯୋଉ ଗୋପାଳକ ଭାଇ ଭଉଣୀମାନେ ଆଜି ଆପଣଙ୍କୁ ଶୁଣୁଛନ୍ତି, ସେମାନଙ୍କୁ ଆପଣ କ'ଣ କହିବାକୁ ଚାହିଁବେ?
0: ଯୋଉମାନେ କ୍ଷୁଦ୍ର ଗୋପାଳକ ଚାଷୀମାନେ ରହିଛନ୍ତି ସେମାନେ ନିକଟସ୍ଥ ବ୍ଲକ ଭେଟନାରୀ ଅଫିସ ବା ପ୍ରାଣୀ ଚିକିତ୍ସାଳୟକୁ ଯାଇକି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ବିଷୟରେ ସମ୍ପୂର୍ଣ୍ଣ ରୂପେ ବୁଝନ୍ତୁ ଆଉ ଆପଣ ଗୋସୁଗମ ପୋର୍ଟାଲରେ ଆପ୍ଲାଏ କରିକି ଆପଣ ଯାଇକି ଦେଖା କରନ୍ତୁ, ବିଭିଙ୍କୁ ଦେଖା କରନ୍ତୁ, VS କିମ୍ବା ଆଡିସନାଲ VS କୁ ଦେଖା କରନ୍ତୁ ଏବଂ ଏହି ଯୋଜନା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଆପଣ ସେଠାରୁ ପାଇପାରିବେ।
1: ଯାହା ହଉ, ଶୁଭଶ୍ରୀ ମ୍ୟାଡମ, ଆପଣ ଆମର ଆଲୋଚନା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ଯୋଉ ବିଭିନ୍ନ ଦିଗ ସବୁ ରହିଛି ସେ ବିଷୟରେ ଏତେ ସରଳ ଭାବରେ ବୁଝାଇଥିବାରୁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଏବଂ ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

ଆମେ ତ କଥା ହଉଥିଲେ ଗୋପାଳନ କେବଳ ପାରମ୍ପରିକ ଜୀବିକା ନୁହେଁ ବରଂ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିବାରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଏକ ସଞ୍ଜୀବନୀ ଭଳି। କେମିତି ଆମର ଗୋପାଳକ ଭାଇ ଭଉଣୀମାନେ ଅର୍ଥନୀତିକୁ ସ୍ୱାବଲମ୍ବୀ କରିବେ, କେମିତି ଆର୍ଥିକ ଉନ୍ନତିରେ ସ୍ୱଚ୍ଛଳତା ଆସିବ, କେମିତି ସେମାନେ ଦୁଇ ପଇସା ଭଲ ରୋଜଗାର କରିବେ, ଏହାର ମୂଳ ଲକ୍ଷ୍ୟ। ତେବେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ ଆପଣାନ୍ତୁ ଏବଂ ସରକାରଙ୍କର ଯାହା ସବୁ ସୁବିଧା ସୁଯୋଗ ରହିଛି, ଯାହା ସବୁ ଯୋଜନା ରହିଛି, ତାର ଲାଭ ଉଠାନ୍ତୁ। ଆପଣମାନଙ୍କର ସହଯୋଗ କାମନା କରି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଉପସ୍ଥାପନାରେ ଥିଲି ମୁଁ ମାଳ ଓପା, ରହୁଛୁ, ନମସ୍କାର।

0: ପାର୍ଲିମେଣ୍ଟ ଶେଷ ହେଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ଼ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ସମସ୍ତ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ 19 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଦିବ୍ୟାଙ୍ଗ ବୟୋଜ୍ୟେଷ୍ଠ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନର ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଉପସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିଶ୍ରତିବଦ୍ଧତା ଦୋହରାଇଲେ ଭାରତ ଓ ଓମାନ। ସଂସଦର ମୌସୁମୀ ଅଧିବେଶନର ପ୍ରସ୍ତୁତିର ସମୀକ୍ଷା କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଏହି ଯୋଜନାରେ ସାମିଲ ହେବା ପାଇଁ 3,70,000 ଉର୍ଦ୍ଧ୍ୱ ଆବେଦନ ହୋଇଛି। ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତା ସୋମବାର 13 ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଜମି ଲିଜ୍ ରେକର୍ଡର ସଠିକ୍ ରକ୍ଷଣାବେକ୍ଷଣ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଦୃଢ଼ ନିର୍ଦ୍ଦେଶ ଜାରି କରାଯାଇଛି। ନ୍ୟାୟିକ ମାମଲାରେ ଅଦାଲତରେ ସଠିକ୍ ସଂରକ୍ଷିତ ରେକର୍ଡ ପ୍ରଦାନ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ସ୍ୱେନ୍ ଭେଟିବ ବେଲ୍ଜିୟମ୍କୁ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 10:00।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ବେତାବ କଥାଚିତ୍ରର। ଗୀତଟିରେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ସବୀର କୁମାର।

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ସୁରେଶ ୱାଡକର ଏବଂ ଲତା ମଙ୍ଗେସ୍କର। କଣ୍ଠରେ ତାଙ୍କର ପ୍ୟାସା ସାୱନର ଗୀତ।

କାର୍ଯ୍ୟକ୍ରମର ଶେଷ ଗୀତଟି ପାପା ଦି ଗ୍ରେଟ୍ କଥାଚିତ୍ରର। ଗୀତଟିକୁ ଗାଇଛନ୍ତି ଦ୍ୱୈତ କଣ୍ଠରେ ଉଦିତ ନାରାୟଣ ଏବଂ ଅନୁରାଧା ପଡ଼ୱାଲ।

0: monsoon patterns amid climate change and their impact on agriculture and food security. The participants were Dr. D. R. Patnaik, Senior Scientist, India Meteorological Department, and Dr. R. S. Bana, Senior Scientist, Indian Council of Agricultural Research. Moderator was Lalima Aneja Dang. This program was produced and presented by the News Services Division of Akashvani. You can listen to it on our mobile app, News on AIR. This program is also available on our YouTube channel, News on AIR Official. You may share your feedback about this program through email at airnstalks@gmail.com or WhatsApp on 9289094044.
1: Current Affairs.
2: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉପସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିଶ୍ରତିବଦ୍ଧତା ଦୋହରାଇଲେ ଭାରତ ଓ ଓମାନ। ସଂସଦର ମୌସୁମୀ ଅଧିବେଶନର ପ୍ରସ୍ତୁତିର ସମୀକ୍ଷା କଲେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ସମସ୍ତ ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ 19 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ନିଯୁକ୍ତ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଅଗ୍ରଗତି ଓ ସଫଳତା ସମ୍ପର୍କରେ ସମୀକ୍ଷା ହୋଇଛି। ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇଛନ୍ତି। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଏହି ଯୋଜନାରେ ସାମିଲ ହେବା ପାଇଁ 3,70,000 ଉର୍ଦ୍ଧ୍ୱ ଆବେଦନ ହୋଇଛି। ସମସ୍ତ ଆବେଦନଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେଉଛି। ହୀରାକୁଦରେ ଆଜି 8 ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଆସନ୍ତା ସୋମବାର 13 ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ସ୍ପେନ୍ ଭେଟିବ ବେଲ୍ଜିୟମ୍କୁ। ଆମ ରାଜ୍ୟର ଶେଷ ସମାଚାର ମୁଖ୍ୟାଂଶ ରାତି 11:05।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ଅରଜା। ମୂଳ ହିନ୍ଦୀ ରଚନା ଲକ୍ଷେନ୍ଦ୍ର ଚୋପ୍ରା, ଓଡ଼ିଆ ଅନୁବାଦ ଆର୍ଯ୍ୟ କୁମାର ହର୍ଷବର୍ଦ୍ଧନ, ପ୍ରଯୋଜନା ଅନନ୍ତ ଚରଣ ଜେନା। ଆସନ୍ତୁ ଶୁଣିବା ନାଟକ ଅରଜା।
1: ଆର୍ଯ୍ୟ ସମ୍ରାଟ ଇକ୍ଷ୍ୱାକୁଙ୍କର ଜୟ ହେଉ।
2: ପ୍ରହରୀ, ଏତେ ରାତିରେ ତୁମେ କଣ ସମାଚାର?
1: ଆର୍ଯ୍ୟ ସମ୍ରାଟ, ଯୁବରାଜ ବିମୁଖୀ ଆପଣଙ୍କ ସହ ସାକ୍ଷାତର ଅନୁମତି ଚାହୁଁଛନ୍ତି।
2: ବିମୁଖୀ ଏ ସମୟରେ କଣ ପୁଣି ଥରେ ନିରାଶାର ସମାଚାର?
3: ଆର୍ଯ୍ୟ ସମ୍ରାଟ ଇକ୍ଷ୍ୱାକୁଙ୍କ ସେବାରେ ବିମୁଖୀଙ୍କର ପ୍ରଣାମ ସ୍ୱୀକାର କରନ୍ତୁ।
2: ଆସବଶ୍ୟ, କଣ ଆମେ ପ୍ରକୃତରେ ଆର୍ଯ୍ୟ ସମ୍ରାଟଙ୍କ ସମ୍ବୋଧନ ଗ୍ରହଣ କରିବା ପାଇଁ ଯୋଗ୍ୟ ହେଇଗଲିଣି? ବିମୁଖୀ, ତୁମେ ନୀରବ କାହିଁକି? କଣ ସୂର୍ଯ୍ୟପୁତ୍ରମାନଙ୍କ ବିଜୟ କ୍ଷେତ୍ରରେ ଦକ୍ଷିଣ ମାର୍ଗ କେବେ ସମ୍ମିଳିତ ହୋଇପାରିବ ନାହିଁ? କଣ ଆମର ପୂର୍ବଜମାନଙ୍କ ସଂକଳ୍ପ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇ ବିଚ୍ଛିନ୍ନ ହୋଇଯିବ?
3: ଆର୍ଯ୍ୟ ଶ୍ରେଷ୍ଠ, ଆମର ସଂକଳ୍ପ ଅଟଳ, କିନ୍ତୁ
2: କିନ୍ତୁ କଣ ଯୁବରାଜ?
3: ଆର୍ଯ୍ୟମାନଙ୍କର ସଂକଳ୍ପ ଠାରୁ ଆହୁରି ଦୃଢ଼, ଅଧିକ କୋଠର, ଅଧିକ ଦୁର୍ଗମ ବିନ୍ଧ୍ୟ ଓ ସାତପୁଡ଼ା ଉତ୍ତର ଏବଂ ଦକ୍ଷିଣ ମଧ୍ୟରେ ଅବରୋଧ ରୂପେ ଛିଡ଼ା ହୋଇଛନ୍ତି। ଅଚଳ ବିନ୍ଧ୍ୟାଚଳ ସାତପୁଡ଼ା ସମ୍ମୁଖରେ ଆର୍ଯ୍ୟ ସେନାବାହିନୀର

0: ଚରଣ ଶିଥିଳ ପଡ଼ିଯାଏ।
1: ଓହ, ବିଜୟ ମାର୍ଗରେ ଠିଆ ହୋଇଥିବା ଲୌହ ଅବରଥ ପରି ବିନ୍ଧ୍ୟା ସାତପୁଡ଼ା କଣ ଇକ୍ଷ୍ୱାକୁଙ୍କର ସ୍ୱପ୍ନ ଦୁର୍ଗମ ପର୍ବତର ଘନ ଜଙ୍ଗଲ ମାନଙ୍କରେ ହଜିଯିବ, ଖଣ୍ଡ ଖଣ୍ଡ ହେଇଯିବ ଆର୍ଯ୍ୟମାନଙ୍କର ରାଷ୍ଟ୍ରୀୟ ଏକତାର ସ୍ୱପ୍ନ।
2: କଣ ଖଣ୍ଡ ଖଣ୍ଡ ହେଇଯାଉଛି ଆର୍ଯ୍ୟ ସମ୍ରାଟ?
1: ପ୍ରଣାମ ଗୁରୁଦେବ।
2: ଆୟୁଷ୍ମାନ ଭବ। ଆରେ ବିମୁଖୀ, ତୁମେ ତ ଦକ୍ଷିଣ ବିଜୟ ସୈନ୍ୟବଳ ସହିତ ଯାଇଥିଲ।
1: ଗୁରୁଦେବ, ବିଜୟର ସ୍ୱପ୍ନ ଏବେ ଅସମ୍ପୂର୍ଣ୍ଣ ରହିଯିବ। ଆର୍ଯ୍ୟଙ୍କ ଉଦ୍ୟତ ପାଦକୁ ତ ବିନ୍ଧ୍ୟାଚଳ ଓ ସାତପୁଡ଼ାର ଘନ ଜଙ୍ଗଲ ସବୁ ବାନ୍ଧି ଦେଇଛି।
2: ସମ୍ରାଟ,
1: ମୋତେ କହିବାକୁ ଦିଅନ୍ତୁ ଗୁରୁଦେବ ବଶିଷ୍ଠ, ଆର୍ଯ୍ୟାବର୍ତ୍ତ ଓ ଦକ୍ଷିଣ ପଥର ମିଳନରେ ବିନ୍ଧ୍ୟା ଓ ସାତପୁଡ଼ା ସଦାବେଳେ ଧରିତ୍ରୀ ଓ ଆକାଶ ମଧ୍ୟରେ ବ୍ୟାପ୍ତ ଶୂନ୍ୟତା ପରି ଠିଆ ହେବ, ଏ ମିଳନ ତେଣୁ ଅସମ୍ଭବ।
2: ଆର୍ଯ୍ୟ ଶ୍ରେଷ୍ଠ, ଏତେ ନିରାଶ ଆପଣଙ୍କୁ ଶୋଭା ଦେଉନାହିଁ।
1: ଗୁରୁଦେବ, ବିଭୂତି, ନିମି, ବସାତି ଏ ସମସ୍ତ ସେନାପତିଙ୍କର ଶୌର୍ଯ୍ୟ ସାତପୁଡ଼ାର ଘନ ଜଙ୍ଗଲରେ ପରାସ୍ତ ହୋଇଥିଲା।
2: ସମ୍ରାଟ ଇକ୍ଷ୍ୱାକୁ ଜଙ୍ଗଲ ପର୍ବତଗୁଡ଼ିକୁ ଆପଣାର କରିବା ପାଇଁ ଶୌର୍ଯ୍ୟର ନୁହେଁ ବରଂ ଦୃଢ଼ ସଂକଳ୍ପର ଆବଶ୍ୟକତା ରହିଥାଏ।
1: ଦୃଢ଼ ସଂକଳ୍ପରେ?
2: ହଁ ହଁ, ଦଣ୍ଡ ପରି ଦୁଃସାହସପୂର୍ଣ୍ଣ ସଂକଳ୍ପର।
1: ଦଣ୍ଡ?
2: ହଁ ସମ୍ରାଟ, ଦଣ୍ଡ ପରି ଦୁଃସାହସୀ ନବଯୁବକ ହିଁ ବିନ୍ଧ୍ୟ ସାତପଡ଼ାର ଦୁର୍ଗମ ଅଞ୍ଚଳକୁ ଜିତିପାରିବ। ଆପଣ ଦଣ୍ଡକୁ ସେନାପତି ରୂପେ ନିଯୁକ୍ତ କରନ୍ତୁ।
1: ଦଣ୍ଡକୁ ସେନାପତି?
2: ହଁ,
1: ଆପଣଙ୍କ ଆଜ୍ଞା ଶିରଧାର୍ଯ୍ୟ। ଯାଅ ବିମୁଖୀ, ବର୍ତ୍ତମାନ ଯାଇ ଯୁବରାଜ ଦଣ୍ଡଙ୍କୁ ରାଜାଙ୍କ ଆଦେଶ ଦିଅ ଯେ ସୂର୍ଯ୍ୟର ପ୍ରଥମ କିରଣ ସାଥିରେ ବିନ୍ଧ୍ୟ ସାତପଡ଼ା କ୍ଷେତ୍ର ପାଇଁ ପ୍ରସ୍ଥାନ କରନ୍ତୁ।
0: ଯେମିତି ଆପଣଙ୍କର ଆଜ୍ଞା ସମ୍ରାଟ।
3: ସୁନ୍ଦରୀ, ମୁଁ ବୁଝିପାରୁନାହିଁ ତୁମର ନୃତ୍ୟର ପ୍ରଶଂସା କରିବି ନା ତୁମର ଯୌବନର ସୌନ୍ଦର୍ଯ୍ୟକୁ।
0: ଯୁବରାଜ ଦଣ୍ଡ
3: କିଏ? ସେ ଦୁଷ୍ଟ ଏହି ଆନନ୍ଦର ମୁହୂର୍ତ୍ତରେ ବ୍ୟବଧାନ ପହଞ୍ଚେବାର ଦୃଷ୍ଟତା କଲା।
0: ଯୁବରାଜ ଦଣ୍ଡ, ମୁଁ ବିମୁଖୀ ଆପଣଙ୍କ ପାଇଁ ସମ୍ରାଟ ଇକ୍ଷ୍ୱାକୁଙ୍କର ସନ୍ଦେଶ ନେଇ ଆସିଛି।
3: ଆର୍ଯ୍ୟ ସମ୍ରାଟ ଇକ୍ଷ୍ୱାକୁଙ୍କ ସନ୍ଦେଶ? ଆନନ୍ଦର ଏହି ମୁହୂର୍ତ୍ତରେ ସମ୍ରାଟଙ୍କ ସନ୍ଦେଶର ବା କି ପ୍ରୟୋଜନ?
0: ଯୁବରାଜ, ଆର୍ଯ୍ୟ ସମ୍ରାଟ ଇକ୍ଷ୍ୱାକୁ ଏହି ମୁହୂର୍ତ୍ତରେ ଗୁରୁ ବଶିଷ୍ଠଙ୍କର ପରାମର୍ଶ କ୍ରମେ ଆପଣଙ୍କୁ ଦକ୍ଷିଣ ମାର୍ଗ ବିଜୟ ଅଭିଯାନ ଦଳର ସେନାନାୟକ ରୂପେ ନିଯୁକ୍ତ କରିଛନ୍ତି। ରାଜାଜ୍ଞା ଅନୁସାରେ ଯୁବରାଜ ଦଣ୍ଡ ସୂର୍ଯ୍ୟଙ୍କର ପ୍ରଥମ କିରଣ ସାଥିରେ ସାତପୁଡ଼ାର ଘନ ଜଙ୍ଗଲ ଦିଗରେ ପ୍ରସ୍ଥାନ କରନ୍ତୁ, ଯେଉଁଠି ଆର୍ଯ୍ୟସେନା ଆପଣାର ସେନାନାୟକଙ୍କୁ ପ୍ରତୀକ୍ଷା କରି ରହିଛନ୍ତି।
3: ମୁଁ ଦକ୍ଷିଣ ମାର୍ଗ ବିଜୟ ଅଭିଯାନ ଦଳର ସେନାନାୟକ ରୂପେ ନିଯୁକ୍ତ ହୋଇଛି। ମୁଁ ଦଣ୍ଡ ବିନ୍ଧ୍ୟାଚଳ ସାତପୁଡ଼ା ଜିତିବି, ସବୁ ଜିତିବି।

0: ଦୁର୍ଗମ ବନ ପ୍ରାନ୍ତ ବିଜୟ ମାର୍ଗରେ ଅବରୋଧ ରୂପେ ଛିଡ଼ା ହୋଇଥିବା ବିନ୍ଧ୍ୟାଚଳ ସାତପୁଡ଼ା ନା ନା ବିମୁଖୀ ନିମି ବସାତିର ହତାଶା ଦଣ୍ଡର ସଂକଳ୍ପ ଭାଙ୍ଗି ପାରିବ ନାହିଁ। ସୂର୍ଯ୍ୟର ହେ ବଂଶଧର ମାନେ ବୀର ଆର୍ଯ୍ୟ ସୈନିକ ଗଣ, ଆମେ ଏଇ ଦୁର୍ଗମ ପ୍ରାନ୍ତରକୁ ନିଜସ୍ୱ ଦୃଢ଼ ସଂକଳ୍ପ ସାମ୍ନାରେ ମଥାନତ କରାଇବା। ହେ ବୀର ପୁଙ୍ଗବ ମାନେ ବଡ଼ ଆଗକୁ ଆଗକୁ ବଢ଼ି ଚାଲ। ଧନ୍ୟ ଧନ୍ୟ ବୀର ସୈନିକ, ଆଜି ଉତ୍ତର ସହ ଦକ୍ଷିଣ ମାର୍ଗର ମିଳନ ହବ। ଆଦ୍ୟ ଭୟଭୀତ ହୁଅ ନାହିଁ, ଏ ଦୁର୍ଗମ ଜଙ୍ଗଲ ପାହାଡ଼କୁ ଦେଖି ଏହାର ଅପର ପାର୍ଶ୍ୱରେ ଏକ ରସମୟ ଦେଶ ତୁମକୁ ପ୍ରତୀକ୍ଷା କରିଛି। ବଡ଼ ଆଗକୁ ଆଗକୁ ବଢ଼ି ଚାଲ।
1: ଯୁବରାଜ ଦଣ୍ଡଙ୍କର ଜୟ ହେଉ, ଯୁବରାଜ ଦଣ୍ଡଙ୍କର ଜୟ ହେଉ, ଯୁବରାଜ ଦଣ୍ଡଙ୍କର ଜୟ ହେଉ। ଚାଲ ଚାଲ ସାବଧାନ ସାବଧାନ। ସୂର୍ଯ୍ୟବଂଶୀ ଆର୍ଯ୍ୟଶ୍ରେଷ୍ଠ ଚକ୍ରବର୍ତ୍ତୀ ସମ୍ରାଟ ଇକ୍ଷ୍ୱାକୁ ଆଗମନ କରୁଛନ୍ତି। ସମ୍ରାଟ ଇକ୍ଷ୍ୱାକୁଙ୍କର ଜୟ ହେଉ, ସମ୍ରାଟ ଇକ୍ଷ୍ୱାକୁଙ୍କର, ସମ୍ରାଟ ଇକ୍ଷ୍ୱାକୁଙ୍କର।
2: ଶାନ୍ତି ଶାନ୍ତି। ହେ ପ୍ରିୟ ରାଜନ୍ୟବର୍ଗ, ଆଜି ଆମେ ଉତ୍ସବ ପର୍ବ ପାଇଁ ଏକତ୍ରିତ ହୋଇଛୁ।
1: ସମ୍ରାଟ ଇକ୍ଷ୍ୱାକୁଙ୍କର, ସମ୍ରାଟ ଇକ୍ଷ୍ୱାକୁଙ୍କର।
2: ଏହା ଜୟ ବିଜୟ।

0: ପର୍ବ ନୁହେଁ, ବରଂ ଏହି ରାଷ୍ଟ୍ରର ଏହା ସାଂସ୍କୃତିକ ସମ୍ମିଳନୀର ପର୍ବ। ଆର୍ଯ୍ୟମାନଙ୍କ ଯାତ୍ରାର ସାକ୍ଷୀ, ସୂର୍ଯ୍ୟଙ୍କ ସଂସ୍କୃତି ଯାତ୍ରାର ଆମେ ଅନୁଗମନକାରୀମାନେ। ଏହି ସାଂସ୍କୃତିକ ଏକତାକୁ ସ୍ୱର ଦେଇ ପ୍ରଗତି ମାର୍ଗରେ ଅଗ୍ରସର ହୋଇ ଚାଲିଛୁ। ଗୁରୁଦେବ ବଶିଷ୍ଠଙ୍କ ଆଶୀର୍ବାଦରୁ ଆମେ ଆମ ସୈନିକମାନଙ୍କ ଅଦମ୍ୟ ସାହସ ଓ ପ୍ରଜାବର୍ଗଙ୍କ ମଙ୍ଗଳ କାମନା ବଳରେ ଆମର ଏକ ବୃହତ ସ୍ୱପ୍ନ ପୂରଣ ହୋଇଛି। ହେ ଗୁରୁଦେବ, କୃପା କରି ଏହି ଶୁଭ ଅବସରରେ ଆମକୁ ଆଶୀର୍ବାଦ ପ୍ରଦାନ କରନ୍ତୁ।
1: ସମ୍ରାଟ, ଉତ୍ତର ଓ ଦକ୍ଷିଣର ଏହି ସମ୍ମିଳନୀ ଫଳରେ ରାଷ୍ଟ୍ରର ସର୍ବାଙ୍ଗୀନ କଲ୍ୟାଣ ସାଧନ ହେଉ, ଏହା ମୋର ଏକାନ୍ତ ଇଚ୍ଛା। ସାଂସ୍କୃତିକ ମିତ୍ରତାର ଏହି ଯାତ୍ରାରେ ଆମେ ଆହୁରି ଆଗକୁ ଅଗ୍ରସର ହେବା। ହିମାଦ୍ରୀଠାରୁ ମହାସାଗର ପର୍ଯ୍ୟନ୍ତ ଏକ ରାଷ୍ଟ୍ରର ସଂକଳ୍ପନା ହିଁ ଏହି ଜନପଦର ଧ୍ୟେୟ ହେଉ।
0: ଗୁରୁଦେବ, ଏହି ଅବସରରେ ଆମେ ଯୁବରାଜ ଦଣ୍ଡଙ୍କୁ ପୁରସ୍କୃତ କରିବାକୁ ଚାହୁଁଛୁ।
1: ସମ୍ରାଟ, ପୁରସ୍କାର ପ୍ରଦାନ ପୂର୍ବରୁ ପ୍ରାପକକୁ ପରଖି ନେବା ଉଚିତ ହେବ।
0: ଗୁରୁଦେବ ବଶିଷ୍ଠ, ଆପଣଙ୍କୁ ଯୁବରାଜ ଦଣ୍ଡଙ୍କ ସୁପାତ୍ରତା ପ୍ରତି ସନ୍ଦେହ ଅଛି?
1: ସନ୍ଦେହ ନୁହେଁ, ପ୍ରାମାଣିକ ଅବିଶ୍ୱାସ ରହିଛି।
2: ଆମେ ଆପଣଙ୍କର ତାତ୍ପର୍ଯ୍ୟକୁ ବୁଝିପାରୁନାହୁଁ ଗୁରୁଦେବ। କଣ ଯୁବରାଜ ବୀର ନୁହନ୍ତି?
1: ଯୁବରାଜ ତ ମହାବୀର ଅଟନ୍ତି।
2: କଣ ରାଜନୀତି ସମ୍ବନ୍ଧରେ ତାଙ୍କର ଜ୍ଞାନ ନାହିଁ?
1: ଆପଣ ସମସ୍ତ ଯୁବରାଜମାନଙ୍କୁ ମୁଁ ତ ରାଜନୀତିର ଶିକ୍ଷା ଦେଇଛି ଯୁବରାଜ ବିମୁଖୀ।
0: ଗୁରୁଦେବ, କଣ ଦଣ୍ଡର ବୟସ ଦାୟିତ୍ୱ ଗ୍ରହଣ କରିବା ଯୋଗ୍ୟ ହୋଇନାହିଁ?
1: ସମ୍ରାଟ, ଦାୟିତ୍ୱ ଗ୍ରହଣର ସମ୍ପର୍କ କେବଳ ବୟସର ଗଣନା ସହ ହୁଏ ନାହିଁ।
3: ପିତାଶ୍ରୀ, ସମ୍ଭବତଃ ଗୁରୁଦେବଙ୍କୁ ମୋର କୀର୍ତ୍ତି ଭଲ ଲାଗୁନାହିଁ।
0: ଦଣ୍ଡ ବିଜୟର ଆନନ୍ଦରେ ଏହା ଯେମିତି ଭୁଲି ନ ଯାଉ ଯେ ଆମ ପରମ୍ପରାରେ ଗୁରୁଙ୍କର ଅପମାନର ଆଦୌ ସ୍ଥାନ ନାହିଁ। ଗୁରୁଦେବ ଆମ ପାଇଁ ସାକ୍ଷାତ ଦେବତା।
3: ଦେବତା?
1: ସମ୍ରାଟ, ଦାୟିତ୍ୱ ନିର୍ବାହର ଶକ୍ତି ଚରିତ୍ର ଦ୍ୱାରା ପ୍ରାପ୍ତ ହୋଇଥାଏ। ଚରିତ୍ର ହିଁ ନେତୃତ୍ୱ ଶକ୍ତିର ପ୍ରଧାନ ଗୁଣ।
3: କ୍ଷମା କରନ୍ତୁ ପିତାଶ୍ରୀ, ସମ୍ଭବତଃ ମୋର ବ୍ୟକ୍ତିଗତ ଆନନ୍ଦର ମୁହୂର୍ତ୍ତକୁ ଚରିତ୍ରହୀନତାର ସଂଜ୍ଞା ଦିଆଯାଉଛି।
1: ମର୍ଯ୍ୟାଦାର ସୀମାରେଖା ଡେଇଁ ବ୍ୟକ୍ତିଗତ ଆନନ୍ଦ ବି ଲୋକନିନ୍ଦାର କାରଣ ହୋଇଥାଏ ଯୁବରାଜ।
3: ବୀରମାନଙ୍କୁ ନିନ୍ଦାର ଭୟ ନଥାଏ।
0: ଦଣ୍ଡ, କ୍ରୋଧ ବୀରମାନଙ୍କୁ ଶୋଭା ଦିଏ ନାହିଁ। ଗୁରୁଦେବ ବଶିଷ୍ଠ ଯାହା କହିବେ ତାହା ଆମର ମଙ୍ଗଳ ପାଇଁ ହିଁ ଉଦ୍ଦିଷ୍ଟ ହେବ। ହେ ଗୁରୁଦେବ, ଆପଣଙ୍କ ପରାମର୍ଶ ଆମ ପାଇଁ ସଦାବେଳେ ଅମୂଲ୍ୟ।
1: ତେବେ ଶୁଣନ୍ତୁ ସମ୍ରାଟ, ଯୁବରାଜ ଦଣ୍ଡଙ୍କ ପାଖରେ ସଂକଳ୍ପର ଦୃଢ଼ ଶକ୍ତି ନିଶ୍ଚିତ ରହିଛି। ସେ ବୀର ଅଟନ୍ତି, କିନ୍ତୁ ତାଙ୍କ ପାଖରେ ଶ୍ରେଷ୍ଠ ଚାରିତ୍ରିକ ଗୁଣର ଅଭାବ ରହିଛି। ଶାସକର ଶକ୍ତି କୁମାର୍ଗରେ ପରିଚାଳିତ ହେଲେ ତାହା ସମ୍ପୂର୍ଣ୍ଣ ଜନପଦକୁ ନଷ୍ଟ କରିଦେଇପାରେ।
3: ଏତେ ଅପମାନ! ଯେଉଁ ସ୍ଥାନରେ ବୀରତ୍ୱର ସମ୍ମାନ ନାହିଁ ସେଠାରେ ମୋର ଅବସ୍ଥାନ ବ୍ୟର୍ଥ। ମୁଁ ପ୍ରସ୍ଥାନ କରୁଛି ପିତାଶ୍ରୀ।
0: ରୁହ, ଅଟକି ଯାଅ ଦଣ୍ଡ। ମୁଁ ଜାଣେ ଗୁରୁଦେବ ଯାହା କରୁଛନ୍ତି ତାହା ସତ୍ୟ, ମାତ୍ର ତୁମେ ମୋର ପୁତ୍ର ସନ୍ତାନ ଅଟ।
1: ସାବଧାନ ସମ୍ରାଟ, ପୁତ୍ର ମୁହଁରେ ଅନ୍ଧ ହୋଇ ଯେମିତି ପ୍ରଜାବର୍ଗଙ୍କର ଅହିତ ସାଧନ କରନ୍ତି।
0: ନା ଗୁରୁଦେବ, ମୁଁ ଜଣେ ପିତା ମଧ୍ୟ ଏବଂ ଏ ଜନପଦର ସମ୍ରାଟ ମଧ୍ୟ। ଦୁଇଟି ଦାୟିତ୍ୱ ପ୍ରତି ମୋର କର୍ତ୍ତବ୍ୟ ରହିଛି। ମୁଁ ଇକ୍ଷ୍ୱାକୁ, ଚକ୍ରବର୍ତ୍ତୀ ସମ୍ରାଟ, ନିଜର ତୃତୀୟ ପୁତ୍ର ଦଣ୍ଡକୁ ସାତପୁଡ଼ା, ବିନ୍ଧ୍ୟ ତଥା ଶୈବଳର ମଧ୍ୟକ୍ଷେତ୍ରର ଶାସକ ରୂପେ ନିଯୁକ୍ତ କରୁଛି। ମୁଁ ତାକୁ ଏହି ଅଧିକାର ପ୍ରଦାନ କରୁଛି ଯେ ସେ ଦକ୍ଷିଣର ସେହି ଅଂଶରେ ଗୋଦାବରୀ ନଦୀ କୂଳରେ ନିଜର ରାଜଧାନୀ ସ୍ଥାପନ କରୁ,
2: ସେହି ଦୁର୍ଗମ ପ୍ରଦେଶରେ।
1: କିନ୍ତୁ ସମ୍ରାଟ, ସେହି ଦୁର୍ଗମ ନିର୍ଜନ ମହାକାନ୍ତାର କ୍ଷେତ୍ରରେ ଯୁବରାଜ କରିବେ କ'ଣ? ସେହି ହିଂସ୍ର ବନ୍ୟପ୍ରାଣୀ ସଙ୍କୁଳ ଘନଘୋର ବନକ୍ଷେତ୍ରରେ।
3: ଦଣ୍ଡକୁ ଆର୍ଯ୍ୟ ସମ୍ରାଟଙ୍କ ଆଜ୍ଞା ଶିରଧାର୍ଯ୍ୟ, କିନ୍ତୁ ମୋର ଗୋଟିଏ ସର୍ତ୍ତ ଅଛି ପିତାଶ୍ରୀ।
0: ତୁମର କ'ଣ ସର୍ତ୍ତ ପୁତ୍ର?
3: ମୋତେ ନିଜର ଗୁରୁ ଧାରଣ କରିବାର ସ୍ୱତନ୍ତ୍ରତା ପ୍ରଦାନ କରାଯାଉ।
0: ତୁମେ କାହାକୁ ନିଜର ଗୁରୁ ରୂପେ ସ୍ୱୀକାର କରିବାକୁ ଆଗ୍ରହୀ?
3: ଜ୍ଞାନୀ ଶୁକ୍ରାଚାର୍ଯ୍ୟଙ୍କୁ।
0: କ'ଣ, ଦାନବମାନଙ୍କର ଗୁରୁ ଶୁକ୍ରାଚାର୍ଯ୍ୟଙ୍କୁ?
3: ହଁ ମହାରାଜ, ମୁଁ ଦାନବରାଜ ବୃଷପର୍ବାଙ୍କ ଗୁରୁ ଶୁକ୍ରାଚାର୍ଯ୍ୟଙ୍କୁ ନିଜର ଗୁରୁ ଭାବେ ବରଣ କରିବି। ମୋତେ ସ୍ୱୀକୃତି ଦିଅନ୍ତୁ ହେ ଆର୍ଯ୍ୟ ଶ୍ରେଷ୍ଠ।
0: ଦାନବଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ ପୁଣି ମାନବଙ୍କର ଗୁରୁ ହେବେ, ଯେମିତି ତୁମର ଇଚ୍ଛା ବସ।
3: ଗୁରୁଦେବ ବଶିଷ୍ଠଙ୍କ ଆକ୍ଷେପ ମୋର ମନ ଓ ହୃଦୟକୁ କ୍ଷତାକ୍ତ କରିସାରିଛି। ମୁଁ ମୋର ଶକ୍ତି ସବୁକୁ ବିକଶିତ କରିବି, ଦୃଢ଼ ଇଚ୍ଛା ସବୁ ମୋର ସମ୍ବଳ ହେବ। ମୁଁ ଗୋଦାବରୀ କୂଳରେ ନିଜର ରାଜଧାନୀ ନିର୍ମାଣ କରିବି, ମଧୁମନ୍ତ ନଗର।

0: ସଞ୍ଜୀବନୀ ବିଦ୍ୟା ବଳରେ ଦାନବମାନଙ୍କ ରାଜା ବୃଷ ପର୍ବାଙ୍କ ସାମ୍ରାଜ୍ୟର ଶ୍ରୀ ବୃଦ୍ଧି ଘଟି ଚାଲିଛି। ବାଃ, ଯଦି ଗୁରୁ ଶୁକ୍ଳାଚାର୍ଯ୍ୟଙ୍କ କୃପା ମୋ ଉପରେ ପଡ଼େ ତେବେ ତ। ଆରେ ଗୁରୁଦେବ ତ ଏଇଆଡ଼େ ଆସୁଛନ୍ତି। ପ୍ରଣାମ ଗୁରୁଦେବ।
1: କିଏ କିଏ ତୁମେ ଯୁବକ?
0: ପ୍ରଣାମ ଗୁରୁଦେବ, ମୁଁ ଦଣ୍ଡ, ସୂର୍ଯ୍ୟବଂଶୀ ସମ୍ରାଟ ଇକ୍ଷକୁଙ୍କ ପୁତ୍ର, ଦଣ୍ଡକ ଜନପଦର ଶାସକ।
1: ଓହୋ, ତେବେ ତମେ ମାନବ ଜାତିର। ଦାନବ ସାମ୍ରାଜ୍ୟରେ ତୁମର ଉପସ୍ଥିତିର କାରଣ କ'ଣ ମୁଁ ଜାଣିପାରେ?
0: ହେ ଋଷି ଶ୍ରେଷ୍ଠ, ମୁଁ ଆପଣଙ୍କୁ ମୋ ରାଜଗୁରୁ ଭାବେ ସ୍ୱୀକାର କରିବାକୁ ଆଗ୍ରହ ରଖି ଆପଣଙ୍କ ନିକଟକୁ ଆସିଛି।
1: ତମେ କ'ଣ କହୁଛ ବତ୍ସ? ମୁଁ ତ ଦାନବ ଏବଂ ଅସୁରମାନଙ୍କର ଗୁରୁ ଭାବରେ ଖ୍ୟାତ, କିନ୍ତୁ ତୁମର?
0: ହେ ଗୁରୁଦେବ, ମୁଁ ଆପଣଙ୍କ କୀର୍ତ୍ତି ସହ ପରିଚିତ।
1: ତେବେ ମୋତେ

0: ଜାଣିପାରେ?
1: ହେ ଋଷି ଶ୍ରେଷ୍ଠ, ମୁଁ ଆପଣଙ୍କୁ ମୋ ରାଜଗୁରୁ ଭାବେ ସ୍ୱୀକାର କରିବାକୁ ଆଗ୍ରହ ରଖି ଆପଣଙ୍କ ନିକଟକୁ ଆସିଛି।
0: ତମେ କଣ କହୁଛ ବତ୍ସ? ମୁଁ ତ ଦାନବ ଏବଂ ଅସୁରମାନଙ୍କର ଗୁରୁ ଭାବରେ ଖ୍ୟାତ, କିନ୍ତୁ ତୁମର?
1: ହେ ଗୁରୁଦେବ, ମୁଁ ଆପଣଙ୍କ କୀର୍ତ୍ତି ସହ ପରିଚିତ।
0: ତେବେ ମତେ ତମେ ପରିହାସ କରୁନାହ ତ ବତ୍ସ?
1: ନା ମହର୍ଷି ଶ୍ରେଷ୍ଠ, ମୁଁ ତ ସ୍ୱପ୍ନରେ ବି ଏଭଳି କରିପାରିବି ନାହିଁ। ଆପଣ ବିଶ୍ୱାସ କରନ୍ତୁ, ମୁଁ ପବିତ୍ର ମନରେ ଦଣ୍ଡକ ଜନପଦର ରାଜଗୁରୁ ପଦ ପାଇଁ ଆପଣଙ୍କୁ ଆମନ୍ତ୍ରିତ କରିବା ପାଇଁ ଆସିଛି। ଗୁରୁଦେବ, ମୋ ପାଖରେ ଶକ୍ତିର ଆଦୌ ଅଭାବ ନାହିଁ, ବାସ୍ କେବଳ ଆପଣଙ୍କ ମାର୍ଗଦର୍ଶନର ଆବଶ୍ୟକତା ରହିଛି। ଆଶା କରୁଛି ଆପଣ ମୋତେ ନିରାଶ କରିବେ ନାହିଁ।
0: ମୋ ପରି ଦାନବ ଗୁରୁଙ୍କୁ ଜଣେ ମାନବ ସମ୍ରାଟ ଶିଷ୍ୟ ରୂପେ ପ୍ରାପ୍ତ ହେଉଛନ୍ତି, ଏହା ତ ମୋର ସୌଭାଗ୍ୟ। ବତ୍ସ, ମୁଁ ତୁମର ନିମନ୍ତ୍ରଣକୁ ସ୍ୱୀକାର କରୁଛି।
1: ମୁଁ ଧନ୍ୟ ହେଲି ଗୁରୁଦେବ, ମୋର ଅଭାଗ୍ୟ। ମୁଁ ଶୀଘ୍ରାତି ଶୀଘ୍ର ଆପଣଙ୍କ ପାଇଁ ଆବାସ ଆଶ୍ରମର ବ୍ୟବସ୍ଥା କରି ମୁଁ ଆପଣଙ୍କ ପାଇଁ ରଥ ପଠେଇବି। ପ୍ରଣାମ ସ୍ୱୀକାର କରନ୍ତୁ ଗୁରୁଦେବ।
0: ତୁମର କଲ୍ୟାଣ ହେଉ ବତ୍ସ।
2: ପ୍ରଣାମ ଗୁରୁଦେବ, ପ୍ରଥମେ ଆଶିଷ ଦେଉଛନ୍ତି।
0: କିଏ? ଦାନବରାଜ ବୃଷପର୍ବା। ଆସ ଆସ, ଦେଖ କିଭଳି ଏକ ଆନନ୍ଦଦାୟକ ସନ୍ଦେଶ ଅଛି।
2: କିଭଳି ସନ୍ଦେଶ ଗୁରୁଦେବ?
0: ଆର୍ଯ୍ୟ ସମ୍ରାଟ ଇକ୍ଷକଙ୍କ ପୁତ୍ର ଦଣ୍ଡକ ଜନପଦର ଅଧିପତି ଦଣ୍ଡ ମତେ ରାଜଗୁରୁ ପଦ ପାଇଁ ଆମନ୍ତ୍ରିତ କରିବା ପାଇଁ ଆସିଥିଲେ।
2: ଆପଣ କ'ଣ ଉତ୍ତର ଦେଲେ ଗୁରୁଦେବ?
0: ଉତ୍ତର? ମୁଁ ଦଣ୍ଡର ଆମନ୍ତ୍ରଣକୁ ସ୍ୱୀକାର କରିନେଇଛି।
2: କ'ଣ ସ୍ୱୀକାର କରିନେଲେ ଗୁରୁଦେବ? କ'ଣ ଆପଣ ଆମ ଦାନବମାନଙ୍କୁ ଅନାଥ ଭାବେ ଛାଡ଼ି ଚାଲିଯିବେ?
0: ନା ଅସୁରରାଜ, ଏଭଳି ଚିନ୍ତା କର ନାହିଁ। ମୁଁ ଚାହିଁଲେ ବି ଦଣ୍ଡଙ୍କ ନିମନ୍ତ୍ରଣକୁ ଅସ୍ୱୀକାର କରିପାରିଲି ନାହିଁ। ଜାଣିଛ କ'ଣ ପାଇଁ?
2: କ'ଣ ପାଇଁ ଗୁରୁଦେବ?
0: ଦାନବରାଜ ବୃଷପର୍ବା ଦଣ୍ଡ ମାନବ ଜାତିର ପ୍ରତିନିଧି ଅଟେ। ଶ୍ରେଷ୍ଠ ଜାତିର ସଂସ୍କାରକୁ ନିଜର ବିଦ୍ୟା ବୁଦ୍ଧି ଦ୍ୱାରା ସମ୍ପନ୍ନ କରିବାର ଅବସର ମୋତେ ଏବେ ପ୍ରାପ୍ତ ହେଉଛି।
2: ଗୁରୁଦେବ,
0: ମୋତେ କହିବାକୁ ଦିଅ ଦାନବରାଜ, ମୁଁ ଜାଣେ ଦାନବ ଜାତି ମୋର ଏବଂ ମୋର ଝିଅ ଅରଜାକୁ ବହୁତ ଆଦର କରନ୍ତି, କିନ୍ତୁ ତୁମେ ତ ଦାନବ ଜାତି, ମାନବ ଜାତି ତୁମଠାରୁ ଶ୍ରେଷ୍ଠ ଜାତି, ତାଙ୍କର ସଂସ୍କାର ତୁମଠାରୁ ଶ୍ରେଷ୍ଠ।
2: କିନ୍ତୁ ଗୁରୁଦେବ, ଆପଣ ବିନା ପରୀକ୍ଷା ନିରୀକ୍ଷାରେ କେମିତି ଜାଣିଲେ ଯେ ସେମାନଙ୍କର ସଂସ୍କାର ହିଁ ଶ୍ରେଷ୍ଠ?
0: ପ୍ରଚଳିତ ମାନ୍ୟତା ଏହା ହିଁ ପ୍ରତିପାଦନ କରେ ଦାନବରାଜ, ଏଥିପାଇଁ ମାନବ ଶିଷ୍ୟ ପ୍ରାପ୍ତ କରି ଆଜି ମୋତେ ହାର୍ଦ୍ଦିକ ପ୍ରସନ୍ନତା ଲାଭ ହେଉଛି।
2: ଆପଣଙ୍କ ପ୍ରସନ୍ନତା ଆମର ସମସ୍ତଙ୍କର ପ୍ରସନ୍ନତା ଗୁରୁଦେବ।
0: ହଁ,
2: କିନ୍ତୁ ଗୋଟିଏ ପ୍ରାର୍ଥନା ଅଛି ଗୁରୁଦେବ।
0: ନିର୍ଭୟ ହେଇ କୁହ ଦାନବରାଜ।
2: ଆପଣ ଆମ ଦାନବମାନଙ୍କୁ ଯେମିତି ଭୁଲି ନ ଯାଆନ୍ତି ଗୁରୁଦେବ, ଏ ରାଜ୍ୟର ଭୂମି ସଦାସର୍ବଦା ଆପଣଙ୍କ ସ୍ୱାଗତ ପାଇଁ ଚକ୍ଷୁ ପ୍ରସାରି ରହିବ।
0: ମୁଁ ତାହା ଜାଣିଛି ବତ୍ସ।
2: ଗୁରୁଦେବ,
0: ପୁତ୍ରୀ ଅରଜା।
3: ଆଜ୍ଞା ପିତାଶ୍ରୀ। ଆରେ ଦାନବରାଜ ବି ଆସିଛନ୍ତି। ପ୍ରଣାମ ଦାନବରାଜ।
4: ଆୟୁଷ୍ମତୀ ହୁଅ ଭଗିନୀ।
3: ଆରେ ଏ ରଥ କାହିଁକି? ଆପଣ କଣ କୁଆଡେ ବାହାରିଛନ୍ତି ପିତାଶ୍ରୀ?
0: ଆମେ ମାନବ ମାନଙ୍କ ପାଖକୁ ଯାଉଛୁ ପୁତ୍ରୀ।
3: ମାନବ ପାଖକୁ? ଏଥିରେ ତ ପ୍ରସନ୍ନତା କାହିଁକି ପିତାଶ୍ରୀ?
0: ସେମାନେ ଶ୍ରେଷ୍ଠ ଜାତି ଅଟନ୍ତି ପୁତ୍ରୀ, ମୋତେ ତାଙ୍କର ଗୁରୁ ହେବାର ସୁଯୋଗ ପ୍ରାପ୍ତ ହୋଇଛି।
3: କିନ୍ତୁ ପିତାଶ୍ରୀ, ଜ୍ଞାନ ତ କୁହେ ଯେ ବିଚାର ହିଁ ଶ୍ରେଷ୍ଠ, ଜାତି ନୁହେଁ।
4: ଭଗିନୀ ଅରଜା, ତୁମେ ଗୁରୁଦେବଙ୍କ ସହିତ ତର୍କ କରିବା ଉଚିତ ନୁହଁ।
0: ଆଚ୍ଛା ଦାନବରାଜ, ଏବେ ଆମକୁ ବିଦାୟ ଦିଅନ୍ତୁ,
4: ଆମର ସଂସ୍କାର ପର୍ବରେ ଆପଣ ଆସୁଥିବେ ଗୁରୁଦେବ।
0: ଅବଶ୍ୟ, ଚାଲ ପୁତ୍ରୀ ଅରଜା।
3: ଆଜ୍ଞା ପିତାଶ୍ରୀ। ପ୍ରଣାମ ଦାନବରାଜ।
4: ଆୟୁଷ୍ମତୀ ଭବ। ପ୍ରଣାମ ଗୁରୁଦେବ।
0: ତୁମର କଲ୍ୟାଣ ହେଉ ବତ୍ସ। ଚାଲ ସାରଥି। ପୁତ୍ରୀ, କଥା କ'ଣ ତମେ ଏତେ ଉଦାସ?
3: ନା ପିତାଶ୍ରୀ।
0: ତେବେ ଏତେ ମୌନ କାହିଁକି?
3: ନିଜର ମାଟି ଛାଡ଼ିଲା ବେଳେ ମନ ତ ଉଦାସ ହୁଏ ନା ପିତାଶ୍ରୀ?
0: କିନ୍ତୁ ପ୍ରଗତି ପାଇଁ ଏହା ଆବଶ୍ୟକ ଅଟେ ପୁତ୍ରୀ। ଏହି ଦେଖ, ଏବେ ଆମେ ମାନବ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳକୁ ଆସିଗଲେଣି।
3: କେଉଁଠି ପିତାଶ୍ରୀ?
0: ଏହି ଦେଖ, ସେ ପାଖେ ସାତପୁଡ଼ାର କ୍ଷେତ୍ର।
3: ଓଃ, କି ଘନ ଜଙ୍ଗଲ।
0: ହଁ, ସେପଟେ ବିନ୍ଧ୍ୟାଚଳ ଓ ଶୈବଳର ମଧ୍ୟ ଦେଶରେ ଅବସ୍ଥିତ ଦଣ୍ଡକ ଜନପଦ।
3: ପିତାଶ୍ରୀ, ସେଇ ବିଶାଳ ନଦୀ, ଆରେ ଏହା ତ ଘଞ୍ଚ ଶାଳବଣ ପରି ପ୍ରତୀତ ହେଉଛି।
0: ହଁ ହଁ ପୁତ୍ରୀ, ତାହା ତ ଗୋଦାବରୀ ନଦୀ, ଆଉ ସେଇ ଗୋଦାବରୀ କୂଳରେ ଜନପଦର ରାଜଧାନୀ ମଧୁବନ୍ତ ନଗର।
3: ହେଲେ ପିତାଶ୍ରୀ, ଏହା ତ ଏକ ବିପନ୍ନ ବନକ୍ଷେତ୍ର ପରି ମନେ ହେଉଛି।
0: ବିପନ୍ନ ବନକ୍ଷେତ୍ର ପୁତ୍ରୀ ଅରଜା? ଏହି କ୍ଷେତ୍ରରେ ସମ୍ପନ୍ନତା ବୀଜ ବିଛେଇ ହିଁ ପଡ଼ିଛି, ବାସ୍ ଆବଶ୍ୟକତା ରହିଛି ଗବେଷଣା ଆଉ କର୍ମ ଦ୍ୱାରା ଏହି ବୀଜଗୁଡ଼ିକୁ ଅଙ୍କୁରୋଦ୍ଗମ କରିବା। ମୋର ଗବେଷଣା ଓ ସାଧନା ଦଣ୍ଡ ତଥା ତାଙ୍କ ପ୍ରଜାଙ୍କ ଶ୍ରମ

0: ଶକ୍ତି ମିଶି ସମ୍ପନ୍ନତାର ପରିଣାମରେ ଏହି ଜନପଦର ଶୃଙ୍ଗାର କରାଯିବ। ଏହି ଛୋଟ ଜନପଦ ଦିନେ ଅତ୍ୟନ୍ତ ସମୃଦ୍ଧଶାଳୀ ପ୍ରଦେଶ ଭାବରେ ଉଭା ହେବ।
1: ଆପଣଙ୍କ ବଚନ ସତ୍ୟ ସିଦ୍ଧ ହେଉ ପିତାଶ୍ରୀ।
2: ଗୁରୁଦେବ ଶୁକ୍ରାଚାର୍ଯ୍ୟଙ୍କର।
0: ମୁଁ କହିନଥିଲି ଗବେଷଣା ଏବଂ ଶ୍ରମର ସମ୍ମିଶ୍ରଣରେ ଏହି ଛୋଟ ଜନପଦକୁ ଅତ୍ୟନ୍ତ ସମୃଦ୍ଧଶାଳୀ କରି ଗଢ଼ି ତୋଳିବାରେ ଆମେ ସକ୍ଷମ ହେବା।
1: ହଁ ପିତାଶ୍ରୀ, ଦୂରଦୂରାନ୍ତ ଯାଏ ଲହଡ଼ି ଭାଙ୍ଗୁଥିବା ସୁନାରଙ୍ଗର ଫସଲ, ସମୃଦ୍ଧ ହସ୍ତଶିଳ୍ପର ଉପଯୋଗ, ସୁନ୍ଦର ଭବନ, ସୁଖୀ ସମ୍ପନ୍ନ ଜନପଦବାସୀ, ପ୍ରକୃତିର ଚାରିଆଡ଼େ ଆନନ୍ଦର ବାତାବରଣ ଏବଂ ସମ୍ପନ୍ନତା ବିଛେଇ ହୋଇ ପଡ଼ିଛି।
0: ମୋର ଅଲି ଅଲି ପୁତ୍ରୀ ଅରଜାବିତ ଏହି ଏକାନ୍ତ ବନପ୍ରାନ୍ତରରେ ନିଜର ପର୍ଣ୍ଣକୁଟୀରକୁ କେତେ ମନମୋହକ ଭାବେ ଗଢ଼ି ତୋଳିଛି। ମୁଁ ଏବେ ବୁଝିପାରୁନାହିଁ ଯେ ଏହା ଏକ ବନପ୍ରାନ୍ତର ନା ଉପବନ।
1: ଏହା ମୋର ହିଁ ତପସ୍ୟା ଏବଂ ମୋର ହିଁ ପରିଶ୍ରମର ଫଳ ପିତାଶ୍ରୀ। ଏଥିପାଇଁ ଗୁରୁ ଶୁକ୍ରାଚାର୍ଯ୍ୟଙ୍କୁ କିଛି ବି ଶ୍ରେୟ ମିଳିବ ନାହିଁ।
0: ମୁଁ ଜାଣେ ପୁତ୍ରୀ ତମର କୃପଣତାକୁ।
1: ଏବେ ତ ଆରମ୍ଭ ପିତାଶ୍ରୀ, ବସନ୍ତ ଋତୁକୁ ତ ଆପଣ ଆସିବାକୁ ଦିଅନ୍ତୁ।
0: ହଁ ପୁତ୍ରୀ, ବହୁତ ମନୋରମ ହେବ ସେଇ ବସନ୍ତ ଋତୁ।

0: ପଦ୍ମଫୁଲ ପରି କାନ୍ତି, ଲତା ପରି ଦେହ, ହରିଣୀ ପରି ଟଣା ଟଣା ଆଖି, ଯେପରି ଚାନ୍ଦିନୀ ପଦ୍ମଫୁଲର ନୟନ ଧାରଣ କରି ପୃଥିବୀ ବକ୍ଷରେ ଅବତରଣ କରିଛି। ସମ୍ପୂର୍ଣ୍ଣ ଦେହରେ ଯୌବନର ଋତୁରାଜ ବସନ୍ତ ବୋଲି ଛାଇଯାଇଛି।
1: ମହାରାଜ, ଏହି ଫଳ ଗ୍ରହଣ କରନ୍ତୁ। ଆରେ, ଏମିତି ଅପଲୋକ ଭାବେ କଣ ଦେଖୁଛନ୍ତି?
0: ଦେଖି ଚାଲିଛି ଆଉ ଶୁଣି ବି ଚାଲିଛି।
1: କଣ ଶୁଣୁଛନ୍ତି ଆପଣ?
0: ଶୁଣୁଛି ଶୁଣୁଛି ମଦନ ଦୂତି କୋଇଲିର କୁହୁତାନ। ସୁନ୍ଦରୀ, ଏଇ ଉପବନରେ ବସନ୍ତର ବୈଭବ ସନ୍ଦେଶ ଦେଇ ଚାଲିଛି।
1: ଆପଣ ଆପଣ ଏ କଣ କରୁଛନ୍ତି? ମୁଁ ଆପଣଙ୍କ ଗୁରୁଙ୍କ ପୁତ୍ରୀ।
0: ସୁନ୍ଦରୀ, ମୋର ଅନ୍ତର ମନରେ ଅନୁରାଗର ସାଗର ଲହଡି ମାରିବାରେ ଲାଗିଛି।
1: ମୂଢ଼ା, ତୁମର ଗୁରୁ ଭାଇ, ତୁ ହୁଏତ ଜାଣିନୁ ପିତାଶ୍ରୀଙ୍କ କ୍ରୋଧର ଦାବାନଳକୁ। ସେ ତୋତେ ଆଉ ତୋର ସାମ୍ରାଜ୍ୟକୁ ଜାଳି ପୋଡି ଭସ୍ମ କରିଦେବେ।
0: ସୁନ୍ଦରୀ ସୁନ୍ଦରୀ, ଏଇ ବେଳାରେ ତ ତୁମର ସୌନ୍ଦର୍ଯ୍ୟ ମତେ ମତେ ଭସ୍ମ କରିଦଉଛି। ଆସ ଆସ ସୁନ୍ଦରୀ, ଆସ ଆସ ସୁନ୍ଦରୀ, ଆସ ଆସ ସୁନ୍ଦରୀ।
2: ଆଜି ଅଧିକ ସମୟ ଅତିବାହିତ ହୋଇଗଲା। ଦାନବରାଜଙ୍କ ସେଠାରେ ଯଜ୍ଞ ସମାପ୍ତ କରୁ କରୁ ଅରଜା ମୋ ଉପରେ ଅଭିମାନ କରିଥିବ। ବହୁତ ସରଳ, ଅତି ନିରିମାଖୀ ମୋର ପୁତ୍ରୀ। ଅରଜା, ପୁତ୍ରୀ, କୋଉଠି ଅଛୁ? ଅରଜା, ଅରଜା, କିଏ କିଏ ପୁତ୍ରୀ ସେ ଦୁଷ୍ଟ ଯିଏ ମୋର ଜୀବନ ତମାମର ତପସ୍ୟା ଏବଂ ସାଧନାକୁ କଳୁଷିତ କରିବାର ଦୁଷ୍ଟତା କରିଛି? କେଉଁ ଅଧର୍ମୀ ସେ ଆଶ୍ରମରେ ସୁରକ୍ଷିତ ରଖିଥିବା ତୋର ପବିତ୍ରତାକୁ କଳଙ୍କିତ କରିବାର ଅପଚେଷ୍ଟା କରିଛି? କହ ମୋତେ, କହ।
1: ପିତାଶ୍ରୀ, ମୁଁ ଅରଜା, ବନସ୍ପତି, ବନସ୍ପତିର ପବିତ୍ରତାକୁ କେହି ବି କଳଙ୍କିତ କରିପାରିବେ ନାହିଁ। ସେ ଦୁଷ୍ଟ ଯେତେ ଅପଚେଷ୍ଟା କରୁ ନା କାହିଁକି।
2: ମୋତେ ଖାଲି ଥରେ କହ ପୁତ୍ରୀ, କିଏ ସେ ରାକ୍ଷସ?
1: ନା ପିତାଶ୍ରୀ, ସେ ରାକ୍ଷସ ନୁହେଁ, ମାନବ।
2: କିଏ ସେ ରଣାଧମ? ତୁ ମୋତେ ତାର ନା ଖାଲି ଥରେ ପ୍ରକାଶ କର ଝିଅ।
1: ଦଣ୍ଡ, ଦଣ୍ଡକ ଜନପଦର ଅଧିକାରୀ, ଦୁଷ୍ଟ ଦଣ୍ଡ।
2: କଣ ଦଣ୍ଡ? ସେ ଉଦଣ୍ଡ ହେଇ ଗୁରୁଙ୍କର ଅପମାନ କରିଛି। କୋଉଠି ଅଛି ସେ ପାପୀ?
1: ଏଠାରୁ ପଳେଇ ଗଲା। ସେ ଆପଣଙ୍କୁ ସାକ୍ଷାତ କରିବା ପାଇଁ ଆସିଥିଲା। ଜଣେ କ୍ଳାନ୍ତ ମାନବ ଜାଣି ତାକୁ ସତ୍କାର କଲି, ତାକୁ ଆଦରରେ ଆସନ ଦେଲି, କିନ୍ତୁ
2: ଦଣ୍ଡକ ନରେଶ ଦଣ୍ଡ ଆଜି ଗୁରୁ ଶୁକ୍ରାଚାର୍ଯ୍ୟଙ୍କର ଅପମାନ କରିଛି। ସେ ମୋ ସହ ବିଶ୍ୱାସଘାତ କରିଛି, ମୋର ଅଭିଶାପ। ତାର ଏ ଦଣ୍ଡକ ରାଜ୍ୟ ଅଗ୍ନିରେ ଭସ୍ମ ହୋଇଯାଉ। ଏ ଦଣ୍ଡକ ସମ୍ପୂର୍ଣ୍ଣ ଅରଣ୍ୟ ପାଲଟି ଯାଉ।
1: ଦୂର ଦୂର ପର୍ଯ୍ୟନ୍ତ ଛାଇ ଯାଇଥିବା ଏ ଦାବାନଳ, ହୁତୁ ହୁତୁ ନିଆଁ, ଜଳି ଯାଉଥିବା ଶୁଷ୍କ ପତ୍ର, କାଲି ଯାଇ ଏଠାରେ କୋଇଲିର କୁହୁସୁ ନଥିଲା, ଆଜି ଭୟାନକ ଗୁଧ୍ର ଏବଂ ପେଚାଙ୍କର ଡେଣା ଫଡ଼ ଫଡ଼ ଶବ୍ଦ, ରଙ୍ଗ ବିରଙ୍ଗ ଫୁଲ ସ୍ଥାନରେ ଉଡ଼ୁଥିବା ନିଆଁ ଛୁଲ, ସୁଶୀତଳ ପବନ ଜାଗାରେ ଉଠୁଥିବା କଳା କଳା ଧୂଆଁ, ସତେ ଯେପରି ଜନପଦ ପାଇଁ ଗୋଟିଏ ଚିତା ପ୍ରସ୍ତୁତ କରାଯାଇଛି। ଗୋଟିଏ ଭୁଲର ଏତେ ଭୟାନକ ପରିଣାମ?
2: ହଁ ପୁତ୍ରୀ, ଏ ଭୁଲ ଗୋଟିଏ ଶାସକର ଥିଲା। ଜଣେ ଶାସକର ଭୁଲର ପରିଣାମ ସେଇ ଜନପଦର ଜନତାଙ୍କୁ ହିଁ ଭୋଗିବାକୁ ପଡ଼ିଥାଏ, ଏହା ହିଁ ନିୟତି।
1: କଣ ନିର୍ମାଣ ଏବଂ ବିନାଶର ଏହି ନିୟତି ପାଇଁ କେବଳ ଦଣ୍ଡ ହିଁ ଉତ୍ତରଦାୟୀ? କଣ ମୋର ଅପମାନର ଉତ୍ତରଦାୟିତ୍ୱ ମଧ୍ୟ ଦଣ୍ଡ ଉପରେ ଧାର୍ଯ୍ୟ ହେବ? ପିତାଶ୍ରୀ,
2: ତୁମେ କଣ କହିବାକୁ ଚାହୁଁଛ ପୁତ୍ରୀ? ଅରଜା,
1: ପିତାଶ୍ରୀ, ଆମେ କେତେ ସୁଖରେ ଥିଲେ ଦାନବ ରାଜା ବୃଷପର୍ବଙ୍କ ରାଜ୍ୟରେ, କିନ୍ତୁ ଆପଣ କହିଲେ ଯେ ମାନବ ଜାତି ଦାନବମାନଙ୍କଠାରୁ ଶ୍ରେଷ୍ଠ, ମାନବମାନଙ୍କର ଜାତିଗତ ସଂସ୍କାର ଦାନବମାନଙ୍କଠାରୁ ଅଧିକ ଶ୍ରେଷ୍ଠ।
2: ପୁତ୍ରୀ, ପ୍ରଚଳିତ ମାନ୍ୟତା ତ ସେୟା ଅଛି।
1: ଆପଣ ଦେଖିନେଲେ ତ ପ୍ରଚଳିତ ମାନ୍ୟତାର ପରିଣାମ? ଏହି ପ୍ରଚଳିତ ମାନ୍ୟତା ହିଁ ଉତ୍ତରଦାୟୀ ଦଣ୍ଡକର ଏହି ବିନାଶ ପାଇଁ, ମୋର ଅପମାନ ପାଇଁ। କିଛି ଅଦରକାରୀ ମାନ୍ୟତା ହିଁ ଆଜିର ସର୍ବନାଶର ମୂଳ କାରଣ, ସର୍ବନାଶର ରଚନା।
2: ତୁ ଠିକ କହୁଛୁ ପୁତ୍ରୀ।

0: ଅପରାଧୀ। ଜାତିଭେଦ ଓ ଜାତିଗତ ସଂସ୍କାର ସମ୍ପର୍କରେ ମୋର ଅସତ୍ୟ ଧାରଣା କାରଣରୁ ହିଁ ଏହି ସଙ୍କଟ ଓ ବିନାଶର ଦୃଶ୍ୟ ସୃଷ୍ଟି ହୋଇଛି। ଏହା ସତ୍ୟ ଯେ ବୃଷପର୍ବା ଦାନବ ଜାତିର ହୋଇ ମଧ୍ୟ ଦଣ୍ଡ ପରି ମାନବଠୁ ଅଧିକ ଶ୍ରେଷ୍ଠ। ସତ୍ୟର ମୂଲ୍ୟାଙ୍କନ ପାଇଁ ମାପଦଣ୍ଡ କେବେ ହେଲେ ଜାତିଗତ ସଂସ୍କାର ନୁହେଁ, ବରଂ ବ୍ୟକ୍ତିଗତ ଗୁଣ ହିଁ ହେବା ଉଚିତ। ଏବେ ମୁଁ ବୃଷପର୍ବ ପାଖକୁ କେମିତି ଫେରିପାରିବି? କେମିତି?
1: ଆପଣ ଉଠନ୍ତୁ ପିତାଶ୍ରୀ, ଆପଣ ହେଉଛନ୍ତି ଗୁରୁ।

0: ମୋର ଅପମାନ ପାଇଁ। କିଛି ଅଦରକାରୀ ମାନ୍ୟତା ହିଁ ଆଜିର ସର୍ବନାଶର ମୂଳ କାରଣ, ସର୍ବନାଶର ରଚନା।
1: ତୁ ଠିକ କହୁଛୁ ପୁତ୍ରୀ, ମୁଁ ହିଁ ଅପରାଧୀ। ଜାତିଭେଦ ଓ ଜାତିଗତ ସଂସ୍କାର ସମ୍ପର୍କରେ ମୋର ଅସତ୍ୟ ଧାରଣା କାରଣରୁ ହିଁ ଏହି ସଙ୍କଟ ଓ ବିନାଶର ଦୃଶ୍ୟ ସୃଷ୍ଟି ହୋଇଛି। ଏହା ସତ୍ୟ ଯେ ବୃଷପର୍ ବା ଦାନବ ଜାତିର ହୋଇ ମଧ୍ୟ ଦଣ୍ଡ ପରି ମାନବଠୁ ଅଧିକ ଶ୍ରେଷ୍ଠ। ସତ୍ୟର ମୂଲ୍ୟାଙ୍କନ ପାଇଁ ମାପଦଣ୍ଡ କେବେ ହେଲେ ଜାତିଗତ ସଂସ୍କାର ନୁହେଁ, ବରଂ ବ୍ୟକ୍ତିଗତ ଗୁଣ ହିଁ ହେବା ଉଚିତ। ଏବେ ମୁଁ ବୃଷପର୍ ପାଖକୁ କେମିତି ଫେରିପାରିବି? କେମିତି?
0: ଆପଣ ଉଠନ୍ତୁ ପିତାଶ୍ରୀ, ଆପଣ ହେଉଛନ୍ତି ଗୁରୁ ଶୁକ୍ରାଚାର୍ଯ୍ୟ, ମହାଜ୍ଞାନୀ ଶୁକ୍ରାଚାର୍ଯ୍ୟ। ଏହି ପ୍ରସଙ୍ଗକୁ ମଧ୍ୟ ଆପଣ ନିଜର ତପସ୍ୟାର ଏକ ଅନୁଭବ ଭାବରେ ଗ୍ରହଣ କରନ୍ତୁ, ଏଥିରେ ହିଁ ସମସ୍ତଙ୍କର କଲ୍ୟାଣ ହେବ।
1: ହଁ ପୁତ୍ରୀ, ସମ୍ଭବତଃ ତୁ ଠିକ କହୁଛୁ ପୁତ୍ରୀ।
0: ସେଇଆଡ଼େ ଦେଖନ୍ତୁ ପିତାଶ୍ରୀ, ଦାନବରାଜ ବୃଷପର୍ବା ଆପଣଙ୍କୁ ସାଙ୍ଗରେ ନେଇଯିବା ପାଇଁ ଆମ ଅଭିମୁଖେ ଆସୁଛନ୍ତି। ଚାଲନ୍ତୁ ଚାଲନ୍ତୁ, ଆମେ ଆଗକୁ ଅଗ୍ରସର ହୋଇ ତାଙ୍କୁ ସ୍ୱାଗତ କରିବା।
1: ଚାଲ ପୁତ୍ରୀ।

ଶୁଣୁଥିଲେ ନାଟକ ଅରଜା, ମୂଳ ହିନ୍ଦୀ ରଚନା ଲକ୍ଷ୍ମୀନ୍ଦ୍ର ଚୋପ୍ରା, ଓଡ଼ିଆ ଅନୁବାଦ ଆର୍ଯ୍ୟ କୁମାର ହର୍ଷବର୍ଦ୍ଧନ, ପ୍ରଯୋଜନା ଅନନ୍ତ ଚରଣ ଜେନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆର୍ କେ ନାରାୟଣଙ୍କ ବିଡ଼ା ବାଦନ।

0: मंत्रालय के अनुसार नीलामी के लिए पेश किए गए 23 कोयला ब्लॉकों में से 8 के लिए कुल 21 बोलियां प्राप्त हुई हैं। मंत्रालय ने कहा है कि इस नीलामी में 16 कंपनियों ने भाग लिया जो देश के वाणिज्यिक कोयला खनन में उद्योग जगत की मजबूती भागीदारी को दर्शाता है। फीफा फुटबॉल विश्व कप के दूसरे क्वार्टर फाइनल में आज रात 12:30 बजे स्पेन का मुकाबला बेल्जियम से होगा। इससे पहले आज फ्रांस ने मोरक्को को 2-0 से हराकर सेमीफाइनल में प्रवेश किया। इसके साथ ही ये समाचार बुलेटिन समाप्त हुआ।
1: आकाशवाणी कटक
2: ଆଜିର ଶେଷ ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡର ଅକ୍ଲ୍ୟାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉପସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିଶ୍ରତିବଦ୍ଧତା ଦୋହରାଇଲେ ଭାରତ ଓ ଓମାନ। ସଂସଦର ମୌସୁମୀ ଅଧିବେଶନର ପ୍ରସ୍ତୁତିର ସମୀକ୍ଷା କଲେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ସମସ୍ତ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ 19 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଏହି ଯୋଜନାରେ ସାମିଲ ହେବା ପାଇଁ 3,70,000 ଉର୍ଦ୍ଧ୍ୱ ଆବେଦନ ହୋଇଛି। ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହୋଇଛି। ପୁରୀର ରାଧାବଲ୍ଲଭ ମଠ ନିକଟରେ ବୟନିକା ପକ୍ଷରୁ ନିର୍ମିତ ଆଧୁନିକ ମେଗା ଶୋରୁମ୍କୁ ସମବାୟ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଆଜି ଉଦ୍ଘାଟନ କରିଛନ୍ତି। ହୀରାକୁଦରେ ଆଜି 8 ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ଏବଂ ଆସନ୍ତା ସୋମବାର 13 ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ସମାଚାର ମୁଖ୍ୟାଂଶ ଆଜି ପାଇଁ ଏତିକିରେ ଶେଷ ହେଲା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ରାତି 11:07। ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ 6:05। ଅନୁଚିନ୍ତା 6:35। ଉପସ୍ଥାପନା କରିବେ ସୁଲୋଚନା ଦାସ। ଆମର ସ୍ୱାସ୍ଥ୍ୟ 7:10। ଏଥିରେ ଶୁଣିବେ ଆଲୋଚନା ବିଶ୍ୱ ଜନସଂଖ୍ୟା ଦିବସ। ଆଲୋଚକ ଡାକ୍ତର ରବିନାରାୟଣ ରଥ। ଠିକ୍ କୁହନ୍ତୁ, ଠିକ୍ ଲେଖନ୍ତୁ ଶୁଣିବେ 7:35। ଏଥିରେ ବିଷୟ ରହିଛି ଶବ୍ଦର ସଂକ୍ଷିପ୍ତିକରଣ। ଶ୍ରୀକ୍ଷେତ୍ର ମାଧୁରୀ 8:30। ଏଥିରେ ବିଷୟ ରହିଛି ରଥଯାତ୍ରାରେ ସେବକମାନଙ୍କର ଭୂମିକା। ଆଲୋଚକ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର। ଦିନ 10:00 ପ୍ରଚାର କରିବୁ ନାଟକ କାହାଣୀ ଗୋଟିଏ ଗାଁର, ରଚନା ପଞ୍ଚାନନ ଦାସ, ପ୍ରଯୋଜନା ଶାନ୍ତିପ୍ରିୟା ମହାପାତ୍ର। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ, କିନ୍ତୁ ଆମର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ପୁଣି ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି 5:55। ଆଜି ପାଇଁ ବିଦାୟ ନେଉଛୁ। ଶୁଭରାତ୍ରୀ। ଜୟ ହିନ୍ଦ।
1: ଆକାଶବାଣୀ କଟକ
2: ପ୍ରଚାର କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ହେ ଜଗନ୍ନାଥ, ତୁମେ ସକଳ ଶକ୍ତିର ଉତ୍ସ, ସକଳ ସର୍ଜନାର ମୂଳ, ଅନାଥର ନାଥ, ଏ ସାରା ଜଗତର ଗତି, ଭକ୍ତର ତୁମେ ଅନୁଭବୀ ଠାକୁରଟି। କାରଣ ଭକ୍ତର ହସ କାନ୍ଦ ଲହୁ ଲୁହ ଭାବ ଭାବାନ୍ତର ଅଭାବ ଅନଟନ ଉତ୍ଥାନ ପତନ ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ତୁମ ରୂପ, ତୁମ ବେଶ, ତୁମ ଠାଣି, ତୁମ ଚାହାଣି ସକଳ ଆଲୋଚନା ସମାଲୋଚନାର ଉର୍ଦ୍ଧ୍ୱରେ। ତୁମକୁ ଭାବିଲି, ତୁମକୁ ଦେଖିଲି।

ସବୁକିଛି ହୋଇଯାଏ ମଙ୍ଗଳମୟ। ନିଜକୁ ଭୁଲି ଭକ୍ତ ଭକ୍ତି ବିହଳିତ ହୋଇ ତୁମରି ଜୟଗାନ କରେ, କଣ୍ଠରୁ ତାର ଝରିପଡ଼େ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।

ସତରୀ କାଳିଆ ଠାକୁରେ, କି ତୁମର ଡୋର, କି ତୁମର ମହିମା। ନୈସର୍ଗିକ ଭାବନା ଜଗତରେ ଥାଇ ଭକ୍ତ ସହ ଡୋର ଲଗେଇଥାଅ। ତୁମର ଲୀଳା ଖେଳା ମହିମା ଅଲୌକିକ। କେବଳ ତୁମ ଶରଣରେ ଭକ୍ତର ସବୁ ଆଶା ପୂର୍ଣ୍ଣ ହୁଏ। ସେଇଥିପାଇଁ ତ ତୁମକୁ ନିଜର କରିବା ପାଇଁ ଭକ୍ତ ବ୍ୟାକୁଳ। ତୁମ ନାମ ଭଜିବାରେ, ତୁମ ଶ୍ରୀମୁଖ ଦର୍ଶନରେ ଭକ୍ତକୁ ଯେଉଁ ଆତ୍ମତୃପ୍ତି ମିଳେ ତାହା ଅବର୍ଣ୍ଣନୀୟ। ଭକ୍ତର ଶେଷ ଇଚ୍ଛା ଠାକୁରୀ, ଜୀବ ଗଲାବେଳେ ଆଖିରେ ନାଚୁଥାଉ ତୁମରି ଛବି, କାନକୁ ଶୁଭୁଥାଉ ତୁମରି ନାମ, ଆଉ ତୁଣ୍ଡରେ ଥାଉ ତୁଳସୀ ନିର୍ମାଲ୍ୟ।

ପ୍ରଭୁ, କୋଟିଏ ଭକ୍ତଙ୍କର ତୁମେ ଗୋଟିଏ ଅନୁଭବୀ ଠାକୁର, ଦାରୁ ହୋଇ ବି ତୁମେ ଭାବଗ୍ରାହୀ। ଷାଠିଏ ପୌଠି ଛପନ ଭୋଗ ସିନା ଲାଗି ହୁଏ ତୁମ ପାଖରେ, ହେଲେ ଭୋଗ ନୈବେଦ୍ୟର ନୁହେଁ, ଭାବର କ୍ଷୁଦା ଥାଏ ତୁମ ପାଖରେ। ସେଇଥିପାଇଁ ତ ତୁମେ ଭାବଗ୍ରାହୀ କଳା ଠାକୁର। ଭୁଜ ନଥାଇ ବି ତୁମେ ମହାବାହୁ, ଭକ୍ତଙ୍କୁ କୋଳେଇ ନେବା ପାଇଁ ବାହୁ ପ୍ରସାରିଛ। ଚରଣ ନାହିଁ, ହେଲେ ଭକ୍ତ ତୁମ ଶ୍ରୀଚରଣରେ ଲୋଟିଯିବା ପାଇଁ ବ୍ୟାକୁଳ। ତୁମରି ପାଖରେ ସାରା ଜଗତ ଶରଣ ପଶୁଛି, ପାପୀ ଡାକୁଛି, ତପି ଡାକୁଛି, ପ୍ରଭୁ ରଖ ରଖ।

ସଦରୀ ଠାକୁରେ, ଭକ୍ତର ଭକ୍ତିକୁ ଶକ୍ତିକୁ ପରୀକ୍ଷା କରିବାକୁ ବୋଧେ ତୁମେ ଖୁବ୍ ଭଲ ପାଅ। ସେଇଥିପାଇଁ ତ କରୁଣା କଲେ ବିପଦ ଦିଅ, ଟାଣପାଣ କଷ। ହେଲେ ଅଜ୍ଞାନୀ ନିରୀହ ଭକ୍ତର ଯେତେବେଳେ ଧୈର୍ଯ୍ୟ ରହେ ନାହିଁ

ହେ ମହାବାହୁ, ଭକ୍ତର ଡାକଇ ଏ ଡାକରେ ନାହିଁ ଟିକିଏ ବି ଆବିଳତା। ଭକ୍ତର ଆତ୍ମା ଡାକୁଛି ପ୍ରଭୁ, ଲୋଡ଼ା ନାହିଁ ଧନରତ୍ନ ମାନ ସମ୍ମାନ, ଲୋଡ଼ୁଛି ତୁମରି ଆଶିଷ ତୁମରି।

ଭକ୍ତର ଆତ୍ମା ଡାକୁଛି ପ୍ରଭୁ, ଲୋଡ଼େ ନାହିଁ ଧନରତ୍ନ ମାନ ସମ୍ମାନ, ଲୋଡ଼ୁଛି ତୁମରି ଆଶିଷ ତୁମରି ସ୍ନେହ। ତୁମେ ତ ଭକ୍ତର ପିତାମାତା ଜନ୍ମଦାତା, ତେବେ କେମିତି ପ୍ରଭୁ ଦୂରେଇ ରହିଛ? ଓହ୍ଲେଇ ଆସ, ଓହ୍ଲେଇ ଆସ ରତ୍ନ ସିଂହାସନୁ, ଅଧୀର ହେଲାଣି ଭକ୍ତ ତୁମ ଶ୍ରୀମୁଖ ସନ୍ଦର୍ଶନ ପାଇଁ। ଓହ୍ଲେଇ ଆସ ବଡ଼ଦାଣ୍ଡକୁ ଠାକୁରେ, ରଥଯାତ୍ରା ପର୍ଯ୍ୟନ୍ତ ଆଉ ଥୟ ଧରୁନି ମନ, ଆଉ ବିଳମ୍ବ ନକର କଳା ଠାକୁର, ତୁମର ସାନ୍ନିଧ୍ୟ ପାଇବା ଲାଗି ବ୍ୟାକୁଳିତ ହୃଦୟ ନେଇ ଚାହିଁ ରହିଛନ୍ତି ଭକ୍ତ।

କୀର୍ତ୍ତନ ନାଦରେ ଯେମିତି ଫାଟି ପଡ଼ିବ କି ବଡ଼ଦାଣ୍ଡ, ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଗହଳ ଲଗାଇ ଚହଳ ପକାଇ ଝୁଲି ଝୁଲି ଆସିବ। ହେଲେ ଥରେ ତ ଆଡ଼ନୟନରେ ଦେଖ ଠାକୁରେ, ଆଦୁରି ଅପେକ୍ଷା କରିଛି କେବେ ତୁମେ ବିରାଜିବ ହୃଦ ସିଂହାସନୀ। ଭଗତୀ ଫୁଲରେ ଗୁନ୍ଥିଛି ମାଳ ତୁମ ଗଳାରେ ଝୁଲେଇବା ପାଇଁ।

ଜଗନ୍ନାଥେ ତୁମେ ଭକ୍ତର ଅଧୀନ ସାର୍ବଜନୀନ, ସେଇଥିପାଇଁ ତ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ନନ୍ଦିଘୋଷ ରଥ ଚଢ଼ି ବିଜେ କରିବ ବଡ଼ଦାଣ୍ଡରେ। ଶଙ୍ଖ ହୁଳୁହୁଳି ଧ୍ୱନି, ଘଣ୍ଟ କରତାଳ ସ୍ୱର ଓ ସଙ୍କେତ।

ପବିତ୍ର ଘୋଷଯାତ୍ରା ଅବସରରେ ଶୁଣୁଥିଲେ ବନ୍ଦନାରେ କିଛି ସ୍ୱତନ୍ତ୍ର ଭକ୍ତିଗୀତ। କଣ୍ଠଦାନ କରିଥିଲେ ସାହି ପୃଷ୍ଟି, ସ୍ୱରୂପା ଚକ୍ରବର୍ତ୍ତୀ, ଶରତ କୁମାର ନାୟକ, ଷଳଭାମା ମହାପାତ୍ର, ଅମରେନ୍ଦ୍ର ମହାନ୍ତି,

ଏବଂ ଲୋପିତା ମିଶ୍ର ଗୀତ ରଚନାଗୁଡ଼ିକ ଥିଲା ଅଚ୍ୟୁତାନନ୍ଦ ଦାସ, ଅଲେଖଚନ୍ଦ୍ର ବିଶ୍ୱାଳ, ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଲକ୍ଷ୍ମୀପ୍ରିୟା ରଥ, ରଘୁନାଥ ରାଉତ ଏବଂ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କର। ଆଲେଖ୍ୟ ଏବଂ ଉପସ୍ଥାପନାରେ ଥିଲେ ସଦ୍ୟସ୍ମିତା ବେହେରା। ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ଦିଲ୍ଲୀପ ଶ୍ରୀଚନ୍ଦନ।

ଅନୁଚିନ୍ତା ଉପସ୍ଥାପନ କରିଥିଲେ ଦିଲ୍ଲୀପ ଶ୍ରୀଚନ୍ଦନ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 90ତମ ଭାଗ।

ଭଗବାନ କପିଳଦେବ କହୁଛନ୍ତି ଯେ ପ୍ରାଣୀମାନେ ପ୍ରବୃତ୍ତି ମାର୍ଗରେ କାମ କରି କେବଳ ଶ୍ରମଲାଭ କରନ୍ତି, ନିବୃତ୍ତି ମାର୍ଗରେ କାର୍ଯ୍ୟ କଲେ ମୋକ୍ଷ ମିଳେ। ସୁକୃତ ଦୁଷ୍କୃତ ଆଦି ଜୀବ ନିତ୍ୟ ଭୋଗ କରୁଥାଏ। ଦେବହୂତିଙ୍କ ପ୍ରଶ୍ନର ଉତ୍ତରରେ ଭଗବାନ କପିଳ କହିଲେ ଯେ ସେ ନିଜେ ହିଁ ସମସ୍ତ ରୂପ ବହନ କରନ୍ତି। ଯିଏ ବିଶ୍ୱର ଆତ୍ମା ସେ ସୂକ୍ଷ୍ମ ସ୍ୱରୂପରେ ବିଦ୍ୟମାନ, ସେ ଆଧ୍ୟାତ୍ମରୂପୀ ଚୈତନ୍ୟ ହିଁ ମହତ, ଇନ୍ଦ୍ରିୟମାନଙ୍କ ପ୍ରଭୁ ହିଁ ଶ୍ୟାମସୁନ୍ଦର।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 90ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ବର୍ଷ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଗଜା ପରୀକ୍ଷା କରାଇ ନିଅନ୍ତୁ। ମୁଖ୍ୟ ଜମିକୁ 7-10 ଦିନ ଅନ୍ତରରେ 2 ଥର କାଦୁଅ କରି ଭଲ ଭାବରେ ସମତୁଲ କରିଦିଅନ୍ତୁ। ପର୍ଯ୍ୟାପ୍ତ ପରିମାଣର ମାଟିର ଆର୍ଦ୍ରତାକୁ ଦେଖି ବୁଣାବୁଣି କରନ୍ତୁ। ଛଟାବୁଣା ଧାନ ପାଇଁ ଏକର ପ୍ରତି 24-30 କିଲୋଗ୍ରାମ ଏବଂ ସିଡ୍ରିଲ୍ ଦ୍ୱାରା ବୁଣାଧାନ ପାଇଁ ଏକର ପ୍ରତି 12-16 କିଲୋଗ୍ରାମ ଉତ୍କୃଷ୍ଟ ବିହନ ବ୍ୟବହାର କରନ୍ତୁ। ମୁଖ୍ୟ ଜମିରେ ପ୍ରଥମ ଥର କାଦୁଅ କରିବା ସମୟରେ ଧଣିଚା ଗଛକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ଏକ ଏକର ଧାନ ଚାଷ ପାଇଁ 400 ବର୍ଗମିଟର ବା 10 ଡେସିମିଲ ତଳିଘେରା ଆବଶ୍ୟକ ହୋଇଥାଏ। ଉଚ୍ଚ ଜମି ଧାନ ଚାଷରେ ଶେଷଥର ଜମି ପ୍ରସ୍ତୁତି ସମୟରେ ସାର ସହ ମଞ୍ଜି ବୁଣା ଯନ୍ତ୍ର ସାହାଯ୍ୟରେ କିମ୍ବା ଦେଶୀ ଲଙ୍ଗଳ ସିଆମିଡ଼ା କ୍ଲୋପ୍ରିଡ୍ 70% WS କୀଟନାଶକ ମିଶାଇ ବିଶୋଧନ କଲେ ଫସଲରେ ରୋଗପୋକ ଓ ଶୋଷକ ପୋକର ପ୍ରାଦୁର୍ଭାବ କମିଯାଇଥାଏ। ଧାନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନରେ 10 ଗ୍ରାମ

ଏକଡ୍ରମା ପାଉଡର କିମ୍ବା 3 ଗ୍ରାମ କ୍ୟାପ୍ଟନ କିମ୍ବା 3 ଗ୍ରାମ ଥିରାମ ମିଶାଇ ବିଶୋଧନ କରନ୍ତୁ। ସିଡ୍ରିଲ୍ କିମ୍ବା ଦେଶୀ ଲଙ୍ଗଳ ସିଆର ପଛରେ 15ରୁ 15 ସେଣ୍ଟିମିଟର କିମ୍ବା 20ରେ 10 ସେଣ୍ଟିମିଟର ବ୍ୟବଧାନରେ ଏବଂ 4ରୁ 6 ସେଣ୍ଟିମିଟର ଗଭୀରରେ ସିଧା ଧାଡ଼ିରେ ଧାନ ବିହନ ବୁଣନ୍ତୁ। ଚାଷୀଭାଇମାନେ ଜଳସେଚନ ଓ ଜଳ ନିଷ୍କାସନର ସୁବିଧା ଥିବା ଅଞ୍ଚଳରେ କାଦୁଆ ତଳିଘେରା ପାଇଁ ଚୟନ କରନ୍ତୁ। ସାମୁହିକ ତଳିଘେରା ମଧ୍ୟ କରିପାରିବେ। ତଳିଘେରାକୁ 1.5 ମିଟର ଓସାର, 10 ସେଣ୍ଟିମିଟର ଉଚ୍ଚତା ଏବଂ ସୁବିଧା ଅନୁସାରେ ଲମ୍ବ ରଖି ଛୋଟ ଛୋଟ ପଟାଳି କରନ୍ତୁ। ପଟାଳି ମଝିରେ 30 ସେଣ୍ଟିମିଟର ଉଚ୍ଚତାର ନାଳି ଜଳସେଚନ ପାଇଁ ରଖନ୍ତୁ। ପଟାଳିର ପ୍ରତି ବର୍ଗମିଟର ପିଛା 40ରୁ 50 ଗ୍ରାମ ବିଶୋଧିତ ଗଜା ଧାନକୁ ଧାଡ଼ି ପ୍ରତି 5 ସେଣ୍ଟିମିଟର ବ୍ୟବଧାନରେ ବୁଣନ୍ତୁ ଓ ଶୁଖିଲା ଗୋବର ଖତକୁ ଛିଞ୍ଚି ଏହାକୁ ଘୋଡ଼ାଇ ଦିଅନ୍ତୁ। ତଳିଘେରାକୁ ଓଦା ରଖନ୍ତୁ ଏବଂ ଠିଆପାଣି କିପରି ନ ରହିବ ସେଥିପ୍ରତି ଯତ୍ନ ନିଅନ୍ତୁ। ଏକ ଏକର ମକା ଚାଷ ପାଇଁ 6ରୁ 7 କିଲୋଗ୍ରାମ ବିହନ ଦରକାର ପଡ଼ିଥାଏ। ଫଲ୍ ଆର୍ମି ୱାର୍ମ ନାମକ କୀଟର ପରିଚାଳନା ପାଇଁ ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 4 ମିଲିଲିଟର ସାଇନା ଟାନିଲିପ୍ରୋଲ 19.8% ସହିତ ଥାୟୋମେଥୋକ୍ଜାମ 19.8% FS କୀଟନାଶକ ମିଶାଇ ବିହନ ବିଶୋଧନ କରନ୍ତୁ। ମୂଳସାର ହିସାବରେ ଏକର ପ୍ରତି 55 କିଲୋଗ୍ରାମ DAP 25 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଉପଯୁକ୍ତ ଗଛ ସଂଖ୍ୟା ରଖିବା ପାଇଁ ମକା ମଞ୍ଜିକୁ ସିଡ୍ରିଲ୍ ବ୍ୟବହାର କରି କିମ୍ବା ଲଙ୍ଗଳ ସିଆର ପଛରେ ଧାଡ଼ିରେ 4ରୁ 5 ସେଣ୍ଟିମିଟର ଗଭୀରରେ ବୁଣନ୍ତୁ। ମକା ଫସଲରେ ଘାସ ନିୟନ୍ତ୍ରଣ ପାଇଁ ବୁଣିବାର 1ରୁ 2 ଦିନ ଭିତରେ ଜମି ବତଳ ଥିବା ଅବସ୍ଥାରେ ଆଟ୍ରାଜିନ୍ ଘାସମରା ଔଷଧ ଏକର ପ୍ରତି 800 ଗ୍ରାମ ଔଷଧକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଚିନାବାଦାମ ଫସଲରେ ଘାସ ନିୟନ୍ତ୍ରଣ ପାଇଁ ବିହନ ବୁଣିବାର 1ରୁ 2 ଦିନ ମଧ୍ୟରେ 80 ମିଲିଲିଟର ଅକ୍ସାଫ୍ଲୁରୋଫେନ୍ ନାମକ ଘାସମରା ଔଷଧ କିମ୍ବା 1 ଲିଟର ପେଣ୍ଡିମେଥାଲିନ୍ ନାମକ ଘାସମରା ଔଷଧ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ସର୍ବଦା ଘାସମରା ଔଷଧକୁ ସଫା ପାଣିରେ ମିଶାଇ ମାଟିରେ ବତଳ ଥିବା ଅବସ୍ଥାରେ ଫ୍ଲାଟ୍ ଫ୍ୟାନ୍ କିମ୍ବା ଫ୍ଲାଟ୍ ଜେଟ୍ ନୋଜଲ ଥିବା ସ୍ପ୍ରେୟରରେ ସିଞ୍ଚନ କରନ୍ତୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
3: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଲୋଚନା, ବୟସ୍କ ଲୋକଙ୍କ ମୁଖ ଗହ୍ୱରର ସ୍ୱାସ୍ଥ୍ୟ ରକ୍ଷା। ଆଲୋଚନା କରିଛନ୍ତି ଡାକ୍ତର ଅଦିତି ପ୍ରଭାରଥ।
4: ଦେଶରେ ଆର୍ଥିକ ଅଭିବୃଦ୍ଧି ଓ ସ୍ୱାସ୍ଥ୍ୟ ସଚେତନତା ବଢ଼ିବା ଫଳରେ ହିଁ ବରିଷ୍ଠମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆସନ୍ତୁ ଦେଖିବା ବରିଷ୍ଠ ନାଗରିକମାନଙ୍କର ମୁଖ ଗହ୍ୱର ସମସ୍ୟାଗୁଡ଼ିକ କ'ଣ ଓ ତା'ର ସରଳ ସମାଧାନ କିପରି କରିହେବ। ମୁଖ ଗହ୍ୱର ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ମୁଖ୍ୟତଃ ଦାନ୍ତ, ମାଢ଼ି, ଜିଭ, କଳତନ୍ତୁ ଓ ତାଳୁକାତନ୍ତୁରେ ହୋଇଥାଏ। ଦାନ୍ତ ପୋକ କାଟିବା ହେଉଛି ଦାନ୍ତର ମୁଖ୍ୟ ରୋଗ। ଦାନ୍ତ ପୋକକଟା ରୋଗ ଏକ ସଂକ୍ରାମକ ରୋଗ ନହେଲେ ମଧ୍ୟ ଅନେକ ଲୋକ ଏହି ରୋଗର ଶିକାର ହୋଇଥାନ୍ତି। ଦାନ୍ତଗୁଡ଼ିକର ବାହାରକୁ ଦେଖାଯାଉଥିବା ଉଜ୍ଜଳ ଶୁଭ୍ର ଅଂଶଟିକୁ ଏନାମେଲ କହିଥାଉ। ଏହି ଏନାମେଲ ଉପରେ ଯଦି ଶର୍କରା ଜାତୀୟ ଖାଦ୍ୟର ଆସ୍ତରଣ ଅଧିକ ସମୟ ଧରି ରୁହେ, ତେବେ କେତେକ ନିର୍ଦ୍ଦିଷ୍ଟ ପ୍ରଜାତିର ବୀଜାଣୁ ବା ବ୍ୟାକ୍ଟେରିଆ ଏହି ସ୍ତର ଉପରେ ବଂଶ ବିସ୍ତାର କରି ଲାକ୍ଟିକ୍ ଅମ୍ଳ ସୃଷ୍ଟି କରିଥାନ୍ତି। ଲାକ୍ଟିକ୍ ଅମ୍ଳ ଏନାମେଲରୁ କ୍ୟାଲସିୟମ ଓ ଫସ୍ଫରସ୍କୁ ଦ୍ରବୀଭୂତ କରି ଦାନ୍ତରେ ଛିଦ୍ର ସୃଷ୍ଟି କରିଥାଏ। ଛିଦ୍ରଗୁଡ଼ିକ ହିଁ ଦନ୍ତକ୍ଷୟ ରୋଗର ପ୍ରାଥମିକ ଅବସ୍ଥା। ଥରେ ଦାନ୍ତରେ ଛିଦ୍ର ସୃଷ୍ଟି ହେଲେ ତାହା ଦାନ୍ତର ଉପର ଅଂଶକୁ ନଷ୍ଟ

0: କରି କ୍ରମେ ଦାନ୍ତ ମଜାକୁ ଛୁଇଁଥାଏ। ଦାନ୍ତ ମଜାରେ ଦାନ୍ତର ସ୍ନାୟୁ ଓ ରକ୍ତ ଜାଲକ ସବୁ ଥାନ୍ତି, ତେଣୁ ଦାନ୍ତଗୁଡ଼ିକ ସମ୍ବେଦନଶୀଳ ହୋଇଯାଆନ୍ତି ଏବଂ ଯନ୍ତ୍ରଣା ଅନୁଭୂତ ହୁଏ। ରୋଗାକ୍ରାନ୍ତ ଦାନ୍ତଗୁଡ଼ିକର ସଠିକ୍ ଚିକିତ୍ସା କରାନଗଲେ ଯନ୍ତ୍ରଣାରୁ ରକ୍ଷା କରିବା ପାଇଁ ଦାନ୍ତଗୁଡ଼ିକୁ ଓପାଡ଼ିବାକୁ ହୋଇଥାଏ। ତେଣୁ ଦାନ୍ତ ପୋକକଟା ରୋଗ ଆରମ୍ଭ ହେଲା ମାତ୍ରେ ଡାକ୍ତରଙ୍କ ପରାମର୍ଶରେ ଦାନ୍ତର ଫିଲିଂ ଓ ରୁଟ୍ କେନାଲ ଉପଚାର ଇତ୍ୟାଦି କଲେ ପ୍ରାକୃତିକ ଦାନ୍ତଗୁଡ଼ିକୁ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚାଇ ରଖିହେବ। ଦାନ୍ତ ପୋକ କାଟିବା ବା ଦନ୍ତକ୍ଷୟ ରୋଗ ବ୍ୟତୀତ ମୁଖ ଗହ୍ୱରରେ ଆଉ କେତେକ ରୋଗ ବା ସମସ୍ୟା ହୋଇଥାଏ, ଯଥା ପାଟି ଓ କଣ୍ଠ ଅଳତି, ଯାହାକୁ ଆମେ ଓରୋଫ୍ୟାରିଞ୍ଜିଆଲ କ୍ୟାଣ୍ଡିଡିଆସିସ୍ କହିଥାଉ। ଏହି ରୋଗ ହେଲେ ଜିଭ ଓ ପାଟି ସାରା ଛତୁ ଫୁଟିଲା ପରି ଧଳା ଧଳା ସଂକ୍ରମଣର ଦାଗ ସବୁ ଦେଖାଯାଏ। ଏହା ପାଟିରେ ଫଙ୍ଗଲ ବା ଇଷ୍ଟ ସଂକ୍ରମଣ ଯୋଗୁଁ ହୋଇଥାଏ। ଯେଉଁ ବ୍ୟକ୍ତିମାନେ ଦୀର୍ଘଦିନ ଧରି ଶ୍ୱାସଜନିତ ରୋଗରେ ପୀଡ଼ିତ ହୋଇ ଷ୍ଟିରଏଡ୍ ଇନ୍ହେଲର ବ୍ୟବହାର କରୁଥାନ୍ତି ବା କର୍କଟ ରୋଗ ପାଇଁ ରେଡିଏସନ୍ ବା କେମୋଥେରାପି ନେଉଥାନ୍ତି, ସେମାନଙ୍କଠାରେ ମଧ୍ୟ ଏଭଳି ଲକ୍ଷଣମାନ ଦେଖାଦେଇଥାଏ। ଏଭଳି ରୋଗର ଚିକିତ୍ସା ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା କରାଯିବା ଉଚିତ। ମୁଖ ଗହ୍ୱର ଜଳନ ସଂରକ୍ଷଣ, ଯାହାକୁ ଆମେ ମାଉଥ୍ ବର୍ନିଂ ସିଣ୍ଡ୍ରୋମ କହିଥାଉ, ଏଥିରେ ସବୁବେଳେ ପାଟି ପୋଡ଼ା ଜଳା ହୁଏ, କିନ୍ତୁ ଏହା କୌଣସି ଏକ ନିର୍ଦ୍ଦିଷ୍ଟ ପାଟି ରୋଗ ନୁହେଁ, ମାତ୍ର ଏହା କେତେକ ଗୁରୁତର ରୋଗ ଯଥା ମଧୁମେହ, ଯାହାକୁ ଆମେ ଡାଇବେଟିସ୍ କହିଥାଉ, ରଜ ନିବୃତ୍ତି, ଯାହାକୁ ଆମେ ମେନୋପଜ୍ କହିଥାଉ, ଥାଇରଏଡ୍ ହରମୋନର ନ୍ୟୁନତା, ଯାହାକୁ ଆମେ ହାଇପୋଥାଇରଏଡିଜିମ୍ କହିଥାଉ, ବା କେତେକ ଆଲର୍ଜିକ୍ ରୋଗର ପରିପ୍ରକାଶିତ ଲକ୍ଷଣ ହୋଇପାରେ। ଦେହରେ କେତେକ ଭିଟାମିନ୍ ଏବଂ ଖଣିଜ ଲବଣର ଅଭାବ ହେଲେ ମଧ୍ୟ ଏପରି ଲକ୍ଷଣମାନ ଦେଖାଦେଇଥାଏ। ତେବେ ସଠିକ୍ ରୂପେ ରୋଗ ନିର୍ଣ୍ଣୟ ନହେଲେ ଚିକିତ୍ସାର ସୁଫଳ ମିଳେ ନାହିଁ। ମୁଖ ଗହ୍ୱର ଶୁଷ୍କତା, ଯାହାକୁ ଆମେ ଜେରୋଷ୍ଟୋମିଆ କହିଥାଉ, ଏହା ମଧ୍ୟ କୌଣସି ଏକ ନିର୍ଦ୍ଦିଷ୍ଟ ରୋଗ ନୁହେଁ। ବୟସାଧିକ ଲୋକଙ୍କର ଲାଳଗ୍ରନ୍ଥି ଶୁଖିଗଲେ ବା ଅନ୍ୟ କୌଣସି ରୋଗ ପାଇଁ ଖିଆ ହେଉଥିବା ଔଷଧର ପ୍ରଭାବରେ ମଧ୍ୟ ଏହା ହୋଇପାରେ। ଯଦି ମୁଖ ଗହ୍ୱର ଶୁଷ୍କତା ଅନୁଭୂତ ହୁଏ, ତେବେ କିଛି ସମୟ ବ୍ୟବଧାନରେ ଅଳ୍ପ ଅଳ୍ପ ପାଣି ପିଇବା ଉଚିତ। ମୁଖ ଗହ୍ୱର ଦୁର୍ଗନ୍ଧ, ଯାହାକୁ ଆମେ ହାଲିଟୋସିସ୍ କହିଥାଉ, ମୁଖ ଗହ୍ୱର ଦୁର୍ଗନ୍ଧ ମୁଖ୍ୟତଃ ପାଟି ଭିତରେ ଅପରିଷ୍କାର ରହିଲେ ହୋଇଥାଏ। ଦାନ୍ତ ସନ୍ଧିରେ ବା ଜିଭ ଉପରେ ଖାଦ୍ୟ କଣିକା ସବୁ ଲାଗି ରହିଲେ ସେଗୁଡ଼ିକ ବ୍ୟାକ୍ଟେରିଆମାନଙ୍କ ଦ୍ୱାରା ବିଘଟିତ ହୋଇ ଦୁର୍ଗନ୍ଧ ବାହାରେ। ଏହିପରି ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ମୁଖ ଗହ୍ୱରକୁ ପରିଷ୍କାର ରଖିବା ଉଚିତ। ଦରକାର ହେଲେ ଡାକ୍ତରଙ୍କ ପରାମର୍ଶରେ ଔଷଧ ବା ମାଉଥ୍ୱାସ୍ ବ୍ୟବହାର କରାଯାଇପାରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା, ବୟସ୍କ ଲୋକଙ୍କ ମୁଖ ଗହ୍ୱର ସ୍ୱାସ୍ଥ୍ୟ ରକ୍ଷା। ଆଲୋଚନା କରିଥିଲେ ଡାକ୍ତର ଅଦିତି ପ୍ରଭାରଥ। ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା।

ଶ୍ରୋତାବନ୍ଧୁ, ବିଶାଳୟ ପୃଥିବୀ ଅଦ୍ଭୁତ ମଧ୍ୟ ପୃଥିବୀର ରୂପ। ଏଠି ମୁନି, ଋଷି ଓ ପୂର୍ବପୁରୁଷମାନଙ୍କ ଦ୍ୱାରା ରଚନା କରାଯାଇଛି ଅନେକ ଶାସ୍ତ୍ର। ସବୁ ଶାସ୍ତ୍ରକୁ ଅଧ୍ୟୟନ କରିବା ଗୋଟିଏ ଜୀବଦଶା ଭିତରେ ଅସମ୍ଭବ। ଏ ସମ୍ବନ୍ଧରେ ମହାନ ପଣ୍ଡିତ ଚାଣକ୍ୟଙ୍କର ଏକ ଉପାଦେୟ ଶ୍ଳୋକ ହେଉଛି, ଅନନ୍ତ ଶାସ୍ତ୍ର ବହୁଳାଶ୍ଚ ବିଦ୍ୟା, ଅଳ୍ପଶ୍ଚ କାଳ ବହୁବିଘ୍ନତା ଚ, ୟତ୍ସାର ଭୂତମ୍ ତଦୁପାସନୀୟମ୍, ହଂସ ୟଥା କ୍ଷୀର ସେବାସ୍ତ ମଧ୍ୟାତ୍। ଏହି ଶ୍ଳୋକର ଅର୍ଥ ହେଉଛି, ଶାସ୍ତ୍ର ବିଦ୍ୟା ଏବଂ ନାନା ବିଷୟରେ ଜ୍ଞାନର ସୀମା ନାହିଁ। ସମସ୍ତ ବିଦ୍ୟା ଓ ଜ୍ଞାନ ଜାଣିବାର ଉପଯୋଗୀ ହୋଇଥିଲେ ମଧ୍ୟ କୌଣସି ବ୍ୟକ୍ତି ଜୀବନକାଳରେ ସମସ୍ତ ଶାସ୍ତ୍ର ଅଧ୍ୟୟନ କରିପାରିବ ନାହିଁ। ସଂସାରରେ ମଣିଷ ନାନା ସମସ୍ୟାରେ ଜଡ଼ିତ ହୋଇ ସମୟ ଓ ସୁଯୋଗର ଅଭାବ ଯୋଗୁଁ ଯେତିକି ତା ପାଖରେ ଉପଲବ୍ଧ ସେସବୁର ଅଧ୍ୟୟନ ମଧ୍ୟ କରିପାରେ ନା। ତେଣୁ ହଂସ ଯେମିତି କ୍ଷୀର ମିଶିଥିବା ଜଳରୁ କେବଳ କ୍ଷୀର ପିଇଥାଏ, ସେହିପରି ନାନା ଶାସ୍ତ୍ର ମଧ୍ୟରୁ ମଣିଷ ଆବଶ୍ୟକ ଜ୍ଞାନ ଆହରଣ କରି କାର୍ଯ୍ୟରେ ବିନିଯୋଗ କରିବା ଉଚିତ। ହଁ ଶ୍ରୋତାବନ୍ଧୁ, ଜ୍ଞାନର ସୀମା ନାହିଁ। ଜିଜ୍ଞାସୁ ବ୍ୟକ୍ତି ସମସ୍ତଙ୍କଠାରେ ଥିବା ଭଲ ଗୁଣକୁ ଜାଣିବା ପାଇଁ ଚେଷ୍ଟା କରନ୍ତି ଓ ଗ୍ରହଣ କରନ୍ତି। ଏ ସମ୍ପର୍କରେ ଆସନ୍ତୁ ଶୁଣିବା ବିଶ୍ୱବିଖ୍ୟାତ ଦାର୍ଶନିକ ଓ ବିଦ୍ୱାନ ପ୍ଲାଟୋଙ୍କ ସମ୍ପର୍କରେ ସଂଗୃହୀତ କାହାଣୀଟିଏ। ପ୍ରତିଦିନ ପ୍ଲାଟୋଙ୍କ ନିକଟକୁ ବହୁ ସଂଖ୍ୟକ ଲୋକ ସାକ୍ଷାତ କରିବାକୁ ଆସୁଥାନ୍ତି। ବିଭିନ୍ନ ବିଷୟରେ ସେମାନେ ପ୍ଲାଟୋଙ୍କ ସହ ଆଲୋଚନା

ଆଲୋଚନା କରନ୍ତି। ପ୍ଲାଟୋ ସେମାନଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦିଅନ୍ତି। ଆଲୋଚନା ପ୍ରସଙ୍ଗରେ ପ୍ଲାଟୋ ବି ଲୋକମାନଙ୍କୁ କିଛି ପ୍ରଶ୍ନ ପଚାରନ୍ତି। ପ୍ଲାଟୋଙ୍କର ଏହି ପ୍ରଶ୍ନ ପଚରା ଗୁଣ କିଛି ଲୋକଙ୍କର ପସନ୍ଦ ନଥିଲା। ସେମାନେ ଏହାର ସମାଲୋଚନା କରିବା ଆରମ୍ଭ କରିଦେଲେ। କଥା ଜଣେ ଶିଷ୍ୟଙ୍କ ମାଧ୍ୟମରେ ଯାଇ ପହଞ୍ଚିଲା ପ୍ଲାଟୋଙ୍କ ପାଖରେ। ପ୍ଲାଟୋ ସବୁ କଥା ଶୁଣି ଖୁବ୍ ଜୋରରେ ହସିଲେ। ହସି ହସି କହିଲେ, ବତ୍ସ, ଲୋକେ ମୋ ବିଷୟରେ କ'ଣ କହୁଛନ୍ତି ମୁଁ ଜାଣେନି, ହେଲେ ମୋ ନୀତିରେ ମୁଁ ଠିକ୍ ଅଛି। ମୁଁ ଏତିକି ଜାଣିଛି, ଯିଏ ନିଜକୁ ଶ୍ରେଷ୍ଠ, ବିଦ୍ୱାନ ଓ ଅନ୍ୟମାନଙ୍କଠାରୁ ବଡ଼ ବୋଲି ବିଚାର କରିଥାଏ, ତା'ର ଜ୍ଞାନ ଆହରଣର ଦ୍ୱାର ସେଉଠୁ ବନ୍ଦ ହୋଇଯାଏ। ମୋର ଜ୍ଞାନ ପାରାବାରର ଏକ ବିନ୍ଦୁ ସଦୃଶ। ମୁଁ ବିନ୍ଦୁ ବିନ୍ଦୁ ଜଳର ସମିଶ୍ରଣରେ ସାଗର ସୃଷ୍ଟି କରିବାକୁ ଚାହୁଁଛି। ପ୍ରତ୍ୟେକଙ୍କୁ କିଛି କିଛି ପ୍ରଶ୍ନ ପଚାରି ସେମାନଙ୍କଠାରୁ ଜ୍ଞାନ ଆହରଣ କରିବାକୁ ଚାହୁଁଛି। ମୋ ଭାବନାରେ କେହି ଛୋଟ ନୁହନ୍ତି କି ଅଜ୍ଞାନ ନୁହନ୍ତି। ପ୍ରତ୍ୟେକଙ୍କଠାରୁ କିଛି ନା କିଛି ଶିଖିବାର ଅଛି।

0: ଜଗତ ସ୍ରଷ୍ଟାଙ୍କର ଏ ସୁନ୍ଦର ସୃଷ୍ଟିରେ ମଣିଷ ହେଉଛି ଶ୍ରେଷ୍ଠ ଜୀବ। ହିତ ଅହିତ ଭଲ ମନ୍ଦ ବିଚାର କରିବାର ଶକ୍ତି ରହିଛି ମଣିଷର। ବୁଦ୍ଧି ଆଉ ବିବେକକୁ ବିନିଯୋଗ କରି ମଣିଷ ସିଦ୍ଧାନ୍ତରେ ଉପନୀତ ହୁଏ। ଦୟା, କ୍ଷମା ଆଉ ସହନଶୀଳତା ଭଳି ଗୁଣ ମଧ୍ୟ ରହିଛି ଏହି ମଣିଷ ପାଖରେ। ମଣିଷ ତାର ସ୍ନେହ ଶ୍ରଦ୍ଧାରେ ପରକୁ ଆପଣାର କରେ, ଆତ୍ମୀୟତାରେ ଆପଣାର ଲୋକମାନଙ୍କୁ ବାନ୍ଧି ରଖେ। ଏସବୁ ମାନବୀୟ ଗୁଣକୁ ଯିଏ ଚିହ୍ନି ପାରିଛି ଆଉ ସେସବୁର ବିନିଯୋଗ ସଠିକ୍ ଭାବରେ କରିପାରିଛି, ସେ ହୋଇପାରିଛି ସମସ୍ତଙ୍କର ପ୍ରିୟ ଆପଣାର। ଆଜି ପ୍ରଭାତରେ ଶ୍ରେଷ୍ଠ ଜନ୍ମ ମଣିଷ ଜନ୍ମର ସାର୍ଥକତାକୁ ନେଇ ମନର ଭାବ ପ୍ରକଟ କରନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପ୍ରାବନ୍ଧିକ ସୁକାନ୍ତ କୁମାର ମହାନ୍ତି।
1: ଆମେ ଜନ୍ମ ହେଇଛେ ଏବଂ ଏ ଜନ୍ମ କିଛି ଦାୟିତ୍ୱ ଆମକୁ ମିଳିଛି, କର୍ତ୍ତବ୍ୟ କରିବା ପାଇଁ ସୁଯୋଗ ମିଳିଛି। ଏ ଜନ୍ମକୁ ସାର୍ଥକ କରିବା ପାଇଁ ଆମ ପାଖରେ କିଛି ମାଧ୍ୟମ ଦିଆଯାଇଛି, ତାକୁ କାର୍ଯ୍ୟକାରୀ କରିବା ହେଉଛି ଆମର ପ୍ରଥମ ମୂଳ ଉଦ୍ଦେଶ୍ୟ। ଆମର ସନ୍ଥମାନଙ୍କ ଭାଷାରେ ସ୍ମାଇଲ୍ ଆଣ୍ଡ ମେକ୍ ଅଦର୍ସ ସ୍ମାଇଲ୍, ବି ହାପି ଆଣ୍ଡ ମେକ୍ ଅଦର୍ସ ହାପି, ଏଇ ଯଦି ଆମର ମନୋଭାବ ରହେ, ପ୍ରଭାତରୁ ଯଦି ଏଇ କଥାଟା ଭାବିକି ଆମେ ଉଠୁ ଆଜି ମୁଁ ସମସ୍ତଙ୍କର କିଛି ଭଲ କରିବି, ଯାହାଫଳରେ ମୋ ପ୍ରତି ମଧ୍ୟ ଆଉ କେହି ଲୋକ ଅଛନ୍ତି ମୋ ପ୍ରତି ଭଲ କରିବେ, ଏଇ ଯୋଉ ଶପଥଟା ପ୍ରତ୍ୟେକ ଦିନ ପ୍ରତ୍ୟେକ ପ୍ରଭାତରେ ପ୍ରତ୍ୟେକ ମଣିଷ ନବା ଉଚିତ, ତାହେଲେ କଣ ହବ, ଆଜି ଦିନଟା ଯାକ ଭିତରେ ସେ ଅନ୍ତତଃ ଚେଷ୍ଟା କରିବ ଯେ ମୁଁ ଯାହା କିଛି କରିବି ସେଥିରୁ ସିଂହଭାଗ ସମାଜର ମଙ୍ଗଳ ପାଇଁ ହେଇଥାଉ, ବନ୍ଧୁମାନଙ୍କର ଉନ୍ନତି ପାଇଁ ହେଇଥାଉ, ବା ବିଭିନ୍ନ ଅନୁଷ୍ଠାନ ସହିତ ଆମେ ଯୋଉ ଅନୁଷ୍ଠାନ ସହିତ ସବୁ ଯୋଡ଼ି ହେଇଯାଇଛୁ, ସାଂସ୍କୃତିକ ଅନୁଷ୍ଠାନ, ସାହିତ୍ୟିକ ଅନୁଷ୍ଠାନ, ସମାଜସେବା ଅନୁଷ୍ଠାନ, ତାର ଉନ୍ନତି କପେ ମଧ୍ୟ ଆମ ମନକୁ ଚିନ୍ତା ଆସିବ। ଯାହା ଆମେ ଭାବିବୁ ତାକୁ କାର୍ଯ୍ୟକାରୀ କରିବାକୁ ହେଲେ ଆମ ଭାବନାଟା ନିଶ୍ଚିତ ଭାବରେ ସୁସଂଯତ ହେବା ଉଚିତ ଏବଂ ସେ ଭାବନାଟା ସବୁବେଳେ ପରୋପକାରୀ ହେବା ଉଚିତ, ଅନ୍ୟର ମଙ୍ଗଳ ପାଇଁ ହେବା ଉଚିତ, ଯୋଉଥିପାଇଁ ଅନ୍ତତଃ ଆମେ କିଛି ନହେଲେ ପ୍ରତ୍ୟହ ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଆମେ ଶେଷବେଳକୁ ମଧ୍ୟ ଯୋଉ ହିସାବଟା ଆମେ ନଉ, ଆଜି ଦିନଟା ଯାକ ଭିତରେ ମୁଁ କଣ କଲି, କେତେ କାମ କଲି, କେତେ ଭଲ କାମ କଲି, କେତେ ମନ୍ଦ କାମ କଲି, ମୋର ମଣିଷ ପଣିଆର ଦୁରୁପଯୋଗ କୋଉଠି ହେଇଛି, ଉପଯୋଗ କୋଉଠି ହେଇଛି, ମୋର ମାନବିକତାର ସ୍ୱାଦ କେତେ ଲୋକ ପାଇଛନ୍ତି, କେତେ ଲୋକ ସେଥିରୁ ଉପକୃତ ହୋଇଛନ୍ତି, ଏଇଭଳି ଭାବରେ ଗୋଟେ ତର୍ଜମା ମଧ୍ୟ କରିବା ଉଚିତ।
0: ଶ୍ରୋତା ବନ୍ଧୁ, ଏହି କର୍ମମୟ ଜୀବନ ଭିତରେ ଆଜି କିଏ କେଉଁଠି କର୍ମରତ ତ କିଏ କେଉଁଠି ଅବସ୍ଥାପିତ, ସମୟର ସ୍ରୋତରେ ଆଉ କାହାକୁ ନିଜ ଜନ୍ମସ୍ଥାନ ଛାଡ଼ି ଅନ୍ୟ କେଉଁଠି ରହିବାକୁ ପଡ଼ୁଛି, ହେଲେ ସେ ଭୁଲିପାରୁନି ନିଜ ଜନ୍ମ ମାଟିକୁ, ଭୁଲିପାରୁନି ତାର ଗାଁକୁ। ବ୍ୟସ୍ତ ବହୁଳ ଜୀବନ ଭିତରେ ଗାଁର କଥା ମନକୁ ଆସିଲେ ମନରେ ସୃଷ୍ଟି ହୁଏ ଆଲୋଡ଼ନ, ଅନମନ ହୋଇଯାଏ ବ୍ୟସ୍ତ ମନଟା, ଇଚ୍ଛା ହୁଏ ଥରେ ସେହି ନଦୀ ନାଳ ବଣ ଜଙ୍ଗଲ ଘେରା ଗାଁ ଆଡ଼େ ଟିକେ ବୁଲି ଆସିବାକୁ, ଆପଣଙ୍କ ଲୋକମାନଙ୍କ ଭିତରେ ହଜିଯିବାକୁ।
2: ମୁଁ ମନୋଜ କୁମାର ସୃଷ୍ଟି, କବିତା ଓ ଗଳ୍ପ ଲେଖିବା ମୋର ରୁଚି। ମୋର ଜନ୍ମ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ଖଡ଼ିପଦା ପଞ୍ଚାୟତର ଏକ ଛୋଟ ଗାଁରେ, ଗାଁର ନାଁ

0: ବୈକୁଣ୍ଠ ମୁଁ ଭୁବନେଶ୍ୱରରେ ରହି ବୃତ୍ତି କରେ। ଗାଁ କଥା ମନେ ପଡ଼ିଲେ ମନଟା ଚିହରି ଉଠେ, ଗାଁ କଥା ଭାବି ଝୁରେ, ଯେହେତୁ ସେ ଗାଁରେ ମୋର ପିଲାଦିନ ଅତିବାହିତ ହୋଇଅଛି। ଆମ ଗାଁ ବୈତରଣୀ ନଦୀ କୂଳରେ, ଗାଁଟି ଛୋଟ ହେଲେ ମଧ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର। ଗାଁର ପୂର୍ବ ଓ ପଶ୍ଚିମ ଦିଗରେ ତାଳ, ଆମ୍ବ, ନଡ଼ିଆ ଓ ବାଉଁଶ ବଣରେ ଆଚ୍ଛାଦିତ। ଗାଁ ଆରମ୍ଭରେ ସହରକୁ ଲମ୍ବି ଯାଇଥିବା ପକ୍କା ରାସ୍ତା ଏବଂ ଗ୍ରାମଦେବୀଙ୍କ ମନ୍ଦିର ଓ ମହାଦେବଙ୍କ ମନ୍ଦିର, ଗାଁ ମଝିରେ ପ୍ରାଇମେରୀ ସ୍କୁଲ, ଗାଁ ଶେଷରେ ବିସ୍ତୀର୍ଣ୍ଣ ଖେଳ ପଡ଼ିଆ। ମୋତେ କହିଲେ ଗାଁର ଚିତ୍ର ଏବେ ବଦଳି ଗଲାଣି। ଆଗ ଭଳି ଆଉ ସେଇ ପାଣିକାଦୁଅ ଭରା ଗାଁ ରାସ୍ତା ନାହିଁ କି ବାଉଁଶ ତିଆରି ପୋଲ ନାହିଁ। ଆମେ ପିଲାଦିନେ ସ୍କୁଲ ଗଲାବେଳେ ପାଣିକାଦୁଆରେ ଚଡ଼ବଡ଼ ହୋଇ ବାଉଁଶ ବାଡ଼ି ଧରି ଧୀରେ ଧୀରେ ସ୍କୁଲ ଯାଉଥିଲୁ ଏବଂ ଯିବା ବାଟରେ ଭାବୁଥିଲୁ ଯେମିତି ରାସ୍ତାରେ ଗୋଡ଼ ଖସି ନଯାଏ କି ଆମେ କାଦୁଅରେ ଗୋଟା କ'ଣ ନ ହେଇଯାଉ ଏବଂ ସେଦିନଟି ସ୍କୁଲ ନ ଯାଇପାରୁ। ଯେହେତୁ ଆମ ଗାଁ ନଈ କୂଳରେ ବର୍ଷକୁ 4-5ଟି ବନ୍ୟା ଆସିବାଟି ନିର୍ଦ୍ଧାର୍ଯ୍ୟ ଥିଲା, ସେହି ବନ୍ୟାର ଦୃଶ୍ୟ କଦଳୀ ଭରା କରି ବୁଲିବାର ମଜା ଏବଂ ମାଛ ମରିବାର ଆନନ୍ଦ ଆଜି କାହିଁ ହେଉ ନାହିଁ। ସେଇ କଥା ମନେ ପଡ଼ିଲେ ଏବେ ଦେହ ମନ ଶିହରି ଉଠେ, ଆତ୍ମା ବିଭୋର ହୋଇ ସେଇ ପଛ କଥାକୁ ଖୋଜି ବସେ ଏବଂ ଇଚ୍ଛା ହୁଏ ଆଉ ଥରେ ଫେରି ଆସନ୍ତା କି ସେହି ସବୁ ଦିନ ସେଇ ଗାଈଆଳ ଟୋକାର ଗାଈଗଲା ହୋ ଗାଈଗଲା ତାକ, ସେଇ ସବରୀ ଗଲାର ହୁକୁମ ଦାବଲ ଗୀତ, ଆହା କାହିଁ ଗଲା ସେଇ ସବୁ ଦିନ, ସତରେ କ'ଣ ସମୟରେ ସ୍ୱରେ ବାଛିଗଲା ନା ତାକୁ ଆମେ ବଦଳାଇ ଦେଲୁ।
1: ଶ୍ରୋତାବନ୍ଧୁ, କେମିତି ଲାଗିଲା ଆଜିର କାର୍ଯ୍ୟକ୍ରମ? ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି। ନମସ୍କାର।

0: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ। କଥିକାରେ ଶୁଣନ୍ତୁ ଆଲୋଚନା ସାମ୍ପ୍ରତିକ ସମୟର ଜୀବନବୋଧ। ଆଲୋଚନା କରିଛନ୍ତି ଡକ୍ଟର ଲକ୍ଷ୍ମଣ କୁମାର ପ୍ରଧାନ।
1: ଯୁଗ ଯୁଗ ଧରି ମଣିଷର ମନ ଭିତରେ ଯାହା ନିରନ୍ତର ଏକ ମରିଚିକା ସୃଷ୍ଟି କରିଆସିଛି ତାହା ହେଉଛି ସୁଖର ସନ୍ଧାନରେ ଧାଇଁବା। ଏବଂ କହିବା ବାହୁଲ୍ୟ, ମଣିଷର ଏହି ଧାଇଁବାର ପ୍ରକ୍ରିୟାଟି ବଡ଼ ବିକଳ। ସାମ୍ପ୍ରତିକ ସମୟ ମଧ୍ୟ ସେଥିରୁ ବାଦ୍ ପଡ଼ିନାହିଁ, ବରଂ ପୂର୍ବାପେକ୍ଷା ଅଧିକ ଉତ୍କଟ ହୋଇଛି। ପ୍ରାଗୈତିହାସିକ କାଳରୁ ମଣିଷ କ୍ରମବିକାଶ ପଥରେ ସୁଖ ସ୍ୱାଚ୍ଛନ୍ଦ୍ୟ ପଛରେ ଅନୁଧାବନ କରିଛି। ବିଡ଼ମ୍ବନା ହେଲା ସେ ସୁଖ ଅଦ୍ୟାବଧି ତାକୁ ମିଳିନାହିଁ। ତାହାଠୁ ଅଧିକ ବିଡ଼ମ୍ବନା ହେଲା ଯେଉଁ ଯେଉଁ ବସ୍ତୁ ପଛରେ ସେ ଧାଇଁଛି ସୁଖ ନାମରେ, ତାହା ପାଇବା ପରେ ମଧ୍ୟ ତଥାକଥିତ ସୁଖ ତାହାଠୁ ଦୂରେଇ ଯାଇଛି। ମନେହୁଏ ଯେପରି ଏକ ନିରନ୍ତର ଦୌଡ଼ରେ ଆମେ ଧାଇଁବାରେ ଲାଗିଛୁ। ଯେଉଁ ଆକାଂକ୍ଷା ବା କାମନାଟି ପରିପୂରଣ ହୋଇଗଲେ ଆମେ ସୁଖୀ ହୋଇଯିବା ବୋଲି ଭାବୁ, ସେହି ନିର୍ଦ୍ଦିଷ୍ଟ କାମନାର ପରିପୂର୍ତ୍ତି ପରେ ଆମ ଆଗରେ ପୁଣି ଦେଖାଯାଏ ଏକାଧିକ ଅଭାବବୋଧ ଓ କାମନାର ମୃଗତୃଷ୍ଣା। ଆମେ ପୁଣି ଦୌଡ଼ିବାରେ ଲାଗୁ। ଏହି ମିଛ ଦୌଡ଼ରେ ସରିଯାଏ ସମଗ୍ର ଆୟୁଷ। ଯେତେବେଳେ ଚେତା ପଶେ ସେତେବେଳେ ବେଳ ଗଡ଼ିଯାଇଥାଏ। ଜୀବନର ସୂର୍ଯ୍ୟାସ୍ତ ଆମକୁ ହାତଠାରେ ଡାକୁଥାଏ। ମଣିଷ ଭାବେ ଯେ ସେ ଯେମିତି ଜୀବନଟିଏ ବଞ୍ଚିବାକୁ ଚାହିଁଥିଲା ତାହା ଥିଲା ତା'ର ହାତ ପାହାନ୍ତାରେ, ମାତ୍ର ତାହା ସେ ପାରିଲା ନାହିଁ ଆପଣାର ଇଚ୍ଛାଶକ୍ତି ଅଭାବରୁ। ରୋମାନ ଦାର୍ଶନିକ ସେନେକା ସେ କଥା ଚେତେଇ ଯାଇଛନ୍ତି, ଜୀବନ ଯେତେବେଳେ ସବୁଜ ଅଛି ସେତେବେଳେ ହିଁ ସବୁଜ ସ୍ୱପ୍ନର ଘର ତୋଳିବା ଆବଶ୍ୟକ। ଜୀବନ ଧୂସର ପାଲଟିଗଲା ପରେ ସବୁଜ ସ୍ୱପ୍ନର ଘର ତୋଳିବା ପାଇଁ ଆଉ ସମୟ ନଥାଏ। ଆଜି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆମକୁ ଯେତେ ବିଳାସ ଓ ପ୍ରାଚୁର୍ଯ୍ୟ ଦେଇଛି ତତୋଧିକ କରିଛି ବିଭ୍ରାନ୍ତ ଓ ଅନ୍ତସାର ଶୂନ୍ୟ। ପ୍ରତିଯୋଗିତା ସର୍ବସ୍ୱ ଏ ଜୀବନ କେତେ ମାନସିକ ପୀଡ଼ା ଓ ଶାରୀରିକ କଷଣ ଭରା। ପ୍ରବଳ ମାନସିକ ପୀଡ଼ନ ଭିତରେ ଆମ ଅନ୍ତଃସତ୍ତାଟି ଯେବେ ତା'ର ସୌନ୍ଦର୍ଯ୍ୟ ଓ ସୁକୁମାର୍ଯ୍ୟ ହରାଇ ବସେ ସେତେବେଳେ ତାହା ବିକଳାଙ୍ଗ ହୋଇଯାଏ। ବାହାରକୁ ଦେଖାଯାଏ ନା, ମାତ୍ର ଭିତରେ ସବୁ ଭାଙ୍ଗିରୁଜି ଯାଇଥାଏ। ବଞ୍ଚିବା ଲାଗି ଏକ ଶକ୍ତିଶାଳୀ ପ୍ରେରଣା କାମ କରୁନଥାଏ ଆମ ଭିତରେ। ସେ ବିପର୍ଯ୍ୟୟ ଆମକୁ ଦୁଃଖୀ ମଣିଷଟିଏରେ ରୂପାନ୍ତରିତ କରିଦିଏ। ମଣିଷ ସମ୍ପ୍ରତି ତା'ର ଚାରିପାଖରେ ଥିବା ମଣିଷମାନଙ୍କ ସହ ଭାବର ଆଦାନ ପ୍ରଦାନ ନ କରି ବେଶୀ ସମୟ ଦେଉଛି କମ୍ପ୍ୟୁଟର, ମୋବାଇଲ ଆଦି ଯନ୍ତ୍ର ପାଖରେ, ଏବଂ ଏହା ତାକୁ ସମ୍ବେଦନଶୀଳତା ପାଖରୁ ଯଥେଷ୍ଟ ପରିମାଣରେ ଦୂରେଇ ରଖୁଛି। ଦାର୍ଶନିକ ସେନେକା ଠାଏ କହିଛନ୍ତି, ତୁମେ ଅନ୍ୟମାନଙ୍କ ପାଇଁ ଜୀବନ ବଞ୍ଚିବା ଉଚିତ, ଯଦି ତୁମେ ନିଜ ପାଇଁ

0: ଜୀବନ ବଞ୍ଚିବାକୁ ଚାହୁଁଛ। ଏକଦା ଜଣେ ରାଜା ତାଙ୍କ ଅନୁଚରମାନଙ୍କୁ ନିର୍ଦ୍ଦେଶ ଦେଲେ, ପୃଥିବୀର ସବୁଠୁ ବେଶି ସୁଖୀ ଲୋକର ସନ୍ଧାନ କରି ତାର ପୋଷାକ ଖଣ୍ଡେ ସଂଗ୍ରହ କରି ଆଣିବା ଲାଗି, ଯାହାକି ରାଜା ନିଜେ ପରିଧାନ କରିବେ। ରାଜାଙ୍କ ଅନୁଚରମାନେ ଯାହାକୁ ପଚାରିଲେ, ସେ ବ୍ୟକ୍ତି କୌଣସି ନା କୌଣସି କାରଣରୁ ଦୁଃଖୀ ଥିବାର ଜାଣିବାକୁ ପାଇଲେ। ମାତ୍ର ଅବଶେଷରେ ଏକ ନଦୀକୂଳରେ ଜଣେ ସୁଫି ସନ୍ଥଙ୍କୁ ସେମାନେ ଭେଟିଲେ, ଯେଉଁ ସୁଫି ସନ୍ଥ ମଧୁର ସୁରରେ ଗୀତ ଗାଉଥିବାର ସେମାନେ ଦେଖିବାକୁ ପାଇଲେ। ସେମାନେ ସନ୍ଥଙ୍କୁ ପଚାରିଲେ, ଆପଣ କ'ଣ ପୃଥିବୀର ସବୁଠୁ ବେଶି ସୁଖୀ ଲୋକ? ସୁଫି ସନ୍ଥ ଉତ୍ତର ଦେଲେ, ହଁ, ମୁଁ ସବୁଠୁ ବଡ଼ ସୁଖୀ ଲୋକ। ତେବେ ଦୟାକରି ଆମକୁ ଆପଣଙ୍କ ପୋଷାକ ଖଣ୍ଡେ ଦିଅନ୍ତୁ, ଏହା ରାଜାଙ୍କ ଇଚ୍ଛା, ଅନୁଚରମାନେ ଜଣାଇଲେ। ସନ୍ଥ କହିଲେ, ମୋର ତ ଏହି ଖଣ୍ଡେ ମାତ୍ର ପୋଷାକ, ଏବଂ ଏହାକୁ ମୁଁ ଦେଇପାରିବି କିପରି? ଘଟଣାଟି ରାଜା ଯେତେବେଳେ ଅନୁଚରମାନଙ୍କଠୁ ଶୁଣିଲେ, ବିସ୍ମିତ ହେଲେ ଓ ଉପଲବ୍ଧି କଲେ ଯେ ସୁଖ ବାସ୍ତବିକ ବାହ୍ୟ ବାତାବରଣରେ ନାହିଁ, ଜୀବନକୁ ସୁନ୍ଦର କରିବାର ଉପାଦାନ ନିଜ ଭିତରେ ଅଛି। ଆମର ସୁଖ ଦୁଃଖ, ଆମର ଉପଲବ୍ଧି, ଆମର ଜୀବନବୋଧ ଏହିପରି ଆପେକ୍ଷିକ। ତାତ୍ପର୍ଯ୍ୟପୂର୍ଣ୍ଣ କଥା ହେଲା, ମଣିଷ ଯେଉଁ ସୁଖ ପଛରେ ଅନୁଧାବନ କରୁଛି ତାହା ତାର ନିଜ ଭିତରେ ଅଛି। କାହାଣୀ ଭଳି ପ୍ରତୀତ ହେଉଥିବା ଏକ ଘଟଣା ଏଠାରେ ମନେ ପଡୁଛି। ଏକଦା କିଛି ମୌଳବାଦୀ ବୁଦ୍ଧଙ୍କ ମୂର୍ତ୍ତି ସବୁ ଯେଉଁଠି ଦେଖିଲେ ତାହା ଭାଙ୍ଗି ପକାଉଥାନ୍ତି। ଅତି ପୁରାତନ ଏକ ବୁଦ୍ଧ ମନ୍ଦିରରେ ଥିଲା ବୁଦ୍ଧଙ୍କ ଏକ ବିଶାଳ ମାଟିରେ ତିଆରି ପ୍ରତିମା। କିଛି ବୁଦ୍ଧାନୁରାଗୀ ରାତି ଅଧରେ ସେ ମାଟି ପ୍ରତିମାକୁ ଏକ ଶଗଡ଼ରେ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କଲାବେଳେ ଆବୁଡ଼ା ଖାବୁଡ଼ା ରାସ୍ତାରେ କଚାଡ଼ି ହୋଇ ମାଟି ପ୍ରତିମାଟି ରାସ୍ତା ଉପରେ ପଡ଼ି ଭାଙ୍ଗି ଚୁର୍ମାର ହୋଇଗଲା। ମାତ୍ର ବିସ୍ମୟର କଥା, ସେ ମାଟି ପ୍ରତିମା ଭିତରୁ ଫିଟି ପଡ଼ିଲା ଏକ ସୁନାରେ ତିଆରି ବୁଦ୍ଧ ପ୍ରତିମା। ରାସ୍ତାରେ ନେଲାବେଳେ ଯଦି ମାଟିର ବୁଦ୍ଧ ପ୍ରତିମାଟି ଭାଙ୍ଗି ଯାଇନଥାନ୍ତା, ତେବେ ତହିଁ ଭିତରେ ଲୁଚି ରହିଥିବା ସ୍ୱର୍ଣ୍ଣିମ ବୁଦ୍ଧ ମୂର୍ତ୍ତିଟି ଅନାବିଷ୍କୃତ ରହିଯାଇଥାନ୍ତା। କହିବା ବାହୁଲ୍ୟ, କଞ୍ଚାମାଟିର ଆସ୍ତରଣ ତଳେ ସ୍ୱର୍ଣ୍ଣିମ ବୁଦ୍ଧ ଲୁଚି ରହିଥିବା ଭଳି ଆମ ଜୀବନର ଯାବତୀୟ ଜଞ୍ଜାଳ, ଦୁଃଖ, କଷଣ, ସମସ୍ୟା ଇତ୍ୟାଦିର ଆସ୍ତରଣ ତଳେ ଲୁଚି ରହିଛି ସ୍ୱର୍ଣ୍ଣିମ ସୁଖ। ମାତ୍ର ତାର ଆବିଷ୍କାର ଲୋଡ଼ା, ଜୀବନର ସବୁ ଦୁଃଖ, ସବୁ ଝଡ଼, ସବୁ ଅଭାବବୋଧ, ସବୁ ଅପ୍ରାପ୍ତି ଯେପରି ଏକ ଏକ ମାଟିର ପ୍ରଲେପ, ତହିଁ ଭିତରୁ ଆମେ ଆବିଷ୍କାର କରିବା ସୁନ୍ଦର ଜୀବନ ବଞ୍ଚିବାର ସୁଖ ଟିକକ। ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ଭାଷାରେ, ହେ ମାନବାତ୍ମା, ଦୁଃଖ ତୁମର କାମ୍ୟ ନୁହେଁ, ଦୁଃଖ ତ ଆସିବ ବିଧାତାର ବିଧାନ ଏବଂ ତୁମର ପ୍ରୟୋଜନ ଅନୁସାରେ, ମାତ୍ର ତହିଁ ଭିତରେ ତୁମେ ଆବିଷ୍କାର କରିବ ସୁଖର ସାରତତ୍ଵ।
1: କଥିକାରେ ଶୁଣୁଥିଲେ ଆଲୋଚନା ସାମ୍ପ୍ରତିକ ସମୟର ଜୀବନବୋଧ। ଆଲୋଚନା କରିଥିଲେ ଡକ୍ଟର ଲକ୍ଷ୍ମଣ କୁମାର ପ୍ରଧାନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛି ସଜ ଫୁଲ। କଣ୍ଠଦାନ କରିଛନ୍ତି ବିଷ୍ଣୁମୋହନ କବି ଏବଂ ଶରଣ୍ୟ ମିଶ୍ର। ଗୀତ ରଚନା ସତ୍ୟରଞ୍ଜନ ଦାସ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଓମ୍ ପ୍ରକାଶ ମହାନ୍ତି। ପ୍ରଥମ ଗୀତରେ ଗାଇଛନ୍ତି ବିଷ୍ଣୁମୋହନ କବି, ସତ୍ୟରଞ୍ଜନ ଦାସଙ୍କ ରଚନା। ପାହାଡ଼ ପାଖେ ଅଚିତ ଗୋଟେ ଛୋଟ ସେଇ ଗାଁ, ସାବନା ରଙ୍ଗ ଝିଡ଼ି ରୁହେ, ବର୍ଷା ତା ନାଁ।

ପରବର୍ତ୍ତୀ ଗୀତଟି ଗାଇଛନ୍ତି ଶରଣ୍ୟା ମିଶ୍ର, ସତ୍ୟରଞ୍ଜନ ଦାସଙ୍କର ଅନ୍ୟ ଏକ ରଚନା। ଗ୍ରୀଷ୍ମ ପରେ ବର୍ଷା ଆସେ, ମେଘଟା ଗୀତ ଗାଏ, ବର୍ଷା ଛିଟା କହିଲା କଥା, ମୁଁ ତୁମକୁ ଭଲ ପାଏ।

ସେସହେଲା ସଜଫୁଲ। କଣ୍ଠଦାନ କରିଥିଲେ ବିଷ୍ଣୁମୋହନ କବି ଏବଂ ଶରଣ୍ୟ ମିଶ୍ର। ଗୀତ ରଚନା କରିଥିଲେ ସତ୍ୟରଞ୍ଜନ ଦାସ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ସେଗୁଡ଼ିକ ହେଲା ପୂର୍ବଦ୍ୱାର ବା ସିଂହଦ୍ୱାର, ପଶ୍ଚିମଦ୍ୱାର ବା ବ୍ୟାଘ୍ରଦ୍ୱାର, ଦକ୍ଷିଣଦ୍ୱାର ବା ଅଶ୍ୱଦ୍ୱାର ଏବଂ ଉତ୍ତରଦ୍ୱାର ବା ହସ୍ତିଦ୍ୱାର। ଏହି ଚାରିଦ୍ୱାର ବ୍ୟତୀତ ଶ୍ରୀଜୀଉଙ୍କ ସମ୍ମୁଖରେ ଥିବା ଦ୍ୱାର ଛାମୁଦ୍ୱାର ବା କଳାହାଟ ଦ୍ୱାର, ଆଉ ତା ଆଗକୁ ପ୍ରଥମ ଦ୍ୱାର ହେଉଛି ଜୟ ବିଜୟ ଦ୍ୱାର। ପୂର୍ବ ରାତ୍ରରେ ଠାକୁରଙ୍କର ପହୁଡ଼ ପରେ ମନ୍ଦିର ଭିତର ଓ ବାହାରୁ ଶୋଧ କରାଯାଇ ଛାମୁଦ୍ୱାର ଓ ଜୟ ବିଜୟ ଦ୍ୱାରକୁ ମୁଦ ଦିଆଯାଇ ତଳଛୁ ମହାପାତ୍ରଙ୍କ ଦ୍ୱାରା ବନ୍ଦ କରାଯାଇଥାଏ।

ଆକାଶବାଣୀ କଟକ ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଥୁରୀ। ଆଜିର ବିଷୟ ରହିଛି ଭିତରଛୁ ତଳଛୁ ସେବା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ରବୀନ୍ଦ୍ରନାଥ ପ୍ରତିହାରୀ।

ପ୍ରାତଃକାଳରେ ଭିତରଛୁ ମହାପାତ୍ର ସିଂହଦ୍ୱାର ଫିଟାଇବାକୁ ଆଦେଶ ଦିଅନ୍ତି, ଆଉ ପତିତ ପବନ ଦ୍ୱାର ନିଜେ ଖୋଲନ୍ତି। ତତ୍ପରେ ଭିତରଛୁ ମହାପାତ୍ର ପ୍ରତିହାରୀ, ମୁଦୁଲି, ଅଖଣ୍ଡ ମେକଅପ ଓ ପାଳିଆ ମେକଅପଙ୍କ ସହିତ ଜୟ ବିଜୟ ଦ୍ୱାରକୁ ଯାଇ ମୁଦ ଯାଞ୍ଚ କରି ଦ୍ୱାର ଖୋଲିବାକୁ ଆଦେଶ ଦିଅନ୍ତି। ତାପରେ କଳାହାଟ ଦ୍ୱାର, ମଣିମା ମଣିମା ଡାକ ଦେଇ ସେହି ଦ୍ୱାର ଖୋଲାଯାଇଥାଏ। ଘଣ୍ଟା, ଚାରି ଶଙ୍ଖ, ମହୁରୀ, ବୀଣା, ଭାଟ, ତାଳ, ସିଂହା, ଭେରି, ମୃଦଙ୍ଗର ଧ୍ୱନି ସାଙ୍ଗକୁ ଗମ୍ଭୀରା ଦ୍ୱାର ଫିଟାଯାଏ।

0: ସକାଳର ଦ୍ୱାରଫିଟା ଏବଂ ରାତିରେ ପହୁଡ଼ ନୀତି ପରେ ଦ୍ୱାର ବନ୍ଦ କରିବା ଦାୟିତ୍ୱ ଭିତରଛୁ ଓ ତଳଛୁ ମହାପାତ୍ର ସେବକମାନଙ୍କ ଉପରେ ନ୍ୟସ୍ତ। ତେଣୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିଥିବା ଏହି ସେବା ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ବିଷୟ। ଆଉ ସେ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ରବୀନ୍ଦ୍ରନାଥ ପ୍ରତିହାରୀ।
1: ଶ୍ରୀମନ୍ଦିରରେ ଭିତରଛୁ ସେବା ଏକ ବଡ଼ ମହତ୍ୱପୂର୍ଣ୍ଣ ସେବା। ମୁଦୁଲି ମହାଜନ ଓ ଅମଣିଆ ପରୀକ୍ଷା ସେବା ମଧ୍ୟ ଭିତରଛୁ ସେବାର ଅନ୍ତର୍ଭୁକ୍ତ। ଏହି ସେବକ ହେଉଛନ୍ତି ଏକାଏକ ସେବକ। ପ୍ରତିଦିନ ଶୁଦ୍ଧପୂତ ଭାବରେ ସକାଳେ ସିଂହଦ୍ୱାରରେ ଉପସ୍ଥିତ ହୋଇ ଗୋଡ଼ ଧୋଇ ଆସିବା ପରେ ସିଂହଦ୍ୱାର କବାଟ ଓ ପତିତ ପାବନ ଠାକୁରଙ୍କ ଦ୍ୱାର ଫିଟାଇବା ପାଇଁ ସେ ଆଦେଶ ଦିଅନ୍ତି। ପରେ ଭିତରଛୁ ଶ୍ରୀମନ୍ଦିର ଜୟବିଜୟ ଦ୍ୱାରଠାରେ ପ୍ରତିହାରୀ ମୁଦୁଲି ମେକାପ ଓ ଅଖଣ୍ଡଙ୍କ ଉପସ୍ଥିତିରେ ପୂର୍ବ ରାତ୍ରିରୁ ତଳଛୁ ମହାପାତ୍ର ଦେଇଥିବା ଛାପ ତନଖି କରିବା ପରେ ମୁଦୁଲି ମୁଦ ଭାଙ୍ଗି ଚାବି ଫିଟାଇଲେ ଓ ପ୍ରତିହାରୀ କିଳିଣୀ ଫିଟାଇଲେ। ପାଞ୍ଚ ଜଣ ସେବକ ଭିତରକୁ ଯିବା ପରେ ଜୟ ବିଜୟ ଦ୍ୱାର ଭିତରପଟୁ ବନ୍ଦ ହୁଏ। ଭିତର କାଠ ପାଖେ ପାଳିଆ ପ୍ରତିହାରୀ ଡାକିବା ପରେ ଭିତରଛ କଳାହାଟ ଦ୍ୱାର ନିକଟକୁ ଯାଆନ୍ତି ଓ ଜୟ ବିଜୟ ଦ୍ୱାର ଭଳି ମୁଦ ଭଙ୍ଗା ଯାଇ ବଡ଼ଦ୍ୱାର ପ୍ରତିହାରୀ ମଣିମା ଡାକ ଦେଲେ ଦ୍ୱାର ଖୋଲାଯାଏ। ପରେ ପରେ ଭିତରଛ ସେବକ ରତ୍ନସିଂହାସନ ଚଢ଼ି ଶ୍ରୀଅଙ୍ଗମାନଙ୍କରୁ ଖସିପଡ଼ିଥିବା ମାଳ ଫୁଲ ବସ୍ତ୍ରକୁ ପୂର୍ବପରି ସଜାଡ଼ି ଦିଅନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗଭା ଯଦି ଖସି ପଡ଼ିଥାଏ ତାହେଲେ ତାକୁ ତାଟରେ ଶ୍ରୀନଗରକୁ ପଠାଇବା ପାଇଁ ମେକାପକୁ ଦିଅନ୍ତି। ସେହିପରି ଶ୍ରୀବଳଭଦ୍ରଙ୍କ ଶ୍ରୀଅଙ୍ଗରୁ ଖସିଥିଲେ ମା ବିମଳାଙ୍କ ପାଖକୁ ପଠାଯାଏ ଓ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗରୁ ଖସିଥିଲେ ଗରୁଡ଼ଙ୍କ ପାଖକୁ ଭିତରଛୁ ପଠାଇଥାନ୍ତି। ରତ୍ନସିଂହାସନର ଦୁଇପଟେ ବୈଠା ଦୀପ ବସି ପୂର୍ବରାତ୍ରର ରତ୍ନ ପଲଙ୍କ ବାହାରି ଭିତର କାଠ ଲାଗିଲେ ଅନ୍ୟ ସିଂହାରୀ ଆଳତି କରିବା ପାଇଁ ଆସିଲେ ଭିତରଛ ମଧ୍ୟ ଜଣେ ସିଂହାରୀ ପୁଷ୍ପାଳକ ଭାବରେ ମହାପ୍ରଭୁଙ୍କ ବାଡ଼ରେ ଆଳତି କରନ୍ତି। ପ୍ରତ୍ୟେକ ଦିନ ପହୁଡ଼ ସମୟରେ ମା ଲକ୍ଷ୍ମୀଙ୍କ ଲାଗି ପାଇଁ ଦୁବ ଦିଅନ୍ତି।

ଅମଣିଆ ପରୀକ୍ଷା ରୂପେ ଭୋଗ ସମୟରେ ଭୋଗ ପନ୍ଥୀରେ ଠିକ୍ ଲାଗିଲା କି ନାହିଁ ଭିତର୍ଚ୍ଛ ସେବକ ତଦାରଖ କରନ୍ତି ଓ କୌଣସି କାରଣରୁ ଦୈବାତ ଯଦି ଭୋଗ ମାରା ହୋଇଯାଏ ତାହେଲେ ଭୋଗ ଛାଡ଼ି ଚାଲି ଆସିବା ପାଇଁ ପଣ୍ଡାଙ୍କୁ କହନ୍ତି। ଅନୁପଯୁକ୍ତ ଅମଣିଆ ଏହାଙ୍କ ଆଦେଶରେ ହିଁ ପୋତାଯାଏ। ଭିତର୍ଚ୍ଛ ଏକାଏକ ସେବାମାନେ ଆଉ ଅନ୍ୟ ଲୋକ କେହି ତାଙ୍କର ବିନା ଅନୁମତିରେ ସେ ସେବା କରିପାରିବ ନାହିଁ, ସେଥିପାଇଁ ତାକୁ ଏକାଏକ ସେବା କୁହାଯାଏ। ପ୍ରତ୍ୟେକ ଗୁରୁବାରର ମାଜେଳାରେ ବନ୍ଦାପନା ଓ ପ୍ରସାଦ ଲାଗି ଗୁରୁବାର ଏକାଦଶୀ ପଡ଼ିଲେ ଦଣ୍ଡଛତ୍ର ଲାଗି ରୀତିରେ ଓ ପୌଷ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ବାଡ଼ରେ ଦଣ୍ଡଛତ୍ର ଧରି ଲକ୍ଷ୍ମଣଙ୍କ ଭଳି ସେବା କରନ୍ତି। ପାଳିଆ ମେକାପ ସେବକ ଦଣ୍ଡଛତ୍ରର ତଳଭାଗକୁ ହନୁମାନ ରୂପେ ଧରି ରଖନ୍ତି। ଶ୍ରୀବିଗ୍ରହମାନଙ୍କୁ ଷୋଡ଼ଶୋପଚାର ନୈବେଦ୍ୟ ହେଉଥିବା ସମୟରେ ସିଂହାସନରେ ଶ୍ରୀଜୀଉମାନଙ୍କ ସହ ପୂଜାପଣ୍ଡାଙ୍କ ବ୍ୟତୀତ ଭିତରଛ ମେକାପ ସେବକ ହିସାବରେ ରତ୍ନ ସିଂହାସନରେ ଉପସ୍ଥିତ ରହିବା ଏହା ପ୍ରକୃତରେ ଏକ ଅତ୍ୟନ୍ତ ବିରଳ ସେବା ଅଟେ। ପ୍ରତ୍ୟେକ ଏକାଦଶୀ ଦିନ ଜୟ ବିଜୟ ଦ୍ୱାରରେ ଶ୍ରୀ ମଦନମୋହନଙ୍କୁ ବନ୍ଦାପନା କରିବା, ଦୟଣାଚରରେ ପରମେଶ୍ୱରଙ୍କୁ ଦୟଣା ଅର୍ପଣ କରିବା, ସେହିଦିନ ଜଗନ୍ନାଥ ବଲ୍ଲଭ ମଠ ଅଧିକାରୀଙ୍କୁ ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନବେଦୀରେ ରାଘବ ଦାସ ମଠ ମହନ୍ତଙ୍କୁ ଶାଢ଼ୀ ବାନ୍ଧନ୍ତି, ଏହା ବ୍ୟତୀତ ରାଜା ମହାରାଜା ସନ୍ଥ ମହନ୍ତ ତଢ଼ାଉ ଓ ଦେଉଳକରଣ ଆଦିଙ୍କୁ ମହାନାୟକ ଶାଢ଼ୀ ବାନ୍ଧନ୍ତି। ସେଥି କାରଣରୁ ଭିତରଛଙ୍କର ଏହା କେବଳ ଏକାଏକ ଦାୟିତ୍ୱ, ସେଥିପାଇଁ ଏକାଏକ ସେବା। ବର୍ଷର ମହାପ୍ରଭୁଙ୍କର ବିଭିନ୍ନ ଯାନୀ ଯାତ୍ରା ଉପଯାତ୍ରା ପର୍ବପର୍ବାଣୀ ସବୁ ରହିଛି। ଏ ସମସ୍ତ ଯାନୀଯାତ୍ରା ପର୍ବପର୍ବାଣୀରେ ବିଶେଷ ବନ୍ଦାପନା ଆଳତୀ ପ୍ରସାଦ ଲାଗି ଇତ୍ୟାଦି ଭିତରଛ ମୁଦୁଲି ମହାଜନ ହିସାବରେ ସେ କାମ କରିଥାନ୍ତି। ଏହି ସେବକ ସମସ୍ତ ବିଜେରେ ଜଳ ଲାଗି ଚନ୍ଦନ ଚକଡ଼ାରେ ଚାପକୁ ବିଜେ ହେବା ପୂର୍ବରୁ 21 ଦିନ ଯାକ ଜଳ ଲାଗି ଲକ୍ଷ୍ମୀଙ୍କୁ ଚାପକୁ ବିଜେ ଜଳ ବିଜେ ଚନ୍ଦନ ବେଶ କରିଥାନ୍ତି।

0: ଭିତରଛୁ ଓ ତଳଛୁ ମହାପାତ୍ରଙ୍କର ସେବା ଅତ୍ୟନ୍ତ ବ୍ୟାପକ। ଭିତରଛୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପ୍ରତ୍ୟହ ମଙ୍ଗଳ ଆଳତୀ କରନ୍ତି। ଗୁରୁବାର ଦିନ ଏକାଦଶୀ ପଡ଼ିଲେ ପ୍ରଭୁଙ୍କର ବାଡ଼ରେ ଦଣ୍ଡଛତ୍ର ଧରନ୍ତି। ଗୁରୁବାର ଦିନ ଏକାନ୍ତରେ ପ୍ରସାଦ ଲାଗି କରିଥାନ୍ତି। ଲକ୍ଷ୍ମୀ ନାରାୟଣଙ୍କର ଭେଟରେ ଦହିପଟି ମଣହି ମଧ୍ୟ କରିଥାନ୍ତି। ଶ୍ରୀକୃଷ୍ଣ ଜନ୍ମରେ ଗୋଦହନ, କୋଳିବିକା ଏବଂ ନିଜେ ନନ୍ଦ ସାଜି ନନ୍ଦୋତ୍ସବ କରିବା ସହିତ ରୁକ୍ମିଣୀ ପରିଣୟରେ କନ୍ୟା ପିତା ରୂପରେ କନ୍ୟାଦାନ, ଚିଟାଉ ମୁଦ ଲାଗି ନୀଳାଦ୍ରି ବିଜେ ପରେ ଗଇଁଠାଳ ଫିଟେଇଥାନ୍ତି। ତେଣୁ ଏହି ସେବା ବାସ୍ତବରେ ଏକ ମହାନ ସେବା। ଗଜପତି ଓ ମହାପ୍ରଭୁଙ୍କ ତରଫେ କାର୍ଯ୍ୟ କରନ୍ତି, ଷାଠିଏ ପୌଟି ଭୋଗର ତତ୍ତ୍ୱ ନିଅନ୍ତି। ବଡ଼ ଦେଉଳର ବିସ୍ତୃତ ଯାନିଯାତ୍ରାରେ ବଡ଼ ସେବକ ଭାବରେ ସେବା ସୁଯୋଗ ପାଇ ଧନ୍ୟ ହୋଇଛନ୍ତି ଏବଂ ତାଙ୍କରି ଉଦାର ମହାନୁଭବତାରେ ଅସଂଖ୍ୟ ଭକ୍ତଙ୍କର ଅନ୍ତରର ଦୁଃଖ ପ୍ରଭୁଙ୍କୁ ଜଣାଇ ସଭିଙ୍କୁ କୃତ୍ୟକୃତ୍ୟ କରୁଛନ୍ତି।
1: ଭିତରଛ ସେବା ଭଳି ତଳିଛ ସେବା ମଧ୍ୟ ଏକ ବଡ଼ ମହତ୍ତ୍ୱପୂର୍ଣ୍ଣ ସେବା। ଏହି ସେବକଙ୍କର କେବଳ ବଡ଼ ପୁଅ ହିଁ ଶାଢ଼ୀ ବନ୍ଧେଇ ପାରିବ, ସେ ତଳିଛ ସେବା କରିପାରିବ, ଆଉ କେହି ବନ୍ଧେଇ ପାରିବେ ନାହିଁ। ଏ ସେବକ ପ୍ରତିଦିନ ସନ୍ଧ୍ୟା ଆଳତୀ ସମୟରେ ମହାପ୍ରଭୁଙ୍କ ବାଡ଼ରେ ଆସି ଆଳତୀ କରନ୍ତି। ରାତି ପାହୁଡ଼ ପରେ ଭିତର ସୋଧ ହେବା ପରେ କଳାହାଟ ଦ୍ୱାର, ଜୟବିଜୟ ଦ୍ୱାର ବନ୍ଦ ହୋଇ ମୁଦ୍ରା ସେବକ ମାଟି ଲଗାଇ ମୁଦ ଦେଲେ ତଳୁଛ ସେବକ ତାହା ଉପରେ ଛାପା ବା ସିଲ୍ ଦିଅନ୍ତି। ପ୍ରତିଦିନ ସେହିଭଳି ପ୍ରକାର ସିଲ୍ ଦିଆଯାଏ। ଅମଣିଆ ପରୀକ୍ଷା ହିସାବରେ ମଧ୍ୟ ତଳିଛ ସେବକଙ୍କର ବି କାର୍ଯ୍ୟ ଅଛି। ଅମଣିଆ ପରୀକ୍ଷା ଭାବେ ରୋଷ ଧୋ ପଖାଳ ବା ପ୍ରତିଦିନ ପରିଷ୍କାର ହୋଇ ଚୂନ ପାଣି ପଡ଼ିବା ପରେ ପୂଜାପଣ୍ଡାଙ୍କୁ ରୋଷ ହୋମ କରିବା ପାଇଁ ରୋଷ ପାଇକ ଓ ମହାସ୍ୱାରଙ୍କୁ କହନ୍ତି। ରୋଷ ଭିତରକୁ ଅମଣିଆ ପଦାର୍ଥର ଶୁଦ୍ଧତାର ଦାୟିତ୍ୱ ତଳିଛ କର। ଭୋଗ ସମୟରେ ଅଣସର ପିଣ୍ଡରେ ଚାମର ସେବା କରିବା, ଘଣ୍ଟଛତା ଭୋଗ, ବେତ ଓ ନିର୍ଦ୍ଦିଷ୍ଟ ଜଳ ବିଜେମାନଙ୍କରେ ପଧାନୀ ସହିତ ହାତପଟ ହୋଇ ପଟୁଆର କରି ଆଗେ ଆଗେ ସେ ଆସନ୍ତି। ସାତପୁରୀ ଅମାସ୍ୟା ଦିନ ତା'ର ଠିକ୍ ପୂର୍ବ ଦିନ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନିଜେ ନେଇ ଦକ୍ଷିଣକାଳୀକୁ ଦିଅନ୍ତି। ସେବକମାନେ ଶାଢ଼ୀ ବନ୍ଧା ହେଲେ ଅନୁମତି ଦିଅନ୍ତି ଏବଂ ଅଧରପଣା ସମୟରେ

ଶ୍ରୀମନ୍ଦିରର ପ୍ରାତଃକାଳର ଦୁଆର ଫିଟା ନୀତି ସମାପ୍ତ ହେବା ପରେ ଭିତରଛ ମହାପାତ୍ର ଭିତର ତନଖି କରନ୍ତି ଏବଂ ତାପରେ ତାଙ୍କ ସହିତ ଅନ୍ୟ ସେବକମାନେ ଗମ୍ଭୀରା ଭିତରେ ପ୍ରବେଶ କରନ୍ତି। ସେଜଘର ମେକାପ ଖଟ ବିଜେ କରାଇ ସେଜଘରକୁ ନେଲା ପରେ ଗମ୍ଭୀରାର ସମ୍ମୁଖ ଓ ଦକ୍ଷିଣ ଦ୍ୱାର ଖୋଲା ହୁଏ। ମଣିମା ମଣିମା ଶବ୍ଦରେ ଗଗନ ପବନ ମୁଖରିତ ହୋଇଉଠେ। ଏହାପରେ ପ୍ରହରୀମାନେ ମନ୍ଦିରର ଚତୁର୍ଦ୍ୱାର ଖୋଲିଦିଅନ୍ତି। ଏହି ସମୟରେ ଜଗନ୍ନାଥ ପୂର୍ବରାତ୍ରିର ବଡ଼ସିଂହାର ବେଶରେ ଥାଆନ୍ତି। ହାତରେ ସୁନା ବୈଠା ନେଇ ଭଣ୍ଡାର ମେକାପ ଠାକୁରମାନଙ୍କ ଶ୍ରୀଅଙ୍ଗ ମଣନ୍ତି। ପରେ ପରେ କର୍ପୂର ଆଳତୀ, ଦୀପ ଆଳତୀ ଓ ଶେଷରେ ପିଠଉ ଆଳତୀ କରାଯାଏ। ଏହି ସମୟରେ ଭକ୍ତମାନେ ଗରୁଡ଼ ପଛରେ ରହି ଗୀତଗୋବିନ୍ଦ ଗାନ କରିଥାନ୍ତି। ଦିନକ ଭିତରେ ଶ୍ରୀଜଗନ୍ନାଥଙ୍କ ପାଖରେ ଆଳତୀ ତିନିଥର ହୋଇଥାଏ। ପ୍ରଥମେ ମଙ୍ଗଳ ଆଳତୀ, ତାପରେ ସନ୍ଧ୍ୟା ଆଳତୀ ଏବଂ ଶେଷରେ ବଡ଼ସିଂହାର ଆଳତୀ। ସନ୍ଧ୍ୟା ଆଳତୀ ଓ ବଡ଼ସିଂହାର ଆଳତୀ ସମୟରେ ପିଠଉ ଆଳତୀ ହୁଏ ନାହିଁ, କେବଳ କର୍ପୂର ଆଳତୀ ଓ ଦୀପ ଆଳତୀ ହୁଏ। ଦହି ଓ ଚାଉଳ ଛଟାଣ ମିଶି ଏହି ପିଠଉ ଆଳତୀ ପ୍ରସ୍ତୁତ ହୁଏ। ପୁଷ୍ପାଳକ ଏହି ଆଳତୀ କରନ୍ତି। ଅନ୍ୟ ଆଳତୀଗୁଡ଼ିକ ପୂଜାପଣ୍ଡାଙ୍କ ଦ୍ୱାରା ସମାପନ ହୁଏ। କାର୍ତ୍ତିକ ମାସରେ ଓ ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମଙ୍ଗଳ ଆଳତୀ ନିର୍ଦ୍ଧାରିତ ସମୟଠାରୁ ଶୀଘ୍ର ହୁଏ। ଧନୁ ସଂକ୍ରାନ୍ତିଠାରୁ ଲକ୍ଷ୍ମୀ ବାପଘରକୁ ଚାଲିଯାଆନ୍ତି। ସେହିଦିନଠାରୁ ମନ୍ଦିରରେ ପହିଲି ଭୋଗ ହୁଏ। ଅଣସର ବେଳେ ମଙ୍ଗଳ ଆଳତୀ ପୂର୍ବରୁ ଗୀତ ବା ବାଜଣା ହୁଏ ନାହିଁ। ଏହି ଆଳତୀ ସମୟରେ ମନ୍ଦିରର ମନୋଜ୍ଞ ପରିବେଶ, ଆଳତୀ ଓ ତୁଳସୀ ସେବନ ଯେକୌଣସି ଭକ୍ତର ମନକୁ ପ୍ରଭାବିତ କରିଦିଏ।

ଶେଷ ହେଲା ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ଭିତରଛୁ ତଳଛୁ ସେବା। ଏ ସମ୍ପର୍କରେ ଆଲୋଚନା କରିଥିଲେ ରବୀନ୍ଦ୍ରନାଥ ପ୍ରତିହାରୀ। ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।

ରାମଙ୍କ ବିଭ୍ରାନ୍ତି ଓ ଅଶାନ୍ତି ଲକ୍ଷ୍ୟ କରି ଶତ୍ରୁଘ୍ନଙ୍କର ଜ୍ୟେଷ୍ଠ ଅର୍ଥାତ୍ ଲକ୍ଷ୍ମଣ ରାମଙ୍କୁ କହିଲେ, ଉଚ୍ଚରେ ରାବ କରିବାରୁ ଯାହାକୁ ଆପଣ ରାବଣ ମନେ କରିଛନ୍ତି ସେ ରାବଣ ନୁହେଁ, ବର୍ଷାକାଳ ହେଲାଣି, ବର୍ତ୍ତମାନ ନଭରେ ବା ଆକାଶରେ ମେଘ ଖେଳୁଛି। ଏଠି ଅସାଧାରଣ ପ୍ରଭୁ ଶ୍ରୀରାମଙ୍କୁ ସାଧାରଣ କରାଇ ଭଞ୍ଜକବି କହୁଛନ୍ତି, ରାମ ଉନ୍ନତି ଛାଡ଼ି ଅର୍ଥାତ୍ ନିଜର ଜ୍ୟେଷ୍ଠ ସୁଲଭ ଗାମ୍ଭୀର୍ଯ୍ୟ ଓ ଗୁରୁତ୍ୱ ତ୍ୟାଗ କରି କନିଷ୍ଠ ଲକ୍ଷ୍ମଣ ପାଖରେ ବିନତି କରି କହିଲେ, ହେ ବାରିବାହ ଅର୍ଥାତ୍ ବାରିବହ।

କରୁଥିବା ମେଘ ତୁମେ ମୋର ଦୂତ ହୁଅ। ପୂର୍ବରୁ ପ୍ରକୃତିର ଚକ୍ରବାକ କୁକୁଟ ବଗ ପ୍ରଭୃତିଙ୍କୁ ବିରହ ବ୍ୟଥା ଜଣାଇଥିବା ରାମ ସେହି ପ୍ରକୃତିକୁ ସାଥୀ କରି ମେଘକୁ ଦୂତ ହେବାକୁ ଅନୁରୋଧ କଲେ। ହେ ମେଘ, ବନର ରାମ ଅର୍ଥାତ୍ ହରିଣକୁ ବନର ଅଗ୍ନିରୁ ରକ୍ଷା କରିଛ, ମୋ ନାମ ମଧ୍ୟ ରାମ, ମୋତେ କାମ ଅଗ୍ନିର ଜ୍ୱଳନରୁ ରକ୍ଷା କର। ହେ ମେଘ, ମୋ ଧନ ସୀତା ବିରହରେ କ୍ଷୀଣ ହୋଇଯିବଣି, ତୁମେ ସଙ୍ଗରେ ପ୍ରବଳ ପବନ ନେବ ନାହିଁ, ତୁମେ ତା ସନ୍ନିଧାନରେ ପ୍ରବେଶ ହେବାବେଳେ ତୁମେ ଘଡ଼ଘଡ଼ିର ବଜ୍ରପତନ ଶବ୍ଦ କରିବ ନାହିଁ, ମୋ ବନ୍ଧୁ ସୀତା ନୂଆ ଅନୁଭବୀ, ନୀତି ଶିବ ଶିବ ଜପିବା ପାଇଁ ତୁମେ ତା ଚିତ୍ତକୁ ମନାଇବ ବୋଲି ମୋର ବିଶ୍ୱାସ। ତାକୁ ବୁଝାଇ କହିବ, ତୁ ପରା ତୋ କାନ୍ତର ପ୍ରାଣ, ତୋ ବିନା ସେ ତ ଜୀଇବ ନାହିଁ, ସେ ଶ୍ରେଷ୍ଠ ରସିକା ଓ ମୋର ସ୍ନେହାଧୀନା। ଏହା ତୁମଠୁ ଶୁଣିଲେ ସେ ଭାବିବ, ମୁଁ ମଲେ ତ ମୋ କାନ୍ତ ବଞ୍ଚିବେ ନାହିଁ, ଏହା ବିଚାର କରି ସେ ଜୀବନରେ ରହିବ। ତାକୁ କହିବ, ତୁ ଏକ ହେଲେ ବି ତୋ କାନ୍ତକୁ ସବୁ ଦିଗରେ ଦିଶି ଅନେକ ଦିଶୁଛୁ, ଇଏ ପୁଣି କି କୌତୁକ, ଶୟନରେ ନେତ୍ର ବୁଝିବା ମାତ୍ରେ ତୋ ଲୀଳାମାନ ଦିଶିଯାଇ ସେତେବେଳେ ସୁଖ ଦେଉଛି। ତେଣୁ ହେ ମେଘ, କହିବ ମୁଁ ସବୁବେଳେ ଦୁଃଖୀ ନୁହେଁ, ହେ ମେଘ ତୁମ ଛଡ଼ା ଆଉ ତାର ସାହା କେହି ନାହିଁ, କଳ୍ପନାରେ ମୁଁ ତା କେଶ ବାନ୍ଧିଦେଇ ଅଳତା ଲଗେଇ ଦାସ ଭଳି ସେବା କରୁଛି। କହିବ, ଭେଟ ହେବା ମାତ୍ରେ ବର୍ତ୍ତକ ବା ଏହାର ମୂଲ୍ୟ ସେ ଦେବ, ଋଣୀ ରହିବ ନାହିଁ, ସେ ବିଗ୍ରହ ବା ଦେହ ମୁଁ ତାର ଛାଇ, ବେଦବର ବା ବିଧାତା ଆମକୁ ଭିନ୍ନ କରାଇଲା, ଧରାରେ ଯେ ଶଯ୍ୟା କରିଥିବ ତାକୁ ମୋର ପ୍ରିୟା ବୋଲି ଜାଣିବ, ମୋ ବାର୍ତ୍ତା କହି ତା ବାର୍ତ୍ତା ଆଣିଦେଲେ ତୁମ ନାମ ଘନ ଅନୁସାରେ ତୁମ ବଡ଼ାଇ ରଖି ତାକୁ ଘନକେଶୀ ବୋଲି ଡାକିବି। ଏଇଠି ଶେଷ ହେଉଛି କାବ୍ୟର 29 ଛାନ୍ଦ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 79ତମ ଭାଗ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ଅଖିଳ କୁମାର ଲେଙ୍କା। କଣ୍ଠଦାନ କରିଥିଲେ ଘନଶ୍ୟାମ ପଣ୍ଡା ଏବଂ ଦିବାକର ମହାନ୍ତି।

ଥରେ କଳାମେ ଘର ଭିଡ଼, ଥଣ୍ଡା ପବନର ମଧୁର ସ୍ପର୍ଶ, ଗଛପତ୍ର ଉପରେ ବର୍ଷା ବୁନ୍ଦାର ଟୁପୁରୁ ଟୁପୁରୁ ଶବ୍ଦ ଏବଂ ମାଟିର ସୁଗନ୍ଧ ମନକୁ ଅପାର ଆନନ୍ଦରେ ଭରିଦିଏ। ବର୍ଷା ଆସିଲେ ପ୍ରକୃତି ଯେମିତି ନୂଆ ସଜବାଜ ହୋଇ ଚାଲିଆସେ। ଶୁଖିଲା ଧରିତ୍ରୀ ସବୁଜ ଚାଦର ପିନ୍ଧି ହସି ଉଠେ। ଚାଷୀଙ୍କ ମୁହଁରେ ଖେଳିଯାଏ ଆଶାର ହସ। ନଦୀ ପୋଖରୀ ଜଳାଶୟ ପୁଣି ଥରେ ପାଣିରେ ଭରପୁର ହୋଇଯାଏ। ଶ୍ରୋତାବନ୍ଧୁ, ବର୍ଷା ଜୀବନର ଆଧାର, କିନ୍ତୁ ଏହି ସୁନ୍ଦର ଋତୁରେ ଆମର ପରିମଳ ଏବଂ ପରିଷ୍କାର ପରିଚ୍ଛନ୍ନତା ପ୍ରତି ସଚେତନ ନ ରହିବାଟା ଅନେକ ସମସ୍ୟାରେ ଆମକୁ ପକାଇ ଦେଇପାରେ। ହଁ ଶ୍ରୋତାବନ୍ଧୁ, ଆଜିର ଗୀତ ଗୀତିକାରେ ଆସନ୍ତୁ ଏ ସମ୍ପର୍କରେ କିଛି କଥା ହେବା ଯେ ବର୍ଷା ଦିନେ ପରିମଳ ପ୍ରତି ଧ୍ୟାନ ଦେବା କାହିଁକି ଜରୁରୀ।

ଶ୍ରୋତାବନ୍ଧୁ, ବର୍ଷା ଆମ ଜୀବନ ପାଇଁ ଗୋଟିଏ ଅମୂଲ୍ୟ ଉପହାର। ପିଇବା ପାଣିର ଉତ୍ସଗୁଡ଼ିକ ବର୍ଷା ଉପରେ ନିର୍ଭର କରେ। କୃଷି କାର୍ଯ୍ୟର ସଫଳତା ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ। ଜଙ୍ଗଲ, ପଶୁପକ୍ଷୀ ଏବଂ ସମସ୍ତ ଜୀବଜଗତ ବର୍ଷାରୁ ଜୀବନ ପାଆନ୍ତି। ଭୂତଳର ତାପମାତ୍ରା ସନ୍ତୁଳିତ ରହେ, ପରିବେଶ ସତେଜ ଦେଖାଯାଏ। କିନ୍ତୁ ବର୍ଷା ସହିତ ଯଦି ଅପରିଷ୍କାର ପରିବେଶ ଯୋଗ ହୁଏ, ତାହେଲେ ରୋଗର ପ୍ରକୋପ ବଢ଼ିଥାଏ। ତେଣୁ ବର୍ଷାର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ପରିମଳ ରକ୍ଷା କରିବା ଆମର କର୍ତ୍ତବ୍ୟ।

ଶ୍ରୋତାବନ୍ଧୁ, ବର୍ଷା ଦିନରେ ଗାଁ ଅଞ୍ଚଳରେ ପରିଷ୍କାର ପରିଚ୍ଛନ୍ନତା ଅଧିକ ଗୁରୁତ୍ୱପୂର୍ଣ୍ଣ। ଘର ଆଗପଛରେ ବାଡ଼ି ଅଗଣାରେ ପାଣି ଜମି ରହିବା ଉଚିତ ନୁହେଁ। ତାଛଡ଼ା ନାଳ ଏବଂ ନର୍ଦ୍ଦମାକୁ ସଫା ରଖିବା ଦରକାର। ଗୁହାଳ ଘର ହେଉ କିମ୍ବା ପଶୁ ରହୁଥିବା ସ୍ଥାନକୁ ପ୍ରତିଦିନ ସଫା ସୁତୁରା ରଖିବା ଉଚିତ। ଘରୋଇ ଅଳିଆ ଆବର୍ଜନାଗୁଡ଼ିକୁ ଯେକୌଣସି ସ୍ଥାନରେ ପକାଇବା ଉଚିତ ନୁହେଁ। ପୋଖରୀ ଏବଂ କୂଅର ପାଣିକୁ ଦୂଷିତ ହେବାରୁ ବଞ୍ଚାଇବା ଆବଶ୍ୟକ। ପିଇବା ପାଣିକୁ ଢାଙ୍କି ରଖିବା ଉଚିତ। ଗାଁର ସମସ୍ତେ ଯଦି ମିଳିମିଶି ସ୍ୱଚ୍ଛତା ରକ୍ଷା କରିବା, ତାହେଲେ ରୋଗ ଅନେକ ମାତ୍ରାରେ କମିପାରିବ।

ଶ୍ରୋତାବନ୍ଧୁ, ବର୍ଷା ଋତୁରେ ମଶା, ମାଛି ଏବଂ ଅନ୍ୟାନ୍ୟ କୀଟ ପତଙ୍ଗଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଥାଏ। ଘରର ଛାତ ଉପରେ, ଆମର ଅଗଣାରେ, ପୁରୁଣା ଟାୟାର, ନଡ଼ିଆ ଖୋଳ, ଭଙ୍ଗା ବାଲ୍ଟି, ଫୁଲକୁଣ୍ଡ, କୁଲର କିମ୍ବା ଖାଲି ପତ୍ରରେ ବା ଖାଲି ପାତ୍ରରେ ପାଣି ଜମି ରହିଲେ ସେହି ସ୍ଥାନ ମଶାର ପ୍ରଜନନ କେନ୍ଦ୍ରରେ ପରିଣତ ହୋଇଯାଏ। ବିଶେଷକରି ଏଡିସ୍ ମଶା ଜମିଥିବା ସଫା ପାଣିରେ, ଏଡିସ୍ ମଶା କ'ଣ କରେ ନା, ଜମିଥିବା ଯେଉଁ ସଫା ପାଣି ଅଛି ସେଥିରେ ବଂଶବୃଦ୍ଧି କରିଥାଏ ଏବଂ ଡେଙ୍ଗୁ ଭଳି ବିପଜ୍ଜନକ ରୋଗ ସୃଷ୍ଟି କରିପାରେ। ସେହିପରି ଆନୋଫିଲିସ୍ ମଶା ମ୍ୟାଲେରିଆ ଏବଂ ଅନ୍ୟ କେତେକ ମଶା ଚିକନଗୁନିଆ ଭଳି ରୋଗ ବ୍ୟାପକ ଭାବରେ ବ୍ୟାପ୍ତ କରିଥାନ୍ତି। ତେଣୁ ସପ୍ତାହକୁ ଅତି କମ୍ରେ ଥରେ ଘର ଏବଂ ଘରର ଚାରିପାଖ ଭଲ ଭାବରେ ଧ୍ୟାନ ଦିଅନ୍ତୁ, ଦେଖନ୍ତୁ ଏବଂ କେଉଁଠି ପାଣି ଯଦି ଜମି ରହିଛି ତାହେଲେ ତୁରନ୍ତ ଖାଲି କରିଦିଅନ୍ତୁ। ସକାଳ ଏବଂ ସନ୍ଧ୍ୟା ସମୟରେ ମଶାରୀ ବ୍ୟବହାର କରନ୍ତୁ। ତା ସହିତ ପୂରା ହାତ ପୋଷାକ ପିନ୍ଧନ୍ତୁ ଏବଂ ଆବଶ୍ୟକ ହେଲେ ମଶା ପ୍ରତିରୋଧକ କ୍ରିମ୍ କିମ୍ବା ଧୂପ ବ୍ୟବହାର କରନ୍ତୁ। ଯଦି ଜ୍ୱର, ଶରୀର ବିନ୍ଧା, ମୁଣ୍ଡ ବିନ୍ଧା କିମ୍ବା ଅତ୍ୟଧିକ ଦୁର୍ବଳତା ଅନୁଭବ କରନ୍ତି ତେବେ ଅବହେଳା ନ କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ପରାମର୍ଶ ନିଅନ୍ତୁ। ତେବେ ଏସବୁ ହେବନି ଯଦି ଆମେ ସଚେତନ ହେବା ସ୍ୱଚ୍ଛତା ପ୍ରତି ଏବଂ ଆମର ପରିମଳକୁ ଠିକ୍ଠାକ୍ ରଖିବା।

ଶ୍ରୋତା ବନ୍ଧୁ, ବର୍ଷା ଋତୁରେ ଆମର ଖାଦ୍ୟପେୟ ଏବଂ ବ୍ୟକ୍ତିଗତ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ। ବର୍ଷା ସମୟରେ ପାଣି ଦୂଷିତ ହେବାର ବହୁତ ସମ୍ଭାବନା ଅଧିକ ରହିଛି, ତେଣୁ ସବୁବେଳେ ପାଣିକୁ ଫୁଟି ଏବଂ ବିଶୁଦ୍ଧ କରି ପିଇବା ଉଚିତ। ଖାଦ୍ୟକୁ ସବୁବେଳେ ଢାଙ୍କିକି ରଖିବା, ଯାହାଦ୍ୱାରା ମାଛି କିମ୍ବା ଧୂଳି ମାଟି ସେଥିରେ ନ ପଡ଼ିବ, କିମ୍ବା ବିଭିନ୍ନ କୀଟପତଙ୍ଗ ଯେଉଁ ବର୍ଷାଦିନେ ବାହାରନ୍ତି ସେମାନେ ନ ପଡ଼ିବେ। ବାସି କିମ୍ବା ଖୋଲା ଜାଗାରେ ବିକ୍ରି ହେଉଥିବା ଯେଉଁ ରାସ୍ତାକଡ଼ର କିଛି ଫୁଟପାଥ ଖାଦ୍ୟ, ଠେଲାଗାଡ଼ି ଖାଦ୍ୟ, ଏସବୁ ଖାଇବାରୁ ଦୂରେଇ ରହିବା ଦରକାର। ଫଳ ଏବଂ ପନିପରିବାକୁ ବ୍ୟବହାର ପୂର୍ବରୁ ଭଲ ଭାବରେ ଧୋଇବା ଆବଶ୍ୟକ। ଖାଇବା ପୂର୍ବରୁ ଏବଂ ଶୌଚାଳୟ ବ୍ୟବହାର ପରେ ସାବୁନରେ ଅତିକମ୍ରେ 20 ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି, ତେଣୁ ଏସବୁକୁ ଅଭ୍ୟାସ କରିବା ଦରକାର। ଛୋଟ ପିଲାମାନଙ୍କୁ ମଧ୍ୟ ଏହି ସବୁ ଭଲ ଅଭ୍ୟାସଗୁଡ଼ିକ ଶିଖାଇବା ଦରକାର। ମନେ ରଖନ୍ତୁ, ପରିଷ୍କାର ଖାଦ୍ୟ ଏବଂ ବିଶୁଦ୍ଧ ପାଣି ଆମକୁ ଝାଡ଼ା, ବାନ୍ତି, ଟାଇଫଏଡ୍ ଏବଂ ଅନ୍ୟାନ୍ୟ ଜଳବାହିତ ରୋଗରୁ ସୁରକ୍ଷିତ ରଖିଥାଏ। ବିଶେଷ ଭାବରେ ଏହି ବର୍ଷା ଦିନରେ ଆମେ ବେଶୀ ଧ୍ୟାନ ଦେବା ଦରକାର।

0: ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ।
1: ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
0: ମୁଁ ଫସଲ ବିଷୟରେ ନୁହେଁ ଏନପିଏସ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ ସଞ୍ଚୟ କଣ?
0: ଏନପିଏସ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ ମିଳିବ। ଆଜି ହିଁ ଏନପିଏସ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।

ସମାଜ ଏବଂ ପରିବେଶକୁ ସୁରକ୍ଷା ଦେବା। ରୋଗ ହେବା ପରେ ଚିକିତ୍ସା କରିବା ଅପେକ୍ଷା ରୋଗକୁ ପ୍ରତିରୋଧ କରିବା ସବୁବେଳେ ଭଲ। ତେଣୁ ଆସନ୍ତୁ ଆମେ ନିଜେ ନିଜ ଘରୁ ସ୍ୱଚ୍ଛତା ଆରମ୍ଭ କରିବା।

ଶ୍ରୋତାବନ୍ଧୁ, ବର୍ଷା ପ୍ରକୃତିର ବରଦାନ ଏବଂ ପରିମଳ ଆମର ସ୍ୱାସ୍ଥ୍ୟର କବଚ। ଏହି ଦୁଇଟିର ସନ୍ତୁଳନ ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଆସନ୍ତୁ ଆଜିଠାରୁ ବର୍ଷା ଦିନେ ପରିମଳ ଅଭ୍ୟାସକୁ କେମିତି ଆମେ ଆମ ଭିତରେ ଦୃଢ଼ୀଭୂତ କରିବା, ଘର, ଗାଁ, ସହର ଏବଂ ପରିବେଶକୁ ପରିଷ୍କାର ରଖିବା, ସଚେତନ ହେବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା। ଏକ ସ୍ୱଚ୍ଛ ପରିବେଶ ହିଁ ସୁସ୍ଥ ସମାଜର ଭିତ୍ତି।

ଏଇଠି ଶେଷ କରୁଛୁ ଆଜିର ଗୀତା ଗୀତିକା। ଉପସ୍ଥାପନାରେ ଥିଲେ ଆପଣଙ୍କର କରୁଣାକର। ଆକାଶବାଣୀ କଟକ। ଶୁଣନ୍ତୁ ଗୀତିନାଟ୍ୟ ବାଣା ପରାଜୟ। ମୂଳ ମଞ୍ଚ ନାଟକ ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର ଗୋପାଳ ଛୋଟରାୟ, ସଙ୍ଗୀତ ବାଳକୃଷ୍ଣ ଦାସ ଏବଂ ଭୁବନେଶ୍ୱର ମିଶ୍ର, ପ୍ରଯୋଜନା ହେମନ୍ତ କୁମାର ଦାସ ଏବଂ ଗୋପାଳ ଛୋଟରାୟ। ଗୀତିନାଟ୍ୟ ବାଣା।

0: କାହିଁକି ଦେଖାଯାଉଛ? ତମର ପୁଣି କି ଚିନ୍ତା?
1: କି କଥା ତୁ କହୁଛୁ ଲୋ ଚିତ୍ରରେଖା? ଚିନ୍ତା ପୁଣି କାହାର ନାହିଁ? ପିତାର ପୁତ୍ର ଚିନ୍ତା, ସ୍ତ୍ରୀର ସ୍ୱାମୀ ଚିନ୍ତା।
0: ତେବେ ତୁ କହିଲୁ ସରଳା, ଆମ ଜେମା ଦେଇଙ୍କୁ କାହା ଚିନ୍ତା ଘାରିଛି?
1: ଜେମା ଦେଇ କୁହନ୍ତୁ କି ଚିନ୍ତା, ତାଙ୍କ ମନ କଥା ଖୋଲି କହିଲେ ଆମେ କଣ କିଛି ପ୍ରତିକାର କରନ୍ତୁ ନାହିଁ?
2: ସଖୀ, କଣ ମୁଁ କହିବି? କହିବାକୁ ମୋର ଭାଷା ନାହିଁ।

0: ଏ ଅଲୋଡ଼ା ଜୀବନରେ ମୋର ଆଉ କିଛି ପ୍ରୟୋଜନ ନାହିଁ ସଖୀ, ମୁଁ ନିଶ୍ଚୟ ବିଷ ଜହର ଖାଇ ଜୀବନ ତ୍ୟାଗ କରିବି।
1: ଆହା ଜେମାମଣି, ଏ ଅଲକ୍ଷଣା କଥା ଆଉ ତୁଣ୍ଡରେ ଧର ନାହିଁ, ଇଷ୍ଟଦେବ ନିଶ୍ଚୟ ତୁମ ଦୁଃଖ ହରଣ କରିବେ।
0: କୁମାରୀ ଧର୍ମ ପାଳନ ପରେ ପତିବ୍ରତ ଧର୍ମ ପାଳନ କରିବା ହେଉଛି ନାରୀର ଧର୍ମ। ଇଷ୍ଟଦେବଙ୍କୁ ସ୍ମରଣ କରି ମୋ ମନ କଥା ଖୋଲି ତୁମମାନଙ୍କୁ କହିଲି, ତମେମାନେ ଅନ୍ୟ କିଛି ଭାବିବ ନାହିଁ।
2: ଏକଥା ଆମକୁ ପୁଣି ତମେ କହୁଛ ଜେମା?
0: ରାତ୍ରି ଅଧିକ ହେଲାଣି ସଖୀ, ପଲଙ୍କ ସଜାଇ ଦିଅ, ମୁଁ ଶୋଇବି।
1: ଟିକିଏ ଆଉଁସି ଦେବି କି ଜେମା?
0: ନାହିଁ ନାହିଁ, ମୁଁ ଶୋଉଛି, ତମେମାନେ ଯାଅ।

ଏ କେଉଁ ସ୍ଥାନ? ଇଏ ତମର ଶୟନ କକ୍ଷ ନାହିଁ, ପୁଣି ପଲଙ୍କରେ ଏଠି ଶୋଇଛି? ଏ ଅନିନ୍ଦ ସୁନ୍ଦରୀ ତରୁଣୀଟି କିଏ? ମୁଁ ତ ଠିକ ଏହାକୁ ସ୍ୱପ୍ନରେ ଦେଖିଥିଲି। ନା, ମୁଁ ତ ନିଦ୍ରିତ ନୁହେଁ, ପୂର୍ଣ୍ଣ ଜାଗ୍ରତ। ଇଏ ହେଇ ତରୁଣୀ,

ସଖୀ, ତୋରେ ଅପୂର୍ବ ରୂପଲାବଣ୍ୟ ମୋ ହୃଦୟକୁ କିଣି ନେଲାଣି। ମୋତେ ତୁ ଆଉ ଅନ୍ତର କରିବୁ ନାହିଁ। ହୃଦେଶ୍ୱରୀ, ତୁହି ମୋର ଜୀବନ, ତୁହି ମୋର ଜ୍ଞାନ, ତୁହି ମୋର ସକଳ ସମ୍ପଦ। ଉଠ ସଖୀ। ନା, ନିଦ୍ରାଭଙ୍ଗ କରିବି ନାହିଁ। ମୋ ସ୍ନେହର ନିଦର୍ଶନ ସ୍ୱରୂପ ଏଇ ମୁଦ୍ରିକାଟି ତୋ ଅଙ୍ଗୁଳିରେ ପିନ୍ଧାଇ ଦେଇ ତୋ ନିଦ୍ରାଭଙ୍ଗ ପର୍ଯ୍ୟନ୍ତ ମୁଁ ଏଇଠି ଅପେକ୍ଷା କରି ରହିଲି।

ନାଥ ଉଠିବ ନାହିଁ, ତୁମ ଦାସୀର ଅନୁରୋଧ ରକ୍ଷା କରିବ ନାହିଁ, ଉଠ ନାଥ। ନା, ତୁମ ନିଦ୍ରା ଭଙ୍ଗ କରିବି ନାହିଁ, ତୁମେ ନିଦ୍ରା ତେଜି ଉଠିବା ପର୍ଯ୍ୟନ୍ତ ଏଇଠି ତୁମ ପାଦ ତଳେ ମୁଁ ନିଦ୍ରା ଗଲି। କଣ ହେଲା, ମୋ ହୃଦୟ ସ୍ୱରଙ୍କୁ କିଏ କୁଆଡେ ନେଇଗଲ? ଦିଅ ଦିଅ ତାଙ୍କୁ, ମତେ ଫେରେଇ ଦିଅ।

0: ମୋର ପ୍ରତିଜ୍ଞାରେ ବାଧା ଦେବା ତମର କଣ ଉଚିତ ହେଉଛି ରାଣୀ? ମୋତେ ତମେ ବାରମ୍ବାର ବିରକ୍ତ କର ନାହିଁ, ମୁଁ ଉଷାର ଅମଙ୍ଗଳ ବାଞ୍ଛା କେବେ କରୁନାହିଁ।
1: ଉପଯୁକ୍ତ ବୟସରେ ତାର ବିବାହ ହେଇ ନ ପାରିଲେ ତାର ଆଉ କି ମଙ୍ଗଳ ହେବ?
0: ମୋ ପ୍ରତିଜ୍ଞାରୁ ମୁଁ ତିଳେ ହେଲେ ଟଳିବି ନାହିଁ। ଯିଏ ମୋତେ ଯୁଦ୍ଧରେ ପରାଜିତ କରିବ ତାରି ହାତରେ ମୁଁ ମୋର କନ୍ୟା ଉଷାକୁ ସମର୍ପଣ କରିବି।

0: ଆପଣ ମୋ ଉପରେ ବିରକ୍ତ ହେଉଛନ୍ତି ସିନା, କିନ୍ତୁ ଲୋକେ ଆପଣଙ୍କୁ କହିବେ ଆପଣ ପିତା ନୁହନ୍ତି, କନ୍ୟାର ଶତ୍ରୁ।
1: କାହାର ବଳେ ମତେ କହୁ ଝିଙ୍ଗାସି, କହ ମନେ କିବା ଅଛୁ ମନାସି। କାହାର ବଳେ ମତେ କହୁ ଝିଙ୍ଗାସି, କହ ମନେ କିବା ଅଛୁ ମନାସି।

0: ଜେମା ଦେଇ ଇଏ ତମ ମନର ଭ୍ରମ, ଏ କଥା ଗୁଡାକ ତମ ମନରୁ ପାସରି ଦିଅ।
1: କାହାକୁ ପାସରି ଦେବି କହୁଛ ସଖୀ? ମୋ ମନ ପ୍ରାଣରେ ଯିଏ ସ୍ନେହ ସୁଧା ଭାରି ସିଞ୍ଚି ଦେଇଗଲେ ତାଙ୍କୁ ପାସରି ପାରିବି ନାହିଁ, ବରଂ ମୁଁ ନିଜେ ତମମାନଙ୍କ ନିକଟରୁ ପାସର ହେଇଯିବି। ମୋ ହୃଦୟନିଧିଙ୍କୁ ଯଦି ନ ପାଇଲି ଆଉ ବଞ୍ଚି ରହିଲା ଭ କଣ?
2: ଇଏ କଣ କହୁଛ ଜେମା?
1: ହଁ ସଖୀ, ତମମାନଙ୍କ ସହିତ ଏଇ ମୋର ଶେଷ ଦେଖା, ଏ ହୀରା ମୁଦି ଚୁମ୍ବି, ଏ କଣ ଏ ମୁଦିଟି କାହାର? ମୋ ମୁଦି ବଦଳରେ ଏ ମୁଦିଟି କିଏ ମୋ ଆଙ୍ଗୁଳିରେ ପିନ୍ଧେଇ ଦେଇଛି?
0: ଦେଖି ଦେଖି ଦେଖି ଜେମା, ସତେ ତ ଏ ମୁଦି ତ ତମର ନୁହେଁ, ଇଏ ତ ପୁରୁଷ ହାତର ମୁଦି।
1: ମୋ କଥାକୁ ସ୍ୱପ୍ନ ବୋଲି ଉଡେଇ ଦଉଥିଲ ପରା, ଏବେ ଦେଖ ମୋ ହୃଦୟ ସ୍ୱର ତାଙ୍କ ସ୍ମୃତି ଚିହ୍ନ ମୋ ନିକଟରେ ଛାଡି ଯାଇଛନ୍ତି।
2: ତେବେ ସେ ମୁଦିଟି ମତେ ଦିଅ ଜେମା, ମୁଁ ନିଶ୍ଚୟ ତୁମ ଚିତ୍ତଚୋରକୁ ଖୋଜି ଖୋଜି ଆଣି ତମ ନିକଟରେ ପହଞ୍ଚେଇ ଦେବି। ମା ଦୁର୍ଗାଙ୍କ କୃପାରୁ ଏ ଚିତ୍ରରେଖା କେବେ ବିଫଳ ହବ ନାହିଁ।
1: ସତ କହୁଛୁ ଚିତ୍ରରେଖା? ତାଙ୍କ ସହିତ ପାରିବୁ ତୁ ମତେ ଭେଟେଇ?
2: ଦେଖିଲ ଦେଖିଲ ଜେମା, ମୋ ମନରୁ ଏଇ ଚିତ୍ରପଟ ସବୁ ମୁଁ ଆଙ୍କୁଛି। ଚିହ୍ନିଲ କୋଉ ଚିତ୍ରଟି ତାଙ୍କର?
1: ନା ଇଏ ନୁହେଁ, ନା ନା ଏ ଚିତ୍ର ନୁହେଁ, ନାହିଁ ସଖୀ ଇଏ ବି ନୁହେଁ। ଚିତ୍ରରେଖା ଠିକ ଏଇ ଚିତ୍ର, ଏଇ ରୂପ ମୋ ଆଖି ଆଗରେ ନାଚି ଉଠୁଛି ସେଇ ରୂପ ଲାବଣ୍ୟ। ମୁଁ ବୁଝିପାରୁନି ଚିତ୍ରରେଖା ତୁ ଦେବୀ ନା ମାନବୀ, ତାଙ୍କୁ ନ ଦେଖି ତାଙ୍କ ଚିତ୍ର କେମିତି ଆଙ୍କିଲୁ?
2: ମୋର କିଛି ଶକ୍ତି ନାହିଁ ଜେମା, ସବୁ ମା ଦୁର୍ଗାଙ୍କ ଇଚ୍ଛା। ଦିଅ ସେ ମୁଦି।
1: ନେ ସଖୀ, ତୋରି ଭରସାରେ ମୁଁ ବଞ୍ଚି ରହିଲି।
2: କହିଛି ପରା ଦେବୀଙ୍କ କୃପାରୁ ଏ ଚିତ୍ରରେଖାକୁ କିଛି ଅଭାବ ହବ ନାହିଁ।

0: ସଖା ଜୟନ୍ତ, କେତେ ସ୍ଥାନ ଭ୍ରମି, କେତେ ବନ ଉପବନ କରିଲି ଦର୍ଶନ, କିନ୍ତୁ କେଉଁଠାରେ ନ ହୋଇଲା ଭେଟ ପ୍ରିୟା ସଙ୍ଗେ ମୋର। କି କରିବି, କେଣେ ଯିବି ମୁହିଁ, କିଏ ମୋତେ ଦେବ ସେହି ସ୍ୱର୍ଗର ପ୍ରତିମା।
1: ଶାନ୍ତ ହୁଅ ଭାଇ, ମନ ସ୍ଥିର କର।
0: ସ୍ଥିର ହୋଇ ନପାରେ ମୁଁ ସଖା, ଯେଣେ ଚାହେଁ ତେଣେ ଦିଶେ ସେ ଲାବଣ୍ୟ ରୂପ। ଚାଲ ସଖା ଯିବା ଦେଶାନ୍ତରେ, ରାଜପୁରେ ନାହିଁ ପ୍ରୟୋଜନ।
1: ସଖା ଅନିରୁଦ୍ଧ, ଏ କଣ କହୁଛ ତୁମେ? ସାମାନ୍ୟ ଏକ ନାରୀ ପାଇଁ ପିତାମାତା ଆତ୍ମସ୍ୱଜନକୁ ପରିତ୍ୟାଗ କରିବ?
0: ମୋର ସମସ୍ତ ଚିନ୍ତା, ସମସ୍ତ ବୁଦ୍ଧି ଯେ ଲୋପ ପାଇଲାଣି ସଖା,

0: କିଏ ତୁମେ ନାରୀ?
1: କିଏ ଆଉ, ଜଣେ ପାଗଳି।
0: ଏ ଗୀତଟି କାହିଁକି ଗାଇଲ?
1: କୋଉ ଗୀତ? ମୋର ତ ମନେ ନାହିଁ।
0: ଏହି ମୁହୂର୍ତ୍ତ ମଧ୍ୟରେ ଭୁଲିଗଲ?
1: ପାଗଳି ଯିଏ, ତାର କଣ କିଛି ମନେ ରହେ?
0: ନା ନା ନା ନା, ତୁମେ ପାଗଳି ନୁହଁ, ନିଶ୍ଚୟ ତୁମେ ଛଳନା କରୁଛ, ସଙ୍ଗୀତ ଛଳରେ ମତେ ଉପହାସ କରୁଛ।
1: ତେବେ ତମେ କଣ କୋଉ ଅବଳାର ଗଳାରେ ଛୁରୀ ଦେଇଛ?
0: ନା ନା ନା, ମୁଁ କାହାରି ଗଳାରେ ଛୁରୀ ଦେଇନି, ମୁଁ ଜାଣିଶୁଣି କିଛି ଅନ୍ୟାୟ କରିନି। ମୁଁ ଠିକ ବୁଝିପାରୁଛି ବିଦେଶିନୀ, ତୁମେ ମୋର ପ୍ରିୟାର ସମ୍ବାଦ ଘେଣି ଆସିଛ। କୁହ କୁହ, ମୋର ପ୍ରିୟା କେଉଁଠି?
1: ମୁଁ କିଛି ଜାଣିନାହିଁ ଲୋ ମା। ତେବେ ପତ୍ରଟି କିଏ ଜଣେ ମତେ ଦେଲା, ପଢି ଦେଖ କଣ ଲେଖା ହେଇଛି।
0: ସ୍ୱାମୀ, ନିଶାର୍ଦ୍ଧେ ମୋ ନିର୍ଜନ ଶୟନ କକ୍ଷ ମଧ୍ୟରେ ତୁମ ଶ୍ରୀମୁଖ ପଙ୍କଜ ଦର୍ଶନ କରି ଏ ଅଭାଗିନୀ କୁଳ ମାନ ଲଜ୍ଜା ପରିତ୍ୟାଗ କରି ତୁମଠାରେ ନିଜକୁ ଅର୍ପଣ କରିଛି। ଯଦି ଏ ପଦାଶ୍ରିତା ଦାସୀ ପ୍ରତି ଅନୁରାଗ ଥାଏ, ଯଦି ନାରୀ ହତ୍ୟା ପାପ ବୋଲି ତୁମ ମନରେ ଭୟ ଥାଏ, ତେବେ କାଳ ବିଳମ୍ବନ କରି ଦାସୀକୁ ଦେଖା ଦିଅ। ନିବେଦନ ଇତି ଶୈବ କୁଳ ଚୂଡ଼ାମଣି ରକ୍ଷ ଶିରୋମଣି ଶ୍ରୀ ଶ୍ରୀ ରାଜାଧିରାଜ ବାଣାସୁରର ତନୟା ଉଷା ଉଷା। ମୁଁ ନିଶ୍ଚୟ ତେବେ ବିଶ୍ୱାସଘାତକତା କରିଛି, ମତେ କ୍ଷମା ଦେ, ଆଉ ଅଭିମାନ କରନା ପ୍ରିୟ।

0: ତମର ଆଜେମା ସହିତ ମତେ ଭେଟ କରାଇଦିଅ।
1: ତୁଚ୍ଛାରେ ମୁଁ କିଛି କରେ ନା, କଣ ପୁରସ୍କାର ଦବ କୁହ।
0: ପୁରସ୍କାର ଦେବି ସୁନ୍ଦରୀ, ମୋର ଏ ପ୍ରାଣ ପର୍ଯ୍ୟନ୍ତ ତୁମକୁ ଅର୍ପଣ କରିପାରେ।
1: ପ୍ରାଣଟା ତ ମତେ ଦବ, ତାଙ୍କ ପାଇଁ ରଖିବ କଣ।
0: କ୍ଷମା କର ମତେ, ମୋର ବୁଦ୍ଧି କାହନ ସବୁ ଯେମିତି ହଜି ଯାଇଛି।
1: ହଉ ଆସ ତେବେ।
0: ସଖା ଜୟନ୍ତ, ତୁମେ ଦ୍ୱାରକାକୁ ଫେରିଯାଅ, କାହା ଆଗରେ ଏକଥା ପ୍ରକାଶ କରିବନି। ଚାଲ ସୁନ୍ଦରୀ।

0: ହରଳା, ଚିତ୍ରରେଖା କାହିଁ ଏପର୍ଯ୍ୟନ୍ତ ଫେରିଲା ନାହିଁ? ମତେ କଣ ଠକି ଦେଇ ଚାଲିଗଲା?
1: ଫେରିବ ଜେମା, ନିଶ୍ଚୟ ଫେରିବ, ତୁମେ ଏତେ ବ୍ୟସ୍ତ ହୁଅ ନା।
0: କେବେ ଆଉ ଫେରିବ? କେତେ ଦିନ ଆଉ ଅପେକ୍ଷାରେ ରହିବି?

0: ଅବଶ୍ୟ ମୁଁ କିଛି ବୁଝିପାରୁନି। ଏ ସମସ୍ତ ମତେ ମାୟା ପରି ଜଣାଯାଉଛି।
1: ସ୍ୱାମୀ, କ୍ଷୀଣ ବୁଦ୍ଧି ଅବଳା ମୁଁ, ମୋର କି ଶକ୍ତି ଅଛି ମୁଁ ଏ ରହସ୍ୟ ବୁଝିବି? ତୁମକୁ ମୁଁ ପାଇଛି, ଏହା ମୋର ମହାଭାଗ୍ୟ। ମୁଁ ଏତିକି ଜାଣେ, ମହାମାୟାଙ୍କ ଅନୁଗ୍ରହ ନ ହେଇଥିଲେ ଆମର ଏ ପୁନର୍ମିଳନ ଘଟି ନଥାନ୍ତା।
2: ଜେମା, ଜେମା
1: କଣ ଲୋ ଚିତ୍ରରେଖା?
2: ବଡ଼ ବିପଦ ଜେମା, କାହାଠାରୁ ସନ୍ଧାନ ପାଇ ମହାରାଜା କ୍ରୋଧରେ ଗର୍ଜନ କରି ଏଣିକି ଆସୁଛନ୍ତି।
1: କଣ କରିବି ସଖୀ, ପିତା ମୋର ବଡ଼ ନିର୍ଦ୍ଦୟ, ବଡ଼ ନିଷ୍ଠୁର। ମୋର ପ୍ରାଣ ପାଇଁ ଚିନ୍ତା ନାହିଁ, କିନ୍ତୁ ମୋ ହୃଦୟ ସ୍ୱରଙ୍କୁ କିପରି ରକ୍ଷା କର?
3: ଧୈର୍ଯ୍ୟ ଧର ପ୍ରିୟେ, କିଛି ଚିନ୍ତା ନାହିଁ।
4: ପ୍ରହରୀ, ପ୍ରହରୀ, ଦେଖ ବେଗେ, କାହିଁ ସେଇ କୁଳ କଳଙ୍କିନି, କାହିଁ ସେଇ ଦୁର୍ମତି ତସ୍କର?
3: ଏଇ ଏଇ ଦେଖନ୍ତୁ ଦୈତ୍ୟରାଜ, ଏଇଠି ସେ ତସ୍କର।
4: ଲୌହ ଶୃଙ୍ଖଳରେ ଶୀଘ୍ର ଏ ଦୁରାଚାରୀର ହସ୍ତପଦ ବନ୍ଧନ କର।
3: ଦାନବରାଜ, ଯଦୁବଂଶୀ ରାଜକୁମାର ସାମାନ୍ୟ ପ୍ରହରୀ ଦ୍ୱାରା ବନ୍ଦୀ ହୋଇପାରେ ନା।
4: ତୁ ଯଦୁବଂଶୀ, ମୋର ଚିର ଶତ୍ରୁ ଗୋପାଳ ଭୋଗୀ ରାମକୃଷ୍ଣଙ୍କର ବଂଶଜ ତୁ।
3: ହଁ, ମୁଁ ଭଗବାନ ଶ୍ରୀକୃଷ୍ଣଙ୍କର ପୌତ୍ର ଅନିରୁଦ୍ଧ।
4: ରେ ହୀନମତି କୁମାର, କୋଉ ସାହସରେ ତୁ ତ୍ରିଭୁବନ ବିଜୟୀ ବାଣାସୁରର ଅନ୍ତପୁରରେ ପ୍ରବେଶ କରୁ? ଜାଣୁ, ତୋର ଏଇ ଦୁଷ୍କର୍ମ ପାଇଁ ତତେ କି ଦଣ୍ଡ ଭୋଗ କରିବାକୁ ପଡିବ?
3: ଆରେ ରେ ମେଞ୍ଚଡା ଭଳି ମାପଣ ତୋ ଭାଙ୍ଗି ଦେବି ନିଶ୍ଚେ ଆଜି ରେ। ଆରେ ରେ ମେଞ୍ଚଡା ଭଳି ମାପଣ ତୋ ଭାଙ୍ଗି ଦେବି ନିଶ୍ଚେ ଆଜି ରେ। ତୁ କେଉଁ ସାହସେ ପଶି ମୋର ବାସେ, ତୁ କେଉଁ ସାହସେ ପଶି ମୋର ବାସେ, କରଳ

0: ଜିଣିବା ରଣେ କେଶରୀ କୁପୁଡ଼ି ମୂଷିକ ଟଳାଇ ପାରାଇ ହିମାଳ ହୋଇକିରି
1: ଶୁଣ ଦତ୍ୟବର ମୃତ୍ୟୁ ଦେବ ହସ୍ତ ମୋର ପରାଜିତ ହୋଇଯେବେ ହେଲା ନାହିଁ ଜ୍ଞାନ ଏବେ ଆଉ ନାହିଁ ପରିତ୍ରାଣ
0: ମୂର୍ଖ ପୁନର୍ବାର ରଣେ ଏବେ ହୁଆ ବର୍ତ୍ତିନ
1: ପ୍ରସ୍ତୁତ ମୁଁ।

0: ପାମରୋ କାହିଁ ଏବେ ତୋର ସେ ପୂର୍ବ ପଠେଇଛ କାହିଁ ପୂର୍ବ ବଳ
1: ମୁଁ ସ୍ୱୀକାର କରୁଛି ଦତ୍ତରାଜ ତୁମ ସହ ଯୁଦ୍ଧରେ ମୁଁ ପରାଜିତ କିନ୍ତୁ ମନେ ରଖ ଏହାର ଫଳ ଅଚିରେ ତୁମେ ଭୋଗ କରିବ
0: ଏ ପାଚାଳଠାରେ ହସ୍ତପଦ ବାନ୍ଧି ତାକୁ ନେଇ ନିକ୍ଷେପ
1: କରୂର୍ଖ ନାଗବଧ ବନ୍ଧନରେ ବାନ୍ଧି ତତେ ଅନ୍ଧକାର କାରାଗୃହର ଅତଳ ଗର୍ବରେ ନିକ୍ଷେପ କରିବି
0: ବାନ୍ଧୁଛି
1: ସମ୍ରାଟ ନାଗବଧ ବନ୍ଧନ ବାନ୍ଧୁଛି
0: ବେଶ ଏଥର କେ ପାପିନୀ ଉଷାକୁ ନେଇ କାରାଗାରରେ ନିକ୍ଷେପ କର
1: ପ୍ରଭୁ ଉଷା ଜେମାମଣି ଯେ ଆପଣଙ୍କ କନ୍ୟା
0: ଚୁପ୍ କର ଜଳା ଆଜ୍ଞା ଦେଲି ତା ଶୀଘ୍ର ପାଳନ କର
2: ଆପଣଙ୍କ ମନ କଥା ବୁଝୁଛି ସ୍ୱାମୀ ଏଥରକ ତାକୁ କ୍ଷମା ଦିଅନ୍ତୁ

0: ହାତରେ ଶ୍ମଶାନ ଚଣ୍ଡୀଙ୍କ ନିକଟରେ ନେଇ ପହଞ୍ଚାଇବୁ। କାଲି ତାକୁ ସ୍ୱହସ୍ତରେ ପଳିଦେଇ ମା ଚଣ୍ଡୀଙ୍କର ତୃଷା ନିବାରଣ କରିବି। ଯା।
1: ଯଥାଜ୍ଞା ମହାରାଜ।

0: ଏ ସ୍ଥାନର ନାମ ଦକ୍ଷିଣ ଶ୍ମଶାନ। ଶ୍ମଶାନ ଚଣ୍ଡୀ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ।
1: ଏଇଠି ମତେ ବଳି ଦିଆଯିବ?
0: ହଁ, ମହାରାଜ ସ୍ନାନ ସାରି ଆସି ନିଜ ହସ୍ତରେ ବଳି ଦେବେ।
2: ପ୍ରସ୍ତୁତ ପ୍ରହରୀ?
0: ଏଇ ତ ମହାରାଜ ଆସିଲେଣି। ପ୍ରସ୍ତୁତ ମହାରାଜ।
3: ତୋ ରାଜ୍ୟ ଅତି ସୌଭାଗ୍ୟର ଦିନ ନିରୁଦ୍ଧ। ତୋ ଶୁଣିଥରେ ଆଜି ମା କଂସାନ ଚଣ୍ଡୀ କାଳୀଙ୍କର ତୃଷା ନିବାରଣ ହେବ।
1: ଯଥାର୍ଥ କହିଛନ୍ତି ଦାନବରାଜ। ମାତା ମହିଷ ମର୍ଦ୍ଦିନୀ ଯେତେବେଳେ ତାର ପୁତ୍ର ରକ୍ତପାନ କରିବେ, ଏ ନିଶ୍ଚୟ ଅତି ଭାଗ୍ୟର କଥା।
3: ଶେଷ ମୁହୂର୍ତ୍ତରେ ତେବେ ତୋର ଜ୍ଞାନ ଉଦୟ ହେଇଛି।
1: ଏଇ ତାହେଲେ ମୋର ଶେଷ ମୁହୂର୍ତ୍ତ।

0: ଏବେ ପ୍ରସ୍ତୁତ ହୁଅ ମୂର୍ଖ।
1: ମୁଁ ପ୍ରସ୍ତୁତ ଦତ୍ତରାଜ, କିନ୍ତୁ ବଳି ଦେବା ପୂର୍ବରୁ ମୋର ଗୋଟିଏ ଅନୁରୋଧ ଆପଣ ରକ୍ଷା କରିବେ।
0: ମୋ ନିକଟରେ ତୋର ପୁଣି କି ଅନୁରୋଧ? ଯଦି ଉଚିତ ମନେ କରେ ତେବେ ରକ୍ଷା କରିବି। କି ଅନୁରୋଧ ପ୍ରକାଶ କର।

0: ଏଥର ମା ଭବାନୀଙ୍କର ନାମ ସ୍ମରଣ କରି ବଳିକାଠରେ ମସ୍ତକ ରଖ।
1: ମା ଭବାନୀ, ମୋ ରକ୍ତପାନରେ ଯଦି ତୋ ତୃଷା ନିବାରଣ ହେବ ମୁଁ ହସି ହସି ଅର୍ପଣ କରୁଛି। ମା ଦୁର୍ଗେ, ଏ ଅନିରୁଦ୍ଧ ତୋର ପାଦପଦ୍ମ ସ୍ମରଣ କରି ଏ ସଂସାରରୁ ବିଦାୟ ନେଉଛି। ଦୈତ୍ୟରାଜ, ମୁଁ ପ୍ରସ୍ତୁତ।
0: ମାତା ରଣଚଣ୍ଡିକେ, ମୋର ରାତି ଏହି ଦୁର୍ବତୀକୁ ତୋ ନିକଟରେ ବଳି ଦେଲି। ବଳି ଗ୍ରହଣ କରି ମୋ ପ୍ରତି ସୁପ୍ରସନ୍ନ ହୁଅ ବା। ପୂଜକ, ଖଡ୍ଗ ଦିଅ।
2: କ୍ଷାନ୍ତ ହୁଅ ବାଣାସୁର, କାହାକୁ ତୁ ଦେଉ ବଳିଦାନ? ତୈଲକ୍ୟ ଆରାଧ୍ୟ ହରି ପତି ତପାବନ, ତାର ପୁତ୍ର ଅନିରୁଦ୍ଧ ନାହିଁ କି ସ୍ମରଣ?
0: ଆଶ୍ଚର୍ଯ୍ୟ ହେଉଛି ମାଗୋ, ଶୁଣି ତବ କଥା। ଦ୍ୱାରକା ନିବାସୀ କୃଷ୍ଣ ଗୋପୀ ମନୋଚର ନନ୍ଦପୁରେ ଲୁଚିଥିଲା ଯେହୁ କଂସଟରେ, ସେଇଠି ଅଟେ ହରିନାରାୟଣ। ଭ୍ରମାଚ୍ଛନ ଭ୍ରମାଚ୍ଛନ ମାତା ତୁମେ
2: ରେ ଅବୋଧ, ଭ୍ରମାଚ୍ଛନ୍ନ ନୁହେଁ ମାତା ତୋର, ନିଜେ ତୁ ପଢ଼ିଅଛୁ ଭ୍ରମେ। ତେଜି ଏବେ ମନର ବିକାର, ମୁକ୍ତ କର ଅନିରୁଦ୍ଧ ଏଇ ମୁହୂର୍ତ୍ତରେ।
0: ଶୁଣ ମାଥ, ବାକ୍ୟ ତପ ପାଳିବି ମୁଁ ସତ୍ୟ, କିନ୍ତୁ ଶୁଣିଛି ମୁଁ ମାତା କପଟି ଲମ୍ପଟି ସେଇ କୃଷ୍ଣ ଦାନ ଛଳେ ପିତାଙ୍କୁ ମୁଁ ଦେଇଛି ଦୁର୍ଦ୍ଦଶା। କୃଷ୍ଣ ମୋର ଚିର ଶତ୍ରୁ, ତାର ସଙ୍ଗେ ଯୁଝିବା ମୋର ଅବଶ୍ୟ କର୍ତ୍ତବ୍ୟ।
2: କହିଛନ୍ତି ଶିବ ତୋତେ, ପୂର୍ଣ୍ଣ ହବ ତୋର ମନସ୍କାମ। ସପ୍ତ ଦିନେ ଭେଟିବୁ ତୁ କୃଷ୍ଣେ, ଏଇ ସାତ ଦିନ ନ ଘେନିବି ବଳି ଭୁଜା ମୁହିଁ। ଏବେ କାରାଗାରେ ରୁଦ୍ଧ କର ଅନିରୁଦ୍ଧ ନେଇ, ବାକ୍ୟ ମୋର କରିଲେ ଅନ୍ୟଥା ପରିଶେଷ ମନ୍ଦ ଫଳ ଘଟିବ ଅବଶ୍ୟ।
0: ତବ ଆଜ୍ଞା ଶିରଧାର୍ଯ୍ୟ ମମ। ପ୍ରହରୀ, ମୁକ୍ତ କରି ଅନିରୁଦ୍ଧେ ନିଅ କାରାଗାରେ।

ଦିନ 11:10 ଅଭୁଲା ଗୀତରେ ଶୁଣିବା ଆଧୁନିକ ଗୀତ ଗାଇଛନ୍ତି ଏ ମନ୍ଦାକିନୀ ସ୍ୱାଇଁ ଏବଂ ସଙ୍ଗୀତା ପଣ୍ଡା। ଦାସକାଠିଆ ଗୀତ ଦିନ 11:30 ପରିବେଷଣ କରିବେ ଲଡ଼ୁ କିଶୋର ଶୁକ୍ଳା ଏବଂ ସତ୍ୟସୁନ୍ଦର ନାୟକ। ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ଦିନ 12। ଓରାମ ଗୀତ ଦିନ 1:10 ପରିବେଷଣ କରିବେ ବୃନ୍ଦାବନ ଖୋକା ଏବଂ ସାଥୀ। ନାରୀମହଲର ସ୍ୱୟଂସିଦ୍ଧାରେ ରହିଛି ନୀଳିମା ପାତ୍ରଙ୍କ ସହିତ ସାକ୍ଷାତକାର ଦିନ 1:20।

ଓଡ଼ିଆ କଥାଚିତ୍ର ଗୀତ ଅପରାହ୍ନ 2:45, ଅପରାହ୍ନ 5:00 ଏବଂ ରାତି 7:02। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଅପରାହ୍ନ 3:00। ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର ଅନୁରୋଧ କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4:00। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4।

ଏଇଟା 55 ମିନିଟ୍ରେ, ଯୁବବାଣୀ ଅପରାହ୍ନ 5:30 ମିନିଟ୍ରେ। ଏଥିରେ ବିବିଧାରେ ଶୁଣିବେ ନୃତ୍ୟଶିଳ୍ପୀ ଶୁଭଶ୍ରୀ ସ୍ୱାଇଁଙ୍କ ସହିତ ସାକ୍ଷାତକାର। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 23ତମ ଭାଗ ସନ୍ଧ୍ୟା 6:10 ମିନିଟ୍ରେ। ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର ସନ୍ଧ୍ୟା 6:30 ମିନିଟ୍ରେ।

ଜିଲ୍ଲା ହାଲଚାଲ ରାତି 7:25ରେ ଆଜି ରହିଛି ମାଲକାନଗିରି ଜିଲ୍ଲା ସମ୍ପର୍କରେ। କୃଷି ସଂସାର ରାତି 7:30ରେ ଏଥିରେ ଆଲୋଚନା ଡାଲିଜାତୀୟ ଶସ୍ୟର ଆତ୍ମନିର୍ଭରଶୀଳତା ପାଇଁ ଅଭିଯାନ ଆଲୋଚନା କରିଛନ୍ତି ଏ ସମ୍ପର୍କରେ ପ୍ରଫୁଲ୍ଲ କୁମାର ମହାନ୍ତି। ରାତି 10ଟାରେ ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରିଷ୍ଣଙ୍କ ଓଡ଼ିଶା ଗସ୍ତର ବେତାର ବିବରଣୀ ପ୍ରଚାର କରିବୁ। ଖେଳ ଦୁନିଆ ରାତି 8:30ରେ। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ରାତି 8:02ରେ।

0: କଣ୍ଟ୍ରିୱାଇଡ୍ ଅର୍ ଇନ୍ସାଇଟ୍ସ ରାତି 9:30ରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00ରେ ପ୍ରଚାର କରିବୁ ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରିଷ୍ଣନଙ୍କ ଓଡ଼ିଶା ଗସ୍ତର ବେତାର ବିବରଣୀ। ରାତି 7:30ରେ କୃଷି ସଂସାର, ଏଥିରେ ରହିଛି ଆଲୋଚନା, ଡାଲିଜାତୀୟ ଶସ୍ୟର ଆତ୍ମନିର୍ଭରଶୀଳତା ପାଇଁ ଅଭିଯାନ, ଆଲୋଚନା କରିଛନ୍ତି ପ୍ରଫୁଲ୍ଲ କୁମାର ମହାନ୍ତି। ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ବିକାଶ ମନ୍ତ୍ର ସନ୍ଧ୍ୟା 6:30। ଏଥିଲା ଆମର ଆଜିର କାର୍ଯ୍ୟକ୍ରମର ସୂଚନା। ଏଥର ଶୁଣନ୍ତୁ ପାଣିପାଗ। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହିତ ଘଡ଼ଘଡ଼ି ବିଜୁଳିର ସମ୍ଭାବନା ରହିଛି। ଦିନର ତାପମାତ୍ରା ସର୍ବୋଚ୍ଚ 34 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ 26 ଡିଗ୍ରୀ ସେଲ୍ସିୟସ୍ ରହିପାରେ। ଶୁଣିଲେ ପାଣିପାଗର ସୂଚନା। ଆକାଶବାଣୀ କଟକ ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲାଗୀତ।
1: ନକଲି ଅଫର୍ସ ପ୍ରତି ସାବଧାନ,
2: ଆର୍ବିଆଇ କହେ
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
4: ଠିକ ଲାଗୁନି, ସ୍କାମ ବି ହେଇପାରେ।

ଶେଷ ହେଲା ଅଭୁଲା ଗୀତ। ଆକାଶବାଣୀ କଟକ। ଆକାଶବାଣୀ କଟକ ପ୍ରଚାର କରୁଛୁ ଦାସକାଠିଆ ଗୀତ। ପରିବେଷଣ କରିଛନ୍ତି ଲଡ଼ୁ କିଶୋର ଶୁକ୍ଲା ଶର୍ମା ଏବଂ ସତ୍ୟସୁନ୍ଦର ନାୟକ।

0: ଭାଇ
1: ଭା
0: ଆରେ ଆଦ୍ୟାଶକ୍ତି ଦେଖି ବୈଷ୍ଣବୀ ପରମ ବୈଷ୍ଣବୀ ଗୋଟେ ବଡ ଡାକିଲେ ଜଗତନାଥ ହେଲେ ଜଗନ୍ନାଥ ତାଙ୍କୁ ଗୋଟେ ବଡ ଡାକି ଲକ୍ଷ ଅଟର ବାଟ ହେବା ବ୍ୟାସ ଯେ ଲେଖିଲେ ଚେତନା ଯାହାକୁ କହିଲା ଦତ୍ତା ପିଉଷ ନିନ୍ଦୃତ ଲବଣୀ ପାଉ ସର୍କରା ଫାଣି ତାରି ସାଧୁ ଦ୍ରବ୍ୟାଣୀ ରନୁ ସମଧୁନା କିନ୍ତୁ ଦ୍ରବ୍ୟ ଥୟମ ଯାବତ ପ୍ରାଣ ହାୟମତ ନୌ ହନ୍ତ ତିଷ୍ଠନ୍ତି ତାବତ ଜୁହେ ନିତ୍ୟ ଜପ ଜପ ହରେ ରାମକୃଷ୍ଣ ତି ମନ୍ତ୍ର ଚେତନା କହିଲା ଗୋ ଜୁହେ ତୁ ଯେତେବେଳେ ଯାହା ମାଗିଛୁ ମୁଁ ତତେ ଖାଇବାକୁ ଦେଇଛି କାହିଁକି ନା ଅନ୍ତିମ ସମୟରେ ଶରୀରକୁ ମୁକ୍ତି କରିବା ପାଇଁ ଟିକେ ରେ ପ୍ରଭୁଙ୍କର ନାମକୁ ଜପନ କରିବା ପାଇଁ ଏଇଠେ ଇଜୁହା କହିଲା ଚେତନା ପ୍ରଭୁଙ୍କର ତ ହଜାରଟା ନା ମୁଁ କୋଉ ନାଁକୁ ଜପିଲେ ତୁ ମୁକ୍ତି ପାଇବୁ ଏଇଠେ ଚେତନା ଜୁହାକୁ କହିଲା

0: ଚେତନା କହିଲା ଜୁହେ ତୁ ହଜାର ନାମ ଭିତରୁ ଗୋଟିଏ ନାଁ ଅଛି ମୁକ୍ତି କରିବ ସେ ହଉଛି ରାମ
1: ରାମ ନାମ
0: ଜୁହା କହିଲା ରେ ଚେତନା କିଏ କୋଠି ଡାକିକି ମୁକ୍ତି ପାଇଛି ମତେ କହିଲୁ ଏଇଠେ ଚେତନା କହିଲା ଜପି।

0: ଆରେ ରାମାୟଣର ପବିତ୍ର ନାମ ଯୋଉ ଗୋଦାବରୀ, ତାରି ନିକଟରେ ଜଙ୍ଗଲ ଭିତରେ ଗୋଟେ ସବର ରାଜ୍ୟ
1: ହେଲା।
0: ରାଜା କିଏ ସେ?
1: କିଏ
0: ରାଜା ହେଲେ? ପରଶୁରାମ, ଭାରି ବଳିଆର ରାଜା।
1: କେମିତି
0: ବଳିଆର? ମହାବଳିଆର
1: ଗଙ୍ଗାଧର
0: ସେନା ଅଛନ୍ତି
1: ସାଗର
0: ଶସ୍ତ୍ର ଘର ମଧ୍ୟ
1: ରୂପମଣି
0: ପାଇକ ମାହୁନ୍ତ
1: ପାରିବ ଗୁଣି
0: ରାଜାର ଆନନ୍ଦ
1: କହିଲେ ନ ସରେ
0: ଏକ ଦିନ ପୂଜା କରେ
1: ମନ୍ତ୍ରୀ ଆଗରେ
0: ଆହେ ମନ୍ତ୍ରୀ ବର
1: ବିଚାର କର
0: ଭପରି ବୀର କେହି
1: ପୃଥିବୀରେ ନାହିଁ
0: ପୃଥିବୀର ରାଜାଙ୍କୁ
1: ଦିଲ୍ଲୀ ବାହୁ ବଳେ
0: ତାଙ୍କର ପଡ଼ିଲା ମୋହର ପାଦ
1: ହେ ରାମ ହୁଦେ ହରି ରାମ ହୁଦେ ନବ କୃବା ଦଳ ଶ୍ୟାମ
0: ଭାଇ ରାଜା ହଉଛନ୍ତି ପରଶୁରାମ
1: ଆଚ୍ଛା
0: ରାଣୀ ହେଲେ ରତ୍ନାବତୀ ସବୁ ସୁଖ ଥିଲେ ମଧ୍ୟ ଗୋଟିଏ ଦୁଃଖ ଥିଲା ତାଙ୍କର
1: କଣ ଥିଲା
0: ଗୋଟିଏ ସୁଖରୁ ରାଜା ରାଣୀ ବଞ୍ଚିତ ହେଇଥିଲେ
1: ଆଚ୍ଛା ଆଚ୍ଛା
0: ଧନ ସମ୍ପତ୍ତି ଥିଲା କିନ୍ତୁ କୋଳରେ ପୁଅ ଝିଅ ନଥିଲେ
1: ଆହା
0: ଆରେ ଭଗବାନ କର୍ମ ଫଳ ଦିଅନ୍ତି ଏ ମଣିଷ ପୃଥିବୀ କି ଆସିଛି
1: ଆଚ୍ଛା
0: ମରିଗଲା ବେଳେ କଣ ନେଇକି ଯାଏ
1: ଖାଲି
0: ଆସିଲା ବେଳେ ଜନ୍ମ ହେଲା ବେଳେ
1: ସେ ବି ଖାଲି
0: ନାଇଁ ରେ ବାପା ଗଲା ବେଳେ ସିନା ଖାଲି
1: ଆଚ୍ଛା
0: ଜନ୍ମ ହେଲା ବେଳେ ସେ ଧରିକି ଆସେ ଇଏ ଜୀବ ମୁଠା କରିକି ମା ଗର୍ଭ ଜନ୍ମ ହଉଛି
1: ଆଚ୍ଛା ଆଚ୍ଛା
0: ନାଇଁ
1: ହଁ
0: ପୂର୍ବ ଜନ୍ମର କର୍ମ ଫଳ ଭଗବାନଙ୍କ ହାତରେ ରହେ
1: ଆଚ୍ଛା
0: ଇଏ ଜୀବ ଯେତେବେଳେ ମାତୃଗର୍ଭକୁ ଯାଏ ଭଗବାନ ମାତୃଗର୍ଭରେ କଣ କହନ୍ତି ତୁ ମୁଠା କରିକି ଧ ତୋ ପୂର୍ବ ଜନ୍ମର କର୍ମ ଫଳ
1: ଆଚ୍ଛା ଆଚ୍ଛା ଆଚ୍ଛା
0: ଇଏ ମୁଠା କଲା କହିଲା ଜନମ
1: ଭିତରିଆ କଥା
0: ପୃଥିବୀ କି ଯିବୁ ଯେ ଟିକେ ନଇକି ଚଳିବୁ କାହିଁକି ନା ମୋର ଗୋଟେ କାଳ ଚକ୍ର ଘୁରୁଛି
1: ଆଚ୍ଛା
0: ମୁଣ୍ଡ ଟେକିଲେ କଟିଯିବ
1: ଠିକ
0: ଆରେ କର୍ମ ଫଳ ଭଗବାନ ଦିଅନ୍ତି ତ୍ରେତା ଯୁଗରେ ସୀତାକୁ ରାବଣ ଚୋରି କରିକି ନଉଥିଲା
1: ଆଚ୍ଛା
0: ଦେଖିଲା ଜଟାୟୁ ପକ୍ଷୀ ପଥରୋଧ କଲା
1: ଆଚ୍ଛା
0: ଚନ୍ଦ୍ରହାସ ଖଡ଼ଗରେ ହାଣିଦେଲା ରାବଣ ଜଟାୟୁ ମରିଗଲା
1: ପର ଝିଅଟା ପାଇଁ ଜୀବନ ଦେଇ ପକେଇଲା
0: ଘର ବହୁଲାକୁ ଜୀବନ ଦେଲା ସେ ପାଇଲା ନିର୍ବାଣ ମୁକ୍ତି
1: ଠିକ
0: ଘର ବହୁଟାକୁ ଉଲଗ୍ନ କରୁଛି ଦୁଃଶାସନ
1: ଆଚ୍ଛା
0: ପାଞ୍ଚାଳୀ ଅଶୁଳନରେ ଚାହିଁଛି ପିତା ମହାବିଷ୍ମକୁ କିଛି କହିଲେ ନାହିଁ
1: ନା
0: ପର ଲାଗି ସେ ପାଇଲା ନିର୍ବାଣ ଇଏ ଘର ବୋହୁ ପାଇଁ କିଛି କରାନି ଇଏ ପାଇଲା ବାଣ
1: ବାଣ
0: ସରସଜିଆ
1: ଫୋଡି ହେଇକି ଶୋଇଲେ
0: ଆରେ କର୍ମ ଫଳ ଭଗବାନ ଦିଅନ୍ତି ଉଗ୍ରସେନକୁ ଜଗେଇଲା କଂସ
1: ଆଚ୍ଛା
0: ଭଲ କଲା କି ମନ୍ଦ କଲାରେ
1: ବାଲୁଙ୍ଗା ପିଲାଟା ବୋପାକୁ ଜଗେଇଲା ଯେତେବେଳେ ଭୁଲ କଲା
0: ନାଇଁ ରେ ଠିକ କରିଛି
1: କଣ
0: ଯୋଉଦିନ ପର୍ଯ୍ୟନ୍ତ ଜାଣିଥିଲା ଇଏ ହଉଛି ମୋ ବାପା
1: ଆଚ୍ଛା
0: ସେଦିନ ଯାଇ ପୂଜା କରୁଥିଲା ଜଣେ ଜାଣିଲା ମୁଁ ଧୂମିଳାସୁରର ପୁଅ
1: ଆଚ୍ଛା
0: କହିଲା ଇଏ ରଜା ହବା ପାଇଁ ଅଯୋଗ୍ୟ
1: ଠିକ ଠିକ
0: ନିଜ ସ୍ତ୍ରୀ ତାକୁ ଜଗେଇ ପାରିଲାଣି
1: ଆଚ୍ଛା
0: ଅସୁର ଚୋରି କଲା ମୋ ମା ଠୁ ମୁଁ ଜନ୍ମ ହେଲି ଇଏ ପ୍ରଜାମାନଙ୍କ ସ୍ତ୍ରୀ କଣ ଜଗିବ
1: ଆଚ୍ଛା
0: ଇଏ ଜଗା ଶିଖୁ
1: ଠିକ
0: ଜଗେଇଲା
1: ଆଚ୍ଛା
0: ଉଗ୍ରସେନ ଜଗିଲା ଅଷ୍ଟମ ଗର୍ଭ ସନ୍ତାନକୁ ଯେତେବେଳେ ନେଇକି ଯାଉଛି ବସୁଦେବ
1: ଆଚ୍ଛା
0: କହିଲା ବାପା ଛାଡି ଦିଅ କହିଲା ନା ତୁ ମୋ ଜୁଆଇଁ ହେଲେ ମଧ୍ୟ ଛାଡିବିନି
1: ନା
0: କାହିଁକି ନା ମୁଁ ଡ୍ୟୁଟି କରିବି
1: ଠିକ
0: ଡ୍ୟୁଟି କଲା
1: ଦେଖିଲା କଣ
0: ଛାଡିଲାନି
1: ନା
0: କଣ ଦେଖିଲା
1: କଣ
0: ଅଭିରାମ ପରମହଂସ ଗୋଟେ ପଦ ଲେଖିଲେ
1: ଆଚ୍ଛା
0: ଗୋପିଙ୍କି

0: ଚାରି ଭୁଜଙ୍ଗ ଖିଲା ଠିକ କର୍ମ କଲା ବୋଲିକି
1: ଠିକ
0: ଇଏ ରାଜା ରାଣୀ କୋଉ କର୍ମ କରିଥିଲେ କୂଳରେ ପୁଅ ଝିଅ ନଥିଲେ
1: ଆଚ୍ଛା
0: ଗୁରୁଙ୍କୁ ଡକେଇଲେ ଆମେ କିଛି ପାପ କରିଛୁ ଆମ କୂଳରେ ପୁଅ ଝିଅ ନାହିଁ
1: ଆଚ୍ଛା
0: ଗୁରୁ କହିଲେ ଗୋଟିଏ କାମ କର
1: କଣ
0: ଝାଡ଼ି ଦେବତୀ ଅଛି ତମର ବନଧୁର୍ଗା ଆରାଧ୍ୟ ଠାକୁରାଣୀ
1: ଆଚ୍ଛା
0: ତାକୁ ଯାଇ ସେବା କଲେ ତମର ପୁଅଟିକି ସେଠି ପାଇବ ରାଜା ରାଣୀ ସେ କଥା ବିଚାର କରି ଯାଇକି ବନଧୁର୍ଗାକୁ ଡାକିଲେ।

0: ସୁଦର୍ଶନ
1: ମୁନି ମୁକୁଟ ନାରଦ ଆସିକି ବସି ପଡିଲେ।
0: ଆଚ୍ଛା
1: ନାରଦଙ୍କୁ ଦେଖି ରାଜାରାଣୀ କଲେ ନମସ୍କାର, କରଟି କଲ୍ୟାଣ କରିଲେ।
0: ବ୍ରହ୍ମାଙ୍କ କୁମାର
1: ନାରଦ ପଚାରିଲେ, ତୋର ଝିଅଟିର ନାଁ ଦିଆ ହବ ତ? ଝିଅଟି କେମିତି ପାଇଲୁ ନା? ବହୁ ପରିଶ୍ରମ କରିକି ପାଇଛି।
0: ଆଚ୍ଛା
1: ଏଇଠି ନାରଦ କହିଲେ, ପରିଶ୍ରମ କରିଥାଉ ତୋ ଝିଅ ନାଁ ଦେଲେ ମୁଁ ଶ୍ରମଣା।
0: ଶ୍ରମଣା
1: ଇଏ ପୃଥିବୀରେ ଦିନେ ପରିଚିତ ହବ,
0: ଜଣାଶୁଣା ହବ।
1: ଇଏ ଜଣାଶୁଣା ହବ, ଇଏ ହଉଛି ଭାଗ୍ୟବତୀ ଝିଅଟି। ନାଁଟିଏ ଦେଇକି ପଳେଇଗଲେ, ଝିଅ ନାଁ ହେଲା ଶ୍ରମଣା।
0: ଶ୍ରମଣା
1: ଆସ୍ତେ ଆସ୍ତେ ଝିଅ ବଢିଲା, ପାଠ ସାଠ ପଢିଲା, ଯୁବତୀ ଅବସ୍ଥାରେ ହେଲା। ପରେ ଅଷ୍ଟ ବର୍ଷ ଭବେତ କନ୍ୟା, ନବ ବର୍ଷ ଚରୋହିଣୀ, ଦଶ ବର୍ଷ ଭବେତ କନ୍ୟା, ଅର୍ଥ ରଜସ୍ଫଳା, ବାହା
0: ବୟସ ହେଲା,
1: ଯୁବତୀ ହେଇଗଲା। କେମିତି ଯୁବତୀ ହେଲା?
0: କେମିତି
1: ଯୌବନରେ

0: ଗୋଟିଏ ଝିଅ ଯୁବତୀ ହେଲା।
1: ଆଚ୍ଛା
0: ଝିଅ ରୂପକୁ ଦେଖିଦେ ରାଣୀଙ୍କର ମନ ଦୁଃଖ ହେଇଯାଇଛି।
1: ଠିକ
0: ଝିଅ ଯୁବତୀ ହେଲା ଓ ସ୍ୱାମୀ କହିଲେଣି ବାହା କରିବା ପାଇଁ।
1: ଆଚ୍ଛା
0: ମନ ଦୁଃଖରେ ବସିଛନ୍ତି। ରାଜା କାର୍ଯ୍ୟ ଶେଷ କରିକି କେଳିପୁରରେ ପହଞ୍ଚିଲେ।
1: ଆହା
0: ରାଣୀଙ୍କି ଡାକିଲେ।
1: ଠିକ
0: ଡାକିଲେ ରତ୍ନାବତୀ ରାଣୀ
1: କିରେ
0: କିଛି ଶୁଣିଲେନି
1: ନା
0: ତାର କହିଲେ କିଛି ମନ ଦୁଃଖ କରିଛି।
1: ହଁ
0: ଖୁସି କରିବା ପାଇଁ ଗୋଟେ ପଦ କହିଲେ।
1: ଗେଲେ ଡାକିଲେ
0: କେମିତି ଡାକିଲେ
1: ପାଉ ରୁଟି ଗୋଟା ଗୋଟା ଗୁଣ୍ଡା ଝୋଲ କରି ଖୋଇବି ଖାଲି ହାଣ୍ଡି ହାଣ୍ଡି କ୍ଷୀର ରାବିଡ଼ି କରି ଖୋଇବି।
0: ମୂର୍ଖ
1: ଗେଲେ ଡାକିଥିଲେ
0: ଡାକିଲେ କିରେ
1: ଆଉ
0: ଲେଖିଲେ ସ୍ୱର୍ଗତ ଗୁରୁ ଉଦୟନାଥ ରଥ ଶର୍ମା ବହି ବହି
1: ଆଚ୍ଛା
0: ଚୌପଦୀ ରତ୍ନମାଳା।
1: ଠିକ
0: କଣ କହିଲେ
1: କଣ
0: ଇଏ କୁଞ୍ଚିତ।

0: ଶ୍ରୀରାମ ରାଜା କହିଲେ ରତ୍ନାବତୀ ରାଣୀ
1: ଆଚ୍ଛା
0: ମୋ ଝିଅ ପାଇଁ ସ୍ୱୟମ୍ବର କରିବି ମାଘ ମାସ ଏକାଦଶୀ ତିଥିରେ
1: ଠିକ
0: ମୋ ଝିଅ ଯାହାକୁ ବର ବରିବ ଚାରିଣ ଲକ୍ଷ ରାଜା ଡାକିବି ତାକୁ ମୁଁ ବୈଦିକ ମନ୍ତ୍ରରେ ବେଦି ଉପରେ ବାହା କରିବି
1: ଗୋଟେ ଜ୍ୱାଇଣ୍ଟ ରୂପ କରିବି
0: ଠିକ ସମୟ ଚାଲିଗଲା ଏକାଦଶୀ ତିଥି ହେଇଛି ମାଘ ମାସ ଶୁକ୍ଳ ପକ୍ଷ ସବର ନଅର ସଜେଇଦେଲା ମଣ୍ଡପ ସଜେଇଦେଲା ଚାରିଣ ଲକ୍ଷ ରାଜା ପହଞ୍ଚିଗଲେ ଚାରିପଟେ ବସିଛନ୍ତି ଆସନରେ ଏପଟେ ଝିଅକୁ ବେଶ କରି ଠିଆ କରିଦେଲେ ଦିପଟେ ଯୋଡ଼ିଏ ସଖୀ।

0: ଝିଅକୁ ଦେଖି
1: ଆଚ୍ଛା
0: ଇଏ ବିଚାର କରୁଛନ୍ତି ରାଜା ମାନେ
1: ରସିକ ରାଜା ଗୁଡାକ
0: ବିଚାର କରୁଥିଲେ କିରେ
1: ଆଉ
0: ଓଡିଶାରେ 42 ବର୍ଷ ବଞ୍ଚି
1: ଆଚ୍ଛା
0: 62ର ଛନ୍ଦର କୋଣାର୍କ ଗଢିଗଲା ନିର୍ବାସିତ ଯୁବର ଦୁଃସାହସିକ କବି
1: ଆଚ୍ଛା
0: ସମ୍ରାଟ ଭଞ୍ଜ
1: ଠିକ
0: ବହି ହେଲା ପ୍ରେମ ସୁଧାନିଧି
1: ଆହା
0: ରାଜା ମାନେ ଦେଖି ବିଚାର କରୁଛନ୍ତି
1: କେମିତି
0: କେମିତି
1: କେମିତି
0: ଇଏ ରବି।

0: ରାଜାମାନେ କହିଲେ ରେ ଅନବଦ୍ୟା ରୂପ ସେ ସୁନ୍ଦରୀ ଝିଅ ଶବରୀ କନ୍ୟା
1: ଆହା
0: ତତେ ପାଇବା ପାଇଁ ଆମେ ଚାରିଗୁଣା ଲକ୍ଷରେ ବସିଛୁ
1: ଠିକ
0: କେମିତି ବସିଛୁ ଶିବ ଯେମିତି ଶିବଙ୍କୁ ପାଇବା ପାଇଁ
1: ଆଚ୍ଛା
0: ବୃଷବ ଯେମିତି ନ ଖାଇ ନପି ପଡିଥାଏ
1: ଏକ ଲକ୍ଷରେ
0: ସେମିତି ଆମେ ଏକ ଲକ୍ଷରେ ପଡିଛୁ ଆରେ ବାପା ସେଦିନ ଦେଖା ସରିଲା
1: ଆଚ୍ଛା
0: ଇଏ ରାଜଜମା ମଣ୍ଡପରୁ ବାହୁଡିଲା
1: ଆଚ୍ଛା
0: ବାହୁଡିଆ ଭିତରେ ରାତି ପାଇଲେ ବାହାର ହବ
1: ଠିକ
0: ବାଟରେ ପଡିବ ବଣ ଦୁର୍ଗା ମନ୍ଦିର
1: ଆଚ୍ଛା
0: ସଖୀ ମାନେ କହିଲେ ରାଜଜେମା ଶ୍ରମଣା ଆମେ ତ କାଲି ତ ତୋର ବାହାଘର ହବ ଚାଲେ ଫୁଲ ତୋଳିବା ମାଳ ଟିକେ କରିବା
1: ଠିକ
0: ଦେବୀ ବେକରେ ଦେଲେ କାଲି ରାତି ପାଇଲେ ସୁନ୍ଦର ବରଟିଏ ତତେ ଦେବେ
1: କେତେ କେତେ ସବୁ ସୁନ୍ଦର ଫୁଲ ଫୁଟିଛି ବିଛୁଆତି ଫୁଲ ବାଇଢକ ଫୁଲ ପକୁଶୁଙ୍ଗା ଫୁଲ ଅମୃତଭଣ୍ଡା ଫୁଲ
0: ହେ ମୂର୍ଖ
1: ବଡ ସୁନ୍ଦରିଆ ଫୁଲ
0: ଏ ଫୁଲ ତୋଳିଲେ କିରେ
1: ବିଛୁଆତି ଫୁଲ ବାଇଢକ ଫୁଲ ଲଗେଇଲେ ଦେହ ସାରା ସଦାବେଳେ ତିତ ରହିବ
0: ଆରେ ଲେଖିଲେ ମାଧବ ସାମନ୍ତରାୟ ଗୋଟିଏ ପଦ
1: ଆଚ୍ଛା
0: କୋଉ କୋଉ ଫୁଲ ତୋଳିଲେ
1: କି ଫୁଲ
0: ମଲି ମାଧବୀ ନିଆଳି
1: ହଉ।

0: ଏଭଳି ଫୁଲ ତୋଳିଲେ ମାଳ କଲେ ଦେବୀ ମନ୍ଦିରକୁ ଗଲେ
1: ଠିକ
0: ତିନି ଘେରା ବୁଲି ସାରିଲେ ଦେବୀ ମନ୍ଦିରରେ ମାଳଟି ଦେବେ
1: ଆଚ୍ଛା
0: ଗୋଟିଏ ଘେରା ବୁଲିଛନ୍ତି ପଛପଟେ ଦେଖିଲା 108 ମେଷ ବନ୍ଧା ହେଇଛନ୍ତି ରାଜକୁମାରୀ ପଚାରିଲା ସଖୀ ଏ ମେଷ ଗୁଡାକ କାହିଁକି ବନ୍ଧା ହେଇଛନ୍ତି
2: ରାଜକୁମାରୀ ତମ ବାହାଘର ଦିନ 108 ମେଷ ବଲି ଖାଇବେ ବୋଲି ଦୁର୍ଗା ମାଗିଥିଲେ ତମ ବାପ ମା ହଁ କରିଥିଲେ
0: ତାହେଲେ କାଲି ବାହାଘର ମୋର ହବ
1: ଠିକ
0: ଇଏ ମେଷ ବଳି ଖାଇବ ଠାକୁରାଣୀ
1: ଠିକ ଠିକ
0: ଇଏ ମା ନା ରାକ୍ଷସୀ
1: ଆଚ୍ଛା
0: ସଖୀ ତମେ ଫେରିଯାଅ ମୁଁ ରାଜ୍ୟକୁ ଯିବିନି କି ବାହା ହେବିନି
1: ଆଚ୍ଛା
0: ଇଏ ମେଷ ତକ ସବୁ ଫିଟେଇ ଦେଲା ରାଗ ହେଇକିରି ମାଳକୁ ଧରିଲା ମାଳ କଣ କଲା
1: କଣ
0: ମାଳ ଫିଙ୍ଗି ଯାଇ ବାଳା ପଳାଇଣ ଗଲା ପମ୍ପା ସରୋବର କୂଳେ
1: ଲୁଚିଲା
0: ଇଏ ମାଳାଟାକୁ ଫିଙ୍ଗି ଦେଇ
1: ଆଚ୍ଛା
0: ଇଏ ଲୁଚି ଲୁଚି ଯାଇ ପମ୍ପା ସରୋବର କୂଳେ ଲୁଚିଛି
1: ଠିକ ଠିକ
0: ପହଞ୍ଚି ଯାଇଛି
1: ଆଚ୍ଛା
0: ସଖୀ ମାନେ ରାଜା ମାନଙ୍କୁ କହିଲେ ବାପା ମା ଜାଣିଲେ ଜଙ୍ଗଲକୁ ତନ ତନ କୋଡି ଖୋଜିଲେ ଆଉ ପାଇଲେ ନାଇଁ
1: ନା ନା
0: ନିରାଶ ହୋଇ ରାଜା ମାନେ ଗଲେ ବାପା ମା କାନ୍ଦିଲେ ରହିଲେ
1: ଆଚ୍ଛା
0: ଇଏ ଝିଅ ପହଞ୍ଚିଲା କି ପମ୍ପା ସରୋବର କୂଳରେ
1: ଠିକ
0: ବିସ୍ତାର କଳାନ ଅଜା ରୂପସୀ ସୁନ୍ଦରୀ ଝିଅ ମୁଁ
1: ଷୋଳ ବୈଶୀ ଝିଅ ମୁଁ
0: ଏକାକିନି କୁଆଡେ ଯିବି
1: କୁଆଡେ ଯିବି
0: ଏ ବେଳେ ଶୁଭିଲା ଗୋଟେ ବେଦ ଧ୍ୱନି
1: ବେଦ
0: ଏ ଆର୍ଯ୍ୟବର୍ତ୍ତିନି ଗାର୍ଗି ଗାଇଥିଲା ଆର୍ଯ୍ୟବର୍ତ୍ତରେ
1: ଆଚ୍ଛା
0: ସେ କୋଉ ବେଦ
1: ଠିକ
0: ଓ

0: ତାଙ୍କେ
1: ସବୁରେ ଝିଅ ଚମକି ପଡିଲା
0: ଘିରିକିରି
1: କହିଲା ମରଣରୁ ଅମରକୁ ନେଇଯାଅ
0: ଆହା
1: ଅସତରୁ ସତକୁ ନେଇଯାଅ ଅନ୍ଧାରର ଆଲୋକକୁ ନେଇଯା ଏଇ ଜାଗାକୁ ରହିକି ରହିବି
0: ଆଚ୍ଛା
1: ଏଇଟା ମୋ ପାଇଁ ଠିକ ଜାଗା
0: ପବିତ୍ର ଜାଗା
1: ଗୋଟିଏ ପାଉଣ୍ଡ କାଢ଼ିଛି ଆଶ୍ଚର୍ଯ୍ୟ ଜିନିଷଟିଏ ଦେଖିଲା
0: କଣ ଦେଖିଲା
1: ସେ ସମ୍ରାଟ ଭଞ୍ଜ ବୈଦେଶ ବେଳେ ସେ ଲେଖିଲା
0: ଆଚ୍ଛା
1: ଲେଖିଲେ ଗୋଟିଏ ପଦ
0: ହଁ
1: କେମିତି
0: କେମିତି
1: ବେଳ ଫଣାକୁ

0: ଏ ଯୋଉ ବେଦଧ୍ୱନି ଶୁଭୁଥିଲା
1: ଆଚ୍ଛା
0: ସେ ଦିଗକୁ ଝିଅଥିଲେ ଗୋଟିଏ ପାହୁଣ୍ଡ ପକେଇଛି
1: ଠିକ
0: ଦେଖିଲା ବରହି କହିଲେ ମୟୂର ବ୍ୟାଳ କହିଲେ ସାପ
1: ଆଚ୍ଛା
0: ଜଣେ ଖାଦ୍ୟ ଜଣେ ଖାଦକ ସେ ଚଞ୍ଚୁ ଫଣରେ ମିଶେଇକିରି ଖେଳୁଛନ୍ତି
1: ଠିକ ଠିକ
0: କୌଶିକ କହିଲେ ପେଚା ବାୟସ କହିଲେ କାଉ
1: କାଉ
0: ଇଏ ପଡନ୍ତି ନାହିଁ ଇଏ ଚଞ୍ଚୁ ଘଷା ଘଷି ଅଛନ୍ତି ଗୋଟିଏ ଡାଲି ବସିକି
1: ବିଚାର କଲା ଏଠି ହିଂସା ନାହିଁ
0: କହିଲା ସହନଶୀଳତା ଶାନ୍ତି ମୈତ୍ରୀ ପ୍ରୀତିରେ ଆବଦ୍ଧ ଏଇ ଜାଗାରେ ରହିବି
1: ଆଚ୍ଛା
0: ଆଉ ଟିକେ ବାଟ ଯାଇଛି ଦେଖିଲା
1: ହଁ
0: ଏବେ

0: ଏ ଝିଅ ଯାଇକି ଦେଖିଲା ତେଜମୟ ପୁରୁଷ ଜଣେ ଋଷି
1: ଆଚ୍ଛା
0: 108 ବ୍ରାହ୍ମଣ ପିଲାକୁ ବେଦ ପଢ଼ୁଛନ୍ତି
1: ଠିକ
0: ବିଚାର କଲା ଏଇଠୁ ବେଦଟା ବୋଧେ ଭାସି ଯାଉଥିଲା ଆଚ୍ଛା ଏଇଠେ ରହିବି ଯେତେବେଳେ ବିଚାର କଲା ମୁଁ ତ ଅସ୍ପୃଶ୍ୟା ସବରୀ କନ୍ୟା ଛୋଟ ଜାତିର ଝିଅ
1: ଆଚ୍ଛା
0: ଏ ତ ଋଷି ବ୍ରାହ୍ମଣ ମତେ ଘୃଣା କରିବେ
1: ଆଚ୍ଛା
0: ନା ମୁଁ ତାଙ୍କ ପାଖକୁ ଯିବିନି
1: ଯିବିନି
0: ରହିଗଲା ଜଙ୍ଗଲ ଭିତରେ
1: ଆଚ୍ଛା
0: ସନ୍ଧ୍ୟା ହେଇଯାଇଛି ବେଦ ପାଠ ସରିଯାଇଛି ପ୍ରସାଦ ସେବନ ସରିଗଲା ଋଷି ଶିଷ୍ୟଙ୍କୁ ଧରିକି ଶୋଇଗଲେ
1: ଠିକ
0: ରାତି ଯାକ ଜଙ୍ଗଲ ସେ ଝିଅ ସେଇଠି ରହିଗଲା
1: ଆଚ୍ଛା
0: ପାହେ ନ ପାଇ ରାତି ହେଇଛି ଅନ୍ଧାର ହେଇଛି କଲା କଣ ଏ ଝିଅ
1: କଣ କଲା
0: ଋଷି କି ଶିଷ୍ୟ ଉଠି ନାହାନ୍ତି ଆଶ୍ରମକୁ

0: ଏ ଝିଅଲି ପାପ ଛା କରି ଦେଇକି ଲୁଚି ଯାଇଛି
1: ଆଚ୍ଛା
0: ଶିଷ୍ୟଙ୍କୁ ଧରିକି ଶୋଇଥିଲେ ଋଷି
1: ଆଚ୍ଛା
0: ଋଷି ଯେତେବେଳେ ଉଠିଲେ ଦେଖିଲେ ଆଶ୍ରମ ଲିପା ପଛା ହେଇଛି ଫୁଲ ଫଳ ଥୁଆ ହେଇଛି ବିଚାର କଲେ ଏଠି ଋଷି ଏ କର୍ମ ତତେ ଶିଷ୍ୟ ମାନେ କେହି କରନି କିଏ କରିଛି ସମସ୍ତେ ମନା କରିଦେଇଛନ୍ତି କହିଲା ଭୂତ ନା ପ୍ରେତ ନା ଡାହାଣ ନା ଡାଙ୍କିନୀ ଏ ଜଙ୍ଗଲରେ କିଏ ଅଛି
1: କିଏ କାମ କଲା
0: ଆଜି ଏ କର୍ମ କହି କରିଛି
1: ଠିକ
0: ଋଷି କହିଲେ ମୁଁ ଟିକେ ଦେଖିବି
1: ଆଚ୍ଛା
0: ଟିକେ ଧ୍ୟାନସ୍ଥ ହେଲେ ପ୍ରକୃତି କି ଯେ କଲମ ଟାଣି ଦେଲେ ମେହେର ପୁଅ
1: ଆଚ୍ଛା
0: ବହି ହଉଛି ତପସ୍ୱିନୀ ଗୋଟିଏ ପଦ ଲେଖିଲେ ଋଷି ଦେଖିଲେ କେମିତି ଦେଖିଲେ
1: କେମିତି
0: ତପସ୍ୱିନୀ କାବ୍ୟରେ ଲେଖିଲେ
1: ଶୁଣି
0: ମୁନି ବର ମୌନେ
1: ଟିକେ
0: ଧ୍ୟାନ ମଗ୍ନ ହେଇଗଲେ ରେଚକ ପୂରକ କୁମ୍ଭକ ତ୍ରିକୁଟ ଭେଦ କରି ଉଇଣ୍ଟି ଫର୍ଶ
1: ଠିକ
0: ପବନକୁ ଦୂତ କଲେ ଦେଖିଲେ ଝିଅଟି ଲୁଚି
1: ଡାକିଲେ
0: ମା ଆସିଲୁ ଦୌଡି ଆସିଲା ଝିଅ
1: ଆଚ୍ଛା
0: କହିଲା ନହେଲେ ମତେ ଅଭିଶାପ ଦେଇଦେବେ ପଚାରିଲେ ମା ତୋ ଘର କୋଉଠି
1: ଗୋଦାବରୀ କୂଳରେ ପରଶୁରାମ ଶବର ଝିଅ ମୁଁ
0: ଆଚ୍ଛା
1: ବାବା ମୋ ପାଇଁ ଚାରି ଉଣା ଲକ୍ଷେ ରାଜକୁ ବରଣ କଲେ ହେଲେ ଭୁଲ କରିଦେଲେ 108 ମେଷ ବାନ୍ଧିଥିଲେ ମୋ ପାଇଁ ବଳି ପକେଇବାକୁ
0: ଆଚ୍ଛା
1: ଗୋଟିଏ ଝିଅ ମୁଁ ବାହା ହୋଇଥାନ୍ତି 108 ମେଷ ବଳି ପଡିଥାନ୍ତେ
0: ହେଲା
1: ଜୀବ ମାନଙ୍କ ପ୍ରତି ଦୟା ଆସିଗଲା ମେଷ ବଲକୁ ଫିଟାଇ ଦେଲି ପଳେଇ ଆସିଲି ତୁ ବିଚାରୁଛି ଜୀବନଟାକୁ ମୁକ୍ତି କେମିତି କରିବି
0: ତୁ ତ ବାହା ହେଲୁ ଯଦି ଆସିଲୁ ଆଶ୍ରମ ନ ରହି ଏଠି କାହିଁକି ଲୁଚିଥିଲୁ ଲିପା ପଛା କାହିଁକି କରିଥିଲୁ
1: କାଳେ ଆପଣ ଘୃଣା କରିବେ
0: ନାଇଁ ରେ ମା ଆଶ୍ରମରେ କୌଣସି ବାଛ ବିଚାର ନ ଥାଏ ବିଦ୍ୟାଳୟ ଆଶ୍ରମରେ ଏମିତି କିଛି ନାହିଁ ଆଶ୍ରମରେ ରହମା
1: ଠିକ
0: ତୋର ଜୀବ ପ୍ରତି ଦୟା ଆସିଛି ନା ଆମେ ଶରଣ ଯିବୁ
1: ଗୁରୁ
0: ତୁ ମୁକ୍ତି ଏଇଠି ପାଇବୁ ରହିଯା
1: ଠିକ ଗୁରୁ
0: ଋଷି ଯେତେବେଳେ ଏ ଝିଅକୁ ରଖିଲେ
1: ଆଚ୍ଛା
0: 108 ବ୍ରାହ୍ମଣ ପିଲା ଆଶ୍ରମକୁ ତ୍ୟାଗ କରିଲା ବେଳେ ଛୋଟ ଜାତିର ଝିଅକୁ ରଖିଲେ ଆମେ ଏଠି ରହିବା ନାହିଁ ସମସ୍ତେ ତେଲେ ପଳେଇଲେ
1: ଆଚ୍ଛା
0: ଏଠି ମାତାଙ୍କ ଋଷି କହିଲେ ମା
1: ମା
0: ତତେ ମୁଁ ବେଦକୁ ପଢେଇ ଚରିତାର୍ଥ କରି ବେଦକୁ
1: ଠିକ
0: ତୁ ବ୍ରହ୍ମ ଦର୍ଶନ କରିକି ମୁକ୍ତି ପାଇବୁ
1: ବେଦ ମହତ୍ତ୍ୱ ରହିବ ଗୁରୁ ମହତ୍ତ୍ୱ ରହିବ
0: ସେଇଦିନ ଠାରୁ ଆଶ୍ରମରେ ବେଦକୁ ପଢେଇଲେ ଏହିପରି କିଛି ଦିନ

0: ସରକାରଙ୍କର ନୂଆ ଯୋଜନାରେ ଦୁଃଖ ନ ହୋଇବ ଭାରି।
1: ଏଇଭଳି କିଛି ନାମ ଆଜି ଦିନେ ଋଷି କହିଲେ ମା
0: ଆଚ୍ଛା
1: ଶ୍ରମଣା ସବରୀ କନ୍ୟା ଶୁଣୁ ମୁଁ ଆଉ ଗୋଟିଏ ମୁହୂର୍ତ୍ତ ପରେ ଦେହ ତ୍ୟାଗ କରିବି।
0: ଆଚ୍ଛା ଆଚ୍ଛା
1: ଏଇଠି ତୁ ଏ ଅଧ୍ୟାୟ ଯୋଜନ ପଢିବ ବ୍ରହ୍ମ ଦର୍ଶନ କରିକି ସ୍ୱର୍ଗକୁ ଯିବୁ
0: ଯିବୁ।
1: ଏ କଥା କହି ଗୁରୁ ଦେହ ତ୍ୟାଗ କରିଦେଇଛନ୍ତି।
0: ଆଚ୍ଛା
1: ଝିଅ କାନ୍ଦିଲା
0: ଆଚ୍ଛା
1: ଗୁରୁ ଚାଲିଗଲେ ବୋଲି
0: ଠିକ
1: ଇଏ ଗୁରୁଙ୍କର ସମାଧି କରିଦେଲା ଶବକୁ ନେଇକି ଆଶ୍ରମରେ।
0: ଆଚ୍ଛା
1: କମ୍ପା ସବୁ ପାଣି ଆଣିଲା ଲିପା ପୋଛା କରି ସଂସ୍କାର ହୋଇ ବେଦ ପଢିଲା। ଏମିତି ବେଦ ପଢି ଚାଲିଛି କିଛି ଦିନ
0: ଠିକ
1: କିଛି ଦିନ ଯାଇଛି ଯୋଉଦିନ କହିଥିଲେ ଗୁରୁ ଦେଖିବୁ ତୁ ବ୍ରହ୍ମ ଦର୍ଶନ କରିବୁ ଏ ଅଧ୍ୟାୟରେ
0: ଆରେ ଉନ୍ମାଦିନୀ ହେଇଗଲା ଝିଅ
1: ଦିନଟା ଆସିକି ପହଞ୍ଚି ଯାଇଛି। ଆରେ ଆଶ୍ରମରେ ଯତ୍ନ ଆଶ୍ରମକୁ ଯତ୍ନରେ ଲିପା ପୋଛା କଲାରେ
0: ଜୟ ଗୋବିନ୍ଦ ରାମ
1: ତାପରେ ଫୁଲ ଫଳକୁ ସଜାଡି ରଖିଲା କି
0: ମାଇଲି ମାଇ ମାଛକୁ ମାଇ ମାଛ ଯାଇ ଗୁହାରି କରିଲା ଅଣ୍ଡିରା ତାଳ ଗଛକୁ
1: ଏଇଠି ଝିଅ ଆଶ୍ରମକୁ ଲିପା ପୋଛା କଲା କଲା ଆଜି ବ୍ରହ୍ମ ଦର୍ଶନ କରି ସ୍ୱର୍ଗୀୟ ହେବି।
0: ଆଚ୍ଛା
1: ହାତକୁ ଯୋଡିଲା
0: ହଁ
1: ସମୟ ପରେ ସମୟ ଚାଲିଛି ମାତ୍ର ଦି ଦଣ୍ଡ ବେଳ।
0: ଆଚ୍ଛା ଆଚ୍ଛା
1: ବେଳ ବୁଡି ଯିବା ଉପରେ ଝିଅ ବିଚାର କଲା ଆରେ ମୁଁ ମୁକ୍ତି ପାଇବି କେମିତି କାହିଁ ତ ବ୍ରହ୍ମ ଦର୍ଶନ ହେଲାନି
0: କଣ ଆଉ ଭୁଲ ହେଲା
1: ଗୁରୁ ମିଥ୍ୟା ନା ବେଦ ମିଥ୍ୟା ମୋର କିଛି ଭୁଲ ହେଇଗଲା।
0: ଆଚ୍ଛା
1: ବିଚାର କଲା ମୁଁ ତ କୀର୍ତ୍ତନ କରିନି।

0: ପ୍ରଭୁଙ୍କୁ ଦେଖିବି କେମିତି?
1: ସଂକୀର୍ତ୍ତନ କରିନି, ତେଣୁ ସେଇଥିପାଇଁ ପ୍ରଭୁ ଆସିଲେନି।
0: କୀର୍ତ୍ତନ କରିବି?
1: ଆରେ ସଂକୀର୍ତ୍ତନ କଣ? ଦନ୍ତ୍ୟସ ଅନୁସାର କ ଦୀର୍ଘଇ ଦ୍ୱିତୀୟ ରେ ଫର ଦନ୍ତ୍ୟନ ସଂକୀର୍ତ୍ତନ
0: ହେଲା।
1: ସ ହେଲା ସ୍ୱର, ଅନୁସାର ହେଲା ବିନ୍ଦୁ, କୀର୍ତ୍ତନ ହେଲା ନାଦ।
0: ହେଲା
1: କହିଲା ମୁଁ ସିନା ନାମ ଉଚ୍ଚାରଣ କରୁଛି, ନାଦ ତ କରୁନି।
0: ଆଚ୍ଛା ଆଚ୍ଛା,
1: କିନ୍ତୁ ନାଦ କରିବି କେମିତି?
0: କେମିତି
1: ନାଦ ନ ହେଲେ ବ୍ରହ୍ମ ଆସିବେ ନାହିଁ।
0: ନା
1: ନାଦ କରିବି କେମିତି? ତାଳରେ ନାଦ ହୁଏ
0: ଠିକ।
1: କହିଲା ମୋ ପାଖରେ ତ ତାଳ ନାହିଁ।
0: ଆଚ୍ଛା,
1: କହିଲା ମୋ ହାତ ହଉଛି ତାଳ।
0: ତାଳ
1: ସବରି ଭାଷାରେ ତାଳକୁ କହନ୍ତି ମଜିରା।
0: ମଜିରା
1: ହାତକୁ ତାଳି ମାରିଲା, ବିଭୁ ନାମକୁ ଜପ କଲା।
0: ଆଚ୍ଛା,
1: କହିଲା ମୋ ହାତ ହଉଛି ମଜିରା।
0: ମଜିରା
1: ମଜିରା ମଜିରା
0: ମଜିରା ମଜିରା ମଜିରା ମଜିରା
1: ମଜିରା ମଜିରା
0: ମଜିରା ମଜିରା ମଜିରା ମଜିରା
1: ମଜିରା ମଜିରା କହି ଚାଲିଛି। ହଠାତ୍ ବନ୍ଦ ହେଇଗଲା କୀର୍ତ୍ତନ।
0: କିରେ କିରେ
1: କହିଲା କିରେ ବିଘ୍ନ ଘଟିଲା କଣ? କାହିଁକି ମୁଁ ଅଟକି ଗଲି?
0: କଣ ବୋଲିଲା?
1: ସେପଟକୁ ଚାହିଁ ଯାଇଛି ଯୋଡିଏ ପିଲା ପଶି ଆସିଛନ୍ତି ଆଶ୍ରମରେ। କହିଲା ଏଇ ପିଲା ଦିଟା ଲାଗି ମୁଁ ଆଜି ବଞ୍ଚିତା ହେଲି ବ୍ରହ୍ମ ଦର୍ଶନରୁ
0: ଠିକ।
1: ମୋ କୀର୍ତ୍ତନ ବନ୍ଦ ହେଲା, ତମେ କିଏ?
0: କିଏ ତମେ ପିଲା ଦିଟା?
1: ଖବରି ପଚାରିଲା, ଲେଖିଲେ କିଏ?
0: କିଏ ସେ
1: ସନ୍ଥ କବି ତୁଳସୀ ଦାସ ଗୋଟିଏ ପଦ।
0: ଆଚ୍ଛା,
1: କଣ ପଚାରିଲା?
0: କଣ
1: କହୁ ତୁମ

0: ଘରେ ପଚାର ତମ ଶ୍ୟାମ ସେରା ଗରୁସ୍ତ ଦୋ ଭାଇ କହୁନି
1: ତମେ ଦିଟା ପିଲା କିଏ
0: କାଳିଆ ଆଉ ଗୋରା ପିଲା
1: ହଁ
0: ତମେ ଦି ଭାଇ ଭଳିଆ ଦିଶୁଛ
1: ଆଚ୍ଛା
0: ଇଏ ଆଶ୍ରମକୁ ଆସିଲା ମୋର ବ୍ରହ୍ମ ଦର୍ଶନ ମତେ ବଞ୍ଚିତା କରିଦେଲା ତମେ କିଏ
1: ଆଚ୍ଛା ଆଚ୍ଛା ହଁ
0: ଏଇଠେ କହିଲା କହିଲା କହିଲା କହିଲା ମୁଁ କିଏ ଜାଣିମୁ
1: ଆଚ୍ଛା
0: ଶୁଣଲୋ ସବରି ମୋର
2: ଅଯୋଧ୍ୟାରେ ଘର
0: ରଥ ରାଜା
2: ପରାଲ ଅମ୍ଭର
0: ସବରି ମୁଁ ହଉଛି ରାମ ଇଏ ହଉଛି ମୋ ସାନ ଭାଇ ଲକ୍ଷ୍ମଣ ଆମେ ଆସିଥିଲୁ ବନବାସ କରିବା ପାଇଁ ରାବଣକୁ ସୀତାଲା ଇଏ ବୁଲୁଥିଲୁ କାନ୍ଦି କାନ୍ଦି ତୁ ଆଶ୍ରମ ରହିବା ପାଇଁ ଗୁରୁ କୁଆଡେ ଗଲେ ହେଲେ ଗୁରୁ ସମାଧି ହେଇଯାଇଛନ୍ତି ରାମ ଲକ୍ଷ୍ମଣ ହେଲେ ସାଷ୍ଟାଙ୍ଗେ ପ୍ରଣିପାତ କରିଛନ୍ତି ଏଇଠି ଏଇ ପ୍ରଣିପାତ କରି ଉଠିଲା ଥିଲେ ମାଡି ବସିଲା ସବରି ଝିଅ ମାଡି ବସି ଯାଇକି କହିଲା ଆରେ ଲକ୍ଷ୍ମଣ ରାମ ଆରେ ତୁ ଶ୍ୟାମେଶ୍ୱରର କବର୍ଥ ବ୍ରହ୍ମ ଏ ଗୌରସର ହଉଛି ଅନନ୍ତ ତମେ ପୁରା ବ୍ରହ୍ମ ଅନନ୍ତ ମୁଁ ତମର ଲାଗି ମୁକ୍ତି ପାଇବି ମତେ ଭାଇଣୀ ବୋଲି ଭାବୁଛ କିରେ ରାମକୁ ଆଗରେ ବସିଲା ଲକ୍ଷ୍ମଣଙ୍କୁ ପଛରେ ବସେଇଲା ତିନୋଟି କୋଳି ଖାଇଦେଲା ରାମକୁ ଖାଇବା ପାଇଁ ଚାଖିକି ଖାଇଗଲେ ଲକ୍ଷ୍ମଣଙ୍କୁ ଗୋଟେ ଦେଲେ ଫଳ ଦେଇଯାଇଛି ଲକ୍ଷ୍ମଣ ଫେଙ୍ଗି ଦେଇଛି ସବରି ଝିଅ ହସିଲା କଲୁ ତୁ

ଶୁଣୁଥିଲେ ଦାସକାଠିଆ ଗୀତ। ପରିବେଷଣ କରିଥିଲେ ଲଡ଼ୁ କିଶୋର ଶୁକ୍ଲା ଶର୍ମା ଏବଂ ସତ୍ୟସୁନ୍ଦର ନାୟକ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।

କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 982 କିଲୋହର୍ଟ୍ଜ ସେଗେ ଆରମ୍ଭ କରିବା କାର୍ଯ୍ୟକ୍ରମ ମଞ୍ଜୁଳା ମଧ୍ୟାହ୍ନ ଆପଣମାନଙ୍କର ପ୍ରିୟ ମୋର ମଧ୍ୟ ପ୍ରିୟ କାର୍ଯ୍ୟକ୍ରମ ୟା ଭିତରେ ଅନେକଗୁଡ଼ିଏ ଏସ୍ଏମ୍ଏସ୍ ଆସି ଆମ ପାଖରେ ପହଞ୍ଚି ସାରିଛି ତେବେ ଆଉ ଡେରି କରିବାନି ଆରମ୍ଭ କରିବା ମଞ୍ଜୁଳା ମଧ୍ୟାହ୍ନ କିନ୍ତୁ ଶ୍ରୋତାବନ୍ଧୁ ଏଠି କହି ରଖିବି ଆପଣମାନେ ଯେତେବେଳେ ଏସ୍ଏମ୍ଏସ୍ ଆମ ପାଖକୁ କରୁଛନ୍ତି ସେତେବେଳେ ନିଜର ନାଁ ଠିକଣା ନିଶ୍ଚିତ ଭାବରେ ଲେଖନ୍ତୁ ଅନେକ ଜଣ ଲେଖିବାକୁ ଭୁଲି ଯାଉଛନ୍ତି ବେଳେବେଳେ କିଛି ଆସିନଥାଏ ଖାଲି ଏସ୍ସିଟିସି ଲେଖା ହେଇକି ଆସିଥାଏ ତ ସେଥିପାଇଁ ଯେତେବେଳେ ଏସ୍ଏମ୍ଏସ୍ କରୁଛନ୍ତି ବାରମ୍ବାର ଟିକେ ଚେକ୍ କରନ୍ତୁ ତେବେ ଗୋଟିଏ ଘଣ୍ଟା ସମୟ ଅବଧି ଭିତରେ ଯେତିକିଟି ମୋ ଦ୍ୱାରା ସମ୍ଭବ ହୋଇପାରିବ ଆଜି କାର୍ଯ୍ୟକ୍ରମରେ ମୁଁ ସେତିକିଟି ଏସ୍ଏମ୍ଏସ୍ ନିଶ୍ଚିତ ଭାବରେ ସ୍ଥାନ ଦେବାକୁ ଚେଷ୍ଟା କରିବି ଆମର ନିୟମିତ ଶ୍ରୋତା ବରହମପୁର ବୁଗୁଡ଼ା ଗଞ୍ଜାମରୁ ଲେଖିଛନ୍ତି ନାରାୟଣ ପ୍ରଧାନ ଶ୍ରୋତା ବନ୍ଧୁ ଆପଣ ଆମର ପ୍ରିୟ ଶ୍ରୋତା ସବୁବେଳେ ଆମର କାର୍ଯ୍ୟକ୍ରମକୁ ବହୁତ ଭଲ ପାଇବା ଦେଇଛନ୍ତି କେବଳ ଆମ ଆକାଶବାଣୀ ନୁହେଁ ସବୁ ଆକାଶବାଣୀର କାର୍ଯ୍ୟକ୍ରମ ମଧ୍ୟ ଶୁଣନ୍ତି ରେଡିଓକୁ ପ୍ରଚଣ୍ଡ ଭାବରେ ଭଲ ପାଉଥିବା ଜଣେ ଭଲ ଶ୍ରୋତା ବନ୍ଧୁ ଆପଣ ଶୁଣିବାକୁ ଚାହିଁଛନ୍ତି ଦର୍ଦ୍ଦ କଥା ଚିତ୍ରର ଗୋଟିଏ ସୁନ୍ଦର ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ମହମ୍ମଦପୁର ବିଲାହାଟ କଟକରୁ। ଲେଖିଛନ୍ତି ପ୍ରଭାକର ପାତ୍ର, ମଙ୍ଗୁଳି କୁଣ୍ଡୁ ପ୍ରମୋଦ ପାତ୍ର, ସୁଦାମ ଭାଇ ରଥ ଏବଂ ଆମର ଆପଣମାନେ ହେଉଛନ୍ତି ନିୟମିତ ଶ୍ରୋତା। ଯେତେବେଳେ ଆପଣମାନଙ୍କର କୌଣସି ଗୀତ ଗୋଟେ ରହିଯାଏ ବାଜିପାରେନି ଆପଣ ବହୁତ ରାଗିଯାଆନ୍ତି, ସେମିତି କରିବେନି ଆଜ୍ଞା, କାହିଁକିନା ସମସ୍ତଙ୍କ ଏସ୍ଏମ୍ଏସ୍କୁ ଜାଗା ଦେବାକୁ ପଡ଼େ ଗୋଟିଏ କାର୍ଯ୍ୟକ୍ରମ। ତେବେ ଯାହାହେଉ, ଆପଣମାନେ ଶୁଣିବାକୁ ଚାହିଁଛନ୍ତି କର୍ଜ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି କିଶୋର କୁମାର ଏବଂ ଆଶା ଭୋସଲେ।

ଟୁ ଲେଖିଛନ୍ତି ତ୍ରିଲୋଚନ କାଳିଆ ବଳିଆ କୁନି ନିନି ଲିଟୁନି ବାପା ଏବଂ ବୋଉ ସମସ୍ତଙ୍କୁ ଆମ ତରଫରୁ ପ୍ରଣାମ। ଆଶା କରୁଛୁ ଆପଣମାନେ ସମସ୍ତେ ଭଲରେ ଥିବେ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି କର୍ଜ କଥାଚିତ୍ରର ଗୋଟିଏ ସୁନ୍ଦର ଗୀତ। ଗୀତଟିକୁ ଗାଇଛନ୍ତି କିଶୋର କୁମାର, ଆଶା ଭୋସଲେ ଏବଂ ଋଷି କପୁର। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ଗୀତ ଆପଣଙ୍କ ପାଖରେ ହାଜିର।

यही है साहिबान कहानी प्यार की। किसी ने जान ली, किसी ने जान

ଡିଏସ୍ଆଇ କାଦୁଆପଡ଼ା ଜଗତସିଂହପୁରରୁ ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି। ଏସ୍ଏମ୍ଏସ୍ ଟି କରିଛନ୍ତି ପ୍ରମୋଦ କୁମାର ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ମନ୍ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ।

ଝରଣା ବେହେରା ଅରୁଣ କୁମାର ବେହେରା ଲେଖିଛନ୍ତି ଘାସିପୁର ଜେନାପୁର ଯାଜପୁରରୁ। ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ମମତା କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତ ରେ ଆତ୍ମନ। ତେବେ ଶୁଣନ୍ତୁ, ଆମ ମଜା ଉଠାନ୍ତୁ।

0: ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଦକ୍ଷିଣକୁଳ ଯାଜପୁରରୁ ଲେଖିଛନ୍ତି ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ। ଶ୍ରୋତାବନ୍ଧୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆପଣ ସବୁବେଳେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆଉ ଏମିତି ଏସ୍ଏମ୍ଏସ୍ ଜରିଆରେ ଆପଣଙ୍କର ଭଲ ପାଇବା ଲେଖି ଆମ ପାଖକୁ ପଠାଉଛନ୍ତି। ତେବେ ଆପଣ ଶୁଣିବାକୁ ଚାହିଁଛନ୍ତି ବତାସୀ ଝଡ଼ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ମହମ୍ମଦ ସିକନ୍ଦର ଆଲାମ ଏବଂ ଲତା ଘୋଷ।
1: ସଙ୍ଗିନୀ ସଙ୍ଗିନୀ ସଙ୍ଗିନୀ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି, ଲେଖିଛନ୍ତି ମହମ୍ମଦପୁର ବିଲାହାଟ କଟକରୁ ଆମର ନିୟମିତ ଶ୍ରୋତା ଦୁର୍ଯ୍ୟୋଧନ ପାତ୍ର, ବାଉରୀବନ୍ଧୁ ପାତ୍ର, ସୁଦାମ ଦେବତା, ମିଟୁ ପାତ୍ର, ଆପଣମାନେ ସମସ୍ତେ ସବୁବେଳେ ଆମର କାର୍ଯ୍ୟକ୍ରମକୁ ଶୁଣୁଛନ୍ତି, ସେଇଟା ହିଁ ବଡ଼ କଥା ଆମ ପାଇଁ। ତେବେ ଆପଣ ଶୁଣିବାକୁ ଚାହିଁଛନ୍ତି ସମୟ ବଡ଼ ବଳବାନ କଥାଚିତ୍ରର ଗୋଟିଏ ଗୀତ, ଜାଇଫୁଲ କଥାଚିତ୍ରର ଗୋଟିଏ ଗୀତ, ସୁଖ ବି ଥିଲା ଦୁଃଖ ବି ଥିଲା। ଗୀତଟି ବହୁତ ସୁନ୍ଦର ଗୀତଟି ଆପଣମାନେ ବାଛିଛନ୍ତି। ତେବେ ଶ୍ରୋତାବନ୍ଧୁ

ଭାରତଚନ୍ଦ୍ର ପାତ୍ର, କୈଳାସ ଚନ୍ଦ୍ର ପାତ୍ର, ରଞ୍ଜନ କୁମାର ଗିଲ, ମଙ୍ଗୁଳି କୁଣ୍ଡୁ ମହମ୍ମଦପୁର ବିଲାହାଟ କଟକରୁ ଲେଖିଛନ୍ତି। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ତୋ ପାଇଁ କଥାଚିତ୍ରର ଟାଇଟଲ ଟ୍ରାକ୍ଟି। ତେବେ ଗୀତଟିକୁ ଗାଇଛନ୍ତି କୁମାର ବାପି ଏବଂ ତପୁ ମିଶ୍ର। ଶ୍ରୋତାବନ୍ଧୁ, ଆମର କାର୍ଯ୍ୟକ୍ରମ ସବୁବେଳେ ଏମିତି ଶୁଣୁଥାନ୍ତୁ ଓ SMS ଜରିଆରେ ଗୀତଗୁଡ଼ିକ ଲେଖି ପଠାଉଥାନ୍ତୁ।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି ପାରାଦୀପରୁ ଲେଖିଛନ୍ତି ଦିଲୀପ ନାୟକ ଆପଣମାନେ ଲେଖିଛନ୍ତି ଆକାଶବାଣୀର ପବିତ୍ର ପରିସରକୁ ପ୍ରଣାମ ମଞ୍ଜୁଳା ମଧ୍ୟାହ୍ନରେ ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜୟ ଶ୍ରୀରାମ ଜୟ ଶ୍ରୀରାମ ଆଜ୍ଞା ଆଶା କରୁଛୁ ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଆପଣ ଶୁଣିବାକୁ ଚାହିଁଛନ୍ତି ଦୁଲହନ ୱହି ଯୋ ପିୟାମନ ଭାଇ କଥାଚିତ୍ରର ଗୋଟିଏ ଗୀତ ହେମଲତାଙ୍କ କଣ୍ଠରେ ଶୁଣିବାକୁ ଆପଣ ଇଚ୍ଛା କରିଛନ୍ତି ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର

ଆଉ ଗୋଟିଏ ଏସ୍ଏମ୍ଏସ୍ କରିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା ସୌରୀ ମହାସିଂହପୁର ବହୁଗ୍ରାମ କଟକରୁ ଆପଣମାନେ ଲେଖିଛନ୍ତି। ଅନେକ ସମୟରେ ମୁଁ ଆପଣମାନଙ୍କର ଏସ୍ଏମ୍ଏସ୍ ପଢ଼େ, କିନ୍ତୁ ଆଜି ଗୋଟିଏ ଭୁଲ କରିଛନ୍ତି ଆପଣ। ସେଥିରେ ଫିଲ୍ମର ନାଁ ଲେଖିଛନ୍ତି ହାକିମ ବାବୁ। ଯେଉଁ ଗୀତଟି ଆପଣମାନେ ଅନୁରୋଧ କରିଛନ୍ତି ମୋତେ ବାନ୍ଧିନୀରେ ପୁଲିସ ବାବୁ, ସେ ଗୀତଟି ହାକିମ ବାବୁର ନୁହେଁ, ସମୟ ବଡ଼ବଡ଼ବାନର କଥାଚିତ୍ରର ଗୀତଟି। ଗୀତଟିକୁ ଗାଇଛନ୍ତି ଉଷା ମଙ୍ଗେସ୍କର ଏବଂ ଶ୍ରୀକାନ୍ତ। ଆପଣମାନେ ଏମିତି ଭଲ ପାଇବା ଦେଉଥାନ୍ତୁ, ଆପଣଙ୍କର ପସନ୍ଦର ଗୀତ ଶୁଣୁଥାନ୍ତୁ।

ନରେନ୍ଦ୍ର ମହାକୁଡ଼ ଲେଖିଛନ୍ତି ବାସୁଦେବପୁର ଭଦ୍ରକରୁ। ଆପଣ ଶୁଣିବାକୁ ଚାହୁଁଛନ୍ତି ଦାମିନୀ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ସାଧନା ସରକାର। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ବାଲେଶ୍ୱରର କରୁଣିଆରୁ ଲେଖିଛନ୍ତି ରେଡିଓ ଲଭର ରତିକାନ୍ତ। ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଆପଣ ସବୁବେଳେ ଏମିତି ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆଉ ଏସ୍ଏମ୍ଏସ୍ ଜରିଆରେ ଆପଣଙ୍କର ପସନ୍ଦର ଗୀତ ଆମ ପାଖକୁ ଲେଖି ପଠାଉଛନ୍ତି। ତେବେ ଶ୍ରୋତାବନ୍ଧୁ, ଆପଣ ଶୁଣିବାକୁ ଚାହିଁଛନ୍ତି ବାଳୁଙ୍ଗା ଟୋକା କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅଞ୍ଜଳି ମିଶ୍ର ଏବଂ ଉଦିତ ନାରାୟଣ।

ଗୋପପୁରୁ ନିଶ୍ଚିନ୍ତ କୋଇଲି କଟକରୁ ଲେଖିଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି। ଆପଣ ଶୁଣିବାକୁ ଚାହିଁଛନ୍ତି କ୍ୟୁକି କଥାଚିତ୍ରର ଟାଇଟଲ ଟ୍ରାକ୍ଟି। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଜିଗ୍ରାନ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ। ଲେଖିଛନ୍ତି ସୋମନାଥ ସାହୁ। ଆପଣ ତ ସବୁବେଳେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସବୁବେଳେ ଏସ୍ଏମ୍ଏସ୍ ବି କରୁଛନ୍ତି ଆମ ପାଖକୁ। ତେବେ ଆପଣ ଆଜି ଲେଖିଛନ୍ତି ଯେ ଗୋଟେ ଗୀତ ଡେଡିକେଟ୍ କରିଛନ୍ତି ମୋତେ, ଝୁନା ମ୍ୟାଡ଼ାମ, ଚର୍ଚ୍ଚିକା ମ୍ୟାଡ଼ାମ, ଗୀତାଞ୍ଜଳି ମ୍ୟାମ୍, ଗିରିଜା ସାର୍, ପ୍ରଭାକର ସାର୍, ପ୍ରକାଶ ସାର୍, ଚିତା ସାର୍, ଅକ୍ଷୟ ସାର୍, ସମସ୍ତଙ୍କୁ ଆପଣ ଡେଡିକେଟ୍ କରିଛନ୍ତି। ବହୁତ ବହୁତ ଧନ୍ୟବାଦ। ତେବେ ଆପଣ ଇଚ୍ଛା କରିଛନ୍ତି ଯେଉଁ ଗୀତଟି ନିଜେ ଶୁଣିବା ପାଇଁ ଏବଂ ଆମକୁ ଡେଡିକେଟ୍ କରିବା ପାଇଁ। କଥାଚିତ୍ରଟି ହେଲା ହମ୍ ହୋଗେ ଆପକେ। ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ବାଣିଜ୍ୟ ରାୟ ଏବଂ ଚିତା ଜେନାଙ୍କ କଣ୍ଠରେ ଶୁଣନ୍ତୁ ତପସ୍ୟା କଥାଚିତ୍ରର ଇସୁନ୍ଦର ଗୀତଟି।

ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ଏଥିରେ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଆଜି କାର୍ଯ୍ୟକ୍ରମରେ ମୁଁ ଅଛି। ମୋ ସହିତ ପୂର୍ବଭଳି ରହିଛି ଗୋଟିଏ ଶବ୍ଦ, ଯେଉଁ ଶବ୍ଦକୁ ପ୍ରତି ଗୀତରେ ବ୍ୟବହାର କରାଯାଇଛି। ଆପଣମାନେ ଶୁଣନ୍ତୁ ଆଉ ମଜା ଉଠାନ୍ତୁ। ତେବେ ଆଉ ଡେରି ନକରି ଆରମ୍ଭ କରିବା କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ।